ସତରେ ଆଜି କେଇଟବା ବର୍ଷାର ବୁନ୍ଦା ଏ ମାଟି ଏ ମନକୁ ଓଦା କରିଦେଇଗଲା। ଆଉ ମନ ତଳେ କୋହଳୁଥିବାର ସ୍ମୃତିର ନିଆଁରେ ଜାଣି ଜାଣି ଆଉ ଟିକେ ଘିଅ ଢାଳି ବି ଦେଇଗଲା।

ତମେ କେବେ ଆସିବ? ତମେ କେବେ ଆସିବ? ତମେ ଆସିଲେ ମେଘ ଆସିବ, ଆଉ ମେଘ ଆସିଲେ ବର୍ଷା ବି ଆସିବ। କାରଣ ବର୍ଷା ଆସିଲେ ଏ ମାଟି ଭିଜିବ, ଆଉ ଏ ମାଟି ଭିଜିଲେ ଏ ମନ ବି ଭିଜିବ। ପୁଣି ଜାଣିଶୁଣି ଆମେ ଦୁହେଁ ଭିଜୁଥିବା, ଆଉ ଆକାଶରେ ଇନ୍ଦ୍ରଧନୁ ବସି ଖାଲି ଦେଖୁଥିବା।

ଆକାଶବାଣୀ କଟକ ଆଜି ରବିବାର 1948 ଶକାବ୍ଦ ଆଷାଢ଼ 14 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 5 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:34 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 975 କିଲୋହର୍ଟ୍ଜ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

ଶୁଭିଲାଣି ତ ଦୂରରୁ କାହାର ଏ ଡାକ, ଉତ୍ତାଳ ହେଲାଣି ହିଆ, ଉଚ୍ଚାଟ ହେଲାଣି ମନ, ଏଡ଼ି ହେବ ନାହିଁ ଆଉ ଅନ୍ତରଙ୍ଗ ଏ ଆହ୍ୱାନ। ଗଗନ ପବନକୁ ସୁବାସିତ କରି ଭାସି ଆସୁଛି କାହାର ଏ ଚନ୍ଦନ ତୁଳସୀ ଅଗୁରୁ କର୍ପୂରର ବାସ୍ନା। ମୁଁ କ୍ଷେତ୍ର ଯିବି, ଗୋଡ଼ ଯୋଡ଼ିକ ଆଉ ଥୟ ଧରୁନାହାନ୍ତି, ଶରଧା ବାଲିରେ ଚାଲିବାକୁ ମନ, ହାତ ଯୋଡ଼ିକ କଟାଳ କଲେଣି ଗରୁଡ଼ ଖମ୍ବକୁ କୁଣ୍ଢେଇ ଧରିବାକୁ, ତୁଣ୍ଡ ଖୋଜିଲାଣି ଅବଢ଼ା ଅନ୍ନ, ଦୁଇ ଆଖି ମୋର ଦେଖିବ ଚକା ନୟନକୁ, ସବୁ ଇନ୍ଦ୍ରିୟ ଆଜି ଉନ୍ମୁଖ ଉତ୍କଣ୍ଠିତ ଉନ୍ମିଳିତ। ସେ ବିଶ୍ୱ ବିରାଟ ପୁରୁଷଙ୍କୁ ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ମୁଁ କ୍ଷେତ୍ର ଯିବି, ପ୍ରତି ଅଙ୍ଗ ଲାଗି କାନ୍ଦି ପ୍ରତି ଅଙ୍ଗ ମୋର ଭକ୍ତର ସରଳ ପ୍ରେମ ଓ ସ୍ୱଚ୍ଛନ୍ଦ ସମର୍ପଣରେ ସେଇ ଆକୁତି ଝରି ପଡ଼ୁଛି।

ମୁଁ କ୍ଷେତ୍ର ଯିବି, ତା ବୋଲି କଣ ଜଣେ ଯିବି କି? ଏକା ଏକା ଏକାରି କି ସୁଆଦ ଥାଏ ଏ ମହାମିଳନର ବଡ଼ ଦାଣ୍ଡରେ! ଏଇ ଡାକତ ଗାଁ ଗଣ୍ଡା ସହର ନଗ୍ରଭେଦୀ ସମଗ୍ର ଭାରତ ଭୂଖଣ୍ଡରେ ବିଞ୍ଚୁ ହୋଇ ପଡ଼ିଥିବ। ଦୂରଦୂରାନ୍ତରୁ ଟାଣି ହେଇ ଆସୁଥିବେ ଭକ୍ତ ସର୍ବେ ଆତୁର ତୃଷାର୍ତ୍ତକୋହ ଉଚ୍ଛନ୍ନ ହୋଇ ଭକ୍ତି ଓ ବିଶ୍ୱାସର ମହାଧାରା ତ ଶ୍ରୀକ୍ଷେତ୍ରର ସବୁ ଫାଙ୍କ ଗଳି ରାସ୍ତା ଉପରାସ୍ତା ଦେଇ ବଡ଼ଦାଣ୍ଡକୁ ମୁହାଁଇଥିବେ ଅଧୀର ଉଲ୍ଲାସରେ। ପାଞ୍ଚ ମନ ପାଞ୍ଚ ପ୍ରାଣ ହୋଇ ଏକତ୍ର କରିବା ଦର୍ଶନ, ଏକତ୍ର କରିବା ଭୋଜନ, ଏକତ୍ର କରିବା ଚିନ୍ତନ, ଏକତ୍ର କରିବା କୀର୍ତ୍ତନ, ଦେଖିବା ସିଂହଦ୍ୱାର, ଉଠିବା ବାଇଶି ପାବଚ୍ଛ, ବୁଲିବା କଳ୍ପବଟ, ସୁବର୍ଣ୍ଣ କଳସ ଉପରେ ଫରଫର ହୋଇ ଉଡୁଥିବ ଚିରାଳ ପତାକା।

କଳା ମେଘରେ ବିଜୁଳି ପରି ଝଟକୁଥିବ ରଙ୍ଗାଧର, ଗଭାକୁ କୁସୁମୀ ପାଗ, କରଡ଼ିଆ ଧଣ୍ଡାମାଳ ହୃଦେ ଝୁଲୁଥିବ, କର୍ଣ୍ଣର କୁଣ୍ଡଳ କପୋଳରେ ଝଟକୁଥିବ, ତାରାଗଣ ପରି ଝଲସୁଥିବେ ଭାଲପଟରେ ମଣି ବିଭୂଷଣ ନବରତ୍ନ ଚିତା।

ନିର୍ମମ ସଂସାରର ଜଟିଳ ମୋହଜାଲରୁ ତଥାପି ମୁକୁଳି ଆସି କେହି ଜଣେ କେବେ ଚେତି ଉଠିଲା? ପବନରେ ଅଦ୍ଭୁତ ଶୀତଳ ସ୍ପର୍ଶ, ଅଦ୍ଭୁତ ପଦ୍ମଗନ୍ଧ, ରୋମେ ରୋମେ ଭରିଗଲା ପୁଲକ। କେହି ଜଣେ ତାକୁ କାହିଁ କେତେ ଦୂରରୁ ଅତି ଆପଣାର କରି ଡାକୁଛି। ଆଖିରୁ ଝରିଗଲା ଅବିରଳ ଅଶ୍ରୁଧାର। ଏକା ନହସରେ ଧରାପରା ହୋଇ ଗୋଳିପୋଳି ହେଇ ଗାଁ ସାରା ସତେ କି ଉଠି ଆସିଲେ ଦାଣ୍ଡେ ଦାଣ୍ଡେ। କେଜାଣି ସେ କେତେ ବାଟ ଏମିତି ଟାଣି ହେଇଗଲେ। 750 କୋଶ ଦୂରରୁ ହେଇ ଦେଖ, ଅଧା ଆକାଶରେ ଦିଶିଲାଣି ନୀଳଚକ୍ର ପତିତ ପାବନ ବାନା। ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ପତିତ ପାବନ ଜାନା। ଆଙ୍କୁ ଦର୍ଶନ ମାତ୍ରକେ ସବୁ

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ପ୍ରଥମେ ଦ୍ୱୈତକଣ୍ଠରେ ମହାପ୍ରସାଦ କର ଏବଂ ମିଥାଲି ଚିନାରା ମଧୁସୂଦନ ରାଓଙ୍କ ରଚନାରୁ। ଯଦୁନାଥ ଦାସ ମହାପାତ୍ରଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅର୍ଜୁନ ଚରଣ ସାମଲ। ବାଗ୍ମୀ ମିଶ୍ରଙ୍କ କଣ୍ଠରେ ଥିଲା ପୁରାତନ ରଚନା। ମିଶ୍ଚନ୍ଦ୍ର ମିଶ୍ରଙ୍କ ରଚନାରେ ଥିଲେ କେଶବ ଚନ୍ଦ୍ର ରାଉତ ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଥିଲା ପୁରାତନ ରଚନା। ଆଲେଖ୍ୟ ଏବଂ ଉପସ୍ଥାପନା ଡକ୍ଟର ମାଳବିକା ରାୟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।

ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ସ୍ରଷ୍ଟା ସହିତ ସୃଷ୍ଟିର ଏକୀଭୂତ ହେବାର ଜୟଯାତ୍ରା, ପ୍ରେମର ଜୟଯାତ୍ରା, ବିଶ୍ୱାସର ଭକ୍ତିର ଜୟଯାତ୍ରା। ଏ ଯାତ୍ରା ସସୀମରୁ ଅସୀମକୁ, ବ୍ୟଷ୍ଟିରୁ ସମଷ୍ଟିକୁ, ଏକରୁ ଅନେକକୁ, ଏ ମହାମିଳନ ଭକ୍ତ ସହିତ ଭଗବାନର, ରାଜା ସହିତ ପ୍ରଜାର, ଜଗତନ୍ନାଥ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡର ସ୍ରଷ୍ଟା ପ୍ରଭୁ ଶ୍ରୀଜଗନ୍ନାଥ ନିଜ ନାମକୁ ସାର୍ଥକ କରିବା ପାଇଁ, ପତିତ ଜନକୁ ଉଦ୍ଧାର କରିବା ପାଇଁ ସେହି ପତିତ ପାବନ ଆଜି ବଡ଼ଦାଣ୍ଡରେ। ଦୀନଦୁଃଖୀର ହାରିଗୁହାରି ଶୁଣିବା ପାଇଁ ଭକ୍ତଜନ ସମୁଦ୍ର ଭିତରେ ନିଜକୁ ହଜାଇ ଦେଇଛନ୍ତି ପ୍ରଭୁ। ବର୍ଷା କାଳ ଗ୍ରୀଷ୍ମର ରୌଦ୍ରଦଗ୍ଧ ପୃଥିବୀ ଉପରକୁ କଳାମେଘି ଶାଢ଼ି ପିନ୍ଧି ପହିଲି ଆଷାଢ଼ ଅବତରି ଆସିଛି। ମେଘମଲ୍ଲାର ପ୍ରାଣରେ ସ୍ପନ୍ଦନ ତୁଳୁଛି, ସୃଜନଶୀଳତାର ପ୍ରତୀକ ଏ ବର୍ଷା। ଭାଇ ଭଉଣୀ ପରମ ଆନନ୍ଦରେ ରଥ ଛୁଡ଼ି ଯାତ୍ରା କରିଛନ୍ତି ନିଜ ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗଣପତ୍ୟ, ଶୈବ, ସୌର ସମସ୍ତେ ସମାନ ତାଙ୍କ ଦୃଷ୍ଟିରେ। ସମସ୍ତେ ଏକାକାର ହୋଇଛନ୍ତି ଭକ୍ତ ଭାବରେ। ସବୁ ଅହଙ୍କାର, ଅଭିମାନ, ଦର୍ପ, ଦମ୍ଭ ବିଲୀନ ହୋଇଯାଇଛି ପ୍ରେମର ସେହି ଉତ୍ତାଳ ତରଙ୍ଗରେ, ଭକ୍ତିର ମହାପ୍ଲାବନରେ, ଭକ୍ତଜନର ଆକୁଳ ଆକାଂକ୍ଷାରେ। ଲୀଳାମୟଙ୍କର ସେ ମାନବୀ ଲୀଳା ତନ୍ମୟ କରିଛି ଭକ୍ତ ପ୍ରାଣଙ୍କୁ, ଭକ୍ତ ନୈବେଦ୍ୟ କରିଛି ଭକ୍ତି ଅର୍ଘ୍ୟ ତାର ପ୍ରାଣପ୍ରିୟ ଠାକୁରଙ୍କୁ। ସେହି ଭକ୍ତି ଡୋରିରେ ଭକ୍ତ ତାଙ୍କୁ ବାନ୍ଧିପାରେ କାଳେ କାଳେ, ଏହାର ଭୁରି ଭୁରି ଉଦାହରଣ ରହିଛି। 500 ବର୍ଷ ତଳର କଥା, ଏହିପରି ଏକ ରଥଯାତ୍ରା ସମୟରେ ପ୍ରଭୁ ନିଜ ଭକ୍ତର ମାନ ରକ୍ଷା ପାଇଁ ଅଡ଼ି ବସିଥିଲେ ବଡ଼ଦାଣ୍ଡରେ। ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ବଳରାମ ଦାସ ରଥ ଉପରେ ପଣ୍ଡାମାନଙ୍କ ଦ୍ୱାରା ଲାଞ୍ଛିତ ହେଲେ। ନାରୀ ସହବାସର ବିଭିନ୍ନ ସଂକେତ ବହନ କରି ରଥ ଉପରକୁ ଉଠୁଥିବା ବେଳେ ସେବକମାନେ ତାଙ୍କୁ ଗଳା ଧକ୍କା ଦେଇ ବିଦା କରିଦେଇଥିଲେ। ବଳରାମ ଦାସ ଅପମାନିତ ହୋଇ ବଳିଆ ପଣ୍ଡାଠାରେ ବାଲିରେ ବସି କାନ୍ଦି କାନ୍ଦି ପ୍ରଭୁଙ୍କୁ ନିଜ ଦୁଃଖ ଜଣାଉଥାନ୍ତି ଓ ବାଲିରେ ରଥଟିଏ ତିଆରି କରୁଥାନ୍ତି। ରଥ ତିଆରି ସରିବା ପରେ ବଳରାମ ଦାସ ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ତାଙ୍କର ଏହି ବାଲିରଥରେ ଉଭା ହେବା ପାଇଁ। ଏଣେ ବଡ଼ଦାଣ୍ଡରେ ଚାଲୁଥିବା ରଥ ଆଉ ଚାଲିଲା ନାହିଁ। ପଣ୍ଡା, ପଢିଆରୀ, ଦଇତା ସମସ୍ତେ ଏପରିକି ରାଜା ମଧ୍ୟ ଥକିଗଲେ। ରଥ ଇଞ୍ଚେ ଖୁଞ୍ଚିଲା ନାହିଁ। ରାଜା ଠାକୁରଙ୍କ ପାଖରେ ଅଧିଆ ପଡ଼ିଲେ। ତାଙ୍କୁ ସ୍ୱପ୍ନାଦେଶ ହେଲା, ମୋ ଭକ୍ତକୁ ସେବକ କ'ଣ ଅପମାନ ଦେଇ ରଥ ଉପରୁ ତଡ଼ି ଦେଇଛନ୍ତି, ମୁଁ ତାଙ୍କ

ବାଲିରଥରେ ଉଭା ହୋଇଛି, ତାଙ୍କୁ ସସମ୍ମାନେ ରଥ ଉପରକୁ ପାଛୋଟି ଆଣିଲେ ରଥ ଚାଲିବ, ତାହା ହିଁ ହେଲା ଏହି କାହାଣୀଟି ତାଢ଼ଟ୍ୟା ଭକ୍ତିର ବର୍ଣ୍ଣନା ହୋଇଛି। କବି ବଳରାମ ଦାସ ତାଙ୍କ ଭାବସମୁଦ୍ର ଗ୍ରନ୍ଥରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଆଉ ଦୁଇଟି କିମ୍ବଦନ୍ତୀ ତାଙ୍କ ସମ୍ବନ୍ଧରେ ପ୍ରଚଳିତ। ଥରେ ରାଜା ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରକୁ ବିଜେ କରୁଥାନ୍ତି, ମନ୍ଦିରରେ ବ୍ରହ୍ମବିଦ୍ୟା ଆଲୋଚନା ହେବାର ଥାଏ। କବି ବଳରାମ ଦାସ ଅବ୍ରାହ୍ମଣ ଥିଲେ, ତେଣୁ ତାଙ୍କର ଏ ଆଲୋଚନା ଶୁଣିବା ସେତେବେଳେ ସମାଜ ଅନୁମୋଦିତ ନଥିଲା, କିନ୍ତୁ ସେ ଗୁପ୍ତ ବ୍ରାହ୍ମଣ ବେଶରେ ସେ ସଭାରେ ଉପସ୍ଥିତ ହେଲେ। ପରେ ଜଣାପଡ଼ିଲା କଥା, ରାଜା ବ୍ରାହ୍ମଣମାନଙ୍କ କଥାରେ ବଳରାମ ଦାସଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ଭକ୍ତ କାରାଗାରରେ ଥାଇ ଭାବସମୁଦ୍ରରେ ଲେଖିଲେ, ହରିହୋ ତୋତେ ଆଶ୍ରା କରି କ୍ଷେତ୍ରରେ ରହିଲି, ତୋତେ ଆଶ୍ରା କରି ଫଳ ପାଇଲି, ହରି ତୁ ବିଶ୍ୱାସଘାତକତା କଲୁ, ହରିହୋ ନୃପତି ହାତେ ବନ୍ଧାଇଲୁ ମୋତେ, କାଳିଆ ଦାସ ନ ଯାଇ ପରତେ, ହରିହୋ ତୋତେ ଆଣ୍ଟ କରି ଧରିଣୁ ଥିଲି, ଏତେ ଦିନେ ଏବେ ଶାସ୍ତି ପାଇଲି, ହରି ତୁ ଏଡ଼େ କର୍ମ କିମ୍ପା କଲୁ, ଦୋଷ ମୋ ଥିଲେ ବାରେ ନ ସହିଲୁ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ଶ୍ରୀଜଗନ୍ନାଥଙ୍କ ଆଦେଶରେ ଭକ୍ତ ବଳରାମ ଦାସଙ୍କୁ କାରାମୁକ୍ତ କରି କ୍ଷମା ଭିକ୍ଷା କଲେ ରାଜା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

କନ୍ୟାକୁ ବିବାହ ଦେଇ ମନୋବିଦାୟ ନେଲେ। କର୍ଦ୍ଦମ ଓ ଦେବହୂତି ଆନନ୍ଦରେ ଦିନ କାଟିଲେ। ଦେବହୂତିଙ୍କ ସ୍ୱାମୀ ସେବା ଥିଲା ଆଦର୍ଶ ସ୍ଥାନୀୟ। ଋଷି କର୍ଦ୍ଦମ ଯୋଗ ବଳରେ ଦେବହୂତିଙ୍କ ସେବା ପାଇଁ ଦିବ୍ୟ କନ୍ୟାମାନଙ୍କୁ ଆବିର୍ଭୂତ କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବଦିନ ସନ୍ଧ୍ୟାରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4, ଭୁବନେଶ୍ୱର 1, VRI2, Hybrid 2-17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70-80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନଗୁଡ଼ିକ ହେଉଛି ଦିବ୍ୟସିଂହ, AKP2, AKP3, AKP7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2-2.5 କିଲୋଗ୍ରାମ ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ ଥିରାମ ଓ 3 ଗ୍ରାମ ଟ୍ରାଇସାଇକ୍ଲାଜୋଲ 1 ଗ୍ରାମ ମିଶାଇ ବିହନ ବିଶୋଧନ କରନ୍ତୁ। 1 ମିଟର ତଳିଘେରା ପ୍ରତି 10 ଗ୍ରାମ ଯବକ୍ଷାରଜାନ ଓ 10 ଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ, 500 କିଲୋଗ୍ରାମ କାଗଜକଳ ମଇଳା ସହ 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଶେଷ ଉଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲରେ ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ପାଇଁ ଫସ୍ଫରସ୍ ସାରକୁ ସିଙ୍ଗିଲ୍ ସୁପରଫସ୍ଫେଟ୍ ଆକାରରେ ପ୍ରୟୋଗ କରନ୍ତୁ, ନଚେତ୍ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍ ପ୍ରୟୋଗ କରନ୍ତୁ। ଉଇ ଉପଦ୍ରୁତ ଅଞ୍ଚଳରେ ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 25 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଆଖୁ ଚାଷ ପାଇଁ ଚୟନ କରିଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସ ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସରଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ଅଗ୍ରାଧିକାର ଭିତ୍ତିରେ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପାନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନଫସ୍ କିମ୍ବା 500 ଲିଟର ପାଣିରେ 500 ଗ୍ରାମ ଏସିଫେଟ୍ ମିଶାଇ ସିଞ୍ଚନ କରନ୍ତୁ। ସୁବିଧା ଥିଲେ ପତ୍ରକନ୍ଦାରେ ଦାନାଦାର ବିଷ ପ୍ରୟୋଗ କରାଯାଇପାରିବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତଃ ଫସଲ କରନ୍ତୁ।

0: ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତଃ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ ତିନି, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଧାନ ବିହନକୁ ସୋଡିୟମ ଫସ୍ଫେଟ୍ ଦ୍ରବଣ 1 ଲିଟର ପାଣିରେ 358 ମିଲିଗ୍ରାମ 6 ଘଣ୍ଟା ବତୁରାନ୍ତୁ ଓ ତାପରେ ଶୁଖାଇ ବୁଣି ଦିଅନ୍ତୁ। ଏହାଦ୍ୱାରା ବିହନ ଭଲ ଗଜା ହୋଇଥାଏ ଓ ତଳି ଭଲ ବଢ଼ିଥାଏ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଦଶ ମିନିଟ୍ରେ ଇଂଲଣ୍ଡର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026 ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟେକଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39 ପର୍ଯ୍ୟନ୍ତ ରାତି 17:00ରୁ ରାତି 8:45 ପର୍ଯ୍ୟନ୍ତ ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲାର ହାଲଚାଲ ରାତି 7:25 ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

111 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24

0: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ଭଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି ଯେଉଁଟାରେ କି ଏକ୍ସଟ୍ରିମଲି ହେଭି ରେନ୍ଫଲ୍ ହୋଇପାରେ, ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଦାନ୍ତ ଉଠିବା ସମୟରେ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶିଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପରସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପରମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ, ଇରପ୍ସନ, ଏକ୍ସପୋଲିଏସନ୍। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ୍ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12-16 ମାସ ଏବଂ 20-30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ଉଠିବା ଆରମ୍ଭ କରେ ଏବଂ 21 ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ୍ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣିହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକା ଗୁଡ଼ିକ ରହି ଫ୍ଲେକ୍ସ

0: ସୃଷ୍ଟି କରନ୍ତି ଏବଂ ଦନ୍ତକ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟାଗୁଡ଼ିକ ବିଷୟରେ ଦାନ୍ତରୋଗ ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20ରୁ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧ ପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ସାଲ ପହେଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଙ୍ଗେ। ହମ ଡିଜାଇନ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ବି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ।
2: କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ, ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ 4ର୍ଥ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତି

0: ବିକାଶଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଚାରି ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଚାରି ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ତାରିଖରେ ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲ୍ଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲ୍ରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
1: एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूं 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 स्टेट्स और यूनियन टेरिटरी में, कर नहीं पाए। वो दूसरी बात है 1.4% पे हमारी गाड़ी रुक गई।
0: ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି 2018 ମସିହାରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ୍ ନିର୍ମାତା, ଅଟୋମୋବାଇଲ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି କମ୍ପାନୀ ଆଭ୍ୟନ୍ତରୀଣ ଭାବରେ ଇ20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ ଇ20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା ଇ10 ବ୍ୟବସ୍ଥିତ ଯାନଗୁଡ଼ିକରେ ଇ20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026ରେ ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମ୍ମୁତାଇ ରେଳ ଷ୍ଟେସନ୍ଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋହାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି।

0: ମାଞ୍ଚେଷ୍ଟର ପୁରୁଷବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭର୍ରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜାକବ୍ ବେଥେଲ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 ଗୋଲ୍ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20ରୁ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର ଟି ଟ୍ୱେଣ୍ଟି ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛୁ ଶିଶୁ ସଂସାର।

0: ଶୁଭ ସକାଳ ମୋର ସ୍ନେହର କୁନି କୁନି ଭାଇ ଓ ଭଉଣୀମାନେ, ତମେ ସବୁ କେମିତି ଅଛ? ଆଶା କରୁଛି ତମେ ସମସ୍ତେ ହସ ଖୁସିରେ ମଜାରେ ଥିବ। ଶିଶୁ ସଂସାରର ଆଜିର କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ। ପିଲେ, ସକାଳୁ ଉଠି ଠାକୁରଙ୍କୁ ମୁଣ୍ଡିଆ ମାରିଛ ନା ନାହିଁ? ଠାକୁର ପରା ସବୁରି ମୂଳରେ ତମ କୋମଳ ମନରେ ଠାକୁର ବହୁତ ଶକ୍ତି ସାହସ ଭରି ଦିଅନ୍ତୁ।
1: ଏବେ ଆସ ଶୁଣିବା ଗୀତଟିଏ, ହେଲେ ମୁଁ ଗାଇବିନି। କିଏ ଗାଇବେ ଆଉ କୋଉ ଗୀତ ଗାଇବେ, ଆସ ଶୁଣିବା ତାଙ୍କରି ପାଖରୁ।
2: ମୋ ନାଁ ଆୟୁଷନ ପୃଷ୍ଟି। ଆଜି ମୁଁ ଗୋଟେ ଭଜନ ଗାଇବାକୁ ଯାଉଛି ଯାହାକୁ ଲେଖିଛନ୍ତି ବାବାଜୀ ଚରଣ ଜେନା।

0: ପିଲେ, ଘରେ ବଡ଼ମାନଙ୍କ ଠାରୁ ସବୁବେଳେ ଗୋଟିଏ କଥା ନିଶ୍ଚୟ ଶୁଣିଥିବ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ହଁ, ଯଦି ଦେହ ଭଲ ରହିବ ତାହେଲେ ତମେ ମନ ଖୁସିରେ ସ୍କୁଲ ଯାଇପାରିବ, ପାଠ ପଢ଼ିପାରିବ, ସାଙ୍ଗସାଥିମାନଙ୍କ ସହ ଖେଳିପାରିବ। ଆଉ ଯଦି ଦେହ ଖରାପ ହବ ତାହେଲେ ସ୍କୁଲ ବନ୍ଦ, ପାଠପଢ଼ା ବନ୍ଦ, ଖେଳକୁଦ ବନ୍ଦ, ଖାଲି ଶୋଇବା ଆଉ ପିତା ପିତା ଔଷଧ ଆଉ ଇଞ୍ଜେକ୍ସନ ନେବାକୁ ପଡ଼ିବ। ତାହେଲେ ପିଲେ, ଆମ ସ୍ୱାସ୍ଥ୍ୟକୁ କିଏ ଭଲ ରଖିବ? କୋଉ ଯାଦୁଗର ନୁହେଁ କି ଆଉ କେହି ନୁହେଁ, ଆମ ସ୍ୱାସ୍ଥ୍ୟକୁ ଆମେ ଭଲ ରଖିପାରିବା। ସେଥିପାଇଁ ପରା କୁହାଯାଇଛି ଆମ ସ୍ୱାସ୍ଥ୍ୟ ଆମ ହାତରେ। ତାହେଲେ ପିଲେ, ମୁଁ ଏବେ ତମମାନଙ୍କୁ ତିନିଟି ପାୱାରଫୁଲ ମନ୍ତ୍ର ବିଷୟରେ କହୁଛି, ମନ ଦେଇ ଶୁଣ। ପ୍ରଥମରେ ହେଲା ଖାଇବା ପୂର୍ବରୁ, ଖେଳିସାରିବା ପରେ ଆଉ ଶୌଚ ଆସିବା ପରେ ନିଜର ହାତକୁ ସାବୁନରେ 20 ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ଧୋଇବ। ଦ୍ୱିତୀୟରେ ସକାଳୁ ଉଠିବା ପରେ ଆଉ ରାତିରେ ଖାଇସାରି ଭଲ ଭାବରେ ବ୍ରଶ କରିବ ଆଉ ସଫା ସୁତୁରା ରହିବ। ଆଉ ତୃତୀୟରେ ବାହାର ଜିନିଷ ମାନେ ବଜାରରେ ମିଳୁଥିବା ଖାଦ୍ୟ ଆଉ ପ୍ୟାକେଟରେ ମିଳୁଥିବା ଖାଦ୍ୟ ନ ଖାଇ ସବୁଜ ପନିପରିବା ଖାଇବ, ଫଳ ଖାଇବ, କ୍ଷୀର ପିଇବ। ଆଉ ପ୍ରତିଦିନ କିଛି ବି ହେଇଯାଉ ଏକ୍ସରସାଇଜ ନିଶ୍ଚିତ ଭାବରେ କରିବ। କଣ ପିଲେ, କରିବ ତ? ହଉ, ଏତେ କଥା ପରେ ଗପଟିଏ ଶୁଣିଲେ କେମିତି ହୁଅନ୍ତା? ତାହେଲେ ଆସ ଶୁଣିବା ଗପ, ଆମ ସ୍ୱାସ୍ଥ୍ୟ ଆମ ହାତରେ। ଗପଟିକୁ ତମମାନଙ୍କ ପାଇଁ କହିଛନ୍ତି ବ୍ରଜବିହାରୀ ସୁବୁଦ୍ଧି।
1: ସହର ଠାରୁ ଅଳ୍ପ ଦୂରରେ ଛୋଟିଆ ଗାଁଟିଏ, ସେଇ ଗାଁର ନାଁ ବୋଦସା। ଆଉ ସେଇ ଗାଁରେ ସୋନୁର ଘର, ତା ବାପା ସୁରେଶ ବାବୁ ଜିଲ୍ଲା ବାହାରେ ଚାକିରି କରନ୍ତି, ଆଉ ମଝିରେ ମଝିରେ ଛୁଟି ହେଲେ ଘରକୁ ଆସନ୍ତି। ତାଙ୍କ ମା ସୁଚରିତା ସୋନୁର ସବୁ ଦାୟିତ୍ୱ ନିଅନ୍ତି। ଘରେ ବାପା ରହୁନଥିବାରୁ ସୋନୁ କିନ୍ତୁ ମା

0: କଥା ମାନେନି। ସୋନୁ ଗାଁ ସ୍କୁଲରେ ଏବେ ଚତୁର୍ଥ ଶ୍ରେଣୀରେ ପଢ଼େ, ଜାଣିଛ ନା, ସେ ଭାରି ଚାଲାକ। ହଁ, ସେ ଟିକେ ଦୁଷ୍ଟ ହୁଏ ସିନା, କିନ୍ତୁ ମନ ଦେଇ ପାଠ ପଢ଼େ, ବହି ଖାତା ସଜାଡ଼ି ଦେଇ ଠିକ୍ ସମୟରେ ସ୍କୁଲରେ ପହଞ୍ଚିଯାଏ। ସେଦିନ କ'ଣ ହେଇଛି ଜାଣିଛ ନା ପିଲାଏ, ତରତରରେ ଘରୁ କ'ଣ ଦୁଇଟା ଖାଇଦେଇ ସୋନୁ ବାହାରି ପଡ଼ିଲା ସ୍କୁଲ ଯିବା ପାଇଁ। ମା ପଛରେ ଡାକ ପକେଇଲେ, ଆରେ ହେ ସୋନୁ, ଆରେ ବର୍ଷା ଦିନ ଛତାଟା ନେଇକି ଯା, ଆରେ ପାଣି ବୋତଲ ନେଇ ଯା, ତୋ ରେନକୋଟ ବି ଛାଡ଼ିଗଲୁ ରେ। ତରତରରେ ବ୍ୟାଗଟା ଧରି ସୋନୁ ସ୍କୁଲ ପଳେଇଲା, ସେ ବୋଧେ ଶୁଣିପାରିନି। ଦିନ ତିନିଟା ହବ ସ୍କୁଲରେ ଥାନ୍ତି ପିଲାମାନେ, ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ, ଚାରିଆଡ଼ ଅନ୍ଧକାର ଦେଖାଗଲା, ଖୁବ୍ ଜୋରେ ବର୍ଷା। ଆଉ ଏତେ ବର୍ଷା, ଏତେ ବର୍ଷା, ରାସ୍ତାରେ ପାଣି ଗଡ଼ିଲା। ଆଉ ବର୍ଷା ଛାଡ଼ିଗଲା ପରେ ଛୁଟି ଘଣ୍ଟା ବି ବାଜିଗଲା, ସୋନୁର ଖୁସି ଆଉ ଦେଖେ କିଏ, ସିଏ ତ ଏଇ ସୁଯୋଗ ଅପେକ୍ଷାରେ ଥିଲା ନା। କାଗଜ ଡଙ୍ଗା କରି ପାଣି ସୁଅରେ ଭସେଇଲା, ଆଉ ତାଳି ମାରି ନାଚିଲା, ଆଉ ପାଣି କାଦୁଅ ରାସ୍ତାରେ ଗୋଡ଼ ବାଡ଼େଇ ବାଡ଼େଇ ଚାଲିଲା। ଏତିକି ବେଳକୁ ଆରମ୍ଭ ହୋଇଗଲା ଝିପିଝିପି ବର୍ଷା। ଆଉ ସୋନୁ ତ ଛତା କି ରେନକୋଟ ନେଇନଥିଲା ନା, ତାର କ'ଣ ହେଇଥିବ କହିଲ। ହଁ, ସେଦିନ ସୋନୁ ବର୍ଷା ମାଡ଼ ଖାଇଲା, ଓଦା ସରସର ହେଇ ଘରକୁ ଗଲା, ବହି ଖାତା ସବୁ ଓଦା। ମା ବ୍ୟସ୍ତ ହୋଇପଡ଼ିଲେ, ସୋନୁକୁ ଭଲ ଭାବରେ ପୋଛାପୋଛି କରିଦେଲେ ଆଉ ତା ବହି ଖାତା ସବୁ ଶୁଖେଇଦେଲେ। ଏମିତି କିଛି ସମୟ ପରେ ପାଗ ବଦଳିଗଲା, ଆକାଶ ନିର୍ମଳ ଦିଶିଲା। ପାଖ ବଜାରରୁ ପରିବାପତ୍ର ଆଣିବା ପାଇଁ ମା ବାହାରିଲେ, ସୋନୁ କହିଲା ମୁଁ ଯିବି। ସେ ଜିଦ୍ ଧରିବାରୁ ମା ତାକୁ ସାଙ୍ଗରେ ଧରି ବଜାରକୁ ବାହାରିଲେ। ବାଟରେ ଗୁପଚୁପ ରୋଲ ଦେଖି ସୋନୁ ଖାଇବା ପାଇଁ ଜିଦ୍ ଧରିଲା। ଆଉ ମା କହିଲେ, ନାଇରେ ଧନ, ପାଗ ପରା ଭଲ ନାହିଁ, ଏବେ ଜ୍ୱର ରୋଗ ଦିନ, ନା ନା ଧନ ସେସବୁ ଖାଆନି, ଖୋଲାରେ ମିଳୁଥିବା ଖାଦ୍ୟ ଖାଇଲେ ଦେହ ପରା ଖରାପ ହବ। ସୋନୁ କି ଶୁଣିବା ପିଲା, ଏମିତି ଅବୁଝା ହେଲା ଯେ ମା ସୋନୁକୁ ସେସବୁ ଖାଇବାକୁ ଦେଲେ। ସନ୍ଧ୍ୟା ପୂର୍ବରୁ ସେମାନେ ଘରକୁ ଫେରି ଆସିଲେ। ରାତିରେ ସୋନୁକୁ ଜମା ଭଲ ଲାଗୁନଥାଏ, ବର୍ଷା ମାଡ଼ ଖାଇ ଦେହଟା କେମିତି କେମିତି ଲାଗୁଥାଏ। ସେ ଚୁପଚାପ ଯାଇ ଶୋଇପଡ଼ିଲା, ରାତିରେ ଆଉ କିଛି ଖାଇଲାନି। ଖାଇବ କେମିତି ଯେ, ଆରେ ବଜାରରୁ ପୁରା ଇଆଡ଼ୁ ସିଆଡ଼ୁ ଖାଇକି ପେଟ ଫୁଲ, ପେଟରେ ଆଉ କେଉଁ ଜାଗା ଅଛି ଯେ ଖାଇବ। ମା ସୋନୁ ପାଖକୁ ଗଲେ, ଦେଖିଲା ବେଳକୁ କ'ଣ ହେଇଛି ଜାଣିଛ ନା, ସୋନୁ ଦେହରେ ପ୍ରବଳ ଜ୍ୱର, ଦେହରେ ଖଇଫୁଟା ତାତି, ସୋନୁ ଦେହରେ ତାତି ବଢ଼ୁଛି, ଏଣେ ରାତି ବଢ଼ୁଛି। ମା ଗୋଟେ ଗାଡ଼ିକୁ ଫୋନ୍ କରି ଡକେଇଲେ, ରାତାରାତି ତାକୁ ଡାକ୍ତରଖାନା ନେଇକି ଗଲେ। ବର୍ଷାରେ ଭିଜିଥିବାରୁ ତା ଦେହରେ ଥଣ୍ଡା ସାଙ୍ଗକୁ ଜ୍ୱର, ଏଣେ ବଜାରର ଆଜେ ବାଜେ ଜିନିଷ ଖାଇ ତାର ବଦ ହଜମି ହେଇଯାଇଛି, ଝାଡ଼ା ବାନ୍ତି କାହିଁରେ କ'ଣ, ଡାକ୍ତରଖାନାରେ ଇଞ୍ଜେକ୍ସନ ସାଲାଇନ୍ ଲାଗିଲା। ରାତି ସାରା ସୋନୁର ପାଖେ ପାଖେ ମା ଜଗିଥାନ୍ତି, ରାତି ସାରା ଛଟପଟ ହେଉଥାଏ ସୋନୁ, ଦେହ ଏତେ ବିଗିଡ଼ି ଯାଇଥିଲା ଯେ ଡାକ୍ତରଖାନାରେ ଚାରିଦିନ ରହିବାକୁ ପଡ଼ିଲା। ମା ତାକୁ ଫୁଟା ପାଣି ପିଇବାକୁ ଦେଲେ ଆଉ ଔଷଧ ଦେଲେ। ଡାକ୍ତର ବାବୁ ସୋନୁ ପାଖକୁ ସେଦିନ ଆସିଲେ ଆଉ କହିଲେ, ସୋନୁ ତମେ ପରା ଭଲ ପାଠ ପଢ଼ୁଛ, ଭଲ ପିଲାମାନେ କ'ଣ ଏମିତି ବର୍ଷାରେ ଭିଜନ୍ତି କି, ବଜାର ଜିନିଷ ଖାଇ ତମର ଦେହ କ'ଣ ହେଲା ଜାଣିଛ ତ, ଆମେ ଆମ ଶରୀରର ଯତ୍ନ ନ ନେଲେ କେତେ ଅସୁବିଧା ହୁଏ ତୁମେ ନିଜେ ଜାଣିଲ ତ। ଆରେ ଏବେ ପରା ବର୍ଷା ଦିନ, ଫୁଟା ପାଣି ପିଇବା, ମଶାରୀ ଟାଣି ଶୋଇବା, ନିଜର ଯତ୍ନ ନେବା କଥା ନା। ଆଉ ହଁ, ଭଲ ଭାବରେ ସାବୁନରେ ନିଜର ହାତ ଧୋଇବା, ଏସବୁ ହେଉଛି ଭଲ ଅଭ୍ୟାସ। ଏବେ ବର୍ଷା ଋତୁ ଆରମ୍ଭ ହୋଇଗଲା, ଆମେ ଟିକେ ଅଧିକ ସତର୍କ ହୋଇ ଚଳିବା ଉଚିତ, କାହିଁକି ନା ଏହି ସମୟରେ ମଶା ମାଛିଙ୍କର ବଂଶ ବଢ଼େ। ବାହାରର ଅଳିଆ ଆବର୍ଜନା ବର୍ଷା ଜଳରେ ମିଶି ନଦୀ, ପୋଖରୀ ଆଉ କୂଅର ପାଣିକୁ ଦୂଷିତ କରେ। ସେଇ ପାଣି ବ୍ୟବହାର କଲେ ଚର୍ମ ରୋଗ ହୁଏ, ପେଟ ରୋଗ ହୁଏ। ସେଇଥିପାଇଁ ମାଛି ବସିଥିବା ଖାଦ୍ୟ, ବାସି ଜିନିଷ, ଖୋଲାରେ ବିକ୍ରି ହେଉଥିବା ଜିନିଷ ଖାଇବା ଉଚିତ ନୁହେଁ। ତମେ ଖାଇଲ, କେତେ କଷ୍ଟ ଭୋଗିଲ, ଏଇ ଦେଖ ତମ ମା ତମ ଯୋଗୁଁ କେତେ ଯନ୍ତ୍ରଣା ଭୋଗିଲେ। ଡାକ୍ତର ବାବୁଙ୍କ କଥା ଶୁଣି କାନ୍ଦି ପକେଇଲେ ତାଙ୍କ ମା। ସୋନୁ ବି ବହୁତ କାନ୍ଦିଲା, ଆମରି ହାତରେ ଆମରି ସ୍ୱାସ୍ଥ୍ୟ। ସୋନୁ ନିଜର ଭୁଲ ବୁଝିପାରିଲା ଆଉ ଶପଥ କଲା ଏଭଳି ଭୁଲ ଆଉ କରିବନି, ନିଜ ସ୍ୱାସ୍ଥ୍ୟର ସେ ନିଜେ ଯତ୍ନ ନେଲା ଆଉ ସେ ବହୁତ ଭଲ ପିଲା ହେଇଗଲା।
1: ପିଲେ, ପାହାଡ଼, ପର୍ବତ, ଝରଣା ଏସବୁ ଜାଗାକୁ ଯାଇ ପ୍ରକୃତିକୁ ଉପଭୋଗ କରିବ। ଝରଣାର କୁଳୁ କୁଳୁ ଶବ୍ଦ, ପାହାଡ଼ ପର୍ବତର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବ। ଝରଣାକୁ ନେଇ ଆୟୁସେନ ପୃଷ୍ଟିଙ୍କ କଣ୍ଠରୁ ଶୁଣିବା ଆଉ ଗୋଟିଏ ଗୀତ।
2: ଏବେ ମୁଁ ଗୋଟେ ଶିଶୁ ସଙ୍ଗୀତ ଗାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର କୋଥାଳ।

0: ଆଉ ଜାଣିଛ ନା, ଆସନ୍ତାକାଲି ହେଉଛି ଜଣେ ମହାନ ଦେଶଭକ୍ତଙ୍କର ଜନ୍ମଦିନ। ସେ ନିଜ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଶ ପାଇଁ ଲଢ଼ିଥିଲେ। ସେ କିଏ ଜାଣିଛ ପିଲେ? ସେ ହେଉଛନ୍ତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ଆସନ୍ତାକାଲି ହେଉଛି ତାଙ୍କର ଜନ୍ମଦିନ। ଆସ ତାଙ୍କ ବିଷୟରେ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ବଟକୃଷ୍ଣ ସ୍ୱାଇଁ।
1: ପିଲାମାନେ, ତୁମେମାନେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରିଥାଅ। ଜନ୍ମଦିନରେ ଚକୋଲେଟ୍ ମିଠା ବାଣ୍ଟିଥାଅ, ନୂଆ ଜାମା ପ୍ୟାଣ୍ଟ ପିନ୍ଧିଥାଅ, ଆଉ ଗୁରୁଜନମାନଙ୍କୁ ପ୍ରଣାମ କରି ତାଙ୍କଠାରୁ ଆଶୀର୍ବାଦ ନେଇଥାଅ। ଠିକ୍ ସେମିତି ଆମ ଭାରତ ମାତାଙ୍କ ଜଣେ ସୁଯୋଗ୍ୟ ସନ୍ତାନ, ମହାନ ଦେଶଭକ୍ତ, ଶିକ୍ଷାବିତ, ବିପ୍ଳବୀ ରାଜନେତା, ବିଦ୍ୱାନ, ସୁବକ୍ତା, କୃଷକ ସଂଗଠକ, ଆଉ ଜଣେ ପୂର୍ବତନ ମନ୍ତ୍ରୀ ତଥା ବାରିଷ୍ଟର, ସେ କିଏ ଜାଣିଛ ପିଲେ? ସେ ହେଲେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ମୁଁ ତୁମମାନଙ୍କୁ ତାଙ୍କ ବିଷୟରେ କହୁଛି, ମନ ଦେଇ ଶୁଣ। ଶ୍ୟାମା ପ୍ରସାଦ ମୁଖାର୍ଜୀ ପଶ୍ଚିମବଙ୍ଗ ରାଜ୍ୟର ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ 1901 ଜୁଲାଇ 6 ଜନ୍ମ ନେଇଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଆଶୁତୋଷ ମୁଖାର୍ଜୀ। ତାଙ୍କ ପିତା ଥିଲେ ଜଣେ ଉଚ୍ଚ ଶିକ୍ଷିତ, ଆଉ ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କ ମାଙ୍କ ନାଁ ଥିଲା ଯୋଗମାୟା ଦେବୀ। ଶ୍ୟାମା ପ୍ରସାଦଙ୍କର ରାମପ୍ରସାଦ, ଉମାପ୍ରସାଦ ଆଉ ବାମପ୍ରସାଦ ନାମରେ ତିନି ଭାଇ ଥିଲେ। ସେମାନେ ବି ଉଚ୍ଚ ଶିକ୍ଷିତ ଥିଲେ। ତାଙ୍କର ତିନି ଭଉଣୀ ଥିଲେ, ତାଙ୍କ ନାମ ଥିଲା କମଳା, ରାମଲା ଆଉ ଆମଲା। ତାଙ୍କ ପ୍ରାଥମିକ ଶିକ୍ଷା ପଶ୍ଚିମବଙ୍ଗର ଭବାନୀପୁର ମିତ୍ର ଅନୁଷ୍ଠାନରୁ ଶେଷ ହେବା ପରେ 1917 ସେ ମାଟ୍ରିକ ପାସ୍ କରିଥିଲେ।

0: 1919 ମସିହାରେ ଆଇଏ ଆଉ 1921 ମସିହାରେ ଇଂରାଜୀ ସାହିତ୍ୟକୁ ସମ୍ମାନ ବିଷୟ ରଖି ବିଏ ପାସ୍ କରିଥିଲେ। ହଁ ଜାଣିଛ ପିଲେ, ସେ ବିଏରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କରିଥିଲେ। 1922 ମସିହାରେ ଜଣେ ଉଚ୍ଚଶିକ୍ଷିତା ମହିଳା ସୁଧା ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ସେ ପୁଣି 1923 ମସିହାରେ ଏମ୍ଏ ପାସ୍ କଲେ। ସେତିକିରେ ତାଙ୍କ ପାଠପଢ଼ା ସରିନଥିଲା। 1924 ମସିହାରେ ଆଇନ ପାଠରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଆଉ 1926ରେ ସେ ବାରିଷ୍ଟର ପାଠ ପଢ଼ିବାକୁ ଇଂଲଣ୍ଡ ଯାଇଥିଲେ ଆଉ 1927ରେ ବାରିଷ୍ଟର ଡିଗ୍ରୀ ହାସଲ କରି ଆମ ଦେଶକୁ ଫେରିଥିଲେ। 1934 ମସିହାରେ ମାତ୍ର 33 ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟରେ ତାଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଥିଲା। ସେହି ପଦବୀରେ ରହି ସେ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ। ପୁଣି 1938 ମସିହାରେ ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧି ମିଳିଥିଲା। ହଁ ଆଉ ଗୋଟିଏ କଥା ଜାଣିଛ ପିଲେ, ଶ୍ୟାମା ପ୍ରସାଦଙ୍କ ବିବାହର ମାତ୍ର 11 ବର୍ଷ ପରେ ତାଙ୍କ ପତ୍ନୀ ସୁଧା ଦେବୀ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ତାଙ୍କର ପ୍ରିୟ ପରିଜନ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ, ହେଲେ ସେ ଦ୍ୱିତୀୟ ବିବାହ କରିନଥିଲେ। ସେତେବେଳକୁ ତାଙ୍କର ଆଶୁତୋଷ ଦେବତୋଷ ନାମରେ ଦୁଇ ପୁଅ ଆଉ ସବିତା ଆରତୀ ନାମରେ ଦୁଇ ଝିଅ ଥିଲେ। ଚାକିରି ଛାଡ଼ି ଦେଶ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରି ରାଜନୀତିରେ ମିଶିଥିଲେ। ସେ ପଶ୍ଚିମବଙ୍ଗ ରାଜ୍ୟ ସରକାରରେ କିଛି ବର୍ଷ ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ। ତାପରେ ଭାରତ 1947 ମସିହାରେ ସ୍ୱାଧୀନ ହେଲା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ସେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ହେଲେ ସେ ସେହି ପଦବୀରେ ଅନେକ ଦିନ କାର୍ଯ୍ୟ କରିନଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲି ଆଉ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ନେଇ ଏକ ସନ୍ଧି ହୋଇଥିଲା, ଯାହାକୁ 370 ଧାରା କୁହାଯାଏ। ଏହି ସନ୍ଧି ଅନୁସାରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା ଆଉ ସେଠାରେ ସ୍ୱତନ୍ତ୍ର ଆଇନ ଲାଗୁ ହେଲା, ଯାହାକୁ ଶ୍ୟାମା ପ୍ରସାଦ ଘୋର ବିରୋଧ କରୁଥିଲେ। ସେ କହୁଥିଲେ, ଗୋଟିଏ ଦେଶରେ ଜଣେ ପ୍ରଧାନମନ୍ତ୍ରୀ, ଗୋଟିଏ ଦେଶରେ ଗୋଟିଏ ଆଇନ, ଗୋଟିଏ ଦେଶରେ ଗୋଟିଏ ଲେଖ ରହିବା ଦରକାର। ହେଲେ ତାଙ୍କ କଥାକୁ କେହି ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରି ଏକ ନୂଆ ରାଜନୈତିକ ଦଳ ଗଠନ କଲେ। ତାଙ୍କ ଦଳର ନାଁ ଥିଲା ରାଷ୍ଟ୍ରୀୟ ଜନସଂଘ। ଆଜି ଆମ ଦେଶରେ ଥିବା ବିଜେପି ଦଳର ମୂଳ ଦଳ ହେଉଛି ରାଷ୍ଟ୍ରୀୟ ଜନସଂଘ। 370 ଧାରା ଅନୁସାରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା। ଏହାକୁ ସେ ଘୋର ବିରୋଧ କରି ଜାମ୍ମୁ କାଶ୍ମୀରର ଏକ ଜନସଭାରେ ଭାଷଣ ଦେଉଥିବା ସମୟରେ ତାଙ୍କୁ ଗିରଫ କରି ନିଆଯାଇ 45 ଦିନ କାଳ ନଜରବନ୍ଦୀରେ ରଖାଗଲା ଆଉ ଶ୍ରୀନଗର ଜେଲରେ ବନ୍ଦୀ ଜୀବନ କଟାଉଥିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। 1953 ଜୁନ 23 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାମ୍ମୁ କାଶ୍ମୀର ରାଜ୍ୟରୁ 370 ଧାରା ଉଠିଛି, ହେଲେ ଶ୍ୟାମା ପ୍ରସାଦ ଆଉ ନାହାନ୍ତି। ତାଙ୍କ ମହତ ଚିନ୍ତାଧାରା ଆଜି ଦେଶକୁ ସଫଳତା ଆଣିଦେଇଛି। ଆଉ ଜାଣିଛ ପିଲେ, ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟର ଜନକ କୁହାଯାଏ। 2011 ମସିହାରେ ଶ୍ୟାମା ପ୍ରସାଦଙ୍କୁ ସମ୍ମାନ ଜଣାଇବା ପାଇଁ 9 କିଲୋମିଟର ଦୀର୍ଘ ଏକ ଟନେଲ ଜାମ୍ମୁ କାଶ୍ମୀରରେ ନିର୍ମାଣ କରାଯାଇଛି। ତାର ନାମ ରଖାଯାଇଛି ଶ୍ୟାମା ପ୍ରସାଦ ମୁଖାର୍ଜୀ ଟନେଲ। ପ୍ରୟାଗରାଜଠାରେ ଏକ ସେତୁର ନାମ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ରଖାଯାଇଛି। ଜାମ୍ମୁର ତ୍ରିକୁଟ ନଗରରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ସ୍ମୃତି ନ୍ୟାସ ଟ୍ରଷ୍ଟ ଗଠନ କରାଯାଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ତାଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ବା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ଗୋଆ ରାଜ୍ୟରେ ତାଙ୍କ ନାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଛି ଆଉ କଲିକତାରେ କାଳୀଘାଟଠାରେ ତାଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କର ଏକ ମୂର୍ତ୍ତି ନିର୍ମାଣ କରାଯାଇଛି। ପିଲାମାନେ, ତମେମାନେ ଆଜି ଜଣେ ମହାନ ରାଷ୍ଟ୍ରବାଦୀ ନେତା, ଶିକ୍ଷାବିତ, ଦେଶଭକ୍ତ, ସ୍ୱାଭିମାନୀ ମନ୍ତ୍ରୀ, ମହାନ ଜନନାୟକ ତଥା ଭାରତ ମାତାଙ୍କ ଜଣେ ଯୋଗ୍ୟ ସନ୍ତାନଙ୍କ ବିଷୟରେ ଅନେକ କଥା ଜାଣିଲ। ତୁମେମାନେ ତାଙ୍କରି ପରି ଭଲ ପାଠ ପଢ଼ି ଆମ ଦେଶର ଉନ୍ନତି ପାଇଁ ଚେଷ୍ଟା କରିବ।
1: ପିଲାଏ, ତମମାନଙ୍କର ତ ସ୍କୁଲ

0: ରେ କେତେ ସବୁ ସାଙ୍ଗ ଥିବେ, ତମେ ତାଙ୍କ ସହ ପାଠ ପଢୁଛ, ଖେଳୁଛ, ବୁଲୁଛ, ହସୁଛ, କେତେ ମଜା କରୁଛ। ହେଲେ ତମେ ଜାଣିଛ କି ତମର ଏମିତି ଜଣେ ସାଙ୍ଗ ଅଛି ଯିଏକି ତମମାନଙ୍କ ପାଇଁ ଦିନ ରାତି କାମ କରି ଚାଲିଛି। ସେ ସାଙ୍ଗ ନାଁ ହେଲା ସବୁଜ, ମାନେ ଗଛ। ହଁ, ଗଛ ହିଁ ତ ଆମର ପ୍ରକୃତ ବନ୍ଧୁ। ଗଛ ତ ସବୁଆଡ଼େ ଅଛି, ହେଲେ ବେଶୀ ଗଛ ଦେଖାଯାଆନ୍ତି ବଣ ଜଙ୍ଗଲରେ। ଆଉ ଏବେ ସେଇ ବଣ ଜଙ୍ଗଲରେ ଚାଲିଛି ଉତ୍ସବ। ଉତ୍ସବ ନୁହେଁ ତ, ମହୋତ୍ସବ। ବନ ମହୋତ୍ସବ। ହଁ ପିଲେ, ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଆଉ ଏଇ ମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଆମେ ଆମ ବଣ ଜଙ୍ଗଲର ସୁରକ୍ଷା କରିପାରିବା, ଆଉ ଗଛକୁ ନ କାଟି ଯେତେ ପାରିବା ସେତେ ଗଛ ଲଗେଇବା। କଣ ପିଲେ, ତମେ ବି ଏଇ ବନ ମହୋତ୍ସବରେ ସାମିଲ ହବ ନା ନାହିଁ? ତମେମାନେ ବି ତମ କୁନି କୁନି ହାତରେ ଗଛଟିଏ ଲଗେଇ ତାର ଯତ୍ନ ନିଅ। ଶୁଣିବା କବିତା ଗଛ ଆମରି ମିତ। କବିତାଟିକୁ ତମମାନଙ୍କ ପାଇଁ ପଢି ଶୁଣାଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି।
1: ଗଛ ଆମରି ମିତରେ ପିଲେ, ଗଛ ଆମରି ମିତ, ବନ୍ଧୁ ପରିକା ଆମରି ସେବା କରଇଅ ବିରତ। ଗଛ ଆମରି ମିତରେ ପିଲେ, ଗଛ ଆମରି ମିତ, ବନ୍ଧୁ ପରିକା ଆମରି ସେବା କରଇଅ ବିରତ। ଧାଡ଼ିକି ଧାଡ଼ି ଗଛ ଲଗାଇ ମୂଳରେ ଦେଲେ ଜଳ, ଛୋଟ ଗଛଟି ବଡ଼ ହୋଇବ ଦେବ ସେ ଫୁଲ ଫଳ। ଗଛଟି ଥିଲେ ବରଷା ହୁଏ ବଢ଼େ ମାଟିର ମାନ, ଗଛଟି ଥିଲେ ବରଷା ହୁଏ ବଢ଼େ ମାଟିର ମାନ। ଜୀବଜଗତ ବଞ୍ଚିବା ପାଇଁ ଯୋଗାଏ ଅମ୍ଳଜାନ, ସହିଛି କେତେ ଖରା ବରଷା ଦେଇଛି କାଠ ଜାଳ, ସହିଛି କେତେ ଖରା ବରଷା ଦେଇଛି କାଠ ଜାଳ। ରହିବା ପାଇଁ ଘର ଦେଇଛି ପିଇବା ପାଇଁ ଜଳ, ଚେରମୂଳରେ ଭରି ରହିଛି ଔଷଧ ନାନା ଜାତି, ଗଛ ନଥିଲେ ଉଜୁଳି ଯିବ ଆମର ସୁଖ ଶାନ୍ତି। ଗଛଟି ଥିଲେ ପରିବେଶଟି ଦିଶଇ ମନ ଲୋଭା, ଗଛଟି ଥିଲେ ପରିବେଶଟି ଦିଶଇ ମନ ଲୋଭା, ଚଢ଼େଇଙ୍କର କିଚିରି ମିଚି ବଢ଼େଇ ଦିଏ ଶୋଭା। ଗଛ ବଞ୍ଚିଲେ ଆମେ ବଞ୍ଚିବା ପାଇବା ଟିକେ ଛାଇ, ଜୀବନ ସାରା ଗଛର ଋଣ ଶୁଝି ପାରିବା ନାହିଁ। ଆପଣା ପର ନଥାଏ ତାର କରଇ ଆମ ହିତ, ସେଇ ଗଛକୁ କାଟିବା ପାଇଁ କେମିତି ଯାଏ ହାତ, ସେଇ ଗଛକୁ କାଟିବା ପାଇଁ କେମିତି ଯାଏ ହାତ। ଏଇ ହାତରେ ଜଙ୍ଗଲ ନଷ୍ଟ କରୁଛୁ ଆମେ କେତେ, ଏଇ ହାତରେ ଜଙ୍ଗଲ ନଷ୍ଟ କରୁଛୁ ଆମେ କେତେ, ଯେତିକି ଗଛ କାଟି ଦେଉଛେ ଲଗାଉନାହୁଁ ସେତେ, ଯେତିକି ଗଛ କାଟି ଦେଉଛେ ଲଗାଉନାହୁଁ ସେତେ। ସେଇଥିପାଇଁ ବର୍ଷା ଋତୁରେ ଚାଲିଛି ଗଛ ପର୍ବ, ସେଇଥିପାଇଁ ବର୍ଷା ଋତୁରେ ଚାଲିଛି ଗଛ ପର୍ବ। ଜୁଲାଇ ମାସ 1ରୁ 7 ଏବନ ମହୋତ୍ସବ, ଜୁଲାଇ ମାସ 1ରୁ 7 ଏବନ ମହୋତ୍ସବ। ସପ୍ତାହ ଯାକ ସଚେତନତା ଶିବିର ମାନ ହୁଏ, ବନ ବିଭାଗ ପକ୍ଷରୁ କେତେ ପ୍ରାଇଜ ଦିଆଯାଏ। ରାଇଜ ସାରା ଚାଲିଛି ପରାଏ ସୁନ୍ଦର ଅଭିଯାନ, ରାଇଜ ସାରା ଚାଲିଛି ପରାଏ ସୁନ୍ଦର ଅଭିଯାନ। ଟାଙ୍ଗରା ଭୂମି ସବୁଜ ହେବ ହସିବ ଏଇ ବନ, ଟାଙ୍ଗରା ଭୂମି ସବୁଜ ହେବ ହସିବ ଏଇ ବନ। ଡେରି ନ କରି ନିଜ ହାତରେ ବାଣ୍ଟିବା ଗଛ ଚାରା, ତିଆରି ହେବ ନୂଆ ଜଙ୍ଗଲ ହସିବ ଏଇ ଧରା, ତିଆରି ହେବ ନୂଆ ଜଙ୍ଗଲ ହସିବ ଏଇ ଧରା, ହସିବ ଏଇ ଧରା, ହସିବ ଏଇ ଧରା।
0: ପିଲେ, ବନ ମହୋତ୍ସବ ସରିବା ପରେ ଆମ ଓଡ଼ିଶାରେ ଆଉ ଗୋଟିଏ ବଡ଼ ପର୍ବ ପାଳନ ହେବାକୁ ଯାଉଛି, ଆଉ ସେଇ ପର୍ବଟି ହେଲା ରଥଯାତ୍ରା। ଆଗକୁ ରଥଯାତ୍ରା ଆସୁଛି ପରା, ତମେ ସବୁ ପୁରୀ ଯିବ, ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ତାଙ୍କର ଆଶିଷ ନବ। ଶୁଣିବା କବିତା ଆସୁଛି ରଥଯାତ୍ରା, କବିତାଟିକୁ ନିଜ ଲେଖାରୁ ପଢି ଶୁଣାଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି।
1: ଆଷାଢ଼ ମାସେ ମେଘ ବରସେ ଆକାଶେ କଳା ବୌଦ ଭାସେ, ଆଷାଢ଼ ମାସେ ମେଘ ବରସେ ଆକାଶେ କଳା ବୌଦ ଭାସେ, ଖରାର ତେଜ ନାହିଁ ପୁରୀରେ ଏବେ ଭାରି ଗହଳି ରଥଯାତ୍ରା ପାଇଁ, ପୁରୀରେ ଏବେ ଭାରି ଗହଳି ରଥଯାତ୍ରା ପାଇଁ। ତିନି ରଥରେ ତିନି ଠାକୁର ବୁଲି ଯାଆନ୍ତି ମାଉସୀ ଘର, ତିନି ରଥରେ ତିନି ଠାକୁର ବୁଲି ଯାଆନ୍ତି ମାଉସୀ ଘର। ବରଷ କରେ ଥରେ ବଡ଼ଦାଣ୍ଡରେ ଲାଗିଛି ରଥ ଶ୍ରୀମନ୍ଦିର ଠାରେ, ବଡ଼ଦାଣ୍ଡରେ ଲାଗିଛି ରଥ ଶ୍ରୀମନ୍ଦିର ଠାରେ। ଶ୍ରୀ ବଳଦେବ ତାଳଧ୍ୱଜରେ ଶ୍ରୀଜଗନ୍ନାଥ ନନ୍ଦୀ ଘୋଷରେ ଦର୍ଶନ ଦେଲେ ନିଜେ, ଦେବଦଳନ ରଥରେ ମା ସୁଭଦ୍ରା ହେଲେ ବିଜେ। ବେଶ କରିକି ଟାହିଆ ମାରି ସେବକମାନେ ପହଣ୍ଡି କରି ବେଶ କରିକି ଟାହିଆ ମାରି ସେବକମାନେ ପହଣ୍ଡି କରି ଚଢ଼େଇ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନିଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 12,000 ବା 12,000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8,000 ରହିଲେ ସେ 8,000 ତପସ୍ୱୀମାନଙ୍କ ମଧ୍ୟରେ 4,000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4,000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକ କୁଳ ଭାବରେ ଜନ୍ମିଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏହି ସମସ୍ତ ସେବା ଗୁଡ଼ିକ ପୂଜାପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଋଷି ମହାପ୍ରଭୁଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବାକୁ ହେଲେ ପ୍ରଥମେ ସେ ବିବାହ କରି ତାର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନିଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ୍ମବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ଷଣାହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ 3 ଷୋଡ଼ଶୋପଚାର ପୂଜା ଏବଂ 3 ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ, ଏକାଠି 3 ପଞ୍ଚୋପଚାର ପୂଜା ବା 3 ଷୋଡ଼ଶୋପଚାର ପୂଜା କରାଯାଏ ନାହିଁ।

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜାପଣ୍ଡା ମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖଇକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡା ମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପଧୂପ ଏବଂ ବଡ଼ସିଂହାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳ ବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳା ଅର୍ପଣ ପୂଜାପଣ୍ଡା ମାନେ କରିଥାନ୍ତି। ସେ ମଙ୍ଗଳା ଅର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରା ନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁ ଶୁଣି ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା।

ବାଳି ସୁଗ୍ରୀବ ଯୁଦ୍ଧ କଲାବେଳେ ବୃକ୍ଷ ଅନ୍ତରାଳରେ ରହିଲେ ରଘୁନାଥ। ବାତାସନ ବା ମୃଗକୁ ବ୍ୟାଧ ଜଗିଲା ଭଳି ରଘୁନାଥ ଜଗିଥିଲେ। କିସ୍କିନ୍ଧାବାସୀ ଭାବିଲେ ସୁଗ୍ରୀବର ପିତ୍ତଦୋଷ ଅଧିକ ହେଲା କି, ଖଗ ବା ଇନ୍ଦ୍ରିୟ ବ୍ୟାପୀ ହୋଇ ବହ ବା ବାତ ହୋଇଥିବ। ଅନ୍ୟ ଅର୍ଥରେ କେହି କହେ ଖଗ ବା ଗରୁଡ଼ ବହନ କରୁଥିବା ପିତବାସ ତାହାର ସହାୟ ନ ହୋଇଥିଲେ ଏପରି ହୁଅନ୍ତା ନାହିଁ। ବେକରେ ମାଳା ପକେଇଛି, ଏହାକୁ କିଛି ଅଘଟଣ ଘଟିବ। କିଏ କହିଲା ଏ ଭାଗ୍ୟ ଉଦୟ ସନ୍ଧାନ କରୁ କରୁ ହଂସ ବା ଜୀବନ ଦାନ ହେବ ବା ଏହାର ପ୍ରାଣ ଚାଲିଯିବ। ଅନ୍ୟ ଅର୍ଥରେ କେହି କହେ ହଂସ ବା ବ୍ରହ୍ମସ୍ୱରୂପୀ ରାମଙ୍କୁ ତୋଷଦାନରେ ଉଦ୍ୟତ ହୋଇଥିବାରୁ ଭାଗ୍ୟୋଦୟ ହେବ। ଏକ ପ୍ରକାର ଶବ୍ଦ ପ୍ରୟୋଗରୁ ଦୁଇ ଅର୍ଥରେ ସପକ୍ଷ ଓ ବିପକ୍ଷ ଆଲୋଚନା ଚାଲିଲା କିସ୍କିନ୍ଧାରେ। ବିକର୍ତ୍ତନ ସୂତ ବା ସୂର୍ଯ୍ୟପୁତ୍ର ସୁଗ୍ରୀବ ବାଳି ଆସରେ ବୋଲି ଡାକଦେଲା, କହିଲା ତୁ ମହିଷ ବା ରାଜା ବୋଲାଉ, ବାସ୍ତବରେ ତାଲବେଶ ପରିବର୍ତ୍ତେ ମୂର୍ଦ୍ଧନ୍ୟ ଲାଗିବା ଉଚିତ। ତୁ ମହିଷ ଅର୍ଥାତ୍ ମଇଁଷୀ, ତୁ ମଇଁଷୀ ହେବା ହେତୁ ଭୂମି ଶୟନ କରି ମାଟିରେ ଲୁଟିବୁ। ମେଘ ଗର୍ଜନରେ ଅଷ୍ଟପଦଧାରୀ ଅଦ୍ଭୁତ ଜୀବ ସରଭ ଉନ୍ମତ୍ତ ହେବା ଭଳି ବାଳି କହିଲା, ବଡ଼େଇ କରି ମୋ ଆଗରେ କିଏ ଗର୍ଜୁଛି। ପତ୍ନୀ ଶହେ ପ୍ରକାରେ ନିଷେଧ କଲେ ମଧ୍ୟ ବାଳି ମାନିଲା ନାହିଁ। ତାରା କହିଲା, ତୁମେ ବାଳିସ ବା ବାଳକ ନୁହଁ, ବାଳି ବିରାଟ ବା ଛୋଟ କୌଡ଼ି ଖେଳରେ ସବୁବେଳେ କ'ଣ ଜୟ ହୁଏ? ବିବାଦ ପାଇଁ ସେ ସହାୟ ଭାବେ କାହାକୁ ନିଶ୍ଚୟ ପାଇଛି। ସେ ବାସରକରେ ଅର୍ଥାତ୍ ଦିନରେ ଦୁଇଥର ଧାଇଁଛି, ପରୀକ୍ଷା କରି ନିଶ୍ଚେ କିଛି ବିଡ଼ିଥିବ ବା ଠଉରେଇଥିବ। ଆଜି ଏତେ ବଡ଼ ଶବ୍ଦ କାହିଁକି ଶୁଭିଲା? ବ୍ୟୋମ ବା ଆକାଶରେ ଦୁନ୍ଧୁବୀର ଅସ୍ତ୍ର ଉଡ଼ାଇଲା, ସପ୍ତଶାଳାକୁ ବିନ୍ଧିଲା। ଚନ୍ଦ୍ର ଭଳି ମୋ ବଦନର କର୍ଣ୍ଣ ଦୁଇ, ବୃହସ୍ପତି ଶୁକ୍ର ତାରା ଭଳି ତାଟଙ୍କ ଅଳଙ୍କାରରେ ଶୋଭା ପାଉଛି, ସେ ତାରାକୁ ଅସ୍ତ କରାଉ ନାହିଁ। ହେ କାନ୍ତ, ବାସ ବା ବସନ ପ୍ରସାରଣ କରି ମୁଁ ମାଗୁଛି। ବଲ୍ଲଭୀର ବଚନକୁ ଘେନିଲା ନାହିଁ ବାଳି, ବାୟୁ ବେଗରେ ଦୁର୍ଗ ଦ୍ୱାରେ ମିଳିଲା ବା ପହଞ୍ଚିଲା। ବରାହବର ବା ବଡ଼ ବାରହା ସହିତ ଦ୍ୱିପୀ ବା ବାଘ ଭେଟାଭେଟି ହେଲା ପରି ବଡ଼ ବିବାଦ କରି ରଡ଼ି କଲେ, ସତେ ଯେପରି ସୌରୀ ବା ଶନି ଓ କୁଜ ବା ମଙ୍ଗଳ ଗ୍ରହ ବିବାଦୀ ହୋଇଛନ୍ତି। ବିଶ୍ୱମ୍ଭର ବା ପୃଥିବୀ ଭାରାବଶେ ଓଜନ ହେତୁ କମ୍ପୁଛି, ଦୁଇ ସାପ କି ଲଢ଼ି ଯାଉଛନ୍ତି, ତନୁ ବା ତାଙ୍କ ଦେହ ଲାଗି ପାଷାଣ ଓ ବୃକ୍ଷ ଛିଡ଼ି ଯାଉଛି। ଶୁଆକୁ ବାଜ ମାଡ଼ି ବସିବା ପରି ସୁଗ୍ରୀବ ଉପରେ ବାଳି ଦିଶିଲା। ଏତିକି ବେଳେ ଦୂଷଣ ରାକ୍ଷସର ହନ୍ତା ରାମ ବାଣ ପ୍ରହାର କଲେ, ବାଳିର ବୁକୁ ବା ଛାତି ଫୁଟି ମୁନ ବାହାରି ଆସିଲା। ବିବୁଧାତ୍ରୀ ଅର୍ଥାତ୍ ବିବୁଧ ବା ଦେବତାମାନଙ୍କ ଅଦ୍ରି ବା ପର୍ବତ ଅର୍ଥାତ୍ ଦେବତା ରହୁଥିବା ମେରୁ ପର୍ବତ ଐରାବତ ଦାନ୍ତରେ ଫୁଟିଲା ଭଳି ଏହା ହେଲା। ବିନା କାରଣରେ ଅଙ୍ଗନାଶ ହେଲା କହି ପୁତ୍ର ଅଙ୍ଗଦ ତତ୍କ୍ଷଣାତ୍ ଢଳି ପଡ଼ିଲା। ବିଘ୍ନରାଜ ଗଣେଶ ଯମକୁ ମୂଷା କଲା ଭଳି ବିରୋଚନ ନନ୍ଦନ ବା ସୂର୍ଯ୍ୟପୁତ୍ର ସୁଗ୍ରୀବ ବାହୁଟିକି ଠିଆ ହେଲା। ରାମ ଲକ୍ଷ୍ମଣ ବୃକ୍ଷ ଅନ୍ତରାଳରୁ ବାହାରିଲେ, ବ୍ୟାଘ୍ରକୁ ସରବିନ୍ଧି ଦୂରରେ ପକେଇଦେଲେ ଲୋକ ବେଢ଼ି ଦେଖିବା ଭଳି, ବାଳିକୁ ବେଢ଼ିଲେ ଲୋକମାନେ। ଶ୍ରୀରାମଙ୍କୁ ଦେଖି ବାନର ରାଜ ଭାବିଲା ତର୍ପକ ସତ୍ୟ ବା ଦେହ ଧରି ଦଣ୍ଡାୟମାନ, ବିଚାରିଲା ସୁନ୍ଦର ହୋଇ ମଧ୍ୟ କି ବଳବାନ ସତେ। ପୃଥିବୀ ଦେବୀଙ୍କ ମର୍କତ ଶିରୋମଣି ଶୋଭା ଏତେ ଦିନେ ବ୍ୟକ୍ତ ହୋଇ

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 75ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର। ବର୍ଣ୍ଣନା କରିଥିଲେ ଝରଣା ଦାସ। ସଙ୍ଗୀତ ପରିଚାଳନା ଅଖିଲ କୁମାର ଲେଙ୍କା। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଆରମ୍ଭ କରୁଛୁ ମୋ ପସନ୍ଦ।

0: ଭକ୍ତଙ୍କ ସେବାରେ ରହି ସବୁବେଳେ ଥକି ଗଲ କି ହେ ଚକା ନୟନ,
1: ଗମ୍ଭୀରି ଭିତରେ ଜ୍ୱର ବାହାନାରେ ବିଶ୍ରାମ କରୁଛ ରାତିକି ଦିନ।

0: ତୁମ ଇସାରାରେ ହୁଏ ବର୍ଷା ଖରା, ସହି ନ ପାରିଲ ତାତି ପ୍ରବଳ,
1: ଅମାନିଆ ହୋଇ ସ୍ନାନ କରି ପ୍ରଭୁ ଜ୍ୱରରେ ପଡିଛ ତିନି ଠାକୁର।
0: ତୁମେ ଧାତା ପୁଣି ବିଧାତା ପ୍ରଭୁଏ, ବିଚିତ୍ର ଅଟଇ ଲୀଳା ତୁମର,
1: ବ୍ରହ୍ମାଣ୍ଡ ରକ୍ଷକ ଅଣସର ଘରେ ଆରୋଗ୍ୟ ଚିନ୍ତାଇ ଭକ୍ତ ତୁମ୍ଭର।

0: ପ୍ରଭୁ, ଜହ୍ନ ତ ଅଛି ହେଲେ ଯୋଜନା ନାହିଁ,
1: ନିଦ ତ ଅଛି ହେଲେ ସପନ ନାହିଁ,
0: ଫୁଲ ଅଛି ମହକ ନାହିଁ,
1: ସୂର୍ଯ୍ୟ ଅଛି ହେଲେ ଆଲୋକ ନାହିଁ।
0: ତୁମ ବିନା ଭକ୍ତ ମନ ଅଧୀର, ଆସିଯାଅ ପ୍ରଭୁ, ଅପେକ୍ଷା କରିଛନ୍ତି ଭକ୍ତ ତୁମର ଶ୍ରୀମୁଖ ଦର୍ଶନ ପାଇଁ,
1: ତୁମ ଚରଣ ସ୍ପର୍ଶ ପାଇଁ, ତୁମ ଆଖିରେ ଆଖି ମିଶାଇବା ପାଇଁ, ଆଉ ତୁମ ଛଡା ତୁଳସୀ ପାଇବା ପାଇଁ।

0: ତେବେ ଏମିତି ଭକ୍ତିଭାବ ଭରା ପରିବେଶ ଭିତରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନ ଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ।

0: ହ୍ୟାଲୋ ମୋ ପସନ୍ଦ
1: ନମସ୍କାର
0: ନମସ୍କାର କିଏ କହୁଛନ୍ତି
1: ମୁଁ ଜାନକୀ ବେହେରା କହୁଥିଲି କୁମାରପୁର ରାମଲିକା କୃଷ୍ଣପ୍ରସାଦ ପୁରୀରୁ କହୁଥିଲି
0: ଜାନକୀ ବେହେରା ପୁରୀରୁ କହୁଛନ୍ତି ଏତିକି କଥା ଶୁଭିଲା ଆଉ ଯାହା କହିଲେ କଣ ଗାଁ ନାଁଟା ଟିକେ କୁହନ୍ତୁ
1: କୁମାରପୁର ରାମଲିକା କୃଷ୍ଣପ୍ରସାଦ ପୁରୀରୁ କହୁଥିଲି
0: ଆଚ୍ଛା ଭଲ ଅଛନ୍ତି ତ ଆପଣ
1: ଭଲ ଅଛି ଆପଣ ଭଲ ଅଛନ୍ତି ନା
0: ହଁ ଆମେ ବି ଭଲ ଅଛୁ କଣ କରନ୍ତି ଆପଣ
1: କଣ କରନ୍ତି ଆଉ ବେଶୀ ରେଡିଓ ଶୁଣନ୍ତି ଏବେ ବି ରେଡିଓ ଲାଗିଛି ମୁଁ ରେଡିଓ ବହୁତ ଭଲ ପାଏ ଆଉ ମୋ ବାପା ବି ରେଡିଓ ଭଲ ପାଏ
0: ଆପଣ ତ ରେଡିଓ ଭଲ ପାଆନ୍ତି କିନ୍ତୁ ରେଡିଓ ଶୁଣାଟା କେବେଠାରୁ ହଉଛି
1: 6 ବର୍ଷ ହେଲାଣି ରେଡିଓ ଶୁଣୁଛି
0: ଆଉ ମୋ ପସନ୍ଦ
1: ଡେଲି ଶୁଣେ ରବିବାର
0: ସବୁ ରବିବାର ଆଉ ବୁଧବାର
1: ନାଇଁ ବୁଧବାର ତ ଶୁଣିପାରେନି ହେଲେ ରବିବାର ଶୁଣେ
0: ବୁଧବାର କାହିଁକି ଶୁଣନ୍ତିନି ଏଫ୍ଏମ୍ ରେ
1: କାହିଁକିନା ସେ ମୋବାଇଲ ଦ୍ଵାରା ଆଉ ମୁଁ ରେଡିଓ ଶୁଣେ ତ
0: ଆଚ୍ଛା ଆଉ କଣ କରନ୍ତି ଆପଣ
1: ଏଇ ଘରେ ପ୍ରତ୍ୟେକ କାମ କରେ ଘରେ ରୋଷେଇ ଆଉ ଛୋଟ ବଡ ଟିକେ କରେ
0: ଆଚ୍ଛା ଘରେ ସବୁ କିଏ ଅଛନ୍ତି ଆପଣଙ୍କର
1: ବାପା ବୋଉ ଭାଇ ଭଉଣୀ ସମସ୍ତେ ଅଛନ୍ତି
0: ବାପା ବୋଉ ଭାଇ ଭଉଣୀ
1: ଆମ ଭଉଣୀ 4 ଭଉଣୀ ଆଉ 2 ଭାଇ ଆଉ ମୋ ବାପା ମା
0: ଭଉଣୀ ମାନେ ସବୁ କଣ କରୁଛନ୍ତି
1: ସେମାନେ ବାହା ହେଇଗଲେଣି 3ଟା ଭଉଣୀ
0: ଆଉ ଆପଣ ବାହା ହେଇନାହାନ୍ତି
1: ନାଇଁ
0: ଆପଣ କେବେ ବାହା ହେବେ
2: ତାଙ୍କର ଇଚ୍ଛା ନାହିଁ ଯେ ବାହା ହେବେନି ତମେ କାହିଁ ପଚାରୁଛ ଯେ
0: 3 ଭଉଣୀ ତ ବାହା ହେଇଗଲେ ଆମେ ଯାଇପାରିଲେନି ଆଉ ଗୋଟେ ଚାନ୍ସ ଅଛି କାଳେ ଭୋଜି ଫୋଜି ଟିକେ ଯାଇପାରିବା
2: କେବେ କେବେ ଯିବୁ କହୁନୁ
0: ଡାକିଲେନି ତମେ କହୁଛ ଇଚ୍ଛା ନାହିଁ ବାହା ହେବା ପାଇଁ
2: ନାଇଁ କେବେ ଯିବୁ ତାହେଲେ କୁହ ଆଚ୍ଛା ମାନେ ତା ପୂର୍ବରୁ ଡାକିବାର କିଛି ଚାନ୍ସ ନାହିଁ ଆଚ୍ଛା ବୁଝିହେଲା ବୁଝିହେଲା
0: ବାହାଘର ପାଇଁ କଣ ସବୁ ଯୋଜନା ଚାଲିଲାଣି
1: କିଛି ହେଇନି ତାର
0: କିଛି ମନକୁ କେହି ଆସିନାହାନ୍ତି
1: ନାଇଁ ସେ ବି କିଛି ନାହିଁ ମୁଁ ଭଗବାନଙ୍କ ସେବା କରୁଛି ତ ସେତେବେଳେ
2: ତାହେଲେ କୋଉ ଭଗବାନଙ୍କର ସେବା ଆପଣ କରନ୍ତି
1: ରଘୁନାଥ ଅଛନ୍ତି ମୋ ବାବା ପୂଜା କରନ୍ତି ତ
0: ଠାକୁରଙ୍କ ସେବା ଯୋଉ କରୁଛନ୍ତି କଣ କଣ କରନ୍ତି ସକାଳୁ ଉଠିଲେ
1: ଚାରିଟାରେ ଉଠିକି ବାସନ କୁସନ ମାଜେ ଆଉ ଦୁଆର ଘଷାଟେ ଫୁଲ ତୋଳେ ଆମ୍ଭ କରି ଝୁଟି ପକେଇ ଦିଏ ଆଉ ଭଗବାନ ସେବା ବି ଅନୁଭୋଗ ଲାଗେ ସେଠି ଯାଏ ବାସନ କୁସନ ମାଜି ଦିଏ ଭୋଗ ଆଣିଦେ
2: ଭୋଗ ରାନ୍ଧନ୍ତି ତାହେଲେ ଭୋଗରେ କଣ ରନ୍ଧାଯାଏ
1: ଅନ୍ନ
2: ଖାଲି ଅନ୍ନ ରନ୍ଧା ଯେ
1: ଅନ୍ନ ଆଉ ଡାଲି ରନ୍ଧା
2: ସେଇଟା ଆପଣ କରନ୍ତି
1: ନାଇଁ ବାବା କରନ୍ତି
2: ତମେ ଖାଲି କଣ ପରିବା ପତ୍ର କାଟିକି ଦିଅ
1: ମୁଁ ବେଳେ ବେଳେ କର
2: ବେଳେ ବେଳେ ତାହେଲେ କରିବାର ସୁଯୋଗ ମିଳେ
0: ସେମିତି ଠାକୁରଙ୍କ ସେବାରେ ରହିଥାଅ ମନ ଖୁସି କରୁଥାଅ
2: କହିଦିଅ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବ
1: ରଘୁନାଥ ଭଜନ ଦେଇଦେବ
0: ଠିକ ଅଛି ଶୁଣି ଦଉଛି ସୁନ୍ଦର ଭଜନ ଟି ତୁମକୁ
1: ନମସ୍କାର
2: ନମସ୍କାର

0: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
0: एनपीएस संचय हेउछि भारत सरकारको प्राधिकरण पीएफआरडीए द्वारा परिचालित एक पेन्सन योजना जेउथिरे मात्र 250 टंका रे खाता खोली टंका जमा करथिले आपणंकर वृद्धावस्थारे मासिक पेन्सन मिलिबो। आज ही एनपीएस संचय रे जमा करिबा आरंभ करन्तु आउ निजो भविष्यत सुरक्षित करन्तु। अधिक विवरणी पाई निकटस्थ जनसेवा केन्द्र किंबा निज बैंक सहित जोगाजोग करन्तु। एनपीएस संचय सहित भविष्यत पाई प्रस्तुत रहन्तु।
2: କିଛି କଥା, କିଛି ବ୍ୟଥା, କିଛି ଅନୁରୋଧ, କିଛି ଅଭିଯୋଗ, ଆଉ କିଛି ପ୍ରୀତିକୁ ନେଇ ଆପଣଙ୍କର ସୁନ୍ଦର ଚିଠି।
3: ଚିଠିରେ ଅଛି କିଛି ଶୁଭେଚ୍ଛାର ବାର୍ତ୍ତା, କିଛି ଅଭିନନ୍ଦନର କଥା।
2: ଆପଣଙ୍କର ଗୋଟି ଗୋଟି ଚିଠି ଆମ ହାତରେ। ଆପଣ ହେଉଛନ୍ତି ବୈଜୟନ୍ତୀ ବିଷୋଇ ହୁଲିପୁର କିଶୋରନଗର କଟକରୁ,
4: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
2: ଗୋବିନ୍ଦ ଚନ୍ଦ୍ର ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
4: ଅପଲିତା ଆରୁଖ ମନୋହରପୁର ମୟୂରଭଞ୍ଜରୁ,
2: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
4: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବେଶ କେନ୍ଦ୍ରାପଡ଼ାରୁ,
2: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
4: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
2: ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ,
4: ବୁଲୁ ପଟ୍ଟନାୟକ ଘସିପୁରା କେନ୍ଦୁଝରରୁ,
2: ଅଭିମନ୍ୟୁ ଛବିରାଣୀ ହେମା ଚନ୍ଦନ ସିତୁନ ପ୍ରମୋଦ ପ୍ରମିଳା ଗେଲୁ ସିଲୁ ବାପୁନା ପୂଜା ଏବଂ ଲକି ଘସିପୁରା ଆନନ୍ଦପୁରରୁ,
4: ସରୋଜକାନ୍ତ ପାତ୍ର ମଞ୍ଜୁଲତା ପାତ୍ର ନଳିନୀ ପ୍ରଭା ପାତ୍ର ପଞ୍ଚୁ ପାଣ୍ଡବ କୁସୁନପୁରରୁ,
2: ଅମ୍ବରୀଶ ପରିଡ଼ା ମନୋରମା ସାମନ୍ତରାୟ ଲୋପାମୁଦ୍ରା ପରିଡ଼ା ସଞ୍ଜୟ କୁମାର ପରିଡ଼ା ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
4: ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ,
2: ଦୀପଙ୍କର ପଣ୍ଡା ଶୁଭଙ୍କର ପଣ୍ଡା ଦିବ୍ୟଙ୍କର ପଣ୍ଡା ରାଜଶ୍ରୀକର ନିରାକର ପଣ୍ଡା ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ,
4: ସୂର୍ଯ୍ୟମଣି ନାଥ ଜୟନ୍ତୀ ନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
2: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
4: ଅରକ୍ଷିତ ଦାସ ଏବଂ ଆୟସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
2: କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟକୁମାର ବାବୁନି ସିଲୁ ଲତାହରଣ କାକଟପୁର ପୁରୀରୁ,
4: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ,
2: ସୌଦାମିନୀ ଜେନା ବାଲିତୁଠ କୁଜଙ୍ଗ ଜଗତସିଂହପୁର
4: ଏବଂ ସଂଯୁକ୍ତ ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ।
2: ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ। ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
2: ହ୍ୟାଲୋ, ଅପା ଅପା ପରି କିଏ ହବ, ଉଡି ଯାଉଥିବ ସେ ବନ ଚଳେ, ଧରି ଆଣି କିଏ ଯାବ। ଅପା କେତେ ନାଗି ନାଗିକି ନାଗିଲା, ମୁଁ ଡାଲମା ବସେଇଛି, ଡାଲମା ସିଝୁକି ଯାଉଛି, ହଉ ନଗେଇ ନଗେଇ ଆକ୍ସିଡେଣ୍ଟ ହେଇଗଲେ।
1: ନଗେଇ ନଗେଇ କିଏ ନାଗିଲେ କିଏ କହିଦିଅନ୍ତୁ, ନାଁଟା ଟିକେ କହିଦିଅନ୍ତୁ।
2: ଅପା ମୁଁ ମୋହିନୀ ବେହେରା କହୁଥିଲି, ଚୌପଡା।
1: ମୋହିନୀ ବେହେରା,
0: ହସକୁରୀ ବେହେରା।
2: ଆଜ୍ଞା,
1: କେମିତି ଅଛନ୍ତି କହିଲେ?
2: ଭଲ ଅଛି, ଆପଣଙ୍କ କୃପାରେ, ଠାକୁରଙ୍କ କୃପାରେ ଭଲ ଅଛି।
1: ଆଚ୍ଛା, ମୁଁ ଶୁଣିଲି କଣ କହିଲେ, ଡାଲମା ବସେଇଛନ୍ତି, ପୋଡିଯିବ ଯେ, ଦେଖନ୍ତୁ ଭଲରେ।
2: ନା, ସେ ଡାଲମା ଚୁଲିଟା ରଡ ଅଛି ନା, ଯୋଉ ଗ୍ୟାସ ଭଳିଆ ବସିଛି।
1: ସେଇଆ ତ କହୁଛି, ଚୁଲିଟା ଯଦି ରଡ ଅଛି, ଗ୍ୟାସ ଭଳିଆ ବସିଛି, ତାହେଲେ ମଝିରେ ମଝିରେ ଚେକ୍ କରନ୍ତୁ, ଅଧିକା ଜଳିଗଲେ ଏଠୁ କେହି ଖାଇବେନି।
2: ନା ନା ନା, କିଛି ହବନି, ସେ ବଲ ବଲ ସିଝିଛି ତ, ଏବେ ଟମାଟର କଦଳୀ ପକେଇକି ଆସିଲି।
1: ଆଚ୍ଛା ଆଚ୍ଛା
0: ଆଚ୍ଛା, ଆପଣ କଣ ଚୁଲିରେ ରୋଷେଇ କରୁଛନ୍ତି, କାଠ ଚୁଲିରେ?
2: ହଁ ଆଜ୍ଞା, ମୁଁ ଚୁଲିରେ କରେ, ମଝିରେ ମଝିରେ ଗ୍ୟାସରେ କରେ।
1: ଚୁଲିରେ ଯୋଉ ଟେଷ୍ଟ ଅଛି, ଗ୍ୟାସରେ କଣ ଅଛି?
2: ଆଣୁଛନ୍ତି ଆଉ କାହିଁକି, ବେକାର ଅତକା ଗ୍ୟାସ ଜାଳିଲା, କାହିଁକି ଚୁଲି ଲଗେଇବେ ଆଉ।
0: କାଠ କୋଉଠୁ ପାଉଛନ୍ତି ଆପଣ
2: କାଠ? ଏମିତି ଯୋଉ ଜାଳ ଯୋଉଠି କାହା ଗଛ ଭାଙ୍ଗିଗଲା କଣ ହେଲା, ଆମ ଲୋକ ଯାଇକି ନେଇ ଆସନ୍ତି ଆଉ।
1: ଆପଣଙ୍କ ଲୋକମାନେ? ଆଉ ଆପଣଙ୍କ ଯୋଉ ଲୋକ କହିଲେ, ତାଙ୍କ ନାଁ କଣ?
2: ବାସୁଦେବ ବେହେରା।
1: ଆଚ୍ଛା, ଖାଲି ଡାଲମା କରୁଛନ୍ତି ନା ଆଉ କଣ ହଉଛି?
2: ନା ନା, ମୁଁ ଶାଗ ଭାଜି ସାରିଛି, ନା ଶାଗ ଭାଜି ସାରିଛି, ଆଉ ଭେଣ୍ଡି ଭାଜି ସାରିଛି, ଭାତ କରିସାରିଲେ ଲାଷ୍ଟକୁ ଡାଲମାଟା ବସେଇଛି। ଆପଣଙ୍କ ଝିଅ ମୁଣ୍ଡା ଭଲ ଅଛି ତ?
0: ଝିଅ ମୁଣ୍ଡା ଭଲ,
1: ଝିଅ ମୁଣ୍ଡା ସବୁ ଭଲ ଅଛି,
2: ଠାକୁରଙ୍କ କୃପାରେ ଆପଣ ମାନେ ଭଲରେ ରୁହନ୍ତୁ।
0: ଦେହ ତ ଭଲ ଅଛି, ଆଉ ମୁଣ୍ଡଟା ଭଲ ଅଛି କି ନାହିଁ ଆପଣ କହିବେ?
2: ନା ନା, କେତେ ଦିନ ହେଲେ କଥା ହେଇଥିଲି, ଆଉ ସମସ୍ତେ ଶ୍ରୋତା ମାନେ ଯୋଡି ହଉଛନ୍ତି, ମୁଁ ସେଥିରେ ଇଏ କରେନି, ଇଜିଡ ହୁଏନି, ମୁଁ ଜାଣିଛି ଲକ୍ଷ ଲକ୍ଷ ଲୋକଙ୍କର ସବୁ ଫୋନ ଯାଉଛି।
1: ଯା ହଉ, ଆପଣ କେତେ ଭଲ, ଇଜିଡି ଜମା ହୁଅନ୍ତିନି, ଜଣ ଜଣ ଏମିତି ରାଗିଛନ୍ତି, କହିବେ ଆମକୁ ରାଗ ଲାଗୁଛି, ଆମେ କଥା ହବୁନି, କାହିଁକି କଲ୍ ଲାଗୁନଥିଲା?
2: ନା ନା, ଏମିତି କିଛି ନାହିଁ, ମୁଁ କେମିତି ଖୁସିରେ ସେମିତି ଲଗଉଛି, ଠାକୁର ଯଦି କୃପା କରିବେ ଏ କଲ୍ ଟା ନିଶ୍ଚୟ ହିଁ ଲାଗିବ।
0: ଠାକୁର ତ କୃପା କରିଛନ୍ତି, ଫୋନ ଲାଗିଛି, ତାହେଲେ କହିଦିଅନ୍ତୁ ଆପଣଙ୍କ ଘରେ ସବୁ କିଏ ଅଛନ୍ତି?
2: ଆମ ଘରେ ତ ମୋର ଗୋଟିଏ ପୁଅ, ସେ କମ୍ପାନୀ ଯାଇଛି।
0: ପୁଅ ନା କଣ?
2: ପୁଅ ନା ହେଲା ସତ୍ୟବ୍ରତ ବେହେରା, ଆମେ ସେ ତିନି ଜଣ ପ୍ରାଣୀ ହେଲେ, ତିନି ଜଣ
0: ପ୍ରାଣୀ, ତିନି ଜଣ
1: ତିନି ଜଣ ପ୍ରାଣୀ, ତିନି ଜଣ ପ୍ରାଣୀଙ୍କ ପାଇଁ ରୋଷେଇ ସରିଲାଣି, ଖିଆ ପିଆ ହବ।
2: ଆଉ ଆମ ଲୋକ ସେଠି କାମ କରୁଛନ୍ତି, ସେ ଯୋଉ ବିଲ୍ଡିଂ ରେ କାମ ଅଛି, ରାଜମିସ୍ତ୍ରୀ କାମ, ବାଲ୍ସିମିତି କାମ ବୁଝାବୁଝି କରନ୍ତି ଆଉ।
1: ଆପଣଙ୍କ ଲୋକ ମାନେ ସେଇ ଯାହାଙ୍କ ନାଁ କହିଲେ?
0: ବଢିଆ ନାଁ ଟି ଆପଣ ଦେଇଛନ୍ତି ଆମ ଲୋକ। ଡାକନ୍ତି କଣ ତାଙ୍କୁ ଆମ ଲୋକ?
2: ଡାକନ୍ତି ତାଙ୍କୁ, ତାଙ୍କ ନାଁ ହେଲା ବସନ୍ତ, ଡାକନ୍ତି ପଶୁ ବସୁ।
0: ଆପଣ କଣ ଡାକନ୍ତି ଆପଣଙ୍କ ଲୋକଙ୍କୁ?
2: ମୋତେ ଡାକନ୍ତି ମୈନା।
1: ମୈନା, ଆପଣ ମୈନା ଡାକନ୍ତି, ବହୁତ ବଢିଆ କଥା। କିନ୍ତୁ ଅପା ପଚାରିଲେ ଆପଣ କଣ ଡାକନ୍ତି ତାଙ୍କୁ ଖୁସିରେ?
2: ମୁଁ ଡାକେ ଆଉ ଆସ ଯାଅ।
1: ଆଚ୍ଛା, ଆଉ ତାହେଲେ ଆପଣଙ୍କ ଲୋକଙ୍କ ବ୍ୟତୀତ ଆଉ ଘରେ ସବୁ କିଏ କିଏ ଅଛନ୍ତି?
2: ଆମର ଦିଦି ଗୋଟେ ଅଛନ୍ତି ଏଠି, ଆମ ଦି ବଡ ଯା, ସେ ମତେ କହିଲେ ଯେ କେବେ ଫୋନ ଲାଗିଲେ ଟିକେ ମତେ ଦବ, ମୁଁ ଟିକେ କଥା ହେବି। ହଁ, ମୁଁ ତାହେଲେ କରୁଛି, ଯଦି କୃପାରେ ଲାଗେ ଟିକେ କଥା ହେଇଯିବ।
0: ଦେଇଦିଅନ୍ତୁ,
2: ଯତ୍ନ କଥା ହେବି ଟିକେ କହୁଛନ୍ତି, ଟିକେ ଆମ ଦିଦିଙ୍କ ସାଙ୍ଗରେ ଦି କଥା କଥା
1: ହେଇଯିବେ।
0: ସେତେବେଳେ କହୁଛୁ, ଦେଇଦିଅନ୍ତୁ ଦିଦିଙ୍କୁ।
3: ନମସ୍କାର।
0: ନମସ୍କାର, ଆପଣଙ୍କ ନାଁ କଣ?
3: ମୋ ନାଁ ସୌଦାମିନୀ ବେହେରା।
0: ଦିଦି ବେହେରା,
1: ଦିଦି ବେହେରା। ଆଚ୍ଛା, କଣ କରନ୍ତି ଆପଣ?
3: କଣ ଘରେ ଅଛି, ରୋଷେଇ ବାସ କରୁଛି ଆଉ।
0: ବେପାରଟା ଭଲ ଚାଲିଛି ନା? ଭଲ ଚାଲିଛି ତ, ସମସ୍ତେ ପସନ୍ଦ କରୁଛନ୍ତି ତ ସେଇ ବେପାରଟାକୁ?
3: ପସନ୍ଦ କିଏ କରିବ, ଆମେ ତ ମା ପୁଅ ଦିଟା, ଝିଅ ମାନେ ତ ସବୁ ବାହା ହେଇଯାଇଛନ୍ତି।
0: ଝିଅ କେତେ, ପୁଅ କେତେ?
3: ଝିଅ ଚାରିଟା, ପୁଅ ଗୋଟେ, ସାନ ପୁଅ।

0: ଓ ବାହା ହେଇନାହାନ୍ତି ପୁଅ,
1: ନା,
0: ଝିଅମାନେ
1: ଆଉ
0: ବାହା ହେଇଛନ୍ତି?
1: ଝିଅମାନେ ବାହା ହେଇକି ଝିଅର ଝିଅମାନେ ବାହା ହେଇ ସାରିଲେଣି, ନାତୁଣୀ ମାନେ।
0: ଓହୋ, ବୋହୁ କେବେ ଆଣୁଛନ୍ତି ଆପଣ?
1: ପୁଅ ତ ଭଲ ପାଇଛି, ଆଉ ଯେବେ ଯୋଗ ପଡିବ
2: ଓ ତାହେଲେ ବୋହୁ ବି ଫିକ୍ସ।
0: ଆପଣ ବି ଭଲ ପାଇକି ବାହା ହେଇଥିଲେ କି?
1: ହଁ,
0: ଏଇ ତ ପୁଅ ଭଲ ପାଇଛନ୍ତି, ତାହେଲେ ଫିକ୍ସ ହେଇଯାଇଛନ୍ତି।
2: ଝିଅ କୋଉଠିକାର?
1: କାକଟପୁର, ମୋ ବାପ ଘର କାକଟପୁର, ଜଣେ ବାହା ହେଇଛି। ଆଉ ବନମାଳୀପୁର ଗୋଟେ, କାକଦରପୁର ଗୋଟେ, ବେଣୁପୁର ଗୋଟେ।
0: ନା, ଆମେ ପଚାରୁଥିଲୁ ପ୍ରକୃତରେ ବୋହୁଙ୍କ ଘର କୋଉଠି?
1: ବୋହୁଙ୍କ ଘର ଆମ ଏଇ ତଉପଡା ବାରସାଇଲ ପାଖାପାଖି।
0: ଆପଣ ଦେଖିଛନ୍ତି ତାହେଲେ ତାଙ୍କୁ?
1: ହଁ ହଁ।
0: ବାହାଘର କେବେ କରୁଛନ୍ତି? ଆମକୁ ଆଗରୁ ନିମନ୍ତ୍ରଣଟା ଦେଇ ଦଉନାହାନ୍ତି, ଆଉ କାଳେ ଲାଗିବ ନ ଲାଗିବ।
1: ହଁ, ଯେବେ ହବ ନିମନ୍ତ୍ରଣ ଦବା ଆଉ।
2: ଓହୋ, ଆପଣଙ୍କର ତାହେଲେ ଏବେ ନିମନ୍ତ୍ରଣ ଦବାର ନାହିଁ ଆଉ?
1: ନା
2: ନା, ଡାଇରେକ୍ଟ ମନା।
1: ସେ ଝିଅକୁ ବୟସ ହେଇନି।
2: ଓହୋ, ତାହେଲେ ଠିକ ଅଛି ଠିକ ଅଛି।
1: ତାକୁ 17 ବର୍ଷ, ପୁଅକୁ 26 ବର୍ଷ।
2: ଆଚ୍ଛା,
0: ଆରେ ଏତେ ଛୋଟ ଝିଅକୁ କାହିଁକି ସେ ଭଲ ପାଉଥିଲେ?
2: ଭଲ ପାଇବାଟା ହେଇଗଲା ଆଉ,
0: ମନ ତାଙ୍କର ସ୍ଥିର ହେଇନି, ସେଟା କି ଭଲ ପାଇବା?
1: କଣ ତ ହେଇଛି ଆଉ।
2: ହଉ ଠିକ ଅଛି,
0: ସେ ତାଙ୍କର ବୟସ ହେଇଯାଉ, ତାଙ୍କ ମନ ସ୍ଥିର ହେଇଯାଉ, କଣ ସେତେବେଳେ କି ନିଷ୍ପତ୍ତି ନେବେ, ତାପରେ ବାହାଘର ହବ ଆଉ।
1: ଏମିତି ତ କହିବାକୁ ଗଲେ ବେଦିରୁ ବର ନଉଚି ଯାଉଛି
0: ସେଇଆ।
1: ଆଉ ସେ ଭଲ ପାଇଛି ବୋଲି କଣ ଏମିତି ମାନେ ଅଛି ବାହାଘର?
0: ହଁ, ସେଇ କଥା।
2: ଆଚ୍ଛା ହଉ ଠିକ ଅଛି, ଆପଣ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ, ଯଦି ଭାଗ୍ୟରେ ଥାଏ ନିଶ୍ଚୟ ତାଙ୍କୁ ବି ବୋହୁ କରିକି ଆଣନ୍ତୁ। ଆଉ ଡେରି ନ କରି କହିଦିଅନ୍ତୁ ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ।
1: ମୁଁ ତ କେତେ ପୁରୁଣା ଗୀତ ମୋତେ ପସନ୍ଦ ଯେ ମୋର ମନେ ପଡୁନି, ସେମିତି ତମ ପସନ୍ଦରେ ଦେଇଦିଅ।
0: ଠିକ ଅଛି, ଶୁଣି ଦଉଛୁ ଆପଣଙ୍କୁ ଏଇ ସୁନ୍ଦର ଗୀତଟି।

0: ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ।
1: ଜ୍ୟେଷ୍ଠ ମାସ ଗଲା ସରି ଆଷାଢ଼ ଆସିଲା ଫେରି,
0: ପହିଲି ଆଷାଢ଼ ଛୁଆଁ ଧରଣୀ ଲାଗୁଛି ନୂଆ,
1: ନିଦାଘର ତାପ ସହି ଦୁଃଖେ ଥିଲା ଧରା ରହି,
0: ବରଷାରା ଆଗମନ ଭିଜୁଚିତା ତନୁ ମନ,
1: ସବୁଜ ବସ୍ତ୍ରରେ ଆବୃତା ଫଳ ପୁଷ୍ପେ ଧରା ଶୋଭିତା,
0: କୃଷକ ଲଙ୍ଗଳ ଧରି ଭୂମିକୁ କର୍ଷଣ କରି,
1: କ୍ଷେତରେ ବୁଣୁଛି ଧାନ ଖୁସି ଆନନ୍ଦ ତ ମନ,
0: ଫଳିବ କ୍ଷେତରେ ଶସ୍ୟ ମୁଖେତା ଫୁଟିବ ହସ,
1: ଫୁଟିଛି ରଙ୍ଗଣୀ ନାଲି ବଗିଚା ହସୁଛି ଖିଲି ଖିଲି,
0: ଧରା ଆଜି ଶୋଭାମୟ ଆଷାଢ଼ ତେଲତା ପରିଚୟ,
1: ଆଷାଢ଼ୀ ଗୁଣ୍ଡିଚା ଜାତ ରଥେ ବିଜେ ଜଗନ୍ନାଥ,
0: ସାଥିରେ ଭାଇ ସୁଭଦ୍ରା ମା ନନ୍ଦୀ ଘୋଷରେ ସେ ଚଉ ବାହା,
1: ଜଗତ କଲ୍ୟାଣ ପାଇଁ ଆସିବେ ସେ କଳା
2: ଗୋସାଇଁ।
1: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
0: ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ଠାରୁ ଯେ ନୀଳାଚଳେ ଭିଡ଼ ଲାଗିଲା, ଲୀଳାମୟଙ୍କର ମାନବୀୟ ଲୀଳା ପରମ ପାବନେ ଜାଗିଲା,
1: ବଡ଼ଦାଣ୍ଡ ଏବେ ଗହଳ ଚହଳ କାଳିଆର ଡୋରି ଲାଗିଲା, ସିଂହ ଦ୍ୱାରଠାରେ ତିନି ରଥ ଉଭା ଆସ ଆସ ପ୍ରଭୁ ଡାକିଲା,
0: ଭୂଇଁ ସେବକ ଓ ମହାରଣା ପୁଣି ଚିତ୍ରକର ଚିତ୍ର ଆଙ୍କିଲା, ରଥ ନିର୍ମାଣର ଅନ୍ତିମ ପର୍ବ ଧୀରେ ସରି ସରି ଆସିଲା,
1: ରୂପକାରୀମାନେ ରୂପର ସ୍ପର୍ଶରେ ପାର୍ଶ୍ୱ ଦେବତାଙ୍କୁ ମୁଛିଲା, ଭକତି ଚିତ୍ତରେ ଭାବର ଅର୍ଘ୍ୟରେ ପ୍ରଭୁ ପାଦ ପଦ୍ମେ ରସିଲା,
0: ନୀଳାଚଳ ଧାମ ପୁଷ୍ପର ମଣ୍ଡନେ ସ୍ୱର୍ଗ ବୈକୁଣ୍ଠ ଦିଶିଲା, ଅଗୁରୁ ଚନ୍ଦନ ତୁଳସୀ ମହକେ ମହମହ ପୁରୀ ବାସିଲା,
1: ଭାଇ ଭଉଣୀଙ୍କ ସାଥିରେ କାଳିଆ ବୁଲିବାକୁ ସଜ ହୋଇଲା, କର୍ମବେଦୀ ଛାଡ଼ି ଜନ୍ମବେଦୀକୁ ଆଡ଼ପରେ ମନ ମୋହିଲା,
0: ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟାରେ ଜୟ ଜଗନ୍ନାଥ ଭାସିଲା, ପତିତ ଉଦ୍ଧାର କରିବାକୁ ପ୍ରଭୁ ଆଷାଢ଼ ଦ୍ୱିତୀୟ ଆସିଲା,
1: ନୀଳାଞ୍ଚଳେ ଭିଡ଼ ଲାଗିଲା,
0: ନୀଳାଞ୍ଚଳେ ଭିଡ଼ ଲାଗିଲା।

0: ଲେଖିଛନ୍ତି ବୈଜୟନ୍ତୀ ବିଶୋଇ ହୋଲିପୁର କିଶୋରନଗର କଟକରୁ।
1: ଦୁନିଆରେ ସବୁ ଦାମିକା ଜିନିଷ ହୁଏ ସିନା କିଣା ବିକା, ମାର ମମତା ଯାହା ପାଖେ ଅଛି ସବୁ ତାକୁ ଲାଗି ଫିକା। ପଥର ପରି ସେ ସବୁ ସହିଯାଏ ଅସୀମ ତା ଧୈର୍ଯ୍ୟ ଶକ୍ତି, ଜୀବନ ସାରା ସେ ଖଟି ଚାଲିଥାଏ ଚାହିଁ ନାହିଁ କେବେ ମୁକ୍ତି। ଆସୁ ଯେତେ ବାଧା ବନ୍ଧନ ତା ପାଇଁ ନୁଆଇ ଦିଏ ସେ ମଥା, ଖରା ବରଷାକୁ ଖାତିରି ନାହିଁ ତା ଛୁଆଙ୍କ ପାଇଁ ସେ ଛତା। ଦୁଃଖ ଯେତେ ଆସୁ ଜୀବନୀ ତାହାର ଘୋଡ଼ାଇ ଦିଏ ପଣତ, ଅଭୟ ଦାଇନୀ ସେ ପଣତ କାନି ଛୁଆର ରକ୍ଷା କବଚ। ମା କୋଳି ଛୁଆ ଦୁନିଆ ଦେଖଇ ଡରେନା ସିଏ କାହାକୁ, ମା ଥିଲେ ପାଖରେ ଭାରି ତ ସାହସ ଡରେନି ବା ପତାକୁ।
0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
2: ମୌସୁମୀ ତୁମେ ଆସ ଛୁମି ଛୁମି, ବରଷେ ବରଷା ଧାରା, ଦେହ ଭିଜିଯାଏ ମନ ହଜିଯାଏ, ହୃଦୟ ପ୍ରୀତି ଇସାରା। ପ୍ରୀତିର ଗଜଲ ଗାଉଛି ମୁଁ ଆଜି ମୋ ମନ ତାନପୁରରେ, ତୁମେ ଆସ ସାଥୀ ମୋ ମନ ମନ୍ଦିରେ, ହୃଦୟ ତୁମକୁ ଝୁରେ। ବରଷାକୁ ତୁମେ ଝରି ଝରି ଯାଅ ମୋ ଦେହ ମନକୁ ଛୁଇଁ, ତୁମକୁ ଭାବୁଛି ରାତିଦିନ ସାଥୀ, ପଲକମ ପଡ଼େ ନାହିଁ। ତୁମରି ସାନ୍ନିଧ୍ୟ ପାଇବା ପାଇଁକି ମୋର ମନ ଉଠେ ଚେଇଁ।

ତୁମେ ମୋର ସାଥୀ, ତୁମେ ମୋର ପ୍ରୀତି, ତୁମେ ମୋର ଲାସ୍ୟମୟୀ, ତୁମେ ମୋ ମନର ପୁଷ୍ପରାଣୀ ପ୍ରିୟା, ମୁଁ ତୁମର ପ୍ରଜାପତି, ତୁମରି ପ୍ରେମରେ ପାଗଳ ହୋଇଛି, ଗାଉଛି ମୁଁ ମଧୁଗୀତି। ତୁମେ ମୋର ସାଥୀ, ତୁମେ ମୋର ପ୍ରୀତି, ତୁମେ ମୋ ପୁନେଇ ଜହ୍ନ, ତୁମରି ସାନ୍ନିଧ୍ୟ ପାଇବା ପାଇଁକି ରାତିରେ ଦେଖେ ସପନ। ମୋ ମନ ମୟୂରୀ ନୃତ୍ୟ କରିବ ହେ ତୁମ ଆଗମନ ଦେଖି। ତୁମେ ମୋର ସାଥୀ ଅଭିମାନୀ ପ୍ରିୟା, ଆସବାରେ ଶଶିମୁଖୀ, ଆସବାରେ ଶଶିମୁଖୀ।

0: हेलो मोपस संता।
1: हेलो शुभ सकाल नमस्कार
0: नमस्कार मुन्ना पंडा भाई केमती अच्छंती?
1: मो मुन्ना पंडा कोटिला कन्नापुर दर्शन करतले मो पूरा बिंदास रहते आसा ते मा शाळा आशीर्वाद रो अंधुया पा बिंदास रे खुश दान सुस्त दान तो मा शाळा घंटा उठे रखे दान
0: आपण त आम मान को पई एते सब ठाकुर को डाकु संती सब श्रोता को पई आम पई आपण मध्ये सेति के भल रे रहि थंतु मा सारला आपण को भल रे रखंतु
1: सबले गोटे कथा कर समते भल चाहंतु खुश दानतु आंको भीतर मो भी जाना अछि आउ
0: ସମସ୍ତେ ଭଲ ରହିଲେ ନା ଆମକୁ ଭଲ ଲାଗିବ ସେ କଥା ଟିକେ ଶୁଣିଲେ
1: ମୁଁ ଗୋଟେ ବାଟ ବାଛି ନେଇଥିଲି ସେଥିରେ ରେଡିଓ ରେଡିଓରେ ଆପଣ ମାନେ ବହୁତ ଭଲ ଭଲ ପ୍ରୋଗ୍ରାମ କରୁଛନ୍ତି ଭଲ ଭଲ ଉପଦେଶ ଦଉଛନ୍ତି ବିଭିନ୍ନ ପ୍ରକାର ମନର ଏମିତି ଶାଳରୁ ଦୁଇ ପର୍ଯ୍ୟନ୍ତ ସବୁକିଛି ଏଥିରେ ଅଛି ରେଡିଓ ଜୀବନ ସାଥୀ କରିଛି ମୁଁ ଆଜି ତା ଜୀବନରେ ସବୁବେଳେ ସୁଖ ହିଁ ସୁଖ
0: ଠିକ କଥା
1: ଭଲ ବାଟରେ ଯିବ
0: ବହୁତ କଥା ଶିଖିବାର ଅଛି ରେଡିଓରୁ ସେଇଟା ତ ଭଲ କଥା ଆଉ ଆପଣ ମାନେ ଯୋଉ ଭଲ ପାଇବା ଦଉଛନ୍ତି ଆମକୁ ଆମ ଶ୍ରୋତା ବନ୍ଧୁମାନେ ରେଡିଓକୁ ଯୋଉ ଭଲ ପାଇବା ଦେଇଛନ୍ତି ସେଥିପାଇଁ ଭଲରେ ଚାଲିଛି ସମସ୍ତେ ସମସ୍ତଙ୍କ କଥା ଭଲରେ ଗ୍ରହଣ କରୁଛନ୍ତି
1: ସାରା ଭାରତରୁ କଲ୍ ଆସୁଛି ମୁଁ ସବୁବେଳେ ଶୁଣେ ମୋ ପସନ୍ଦ ଖାଲି ଓଡ଼ିଶା ନା ଓଡ଼ିଶା ବାହାରୁ କଲ୍ ଆସୁଛି ଆପଣଙ୍କ ସାଙ୍ଗେ ବହୁତ ଭଲ ଲାଗେ କଥାବାର୍ତ୍ତା କରୁଛନ୍ତି ଆଉ ରେଡିଓ ଶୁଣିକି ସେମାନେ ପଦାର୍ଥ ଏବେ ଓଡ଼ିଆ ବି କଥାବାର୍ତ୍ତା କରୁଛନ୍ତି ଶୁଣି ବହୁତ ଖୁସି ଲାଗୁଛି ଆକାଶବାଣୀ କଟକ ସାରା ବିଶ୍ୱକୁ ଖେଳିଗଲା ଆପଣଙ୍କ କଥା ବହୁତ ଚର୍ଚ୍ଚା କାରଣ ଆପଣ ଏଭଳି କଥାବାର୍ତ୍ତା କରୁଛନ୍ତି ସବୁ କଥା ଏତେ ଖୁସି ଯାଉଛନ୍ତି ଆପଣ ପୁରା ସୁଦୟ ସିଂହାସନ ବସାଇଛନ୍ତି
0: ଆପଣ ଯୋଉ କହିଦେଲେ ନା ଏତିକି କଥା ଆମେ ତ ଆହୁରି କେମିତି ଭଲ ପ୍ରୋଗ୍ରାମ ଭେଟିଦେବୁ ବୋଲି
1: ନାରୀମଳ ପ୍ରୋଗ୍ରାମ କରୁଥିଲେ ମୁଁ ଶୁଣିଥିଲି ସେତେବେଳେ ବହୁତ ପ୍ରୋଗ୍ରାମ କରୁଥିଲା
0: ଏବେ ବି ଶ୍ରୋତା ମାନେ ଭଲ ପାଉଛନ୍ତି ସେତେବେଳେ ବି ଭଲ ପାଉଥିଲେ ଶ୍ରୋତା ମାନେ ଭଲରେ ଆମକୁ ଗ୍ରହଣ କରୁଛନ୍ତି ସେଇଟା ଆମ ପାଇଁ ବହୁତ ବଡ କଥା
1: ସେଇଟା ଦେଖନ୍ତୁ ଆପଣ ପ୍ଲସ୍ ପଏଣ୍ଟ ହେଲେ ଆପଣ ସେବା ଦଉଛନ୍ତି ଡ୍ୟୁଟି କରୁନାହାନ୍ତି ଯୋଉମାନେ ସେବା ଦିଅନ୍ତି ସେବା କଲେ ବାସେ ଓଲଟେ ଦେଲେ ବାସେ ଆପଣ ମାନେ ବାସୁଛନ୍ତି ତେଣୁ ଆପଣମାନଙ୍କୁ ବହୁତ ପସନ୍ଦ କରୁଛନ୍ତି ଏବଂ ସିଂହାସନ ବସାଇଛନ୍ତି
0: ବାବା ଏତେ ସଞ୍ଜିକି କଥା ସବୁ ରଖିଛନ୍ତି
1: ଏଇ ସବୁ ମୁଁ ରେଡିଓରେ ପାଇଛି କାରଣ ଦୀର୍ଘ 40 ବର୍ଷ ହେଲା ରେଡିଓ ପିଲାବେଳୁ ଶୁଣି ଆସିଛି ବହୁତ ଭଲ ଭଲ ପ୍ରୋଗ୍ରାମ ଯାହା ବି କିଛି ମାଦି ପଦାର୍ଥ କହିବା ତ ରେଡିଓ ମାଧ୍ୟମରେ ଶୁଣିକି ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ଆପଣମାନଙ୍କର କଥାବାର୍ତ୍ତା ଶୁଣି ଶିଖିଛି ନହେଲେ ମୋ ପାଖରେ କିଛି ଜ୍ଞାନ ନାହିଁ
0: ଜ୍ଞାନ ସମସ୍ତଙ୍କ ପାଖରେ ଋଣ ଅଧିକ ଅଛି ନାହିଁ କାହିଁକି ସମସ୍ତଙ୍କ ପାଖରୁ କିଛି କିଛି ଶିଖିବାର ଅଛି ଆମେ ଯେ ଏଇଠି ଗୋଟେ କଣ ଜ୍ଞାନୀ ମୁନି ଋଷି ଏଇ ଗୋଟେ
1: ବହୁତ ଭଲ କଥାବାର୍ତ୍ତା ଯଦି ଆପଣ ଭଲ କଥାବାର୍ତ୍ତା କରିବେ ଭଲ ପ୍ରୋଗ୍ରାମ କରୁନଥା ଆମେ ଶୁଣିନଥା ତେଣୁ ଆପଣମାନେ ଏଭଳି କଥାବାର୍ତ୍ତା କରୁଛନ୍ତି ଯାହାକୁ ଜଣେ ବକ୍ତା ଜଣେ ଶ୍ରୋତା ବାନ୍ଧିକି ଆପଣମାନେ ଏଭଳି ଭାଗରେ ପ୍ରୋଗ୍ରାମ ଆମେ ବାନ୍ଧିକି ରହିଛୁ ଆଜି ପର୍ଯ୍ୟନ୍ତ ଆରମ୍ଭ ହେଲା ଦିନ ମୁଁ ଶୁଣି ଆସୁଛି ମୋ ପସନ୍ଦ ଏଭଳି ଭାଗରେ ଉଦୟ ସିଂହାସନ ବସାଇଛନ୍ତି ସବୁ ଶ୍ରୋତା ଆପଣଙ୍କ ଚର୍ଚ୍ଚା ଚାଲିଛି ଆମ ଶ୍ରୋତା ମାନଙ୍କ ସାଙ୍ଗେ କଥାବାର୍ତ୍ତା ହେବେ ଆଗ ପ୍ରଥମେ ଆପଣ ଆସିବେ
0: ଯାହା ହଉ ସବୁ ଶ୍ରୋତା ବନ୍ଧୁମାନଙ୍କୁ ମୋର ଅନ୍ତରରୁ ଧନ୍ୟବାଦ ଏତେ ଭଲ ପାଇବା ଦେଇଛନ୍ତି ସେମିତି ଗ୍ରହଣ କରିଛନ୍ତି ମୋତେ ଆମକୁ ମୋ ପସନ୍ଦକୁ ଗ୍ରହଣ କରିଛନ୍ତି ଭଲ ଭାବରେ ସେଥିପାଇଁ ଆମେ କୃତଜ୍ଞ ନିଶ୍ଚୟ ଆଉ ଆପଣ କଣ ସବୁ କଲେ ପର୍ବପର୍ବାଣୀ ଗଲା କଣ ଖିଆ ପିଆ ବୁଲା ବୁଲି
1: ନାଇଁ ଅପା କିଛି ହେଇନି କାହିଁକି ବର୍ଷେ ହେଇନି
0: ବର୍ଷେ ହେଇନି ପୁରା ହଁ
1: ନହେଲେ ବି ଖାଇବା ପିଆ ହେଇଛି ପୋଡ଼ ପିଠା ବି ଖାଇଛି ଭଣିଆର ଦେଇଥିଲେ
0: ରଜର ମାହୋଲ ଗୋଟେ ଥାଏ ସବୁଆଡେ ନିଜେ ମାନନ୍ତୁ କି ନ ମାନନ୍ତୁ ମାନି ହେଇଯାଏ ଟିକେ ଆଉ
1: ନାଇଁ ଆମର ପୂର୍ବ ଯେମିତି ପରମ୍ପରା ଆମେ ସେଇ ହିସାବରେ ରଜ ପାଳନ କରୁ କାରଣ ଆମେ ଯେତେ ଆଧୁନିକ ହେଲେ ଆମେ ଅତୀତ ଭୁଲି ଦେଉନି କାରଣ ଆମ କଳା ସଂସ୍କୃତି ଆମକୁ ପରିଚୟ ଦେଇଛି ରଜ ଗୋଟେ ଗଣପର୍ବ
0: ସାମାଜିକ ପର୍ବ ଗଣପର୍ବ କୃଷି ଭିତ୍ତିକ ପର୍ବ ଋତୁ ଭିତ୍ତିକ ପର୍ବ ଏଇଠି ଗୋଟେ ଚେଞ୍ଜ ଆସେ ଗରମରୁ ମଣିଷ ପୁରା ଶୀତଳତାକୁ ପହଞ୍ଚିଯାଏ ବର୍ଷା ପାଣି ପଡି
1: ସେଦିନ ବାପା ଦେଖନ୍ତୁ 12 ମାସ 13 ଯାତ୍ରା ସେଥିମଧ୍ୟରେ ସବୁ ପର୍ବରେ କିଛି ନା କିଛି ଗୋଟେ ଗୁରୁତ୍ୱ ମହତ୍ଵ ରହିଛି ଖାଇବା ପିଇବା ସବୁଥିରେ ଆମ ପୂର୍ବପୁରୁଷ ଏଭଳି ବଞ୍ଚିଛନ୍ତି ଖାଇବା କୃଷି

0: ଗଛଲତା ତାପରେ ଚାଷବାସ ସବୁ ଆମ ପର୍ବରେ ଗୋଟେ ସବୁଠୁ ବଡ କଥା ହେଲା ଭାଇଚାରା କାହିଁକି ଏଇ ଭାଇଚାରା ଆମ ପର୍ବ ଏକାଠି କରୁଛି ଯେତେ ମାନବ ପାଇଁ ଥିଲେ ବି ପର୍ବପର୍ବାଣି ମିଶେ ସେଇଟା ଆମ ପର୍ବର ସବୁଠୁ ବଡ ଗୁରୁତ୍ୱ ଏବଂ ମହତ୍ଵ
1: ନିଶ୍ଚୟ ନିଶ୍ଚୟ ସେଇଥିପାଇଁ ଆମେ ପର୍ବ ବି ପାଳନ କରୁଛେ ନୀତିଦିନିଆ କର୍ମରୁ ଟିକିଏ ମଣିଷ ଆଶ୍ୱସ୍ତି କେତେବେଳେ ପାଇବ ଟିକେ ଖୁସି ହବ ଖୁସି ହବାର ମୌକା ଖୋଜିବ ଅନ୍ୟକୁ ଖୁସି ଦବ
0: ଗଲେ ଆମ ପିଲାବେଳେ ଯୋଉ ପର୍ବପର୍ବାଣି ପାଳନ କରୁଥିଲେ ଟିକେ ଫିକା ପଡ଼ିଯାଇଛି ତଥାପି କିଛି ଜାଗାରେ ଅଛି କିଛି କିଛି ଜାଗାରେ ଆଧୁନିକ ନାଁରେ ଟିକେ ବଦଳୁଛି ସବୁ ଜାଗାଟା ସମାନ ରହିନି ପାଞ୍ଚ ଜଣ ସମାନ ଚାଲିବ ଆମ ପୂର୍ବ ପରମ୍ପରା ଚାବୁଡ଼ି ରଖି ତାକୁ ବହୁତ ଭଲ ରହୁଛି ଭାଇଚାରା ଅଛି ସବୁ କିଛି ଅଛି ଆଉ ଟିକେ ଭୁଲି ଯାଆନ୍ତୁ ବାପା ଆପଣ ମାନେ ବସୁଛନ୍ତି ସଚେତନ କରୁଛନ୍ତି ପରମ୍ପରା କଣ ଆମେ ବି ଶୁଣିକି ବହୁତ ଖୁସି ହେଇଯାଉଛୁ
1: ଆମ ପରମ୍ପରା ଆମ ସଂସ୍କୃତିରେ ଯାହା ଅଛି ତାର ନିହାତି ମହତ୍ଵ ଅଛି
0: ଭଗବାନ ସୃଷ୍ଟି କରୁଛନ୍ତି ଭଲ ଅନ୍ଦାଜ ପ୍ରକୃତି ଦେଇଛି ଆମର ମାନଙ୍କ ପାଇଁ ଭଲ ରହିବା ପାଇଁ ଆମେ ତାଠୁ ଦୂରେଇ ଯାଉଥିଲେ ଦେଖନ୍ତୁ ଆଜିକାଲି ସମସ୍ତ ରୋଗ ଆମେ ପାରମ୍ପରିକ ପର୍ବପର୍ବାଣି ଖାଦ୍ୟଠୁ ଦୂରେଇ ଗଲେ ପ୍ରକୃତି ଦୂରେଇ ଗଲେ ତାହା ଟିକେ ଭଲ ବି ଲାଗିଲା ରଜରେ ତା ଅସରାଇପ ହେଇଗଲା ଗୋଟେ
1: ନିଶ୍ଚୟ ସବୁଆଡେ ଟିକେ ଟିକେ ହେଇଛି ଅଳ୍ପ ବହୁତ ବର୍ଷା ସବୁଆଡେ ହେଇଗଲାଣି ମାଟିରେ ଥଣ୍ଡା ଆସିଗଲାଣି
0: ସକାଳେ ବି ବର୍ଷା ହେଇଛି ବହୁତ ଥଣ୍ଡା ଆଜି ରଜ ପାଗ ଦେଇଛି
1: ମଝିରେ ମଝିରେ ହଉଛି ଯୋଉ କହନ୍ତି ରଜ ପାଗ କାହିଁକି କହନ୍ତି ବର୍ଷା ଟିକେ ଖରା ବର୍ଷା ହୁଏ ଏମିତିକି ଜ୍ୟେଷ୍ଠ ଯାଉଥାଏ ଆଷାଢ଼ ପଶୁଥାଏ ସେଇ ସମୟକୁ କହନ୍ତି ରଜ ପାଗ ଆମର ବି ଏବେ ବି ସେଇଟା ଚାଲିଛି ରଜ ପାଗ ଖରା ହଉଛି ବର୍ଷା ହଉଛି ବାଡିପଟେ ପଡିଛି ବିଚାର ତା ଆଗରୁ ସମସ୍ତେ ସାବଧାନ ହେଇ ଘର ଚାରିପଟ ସଫା ସୁତୁରା ରଖିବା କଟାକଟି କରି ପରିଷ୍କାର କରିଦେବା ଅଳିଆ ଆବର୍ଜନା ପକେଇବା ନାହିଁ ତାହେଲେ ଯାଇକି ମଶା ମାଛି ଦାଉରେ ଆମେ ଅନ୍ତସନ୍ତ ହବାନି
0: ଶାନ୍ତି ରହିବ ଗୋଟେ ଦୁଇଟା ପରିବେଶ ଗୋଟେ ସାମାଜିକ ପରିବେଶ ଗୋଟେ ମାନସିକ ପରିବେଶ ଗୋଟେ ପ୍ରାକୃତିକ ପରିବେଶ ଏ ତିନିଟା ଯଦି ସଫା ସୁତୁରା ସ୍ୱଚ୍ଛ ରହିବ ମଣିଷ ଜୀବନରେ ସବୁବେଳେ ସୁଖ ଏବଂ ଶାନ୍ତିରେ ଆଗରୁ ଦେଖନ୍ତୁ ବାପା ଲୋକ ପାଖରେ ଧନ ନଥିଲା କିନ୍ତୁ ବହୁତ ଶାନ୍ତିରେ ଥିଲେ କାରଣ ପରିବେଶ ସାମାଜିକ ପରିବେଶ ମାନସିକ ପରିବେଶ ସଜାଇଟି ଥିଲା ଏବେ ଦେଖନ୍ତୁ ଏ ତିନିଟା ପରିବେଶ ସବୁ କଳୁଷିତ ହେଇଗଲା ବୋଲି ଦେଖ ଆପଣଙ୍କ ପାଖରେ ସବୁ କିଛି ଅଛି କିନ୍ତୁ କିଛି ନାହିଁ
1: ତଥାପି ତା ଭିତରେ ଆମେ ଆଶା ରଖିବା ସେଇ ଆଶା ଟିକେ ନଥିଲେ ମଣିଷ ବଞ୍ଚିପାରିବନି ଆଶା ରଖିବା ଯେ ନିଶ୍ଚୟ ପୁଣି ଫେରି ଆସିବା ଆମେ ଭଲ ଦିନକୁ
0: ଯାହା ବି ଆମେ ଭୁଲ ଭଟା କଲେ ଆପଣ ଜଗି ବସୁଛନ୍ତି କାହିଁକିନା ରେଡିଓରେ ସବୁବେଳେ ସତ ହିଁ ସତ ଆଉ ଶାଳୀନତା ସଂସ୍କୃତି କଳା ସଂସ୍କୃତି ରେଡିଓରେ କେବଳ ପାଇବା
1: ଆପଣଙ୍କ ରେଡିଓ ବିଷୟରେ ଏତେ ସୁନ୍ଦର ଭାବନା ପାଇଁ ଆପଣଙ୍କୁ ଧନ୍ୟବାଦ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ଆପଣ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
0: ଆଜି ଗୀତ ନିଅନ୍ତୁ ସୁନାନାଙ୍କ ଜନ୍ମଦିନ ତାଙ୍କର ସବୁଠୁ ଫେଭରେଟ୍ ଗୀତ ହଉଛି ସୋଲେ ଫିଲ୍ମ ଦୋଷୀ ଅନ୍ୟ ଜନ୍ମଦିନ ଶୁଭେଚ୍ଛା ଶୁଭକାମନା ସୁନାନା ଦୋଷୀ ତାଙ୍କ ଜନ୍ମଦିନ ଏ ଗୀତଟା ସ୍ୱତନ୍ତ୍ର ସୁନାନା ବାନ୍ଧବ ପୁଷ୍ଟି ଶଙ୍କିତା ଆଚାର୍ଯ୍ୟ ବିଜୟ ସସ୍ମିତା ଦାସ ଲାବନ୍ୟ ବେହେରା ନରେନ୍ଦ୍ର ମହାକୁଡ଼ ରତ୍ୟାନ୍ଦ ପରିଡ଼ା ନରେନ୍ଦ୍ର ସାହ ବାସନ୍ତୀ ଖତ୍ରା ବିଶେଷ କରି ମୋ ତିନି ବାପା ଏବଂ ବାଲ୍ୟ ବାପା ଗୀତଟା ସ୍ୱତନ୍ତ୍ର
1: ଠିକ୍ ଅଛି ଆପଣ ସମସ୍ତଙ୍କୁ ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି

0: ହ୍ୟାଲୋ ମୋ ପସନ୍ଦ।
1: ହ୍ୟାଲୋ ମୋ ପସନ୍ଦ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମ୍ୟାଡାମ ମୁଁ ସାଲେପୁରରୁ କହୁଥିଲି, ନିରୁପମା।
0: ନିରୁପମା ସାଲେପୁରରୁ, କେମିତି ଅଛନ୍ତି ଆଜ୍ଞା ଆପଣ?
1: ଆଜ୍ଞା ଆପଣ କେମିତି ଅଛନ୍ତି?
0: ହଁ ଆମେ ଭଲ ଅଛୁ, ଆପଣ କହୁନାହାନ୍ତି କେମିତି ଅଛନ୍ତି?
1: ମ୍ୟାଡାମ ସବୁ ଭଲ ଅଛି, ଖାଲି ଯାହା ଗରମ ଗୁଳୁଗୁଳି ଟିକେ ଅସ୍ତବ୍ୟସ୍ତ କରୁଛି।
2: କିଛି ନାହିଁ, ବର୍ଷା ନିଶ୍ଚିନ୍ତ ହବ ଆଉ ଆପଣ ଏଇ ଗରମ ଗୁଳୁଗୁଳିରୁ ତ୍ରାହି ପାଇଯିବା, ଆଉ କଣ କରିବା, ସେଇଥିପାଇଁ ତ ଆମ୍ବ ପଣସ ପାଚିବେ ସେଇ ଟାଇମରେ।
1: ଆଜ୍ଞା ଆମ୍ବ ପଣସ ଏମିତି ପାଚୁଛି ଯେ ଆଉ ମାନେ
0: ପାଚିକି ପଚି ଯାଉଛି,
1: ଜାଗା ନାହିଁ। ଆମ୍ବ ପଣସ ପାଚିବା ସାଙ୍ଗରେ ମଣିଷ ବି ପାଚିଲେନି, ଖାଲି ଯାହା ଚକଟା ହେବା ବାକି ଅଛି।
0: ଆମ୍ବ ପଣସ ପାଚୁଛନ୍ତି ପଚୁଛନ୍ତି, ମଣିଷ ଖାଲି ଶୁଖି ଯାଉଛି।
1: ମଣିଷ ଖାଲି ଶୁଖି ଯାଉଛନ୍ତି, ଯାହା କହିଲେ ମ୍ୟାଡାମ।
0: ବିଭିନ୍ନ ପ୍ରକାର କଷ୍ଟ ଭଗବାନ ଦେଲେ ମଧ୍ୟ ମଣିଷକୁ ସହିବାର ଶକ୍ତି ବି ଦଉଛନ୍ତି,
1: ନିଶ୍ଚିନ୍ତ।
0: ଦୁଃଖ ଦେଲେ ଦିଅନ୍ତୁ, କିନ୍ତୁ ସହିବାର ଶକ୍ତି ବି ଦିଅନ୍ତୁ।
1: ସବୁ ତ ତାଙ୍କର ଇଚ୍ଛା ଆଉ, ଗରମ ହଉଛି ବୋଲିକିରି ଆଉ ମଣିଷ ଖାଉନି ନା, ରୋଷେଇ କରୁନି ନା, ଓଷାବାର ଭଲ ମନ୍ଦ କରୁନି, ହଉଛି ସେଇ ଯେତିକି ବ୍ୟସ୍ତ ଭିତରେ ହଉଛି ଆଉ। ଯୋଉ ଗୁଡାକ ଟିକେ ଶାନ୍ତିରେ ହବା କଥା ଟିକେ ଚିଡିଚିଡା ଲାଗୁଛି ଆଉ, ହଉଛି ସବୁ କିନ୍ତୁ।
2: ସେଇ ଯୋଉ ଆପଣଙ୍କର ଚିଡ଼ଚିଡ଼ିଟା ଅଛି ସେଇଟା ଟିକେ କମ ହବ ବୋଲି ପର୍ବ ଅଛି।
0: ରଜ ପର୍ବ, ପ୍ରଭୁଙ୍କର ସ୍ନାନ ଯାତ୍ରା, ରଥଯାତ୍ରା, ଏସବୁ ତ ଗୋଟେ ପରେ ଗୋଟେ ଆସୁଥିବ, ପ୍ରତି ବର୍ଷ ଯେମିତି ଆସେ ସେଇ ଗରମ ଭିତରେ ବି ମଣିଷ ଖୁସି ହୁଏ।
1: ସବୁ କରିବାକୁ ପଡିବ,
0: ସବୁ କରିବାକୁ ପଡେ,
2: ଆପଣ ତ ସବୁ ବୁଝୁଛନ୍ତି ଆଉ କଣ କରିବା।
0: ଆଉ ଆପଣଙ୍କ ଘରେ ସମସ୍ତେ କିଏ ଅଛନ୍ତି?
1: ମ୍ୟାଡାମ ଘରେ ପୁଅ ଝିଅ ବାବୁ ତାଙ୍କର ଯାଇଛନ୍ତି କମ୍ପାନୀ, ମା ପୁଅ ଝିଅ।
0: ଆପଣଙ୍କ ପୁଅ ଭଲ ଅଛନ୍ତି ନା?
1: ଆଜ୍ଞା ଭଲ ଅଛି, ଆପଣଙ୍କ ସହିତ କଲ୍ ଲଗେଇକି କଥା ହେବା ସାଙ୍ଗରେ ପୁଅକୁ ଖାଇବାକୁ ଦଉଥିଲି,
2: କଣ ଖାଇବାକୁ ଦେଇଛନ୍ତି?
1: ଆଜି ଭାତ ରାନ୍ଧିକିରି ପାଣି ପୁରେଇ ଦଉଛୁ, ଗରମ ଖାଇ ହଉନି। ଭାତ ରାନ୍ଧିକି ପାଣି ପଶି ସଜନା ଶାଗ ମୁଗ ନଡିଆ ପଡିକି ଟିକେ ଭଜା ହେଇଛି, ଆଉ ଆଳୁ ମିକ୍ସଚର ପିଆଜ ପଡିକି ଟିକେ ପାଗ ହବ, ଚକଟା ହବ।
2: ନମିତା ପାଗଙ୍କୁ କହୁଥିଲେ ଏଇଠୁ ଡାଇରେକ୍ଟ ଆପଣଙ୍କ ଘରକୁ ଯିବେ ବୋଲି।
1: ନା ମ୍ୟାଡାମ କେବେ ଆସିବେନି, ଏ ମୁଁ ଜାଣିଛି, ମ୍ୟାଡାମ କହିବେ
2: ଆଉ ବିଶ୍ୱାସ ତୁଟି ଗଲା।
0: ଆପଣ ଘରେ ରହିକି କହୁଛନ୍ତି ଯେ ଛଟପଟ ହଉଛୁ, ଆମେ କେମିତି ଏଥିରେ ଯିବୁ ବୋଲି ଭାବୁଛନ୍ତି, ଏତିକି ଗରମ ବାହାରିକି ଆମେ ବି ଆରି ଭିତରେ ରହିଛୁ।
2: କିନ୍ତୁ ମନ ବୋଲି ଗୋଟେ ଜିନିଷ ଅଛି, ସେ କୋଉଠିକି ବି ଯାଇପାରେ,
0: ଆମ ମନ ପଳେଇଛି ଆପଣଙ୍କ ପାଖକୁ।
1: ଆପଣଙ୍କ ମନ ଆସିଛି ମୋ ପାଖକୁ ମାନେ ମୋ ମନ ତ ଆଗେ ଯାଇଛି ଆଉ।
0: ହେଲା
2: ମନଟା ଆଗୁଆ ଆସିଛି ବୋଲି ତ ଫୋନଟା ଲାଗିଛି ନା କଣ?
1: ସେଇ ଆତ୍ମାଟା ବୁଲୁଛି ସେଠି ଯାଇକି।
0: ପୁଅକୁ ଖାଇବାକୁ ଦେଇ ସାରିଲେ ଝିଅକୁ ଦେଇ ଦିଅନ୍ତୁ, ଆପଣ ଯେତେବେଳେ ଖାଇବାକୁ ବସିବେ ସେତେବେଳେ ଆମେ ଦି ଜଣ ଦିପଟରେ ବସିଥିବୁ ଖାଉଥିବୁ, ହେଲା?
1: ଆଜ୍ଞା ମୁଁ ଖାଇବା ଦରକାର ନାହିଁ, ଆପଣ ଯଦି ବସିକିରି ଖାଇଲେ ମୁଁ ପଛରେ ଟିକେ ପଚାରିକି କଣ ମ୍ୟାଡାମ ଦେବି କି, ମତେ ସେଇଟା ବହୁତ ଆନନ୍ଦ ଲାଗେ।
0: ପଖାଳ ସାଙ୍ଗରେ ତ ଭଲ ଭଲ ପାଗ ଯୋଗ କହିଲେ, ଗରମ ଭାତ ରାନ୍ଧିକି ଆପଣ ତ ସେଥିରେ ପାଣି ପୁରେଇ ଦଉଛନ୍ତି?
1: ପାଣି ପୁରେଇ ଦେଇ ଶାଗ ଭାଜି ଦେଇଛି, ଆଳୁ ମିକ୍ସଚର
0: ସେଥିରେ ପୁଣି କଣ ଲେମ୍ବୁ ଚିପୁଡୁଛନ୍ତି ନା ଦହି ପକଉଛନ୍ତି?
1: ନାଇଁ ଦହି ପଡୁଛି ବେଳେବେଳେ, ବେଳେବେଳେ ଯଦି ବାସି ତୋରାଣି ଥାଏ ଟିକେ ତା ଦେହରେ ପକେଇ ଦେବୁ।
0: ବଢିଆ ବାସନା।

0: ଦବା ଆଉ କଣ
1: ବାସନା ହଉଛି ତାପରେ ପାଚିଲା ଆମ୍ବ
0: ଖରା ଦିନଟା କଣ ଖରାପ କହିଲେ
1: ଖରାଦିନ କାଇଁ ଖରାପ ହବ ମଣିଷ ଆମେ ହୋଟେ ଖରାପ ନା ମଣିଷକୁ ଯେତେ ସୁବିଧା ଦେଲେ ବି ଆହୁରି ଦରକାର ଯେତେ ସୁବିଧା ହବ ସେତେ ଅସୁବିଧା ମଣିଷ ପାଇଁ
2: ତାହେଲେ କଣ କରିବା ଆମ କଥା ଆଉ ତ କିଛି କରିପାରିବନି ନା ଆମ ମନକୁ ସ୍ଥିର କରିବାର ଅଛି
0: ଯେତେ ଖରାପ ପରିସ୍ଥିତି ଆସିଲେ ବି ମଣିଷ ଚଳୁଛି ଚଳିଯିବ ସେମିତି ଗରମଟା କୋଉ ବାଟରେ ପଳେଇବ
1: ଆଜ୍ଞା ସେଇଟା ତ ସୃଷ୍ଟିର ନିୟମ
2: ଖରାଦିନ ଖରା ହବନି ଆଉ କଣ ହବ
1: ବର୍ଷା ହବ
0: ରଜ ଆସିଗଲା ରଜ ପରେ ପରେ ବର୍ଷା ଆସିଗଲା ପୁଣି
2: ଦେଖନ୍ତୁ ଏଇନା ଖରାଟା ଯୋଉ ହଉଛି ଆପଣ କହୁଛନ୍ତି ଗୁଳୁଗୁଳି ହଉଛି ବୋଲି ଯଦି ଏଇନା ଗୁଳୁଗୁଳି ନ ହେଇକି ବର୍ଷା ହବ ତାହେଲେ ଆମ୍ବ ଗୁଡା ସବୁ ପୋକ ଲାଗିଯିବ
0: ଖରା ଖରା କହୁଥିଲେ ପୁଣି ବର୍ଷା ଆସିକି ପୁଣି ବର୍ଷା ବର୍ଷା ହେବେ ପୁଣି
2: ଶୀତ ଆସିଲେ ଶୀତ ହେବେ
0: ସବୁ କଷ୍ଟ ହଉଛି କଷ୍ଟ ଭିତରେ ବି ଆନନ୍ଦ ଅଛି
2: ଆଉ ତା ଭିତରେ ଆମେ ଜାଣିବାକୁ ଚାହିଁବୁ ଆପଣ କଣ ଶୁଣିବେ ଆଜି ମୋ ପସନ୍ଦରେ ଗୀତ
0: ନା ନା ଆଗେ ଗୀତ ଶୁଣିବା ନିରୁପମା ମ୍ୟାଡମ୍ଙ୍କ ଠାରୁ ଆମେ ପଦେ
1: ଆଉ କଣ ଗୀତ ଆଉ ଅଛି

0: ବଢିଆ
1: ଗାଇଲେ ଆପଣ ଗୀତ ହଉଛି ଆଉ କେମିତି ଗୀତ ଗାଆନ୍ତି କି
2: ଲଗଉ ଲଗଉ ଲାଗିଗଲା ଆଉ
1: ଆପଣ ବଢିଆ ଗାଆନ୍ତି ଆମେ ଆଗରୁ ଜାଣିଛୁ ଆପଣଙ୍କ ଜଣେ ଇଞ୍ଜିନିୟର ଅଛନ୍ତି ନା
2: ଆଜ୍ଞା
1: ଆଉ ଜଣେ ଝିଅ ଅଛନ୍ତି ବୋଧେ ବାହା ହେଇନାହାନ୍ତି
2: ନା
1: ସମସ୍ତଙ୍କୁ ନେଇ ଆପଣ ଖୁସିରେ ଥାନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
2: ସେଇ ରାମାୟଣ ଚଳଚ୍ଚିତ୍ରର ଦେଇଦେବେ ରାମ

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

0: ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ରତନା ବେହେରା ନିରୁଥିଷ୍ଟ, ରଚନା ଶ୍ରୀଯୁକ୍ତ ସତ୍ୟାନାଶ, ପ୍ରଯୋଜନା ରବି ଶତପଥୀ।
1: ମାନସିକ ପ୍ରେମଲତା, ତମେ ମୋର ସପନ ସୁନ୍ଦରୀ। ବାଃ, ଏଇଥରକ ରସିକ ଶେଖର କବି ଶ୍ରୀ କୁନ୍ତନ ଦାସ ମାନେ ମତେ ପୁରସ୍କାର ମାନପତ୍ର ନ ଦେଇ ଯିବେ କୁଆଡେ। ବାଃ ଚମତ୍କାର, କଣ ଲେଖିଲି ମୁଁ? ମାନସିକ ତମେ ମୋର ସପନ ସୁନ୍ଦରୀ, କଣ୍ଟା ହେଲିଣି ମୁଁ ତମକୁ ଝୁରି ଝୁରି ହାଏ।
2: ଏବେ ହାତ କଡି ଏବେ ଧରିଛି, ବେ ଧରିଛି,
3: ଗୋବିନ୍ଦ ଭାଇ ଧରିବି?
2: ଧରିବା ଦରକାର ନାହିଁ, ଫଟ କାଢେ ଫଟ କାଢେ, ଜଲ୍ଦି ବାହାର କର।
3: ଆରେ ମତେ ଛାଡ଼। ନାଇଁ ଗୋବିନ୍ଦ ଭାଇ, ତାକୁ ଛାଡ଼ି ଦେ।
2: ଏବେ ଛାଡ଼ିଦେବି କାଇଁ, କଣ ହେଲା?
3: ଇଏ ସିଏ ନୁହେଁ ଗୋବିନ୍ଦ ଭାଇ,
2: ସିଏ ବଣ ଭାଲୁ ଦେଖୁନୁ? ଆରେ ଧଳା ଚୁଡ଼ିଦାର ପଞ୍ଜାବୀ ଦେଖିପାରୁନୁ?
3: ହଁ ଯେ, ଇଏ ସିଏ ନୁହ,
2: ଇଏ ନୁହ କିରେ, ଧଳା ପଞ୍ଜାବୀ ପରା।
3: ହଁ ଯେ, ଚେପ୍ଟା ନାକ
2: ନାଇଁ ତ, ଏଇଟା ତ ଖାଣ୍ଟି ଖଣ୍ଡା ନାକ।
3: କି ଅଭଦ୍ର ଲୋକଟା, କିଛି ଜଣା ନାହିଁ, ଆସିକିରି କାନକୁ ନାକକୁ ହାତକୁ ଗୋଡକୁ ହଲ୍ ତ ହଲ୍ କରୁଛ, କିଡି ସୁନ୍ଦର ମୁଣ୍ଡଟାକୁ ମାଟି କରିଦେଲା।
4: ମୁଣ୍ଡ ଟିକିଏ ଚନ୍ଦା, ନିଶ ଦାଢି ନାହିଁ। ଆଚ୍ଛା ଦେଖି ଚୁଟି କାଣି ଲଗଉ ନାହିଁ।
3: ଆରେ ଗଲା ଗଲା ଗଲା, ମୋ ଚୁଟି ତକ ଉପୁଡି ଗଲା। ଆରେ ବାବୁ ଛାଡ,
2: ଏଗୁଡାକ ସତ ଚୁଟି ନାଇଁ ରେ ହାତ କଡି, ଇଏ ତାହେଲେ ସିଏ ନୁହଁ,
3: ଇଏ ସିଏ ନୁହଁ, ସିଏ ଇଏ ନୁହଁ। କଣ ସବୁ ଏଠି ପାଲା ଚାଲିଛି? ହେ ବାବୁ, କିଏ ତମେ? କିଏ ତମେ?
2: ମୁଁ ଆଜ୍ଞା ଗୋବିନ୍ଦ ପ୍ରଧାନ,
3: ମୁଁ ଆଜ୍ଞା ହାତ କଡି ଭୋଇ।
4: ଆରେ ତମେ କଲେକ୍ଟରଙ୍କ ନାତି ହୁଅ, କଣ କାମ କଥା କଣ?
3: କିଛି ନାହିଁ ଆଜ୍ଞା, କିଛି ନାହିଁ, କିଛି ନାହିଁ। ତାହେଲେ ମତେ ଏମିତି ଭିଡ଼ା ଅଟରା କରୁଥିଲ କାହିଁକି?
4: ନାଇଁ ଆଜ୍ଞା, ଆମେ ଭାବିଲୁ ତମେ ଆପଣ
2: କହନା।
3: ନାଇଁ କହିବିନି, କହିବିନି,
4: କହିବାନି, କହିବାନି। ତମ ଦି ଜଣକୁ ମୁଁ ପୁଲିସରେ ଦେବି,
3: ପୁଲିସ
4: ପୁଲିସରେ ଦେବି। ତମେ ଚୋର, ତମେ ପକେଟ ମାର, ପୁଲିସ।
3: ଆଜ୍ଞା ଆଜ୍ଞା, ଆମେ ଭାବିଲୁ ତମେ ଆପଣ, ଆଜ୍ଞା ଆମେ ଭାବିଲୁ ତମେ ଆପଣ ରତନା ବେହେରା।
4: ରତନା ବେହେରା ସେ କିଏ?
2: ଦେଖୁନାହାନ୍ତି ଆଜ୍ଞା, ଫଟୋ ପେପରରେ ବାହାରିଛି, ଇଏ ହାତ କଡି ବାବୁଙ୍କୁ ପେପରଟା ଦେଖା।
3: ହେଇ ଆଜ୍ଞା ପଢୁନ, ରତନା ବେହେରା ହଜି ଯାଇଛି ପରା।
2: ହଁ ଆଜ୍ଞା, ନିରୁଦ୍ଦିଷ୍ଟ ପଢୁନାହାନ୍ତି, ରତନା ବେହେରା ନିରୁଦ୍ଦିଷ୍ଟ।
5: ଗତ 10 ତାରିଖ ରାତିରୁ ଶ୍ରୀଯୁକ୍ତ ରତନା ବେହେରା କେଉଁଆଡେ ହଜି ଯାଇଛନ୍ତି? ବୟସ 35, ରଙ୍ଗ ସାବେନା, ଉଚ୍ଚତା 5'3", ଚେପେଟା ନାକ, ମୁଣ୍ଡ ଟିକିଏ ଚନ୍ଦା, ଘରୁ ଗଲାବେଳେ ଧଳା ଚୁଡ଼ିଦାର ପଞ୍ଜାବୀ ପିନ୍ଧିଥିଲେ। ଯଦି କେହି ଏହାଙ୍କର ସନ୍ଧାନ ପାଆନ୍ତି, ନିମ୍ନ ଠିକଣାରେ ଜଣେଇଲେ 1,00,000 ଟଙ୍କା ପୁରସ୍କାର ମିଳିବ।
3: ଲକ୍ଷ ଟଙ୍କା ମିଳିଗଲା, ମିଳିଗଲା, ମିଳିଗଲା। କାଇଁ ଆଜ୍ଞା,
2: କାଇଁ ଆଜ୍ଞା, କଣ ମିଳିଗଲା ଆଜ୍ଞା?
3: ମୋ କବିତାର ପ୍ଲଟ ମିଳିଗଲା,
1: ଲକ୍ଷେ ଟଙ୍କା ମିଳିଯିବ ମତେ ଧରାଇଲେ ରତନା ବେହେରା, ତମ ପାଇଁ ତୋଳିଦେବି ସୁରମ୍ୟ ପ୍ରସାଦ ମନର ମାନସୀ ମୋର।
3: ଛାଡ଼ ହୋ, କାହିଁକି ଗୋଟା ବାୟାଙ୍କ ପରି ଭଡ଼ର ଭଡ଼ର ହଉଛ କହିଲ? ଏକ, ମୋ ମୁଡ୍ ନଷ୍ଟ କରନା କହିଦଉଛି।
2: ଆଚ୍ଛା ଇ ମୁଡ୍ ବାବୁ ଆଜ୍ଞା, ତମେ କିଏ?
5: ସତରେ ଚିହ୍ନି ନା? ରସଶେଖର ଶ୍ରୀଯୁକ୍ତ କୁନ୍ଥନ ଦାସ।
2: ରସଶେଖର? ଯେ ରସଶେଖର ମାନେ କଣ ଆଜ୍ଞା?
5: ମାନେ କବି ଆଜ୍ଞା, ମଡର୍ନ କବି। କବିତା ଶୁଣିବ, ତମ ଆଖିର ଆଇନାରେ
2: ଥାଉ ଥାଉ, ଆଉ କେବେ ଶୁଣେଇବେ?
3: ବାବୁ ସେ କାଗଜ ଲାଗି ଦେଲ
5: ରମ। ବୟସ 35, ଉଚ୍ଚତା 5'3", ରଙ୍ଗ ସାବେନା, ଚେପ୍ଟା ନାକ, ନାଟା ହଁ ରତନା ବେହେରା। ମୁଁ ଖୋଜିବି, ନିଶ୍ଚୟ ପାଇବି।

0: ରତ୍ନା ବେହେରା ବୟସ 35, ନାକ ଚେପ୍ଟା, ମୁଣ୍ଡ ଚନ୍ଦା, ଧଳା ଚୁଡ଼ିଦାର, ପଞ୍ଜାବୀ। ଧନ୍ୟ ଧନ୍ୟ ହେଇଗଲୁ ରେ ରତ୍ନା ବେହେରା, ତୁ ଧନ୍ୟ ହେଇଗଲୁ। ଆରେ ଏଡ଼େ ବଡ ବଡ଼ ଲୋକ ଥାଉ ଥାଉ ତୋ ଫଟୋ ପୁଣି ପ୍ରାଇମ ମିନିଷ୍ଟର ଫଟୋ ପରି ପେପରରେ ବାହାରିଛି। ନିରୁଦ୍ଦିଷ୍ଟ ମାନେ ରତ୍ନା ବେହେରା ନିରୁଦ୍ଦିଷ୍ଟ। ମୁଁ ଏଇନେ ମାନେ ଆଇ ଆମ୍ ଶ୍ରୀମାନ ରତ୍ନା। ନାଇଁ ନାଇଁ ନାଇଁ ନାଇଁ ମାନେ ଶ୍ରୀମାନ ରତ୍ନାକର ବେହେରା। ଆରେ ସେ ପୋଲିସଟା ତ କଣ ଏକାଲୟରେ ଚାହିଁଛି? ସମସ୍ତେ ଏଇନେ ରତ୍ନା ବେହେରା ପଛରେ। ଲକ୍ଷେ ଟଙ୍କା କଣ ଗୋଟେ ଦିଟା ହେଇଛି? ଆରେ ସେ ଖାକି ବାଟ କଣ ଇଆଡ଼େ ଦାଣ୍ଡିଲାଣି? ଏ ବେଶପୋଷକ ପୁରା ନ ବଦଳେଇଲେ ଏମାନଙ୍କ ଆଖିକି ଠକି ହବ ନାହିଁ। ଠିକ ଅଛି ଠିକ ଅଛି, ଗୁଡ୍ ବାଏ ଗୁଡ୍ ବାଏ ଗୁଡ୍ ବାଏ ଗୁଡ୍ ବାଏ।
1: ଏଠି ତ ଠିଆ ହେଇଥିଲା, ଏଇଠି ଠିଆ ହେଇଥିଲା ଧଳା ପଞ୍ଜାବୀ। ହଁ ଅବିକଳ ଏମିତି ଗଢଣ ଘଡ଼ଗଲା। ଆଚ୍ଛା, ଭାବିଛି ମସହୁର ହାବିଲଦାର ଝଟପଟ ସିଂ ଆଖିରେ ଧୂଳି ପକେଇଦବ ନାଇଁ। କଣ ଗଲା କୁଆଡେ ଗଲା ଚେପ୍ଟା ନାକ ରଙ୍ଗ ସାବନା?
2: ସାଲାମ ସାଲାମ ହାବିଲଦାର ବାବୁ, ମେତେ ରାଣ ଅଛି, କଣ କିଛି କହିବେ?
1: ଏଡ଼ା ରେ ବା ଭଲ ଖାସିଟେ ଧରିଛି ତ।
2: କଣ କିଛି କହିବେ?
1: ସେ ଚାପଟ ଚାପଟ ତଳୁ କର, ଚାପଟ ତଳୁ କର। ତୋ ନାଁଟା କଣ?
2: ମୋ ନାଁ ତଲାସ ଖାଁ, ବାପ ନାଁ ହେଲା ଖଲାସ ଖାଁ, ମେତେ ରାଣ ଅଛି।
1: ଆଉ ମା ନାଁ ମାଲିସ ଖାଁ, ପୁଅ ନାଁ ସାଲିସ ଖାଁ ହେଇଥିବ?
2: ନାଇଁ ନାଇଁ ନାଇଁ, ମେତେ ରାଣ ଅଛି, ଅମ୍ମିଜାନ କା ନାମ
1: ଚବେ ଏବେ ଥାନା ଚାଲ। ଆବେ ଥାନାକୁ ଚାଲ, ସେଇଠି ତ ମଜା ଛଡେଇ ଦେବି, ଚାଲ
2: ଥାନା। ଲେ ବାବୁ ଥାନାକୁ ଯିବି କ୍ୟୁ ଚାପ? ନାଇଁ ମୋର କସୁର କଣ ଅଛି?
1: ଆବେ କସୁର ଶଶୁର ଘରେ ପଚାରି ବୁଝିଲୁ? ତୋ ନାଁରେ ୱାରେଣ୍ଟ ଅଛି ବେ,
2: ମେତେ ରାଣ ଅଛି। ଦେଖ ହାବିଲଦାର ବାବୁ, ଏଇ ଥରକୁ ମତେ ମାଫ କରିଦିଅ, ଦୁସରା ବାର ଆଇସା ଭୁଲ ନାଇଁ ହୋଗା,
1: କୁଛ ନାଇଁ ସୁନେଗା। ଚାଲ
2: ହାବିଲଦାର ବାବୁ, ଆପଣ ମାଂସ ଖାଉଛନ୍ତି?
1: ଖାଉଛି, ୟର ଖାସି ମାଂସ ହେଲେ ବେଳେ ବେଳେ ଖାଉଛି।
2: ଖାସି ମାଂସ ଏଇ ଖାସି ଠାରୁ 2 କେଜି କାଟିକି ପଠେଇ ଦେବି, ମତେ ଏଇଥର ମାଫ କରି ଦିଅନ୍ତୁ।
1: ଆଚ୍ଛା ଠିକ ଅଛି, ମାଫ କରିଦେଲି, ଯା ଶୀଘ୍ର ପଠେଇବ ବୁଝିଲ।
2: ସାଲାମ ସାର, ସାଲାମ।
1: ତଲାସ ଖାଁ
2: ଜି ହାବିଲଦାର ବାବୁ,
1: ଏଡ଼ା ଶୁଣ
2: କ୍ୟା ରତ୍ନା ବେହେରା ଅଛି, ମୁଣ୍ଡକୁ ଦିଖଣ କରିଦେବି।
1: ଆଚ୍ଛା 2 କେଜି ମାଂସକୁ ତୋର କେତେ ଟଙ୍କା ମତେ କହିଲୁ?
2: 180 ରୁପିଆ।
1: 180 ରୁପିଆ, ଆଚ୍ଛା

0: କେତେ ଟଙ୍କା ପଡିବ ଯେ?
1: ଶହେ କି ଦୁଇଶହ ଟଙ୍କା ପଡିବ, ସେ କଥା ଛାଡ଼ମ। ମୋ କବିତା ତମ ହୃଦୟକୁ କେମିତି ଛୁଞ୍ଚି କହିଲ, ଆରେ ବଢିଆ ହେଇନି। ଆରେ ଏଥର ମତେ ସମ୍ମାନିତ ନ କରି ଆଉ ଗତି ଅଛି? ରସିକ ଶେଖର ଶ୍ରୀଯୁକ୍ତ କୁନ୍ଥନ ଦାସକୁ ପ୍ରେମିକ କବି ଉପାଧି ନ ଦେଇ ଏଥର ଯିବେ କୁଆଡେ?
0: ହେଇଟି ଗୋଟେ କଥା କହିବି, ରଖିବ
1: ଗୋଟେ କାହିଁକି, ଶହେଟା କଥା କୁହ ପ୍ରିୟତମା। ହୃଦୟେଶ୍ୱରୀ ପ୍ରେମ ଲତେ, ତମର ଯୋଉ କୋକିଳ ପରି କଣ୍ଠ ନା, ଆହା ତମରାଣ କୋଇଲି ଗାଇଲେ ତମେ ଭାରି ମନେ ପଡ ପ୍ରିୟେ, କୋଇଲିରୁ ମନେ ପଡ଼େ କାଉ, କାଉ ରଡ଼ିରେ ତମର ସୁମଧୁର ସୁର ଶୁଭି ଯାଏ ହାଏ। ଆରେ ତମେ ଗୋଟେ କଥା କହିବ ପ୍ରେମଲତା, ଆଉ ଏ କୁନ୍ଥନ ଦାସ ତାକୁ ରିଜେକ୍ଟ କରିଦବ, ନେଭର।
0: ମୁଁ କଣ କହୁଥିଲି କି, ତମେ ଲାଗି ପଡିକି କୋର୍ଟରେ ତମ ନାଁଟାକୁ ବଦଳେଇ ଦିଅ।
1: କା ନା? ମୋ ନା?
0: ହଁ,
1: ମୋ ନାଁଟାକୁ ଆଫିଡେଭିଟ କରିକି ବଦଳେଇ ଦେବି।
0: ତମ ନାଁଟା ଶୁଣୁ ଶୁଣୁ ଏମିତି ଗର୍ଭିଣୀ ଗାଈ ଛୁଆ ଜନ୍ମ କଲା ଭଳିଆ ଲାଗୁଛି। ହଁ
1: ପ୍ରେମଲତା, କୁନ୍ଥନଟା କଣ ଖରାପ ନା? ଆରେ ଧର ଏଇ ଯେମିତି ଚନ୍ଦନ କୁନ୍ଦନ ବଚନ, ଆମ ଫିଲ୍ମ ହିରୋଇନ ନୂତନ ବାସ, ସେମିତି କୁନ୍ଥନ ବଢିଆ ହେଇନି?
0: ନାଇଁ ମ, ମତେ ଏ ନାଁଟା ଜମାରୁ ଭଲ ଲାଗୁନି। ଏ ନାଁଟା ଶୁଣୁ ଶୁଣୁ ଆମର ବାହାଘର କ୍ୟାନସଲ।
1: କ୍ୟାନସଲ
0: କ୍ୟାନସଲ ନୁହେଁ, ଆଉ କଣ, ତୁମର ଏ କୁନ୍ଥାଶୁଳା ନାଁ ଶୁଣିକି ଡାଡି ଜମାରୁ ରାଜି ହେବେନି।
1: ଆଚ୍ଛା ପ୍ରିୟ, ତମେ ଖାଲି ଏ ନାଁଟା ବଦଳିଗଲେ ଲାଇନ କ୍ଲିୟର ତ?
0: ଆଉ ସବୁ କଥା ମୁଁ ବୁଝିବି, ଖାଲି ଆଗ ତମେ ସେ ଗନ୍ଧିଆ ନାଁଟାକୁ ବଦଳେଇ ଦେଲ।
1: ଆରେ ଏବେ ଚାଲିଲି। ଆଚ୍ଛା ପ୍ରେମଲତା, ଏ ନୂଆ ନାଁଟା କଣ କରିବା କହିଲ?
0: ଗୋଟେ ସିନେମା ହିରୋର ନାଁଟା ବାଛିକରି ଦେଇଦବା। ଏଇ ଯେମିତି
1: ମୁଁ ଭାବୁଛି ନାଁଟାକୁ ପ୍ରେମନାଥ କରିଦେବି, ତମ ନାଁ ପ୍ରେମରତା, ପ୍ରେମର ଲତା, ମାନେ ମାନେ ଖାଲି ଗୋଟେ ପ୍ରେମର ଯେମିତି ଗୋଟେ ଡଙ୍କେଇ ଚାଲିଛ, ଆଉ ମୁଁ ତମର ନାଥ ମାନେ ପ୍ରେମନାଥ। ବା ଚମତ୍କାର,
0: ଏଥର ଡାଡିକି ଆମ ବାହାଘର କଥା କହିଦେବି।
1: ତାପରେ ତାପରେ ଆମର ବାହାଘର ଗୋଟିଏ ବେଦିରେ, ଗୋଟିଏ ଦିନ, ଗୋଟିଏ ତିଥିରେ। ବା କି ଅପୂର୍ବ ସଂଯୋଗ, କି ଚମତ୍କାର ଯୋଡ଼ି! ତମେ ଥିବ, ମୁଁ ଥିବି, ଛୋଟିଆ ଗୋଟାଏ ଘରଟେ ଥିବ, ଆମର ଗୋଟାଏ ପୁଅ ହବ, ପୁଅ ମତେ ଡାକିବ ଡାଡି ଡାଡି ଡାଡି ଡାଡି
0: ଡାଡି
1: ଡାଡି
0: ଡାଡି।
1: ତମେ କଣ ମତେ ଡାଡି ଡାକୁଛ?
2: ମୋ
0: ଡାଡି ଆସିଲେଣି।
1: ତମ ଡାଡି ମରିଗଲେ ବାବା, ଜିରାରୁ କାଢ଼ନ୍ତି ଯିଏ ସିରା, ଛେନାରୁ ଛଡ଼ନ୍ତି ଯିଏ ଚୋପା, ବୋପାକୁ ରିଜେକ୍ଟ କରି ତାଙ୍କୁ ମୁଁ ଡାକୁଅଛି ବୋପା, ନିଉ ଛଣା ମୁଁ ଘର ଜୁଆଇ, ମାନନୀୟ ଶ୍ୱଶୁର ସେ ସାକ୍ଷାତରେ ଜମ ସାନ ଭାଇ, ଇଏ ପ୍ରେମଲତା କୋଉଠି ଲୁଚିବେ?
0: ହେ ଭଗବାନ, ଲୁଚିବ ଲୁଚିବ କାହିଁକି ଯେ, ତମେ କଣ ପକେଟ ମାର ହେଇଛ କି? ଭଗବାନ, ମୋ ଡାଡି ହାବିଲଦାର ଝଟପଟ ସିଂହକୁ ଖାଲି ପକେଟ ମାର ମାନେ ଲୁଚନ୍ତି।
1: ଝଟପଟ ସିଂହ ତମ ଡାଡି? ତାହେଲେ ତ ପ୍ରାଣ ପଳେଇଲା ରେ ବାବା। ଆଜ୍ଞା ନମସ୍କାର।
3: ତମେ
1: ନମସ୍କାର,
3: ତମେ ଏଠିକି କୁଆଡେ ରସିକ ଶେଖର?
1: କବିତା ଲେଖିବାକୁ ଆସିଥିଲି ସାର।
3: କବିତା? ଆବେ ଏଇଟା କଣ କବିତାର ପେଣ୍ଠ ନା ପିକନିକ ସ୍ପଟ? ସିନେରୀ ଦେଖି ଦେଖି କବିତା ଲେଖି ପକଉଥିଲୁ
1: ମାନେ?
3: ବତା ସତ କଥା ବତା, ନହେଲେ ରୋଲ ଠେଙ୍ଗଣୁ ଦେଖୁଛୁ, ଝୋଳ ନିକାଲ ଦେବି। ଆରେ ମସୁର ହାବିଲଦାର ଝଟପଟ ସିଂହ ଘରକୁ ବିନା ପରମିଶନ ଆଡମିଶନ?
1: ଆମେ ଦି ଜଣ ମ୍ୟାରାଜ କରିବୁ। ମ୍ୟାରାଜ କରିବୁ?
3: ଫକଟରାମ ଗିରିଧାରୀ କହିଲା କଣ ମ୍ୟାରାଜ କରିବ? ପିଠିରେ ବ୍ୟାଣ୍ଡ ବାଜା ଯଦି ମୁଁ ନ ବଜେଇଛି, ତାହେଲେ ମୋ ନାଁ ମସୁର ହାବିଲଦାର ଝଟପଟ ସିଂ ନୁହେଁ, ବୁଝିଲ?
0: ଡାଡି ତମେ ତାଙ୍କ ଦିହରେ ହାତ ଦେବନି କହୁଛି, ମୁଁ ତାଙ୍କୁ ବାହାହେବି।
3: କବି ନାଇଁ, କବି ନାଇଁ, ମସୁର ହାବିଲଦାର ଝଟପଟ ସିଂ ଥାଉ ଥାଉ ଏ କଥା କଦାପି ହେଇପାରିବ ନାହିଁ। ବାହାଘରରେ ଯଦି ଏତେ ସକ ଯାଉନୁ, ଟଙ୍କା ରୋଜଗାର କରିବୁ, ଯା।
1: ସାର୍ ସାର୍ ଟିକେ ଭଦ୍ରାମିରେ କଥାବାର୍ତ୍ତା କରନ୍ତୁ ସାର୍, ମୁଁ ରସିକ ଶେଖର କବି ଶ୍ରୀଯୁକ୍ତ କୁନ୍ଥନ ଦାସ।
3: କମ କୀର୍ତ୍ତି କରୁଛୁ କି ବାପ ଧନ, ବିଡ଼ା ବିଡ଼ା କାଗଜ ସାରୁଛୁ, ହାତରୁ ଖାଇ ଘୋଟକ ଆଗରେ ଡ୍ୟାନ୍ସ ମାରୁଛୁ। ଚିହ୍ନିଲୁ, ଆମେ ତମକୁ ଚିହ୍ନିଗଲୁ।

0: ତତେ ତତେ କିଏ ଦୁର୍ବୃତ୍ତି ଦେଲା ଆଇରେ ଏଠୁ ଯାଉଛୁ ନା ଦେଖିବୁ ଏଇନେ
1: ସେଇ ପେପରଟା ନଦେଲେ ମୁଁ ଏଇଠି ହଙ୍ଗର ଷ୍ଟ୍ରାଇକ୍ କରିବି। ଏଇ ଆରମ୍ଭ ହେଲା ଷ୍ଟ୍ରାଇକ୍, ଏଇ ଆରମ୍ଭ ହେଲା। ଏକ ଦୋ ତିନ
2: ହଁ, ତମ ସାଙ୍ଗରେ ମୁଁ ବି ଷ୍ଟ୍ରାଇକ୍ ରେ ବସିବି ପ୍ରେମନାଥ।
3: କହିଲା ପ୍ରେମନାଥ ୟାପ କୁନ୍ଥନରୁ ପ୍ରେମନାଥକୁ ପ୍ରମୋସନ। ପ୍ରେମନାଥ ମାନେ ମାନେ ପ୍ରେମ, ଆଉ ନାଥ ମାନେ ତୋ ନାଥ।
2: ହଁ ହଁ, ମୋ ନାଥ।
3: ଇଏ ଯୋଡି ତ ସହଜରେ ଛାଡିବାର ନୁହେଁ।
0: ହଉ ହେଲା, ଏଥର ଉଠ ବାପଧନ, ଲାଜ ତେଜ, ୟାପ ମାନ ଗୋବିନ୍ଦ।
1: ଯାହା ଯାହା କହିବାର ଅଛି ଶୀଘ୍ର କୁହନ୍ତୁ ସାର, ମୋ ପାଖରେ ଟାଇମ ନାହିଁ। ମୁଁ ପୁରା ମଲା ଯାଇ ଏଇଠି ହଙ୍ଗର ଷ୍ଟ୍ରାଇକ୍ କରିବି ତ।
0: ହଉ ହେଲା, ତାହେଲେ ଶୁଣ, ତମେ ପ୍ରେମଲତାକୁ ବାହା ହବ, ଲକ୍ଷେ ଟଙ୍କା ଦରକାର।
4: ସତ କହୁଛନ୍ତି ସାର? ସାର ସାର ଆପଣଙ୍କୁ ଧନ୍ୟବାଦ ସାର।
2: ଡାଡି ସତରେ ତମେ କେତେ ଭଲ ଡାଡି।
4: ପ୍ରେମନାଥ ଆଉ ପ୍ରେମଲତାଙ୍କର ଶୁଭ ପରିଣୟ ବା ଚମତ୍କାର।
0: ସାଙ୍ଗେ ସାଙ୍ଗେ ଏକଦମ କୋମଳ ହେଇଗଲା ନାଇଁ ବାପଧନ? ଶୁଣ, ତମକୁ ଗୋଟାଏ କାମ କରିବାକୁ ପଡିବ।
1: ଗୋଟେ କାହିଁକି ସାର, ହଜାରେ କି ଲକ୍ଷେ କାମ ଦିଅନ୍ତୁ, କରିବାକୁ ରେଡି।
0: ଶୁଣ, ରତନା ବେହେରାକୁ ପାଇଲା ମାତ୍ରେ ମତେ ଖବର ଦବ, ବାସ୍, ତାପରେ ଯାଇ ତମ ବାହାଘର।
1: ଠିକ ଅଛି ସାର, ମୁଁ ତାହେଲେ ଚାଲିଲି ପ୍ରିୟତମା। ନ ପାଇଲେ ରତନା ବେହେରା ଝାସିବି ଏ ଛାର ପ୍ରାଣ ଅଥଣ ସାଗରେ।
0: ବାଇଆଟା
2: ଡାଡି
0: ଡାଡି, ସେ ବାଇଆ ସାଙ୍ଗରେ ଲଇଲା ମଜୁନୁ ସୁଆଙ୍ଗ କରୁଛୁ ନାଇଁ ତ? ହାତ ଗୋଡ ଯଦି ବାଡେଇ ବାଡେଇ ଗୁଣ୍ଡ ନ କରିଛି, ତାହେଲେ ମୋ ନାଁ ମସୁର ହାବିଲଦାର ଝଟପଟ ସିଂ ନୁହେଁ। ଯା ଯା, ଆରେ ଯାଉଛୁ ନା ଦେଖିବୁ। ହେ ବିନା ପରିଶ୍ରମରେ ରତନା ବେହେରା, ରତନା ବେହେରାରୁ ଲକ୍ଷେ ଟଙ୍କା ଲାଭ। ଯାଉ, ପ୍ରେମ ବାହାଘରଟା ଶୂନ୍ୟ ଶୂନ୍ୟ ହେଇଗଲା ବୋଲି ଜାଣ।

0: କିଏ କହୁଛି ମୁଁ ରତ୍ନା ବେହେରା କିଏ କହୁଛି ଏବେ ମୁଁ ଯେମିତି କୋଟ ଟାଏ କଳା ଚଷମା ପିନ୍ଧିଛି ଡୁପ୍ଲିକେଟ୍ ନିଶ ଦାଢ଼ି ଲଗେଇ ପେଣ୍ଟିଂ ହେଇଛି ବ୍ରହ୍ମା ବି ଚିହ୍ନି ପାରିବନି ଆଉ ଛାର ମାନବ ବିଲକୁଲ ନୁହଁ କିଏ କହିବ ମୁଁ ରତ୍ନା ବେହେରା ଆଇ ଆମ୍ ନଟ୍ ରତ୍ନା ବେହେରା ରତ୍ନା ବେହେରା ହଜି ଯାଇଛି ନିରୁଦ୍ଦିଷ୍ଟ ଆରେ ତାର ତ ଚେପେଟା ନାକ ନିଶ ଦାଢ଼ି ନାହିଁ ଚନ୍ଦା ମୁଣ୍ଡ କାଇଁ ମୋର କଣ ସେମିତି କିଛି ଲକ୍ଷଣ ଅଛି ଦେଖାଯାଉଛି ହଁ ବିଲକୁଲ ନୁହଁ ମୁଁ ତାର ସେକେଣ୍ଡ ଅବତାର ରତ୍ନା ବେହେରା ଡାଏଟ୍ ମାନେ ମରିଯାଇଛି
1: କହିଲ ରତ୍ନା ମରିଯାଇଛି
0: ୟେସ୍ ମାନେ ହଁ
2: ସତ କହିଲ ବାବୁ ରତ୍ନା ମରିଗଲା ମୋ ପୁପାଟା ପରା ତମ ହାତ ଧରୁଛି ସତ କହିଲ
0: ଯା ସେଡେ ଯା କ୍ଲାସମେଟ୍ ପରି କୁଣ୍ଢେଇବାକୁ ପଳେଇ ଆସିଲା ନାଇଁ
1: ଆଜ୍ଞା ରତ୍ନା ବେହେରା ମୋ ଭଣଜା ମୁଁ ତା ମାମୁ ମୋ ନା ସପନା ବେହେରା
0: ଅବିକଳ ଶକୁନି ପରି ହଉ ହେଲା ତୁ ରତ୍ନାର ମାମୁ ଏଠି କୁଆଡେ ଆସିଛୁ
1: ସତରେ ସିଏ ମରିଗଲା କି ବାବୁ
3: ଆଉ କଣ ମିଛରେ କିଏ ମରେ
1: ସେଇ ରତ୍ନା ଆଜ୍ଞା ଆଗରୁ ସେ ଦି ଚାରି ଥର ମରିସାରିଛି ମରିବାର ପାଞ୍ଚ ଦିନ ପରେ ଘରକୁ ଫେରିବ କହିବ କଣ ନା କାକ ହରଣ ଦେଖିଲି ଏବେ ବି ସେମିତି କାକ ହରଣ ଦେଖିଥିବ
0: ନାଇଁ ନାଇଁ ନାଇଁ ନାଇଁ ଏଥର ସେ ସତରେ ଶହୀଦ ହେଇଯାଇଛି
1: ଆଜ୍ଞା ଶହୀଦ ବୋଇଲେ କଣ
0: ତେରିକା ଶହୀଦ ନାଟ ନୁ ଆରେ ବାବା ଶହୀଦ ମାନେ ଧର ତୁ ମଦ ପିଇକି ଯାଉଛୁ ତତେ ଗାଡି ମାଡ଼ିଗଲା ତୁ ଦେଶ ପାଇଁ ଶହୀଦ ହେଇଗଲୁ ନହେଲେ ଧର ତୁ ନଡ଼ିଆ ଚୋରିବାକୁ ଗଛରେ ଚଢ଼ିଥିଲୁ ଖସି ପଡ଼ିଲୁ ଚାଲିଗଲୁ ତା ମାନେ ତୁ ଶହୀଦ ହେଇଗଲୁ ତା ମାନେ ନହେଲେ

0: ତୁ ମଦ ପିଇ ପିଇକିରି?
1: ନାଇଁ ବାବୁ ନାଇଁ, ମୁଁ ମୋଟେ ମଦ ପିଏନି।
0: ଆଉ
1: ଦିନକୁ ଖାଲି ଭରିଟେ ଆପୁ ଖାଏ, ଆପୁ।
0: ଓହୋ,
1: ଏଇଥିରେ ତ ସେ ରତ୍ନ ମତେ ପାଞ୍ଚ ଥର ସୋଦେ। ଆଉ ମଦ ପିଉଥିଲେ ନା ମୋ ଛାଡ ଛାଡ ରେ, ମରିଗଲେ ଭଲ ହେଲା।
0: ହଁ ଭଲ ହେଲା, ଆଉ ଏଥର ମଦ ପିଇକି ଚାରି ଖୁରାକୁ ଟେକିକି ଗଡିବୁ ଆଉ। ନାଇଁ
1: ନାଇଁ ନାଇଁ ବାବୁ, ମୁଁ ଘରେ ଗୋଟେ ମଦ ଭାଟି ଖୋଲିବି।
0: ଆଚ୍ଛା
1: ଆଚ୍ଛା, ସିଏ ମରିବାର ତମେ ନିଜ ଆଖିରେ ଦେଖିଛ ବାବୁ?
0: ତୋ ମୁଣ୍ଡ ଛୁଞ୍ଚିରେ ଗୋଟାଏ ଝାଡା ଗୋଟାଏ ବାନ୍ତିର ତ ରତନା ଏକା ଥରେ କେ ସେପଟକୁ ଆଉ।
1: ତାହେଲେ ତାକୁ ହଇଜା
0: ହେଇଗଲା।
1: ଠାକୁରାଣୀଙ୍କ ଠାଇ ଯଦି ଜୁରି ପକେଇଥାନ୍ତା ନା, ବେଚାରା ବଞ୍ଚି ଯାଇଥାନ୍ତା।
0: ଜୁରି ଜୁରି ଜୁରି କଣ
1: ଜୁରି ବୁଝୁନ ବାବୁ, ଜୁରି ବୁଝିଲେ ମଦ ଆଜ୍ଞା ମଦ ଆଜ୍ଞା। ତମେ ମଦ ପିଉଛ?
0: ୟେସ୍ ୟେସ୍, ଖାଣ୍ଟି ମହୁଲି।
1: ତମେ ଆମ ଘରକୁ ଆସିବ, ମୁଁ ସପନା ବେହେରା, ଏ ଘର ମାଷ୍ଟର ପଡ଼ା। ତମ ନା ବାବୁ?
0: ମୋ ନା ଶଙ୍କରା ମହାନ୍ତି।
1: ବା ସପନାକୁ ଶଙ୍କରା, ଭାରି ଭଲ ନା। ବୁଝିଲ ବାବୁ, ତମ କଣ୍ଠଟା ନା ଆମ ରତ୍ନ ସାଙ୍ଗରେ ପୁରା ମିଶି ଯାଉଛି। ଆଜିଠୁ ତମେ ମୋ ଭଣଜା ହେଲ, ସେ ରତ୍ନ ମରୁ। ଘରକୁ ଆସିବ ବାବୁ, ମନେ ରହିଲା? ମାଷ୍ଟର ପଢା ସପନ ବେହେରା ମୋ ନା। ନମସ୍କାର
0: ନମସ୍କାର ନମସ୍କାର ନମସ୍କାର। ଯା ଯା ଯା ଯା ଯା ତୁ ବାବା, ମୁଁ ଘରକୁ ଯାଉଛି, ଯା। ଗଲେ ଆଗ ତୋ କଥା ବୁଝିବି। କହିଲା କଣ ନା, ମଦ ଭାଟି ଖୋଲିବି, ରତ୍ନା ବେହେରା ଯଦି ତୋ ଟାଙ୍କୁ ନ ବାଡ଼େଇଛି ତାହେଲେ ତା ନା ରତ୍ନା ବେହେରା ନୁହଁ।
2: ହାଇ ରତ୍ନା ବେହେରା, କୋଉଠି ଅଛ ରତ୍ନା ବେହେରା?
0: ନାଇଁ ନାଇଁ ନାଇଁ ନାଇଁ, ସେ ନିରୁଦ୍ଦିଷ୍ଟ।
2: ଠିକ ଜାଣିଛ, ରତ୍ନା ବେହେରା ନିରୁଦ୍ଦିଷ୍ଟ। ଚନ୍ଦା ମୁଣ୍ଡ ଚେପ୍ଟା ନାକ, ବୁଝିଲ ବାବୁ, ମୁଁ ତାକୁ ନେଇ ଗୋଟେ କବିତା ଲେଖିଛି।
0: କବିତା
2: ଶୁଣିବ? କୁଆଡେ ଗଲା କବିତାଟା?
0: ରତ୍ନା ବେହେରା ନାଁରେ ପୁଣି କବିତା? ବାବୁ ସିଏ କଣ ତମ ପ୍ରେମିକା କି?
2: ନାଇଁ ମ।
0: ଆଉ
2: ଆରେ ସିଏ ରତ୍ନା ବେହେରା, ବୁଝିଲ, ତାକୁ ଧରେଇ ଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିଯିବ, ତ ସେଇଥିପାଇଁ କବିତା ଲେଖୁଛି। ହଁ, ପ୍ରିୟସୀ ଗୋ ମନର ମାନସୀ ମୋର, ତମକୁ ମୁଁ ଝୁରି ଝୁରି ହୋଇଲିଣି କଣ୍ଟା, ବେକାର ଦେଖି ମତେ ବାପା ତମ ଦେଉ ନାହିଁ ବାହା। ଧରାଇଲେ ରତ୍ନା ବେହେରା ମିଳିଯିବ ଲକ୍ଷେ, ଧରାଇଲେ ରତ୍ନା ବେହେରା ମିଳିଯିବ ଲକ୍ଷେ, ତମ ପାଇଁ ତୋଳିଦେବି ସୁରମ୍ୟ ପ୍ରାସାଦ। ଆରେ ଲୋକଟା ପଳେଇଲା ନା କଣ? ଆଉ ଏଇ ମାନଙ୍କ ଯୋଗୁଁ ତ ଓଡ଼ିଆ ସାହିତ୍ୟ ଉନ୍ନତି କରିପାରୁନି ନା।
3: ବଚ୍ଚା ସୋଚୁଥିଲା କି 10,000 ଦେଇକରି ମୁଝେ ବକରା ବନାଏଗା, ମେ 1,00,000 ରୁପିଆ ପାଉଙ୍ଗା, ପୁରା 1,00,000।
4: 1,00,000 ରୁପିଆ? ୟାବୁ ଫେର କୋଡି ଚୋରି କଲୁ ନା
3: କଣ? ନାଇଁ ନାଇଁ ନାଇଁ, ଆରେ ହବିଲଦାର ବାବୁ ସଲାମ ସଲାମ। ନାଇଁ ମୋ ସାହେବ, ଏଠୁ ଲଟେରୀ କା ଟିକେଟ ଖରିଦ କରିବି, 1,00,000 ରୁପିଆ ତ ମିଳିଯିବ। ଆଉ
4: 1,00,000 ରୁପିଆ ମିଳିଯିବ? ଆରେ ଭାଇଆ, ଆରେ ବାହା ହେଲେ ପୁଅ ହଉ ବୋଲି କିଛି ଗ୍ୟାରେଣ୍ଟି ଅଛି? ଆଉ ଲଟେରୀ ଟିକେଟ 1,00,000 ରୁପିଆ?
5: ଶୁଣ, ସେ ରତ୍ନା ବେହେରାକୁ ଧରେଇ ଦେ, ମୁଁ ତତେ 0,000 ରୁପିଆ ଦେବି କି ନାଇଁ ଦେଖିବୁ।
3: 10,000 ରତ୍ନା ବେହେରାକୁ ଦେଖିଲେ ମୁଁ ଜରୁର ଆପକୁ ବତାଉଙ୍ଗା। ଏ ହବିଲଦାର ହମକୁ ମୁରୁଖ ଭାବୁଛି।
2: ସେ ହବିଲଦାର ତତେ କଣ କହୁଥିଲା କିରେ ମିଆଁ ଭାଇ?
3: ସେ ହବିଲଦାର ଫିର 10,000 ଦେନେ କୋ କାହା ହାତ କରି ଭାଇ।
6: ଇଏ ମିଆଁ ଭାଇ, ତୁ କଣ କହିଲୁ କିଲୋ?
3: ମେ ବୋଲ କି ରତ୍ନା ବେହେରା ସାଙ୍ଗରେ ମୋର ବିଲକୁଲ ମୁଲାକାତ ହେଇନି, ମୁଁ ତାକୁ ମୋଟେ ତ ଜାଣତା ନାଇଁ। ଆଉ
2: ଠିକ କରିଛୁ ତୁ ମିଆଁ ଭାଇଟି, ତୁ କଣ ସହଜ ଜନ୍ତୁ ହେଇଛୁ, ବେଶ ଭଲ କରିଛୁ।
6: ଏ ମିଆଁ ଭାଇ, ହାତରେ ତୁ କିଛି ହାତ ହତିଆର ନଥିଲେ ଚୋରି କରିବାକୁ କେମିତି ଯିବା କହିଲୁ?
3: ହତିଆର ମୁଁ ନେଇ ଆସିଛି, ହତିଆରଟା ନେଇ ଆସି। ଏ ଅନାତାନି, ଆରେ ମୋ ହାତକୁ ଟିକେ ଅନା।
2: ଏ ବୋପା ବା, କେଡେଟେ ହେଇଛି ରେ,
3: ଆରେ ଏଟା ହଲାଲ କରନେ ବାଲା ହତିଆର।
6: ଚୁପ ଚୁପ ଶୁଣ।

0: ନାଇଁ ସେ ପାହାଡ଼ ପାଖକୁ ଯିବା, ରାତି ଦଶଟା ପରେ ସେଇଠୁ ବାହାରିବା। ଚାଲ
1: ଚାଲ
2: କଣ ହେଲା ପ୍ରେମଲତେ? ପ୍ରେମଲତେ
3: ମୁଁ ଆଉ ବଞ୍ଚିବିନି ପ୍ରେମନାଥ, ସତ କହୁଛି, ସୁଇସାଇଡ କରିଦେ।
2: ସୁଇସାଇଡ? ନାଇଁ ନାଇଁ ନାଇଁ ପ୍ରିୟତମା, ଏତେ ବଡ ପାପ କଥା ଧରନି ତୁଣ୍ଡରେ। ଭାଙ୍ଗି ଯାଉ ପଛେ କୈଳାସ ଚୂଡା ଅମ୍ବର ଯାଉ ଫାଟି, ମୁଁ ତମକୁ ସିଓର ମ୍ୟାରେଜ କରିବି ପ୍ରେମଲତେ।
3: ତମେ ସେଦିନ ଆସିଲା ପରେ ନା ଡାଡି ମତେ ଯୋଉ ମାଡ ମାରିଲେ ପ୍ରେମନାଥ, ତମ ସାଙ୍ଗରେ କଥା ହେଲେ ଗୋଡ ଛୋଟା କରିଦେ ବୋଲି ଧମକେଇଲେ।
2: ଆଚ୍ଛା, ତା ମାନେ ରସିକ ଶେଖର କବି ଶ୍ରୀଯୁକ୍ତ କୁନ୍ଥନ ମାନେ ପ୍ରେମନାଥ ସାଙ୍ଗରେ ଧୋକାବାଜି? ନା ନା, ଆଉ ସହ୍ୟ କରିବାର ନୁହେଁ ଝଟପଟ ସିଂ, ମୁଁ ତତେ ଛାଡ଼ିବିନି ଝଟପଟ ସିଂ।
3: ଏତେ ବଡ ପାର୍ଟିଟା କାଇଁ କରୁଛ ବା? ଡାଡି ଆସିବ ବୋଲେ ଆମ ପେଟିରୁ ଚପ ଛଡେଇ ଦେବେ। ହଁ
2: ଝଟପଟ ସିଂ, ମୁଁ ତତେ ସହଜେ। ଆଚ୍ଛା ପ୍ରେମଲତା, ତମ ଡାଡି ଇଆଡେ ବେଳେ ବେଳେ ଆସନ୍ତି? ଭୋପାଲ ଘରୁ ଆସିଲା ବେଳେ ତମକୁ ଦେଖିନାହାନ୍ତି ତ?
3: ନା, ସେ ଡ୍ୟୁଟିକୁ ଯାଇଛନ୍ତି। ହେଇଟି ପ୍ରେମନାଥ, ଆମେ ଚାଲ ସାଙ୍ଗ ହେଇ କୁଆଡେ ପଳେଇବା।
2: ତା ମାନେ ପଳାୟନ ପନ୍ତି? ହଉ ହେଲା। ଆଚ୍ଛା ଆମ ମ୍ୟାରେଜ
3: କୋର୍ଟରେ ରେଜିଷ୍ଟ୍ରି କରି ବାହା ହେଇ ପଡିବା, ନହେଲେ ଡାଡିଙ୍କ ହବଡରୁ ରକ୍ଷା ନାହିଁ।
2: ତମ ଡାଡି? ଡାଡି ନୁହନ୍ତି ତ ଗୋଟେ ପ୍ରଳମ ଭାସୁର, ତାଙ୍କର ସେ କଣ୍ଟିଆ ମାର୍କା ନିଶକୁ ଦେଖିଲେ ନା, ଖାସ ତମ ଯୋଗୁଁ ପ୍ରେମଲତେ। ଏବେ ଆଉ କୋଉ ଡାଡି ଫାଡିଙ୍କୁ ମୋର ଡର ନାହିଁ। ଏ ଜାଗା ଛାଡି ଭାଗିବା ତାହେଲେ?
3: ଯିବା ଯେ, କୁଆଡେ ଯିବା ଯେ, ଖାଇବା କଣ, ଆରେ ରହିବା କୋଉଠି?
2: ଆରେ ମନକୁ ଚିହ୍ନିଲା ଭଳିଆ ମନ ଯଦି ଅଛି, ହୃଦୟ ଚିହ୍ନିଲା ଭଳିଆ ହୃଦୟ ଯଦି ଅଛି, ଗଛ ମୂଳେ ଶୋଇଲେ ବି ପରୁଆ ନାହିଁ, ଚା ଟଙ୍କା କର ଖାଇକି ଶୋଇପଡିଲେ ବି ଭୋକ ନାହିଁ, ନା କଣ?
3: ପ୍ରେମଲତା ପୁରା ନା ପ୍ରେମଲତା ସିଂ, ଏଣିକି ପ୍ରେମଲତା ଦାସ।
2: ଆରେ ନାଇଁ, ମୁଁ ତମ ନା ପଚାରୁନି,
3: ଆଉ
2: ଆମ ଲଭ କଥା କହୁଛି। ଆମ ଲଭ ଯଦି ଠିକ ଅଛି, ରହିବା ଖାଇବା ଯୋଗାଡ଼ ହେଇଯିବନି? ପ୍ରେମଲତା ଗୋଟେ କବିତା ଶୁଣିବ
3: ହେଇଟି? ତମେ ହେଲେ ହେଲିଆ ନବରଙ୍ଗ ଛାଡ, ଯେତେବେଳେ ଦେଖ ଖାଲି କବିତା କବିତା। କଣ ମିଳୁଛି ଏ କବିତାରୁ? ଖାଲି ବାଇଆଙ୍କ ଭଳିଆ ବଡର ବଡର, କଣ ପାଞ୍ଚ ପଇସା ମିଳନ୍ତା ହେଲେ।
2: ସାବଧାନ, ତମେ ମୋର କବିତାକୁ କର ନାହିଁ ନିନ୍ଦା। ଆରେ ତମେ କଣ ଜାଣିବ କବିତାର ଟେଷ୍ଟ? ଘୁଷୁରୀ କି ପାଚିଲା କଦଳୀ, ଯେମିତି ବୋପା ସେମିତି ଦୁଇଟା ମୂର୍ଖ ଗୌଡିକାର।
3: କଣ କହିଲ କଣ କହିଲ? ମୂର୍ଖ?
2: ହଁ, ତମେ ମୂର୍ଖ,
3: ତମେ ମୂର୍ଖ,
2: ତମେ ମୂର୍ଖ,
3: ତମେ ମୂର୍ଖ,
4: ତମ ବାବା ମୂର୍ଖ,
3: ତମ
4: ମା ମୂର୍ଖ, ତମ ଚଉଦ ପୁରୁଷ ମୂର୍ଖ।
2: ଡାଇଭର୍ସ ମ୍ୟାରେଜ ନଉଣୁ, ଡାଇଭର୍ସ ମରିଗଲେ ବାବା। ସରି ସରି ସରି ପ୍ରିୟ ତମା ପ୍ରେମଲତେ, ଏଣିକି ତମେ ଯାହା କହିବ କରିବି, ପଛକେ ଡାଇଭର୍ସ ର ନାଁ ଧରିବନି ପ୍ଲିଜ।
3: ତାହେଲେ କବିତା ପବିତା ଛାଡି ତମେ ରୋଜଗାର ବାଟ ଦେଖ।
2: ରୋଜଗାର? ରୋଜଗାର ମାନେ ଇନକମ ତ? ଆରେ ଦେଖିବ ରୁହ, ଏଇ କବିତାରୁ ଦିନେ ନା ଦିନେ କେମିତି ଇନକମ ହବ ଦେଖିବ।
3: ଫେର ସେ କବିତା ନାଁ ଧରିଲ?
2: ନା ନା ନା, ମାନେ କବିତା ନୁହେଁ, ଏଣିକି ଇନକମ ପରା। ରତନା ବେହେରାଟା ଯଦି ହାବୁଡ଼େରେ ପଡିଯାନ୍ତା, ହେ ଭଗବାନ, ଲକ୍ଷେ ଟଙ୍କାରେ କିଛି ଗୋଟେ ଆରମ୍ଭ କରନ୍ତି, ତାର ତ ଦର୍ଶନ ନାହିଁ ନା।
3: ଘଟଣାଟା କହିଲ, ରତନା ବେହେରାର କଣ ହେଇଛି?
2: ହଜି ଯାଇଛି ରତନା ବେହେରା, ଘରକୁ ଫେରୁ ନାହିଁ, ବୁଝିଲ? ଚନ୍ଦା ମୁଣ୍ଡ ଚେପ୍ଟା ନାକ, ତା ଫଟୋଟା ସେଇ ପେପରରେ ଥିଲା ଯେ, ତମ ଡାଡି ତ ଓହୋ।
3: ହେଇଟି ପେପରଟା ମୁଁ ଲୁଚେଇକି ତମ ପାଇଁ ନେଇ ଆସିଛି, ନିଅ।
2: ହେଇଟି ଦେଖ ଦେଖ, ଚନ୍ଦା ମୁଣ୍ଡ ନା ନାହିଁ, ଚେପ୍ଟା ନାକ ନା ନାହିଁ,
3: ହଁ ତ।
2: ଇଏ ଗଲା ବେଳକୁ ଘରୁ ଧଳା ଚୁଡ଼ିଦାର ପଞ୍ଜାବୀ ପିନ୍ଧିକି ଭାଗା, ଏଇ ଶ୍ରୀମାନ ହଇରାଣିଆ ରତନା ବେହେରାଙ୍କୁ ଯିଏ ଧରେଇ ଦବ ତାକୁ ଲକ୍ଷେ ଟଙ୍କା ମିଳିବ ପୁରସ୍କାର।
3: ହେଇଟି ଜିଅନ୍ତାରେ ନା ମରନ୍ତାରେ କହିଲ?
2: ଜିଅନ୍ତାରେ ନା ମରନ୍ତାରେ, କାଇଁ ସେ କଥା ତ ଲେଖା ହେଇନି।
3: ଲେଖା ହେଇଥିଲେ କଣ ହେଇଥାନ୍ତା ଯେ?
2: ଲେଖା ହେଇଥିଲେ ସତରେ ଜିଅନ୍ତା ବା ମୁର୍ଦ୍ଦା, ଲେଖା ହେଇଥିଲେ କଣ ହେଇଥାନ୍ତା? ଟଙ୍କା ପାଇବା ପାଇଁ କି ଗୋଟେ ଢୁସ କରିଦିଅନ୍ତା ବୋଲେ ରତନା ବେହେରା ଏକଥାରେ ରାମ ନାମ ସତେ। ଆରେ ହଉ ପଛକେ, ରତନା ବେହେରା ତ ମିଳିଯାଇଥାନ୍ତା। ବାହ କି ଚମତ୍କାର ବୁଦ୍ଧି ତମର ପ୍ରିୟତମା ପ୍ରେମଲତେ, କଣ୍ଟାକୁ କଣ୍ଟାରେ କାଢିବାର ବୁଦ୍ଧି ବା। ଏଥର ତମର ଡାଡି ଛାଡି ହାତ କଡି ଆମ ଦି ଜଣଙ୍କ ହାତରେ ହାତ ଗଣ୍ଠି ବାନ୍ଧିବାକୁ ହେଇଯିବେ ରେଡି।
5: ରୋଲ ବାଡିଟାକୁ ଫୋପାଡି ଦିଅନ୍ତି ଯେ ତୋ ହାଡ଼ ଏକାଥରେ ଗୁଣ୍ଡ
2: ହେଇଯାଏ। ସରି ସାର ସରି
5: ସରି, ଛଡଉଛି
3: ଡାଡି।
2: ସାର ମୁଁ କଣ କହୁଥିଲି କି?
5: କିଛି ନାହିଁ, ଆଉ କିଛି କହିଲା ବେଳକୁ ତୋ ପାଟି ଏକଦମ ସିଲେଇ କରିଦେବି। ଆରେ ଇଏ ମନେ ମନେ ଲକ୍ଷ୍ୟପତି କଣ ନା ପ୍ରେମନାଥ, ରତ୍ନା।

0: ମୁଁ ତତେ ସହଜ ଛାଡ଼ିଦେବି ବୋଲି ଭାବିଛୁ
1: ନାଇଁ
0: ଗୋଟା ଇଂରାଜୀ ଘୁଷି ଦେବି ଯେ ଏକାଥରେ ରତନା ବେହେରା ଠିକଣା ଉଗାଳି ପକେଇବୁ ହେ ଚୁଟି ଉପରେ ଟାଙ୍ଗରା କରିଦେଇ ବୁଝିଲୁ ୟାପ ନିଜେ ବି ଦର୍ପଣରେ ଚିହ୍ନି ପାରିବୁ
1: ନାହିଁ
0: କହିବୁନୁ ଉପାଡ଼ିଲେ ଉପାଡ଼ିଲେ
2: କଣ ଡୁପ୍ଲିକେଟ ଚୁଟି ମଶହୁର ହବିଲଦାର ଝଟପଟ ସିଂକୁ ଚିଟ କରିଦବୁ ନାଇଁ ରତନା ବେହେରା
3: ଲକ୍ଷେ ଟଙ୍କା ଲକ୍ଷେ ଟଙ୍କା ଲକ୍ଷେ ଟଙ୍କା କୁଆଡେ ଗଲା
1: କ୍ଷମା କରିଦିଅନ୍ତୁ ସାର୍, ମୁଁ ସେ ଦୁର୍ବୁଦ୍ଧି ନିଜେ କରିଥିଲି ସାର୍। ହଁ ସାର୍, ମୋ ନାଁ ଆଉ ଫଟୋ ପେପରରେ ଦେଖିବି ବୋଲି ସାଇକେଲ ବନ୍ଧା ପକେଇ ପେପରକୁ ପଠେଇ ଛପେଇଥିଲି ସାର୍।
4: ତୁ ଆମକୁ କେତେ ଦୌଡ଼ିଲୁ ରତନା।
0: ଆରେ ବୋକା କୋଉଠିକାର
5: ମସୁର ହାବିଲଦାର ପେପର ପାଇଁ ଯୋଉ 10 ଟଙ୍କା ଦେଇଥିଲେ ସେଇଥିରେ ଡେଙ୍ଗୁରା ପିଟେଇଛି ମୁଁ, ମାନେ କବି ରସିକ ଶେଖର ଶ୍ରୀଯୁକ୍ତ କୁନ୍ଥନ ଦାସ ଓର ପ୍ରେମନାଥ।
0: ତତେ 420 ଦଫାରେ ଘଣା ପେଲେଇବି ଆଗ।
4: ଆଉ ମୋର ପ୍ରେମଲତାର ବାହାଘର ତାଙ୍କୁ କାହିଁକି ଘଣା ପେଲେଇବେ ସାର୍? ସେ ତ ରତନା ବେହେରାକୁ ଧରେଇବାରେ ସାହାଯ୍ୟ କରୁଛନ୍ତି, ବରଂ ତାଙ୍କର ବାହାଘର କରେଇ ଦିଅନ୍ତୁ ଆପଣଙ୍କର ଝିଅ ସହିତ।
0: ନା, ହଁ, ନା, ହଁ।

0: ଶୁଣୁଥିଲେ ନାଟକ ରତନା ବେହେରା ନିରୁଥିଷ୍ଟ, ରଚନା ଶ୍ରୀଯୁକ୍ତ ସତ୍ୟାନାଶ, ପ୍ରଯୋଜନ ରବି ଶତପଥୀ, ସହଯୋଗିତା ବସନ୍ତ ମହାନ୍ତି। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ରତନା ବେହେରା, ଶିବାନୀ ପ୍ରସାଦ ମହାପାତ୍ର, ସୁରେଶ ଚନ୍ଦ୍ର ବଳ ଥିଲେ ଝଟପଟ ସିଂ ଭୂମିକାରେ, କୁନ୍ଦନ ଦାସ ଥିଲେ ସତ୍ୟବ୍ରତ ତ୍ରିପାଠୀ, ଅକ୍ଷୟ କୁମାର ସ୍ୱୟଂ ଥିଲେ ହାତକଡ଼ି ଭୂମିକାରେ, ଗୋବିନ୍ଦ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅନନ୍ତ କୁମାର ଦାସ, ଶରତ ଚନ୍ଦ୍ର ମୂଳିଆ ଥିଲେ ସଫନମା ଭୂମିକାରେ ଏବଂ କଲାଖା ଭୂମିକାରେ ଅଂଶଗ୍ରହଣ କରିଥିଲେ ସୟେଦ ଅବଦୁଲ ଖାନ, ବସନ୍ତ କୁମାର ଖଟେଇ ଥିଲେ ଡେଙ୍ଗୁରାବାଲା ଭୂମିକାରେ ଏବଂ ପ୍ରେମଲତା ଭୂମିକାରେ ଥିଲେ ଋତୁପର୍ଣ୍ଣା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।
1: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है।

ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜିନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏପର୍ଯ୍ୟନ୍ତ ହୋଟେଲ୍ ରୁମ୍ ଉପରେ ଜିଏସ୍ଟିର 4ଟି ଦର ଲାଗୁଛି। 1000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ୍ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1000 ଟଙ୍କାରୁ 2499 ଟଙ୍କା ମଧ୍ୟରେ ଥିବା ହୋଟେଲ୍ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2500 ରୁ 7499 ଟଙ୍କାର ହୋଟେଲ୍ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମ୍ର ହୋଟେଲ୍ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ୍ ରୁମ୍ ଉପରେ କେବଳ 2ଟି ଦର ଲାଗୁ ହେବ। 7500 ରୁ କମ୍ ଦାମ୍ର ରୁମ୍ ହେଲେ 5%, ଆଉ ଅଧିକ ଦାମ୍ ଥିଲେ 12% ଜିଏସ୍ଟି ଦେବାକୁ ପଡ଼ିବ। ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।

ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭୁଲାଗିତ ଦିନ 11:10 ଆଜିର କଣ୍ଠଶିଳ୍ପୀ ନିହାର ରଞ୍ଜନ ସୁନ୍ଦର ରାୟ ଏବଂ ଗୀତମଞ୍ଜରୀ ବେହେରା। ଦିନ 11:30 ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବ ଦାସକାଠା ଗୀତ ପରିବେଷଣ କରିଛନ୍ତି ଚକ୍ରଧର ପାରିକ ଏବଂ ସାଥୀମାନେ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12। ଦିନ 11:10 ପ୍ରଚାର କରିବୁ ଯୋଡ଼ିନାଗର ବାଦ୍ୟ ପରିବେଷଣ କରିଛନ୍ତି ଗୋଲକ ବିହାରୀ ଦାସ ଏବଂ ସାଥୀମାନେ। ନାରୀମହଲ ଦିନ 1:20। ଅପରାହ୍ନ 2:45 ଆପଣଙ୍କ ଚିଠି। ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଆକାଶବାଣୀ। ଅପରାହ୍ନ 3:10 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25। ଆକାଶବାଣୀରୁ କୃଷି ଶିକ୍ଷା ଅପରାହ୍ନ 4:00।

ଅପରାହ୍ନ 4:30 ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଶ୍ରୁତିର ପାହାଚ ସନ୍ଧ୍ୟା 5:00 ଆଜି ଏଥିରେ ଶୁଣିବେ ଅବସରପ୍ରାପ୍ତ ସମ୍ବାଦ ପାଠକ ଏବଂ କ୍ରୀଡ଼ା ଭାଷ୍ୟକାର ଗୋପାଳ ଛୋଟରାୟଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କ ସନ୍ଧ୍ୟା 5:30 ଏବଂ ଶ୍ରୀତାଙ୍କ ଚିଠିପତ୍ରର ଉତ୍ତର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 69ତମ ଭାଗ ସନ୍ଧ୍ୟା 6:10। ଇଂଲଣ୍ଡର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ଟି20 କ୍ରିକେଟ ବିଶ୍ୱକପ୍ 2026 ଫାଇନାଲ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ସନ୍ଧ୍ୟା 6:39 ପର୍ଯ୍ୟନ୍ତ। ରାତି 8:45 ରାତି 9:15 ପର୍ଯ୍ୟନ୍ତ ଏବଂ ରାତି 9:15 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲାର ହାଲଚାଲ ରାତି 7:25। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 29°C ଏବଂ ସର୍ବନିମ୍ନ 25°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।

ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି। ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।

0: ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟିର ଚାରୋଟି ଦର ଲାଗୁଛି। 1000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1000 ଟଙ୍କାରୁ 2499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2500ରୁ 7499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% ଜିଏସ୍ଟି ଦେବାକୁ ପଡ଼ିବ।
1: ଆକାଶବାଣୀ କଟକ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
1: ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇନେ ତୋର ବୁଦ୍ଧିମତାର ଫଳ।
2: RBI କହେ, ସ୍ମାର୍ଟ ବନ, କୁଲ ରୁହ।
3: ପରବର୍ତ୍ତୀ ଗୀତଟି ଗୀତମଞ୍ଜରୀ ବେହେରାଙ୍କ କଣ୍ଠରେ, ମିଶ୍ର ସତ୍ୟନାରାୟଣଙ୍କ ରଚନା।

0: ଅଭୁଲା ଗୀତରେ ଶୁଣୁଥିଲେ ନିହାର ରଞ୍ଜନ ସୁନ୍ଦର ରାୟ ଏବଂ ଗୀତା ମଞ୍ଜରୀ ବେହେରାଙ୍କ କଣ୍ଠରୁ କେତେ ଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠା ଗୀତ। ପରିବେଷଣ କରୁଛନ୍ତି ଚକ୍ରଧର ବାରିକ ଏବଂ ସାଥୀମାନେ।

0: ଥିଲୁ ପୁଅ
1: ବୁଝିଲି
0: ଭଗବତୀ ବୀଣାପାଣିଙ୍କ ଚରଣ ତଳେ ଆଶ୍ରୟ ନେଲେ
1: ନିଶ୍ଚିତ
0: ଜଗନ୍ନାଥଙ୍କ ଚରଣ ତଳେ ଗୋଟିଏ ଜଣାଣ ପଢିବା
1: ପଢନ୍ତୁ
0: କବି ସୂର୍ଯ୍ୟ ବଳଦେବ ରଥଙ୍କର।

0: ସୂର୍ଯ୍ୟବଳ ଦେବରଥଙ୍କର ଜଣାଟିଏ ପଢ଼ିଲେ ଏଣିକି ଆମେ ବିଶ୍ୱ ମାଧ୍ୟମରେ ଗତି କରିବା। ଏକଲୟେ ଶୁଣନ୍ତୁ ବିଳନ୍ତ ନରପତି କ୍ଷିତିରେ ଶ୍ରେଷ୍ଠ ରାଜ୍ୟ ଅଟଇ ଶ୍ରୀକୃଷ୍ଣ ବଳଦେବ ତହିଁରେ ଦଣ୍ଡଧର ସ୍ୱପ୍ନକୋଟି ଯାଦବ ତାଙ୍କର
1: ଅନୁଚର
0: ଦ୍ୱାରାବତୀ କଟକରେ କୃଷ୍ଣ ବଳରାମ ଦୁଇ ଭାଇ ଅଛନ୍ତି ସ୍ୱପ୍ନକୋଟି ଯଦୁବଂଶ ଅଛନ୍ତି। ବାପଧନ ଦ୍ୱାରିକାପୁରର ବର୍ଣ୍ଣନା ଗୋଟିଏ ପଦ ଶୁଣ
2: କିପରି

0: ସେ ଦ୍ୱାରା ଅତି କଟକରେ ସକଟା ସୁର ଭୟ ନାହିଁ, ସୁଦର୍ଶନ ଚକ୍ର ପରି ସୁଦର୍ଶନ ଚକ୍ର ଅନବରତ ଘୁରୁଛି, ମନ୍ଦ ସଂସର୍ଗତା ନାହିଁ, ଚନ୍ଦନର ବାସନା ବାସି ଉଠୁଛି, ସେଠି ଉପବାସ କେହି ରୁହନ୍ତିନି, ବ୍ୟବସାୟୀମାନେ ଛୋଟ ଛୋଟ କୁଡିଆ ଖଣ୍ଡେ ଖଣ୍ଡେ କରି ବ୍ୟବସାୟ ପତ୍ର କରନ୍ତି।
1: ତାପରେ
0: ସେଠି ଥିଲେ ନନ୍ଦଙ୍କର ଝିଅ ସୁଭଦ୍ରା, ନବ ଯିବା ପାଇଁ ଦ୍ୱାରିକାରେ ଅଛି।
1: କିପରି
0: ଏଣେ କଣ ହେଲା, କୃଷ୍ଣ ବଳରାମ ରୈବତ ପର୍ବତରେ କଲେ ବସନ୍ତ ଉତ୍ସବ, ଚାରିଗୁଣା ଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରିଥିଲେ, ଗୋସିଂହକୁ ନିମନ୍ତ୍ରଣ କରା ଯାଇ ନଥିଲା, ତେଣୁ ଗୋସିଂହ ଦତ୍ୟ ଆସି କୃଷ୍ଣ ବଳରାମକୁ ଅଗ୍ନିକୁଣ୍ଡରେ ଫିଙ୍ଗି ଦେଇ ସତ୍ୟଭାମାକୁ ନେଇଯାଉଥିଲେ। ଏ ସମୟରେ ଅର୍ଜୁନ ବଡ ଭାଇଙ୍କର ପ୍ରୀତି ଦେଖି ଯାଇଛି ଗୋଟିଏ ବର୍ଷ ବନବାସ ଯାଇଛି 12 ବର୍ଷ, ତେଣୁ ତାଙ୍କ ପାଶରେ ସେହି ସମୟରେ ସୁମନ୍ତଙ୍କ ହାର ଚୋରି ଯାଇଥିଲା। ସତଧନୁ ଶକ୍ରାଜିତଙ୍କର ଭାଇ ସତଧନୁ ଶରଣ ପ୍ରାର୍ଥୀ ସତ୍ୟଭାମାକୁ ଯେତେବେଳେ ରାତି ଅଧରେ ନେଇଯାଉଥିଲା କେ ଦଶନାମ ଜାଣିଥିଲେ ସତ୍ୟଭାମା, ଅର୍ଜୁନଙ୍କ ଦଶନ ନାମ ସତ୍ୟଭାମା, ଅତି କାତର କଣ୍ଠରେ ଡାକ ଦେଲେ 10ଟି ନାମ ଅର୍ଜୁନଙ୍କର। ଅର୍ଜୁନ ଶୋଇଯାଇଥିଲେ, ସତହରୁ ଡାକ ଶୁଣି ଅର୍ଜୁନକୁ ଉଠେଇ ଦେଲେ, ଅର୍ଜୁନ ଯୁଦ୍ଧ କରି ଗୋସିଂହକୁ ମାରିଲେ, ରାମକୃଷ୍ଣ ଦୁଇ ଭାଇକି ଅଗ୍ନିକୁଣ୍ଡ ଉଦ୍ଧାର କଲେ, ସତ୍ୟଭାମାକୁ ଉଦ୍ଧାର କଲେ, ତେଣୁ କରି କୃଷ୍ଣ ବଳରାମ ଆନନ୍ଦିତ ଚିତ୍ତ ହୋଇ ଅର୍ଜୁନକୁ ନେଇ ଦ୍ୱାରିକାରେ ଅଛନ୍ତି, ଦ୍ୱାରିକାକୁ ଯାଉଛନ୍ତି। ସେହି ସମୟରେ ଶ୍ରୀକୃଷ୍ଣ କହିଲେ କଣ କହିଲେ, ସତ୍ୟଭାମା ଅର୍ଜୁନ ଯେ ଉପକାର କରିଛି, ଉପକାର ବନ୍ଧୁକୁ ସୁଝି ହେବନି, ତୁମେ ଜଣ ଜଣେ ମୋର 8ଟି ରାଣୀ ଅଛ, ଆସି ବନ୍ଦାଣ କର। ଶୁଣି କରି ସତ୍ୟଭାମା ବହନ ଚଳିଗଲେ, ସକଳ ଭଉଣୀ ମାନଙ୍କ ଆଗରେ ଜଣା ସ୍ୱାମୀଙ୍କ ଆଦେଶ, ଚାଲ ଅର୍ଜୁନକୁ ବନ୍ଦାପନା କରିବା। ତେଣୁ ଥିଲେ ଭଉଣୀ ତାଙ୍କର ସୁଭଦ୍ରା, ନଣନ୍ଦ ଗେହ୍ଲା ନଣନ୍ଦ ବୋଇଲା କଲା, ମୁଁ ଯିବି ବନ୍ଦାଣ ଦେଖିବାକୁ, ଚାଲିଲା ସୁଭଦ୍ରା ଭାଉଜ ମାନଙ୍କ ମେଳରେ ବନ୍ଦାଣ ଦେଖିବା। କୃଷ୍ଣ ସେହି ସମୟ ଅର୍ଜୁନକୁ କୋଳ କରି ବସିଛନ୍ତି। ଏ ସମୟରେ କଣ କଲେ ବାପାହନ ଗୋଟିଏ ପଦ ଶୁଣିଲେ,
1: କୁହନ୍ତୁ,
0: କୃଷ୍ଣ ଅର୍ଜୁନ ଦୁହେ କା ଗାତ୍ରୀ, ଏ ରୂପେ ପୁଣି ବିଜୟର ଦ୍ୟୋତି, କୃଷ୍ଣ ଯାହା ଅର୍ଜୁନ ସେଇୟା। ଏ ସମୟ ନାରୀମାନେ ଚିନ୍ତା କରୁଛନ୍ତି, ଆ ଭିତରେ କୃଷ୍ଣ କିଏ ଅର୍ଜୁନ କିଏ, କାହାକୁ ବନ୍ଦାଣ କରିବୁ, କଣ ହେଲା, କିଏ ସେ କୃଷ୍ଣ କିଏ ସେ ପାର୍ଥବୀର, ବନ୍ଦାଣ ବନ୍ଦାଇବୁ।

0: ଭାଇ ଗମସ୍ତକରେ ଅଛି ମୟୂର ଚନ୍ଦ୍ରିକା,
1: କିନ୍ତୁ
0: ଆଙ୍କ ମସ୍ତକରେ ମୟୂର ଚନ୍ଦ୍ରିକା ନାହିଁ,
1: ତେଣୁ
0: ରୂପ ସମାନ ଗୁଣ ସମ୍ମାନ ଏବଂ ମୁଖମଣ୍ଡଳ ସମାନ। ଏ ରୂପ ଦେଖି ଅର୍ଜୁନ, ଅର୍ଜୁନଙ୍କ ରୂପ ଦେଖି ସୁଭଦ୍ରା ନିରେଖି ଚାହିଁଛି ପଲକ ପଡ଼ୁନି କଣ ବୋଲି ଭାବନା କଲା। ଜାଣିଛୁ କିରେ, ଗୋଟିଏ ପଦ ବବ୍ରୁବାହନ ଯୁଦ୍ଧରେ ଲେଖି ଦେଇଛନ୍ତି କୃଷ୍ଣ ବାସୁ, ଯାଜପୁର କୃଷ୍ଣ ବାସୁ
1: କିପରି ଲେଖିଲେ
0: କହିଲେ କି ସୁ

0: ଭାଇଙ୍କ କୋଳରେ କଣ ଚନ୍ଦ୍ରମା ଆଜି ବିଜେ କରିଛନ୍ତି କି ମୁଖମଣ୍ଡଳ ତାଙ୍କର ଇଏ ରୂପ ଚିନ୍ତା କରୁଛନ୍ତି ଭଦ୍ରା
1: ଭଦ୍ରା ଦେବୀ
0: କୃଷ୍ଣ ମାୟା ବି ସବୁ ଜାଣିଲେ
1: ଆଜ୍ଞା
0: ଭଉଣୀର ଆଖି ପଡିଛି ଅର୍ଜୁନ କଠି ଜାମାୟା ଦେବେ ଅଗୋଚର କାହୁଁ ଜାଣିବେ ଆରେ ଯାହାର ମାୟାରେ ସଚରାଚର ବ୍ରହ୍ମାଣ୍ଡ ଯେ ସକଳଙ୍କର ମନ କଥା ଜାଣନ୍ତି ଭଉଣୀ ସୁଭଦ୍ରା ମନ କଥା ଜାଣିପାରିବେନି ଜାଣିଲେ ସତ୍ୟହାମା କହିଲେ ସତ୍ୟହାମା ଶୀଘ୍ର ମୋ ଭଉଣୀକି ନେଇ ପଳା
1: ତାପରେ
0: ଆଜ୍ଞା ସତ୍ୟହାମା ସୁଭଦ୍ରାଙ୍କୁ ଘେନିଗଲେ ଛାଡ଼ିଦେଲେ ଅନ୍ତପୁରରେ ସୁଭଦ୍ରା କଣ କଲା ଭୋଜନ କଲାନି ପଲଙ୍କ ଉପରେ ଶୋଇଲାନି ଭୂମିରେ ମୁଖ ପୋତି ଶୋଇ ରହିଲା ଏ ସମୟରେ ପହଞ୍ଚିଗଲେ ସତ୍ୟହାମା ସତ୍ୟହାମା ଡାକିଲେ ନଣନ୍ଦ ଆସୁନାହାନ୍ତି ଭୋଜନ କରିବେ ସେଇ ସମୟରେ ସୁଭଦ୍ରା ଉଠି କରି ବୋଇଲା ନୂଆ ବୋଉ ଏପର୍ଯ୍ୟନ୍ତ ତୁମ ପାଖରେ ମୁଁ କିଛି ଅଳି କରିନଥିଲି ଆଜି ଗୋଟେ ଦ୍ରବ୍ୟ ମାଗିବି ତୁମେ ଦେଇପାରିବ ତ
1: ପ୍ରକାଶ କର
0: ସତ୍ୟହାମା କହିଲେ ହଁ ମୁଁ ଦେବି ସେଇ ସମୟରେ ସୁଭଦ୍ରା କହିଲେ ଭାଇଙ୍କ ରାମ ପକାଅ ମୁଁ ମାଗିବି ତୁମକୁ ଶ୍ରୀକୃଷ୍ଣଙ୍କ ରାମ ପକାଇଲେ ସତ୍ୟ ହାମା ସେଇ ସମୟରେ ସୁଭଦ୍ରା କଣ କଲା ନୂଆ ବୋଉ

0: ପକ୍ଷାଳିଲେ ପ୍ରଭୁ ନନ୍ଦ
1: କହିଲେ ମୋ ଭଉଣୀ କାହିଁକି ତୁମ ଗୋଡ ତଳେ ପଡିଥିଲା, କଣ କଥାଟା ହେଇଛି କୁହ ଦେଖି। ସତ୍ୟ ହେବା ବୋଇଲେ ପ୍ରଭୁ ଜଗତନାଥ, କିଅଣ କହିବି, ଆପଣ ତ ସଚରାଚର ବ୍ରହ୍ମାଣ୍ଡ ଜାଣନ୍ତି, କିନ୍ତୁ ଆପଣଙ୍କ ଭଉଣୀ ଆମ ସାଥିରେ ଯାଇଥିଲେ ବନ୍ଦାଣ ଦେଖିବା ନିମନ୍ତେ। ଅର୍ଜୁନ ବୀରକୁ ସେ ଚାହିଁଛି ସ୍ୱାମୀ ପଦେ ବରଣ କରିବ। ହେଲା କିଅଣ ଏହା ଶୁଣି ବୋଇଲେ ବରଜ ସୁନ୍ଦର, ଏଛାର କଥାକୁ ଘୋରି ଭାବନା ନ କର। ଆଲ ସତ୍ୟ ଭାମା ତୁମେ ବହନ ଚଳି ଯାଅ, ଜନନୀ ଯଶୋଦାଙ୍କୁ ସକଳ ଶୁଣାଅ। କହିବ ମାତାଙ୍କୁ ବଡ ଭାଇଙ୍କୁ ପଚାରିବାକୁ, ସେ କିସ କହିବେ ସେ କଥା କହିବ ଆମ୍ଭ। କହିବ ମାଙ୍କୁ ଜାଣି ଜନ୍ମ ଧାତ୍ରୀ ଜନନୀ, ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗ ଜପି କରିଅଛି, ମା ଜନ୍ମ ଦେଇଛି କିଏ ଯଶ ଯଶୋଦା, ତାଙ୍କ ମନକୁ କଣ ପାଇବା ଟିକେ କହିବ, ଏଇ ଅର୍ଜୁନ କଥା ଜଣେଇବ। ତାପରେ କହିବ ମାଙ୍କୁ ବଡ ଭାଇଙ୍କି ଟିକେ ପଚାରି ଆସିବେ, ଶୁଣି କରି ଯଶୋଦା ଶୁଣି କରି ସତ୍ୟ ଭାମା ବେଗେ ଚଳିଗଲେ, ଚନ୍ଦ୍ରଶାଳାପୁରରେ ଶାଶୁଙ୍କୁ ନମିଲେ, ଶୁଣି କରି ଯଶୋଦା ହେ ବାଞ୍ଚିଲେ କଲ୍ୟାଣ।

ନ ଭାବିଲ ଦିନେ ତାକୁ ଇଏ ଦେବ ବି ଭାଗ। ମୁଁ କହିବି ତୁମ ମାତା ପଣିଆ ହେ, ତୁମେ ତ ଆମର ଶାଶୁ, ଝିଅଟି ନବଯୁବା ହେଲା, ତା ବିବାହ ପ୍ରସ୍ତାବ ଦିନକ ପାଇଁ ନେଲନି।

0: ଠିକ ତୁମର ଜନନୀ ପଦ କହିଲେ ମାଲୁ ଭଲ କଥାଟା ଜଣେଇଲୁ
1: ଆଚ୍ଛା
0: କହିଲୁ ଦେଖି ବୋହୁ ମୋର ସକ୍ରାଜିତାଙ୍କର ଝିଅ ତୁ ତୋ ମନକୁ କାହାକୁ ପାଉଛି କାହାକୁ ବିବାହ ଦେଲେ ମୋ ଝିଅଟା ଉପଯୁକ୍ତ ପତ୍ନୀ ଗ୍ରହଣ ପାଇ କହିଲେ ଦେଖି ସତ୍ୟ ହସି ହସି କହିଲେ
1: କହିଲେ
0: ମା

0: ପରିକାବୀର ଶ୍ରେଷ୍ଠ ସେ ତୃତୀୟ ପାଣ୍ଡବୀର ଅର୍ଜୁନ ଭୁବନ ବିଜୟୀ,
1: କିନ୍ତୁ ତାକୁ ଦେଲେ ଭଲ ହନ୍ତା। ମନକୁ ପାଇଲା ଯଶୋଦାଙ୍କର, କହିଲେ ମା ଆପଣ ମନକୁ ଯଦି ପାଇଲା ଟିକେ ବଡ ଭାଇଙ୍କି ପଚାରିବ। ଚାଲିଲେ ଯଶୋଦା ବଡ ଭାଇଙ୍କ ବଡପୁଅ ବାସକୁ, ରାମ ଭୋଜନ ଥାଳିରେ ବସିଛନ୍ତି। ସେଇ ସମୟରେ ବଡପୁଅ ଆଗରେ ଜଣେଇଲେ, କହିଲେ ହରେ ବଡପୁଅ ଲଙ୍ଗଳଧର, ମୋ ଝିଅ ନବଯୁବା ହେଲାଣି, ତୁ ବିବାହ ଦାୟିତ୍ୱ ନେବୁନି। ଯଶୋଦାଙ୍କ କଥା ଶୁଣି ବଳରାମ ବୋଇଲେ, ମା ପଳା ପଳା ପଳା ପଳା, ମୋ ଭଉଣୀର ଉପଯୁକ୍ତ ବର ମୁଁ ବରିଛି। ମାନ ଚକ୍ରବର୍ତ୍ତୀ ରାଜା ସଙ୍ଗରେ ଦେବା ଲାଗି ମନେ ବାଞ୍ଛୁ ଅଛି। ହସ୍ତିନାର ରାଜା ଦୁର୍ଯ୍ୟୋଧନ, ଫଗୁ ଦଶମୀ ଦିନ ଭଉଣୀ କି ଫଗୁ ଦଶମୀ ଦିନ ମୁଁ ସେ ଦୁର୍ଯ୍ୟୋଧନକୁ ବିବାହ କରାଇ ଦେବି। ଚିନ୍ତା କରନା, ତୁ ପଳେଇ ଯା ପଳେଇ ଯା ପଳେଇ ଯା। ସତ୍ୟ ହେଲା, ଯଶୋଦା ଉଇଲେ ପୁଅରେ ଅର୍ଜୁନକୁ ଦେଲେ ଭଲ ହୁଅନ୍ତାନି, ଆମର ପକ୍ଷପାତି। ଏନ୍ତୁଣି ଶାଳରେ ମୋ ଝିଅ ଜନ୍ମ ସମୟରେ ଆସିଥିଲେ କୁନ୍ତି, କହିଲେ ଝିଅଟିକି ମତେ ବୋହୁ କରିବାକୁ ଦବୁ। ମୁଁ କହିଛି ହଁ ଦେବି ବୋଲି। ଆରେ ମୋ ମନେ ପଡିଲା ରେ, ବଳରାମ ଦେଲେ ଭଲ ହନ୍ତାନି। ଶୁଣି କରି ବଳରାମ ଚମକି ଚାହିଁଲେ, କିଡି ମିଡି କନ ଦର୍ଶନ ଚବା
2: ପାଇଲେ,
1: ଚକ୍ର କାର ପରାୟ ନ ବୁଲାଇ ଗର୍ଜନ କରି କହିଲେ, ରୋହିଣୀ ତ ଯାରଜ ବଣ ବୁଲା ଅର୍ଜୁନ, ତାକୁ ଦେବି ମୋ ଭଉଣୀ, ସିଏ ହେବ ମୋ ସମକକ୍ଷ ଭିଣୋଇ, ଦୁର୍ଯ୍ୟୋଧନକୁ ବିବାହ ଦେଇ ଫଗୁ ଦଶମୀ ଦିନ। ମା ଯା, ତୁମେ ଚାଲି ଯାଉଛୁ, ଏକଥା ଯାଇ କହିଦେଲେ ସତ୍ୟଭାମାଙ୍କ ପାଶ୍ୱରେ। ବଳରାମ କହିବା କଥା ସତ୍ୟଭାମାଙ୍କ ଆଗରେ କହିଦେଲେ। ସତ୍ୟଭାମା ଚିନ୍ତା କଲେ, ଗୋସିଂହ ଦତ୍ତ ନେଉଥିଲା, ଅଗ୍ନି କୁଣ୍ଡରେ ପଡିଥିଲେ, ପ୍ରଭୁଙ୍କୁ ଉଦ୍ଧାର କରିଥିଲେ, ସେ ଆଜି ମୁଁ ଯାରଜ ବୋଲି କହିଲେ, ଅର୍ଜୁନକୁ ଉପକାର କିପରି ଶୁଝିବି,
2: କିପରି
1: ଖାଇଲେନି ପିଇଲେନି, ପଲଙ୍କ ଉପରେ ନିଘୁଡ଼ରେ ଶୋଇ ରହିଲେ।
2: ତାପରେ କଣ ହେଇଛି,
1: ଏକାଳେ ପ୍ରବେଶ ହେଲେ ବରଜ ସୁନ୍ଦର, ସତ୍ୟଭାମା କପୁରେ ଯାଇ ଦେଖିଲେ ସତ୍ୱର। ସତ୍ୟଭାମା ମନ ଦୁଃଖରେ ଶୋଇଛନ୍ତି, କୃଷ୍ଣ ଉଠେଇଦେଲେ, ନିଦା ଭାଙ୍ଗି ଉଠେଇଲେ, କହିଲେ ହେ ସତ୍ୟଭାମା, ତୁମେ କଣ ମୁହଁଟା ଆଜି ବଳିଦନ୍ତୀ ସୁଚି, ଏପରି କଣ ଚିନ୍ତାରେ ଶୋଇଛ, କେଶ ଗୁଡାକ ମୁକୁଳ କରି। ସତ୍ୟଭାମା କିଛି କହିଲେନି, ପଲଙ୍କ ଉପରୁ ଉଠି ଆସି ତଳେ ବଥା ପୋତି ବସି ରହିଲେ। ଏଇ ସମୟରେ ପ୍ରଭୁ କଣ କହିଦେଲେ, କଣ ପାଇଁ ତ ମନ ଉଣା କରିଛୁ, ଗୋଟିଏ ପଦ କବି ସୂର୍ଯ୍ୟ ବଳଦେବ ରଥ ଲେଖିଦେଲେ।

ଏ ପଦ୍ମ ଭଜନି ଚକ୍ରାଜିତାଙ୍କର ଝିଅ ତୁ ହଉଛି ଦ୍ୱିତୀୟ ଲକ୍ଷ୍ମୀ, ମନରେ ଉଣା କରୁଛୁ ଦ୍ୱାରାବତୀ କଟକରେ ହୀରା ଲୀଳା ମୋତି ମାଣିକ ବୈଦୁର୍ଯ୍ୟ ଚୌପୁରେ ପୂର୍ଣ୍ଣ, ତୁ ଆଜି ଦୁଃଖ କରିଛୁ ଆଉ କଣ କହିଦେଲେ।

0: ପୁଣ୍ୟବଚନ ନ କହିଲା ପୂର୍ବରୁ ସତ୍ୟ ହମାନ ଦୁଇକର ଯୋଡ଼ି ଜଣେଇଲେ ପ୍ରଭୁ ଠାକୁରେ ମୁଁ ଆପଣଙ୍କୁ କଣ ଆଜି କହିବାକୁ ଯିବି? ଆପଣ ମୋ ପାଦ ସେବକ? ନା ନା ନା, ମୁଁ ଆପଣଙ୍କ ସେବିକା, କ୍ଷମା ଦିଅନ୍ତୁ। ଆପଣ ପଠେଇଦେଲେ ମାଙ୍କ ପାଶକୁ,
1: ତାହେଲେ ପ୍ରକାଶ କର।
0: ମାଙ୍କ ମନକୁ ପାଇଲା ଅର୍ଜୁନକୁ ଦେବା ଲାଗି, ଠାକୁର ବଡ ଠାକୁର କହିଲେଣି ଦୁର୍ଯ୍ୟୋଧନକୁ ଦେବା ଲାଗି,
1: ନିଶ୍ଚିତ।
0: ତେଣୁ କରି ମୋ ମନଟା ଭାରି ଦୁଃଖ ହେଉଛି ଠାକୁର, କଣ କରିବି କୁହନ୍ତୁ ଦେଖି, ଉପକାର ଅର୍ଜୁନଙ୍କ ଉପକାର ସୁଝିବି କିପରି? ଏହା ଶୁଣି ତଟ ଆସିଗଲେ ପ୍ରଭୁ ନାରାୟଣ, ଏକଥା ଚିନ୍ତା କରୁଛୁ ଶୁଣ ମୋ ବଚନ।

0: ଅର୍ଜୁନ କୌଣସି ନାରୀ ସଂସ୍ପର୍ଶ କରେ ନା, ପଦ ଛୁଇଁ ନିୟମ କରିଛି, କିନ୍ତୁ ତୁମେ ଭଉଣୀକି ନେଇଯା, ତତକ୍ଷଣ ଅବିକା ଯାଅ,
1: ଅନ୍ତପୁରେ ଛାଡି ଦେଇ ଆସ,
0: ମୋ କଥା କହିବ, ମୁଁ ତାଙ୍କୁ ପଠେଇଛି ବୋଲି ଭଉଣୀକୁ କହିବ।
1: ତାପରେ କଣ ହେଇଛି?
0: ଶୁଣିକରି ସ୍ତରତରେ ସତ୍ୟ ଭାମା ଚଳିଗଲେ, ଆନନ୍ଦ ସୁଭଦ୍ରାଙ୍କୁ ସକାଳ ଜଣା ଆଣିଲେ, କାମନା ପୂର୍ଣ୍ଣ ହେଲା। ଆସ ମୋ ସାଥୀ ଭାଇ, ଆଜ୍ଞା ଦେଇଛନ୍ତି, ମୁଁ ଅର୍ଜୁନ ପରେ ଛାଡ଼ିଦେବି।
1: ଚାଲ,
0: ସତ୍ୟ ଭାମା ସୁଭଦ୍ରାଙ୍କୁ ନେଇ ଅର୍ଜୁନଙ୍କ ଉପରେ ପହଞ୍ଚି ଯାଇଛନ୍ତି।
1: ତାପରେ କଣ ହେଇଛି?
0: କିଏ ସେ କବାଟରେ କଣ କଲେ ରେ? ସତ୍ୟହାମା କବାଟରେ କରମା ଡାକିଦେଲେ, ସତ୍ୟହାମା କରମାରି ଡାକିଲେ, ଘନ ଘନ ଦ୍ୱାର ଫେଡ଼ି ଦିଅରେ ତୁ ବିର।

0: ଆଲୋ ଚଣ୍ଡାଳୁଣି ରାକ୍ଷା ଶୁଣି ତୁ କିଏ ଆସୁଛୁ ପେଶା ଶୁଣି ଜାଣିନୁ ତୁ କିଏ ମୋ ଜୀବୀର ଅର୍ଜୁନ ଓସିଂହ କୁମାରୀ ସର ଗୁଡାକ ବଙ୍କା ଡଙ୍କା ହୋଇଥିଲା ମୁଁ ସଳଖ କରୁଛି ନହେଲେ ସର ମାରି ତୋ ମୁଣ୍ଡ କାଟିଦେବି କାତର ଚିତ୍ତରେ କଣ୍ଠରେ କହିଲେ କିଏ ସତ୍ୟମା
1: କଣ କହିଲେ
0: ଅର୍ଜୁନ ଆରେ ମୁଁ ଡାକୁଛି ମୁଁ ଡାକୁଛି ଭାଉଜ ଡାକୁଛି କହିଲେ ଭାଉଜ କୁଆଡେ ଆସିଛ ନା ମୁଁ ଆଣିଛି ତୁମକୁ ସାଥିରେ ମୋ ସାଥିରେ ନଣନ୍ଦ ଆସିଛି କୃଷ୍ଣ ପଠେଇଛନ୍ତି କହିଲେ କୃଷ୍ଣ ପଠେଇଛନ୍ତି ତୁମ ନଣନ୍ଦ ଭାଇ ସାଙ୍ଗରେ ହେଇନି ଆସିଛ ସୁଭଦ୍ରାଙ୍କୁ ଶୁଣ ମୁଁ ଆଜ୍ଞା ଦେଉଛି ସେ ମୋର ମାଉସୀ ଝିଅ ଭଉଣୀ ଗ୍ରହଣ କରିବି ନାହିଁ ମୁଁ ଆଦେଶ ଦେଉଛି ସୁଭଦ୍ରାଙ୍କୁ ନେଇ କୃଷ୍ଣଙ୍କ ଉପରେ ଛାଡିଦିଅ ମୁଁ ଗ୍ରହଣ କରିବା ଯାହା କୃଷ୍ଣ ଗ୍ରହଣ କରିବା ସେଇଆ ଏହିପରି କହୁଁ କହୁଁ ରାତି ପାଇଗଲା ହେଉ ତାରୁ ଶୁଣ ପଣ୍ଡିତେ ତୁ ଯାହା
2: ହେଲା
0: ମନ ଦୁଃଖରେ ନଣନ୍ଦ ଭାଉଜ ପଳେଇଗଲେ ଶ୍ରୀକୃଷ୍ଣ ଦାନ୍ତ ହସୁଥିଲେ ସତ୍ୟଭାମା ପହଞ୍ଚିଗଲେ ଦାନ୍ତୁ ଆଣି କଟକେ ବିଜୟ ଚକ୍ର ପାଣି ଏକାଳରେ

ଫେରିଆସିଲୁ। ସୁଭଦ୍ରାଙ୍କୁ ଅର୍ଜୁନ ଗ୍ରହଣ କଲା ନାହିଁ। କୃଷ୍ଣ କହିଲେ ଭୟ କରନା, ମୋ ବୋହୁ ମାୟାବତୀ ସ୍ତମ୍ଭନ ମୋହନ ଅବଶ୍ୟ ଉଚ୍ଚାରଣ ସବୁ ମନ୍ତ୍ର ଶିଖିଛି, ଯାହା ତାଠୁ ମନ୍ତ୍ର ନେଇ ଆସିବ, ଦେଖାଯାଉ ଅର୍ଜୁନ ମିଳନ ହେବ କି ନାହିଁ। ଚାଲିଲେ ସତ୍ୟଭାମା ମାୟାବତୀକୁ ଜଣେଇ ଦେଲେ, ମାୟାବତୀ ମନ୍ତ୍ରତନ୍ତ୍ର ସକଳ ଦେଇଦେଲା, ସୁଭଦ୍ରାଙ୍କୁ ଶିଖେଇ ଦେଲା। ଏହିପରି କୋଉ କୋଉ ରଜନୀ ଆସି ପହଞ୍ଚିଗଲା ରେ, ପଲ୍ଲାଙ୍କ ଉପରେ ଅର୍ଜୁନ ଶୋଇଛି, କବାଟ କିଳି ଯାଇଛି, ମନ୍ତ୍ର ତ ପାଇଛି ସୁଭଦ୍ରା ମାୟାବତୀ ଠାରୁ। ସେହି ସମୟରେ ଚାଲିଲେ ନଣଙ୍ଗା ଭଜ ଦୁହେଁ। ସୁଭଦ୍ରା କଣ କଲା, ମନ୍ତ୍ର ପଢି

0: పెళ్లి పెళ్లిదే
1: అంతపురకు సుభద్ర చాలిగా భితరపట అడింది
2: అర్జున
1: సోచి వశీకరణమంతా ధూళి నై థిలా అర్జునక ఉపరే ఫింగి దాలా
2: తాపరే
1: అర్జున సోచి పల్లంక ఉపరే
2: నిశ్చిత
1: సోచంతి సుభద్ర ఠియా హోచంతి ବଶୀକରଣ ମନ୍ତ୍ର ପାଇଛି କି ଅର୍ଜୁନଙ୍କ ଉପରେ ପଡିଛି ଲୋମକେ କାଣ୍ଡେ କାଣ୍ଡେ ବିନ୍ଧିଲା ଫୁଲ ସର ଜେଣି କି ଚାହିଁଲା ଦିଶିଲା ନାଗରିଆ କାମସ୍ୱରେ ବାୟା ହେଇଗଲା ଅର୍ଜୁନ ତେଣୁ ଚାରିଆଡକୁ ଚାହିଁଲା ଦେଖା ହେଲା ସୁଭଦ୍ରା ପରି ତଳକୁ ଚାହିଁଲା ସୁଭଦ୍ରା ବସିଛି ଯେତେବେଳେ ପଲଙ୍କ ଉପରୁ ଅର୍ଜୁନ ଉଠିଯାଏ ସୁଭଦ୍ରାଙ୍କ ପାଶକୁ ଏକାଳେ ସୁଭଦ୍ରା ପଳାଇନ ଗଲେ କବାଟ ଖୋଲିବା ଲାଗି ମନେ ଉଚ୍ଚାରିଲେ ପଛପଟୁ ପଣ ତ ଧରିଲା ବି ଅର୍ଜୁନ କେଣିକି ଯାଉଛୁ ମୋର ଯୁବତୀ ରତନ ପରେ ପଳାଉଛୁ ଅନ୍ତପୁର କିପରି ଆଇଲୁ କହିଲା ପ୍ରଭୁ କାଲି କେତେ କଥା କହିବି ତୁମକୁ କେତେ ପ୍ରକାର ନିନ୍ଦା କରି କହିବି ଆଜି ମୁଁ ଆପଣଙ୍କୁ କହୁଛି ଏତିକି ମୁଁ ତୁମକୁ ସମୀପଦ ବରିବା ଲାଗି ଆସିଛି ଏହି ସମୟରେ କଣ ହେଲା ସୁଭଦ୍ରା ଅର୍ଜୁନକୁ
2: ମିଳନ ହେଲା
1: ସୁଭଦ୍ରା ଅର୍ଜୁନ ଦୁହିଁଙ୍କର ପଲଙ୍କ ଉପରେ ଅଛନ୍ତି ଅଧିକ କଣ କହିବିରେ ବାପା ହନ ସେହି ସମୟରେ ସୁଭଦ୍ରା କହିଲେ କଣ କହିଲା

0: ଏହି ପରି ସାତ ଦିନ ଗୁପ୍ତ ପ୍ରୀତି ହେଲା। ସାତ ଦିନ ଗୁପ୍ତ ପ୍ରୀତି ହେଇଗଲା। ଦିନେ ଯମୁନାକୁ ଯାଇଥିଲେ ସ୍ନାନକୁ ଭାଉଜଙ୍କ ମାନଙ୍କ ମେଳରେ କିଏ ସୁଭଦ୍ରା ରେବତୀ ଦେଖି ପକାଇଲେ ସୁଭଦ୍ରାଙ୍କ ଅଙ୍ଗରେ ପୁରୁଷର ଚିହ୍ନ ଗୁଡିକ।
1: ନିଶ୍ଚିତ
0: ପଚାରିଲେ ନନନ୍ଦେ ଏ ଚିହ୍ନ ପାଇଲୁ କୋଉଠୁ? ସୁଦର୍ଶନ ଚକ୍ର ବୁଲୁଛି ତୁମ ଭାଇଙ୍କର ମୋ ଆଗରେ କୁହ।
1: କହିଲେ
0: ସୁଭଦ୍ରା କହିଲେ ନୂଆ ବୋଉ ଆଗରେ ପ୍ରକାଶ କରିବନି, ଅର୍ଜୁନକୁ ମୁଁ ଦେହ ଦେଇଛି। ଏ କଥା ଶୁଣି କିଏ ରେବତୀ
1: ଶୁଣିଲେ
0: ଆସି ପହଞ୍ଚି ଗଲେ ଅନ୍ତପୁରେ ବଳରାମ ଭୋଜନକୁ ଯାଇଛନ୍ତି। ଖାଇଲା ସମୟରେ କହିଲେ କିଏ ରେବତୀ ତୋର ଘର ଝିଅ ଗୁଡାକ ଚୋରି କରି ଆଣୁଛ, ତୁମ ମୁଁକୁ ଲଜ୍ଜା ଲାଗୁନି? ତୁମ ଭଉଣୀ ନବଯୁବା ହେଲାଣି, ତା ବିବାହ ଦାୟିତ୍ୱ ତୁମେ ନେଉନା। ଶ୍ରୀକୃଷ୍ଣ କଥା ଶୁଣିକରି ବଳରାମ କହିଲେ ମାତ୍ର ହେଲା ପାଞ୍ଚ ଦିନ ଡେରି, ଆଜିରେ ମୁଁ ସ୍ୱୀକାର ପଠେଇଦେବି ଦୁର୍ଯ୍ୟୋଧନ ପାଞ୍ଚ ଦିନ ଭିତରେ ଆସି ପହଞ୍ଚି। ସେ ସମୟରେ କହିଲା କୃଷ୍ଣଙ୍କୁ ଡାକି ସ୍ୱୀକାର ପତ୍ର ପଠେଇଦେଲେ ଦୁର୍ଯ୍ୟୋଧନ ପାଖକୁ। ଦୁର୍ଯ୍ୟୋଧନ ସେଇ ସମୟରେ ବରବେଶରେ ଆନନ୍ଦରେ ବାହାରିଲା। ପାଞ୍ଚ ଦିନ ପୂର୍ଣ୍ଣ ପରେ ସପ୍ତରଥକୁ ଘେନି ଅଠାଣୁ ସୈନ୍ୟମାନଙ୍କୁ ଘେନି ଆନନ୍ଦରେ ବରଯାତ୍ରୀ ଆସିଲେ। କିଏ ଚାରି ପାଣ୍ଡବ ମାନେ ଆସିଛନ୍ତି? ଆସିଲା ସମୟରେ କହିଲା
1: କିପରି
0: ଚାରି ପାଣ୍ଡବ ମାନେ ଆସିଛନ୍ତି? ସେଇ ସମୟରେ ଶ୍ରୀକୃଷ୍ଣ ଆଦେଶ ଦେଲେ, ବଳରାମ ଆଦେଶ ଦେଲେ ଅର୍ଜୁନକୁ, ତୁ ଅର୍ଜୁନ ବାତାବରଣ କାମ କରିବୁ, ନନ୍ଦରାଜ ଆଜି ବାତାବରଣ କରିବା ଲାଗି ତୁ ବାରିଅ କାମ କରିବୁ, ଏଣେ ଗାର୍ଗବଙ୍କୁ ଡାକି ବିବାହ ସାମଗ୍ରୀ ସବୁ ଠିକ କରି ରହିବ ତ ପର୍ବତରେ। ବାରିକ ଧରିଲା କି ଅର୍ଜୁନ ହେଲା ବରଣ ଡାଲା। ଦୁର୍ଯ୍ୟୋଧନ ବରବେଶରେ ଆସି ପହଞ୍ଚିଗଲା କେଉଁଟା ସିଂହ ଦରଜା ପାଶରେ, ରହିବ ତ ପର୍ବତ ସିଂହ ଦରଜା ପାଶରେ ପହଞ୍ଚିଗଲା। ନନ୍ଦ ଯାଉଛନ୍ତି, ଗାର୍ଗବ ତପୋଧନ ଯାଉଛନ୍ତି, ଅର୍ଜୁନ ବରଣ୍ଡାଳ ହରିଛି, ଦୁର୍ଯ୍ୟୋଧନଙ୍କ ପାଶରେ ଦୃଢ ଗୁରୁ ଥିଲେ, ଦୁର୍ଯ୍ୟୋଧନ କର୍ଣ୍ଣରେ ଯେ ବୁଝାଇ କହିଲେ, ଆରେ ଅର୍ଜୁନଙ୍କ ଚାଲି ପରି ଜଣାଯାଏ ମୋତେ, ବାରିକ ପିଲା ନୁହେଁ ରେ ତୋଚ ଅର୍ଜୁନ ବରଣ୍ଡାଳ ହରିଛି, ଶକୁନି ବୋଇଲେ ଏଟା ବୁଢାଟା ଦୁଶୁନି ଏବେ ଭଣ୍ଡାରୀଟା
1: କଣ କହିଲେ ଜଲ୍ଦି?
0: ସେଇ ସମୟରେ ସହଦେବକୁ ପଚାରିଲେ ଯୁଧିଷ୍ଠିର କହିଲେ ଆରେ କିଏ ସେକିରେ? ସହଦେବ କହିଲେ ଭାଇ ନାଇଁ ଏଟା ଅର୍ଜୁନ ନୃସିଂହ କୁମାରୀ ଅଛି। ଏଇ ସମୟରେ କଣ ହେଇଛି? ଆନନ୍ଦରେ ବେଦୀ ସାମଗ୍ରୀ ସଂଗ୍ରାମ ହେଇଗଲା, ଭଉଣୀକି ପଠେଇ ଦେବୀ ଦର୍ଶନ କରିଦେଲେ। ଦେବୀ ଦର୍ଶନ ସରିଲା ପରେ ଯେତେବେଳେ ଆଦେଶ ଦେଲେ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣ ଆଦେଶ ଦେଲେ, କୃଷ୍ଣ ଆଦେଶ ଦେଲେ ଅର୍ଜୁନ ଓ ଭଉଣୀକି ତୁ ବେଦିକି ନେବୁନି, ପାଇଛୁ ମନ୍ତ୍ର, ତତେ ବସ୍ତ୍ର ମନ୍ତ୍ର ଶିଖେଇ ଦଉଛି, ଏଇ ବସ୍ତ୍ର ମନ୍ତ୍ର ପଡିଲେ ଚତୁର୍ଭୁଜା ହେବୁ, ଆଉ ଗୋଟେ ରଥ ପହଞ୍ଚିଯିବ, ଚିତ୍ରମୟ ରଥରେ ଭଉଣୀକି ନେଇ ଦ୍ୱାରିକା ଚାଲିଯିବୁ। ଯେତେବେଳେ ବଧୁ ରୂପରେ ବାରିକ ରୂପରେ ଅର୍ଜୁନ ଆଣୁଛି ସୁଭଦ୍ରାଙ୍କୁ, ସେଇ ସମୟରେ କଣ ହେଲା? ମନ୍ତ୍ର ପଢିଲେ ଅର୍ଜୁନ, ବିମାନ ପହଞ୍ଚିଗଲା, ଅର୍ଜୁନ ସୁଭଦ୍ରାଙ୍କୁ ନେଇ କୁଆଡ଼େ ବସାଇଲା ଆନନ୍ଦରେ ବିମାନ।

ଶୁଣିଲି ଦଶକାଠିଆ ଗୀତ। ପରିବେଷଣ କଲେ ଚକ୍ରଧର ବାରିକ ଏବଂ ସାଥୀ। ସାଥୀମାନେ ହେଲେ ଭଗବାନ ବିଶ୍ୱାଳ ଏବଂ ସୁନନ୍ଦ ତରାଇ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
1: एनपीएस संचय होउछि भारत सरकारको प्राधिकरण पीएफआरडीए द्वारा परिचालित एक पेंशन योजना जेउथिरे मात्र 250 टंकारे खाता खोली टंका जमा करथिले आपणकर वृद्धावस्थारे मासिक पेंशन मिलिबो। आजि ही एनपीएस संचयरे जमा करबा आरंभ करन्तु आउ निजो भविष्यत सुरक्षित करन्तु। अधिक विवरण पाई निकटस्थ जनसेवा केन्द्र किंबा निजो बैंक सहित जोगाजोग करन्तु। एनपीएस संचय सहित भविष्यत पाई प्रस्तुत रहन्तु।
2: ପରବର୍ତ୍ତୀ ଏସଏମଏସଟି ଆସିଛି ପାରାଦୀପରୁ। ପଠାଇଛନ୍ତି ଦିଲୀପ ନାୟକ, ଆପଣ ଲେଖିଛନ୍ତି, ନମସ୍କାର, ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ମା ସାରଳାଙ୍କ କରୁଣାରୁ ସମସ୍ତେ ଭଲରେ ଥାଆନ୍ତୁ। ତେବେ ଆପଣଙ୍କର ଏହି ଶୁଭକାମନା ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଆପଣଙ୍କର ଅନୁରୋଧର ଗୀତଟି କଥାଚିତ୍ର ଯମାନେ କୋ ଦିଖା ନା ହେରୁ ଆସିଛି, ଗାଇଛନ୍ତି ଶୈଳେନ୍ଦ୍ର ସିଂ। ତେବେ ଦିଲୀପ ବାବୁ, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ପ୍ରଭାକର ପାତ୍ର ଏବଂ ପ୍ରମୋଦ ପାତ୍ର ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କାବେରୀ କଥାଚିତ୍ରର ଗୀତ ଜୀବନର ସବୁ ଦେଇ ଯା ପାଇଁ ରହିଛି ଚାହିଁ ତା ମନ କାପାସି ଯାଇ ଏ ମନ ସେ ବୁଝି ନାହିଁ ଗାଇଛନ୍ତି ଚନ୍ଦ୍ରାଣୀ ମୁଖାର୍ଜୀ।

ପରବର୍ତ୍ତୀ ଅନୁରୋଧର ଗୀତଟି ହେଉଛି ତୁଝି ଭୁଲାଏ ଏ ମେରି ପାହେ ନାଏ ସେ ଗଙ୍ଗା କହିଁ ମିଲେଗି। କଥାଚିତ୍ର ରାମ ତେରି ଗଙ୍ଗା ମେଲି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଅନୁରୋଧ କରିଥିବା ଶ୍ରୋତା ହେଲେ ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ।

0: ରାଜା ବାବୁ ଦେଖ ରାଜା ବାବୁ କେତେ ନବ ରଙ୍ଗ ଖେଳ
1: ପଇସା ଦବ ବଗ ଦେଖିବ ପଇସା ଦବ ବଗ ଦେଖିବ ହାତୀ ଦେଖିବ ଘୋଡା ଦେଖିବ
0: ନାଚ ଦେଖି ତୁମେ ଘରକୁ।

ସପନ ବଣିକ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅନୁରାଧା ପଡୱାଲ ଏବଂ ସୁରେଶ ୱାଡେକର ଏବଂ ସାଥୀ ଅନୁରୋଧକାରୀ ଶ୍ରୋତା ହେଲେ ଶଙ୍ଖତ୍ରାସ କଟକରୁ ସୁନୀଲ କୁମାର ମହାନ୍ତି, ସିଲୁ ଏବଂ ଆକୃତି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ବାଙ୍କୀରୁ ପଠାଇଛନ୍ତି ଟୁକୁ ଏବଂ ଲିଜା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ମଞ୍ଜିଲ କଥାଚିତ୍ରରୁ।

ପରବର୍ତ୍ତୀ କଥାଚିତ୍ର ହୀରାମୋତି ମାଣିକ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ ଏବଂ ପ୍ରଣବ କିଶୋର ପଟ୍ଟନାୟକ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଦକ୍ଷିଣକୂଳ ଯାଜପୁରରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

କଥାଚିତ୍ର ଛାତିରେ ଲେଖିଛି ତୋରିନା, କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ମଳୟ ମିଶ୍ର। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ନୂଆପାଟଣା ତିଗିରିଆ କଟକରୁ ଲକ୍ଷ୍ମୀକାନ୍ତ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଉଲ୍କା କଥାଚିତ୍ରରୁ ଗାଇଛନ୍ତି ଆରତୀ ମୁଖାର୍ଜୀ। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ବଲାଙ୍ଗୀରରୁ ପ୍ରଭାସିନୀ।

0: ଶୁଣିଲେ ଯୋଡ଼ିନାଗର ବାଦ୍ୟ ପରିବେଷଣ କଲେ ଗୋଲକ ବିହାରୀ ଦାସ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ନାରୀ ମହଲ।

ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି, ଆଉ ଆମ ଦେଶ କଥା ନ କହିଲେ ହିଁ ଭଲ। ଆପଣମାନେ ସମସ୍ତେ ଜାଣନ୍ତି ଯେ ପୃଥିବୀର ଦ୍ୱିତୀୟ ବୃହତ ଜନସଂଖ୍ୟାର ଦେଶ ହେଉଛି

ଆମ ଦେଶ। ତେବେ ଏହି ଜନ ବିସ୍ଫୋରଣ ଯୋଗୁଁ ବେକାରୀ, ଦାରିଦ୍ର୍ୟ, କ୍ଷୁଧା, ବାସୋପଯୋଗୀ ସ୍ଥାନ ଏମିତି ଅନେକ ସମସ୍ୟା ସେହି ଅନୁପାତରେ ବଢ଼ି ଚାଲିଛି। କେଉଁଠି ସ୍ୱାସ୍ଥ୍ୟ ସେବାର ସୁବିଧା ନାହିଁ ତ କେଉଁଠି ପାନୀୟ ଜଳର ଘୋର ଅଭାବ ଦେଖାଯାଉଛି। ପୁଣି କେଉଁଠି ଶିଶୁ ପୁଷ୍ଟିହୀନତାର ଶିକାର ହେଉଛି, ଆଉ ଆମର ଆର୍ଥିକ ମାନଦଣ୍ଡ ବି ଦୋହଲି ଯାଉଛି। ତେବେ ଗୋଟିଏ ମାନସିକତାରେ ଏବେ ବି ପରିବର୍ତ୍ତନ ଆସିନି, ସେଇଟି ହେଉଛି ପୁଅ ଝିଅ ଭିତରେ ଥିବା ପ୍ରଭେଦ। ଭାବନ୍ତୁ ତ ଭଉଣୀ, ଯଦି କେବଳ ଆମେ ସମସ୍ତେ ପୁଅଟିଏ ଚାହିଁବା, ତେବେ ଆମର ଏହି ପରିବାର ବା ବଂଶ ଆଗକୁ ବଢ଼ିବ କେମିତି? ଏହି ଝିଅ ପୁଅର ପ୍ରଭେଦ ପାଇଁ ପୁଅଟିଏ ପାଇଁ ଝିଅ ମିଳୁନାହିଁ। ହଁ, ଏକଥା ବି ସତ ଯେ ପୁଅ ହେଉ କି ଝିଅ ହେଉ, ପରିବାରଟିଏ ଛୋଟ ହେଲେ ସିନା ସେମାନେ ନିଜର ସନ୍ତାନଟିକୁ ସୁନ୍ଦର ଭାବରେ ପ୍ରତିପାଳନ କରିପାରିବେ, ତାକୁ ସଠିକ୍ ଶିକ୍ଷା, ଦୀକ୍ଷା, ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବେ। ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଜନସଂଖ୍ୟା ବୃଦ୍ଧି ପାଇଁ ହେଉଥିବା ସମସ୍ୟା ଯେମିତି ଲିଙ୍ଗଭେଦ, ପରିବାର ନିୟୋଜନ, ଦାରିଦ୍ର୍ୟ, ମାନସିକ ସ୍ୱାସ୍ଥ୍ୟ ଏବଂ ମାନବ ଅଧିକାର, ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତୁ ଏହି ଅବସରରେ ଶୁଣିବା ସଙ୍ଗୀତ ରୂପକ ମାଳତୀ ଦେଇଛି ଚିଠି। ରଚନା ତରୁଣକାନ୍ତି ରାଉତ, ପ୍ରଯୋଜନା ଲଳିତେନ୍ଦୁ କାନୁନଗୋ।

ମୁଁ କଣ କଲି, ନମରି କାହିଁକି ରହିଲି, ଅଳ୍ପ ବୟସର ଝିଅଟାକୁ କାହିଁକି ବାହା ଦେଲି, ଭାରିଜା ବୁଦ୍ଧିରେ ପଡି ଝିଅଟାକୁ ପାଠ ନ ପଢେଇ ବଡ଼ ଭୁଲ କଲି, ଯୋଉ ଡାଳରେ ବସିଲି ସେଇ ଡାଳଟାକୁ ଆଣିଦେଲି। ହାଁ।

ପାଇଁ ସଙ୍ଗୀତ ରୂପକ ମାଳତୀ ଦେଇଛି ଚିଠି। ରଚନା କରିଥିଲେ ତରୁଣକାନ୍ତି ରାଉତ, ପ୍ରଯୋଜନାରେ ଥିଲେ ଲଳିତେନ୍ଦୁ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ମିଶ୍ର। ଏଥିରେ ଅଂଶଗ୍ରହଣ କରିଥିଲେ କରୁଣାକର ସେଠୀ, ଶୈଳଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ, ଶରତ କୁମାର ନାୟକ, ମାନସୀ ରେଣୀ ପାତ୍ର, ଶୁଭ୍ରା ପ୍ରିୟଦର୍ଶିନୀ, ଶିଉଳି ଘୋଷ ଏବଂ ଦୀପକ କୁମାର କର। ଭଉଣୀ, ଆମ ଭାରତୀୟ ପରମ୍ପରାରେ ପିତାମାତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଏହା ମଧ୍ୟ ଗ୍ରହଣ କରାଯାଇଛି ଯେ ସେମାନଙ୍କର ବୃଦ୍ଧାବସ୍ଥାରେ ସନ୍ତାନ ସନ୍ତତି ସେମାନଙ୍କର ଯତ୍ନ ନେବେ। କିନ୍ତୁ ଆଜିର ସମୟରେ ପରିସ୍ଥିତି ପାଇଁ ହେଉ ଅବା ମାନସିକତା ପାଇଁ ଅନେକ ନିଜର ବୟସ୍କ ପିତାମାତାଙ୍କୁ ଅବହେଳା କରୁଛନ୍ତି। ଅନେକ ସ୍ଥାନରେ ସେମାନେ ନିଜର ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବାର ନଜରକୁ ମଧ୍ୟ ଆସୁଛି। ଯଦିଓ ବର୍ତ୍ତମାନ ସେମାନଙ୍କର ଅଧିକାର ଏବଂ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି, ତଥାପି ଆମେ ଯତ୍ପର ନାସ୍ତି ସେମାନଙ୍କୁ ଶ୍ରଦ୍ଧା ସମ୍ମାନ କରିବା ସହ ସେମାନଙ୍କର ଯତ୍ନ ନେବା ଆବଶ୍ୟକ।

ଭଉଣୀ, ଜୀବନର ସୁଖ ଶାନ୍ତି ସନ୍ତୋଷରେ ରହିବା ପାଇଁ ଆମେ ଅନବରତ ଚେଷ୍ଟା କରୁଛୁ, କିନ୍ତୁ ଏସବୁ ନିର୍ଭର କରୁଛି ଆମର ମାନସିକ ଓ ଶାରୀରିକ ସୁସ୍ଥତା ଉପରେ। ତେବେ ଏହି ଶାରୀରିକ ମାନସିକ ସୁସ୍ଥତା ପାଇଁ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ତଥା ଶୃଙ୍ଖଳିତ ଜୀବନଚର୍ଯ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମ ଚାରିପାଖର ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେ ସଚେତନ ସତର୍କ ରହିଲେ ବି ଯଦି ଆମର ପରିବେଶ ପ୍ରଦୂଷିତ ହେଉଥାଏ, ତେବେ ତାର ପ୍ରଭାବ ଆମର ଶରୀର ଉପରେ ନିଶ୍ଚୟ ପଡ଼ିବ। ପରିବେଶ ସ୍ୱଚ୍ଛ ରହିଲେ ହିଁ ଆମେ ସୁସ୍ଥ ନିରୋଗ ଜୀବନଯାପନ କରିପାରିବା।

ତେବେ ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆଉ ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। ତାହେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଏଇଠି ରହୁଛି ମୁଁ ନିର୍ମାଲ୍ୟ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର, ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି, କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ, ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954କୁ ବୃଦ୍ଧି, ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ, ଏତଦ୍ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି, ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବାବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିଭିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ

0: ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୋଜ୍ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜୀ ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: ଏକ ସାଲ ଦୋ ସାଲ ନାହିଁ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜୀ ରାମ ଜୀ ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋ ଗଈ। 5 ସାଲ ମେ 7.5 ଲକ୍ଷ କରୋଡ଼ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଇଙ୍ଗେ ସମୃଦ୍ଧ ଓ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ ମୋଦୀ ଜୀ ନେ ଯୋ ମାର୍ଗଦର୍ଶନ ହମ ସବକା କିଆ ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି, ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗୀ ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହେଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ

0: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍କରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ ସାତଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଡିଆର୍ସିରେ ଇବୋଲା ସଂକ୍ରମଣ ଜାରି ରହିଥିବାବେଳେ 1528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିହିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ ଡିଆର୍ସିରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜି ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Vikasit Bharat Guarantee for Rozgar and Ajivika Mission Grameen Act. Center orders Meta to remove child abuse ads from Instagram, seeks reply in 7 days. Renowned Pandwani singer of Chhattisgarh Tijan Bhai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a ceasefire in the West Asia conflict. In a notification, Ministry of Petroleum and Natural Gas said the Natural Gas Supply Regulation Order 2026 has been amended, removing key emergency provisions that had allowed the government to prioritize the allocation of domestically produced natural gas and imported LNG. The emergency order was issued in March this year under the Essential Commodities Act after disruptions to LNG shipments through the Strait of Hormuz. Union Minister of Rural Development Shivraj Singh Chauhan has expressed happiness that Vikasit Bharat's Guarantee for Rozgar and Ajivika Mission Grameen VVG Ramji Act 2025 has successfully come into force on the 1st of this month. The minister today released the first installment, mother sanction, of over 25,000 crore rupees to the state.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20,14,000 ଭୋଟରଙ୍କୁ

0: ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି, ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଯେଉଁଙ୍କର ନାଁ 2-3 ଜାଗାରେ ଥିଲା ସେଟା 1,58,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି, ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ତାରିଖରୁ ସେପ୍ଟେମ୍ବର ମାସ 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ୍ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ୍ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବାବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବାବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବାବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ ପହିଲାରୁ ସଫଳ ଭାବେ ଲାଗୁ ହୋଇଥିବା ଭିବିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 साल लगे थे, लेकिन मुझे आप सब पर गर्व है, 1 साल 2 साल नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 दिन नहीं, अब 125 दिन रोजगार, 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ଭିବିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବାବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 ଟଙ୍କାରୁ କମ୍ ରହିନାହିଁ। ଭିବିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ଜ୍ୱରରୁ

0: ମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଓଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45 ରୁ 55 କିଲୋମିଟର ପର ଆୱାର। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
4: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ଅବିନାଶ ଦାସ, ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ମଇ ମାସ 22 ତାରିଖରେ ଆମକୁ ଏହି ଚିଠିଟି ଲେଖିଥିଲେ। ସେହିଦିନ ବୈଦେଶ ବିଳାସର ଦ୍ୱାଦଶ ଛନ୍ଦର 1100 ପଦରୁ 2500 ପଦ ପର୍ଯ୍ୟନ୍ତ ପ୍ରସାରିତ ହେବା କଥା, କ୍ରମ ଅନୁସାରେ ପ୍ରସାରଣ ନ ହୋଇ ତ୍ରୟୋଦଶ ଛନ୍ଦର ପ୍ରସାରଣ କରାଗଲା। ମଇ ମାସ 20 ଆଉ 21 ତାରିଖରେ ଦ୍ୱାଦଶ ଛନ୍ଦର ପ୍ରଥମରୁ ଦଶମ ପଦ ଯାଏ ପୁନରାବୃତ୍ତି କରାଯାଇଥିବାରୁ ଛାନ୍ଦର ଦ୍ୱିତୀୟ ଭାଗକୁ କ'ଣ ବାଦ ଦିଆଯାଇଛି କି, ଏ ସମ୍ପର୍କରେ ସେ ଜାଣିବାକୁ ଚାହିଁଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି, ଶ୍ରୀରାମଙ୍କ ଗାଥାର ପୁନରାବୃତ୍ତି ଆନନ୍ଦଦାୟକ, ମାତ୍ର ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ଯନ୍ତ୍ରଣାଦାୟକ।
3: ଶ୍ରୋତାବନ୍ଧୁ ବୈଦେହିକ ବିଳାସ କଥା ଯାହା ଆପଣ ଲେଖିଛନ୍ତି, ଆମର ଯେଉଁ ଅଧ୍ୟାୟଗୁଡ଼ିକ ରହିଛି ତା କ୍ରମାନ୍ୱୟରେ ପ୍ରସାରଣ କରାଯାଉଛି। ଯେଉଁ ଛାନ୍ଦ କଥା ଆପଣ ଲେଖିଛନ୍ତି ବାଦ ଦିଆଯାଇଛି ବୋଲି, ଏହା ଯେହେତୁ ପୁନଃ ପ୍ରସାରଣ, ଯାହା ଆମ ପାଖରେ ଗଚ୍ଛିତ ରହିଛି ତାହାର ହିଁ ପ୍ରସାରଣ କରାଯାଉଛି, ତେଣୁ କୌଣସି ପଦ ବା ଛାନ୍ଦ ବାଦ ଦିଆଯାଇ ନାହିଁ।
4: ବୋଇତା ଖନ୍ତାପଡ଼ା ବାଲେଶ୍ୱରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଶରତ ଚନ୍ଦ୍ର ଶତପଥୀ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସକାଳ ଅଧିବେଶନରେ ବନ୍ଦେ ମାତରମର ପ୍ରସାରଣ ଅବଧି ବଢ଼ାଯାଇଥିବାରୁ ମାଙ୍ଗଳିକର ସାହାନାଇ ସମୟ କମ୍ ହୋଇଯାଇଛି। ସେଥିପାଇଁ ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ସକାଳ ଅଧିବେଶନର ଆରମ୍ଭ ଯଦି ଆଉ 5 ମିନିଟ୍ ପୂର୍ବରୁ କରାଯାଆନ୍ତା, ତାହେଲେ ଉଭୟ ବନ୍ଦେ ମାତରମ୍ ଆଉ ମାଙ୍ଗଳିକର ସାହାନାଇ ପୂର୍ଣ୍ଣ ଭାବରେ ପ୍ରସାରଣ ହୋଇପାରନ୍ତା। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି ଯେ ଗାଁ ଗହଳିର ଶ୍ରୋତା ରେଡିଓରୁ କାର୍ଯ୍ୟକ୍ରମ ଶୁଣିଥାନ୍ତି। କୁହାଯାଉଛି ଯେ ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣନ୍ତୁ, ତେବେ ତାଙ୍କର କହିବାର କଥା ହେଉଛି ଯେ ଗାଁ ଗହଳିରେ ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବ ନୁହେଁ, କେବଳ ରେଡିଓ ହିଁ ଭରସା। ରେଡିଓ ମାଧ୍ୟମରେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ପ୍ରସାରଣ କରାଯାଉଛି ସେହି କାର୍ଯ୍ୟକ୍ରମ ହିଁ ସେମାନେ ଶୁଣିପାରୁଛନ୍ତି। ବିଜୁଳି ଘଡ଼ଘଡ଼ିରେ ରେଡିଓ ଶୁଣାଯାଏ ନାହିଁ, ସେହି ସମୟରେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ କରାଯାଉଛି ତାହାର ପୁନଃ ପ୍ରସାରଣ କରାଗଲେ ଶ୍ରୋତାବନ୍ଧୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ରମଟିକୁ ଶୁଣିପାରନ୍ତେ।
3: ଶ୍ରୋତାବନ୍ଧୁ ବନ୍ଦେ ମାତରମ୍ ପ୍ରସାରଣ କଥା ଯାହା ଆପଣ ଲେଖିଛନ୍ତି, ଏବଂ ମାଙ୍ଗଳିକ ଯାହା ପ୍ରସାରଣ କରାଯାଉଛି, ଆପଣ ଲେଖିଛନ୍ତି ଏହା କମ୍ ସମୟ ପାଇଁ ପ୍ରସାରଣ କରାଯାଉଛି। ଶ୍ରୋତାବନ୍ଧୁ ଏକ ନୀତିଗତ ନିଷ୍ପତ୍ତି କ୍ରମେ ବନ୍ଦେ ମାତରମ୍ର ଅବଧି ଟିକେ ବୃଦ୍ଧି ହୋଇଥିବାରୁ ଯାହା ପ୍ରସାରଣ କରାଯାଉଛି, ମାଙ୍ଗଳିକର ଅବଧି ଟିକେ କମ୍ ହୋଇଛି, ଯାହା ଆପଣ ଆପଣଙ୍କ ଚିଠିରେ ଲେଖିଛନ୍ତି। ଅଧିବେଶନ ଆରମ୍ଭ କଥା ଯାହା ଲେଖିଛନ୍ତି 5 ମିନିଟ୍ ପୂର୍ବରୁ ପ୍ରସାରଣ ପାଇଁ, ଏହା ତ ଏକ ନୀତିଗତ ନିଷ୍ପତ୍ତି କ୍ରମେ ହିଁ ହୋଇପାରିବ, ତେଣୁ ଯଦି କେବେ ଅଧିବେଶନ ଆଗରୁ ଆରମ୍ଭ ହେବ ଆପଣ କାର୍ଯ୍ୟକ୍ରମ ସୂଚନା ମାଧ୍ୟମରେ ହିଁ ଜାଣିପାରିବେ।

0: ପାରିବେ। ଆଉ ଗୋଟିଏ କଥା ଆପଣ ଲେଖିଛନ୍ତି ଯେ ଆପ୍ଲିକେସନ ମାଧ୍ୟମରେ ଗାଁ ଗହଳିର ଶ୍ରୋତାମାନେ ଶୁଣିପାରିବେ ନାହିଁ ଆମର କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି। ଆପଣଙ୍କ ପାଖରେ ଯଦି ରେଡିଓ ଅଛି ଶ୍ରୋତା ବନ୍ଧୁ, ତେବେ ରେଡିଓ ମାଧ୍ୟମରେ ଶୁଣନ୍ତୁ ନା। ଆମେ ଆପ୍ଲିକେସନ ମାଧ୍ୟମରେ ଶୁଣିବା ପାଇଁ ସେହି ଶ୍ରୋତାମାନଙ୍କୁ କହିଥାଉ ଯେଉଁମାନେ ଲେଖନ୍ତି ଆମକୁ ଯେ କୌଣସି କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଗଲା ବା ଶୁଣିପାରିଲେ ନାହିଁ, ରାଜ୍ୟ ବାହାରେ ରହୁଛନ୍ତି ବା କେଉଁ କାର୍ଯ୍ୟକ୍ରମରେ ରୁଚି ରଖିଛନ୍ତି ଶୁଣିପାରୁନାହାନ୍ତି କୌଣସି କାରଣବଶତଃ, ସେମାନଙ୍କୁ ହିଁ ଆମେ ଅନୁରୋଧ କରିଥାଉ ଆପ୍ଲିକେସନ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିବା ପାଇଁ। ଆପଣଙ୍କର ଯାହା ସୁବିଧା ରହିଛି ରେଡିଓ ହେଉ ବା ମୋବାଇଲ ଫୋନ, ଯେଉଁ ମାଧ୍ୟମ ଆପଣଙ୍କୁ ସୁବିଧା ଆପଣ ଶୁଣିପାରିବେ। ଆହୁରି ଗୋଟିଏ କଥା ଆପଣ ଲେଖିଛନ୍ତି ଯେ ଯେତେବେଳେ କାର୍ଯ୍ୟକ୍ରମ ଶୁଣି ହେଉ ନାହିଁ ତାର ପୁନଃ ପ୍ରସାରଣ କରିବା ପାଇଁ ଆପଣ କୁହନ୍ତୁ, ତ ଯଦି କୌଣସି କାର୍ଯ୍ୟକ୍ରମ 30 ସେକେଣ୍ଡ ପାଇଁ ଆପଣ ଶୁଣିପାରୁ ନାହାନ୍ତି ବା ଗୋଟିଏ ମିନିଟ୍ ପାଇଁ ଆପଣ ଶୁଣିପାରୁ ନାହାନ୍ତି, ସେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ପୁନଃ ପ୍ରସାରଣ କରିହେବ କି? ଆମେ ସାଧାରଣତଃ ଯେଉଁ ନାଟକର ପ୍ରସାରଣ କରିଥାଉ ବା ପୁରୁଣା କାର୍ଯ୍ୟକ୍ରମର ପ୍ରସାରଣ କରିଥାଉ ଏହାର ପୁନଃ ପ୍ରସାରଣ ମଧ୍ୟ ହୋଇଥାଏ, କିନ୍ତୁ କିଛି ଦିନ ପରେ ଆମେ ସେହି କାର୍ଯ୍ୟକ୍ରମକୁ ପ୍ରସାରଣ କରିଥାଉ। ବାରମ୍ବାର ସେହି କାର୍ଯ୍ୟକ୍ରମ ଶୁଣିବାକୁ କ'ଣ ଭଲ ଲାଗିବ? ସେଇଥିପାଇଁ ତେଣୁ ଆମେ ଅନୁରୋଧ କରୁଛୁ ଗାଁ ଗହଳିରେ ବି ମୋବାଇଲ ଉପଲବ୍ଧ, ଯଦି ସୁବିଧା ହୁଏ ଆପ୍ଲିକେସନ ମାଧ୍ୟମରେ ନିଜର ପ୍ରିୟ କାର୍ଯ୍ୟକ୍ରମ ଶୁଣନ୍ତୁ। ଆହୁରି ମଧ୍ୟ ଆମର ଯେଉଁ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ରହିଛି ସେହିଠାରେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଆମେ ଅପଲୋଡ କରୁଛୁ, କାର୍ଯ୍ୟକ୍ରମକୁ ବାରମ୍ବାର ଶୁଣିପାରିବେ।
1: ନିର୍ମଳା ବେହେରା ସନ୍ତୋଷ ବେହେରା ଲେଖିଛନ୍ତି କୁଞ୍ଜକୁଟିର କନ୍ତଲ ଆଠଗଡ଼ରୁ। ଉଭୟ ଲେଖିଛନ୍ତି ଯେ ଆମର ବିଭିନ୍ନ କାର୍ଯ୍ୟକ୍ରମ ବେଶ୍ ମନଛୁଆ ହୋଇପାରୁଛି, ବିଶେଷକରି ସୁନ୍ଦର ଉପସ୍ଥାପନାରେ ଭରା ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବାକୁ ସେମାନଙ୍କୁ ଭଲ ଲାଗୁଛି। ନାଟକଗୁଡ଼ିକର ସୁନ୍ଦର ସଂଳାପ ଆଉ ନିଚ୍ଛକ କାହାଣୀ ଏସବୁ ମନ ଆଉ ହୃଦୟକୁ ଛୁଇଁ ଯାଉଛି। ଆହୁରି ମଧ୍ୟ ସେମାନେ ବିଭିନ୍ନ ଦିନରେ ପ୍ରସାରିତ ନାଟକ ସମ୍ପର୍କରେ ଆମକୁ ଲେଖିଛନ୍ତି। ଜୁନ୍ ମାସରେ ପ୍ରସାରିତ ନାଟକ ଅପେକ୍ଷାର ଅନ୍ତରାଳେ, ଭକ୍ତ ବତ୍ସଳ ଜଗନ୍ନାଥ, ଭକ୍ତ ବାଲିକା ଦାସ, ଏହିସବୁ କାର୍ଯ୍ୟକ୍ରମ ଭଲ ଲାଗିଛି। ଜୁନ୍ ମାସ 29 ତାରିଖରେ ପ୍ରସାରିତ କଥିକା କାର୍ଯ୍ୟକ୍ରମଟି ସେମାନଙ୍କୁ ଭଲ ଲାଗିଛି। କିଶୋର ଚନ୍ଦ୍ର ନାୟକ ଯେଉଁ ପାଲା ପରିବେଷଣ କରିଥିଲେ ତାହା ମଧ୍ୟ ସେମାନଙ୍କୁ ଭଲ ଲାଗିଛି। ମାଟିଆ ସାହୁଙ୍କ ଦାସକାଠିଆ ମନକୁ ଛୁଇଁଗଲା ବୋଲି ସେମାନେ ଲେଖିଛନ୍ତି। ନାଟକ ମହାମିଳନ ଆଉ ରୂପକ ଶେଷ ହେବ ଗ୍ରୀଷ୍ମର ଆସର ସେମାନଙ୍କୁ ଭଲ ଲାଗିଛି। ଶ୍ରୀକ୍ଷେତ୍ର ମାଧୁରୀରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ସୁନ୍ଦର କଥା ଶୁଣିବାକୁ ମିଳିଲା ବୋଲି ସେମାନେ ଲେଖିଛନ୍ତି। ଆହୁରି ମଧ୍ୟ ଏବେ ବର୍ଷା ଦିନ ଚାଲିଥିବାରୁ ବିଭିନ୍ନ ଆଡ଼େ ସାପ ଦେଖାଯାଉଛନ୍ତି, ଅନେକ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି। ଏ ସମ୍ପର୍କରେ ସତର୍କତାମୂଳକ କିଛି କାର୍ଯ୍ୟକ୍ରମର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ବର୍ଷା ଦିନେ କିଭଳି ଶରୀରର ଯତ୍ନ ନେଇ ହେବ ଆମରି ସ୍ୱାସ୍ଥ୍ୟରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି ଯେ ବର୍ଷାକୁ ନେଇ ଏକ ରୂପକର ପ୍ରସାରଣ କରନ୍ତୁ, ଏକକ କଥାଚିତ୍ରର ଗୀତ ଆଉ ଶୁଣାଯାଉ ନାହିଁ, ଆରମ୍ଭ କରନ୍ତୁ, ଭଲ ଲାଗିବ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ଚିରହରିତ୍ରେ ଲଘୁ ସଙ୍ଗୀତ କିମ୍ବା ଆଲବମ୍ର ଗୀତ ଆଉ ପ୍ରସାରଣ ହେଉନାହିଁ।
0: ବହୁତ ବହୁତ ଧନ୍ୟବାଦ, ଆପଣ ଦୁଇ ଜଣଙ୍କୁ ବହୁତ ଗୁଡ଼ିଏ ପ୍ରସ୍ତାବ ଲେଖିଛନ୍ତି। ବର୍ଷା ଦିନେ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଆମେ ନିୟମିତ ଭାବରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ହେଉ ବା ଯେଉଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡାକି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ହେଉ ପ୍ରସାରଣ କରିଆସୁଛୁ, ତେଣୁ ଆମର କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଥାନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ 12:30ରେ ତ ଆମେ ପ୍ରସାରଣ କରୁଛୁ ଡାକ୍ତରଙ୍କୁ ପଚାରି ବୁଝିବା, ଏବଂ ନିୟମିତ ଭାବରେ 7:10ରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବି ପ୍ରସାରଣ କରୁଛୁ, ଏଥିରେ ମଧ୍ୟ ଆଲୋଚନାଗୁଡ଼ିକ ରହୁଛି, ତେଣୁ ଅନୁରୋଧ କରୁଛୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଶୁଣିବା ପାଇଁ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ଆପଣଙ୍କୁ ଭଲ ଲାଗିଛି ତାରିଖ ଲେଖିଛନ୍ତି ଏବଂ ସେ ସମ୍ପର୍କରେ ଲେଖିଛନ୍ତି, ନାଟକ ହେଉ ବା ଲୋକସଙ୍ଗୀତ ଭଲ ଲାଗିଛି ଯାହା ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ।
1: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଆମକୁ 2 ଚିଠି ପଠାଇଛନ୍ତି। କଥିକାରେ ବିଜୟ କୁମାର ପାଣିଗ୍ରାହୀ, ଭାରତୀ ଦାସ, ସୁରେନ୍ଦ୍ର ଦ୍ୱିବେଦୀ, ଡକ୍ଟର ଶରତ ଚନ୍ଦ୍ର ପରିଡ଼ା, ପ୍ରଫେସର ହୃଦାନନ୍ଦ ରାୟ, ଏବଂ ଅନୁଚିନ୍ତାରେ ସୁଲୋଚନା ଦାସ, ଛବୀନ୍ଦ୍ରନାଥ ମିଶ୍ର, ଶାରଦା ପ୍ରସନ୍ନ କର, ତରୁଣକାନ୍ତି ରାଉତ, କବିପ୍ରସାଦ ମିଶ୍ରଙ୍କର ଉପସ୍ଥାପନା ଶୈଳୀ ହୃଦୟ ଛୁଆଁ ହୋଇପାରୁଛି ବୋଲି ସେମାନେ ଲେଖିବା ସହ ସମସ୍ତ ନିବେଦକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବଶକ୍ତିରେ ନିଶାଦ୍ରବ୍ୟ ବ୍ୟବହାର ଓ ଚୋରାଚାଲାଣ ରୋକିବାରେ ଯୁବପିଢ଼ିଙ୍କ ଭୂମିକା, ଏ ସମ୍ପର୍କରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ଭଲ ଲାଗିଛି। ଗାନ୍ଧି ଚର୍ଚ୍ଚାରେ ପ୍ରହଲ୍ଲାଦ ମଲ୍ଲିକଙ୍କ ଆଲୋଚନା ଗାଁ ଓ ଗାନ୍ଧିଜୀ ବହୁତ ଭଲ ଲାଗିଲା ବୋଲି ସେମାନେ ଲେଖିଛନ୍ତି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ଆଲୋଚନା ବହୁତ ଶିକ୍ଷଣୀୟ ଥିଲା। ଲୋକସଙ୍ଗୀତରେ ଦଣ୍ଡନାଚ ଗୀତ, ଓଡ଼ିଶୀ କୀର୍ତ୍ତନ, ଦାସକାଠିଆ ଗୀତ, ପାଲା ଶୁଣି ବହୁତ ଆନନ୍ଦ ଲାଗିଲା। ସୁରେନ୍ଦ୍ର

0: ଯଥା ଛୋଟରେ ଯେଉଁ ପାଲା ପରିବେଷଣ କରିଥିଲେ ତାହା ବହୁତ ଚମତ୍କାର ଥିଲା। ସେଥିପାଇଁ ସେମାନେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ଗଣପର୍ବ ରଜ ଉପଲକ୍ଷେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ କରାଯାଇଥିଲା ତାହା ମଧ୍ୟ ସେମାନଙ୍କୁ ଭଲ ଲାଗିଛି। ଆମ ଆଇନରେ ଆଇନଜୀବୀ ସୁଜାତା ଜେନାଙ୍କ ଆଲୋଚନା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁରକ୍ଷା ଆଇନ ବେଶ ଶିକ୍ଷଣୀୟ ହୋଇପାରିଛି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ସନ୍ତୋଷ କୁମାର ମହାନ୍ତିଙ୍କ ଆଲୋଚନା ମୋବାଇଲରେ ଓଡ଼ିଆ ଲିଖନ ସମୟୋପଯୋଗୀ ଆଲୋଚନାଟିଏ। ସ୍ମୃତିର ପାହାଚରେ ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଲା। ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ସମ୍ପର୍କରେ କିଛି ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ନାଟକ ପରିଣତି, ଜୀବନ ଯେପରି ଯେତେବେଳେ, ଘଣ୍ଟା, ଦେବବ୍ରତ, ମହାମିଳନ, ସମୟ ବଦଳି ଗଲାଣି ପରା, ଶ୍ରୀହରିଙ୍କ ସଂସାରର ପଞ୍ଚମ ଭାଗ, ଉମାଦେବୀ ଏବଂ ଗୀତିନାଟ୍ୟ ପ୍ରଭାସ ଯଜ୍ଞ ହୃଦୟସ୍ପର୍ଶୀ ହୋଇପାରିଛି। ସେଥିପାଇଁ ସମସ୍ତ କଳାକାର ଓ ନାଟ୍ୟକାର ନାଟ୍ୟ ନିର୍ଦ୍ଦେଶକମାନଙ୍କୁ ସେମାନେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ପ୍ରଭାତ ପରିକ୍ରମା, ବନ ମଲ୍ଲିକା, ଭାଗବତ ପାଠ, ବୈଦେଶ ବିଳାସ, ଶ୍ରୀରାମଚରିତ ମାନସ, କୃଷି ସଂସାର ଭଳି ସୁନ୍ଦର କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଆମ କେନ୍ଦ୍ରକୁ ସେମାନେ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଦିବ୍ୟଲୋଚନ ବାବୁ ଏବଂ ଆମର ପ୍ରମିଳା ମ୍ୟାଡାମ ମିଳିତ ଭାବରେ ଚିଠି ଲେଖିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ସକାଳର ବନ୍ଦନା କାର୍ଯ୍ୟକ୍ରମରୁ ନେଇ ଆମର ରାତ୍ରି ଅଧିବେଶନରେ ପ୍ରସାରଣ କରାଯାଉଥିବା ବନମଲ୍ଲିକା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଆପଣ ଦୁଇ ଜଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି। ବିଶେଷଜ୍ଞମାନଙ୍କର ନାଁ ଲେଖିଛନ୍ତି, ଆଲୋଚନାର ବିଷୟ ଯାହା ରହିଥିଲା ସେ ସମ୍ପର୍କରେ ମଧ୍ୟ ଲେଖିଛନ୍ତି। ଦୁଇ ଗୋଟି ଚିଠିରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଧନ୍ୟବାଦ ଜଣାଉଛୁ ଆପଣଙ୍କୁ ଏବଂ ଅନୁରୋଧ କରୁଛୁ ଯଦି କୌଣସି ପ୍ରସ୍ତାବ ଥାଏ ତେବେ ଚିଠି ଲେଖିବାକୁ ଭୁଲିବେନି।
0: ଶ୍ରୋତାବନ୍ଧୁ ବୁଲୁ ପଟ୍ଟନାୟକ ଲେଖିଛନ୍ତି ଘସିପୁରା କେନ୍ଦୁଝରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସ 24 ତାରିଖ ଶୁକ୍ରବାର ସକାଳର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମର ଗାଁର କଥାରେ ବାଙ୍ଗରକୋଟା ଗାଁ ସମ୍ପର୍କରେ ପ୍ରସାରଣ କରାଯାଇଥିଲା। ଜଣେ ଶ୍ରୋତା କହିଲେ ଯେ କୁସେଇ ନଦୀ ବୈତରଣୀ ନଦୀର ଶାଖା ନଦୀ, ଏହା ସମ୍ପୂର୍ଣ୍ଣ ଭୁଲ। କୁସେଇ ନଦୀ ବୈତରଣୀ ନଦୀର ଉପନଦୀ। ଶ୍ରୋତାବନ୍ଧୁ ଏହି ତ୍ରୁଟି ସମ୍ପର୍କରେ ଆମକୁ ଲେଖିଛନ୍ତି।
1: ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଯେଉଁ ତ୍ରୁଟି ସମ୍ପର୍କରେ ଆପଣ ଲେଖିଛନ୍ତି ଗାଁର କଥାରେ ପ୍ରସାରଣ କରାଯାଇଥିଲା, ଆମେ ଏ ସମ୍ପର୍କରେ ଅବଗତ ଶ୍ରୋତାବନ୍ଧୁ ଏବଂ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଆମ ତ୍ରୁଟି ସମ୍ପର୍କରେ ଆମକୁ ଚିଠି ଲେଖି ପଠାଇଥିବାରୁ।
0: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଦୁଇଟି ଚିଠି ଆମକୁ ପଠାଇଛନ୍ତି। ଅତସୀ କୁସୁମା କାର୍ଯ୍ୟକ୍ରମଟି ସେମାନଙ୍କୁ ଭଲ ଲାଗିଛି, ଏହି କାର୍ଯ୍ୟକ୍ରମଟି ଚିତାକର୍ଷକ ହୋଇପାରିଛି। ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ରଜ ବିଷୟରେ ଯେଉଁ କଥା ସବୁ ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଛି। କଥିକାରେ କଳ୍ପନା ଦାସ ରଜ ପର୍ବ ସମ୍ପର୍କରେ ଅନେକ ତଥ୍ୟପୂର୍ଣ୍ଣ କଥା ରଖିଥିଲେ, ସେଥିପାଇଁ ସେମାନେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ବିଷୟରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା ତାହା ବେଶ୍ ଶିକ୍ଷଣୀୟ ହୋଇପାରିଛି। ନନ୍ଦକିଶୋର ବଳଙ୍କ ଲେଖନୀରୁ ଅନେକ ଥର ପୂର୍ବରୁ ଗୀତଗୁଡ଼ିକ ଶୁଣିବାକୁ ମିଳିଥିଲେ ହେଁ ପୁଣି ଏହି ଗୀତଗୁଡ଼ିକ ଶୁଣିବାକୁ ମିଳିଲା, ଯାହା ସେମାନଙ୍କୁ ପୁଲକିତ କରିଛି। ତେବେ ଓଡ଼ିଆ ଆଲବମ୍ ଗୀତ ଯାହାର ପ୍ରସାରଣ କରାଯାଇଥିଲା ଜୁନ୍ ମାସର ଦ୍ୱିତୀୟ ସପ୍ତାହରେ ତାହା ସେମାନଙ୍କୁ ଭଲ ଲାଗିଛି।
1: ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ମିଳିତ ଭାବରେ ଚିଠିଗୁଡ଼ିକ ଲେଖିଥିବାରୁ। ଦୁଇଟି ଚିଠି ଆପଣ ଆମକୁ ଲେଖିଛନ୍ତି, ହସ୍ତଗତ ହୋଇଛି, ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି। ଆମର ଅତସୀ କୁସୁମ କାର୍ଯ୍ୟକ୍ରମ ମଧ୍ୟ ଯାହା ସୋମବାର ଦିନ ସକାଳ 7:40ରେ ପ୍ରସାରଣ କରାଯାଏ ଏହା ମଧ୍ୟ ଶୁଣିଛନ୍ତି, ସେ ସମ୍ପର୍କରେ ଲେଖିଛନ୍ତି। ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ଭଲ ଲାଗିଛି, ରଜ ସମ୍ପର୍କରେ ଯାହା ପ୍ରସାରଣ କରାଯାଇଥିଲା ଆଲୋଚନା, ଏତଦ୍ ବ୍ୟତୀତ ଆମର ଯେଉଁ କଥିକା କାର୍ଯ୍ୟକ୍ରମ ଏବଂ କୃଷି ସଂସାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ସେ ସମ୍ପର୍କରେ ଆପଣ ଲେଖିଛନ୍ତି। ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଆମର ବିଭିନ୍ନ ସମୟରେ ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକୁ ଶୁଣୁଥିବାରୁ।
0: ଅଶୋକ କୁମାର ଭଞ୍ଜ ଲେଖିଛନ୍ତି ଦେକୁରୀ ବେଣୀପୁର ଚାରିନଙ୍ଗଳ ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, 2-3 ମାସ ତଳେ ସେ ଆମକୁ ଚିଠି ଲେଖିଥିଲେ ତେବେ ତାହା ଆମର କାର୍ଯ୍ୟକ୍ରମରେ ସ୍ଥାନ ପାଇପାରି ନାହିଁ। ତେବେ ଶ୍ରୋତାବନ୍ଧୁ ସେଥିପାଇଁ ପୋଷ୍ଟକାର୍ଡରେ ଚିଠି ନ ଦେଇ ମେଲ୍ ଯୋଗେ ଆମକୁ ଏହି ଚିଠିଟି ପଠାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ଏହି ଚିଠିଟି ଆପଣ ସ୍ଥାନ ଦେବେ। ମଇ ମାସ 23 ତାରିଖରେ ଏକ ଭାରତ ଶ୍ରେଷ୍ଠ ଭାରତ ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ସେଥିପାଇଁ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ ବେହେଲା ବାଦକଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଉଚ୍ଚକୋଟୀର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
1: ଆନ୍ତରିକ କୃତଜ୍ଞତା ଜଣାଉଛୁ ମେଲ୍ ମାଧ୍ୟମରେ ଏହି ଚିଠିଟି ଆମକୁ ପଠାଇଛନ୍ତି ଏବଂ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କ ଚିଠିରେ ଯେଉଁ ଭାବପୂର୍ଣ୍ଣ ଅଭିବ୍ୟକ୍ତିଗୁଡ଼ିକ ରହିଛି ପ୍ରକୃତରେ ଆପଣ ସମସ୍ତଙ୍କୁ ଆମେ ସାଧୁବାଦ ଜଣାଉଛୁ। ଆମ

0: କେନ୍ଦ୍ରରୁ ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକୁ ଆପଣ ପସନ୍ଦ କରୁଛନ୍ତି ସେ ସମ୍ପର୍କରେ ଲେଖିଛନ୍ତି ଏବଂ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ମଧ୍ୟ ଆପଣ ଲେଖିଛନ୍ତି ଯାହା ଭଲ ଲାଗିଛି, ଆଲୋଚନାର ବିଷୟ ଏବଂ ଯେଉଁ ଆଲୋଚିକା ହୁଅନ୍ତୁ ଆଲୋଚକ ହୁଅନ୍ତୁ ଯିଏ ଅଂଶଗ୍ରହଣ କରିଥିଲେ ସମସ୍ତଙ୍କ କଥା ଲେଖିଛନ୍ତି, ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଯାହା ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି। ଅନୁରୋଧ କରୁଛୁ ଆପଣ ଯଦି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମକୁ ପ୍ରସ୍ତାବ ମଧ୍ୟ ଲେଖି ପଠାନ୍ତୁ। କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି ବୋଲି ଆପଣଙ୍କ ଚିଠିରେ ଆପଣ ଲେଖିଛନ୍ତି। ତେବେ ଆପଣ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ରହିଛି ଯେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉ ହେଉ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ଫୋନ୍ ନମ୍ବରଟି ନ କହିବା ପୂର୍ବରୁ ମଧ୍ୟ SMS କିପରି ଆସୁଛି। ଶ୍ରୋତା ବନ୍ଧୁ, ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମକୁ ମଧ୍ୟ ବହୁତ ଗୁଡ଼ିଏ ଚିଠି ଆସୁଛି ଯେଉଁଥିରେ ଆମକୁ ଶ୍ରୋତାବନ୍ଧୁମାନେ ଫୋନ୍ ନମ୍ବର ଜାଣିବା ପାଇଁ ଚିଠି ଲେଖୁଛନ୍ତି ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ। ସେମିତି ପ୍ରତ୍ୟେକ ଦିନ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ସମସ୍ତେ ଫୋନ୍ ନମ୍ବର ସମ୍ପର୍କରେ ସୂଚନା ଦେଉଛନ୍ତି, ତେଣୁ ଯେଉଁମାନେ ନିୟମିତ ଶ୍ରୋତା ସେମାନେ ଆମର ଫୋନ୍ ନମ୍ବର ସମ୍ପର୍କରେ ଅବଗତ ଆଗରୁ ଚିଠି ଦେଇଥାନ୍ତି, ଯାହାଫଳରେ SMS ଗୁଡ଼ିକ ଆସିଲେ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହିଥାନ୍ତି ଚିଠିଗୁଡ଼ିକ ସହିତ ତାଙ୍କର ନାଁ, ଗାଁ, ଠିକଣା ଏବଂ ଗୀତଗୁଡ଼ିକର ପ୍ରସାରଣ କରିଥାନ୍ତି। ଶ୍ରୋତା ବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7533001।
0: ଆମର ମେଲ୍ ଆଇଡି ହେଉଛି
1: aircutak@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ। ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ବିର୍ଜାରାର ଗୀତ। ତେବେ ପ୍ରଥମେ ଗାଇଛନ୍ତି ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର।

ଶୁଣିଲି ହିନ୍ଦୀ କଥାଚିତ୍ର ବିର୍ଜାରାର ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଇଜାଜତ୍ର ଗୀତ, ଗାଇଛନ୍ତି ଆଶା ଭୋସଲେ।

0: ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ହମ୍ ଆପକେ ହେ କୌନ୍ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ।
1: Let's start the fun!

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆକାଶବାଣୀର କୃଷି ଶିକ୍ଷା, ଉପସ୍ଥାପନା ସୁଭାଷ ଚନ୍ଦ୍ର ନାୟକ, ପ୍ରଯୋଜନା ରାଜୀବ ମାହୁନ୍ତ।

0: ପ୍ରଶ୍ନ ଆମ ଆଗରେ ରହୁଛି ଯେ ଆମେ ଯଦି କୃଷି ପ୍ରଭୃତି ଶିକ୍ଷା ଉପରେ ଆମେ ଆଲୋଚନା କରିବା ତାହେଲେ ଏ ପ୍ରକାର ଶିକ୍ଷାର ଆବଶ୍ୟକତା କ'ଣ ରହିଛି? ଆମର ସମସ୍ତେ ଜାଣିଛନ୍ତି, ଶ୍ରୋତାବନ୍ଧୁ ସମସ୍ତେ ଜାଣିଛନ୍ତି, କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ କଥା ଯେତେବେଳେ ଆମେ ଚିନ୍ତା କରେ, ଇଏ ଗୋଟିଏ ଏକକ ବିଶ୍ୱବିଦ୍ୟାଳୟ, ଏକକ କୃଷି ବିଶ୍ୱବିଦ୍ୟାଳୟ ଯେଉଁଠିକି କୃଷି, ମତ୍ସ୍ୟପାଳନ, ପଶୁ ସମ୍ପଦ, ଇଞ୍ଜିନିୟରିଂ, କମ୍ୟୁନିଟି ସାଇନ୍ସ, ଭେଟନାରୀ ସାଇନ୍ସ, ବିଭିନ୍ନ ପ୍ରକାରର ଶିକ୍ଷାଦାନ ପଦ୍ଧତି ଏଥିରେ ପ୍ରଣୟନ କରାଯାଇଛି ଏବଂ ଏଥିରେ ଗ୍ରାଜୁଏସନ୍ କୋର୍ସ ରହିଛି, ମାଷ୍ଟର୍ସ କୋର୍ସ ରହିଛି, ପିଏଚ୍ଡି କୋର୍ସ ରହିଛି। କିନ୍ତୁ ଆମେ ଯଦି ଦେଖିବା କୃଷି ସମ୍ପ୍ରସାରଣ ବ୍ୟବସ୍ଥାକୁ ଆମେ ଅନୁଧ୍ୟାନ କରିବା, ଦେଖିବା ଯେ କୃଷି ସମ୍ପ୍ରସାରଣ ବ୍ୟବସ୍ଥାରେ ଆମର କଟିଂ ଏଜ୍ ଯାହାକୁ ଆମେ କହୁଛେ ଶେଷ ସ୍ତରରେ ଯେଉଁମାନେ ରହିଲେ ସେମାନେ ରହିଲେ ବ୍ଲକ୍ ସ୍ତରରେ ରହିଲେ, ଯେଉଁମାନଙ୍କୁ ଆମେ କହୁଛେ କୃଷି ସମ୍ପ୍ରସାରଣ ଅଧିକାରୀ କହୁଛେ, ଆମ ପ୍ରାଣୀ ସମ୍ପଦ ଅଧିକାରୀ କହୁଛେ, ମତ୍ସ୍ୟ ସମ୍ପଦ ଅଧିକାରୀ କହୁଛେ, ଏବଂ ଏଇ ଯେଉଁ ଅଧିକାରୀମାନେ ରହିଲେ ମାନେ ବ୍ଲକ୍ ସ୍ତରରେ ରହିଲେ, ଚାଷୀମାନେ ରହିଲେ ଗ୍ରାମ ସ୍ତରରେ, ଏମାନଙ୍କ ମଝିରେ ଯେଉଁ ଗୋଟେ ଲେୟାର ରହୁଛି ସେ ମଝିରେ ଆମକୁ ଦରକାର ହେଉଛି ଯେ ଯେଉଁମାନେ ଏଥିରେ ଅଭ୍ୟସ୍ତ ବା ଯେଉଁମାନେ ଟେକ୍ନିକାଲି କ୍ୟାପାବଲ୍, ଟେକ୍ନିକାଲି ସାଉଣ୍ଡ, ଟେକ୍ନିକାଲି ଟ୍ରେନ୍, ସେଭଳିଆ ଲୋକଙ୍କୁ ଆମକୁ ଦରକାର ପଡୁଛି ଯେଉଁମାନେ କି ଟେକ୍ନୋଲୋଜିକୁ କ୍ୟାରି କରିବେ ବ୍ଲକ୍ ଲେବୁଲ୍ରୁ ବା ବ୍ଲକ୍ ଲେବୁଲ୍ ଅଧିକାରୀମାନଙ୍କଠାରୁ ବା ବୈଜ୍ଞାନିକମାନଙ୍କଠାରୁ ନେଇକି ଚାଷୀମାନଙ୍କ ପାଖରେ ପହଞ୍ଚେଇବେ।
1: ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଗୋଟେ ଗୁରୁତ୍ୱପୂର୍ଣ୍ଣ, ସେ ଯେଉଁ ଆପଣଙ୍କର କୃଷି ସମ୍ପ୍ରସାରଣ ଅଧିକାରୀ ବ୍ଲକ୍ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କୁ ସଂଯୁକ୍ତ କରିବା ପାଇଁ ଏଇ ଯେଉଁ ସ୍ୱତନ୍ତ୍ର ସେ ଯେଉଁ ଆଗ୍ରୋ ପଲିଟେକ୍ନିକ ଯେଉଁଟା ଆପଣ କହୁଛନ୍ତି ବା କୃଷି ବହୁବୃତ୍ତି ଶିକ୍ଷା ଏ ବ୍ୟବସ୍ଥା ରହିଛି ଓୟୁଟି ମାଧ୍ୟମରେ, ତେବେ ନିଶ୍ଚିତ ଭାବରେ ଯେଉଁ ପିଲାମାନେ ଆସିବେ ସେମାନେ ସେମାନଙ୍କୁ ଏଥିରେ ସହାୟତା କରିବେ ଯାହାକି ଗୋଟିଏ କାର୍ଯ୍ୟପ୍ରଣାଳୀ ଧାରା ସୁବିଧାରେ ହୋଇପାରିବ। ଏହାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି ଯେଉଁଟାକି ଆମର ଯେଉଁ ଶ୍ରୋତାବନ୍ଧୁମାନେ ଶୁଣୁଥିବେ ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ବର୍ତ୍ତମାନ ଯଦି ଆପଣ ଯେଉଁମାନେ ଶ୍ରୋତାବନ୍ଧୁ ଶୁଣୁଛନ୍ତି, ଅଳ୍ପ ବହୁତ ସମସ୍ତେ କୃଷି ସହିତ ଜଡ଼ିତ ବା କୃଷିକୁ ଅଙ୍ଗେ ନିଭେଇଛନ୍ତି, ସେମାନେ ଜାଣିପାରୁଥିବେ ଆମର ପୁରାତନ କୃଷି, ବର୍ତ୍ତମାନ କୃଷି ଏବଂ ଭବିଷ୍ୟତ କୃଷିକୁ ଯଦି ଆମେ ଆଖି ଆଗରେ ରଖିବା, ବହୁତ ପରିବର୍ତ୍ତନ ଆସିଛି, ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି। ଆମର ପୁରାତନ କୃଷି, ଟ୍ରାଡିସନାଲ୍ ଏଗ୍ରିକଲଚର ଯାହାକୁ ଆମେ କହୁଛେ, ଆମେ ବଳଦ ଚାଷ କରିବା, ମଞ୍ଜି ଘରେ ରଖିଥିବା ମଞ୍ଜିକୁ ବ୍ୟବହାର କରିବା, ଖତ ବ୍ୟବହାର କରିବା ଏବଂ ଏହି ପ୍ରକାର ଯେଉଁ ଚାଷ ଥିଲା ଏଥିରେ ଜ୍ଞାନକୌଶଳ, ଆମେ କହିବା ବହିର୍ଜ୍ଞାନ କୌଶଳ, ଯାହାକୁ ଆମେ ବାହାରୁ ମିଳୁଥିବା ଜ୍ଞାନ କୌଶଳ, ତାର ପ୍ରୟୋଗ ବହୁତ କମ୍ ଥିଲା। ବର୍ତ୍ତମାନ ଯଦି ଆପଣ କୃଷିକୁ ଦେଖିବେ, କୃଷିରେ ଜ୍ଞାନକୌଶଳର ପ୍ରୟୋଗ ବହୁମାତ୍ରାରେ ହେଉଛି ଏବଂ ବହୁମାତ୍ରାରେ ଜ୍ଞାନକୌଶଳ ଏବଂ ଦକ୍ଷତାର ଆବଶ୍ୟକତା ରହିଛି, ଯେଉଁଟାକୁ ଆମେ କହୁଛେ ସ୍କିଲ୍ ବୋଲି କହୁଛେ, ଏବଂ ଜ୍ଞାନକୌଶଳକୁ କାମରେ ଲଗାଇବାର ଯେଉଁ ଦକ୍ଷତା ସେଇଟା ରହିବାର ଆବଶ୍ୟକତା ରହିଛି। ତେଣୁ ଗୋଟେ ଫୋକସ୍, ମେଜର ଫୋକସ୍ ଗୋଟେ ବଦଳିଛି। ଦ୍ୱିତୀୟ ଜିନିଷ ରହୁଛି ଯେ କୃଷିକୁ ଆମେ ଆଉ କୃଷିକୁ ସାଧାରଣ ବା କୃଷି ଭାବରେ ନ ନେଇ କୃଷିକୁ ବ୍ୟବସାୟୀ କାର୍ଯ୍ୟକ୍ରମ ହିସାବରେ ନେବା ପାଇଁ ସବୁବେଳେ ଆମେ କୃଷକମାନଙ୍କୁ ଉପଦେଶ ଦେଉଛୁ। ଆମେ କହୁଛୁ ଯେ ଏଥିରେ ଚିନ୍ତା ରଖନ୍ତୁ ଯେ କେତେ ପଇସା ଖର୍ଚ୍ଚ କରିବେ, କେତେ ଲାଭ ପାଇବେ, ତା ମାନେ ଏକ ବ୍ୟବସାୟିକ ଚିନ୍ତାଧାରାକୁ ରଖିକିରି ଆମକୁ କୃଷିକୁ ନେବାକୁ ପଡ଼ିବ। ଯଦି ଆମେ ବ୍ୟବସାୟିକ ଚିନ୍ତାଧାରାକୁ ନେବା କୃଷି ସହିତ, ତାହେଲେ ଆମକୁ ଜ୍ଞାନକୌଶଳର ବ୍ୟବହାର ବହୁତ ଅଧିକ କରିବାକୁ ପଡ଼ିବ ଏବଂ ତା ସହିତ କୃଷିକୁ ବ୍ୟବସାୟରେ ନେବା ପାଇଁ ଯେଉଁ ଚିନ୍ତାଧାରା ଦରକାର, ଯେଉଁ ଦକ୍ଷତା ଦରକାର, ସେ ଦକ୍ଷତା ମଧ୍ୟ ଦରକାର ପଡ଼ିବ। ତୃତୀୟ ଜିନିଷ ଯେଉଁଟାକି ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସେଟା ଆକୃଷ୍ଟ କରିବ, ଗାଁ ଗହଳିରେ ଯଦି ଆଜିକାଲି ଦେଖିବେ, ଗାଁ ଗହଳିରେ ମୁଁ ବହୁତ ସମୟରେ ଦେଖେ, ବହୁତ ସମୟରେ ଆଲୋଚନା କଲାବେଳେ ଜାଣେ ଯେ ପିଲାମାନେ ଯେଉଁମାନେ ମାଟ୍ରିକ୍ ପାସ୍ କରିଗଲେ, ପ୍ଲସ୍ ଟୁ ପାସ୍ କରିଗଲେ, ବରଂ ଚାହୁଁଛନ୍ତି ସହରକୁ ପଳାଇ ଆସିବେ, ସହରରେ କି ପ୍ରକାର କାମ କରନ୍ତି ବାପା ମାମାନେ ହୁଅନ୍ତୁ ଜାଣନ୍ତିନି, କିନ୍ତୁ ପିଲାମାନେ ଭଲ ଭାବରେ ଜାଣନ୍ତି ଏବଂ ସେମାନେ 10,000-20,000 ରୋଜଗାର କରନ୍ତି, ଗାଁକୁ ପଠାନ୍ତି। ବାପା ମାମାନେ ହୁଏତ ମନେ ମନେ ଖୁସି ହେଉଥିବେ ଯେ ମୋ ପୁଅ ମୋ ଝିଅ ସେମାନେ କାମରେ ଲାଗିଗଲେ, ରୋଜଗାର କରିବା ଆରମ୍ଭ କଲେ, ପିଲାମାନେ ମଧ୍ୟ ଖୁସି ହେଉଥିବେ, କିନ୍ତୁ ମନରେ ନିହାତି ଦୁଃଖ ରହୁଛି ଯେ ମୋର ଯେଉଁ କୌଳିକ ବୃତ୍ତି କୃଷି ଏବଂ କୃଷିକୁ ପେଶା କରି ମୋର ବାପା ଅଜା ଯେଉଁ ଚଳିକିରି ଆମେ ଆଜି ପର୍ଯ୍ୟନ୍ତ ଆସିଲେ, ସେ ପେଶାକୁ କେଉଁଠି ନା କେଉଁଠି ଆମେ ଗୋଟେ ଡିସ୍କନେକ୍ଟେଡ୍ କରିଦେଉଛେ, ପିଲାମାନେ ଗ୍ରହଣ କରୁନାହାନ୍ତି। କେବଳ ଗୋଟିଏ ଏଥିରେ ଆଶା ରହୁଛି, ଯଦି ଏହି ପ୍ରକାର ଦକ୍ଷତା ବିକାଶ ପିଲାମାନଙ୍କର କରାଯାଇପାରିବ ଏହି ଡିପ୍ଲୋମା କୋର୍ସ ମାଧ୍ୟମରେ, ତାହେଲେ ହୁଏତ କିଛି ପିଲା ଆଗ୍ରହୀ ହେବେ ଯେ କୃଷିକୁ ଧରିକିରି ସେମାନେ ନିଜ ଜୀବନ ଧାରଣ କରିବେ ଏବଂ କୃଷିକୁ ଉନ୍ନତ ମାନର କୃଷି କରିକି ଜୀବନ ଧାରଣ କରିବେ, ଯେଉଁଥିରେ ସେମାନଙ୍କୁ ସମାଜରେ ଲୋକ ମୂଲ୍ୟ ଦେବେ ଯେ ନାହିଁ, ଆମର କୃଷକ ହେଲେ ମଧ୍ୟ ଇଏ ଗୋଟେ ଜ୍ଞାନୀ କୃଷକ ଏବଂ ଜାଣିଥିବା କୃଷକ, ଯିଏକି ଠିକ୍ ଭାବରେ ଆମେ କରିପାରୁଛେ।
1: ତେବେ କଥା ହେଉଛି ଯେ ଏଇ ଯେଉଁ ଓୟୁଟିରେ କୃଷି ବହୁବୃତ୍ତି ଶିକ୍ଷା, ଏଟା କେବେଠାରୁ ଆରମ୍ଭ ହୋଇଛି ଏବଂ ଏହାର ବର୍ତ୍ତମାନ ଯେଉଁମାନେ ବେକାର ଯୁବକ ଯୁବତୀ ବି ଅଛନ୍ତି, ୟୁଥ୍ ସବୁ ଅଛନ୍ତି, ସେମାନେ ଚାହିଁବେ ଯେ କାହିଁକି ନା କୃଷିଟା ଏଭଳି ଜିନିଷ ଯେଉଁଟାକି ଏଇଟା ଚିରନ୍ତନ ଏବଂ ଅନବରତ, କେବେ ହେଲେ ଏଟା ବନ୍ଦ ହେବ ନାହିଁ। ତେଣୁ ଏଇ ଦୃଷ୍ଟିରୁ ଆମେ ଦେଖିବା ଏହାର ଡିମାଣ୍ଡ ମଧ୍ୟ ସେମିତି ରହିଥିବ, କାହିଁକି ନା ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ରହିଛି, କିନ୍ତୁ ଏଇ ଯେଉଁ କୃଷି ବହୁବୃତ୍ତି ଶିକ୍ଷା ଓୟୁଟିରେ ଯୋଉଟା ଅଛି, କେମିତି ଆପଣ ଦେଖୁଛନ୍ତି ବା ସ୍ଥିତି କ'ଣ ଅଛି ପ୍ରକୃତରେ? ଯେହେତୁ ଆପଣଙ୍କ ନିର୍ଦ୍ଦେଶକ ଅଛନ୍ତି, ଅନୁଭବ କରିପାରୁଥିବେ ଏବଂ ସରକାରୀ ରେକର୍ଡ ମଧ୍ୟ ଆପଣଙ୍କ ରହିଥିବ, କେମିତି କ'ଣ ଅଛି ସେ ବିଷୟରେ?
0: ଦେଖନ୍ତୁ, କୃଷି ବହୁବୃତ୍ତି ଶିକ୍ଷା ଯୋଉଟା ଓଡ଼ିଶାରେ ଆରମ୍ଭ କରାଯାଇଥିଲା, ସେଥିରେ ପ୍ରଥମ ପଦକ୍ଷେପ ନେଇଥିଲା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ବହୁ ଅନୁଶୀଳନ ପରେ ଯେତେବେଳେ ଆମେ ଦେଖିଲେ ଯେ ଆମର ଯେଉଁମାନେ ଗ୍ରାଜୁଏଟ୍ ଯାଉଛନ୍ତି, ପୋଷ୍ଟ ଗ୍ରାଜୁଏଟ୍ ଯାଉଛନ୍ତି, ଡକ୍ଟରେଟ୍ ପାସ୍ କରି ଯାଉଛନ୍ତି, ସେମାନେ ବୈଜ୍ଞାନିକ ହୁଅନ୍ତୁ ବା କୃଷି ସମ୍ପ୍ରସାରଣ ବିଜ୍ଞାନୀ ହୁଅନ୍ତୁ, ସେମାନେ ତାଙ୍କର ଜୀବନଧାରଣର ଯାହା ଆମ

0: କରୁଛନ୍ତି ସେମାନେ କେବଳ ଚାକିରି ଉପରେ ମନୋନିବେଶ ଅଧିକା କରୁଛନ୍ତି ଏବଂ ସେମାନେ ଯେଉଁ ଚାକିରି ପାଉଛନ୍ତି ସେ ଆମେ ଆଲୋଚନା କରୁଥିଲେ ବ୍ଲକ ଲେବୁଲ ପର୍ଯ୍ୟନ୍ତ ଆସିପାରୁଛନ୍ତି ସେମାନେ ତା ତଳକୁ ଗୋଟେ ଗ୍ୟାପ୍ ସବୁବେଳେ ରହୁଛି। ଦ୍ୱିତୀୟ ଜିନିଷ ହେଉଛି ଲୋକମାନଙ୍କର ଯେଉଁ ପିଲାମାନେ ରହିଲେ ପ୍ଲସ୍ ଟୁ ପାସ୍ କରିକି ଗାଁରେ ରହିଲେ ସେମାନଙ୍କର ବା ଟେନ୍ ପ୍ଲସ୍ କରି ଗାଁରେ ରହିଲେ ସେମାନେ ବେକାରୀ ଯୁବକ ହିସାବରେ ସବୁବେଳେ ଗଣା ହେଇକି ରହିଲେ। ତେଣୁକରି ଏମାନଙ୍କ ପାଇଁ କିଛି ନା କିଛି ଗୋଟିଏ ବନ୍ଦୋବସ୍ତ କରିବା, ଏମାନଙ୍କ ଟିକେ ଆଉ ଟିକେ ଦକ୍ଷତା ବୃଦ୍ଧି କରିବା ଯେଉଁଥିରେ କି ଏମାନେ ନିଜକୁ ଏମ୍ପ୍ଲୟମେଣ୍ଟ ପାଇବା ପାଇଁ ହକଦାର ଭାବିବେ ଏବଂ ସେଲ୍ଫ ଏମ୍ପ୍ଲୟମେଣ୍ଟ ପାଇଁ ନିଜକୁ ମଧ୍ୟ ଦକ୍ଷ କରିପାରିବେ। ଏଇଟାକୁ ରଖିକରି 2012-13 ମସିହାରେ ଏ କୃଷି ବହୁବୃତ୍ତି ଶିକ୍ଷା କେନ୍ଦ୍ରମାନ 10 ଜିଲ୍ଲାରେ ଆରମ୍ଭ କରାଯାଇଥିଲା ଓଡ଼ିଶା କୃଷି ଓ ବୈଷୟିକ ଶିକ୍ଷା ମାଧ୍ୟମରେ। ଏଇ ଯେଉଁ 10 କେନ୍ଦ୍ର ଆମର ସ୍ଥାପନ କରାଯାଇଛି, ଏ 10 କେନ୍ଦ୍ରରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯେହେତୁ ଗୋଟିଏ ଏକକ ବିଶ୍ୱବିଦ୍ୟାଳୟ ତେଣୁକରି 10 କେନ୍ଦ୍ରକୁ ମଧ୍ୟ ସେହି ଢାଞ୍ଚାରେ ଗଢ଼ାଯାଇଛି। ଯେମିତିକି ଆମର 6 କେନ୍ଦ୍ର ରହିଛି ଯେଉଁମାନେ କି କୃଷି ବିଜ୍ଞାନ ଉପରେ କେବଳ ଆମର ଡିପ୍ଲୋମା ଶିକ୍ଷା ପ୍ରଦାନ କରାଯାଏ ସେଠି। ସେ ସେଣ୍ଟର ଗୁଡ଼ିକ ଆମର ରହିଛି ରାଣୀତାଲ ଭଦ୍ରକଠାରେ, ମହିଷାପାଟ ଢେଙ୍କାନାଳଠାରେ, ଦେବଗଡ଼ରେ ଗୋଟିଏ କେନ୍ଦ୍ର, ବଲାଙ୍ଗୀରରେ ଗୋଟିଏ କେନ୍ଦ୍ର ଏବଂ ରାଉରକେଲାର ପାନପୋଷ୍ଠାରେ ଗୋଟିଏ କେନ୍ଦ୍ର। ଠିକ୍ ସେମିତି ହର୍ଟିକଲଚରକୁ ଦ୍ୱିତୀୟ ପ୍ରାଧାନ୍ୟ ଦେଇ ହର୍ଟିକଲଚର 2 ସେଣ୍ଟର କରାଯାଇଛି, ଗୋଟିଏ ହେଉଛି କେଉଁଝରଠାରେ ଏବଂ ଆଉ ଗୋଟିଏ ହେଉଛି କୋରାପୁଟର ସିମିଳିଗୁଡ଼ା ସ୍ଥିତ ଫାର୍ମରେ ଅଛି, ଯୋଡ଼ିଏ ଜାଗାରେ ଆମର କରାଯାଇଛି। ଯେହେତୁ ଫିସେରୀ କଲେଜଟି ଆମର ରହିଛି ରଙ୍ଗେଲୁଣ୍ଡାରେ, ଉପଯୁକ୍ତ ଭାବରେ ସେ ସ୍ଥାନକୁ ଚୟନ କରାଯାଇଛି ଫିସେରୀର ଡିପ୍ଲୋମା କୋର୍ସ କରିବା ପାଇଁ ଏବଂ ଫିସେରୀ ବହୁବୃତ୍ତି ଶିକ୍ଷା କେନ୍ଦ୍ର ସେହି ଜାଗାରେ ରହିଛି। ସେମିତି ଚିପ୍ଲିମାଠାରେ, ସମ୍ବଲପୁରର ଚିପ୍ଲିମାଠାରେ ଆମର ଗୋଟିଏ ରହିଛି ଆନିମଲ୍ ସାଇନ୍ସ ବା ପ୍ରାଣୀ ବିଜ୍ଞାନର ବହୁବୃତ୍ତି କେନ୍ଦ୍ର ମଧ୍ୟ ସେଠିକାର ରହିଛି। ଏବଂ ଏହି କେନ୍ଦ୍ରଗୁଡ଼ିକ ଯେଉଁ ରହିଛି ଏଗ୍ରିକଲଚର, ହର୍ଟିକଲଚର ବା ଫିସେରୀ ବା ଆମର ଆନିମଲ୍ ସାଇନ୍ସର ରହିଛି, ଏମାନଙ୍କର କୋର୍ସ ମଡ୍ୟୁଲ୍ ମଧ୍ୟ ସେହିଭଳି ରହିଛି ଯେଉଁଗୁଡ଼ିକୁ ଆମେ ନିହାତି ଗ୍ରାଜୁଏସନ୍ କରୁଥିବା ପିଲାଙ୍କ ସହିତ ମ୍ୟାଚ୍ ନ କଲେ ମଧ୍ୟ ଆମେ ଯେଉଁଗୁଡ଼ିକ ପ୍ରାରମ୍ଭିକ ଜ୍ଞାନ କୌଶଳ ତା ଉପରେ ଗୁରୁତ୍ୱ ଦିଆଯାଇଛି ସେଗୁଡ଼ିକ ଯେମିତି ପିଲାମାନେ ଆୟତ କରିପାରିବେ। ତା ସହିତ ଆଉ ଗୋଟେ ମୁଖ୍ୟ ଜିନିଷ ଏଥିରେ ରହିଛି ସେମାନଙ୍କର ଜ୍ଞାନ ଅପେକ୍ଷା କୌଶଳ ଉପରେ ଅଧିକ ଗୁରୁତ୍ୱ ରହିଛି।
1: ଆଜ୍ଞା, ଆପଣଙ୍କର ଧରନ୍ତୁ ଜଣେ ଯଦି ବହୁବିଧ କୃଷି ଶିକ୍ଷା ଯୋଉଟା ବା ଆପଣଙ୍କର ଯୋଉ ଆଗ୍ରୋ ପଲିଟେକ୍ନିକ ଆମେ ଯୋଉ କହୁଛେ ଯୋଉ ବ୍ୟବସ୍ଥା ଅଛି ଓୟୁଟିରେ, ଆପଣଙ୍କର ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କର ଗୋଟେ ଆଡମିସନ ପ୍ରୋସେସ ଗୋଟେ ଥିବ, ସିଲେକ୍ସନ ପ୍ରୋସେସ ଗୋଟେ ଥିବ, କେମିତି କ'ଣ ଅଛି ତାର ବ୍ୟବସ୍ଥା?
0: ଏଥିରେ ଏକରେ ତ ଯୋଗ୍ୟତା ଯାହା ରହିଛି ଆମର ରହିଛି ପ୍ଲସ୍ ଟୁ ସାଇନ୍ସ କିମ୍ବା ଇକ୍ୱିଭାଲେଣ୍ଟ ଏଇଥିପାଇଁ କହୁଛି ଯେଉଁମାନେ ଭୋକେସନାଲ ପାସ୍ କରୁଛନ୍ତି ସେମାନେ ମଧ୍ୟ ଏହା ପାଇଁ ଆପ୍ଲାଏ କରିପାରିବେ, ସେମାନେ ଆଡମିସନ ନେଇପାରିବେ।
1: ଆଚ୍ଛା,
0: ଏବଂ ପ୍ଲସ୍ ଟୁ ସାଇନ୍ସ ପାସ୍ କଲା ପରେ ଏବଂ ସେହି ସମୟରେ ସେମାନଙ୍କର 17 ହେଇଥିବା ଦରକାର, ଏଇଟା ଗୋଟେ ଶିକ୍ଷାଗତ ଯୋଗ୍ୟତା ସହିତ ବୟସର ଯୋଗ୍ୟତା ମଧ୍ୟ ରହିଛି। ଏବଂ ଏଇ ଯେଉଁ ଶିକ୍ଷାଗତ ଯୋଗ୍ୟତା ପ୍ଲସ୍ ଟୁ ସାଇନ୍ସ ପଢ଼ିବେ, ଯେଉଁ କମ୍ବିନେସନ ପିଲାମାନେ ଜାଣିପାରୁଥିବେ ଯେଉଁମାନଙ୍କର ଫିଜିକ୍ସ କେମିଷ୍ଟ୍ରି ମାଥମେଟିକ୍ସ ଅଛି କିମ୍ବା ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି ଅଛି, ଏହି କମ୍ବିନେସନର 2 କମ୍ବିନେସନର ପିଲାମାନେ କେବଳ ଏଗ୍ରିକଲଚର ହର୍ଟିକଲଚର ପାଇଁ ଆପ୍ଲାଏ କରିପାରିବେ। କିନ୍ତୁ ଯେଉଁମାନେ ଆନିମଲ୍ ସାଇନ୍ସ ଆଉ ଫିସେରୀ, ଯେଉଁମାନେ ପଶୁବିଜ୍ଞାନ ଏବଂ ମତ୍ସ୍ୟଚାଷ ବିଜ୍ଞାନ ଉପରେ ବହୁବୃତ୍ତି ଶିକ୍ଷାରେ ଆଡମିସନ ନେବାକୁ ଚାହୁଁଛନ୍ତି ସେମାନଙ୍କର ମାଥମେଟିକ୍ସର ଜରୁରୀ ନାହିଁ, କିନ୍ତୁ ସେମାନଙ୍କର ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି କିମ୍ବା ଫିଜିକ୍ସ କେମିଷ୍ଟ୍ରି ବାୟୋଟେକ୍ନୋଲୋଜି ଯଦି ହେଇଥିବ ବି ଆମେ ଗ୍ରହଣ କରିବା। ଏବଂ ଯେଉଁ ଆପଣ କହିଲେ ଯେ ଆଡମିସନର ଯେଉଁ ପ୍ରୋସିଜିଓର କହିଲେ, ଏମାନଙ୍କ ପାଇଁ କୌଣସି ଏଣ୍ଟ୍ରାନ୍ସ ସାଧାରଣ ଭାବରେ କରାଯାଏ ନାହିଁ, ଏମାନଙ୍କୁ ଆମେ ମାର୍କ ବେସିସ୍ରେ ସିଲେକ୍ସନ କରିଥାଉ। କିନ୍ତୁ ମାର୍କ ବେସିସ୍ରେ ପିଲାମାନେ ଧ୍ୟାନ ଦେବା ଦରକାର, ଏଥିରେ ଗାର୍ଡିଆନ୍ ବା ପ୍ୟାରେଣ୍ଟସ୍ ମାନେ ମଧ୍ୟ ଧ୍ୟାନ ଦେବା ଦରକାର। ଯେଉଁ ମାର୍କ ସେମାନେ ମାଟ୍ରିକୁଲେସନରେ ପାଇଥାନ୍ତି ଏବଂ ଯେଉଁ ମାର୍କ ସେମାନେ ପ୍ଲସ୍ ଟୁ ସାଇନ୍ସରେ ପାଇଥାନ୍ତି, ଦୁଇଟି ଯାକକୁ ସମାନ ଭାବରେ ପ୍ରାଧାନ୍ୟ ଦିଆଯାଇକରି ଆମେ କରୁ। ଯେମିତିକି 50% ସ୍କୋର ରହିବ ମାଟ୍ରିକ ମାର୍କରୁ, 50% ମାର୍କ ରହିବ ଆମର ପ୍ଲସ୍ ଟୁ ସାଇନ୍ସ ମାର୍କ, ଏବଂ ମାର୍କ ବେସିସ୍ରେ
1: କ୍ୟାରିୟର ମାର୍କ ବି ଦେଖା,
0: କ୍ୟାରିୟର ମାର୍କକୁ ନେଇକରି ପିଓଲି ଏମାନଙ୍କର ଆଡମିସନ କରାଯାଏ। ଏବଂ ପ୍ରତ୍ୟେକ ପଲିଟେକ୍ନିକ ସେଣ୍ଟରରେ 20 ସିଟ୍ ରହିଛି। ଯଦି ସମଷ୍ଟିଗତ ଭାବରେ ଦେଖାଯିବ ତାହେଲେ 10 ପଲିଟେକ୍ନିକ ସେଣ୍ଟରରେ 200 ସିଟ୍ ରହିଛି ଆମର ଆଡମିସନ ପାଇଁ, ଏବଂ ଏହି 200 ସିଟ୍ରେ ଆମେ ବିଭିନ୍ନ ଧାରା ଯେମିତି ବିଭିନ୍ନ କହିଲେ ଏଗ୍ରିକଲଚର, ହର୍ଟିକଲଚର, ଫିସେରୀ ଏବଂ ଆନିମଲ୍ ସାଇନ୍ସ, ସେହି ହିସାବରେ ଆମେ କରିବା 20 ଆନିମଲ୍ ସାଇନ୍ସର, 20 ଫିସେରୀର, 40 ରହିଛି ଆମର ହର୍ଟିକଲଚର ପାଇଁ, ଏବଂ ବାକି ଯେଉଁ ରହିଲା 120 ସେଗୁଡ଼ିକ ରହିଲା ଆମର ଏଗ୍ରିକଲଚର ସାଇନ୍ସରେ ଡିପ୍ଲୋମା କୋର୍ସ କରିବା ପାଇଁ ପିଲାମାନେ ଆଡମିସନ କରିପାରିବେ।
1: ଏ ଯେଉଁ ଆଡମିସନ ନେଲା ପରେ ଯେଉଁମାନେ ଆପଣଙ୍କର ମେରିଟ୍ ଲିଷ୍ଟରେ ରହିଲେ, ଧରନ୍ତୁ ଆପଣ ମାର୍କ ବେସିସ୍ରେ ଯେମିତି ସେମାନଙ୍କୁ ସିଲେକ୍ସନ କରୁଛନ୍ତି, ତାଙ୍କର ପାଠ୍ୟକ୍ରମ କେତେ ବର୍ଷର ଆଉ ପାଠ୍ୟକ୍ରମ ସରିଗଲା ପରେ କ'ଣ କ'ଣ ସବୁ ବ୍ୟବସ୍ଥା ଅଛି ଟିକେ ଜଣେଇବେ?
0: ଦେଖନ୍ତୁ, ମୁଁ ତ ଆପଣଙ୍କୁ ମୂଳରୁ କହୁଥିଲି ଯେ ପାଠ୍ୟକ୍ରମରେ ଫରକ ରହିଲେ ମଧ୍ୟ ପାଠ୍ୟକ୍ରମ ଫରକ ରହିଛି, କାରଣ ଏଗ୍ରିକଲଚର, ହର୍ଟିକଲଚର, ଆନିମଲ୍ ସାଇନ୍ସ, ଫିସେରୀ ଏଥିରେ ଫରକ ରହିଛି। ଯେମିତି ଆମେ କହିବା ଯେ ଏଗ୍ରିକଲଚର ଯେଉଁମାନେ ପାଠ ପଢ଼ିଲେ ସେମାନେ ସିଡ୍ ପ୍ରଡକ୍ସନ ସିଷ୍ଟମ, ସଏଲ୍ ହେଲ୍ଥ କେମିତି ମ୍ୟାନେଜ୍ କରିହେବ, ନ୍ୟୁଟ୍ରିସନ୍ କେମିତି କରିହେବ, ବାକି ଆମର ଫସଲ ସୁରକ୍ଷା ଜନିତ ବିଜ୍ଞାନ, ଏସବୁ ଜିନିଷ ଉପରେ କରିବେ, ମାର୍କେଟିଂ ସହିତ ଉପରେ ମଧ୍ୟ ପଢ଼ିବେ। ସେମିତି ହର୍ଟିକଲଚର ଯେଉଁମାନେ କହିଲେ ସେମାନେ କେମିତି ନର୍ସରୀ ମ୍ୟାନେଜମେଣ୍ଟ କେମିତି ହେବ, ଗ୍ରୀନ୍ ହାଉସ୍ କଲ୍ଟିଭେସନ୍ କେମିତି ହେବ, ଆଜିକାଲି ଆଡଭାନ୍ସ ଟେକ୍ନୋଲୋଜିର ହେଉଛି, ଏମାନଙ୍କର ଭେଜିଟେବୁଲ ଫ୍ରୁଟ୍ସ ଫ୍ଲାୱାର୍ସ ଏସବୁ ଜିନିଷ ତାଙ୍କର କଭର ହବ। ସେମିତି ଆମେ କହୁଛେ ଫିସରୀ ପାଇଁ ଆମେ ସାଇଣ୍ଟିଫିକ୍ ଫିସ୍ ଫାର୍ମିଂ, ହାଚେରୀ ମ୍ୟାନେଜମେଣ୍ଟ, ଯେଉଁମାନେ ଚିଙ୍ଗୁଡ଼ି ଚାଷ କରୁଛନ୍ତି ମିଶ୍ରିତ ଚିଙ୍ଗୁଡ଼ି ଚାଷ, ସେମାନଙ୍କର ଶ୍ରିମ୍ପ ଫାର୍ମିଂ, ଅର୍ଣ୍ଣାମେଣ୍ଟାଲ ମାଛ, ଏସବୁ ଜିନିଷ ଉପରେ ଆଲୋଚନା କରିହେବ ଇଏରେ, ସେମାନଙ୍କର ପାଠପଢ଼ା ଯିବ। ସେମିତି ଯେଉଁମାନେ ଆନିମଲ୍ ହଜବେଣ୍ଡ

ସେମାନଙ୍କର ଲାଇଫ ଷ୍ଟକ୍ ଡାଇରୀ ପୋଲଟ୍ରି ଏବଂ ଡକେରି ଏସବୁ ଜିନିଷ ଗୁଡ଼ିକ ସେମାନଙ୍କୁ ଦିଆଯିବ। ଏମାନଙ୍କର ସମସ୍ତଙ୍କର କିନ୍ତୁ ପାଠ୍ୟକ୍ରମର ଯୋଉ ଡ୍ୟୁରେସନ୍ ରହିଛି ସେଇଟା ହେଉଛି 2 ବର୍ଷର ଡ୍ୟୁରେସନ୍। ଏଇ 2 ବର୍ଷର ଡ୍ୟୁରେସନ୍ ଭିତରେ ସେମାନେ 4ଟି ସେମିଷ୍ଟାର କଭର କରିବେ। ଫାର୍ଷ୍ଟ ସେମିଷ୍ଟାର ସେକେଣ୍ଡ ସେମିଷ୍ଟାର ହେଉଛି ପ୍ରଥମ ବର୍ଷ, ଥାର୍ଡ ସେମିଷ୍ଟାର ଫୋର୍ଥ ସେମିଷ୍ଟାର ହେଉଛି ଦ୍ୱିତୀୟ ବର୍ଷ। ଏବଂ ପାଠ୍ୟକ୍ରମ ମଧ୍ୟରେ କ୍ଲାସରୁମ୍ ପାଠ୍ୟକ୍ରମ ରହିଛି, ପ୍ରାକ୍ଟିକାଲ ରହିଛି, ଫିଲ୍ଡ ଏକ୍ସପୋଜର ରହିଛି ଏବଂ ଲାବୋରେଟୋରୀ ଆକ୍ଟିଭିଟିସ୍ ରହିଛି। ଏସବୁଗୁଡ଼ିକ ରହିଛି ଏବଂ ସାଧାରଣ ଭାବରେ ସେମିଷ୍ଟାରରେ ଯେମିତି ଆମର ପରୀକ୍ଷା ପ୍ରଣାଳୀ ଥାଏ, ମିଡ୍ ଟର୍ମ ଏକ୍ଜାମ୍ ଅଛି, ମଝିରେ ରହିବ 3 ମାସ ପରେ, ତାପରେ ପୁଣି ଫାଇନାଲ ଏକ୍ଜାମ୍।

0: ସବୁଗୁଡ଼ିକ ରହିଛି ଏବଂ ସାଧାରଣ ଭାବରେ ସେମିଷ୍ଟରରେ ଯେମିତି ଆମର ପରୀକ୍ଷା ପ୍ରଣାଳୀ ଥାଏ, ମିଡ୍ ଟର୍ମ ଏକ୍ଜାମ୍ ଅଛି ମଝିରେ ରହିବ 3 ମାସ ପରେ, ତାପରେ ପୁଣି ଫାଇନାଲ୍ ଏକ୍ଜାମ୍, ତାପରେ ପ୍ରାକ୍ଟିକାଲ୍, ଏସବୁ ମିଶିକିରି ଯେଉଁ ସ୍କୋର ରହିବ ତା ଉପରେ ସେମାନଙ୍କୁ ସ୍କୋର ଦିଆଯିବ, ସେମାନେ ପାସ୍ ଫେଲ୍ ସେମାନେ କରିକି ଯିବେ।
1: ଆଚ୍ଛା, ଯେଉଁମାନେ ପାସ୍ ଫେଲ୍ ବା ଯାହା ବି ହଉ ତାଙ୍କର ଯେଉଁ ଫଳାଫଳ ପାଇବେ, ଯେଉଁମାନେ ସପୋଜ 2 ବର୍ଷର ଯେଉଁ କୋର୍ସ କମ୍ପ୍ଲିଟ୍ କଲେ, ଆଉ ତାପରେ କିଛି ସୁବିଧା ଅଛି କି ତାଙ୍କ ପାଇଁ?
0: ହଁ, ଏ ପିଲାମାନଙ୍କର ଯେଉଁ ଭବିଷ୍ୟତ କଥା କହିଲେ, ଆମେ ସାଧାରଣ ଭାବରେ ଦେଖୁଛେ ଯେଉଁମାନେ ଗ୍ରାଜୁଏସନ୍ କରିବା ପାଇଁ ଆଡମିସନ୍ ନେଉଛନ୍ତି ଏଗ୍ରିକଲ୍ଚରରେ, ହର୍ଟିକଲ୍ଚରରେ, ଫିସିକ୍ସରେ, ଭେଟନାରୀରେ, ସେମାନେ ଏଣ୍ଟ୍ରାନ୍ସ ଦେଇକରି ଆସୁଛନ୍ତି। କିନ୍ତୁ ଏଇ ପିଲାମାନେ ପାସ୍ କରିସାରିଲା ପରେ ଓୟୁଟି ଗୋଟିଏ ନିଜର ପଲିସି ନେଇଛି ଯେ ଏଇ ପିଲାମାନଙ୍କ ପାଇଁ ଆମେ 10% ରଖିଛୁ, କୋଟା ରଖିଛୁ କେବଳ ଲ୍ୟାଟେରାଲ୍ ଏଣ୍ଟ୍ରି ପାଇଁ। ଏମାନେ ଏଠୁ ଡିପ୍ଲୋମା କୋର୍ସ କରିସାରିଲା ପରେ ସେମାନେ ଏଗ୍ରିକଲ୍ଚର ପିଲାମାନେ ବିଏସ୍ସି କରିପାରିବେ, ହର୍ଟିକଲ୍ଚର ପିଲାମାନେ ସେମାନଙ୍କର କରିପାରିବେ ବିଏସ୍ସି ହର୍ଟିକଲ୍ଚର କରିପାରିବେ, ଫିସରୀ ପିଲାମାନେ ବିଏସ୍ସି ଫିସରୀ ସାଇନ୍ସ କରିବେ, ଭେଟନାରୀ ପିଲାମାନେ ବିଭିଏସ୍ସି କରିପାରିବେ ବିଏସ୍ସି ଭେଟନାରୀ ସାଇନ୍ସ। ତେଣୁକରି ଇଏ ରହିଲା ଓୟୁଟିରେ, ଯେଉଁଟାକୁ ଆମର ନିଜର ଅନୁଷ୍ଠାନରେ ଆମେ ସେମାନଙ୍କ ପାଇଁ କୋଟା ରଖିଛୁ ଏବଂ ସେମାନଙ୍କୁ ଲ୍ୟାଟେରାଲ୍ ଏଣ୍ଟ୍ରି ଦେଉ। ତା ଛଡ଼ା ଆମେ ଦେଖୁଛେ ବହୁତ ପିଲା ଯେଉଁମାନେ ଡିପ୍ଲୋମା କୋର୍ସ କରିସାରୁଛନ୍ତି, ତାପରେ ଯାଉଛନ୍ତି ବାହାର ୟୁନିଭର୍ସିଟିରେ ସେମାନେ ଗ୍ରାଜୁଏସନ୍ କରୁଛନ୍ତି। ଏବଂ ଖୁସି ଲାଗିବ ଶୁଣିଲେ ଯେ ଏମାନେ କେବଳ ଗ୍ରାଜୁଏସନ୍ କରିନାହାନ୍ତି, ଏମାନେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି, ବର୍ତ୍ତମାନ ପିଏଚ୍ଡି କରିଛନ୍ତି। ମୁଁ ଏପଟେ ଡାଇରେକ୍ଟର ହିସାବରେ କାମ କରୁଛି, ସେପଟେ ଡିପାର୍ଟମେଣ୍ଟର ହେଡ୍ ହିସାବରେ କାମ କରୁଛି। ମୋ ପାଖରେ ବର୍ତ୍ତମାନ ପିଜିରେ ପିଏଚ୍ଡିରେ ଯେଉଁ ପିଲା କାମ କରୁଛନ୍ତି, ପାଠ ପଢୁଛନ୍ତି, ସେମାନଙ୍କ ଭିତରେ ଅଛନ୍ତି ପିଲା ଯେଉଁମାନେ କି ପଲିଟେକ୍ନିକ୍ରୁ ପାସ୍ କରି ଗ୍ରାଜୁଏସନ୍ କରି ପୋଷ୍ଟ ଗ୍ରାଜୁଏସନ୍ କରି ବର୍ତ୍ତମାନ ପିଏଚ୍ଡି କରୁଛନ୍ତି। ଆପଣ ଯଦି ପୁରା ଦେଖିବେ 10 ବର୍ଷର 15 ବର୍ଷର ଆପଣ ଦେଖିବେ 2012-13ରୁ ଆମର 24-25 ମଧ୍ୟରେ 382 ପିଲା ଯେଉଁମାନେ କି ଗ୍ରାଜୁଏସନ୍ କରିଛନ୍ତି, ତାଧିରୁ କିଛି ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି, କିଛି ପିଏଚ୍ଡି ମଧ୍ୟ କରିସାରିଛନ୍ତି। ଏବଂ ସେମାନଙ୍କର ସେଇ ଯେଉଁ ଶିକ୍ଷାଗତ ଯୋଗ୍ୟତା, ବର୍ଦ୍ଧିତ ଶିକ୍ଷାଗତ ଯୋଗ୍ୟତା ରହିଲା, ତାକୁ ନେଇକରି ସେମାନେ ଠିକ୍ ଭାବରେ ବିଭିନ୍ନ ପ୍ରକାରର ସେକ୍ଟରରେ, ଗଭର୍ଣ୍ଣମେଣ୍ଟ ସେକ୍ଟରରେ, ପବ୍ଲିକ୍ ସେକ୍ଟରରେ, ପବ୍ଲିକ୍ ସେକ୍ଟରରେ, ପ୍ରାଇଭେଟ୍ ସେକ୍ଟରରେ ଏବଂ ୟୁନିଭର୍ସିଟିରେ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ତାଙ୍କର ପୋଜିସନ୍ ମଧ୍ୟ ପାଇସାରିଛନ୍ତି। ଏଙ୍କର ସେକେଣ୍ଡ ସ୍କୋପ୍ ଯେଉଁଟା ଆମେ ଆଲୋଚନା କରିବାକୁ ଚାହିଁବା, ସେଇଟା ହେଉଛି ଏମାନଙ୍କର ଏମ୍ପ୍ଲୟମେଣ୍ଟ। ଆଜ୍ଞା, ଏ ତ ତିନୋଟି ଦିଗ ଆମେ ଦେଖୁଛେ, ଗୋଟେ ହେଉଛି ହାୟର ଏଜୁକେସନ, ଗୋଟେ ଏମ୍ପ୍ଲୟମେଣ୍ଟ, ଆଉ ଗୋଟେ ହେଉଛି ସେଲ୍ଫ ଏମ୍ପ୍ଲୟମେଣ୍ଟ। ଏମ୍ପ୍ଲୟମେଣ୍ଟ ଯେଉଁ ଦିଗଟି ଦେଖୁଛେ, ଏମ୍ପ୍ଲୟମେଣ୍ଟ ଏମାନଙ୍କର ବିଭିନ୍ନ ସେକ୍ଟରରେ ହେଇପାରୁଛି, ଗଭର୍ଣ୍ଣମେଣ୍ଟ ସେକ୍ଟରରେ ହେଇପାରୁଛି, ଯେଉଁମାନେ କି ରେଗୁଲାର ଏମ୍ପ୍ଲୟିଜ୍ ହିସାବରେ ଗଭର୍ଣ୍ଣମେଣ୍ଟରେ ଜଏନ୍ କରିପାରୁଛନ୍ତି, ଯେଉଁମାନେ ନିଜର ଶିକ୍ଷାଗତ ଯୋଗ୍ୟତା ବଢ଼େଇ ପାରିଲେ ସେମାନେ ବି ପାଉଛନ୍ତି, ଯେଉଁମାନେ ଡିପ୍ଲୋମା କରିଗଲେ ସେମାନେ ମଧ୍ୟ ପାଉଛନ୍ତି। ବାକି କିଛି ଅଛନ୍ତି ଯେଉଁମାନେ କି ପ୍ରୋଜେକ୍ଟ ସ୍କିମ୍ରେ, ଆମର ଯେତେ ପ୍ରୋଜେକ୍ଟ ସ୍କିମ୍ ଓୟୁଟିରେ ଅଛନ୍ତି, ଆପଣ ଦେଖିବେ ଅଧିକାଂଶ ପିଲା ହେଉଛନ୍ତି ଆଗ୍ରୋ ପଲିଟେକ୍ନିକ୍ ସେଣ୍ଟରରୁ ପାସ୍ କରିଥିବା ପିଲାମାନେ, ଏବଂ ସେମାନେ ଫିଲ୍ଡ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର, ୟଙ୍ଗ୍ ପ୍ରଫେସନାଲ, ଏଭଳିଆ ପୋଷ୍ଟରେ ସେମାନେ କାମ କରୁଛନ୍ତି ଏବଂ ବିଗତ 10-12 ବର୍ଷ ଆଣି ସେମାନେ କାମ କରି ଆସୁଛନ୍ତି। ବାକି ରହିଛି ଗୋଟେ ସେକ୍ଟର ଯେଉଁଠିକି ଏନ୍ଜିଓ ସେକ୍ଟର, ଯେଉଁଠି ଏନ୍ଜିଓ ମାନଙ୍କର ଆଜିକାଲି ବହୁତ ଡିମାଣ୍ଡ ରହିଛି, ଏବଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ଯେଉଁଠି ଅଛି ସେଠି ବହୁତ ଡିମାଣ୍ଡ ରହିଛି ଯେ ଏହି ସ୍ତରର ପିଲା ଆମକୁ ଦରକାର, ଏତିକି ଏଜୁକେସନ ପିଲା ଦରକାର ଯେଉଁମାନଙ୍କୁ ନେଇକରି ଆମେ ଫିଲ୍ଡରେ ଫିଲ୍ଡ ଫଙ୍କସନାରୀ ହିସାବରେ, ଗ୍ରାସ୍ ରୁଟ୍ ଟେବୁଲ୍ରେ, କଟିଂ ଏଜ୍ ଫିଲ୍ଡ ଫଙ୍କସନାରୀ ହିସାବରେ ସେମାନଙ୍କୁ ବ୍ୟବହାର କରିବା ଏବଂ ସେମାନେ ବହୁତ ଭଲ କରୁଛନ୍ତି ସେ ଜାଗାରେ ଯାଇକି। ବାକି ଗୋଟେ ରହିଲା ଆମର ପ୍ରାଇଭେଟ୍ ସେକ୍ଟର, ଆପଣ ଜାଣିଛନ୍ତି ଆପଣଙ୍କର ସବୁଠି ଆପଣଙ୍କର ସିଡ୍ ପ୍ରଡକ୍ସନ ହେଉ, ଫର୍ଟିଲାଇଜର ହେଉ, ପେଷ୍ଟିସାଇଡ୍ ହେଉ, ୱିଡିସାଇଡ୍ ହେଉ, ବିଭିନ୍ନ ପ୍ରକାର ଆଗ୍ରୋକେମିକାଲ୍ସ କମ୍ପାନୀ ଅଛନ୍ତି ଯେଉଁମାନେ କି ଏହି ପିଲାମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ସେମାନଙ୍କ ମାର୍କେଟିଂରେ ନେବା ପାଇଁ, କାରଣ ଏହି ପିଲାମାନଙ୍କର ଯେଉଁ ଦକ୍ଷତା ରହିଛି ସାଧାରଣ ପିଲାଙ୍କଠୁ ଯଥେଷ୍ଟ ଅଧିକା, ଏବଂ ସେମାନେ ଠିକ୍ ଜଷ୍ଟିସ୍ ଦେଇପାରୁଛନ୍ତି ଏଇ ଯେଉଁ ଚାକିରିର ରିକ୍ୱାରମେଣ୍ଟକୁ। ଆଉ ଗୋଟିଏ ଯେଉଁଗୁଡ଼ାକ ରହିଛି ଆମେ କହୁଛେ ଡିପାର୍ଟମେଣ୍ଟ ସହିତ, ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ପ୍ରାଇଭେଟ୍ରେ ରହିଛନ୍ତି ଏବଂ ସେମାନେ ଫିଲ୍ଡରେ ମଧ୍ୟ ବିଭିନ୍ନ ଆଲାଏଡ୍ ଏରିଆରେ, ରିଲେଭାଣ୍ଟ ଏରିଆରେ ସେମାନେ ଚାକିରି ପାଇଛନ୍ତି। ଯେମିତି ଆମେ କହିବା ବ୍ୟାଙ୍କ ମିତ୍ର ହିସାବରେ ବ୍ୟାଙ୍କରେ କାମ କରୁଛନ୍ତି, ବିଭିନ୍ନ ପ୍ରକାର ବ୍ୟାଙ୍କ ସେମାନଙ୍କୁ ମଧ୍ୟ ନେଉଛନ୍ତି। ତେଣୁକରି ଆମର ବିଭିନ୍ନ ପ୍ରକାରର ଇଣ୍ଡଷ୍ଟ୍ରିଆଲ ହାଉସେସ୍ ଅଛନ୍ତି, କର୍ପୋରେଟ୍ ହାଉସେସ୍ ଅଛନ୍ତି, ଯେଉଁମାନେ କି ଏହି ପିଲାଙ୍କୁ ନେଉଛନ୍ତି। ତେଣୁକରି ଏମାନଙ୍କର ପ୍ଲେସମେଣ୍ଟ ପ୍ରକ୍ରିୟା ରହିଛି ଏବଂ ଆମେ ଏଇଟାକୁ ଆନୁଷ୍ଠାନିକ ଭାବରେ ପ୍ଲେସମେଣ୍ଟ ପ୍ରକ୍ରିୟାକୁ ଆମେ ପରିଚାଳନା କରିଥାଉ, ବିଭିନ୍ନ କମ୍ପାନୀମାନଙ୍କ ସହିତ ଟାଇ ଅପ୍ କରିଥାଉ, ସେମାନଙ୍କୁ ଡାକିଥାଉ ଏବଂ ପ୍ଲେସମେଣ୍ଟ ଅନ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ କରିଥାଉ, ଯେମିତି ପିଲାମାନେ ଚାହୁଁ ଯେ ପିଲାମାନେ କେମିତି ପ୍ଲେସମେଣ୍ଟ ପାଇଯିବେ। ତେଣୁକରି ଏମାନଙ୍କର ପ୍ଲେସମେଣ୍ଟ ଆଉ ଶିକ୍ଷା ଏଇ ଦୁଇଟି ପରେ ବାକି ଯେତିକି ପିଲା ରହିଲେ ସମସ୍ତେ ଅଳ୍ପ ବହୁତ ନିଜର ରୋଜଗାର ବଢ଼ାଇବା ପାଇଁ ସେଲ୍ଫ ଏମ୍ପ୍ଲୟମେଣ୍ଟ ମୋଡ୍ରେ ଆଗ୍ରିପ୍ରିନିୟର ଆକ୍ଟିଭିଟିଜ୍ କରିଛନ୍ତି ଏବଂ ଏଥିରୁ ବହୁତ ପିଲା ଆଖିଦୃଶିଆ ଭାବରେ ମଧ୍ୟ କରିଛନ୍ତି, ଯେମିତି ନର୍ସରୀ କରିଛନ୍ତି, ଫିସ୍ ହାଚେରୀ କରିଛନ୍ତି, ଫିସ୍ ଫିଡ୍ ପ୍ରଡକ୍ସନ ୟୁନିଟ୍ କରିଛନ୍ତି ଏବଂ ବିଭିନ୍ନ ପ୍ରକାରର ସେମାନେ କରିଛନ୍ତି, ନିଜର ଆଗ୍ରିପ୍ରିନିୟର ଆକ୍ଟିଭିଟିଜ୍ କରିଛନ୍ତି ଯେଉଁଟାକୁ ସେମାନେ ଆଗକୁ ନେଇପାରିବେ ଏବଂ ନିଜର ଜୀବନଚର୍ଯ୍ୟା ପାଇଁ ସେମାନେ ସେଥିରୁ ବହୁତ ଭଲ ଭାବରେ ଇନକମ୍ କରିପାରିବେ। ସବୁଠୁ ଖୁସିର ବିଷୟ ହେଉଛି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର କେତୋଟି ସ୍କିମ୍ ଯେଉଁ ଅଛି, ଆମେ କହୁଛେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆପଣ ଯଦି ଯାହା କାନରେ ପଡ଼ିବ ଜାଣିବେ ଯେ ଉଦ୍ୟୋଗ ଉପରେ ଆମେ କୃଷି ଉଦ୍ୟୋଗ ଉପରେ ଦେଉଛେ, ଯେଉଁଠି ଉଦ୍ୟୋଗ ଉପରେ ଆମର ଏମ୍ଫାସିସ୍ ରହିଛି, ଆମର ଗୁରୁତ୍ୱ ରହିଛି, ସେଠି ନିହାତି ଭାବରେ ଆମେ ଦକ୍ଷ ପିଲାଙ୍କୁ ଖୋଜିବାକୁ ଚେଷ୍ଟା କରୁଛେ ଏବଂ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ସେ ହିଁ ହେଉଛି। ଯେଉଁମାନେ ଦକ୍ଷ ପିଲା ସେମାନଙ୍କୁ ସେମାନେ ନର୍ସରୀ ପାଇଁ ହେଉ, ଫିସ୍ ହାଚେରୀ ପାଇଁ ହେଉ, ସେମାନେ ବିଭିନ୍ନ ପ୍ରକାର ଉଦ୍ୟୋଗ ପାଇଁ ସେମାନଙ୍କୁ କରାଯାଉଛି ଏବଂ ଏହା ସହିତ ରହିଛି ଆଗ୍ରିକ୍ଲିନିକ୍ ଏବଂ ଆଗ୍ରି ବିଜିନେସ୍ ସେଣ୍ଟର୍ସ। ଆଗ୍ରିକ୍ଲିନିକ୍ ଏବଂ ଆଗ୍ରି ବିଜିନେସ୍ ଯେଉଁ ଯେଉଁ ସ୍କିମ୍ଟି ରହିଛି ଗଭର୍ଣ୍ଣମେଣ୍ଟର, ସେଥିରେ ମଧ୍ୟ ଆମର ବିଭିନ୍ନ ପ୍ରକାର ଏଇ ପିଲାମାନଙ୍କୁ ନେଇକରି

0: ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସେମାନେ କରୁଛନ୍ତି, ବିଭିନ୍ନ ପ୍ରକାରର ଭାବରେ ସେମାନେ ସେଥିରେ ଏନଗେଜ୍ ହେଇପାରୁଛନ୍ତି। ଆଉ ଗୋଟିଏ ରହୁଛି ଆପଣଙ୍କର ଯେଉଁଠି ଅଛି ଏଗ୍ରି ଏଣ୍ଟରପ୍ରିନିୟରସିପ୍ ଡେଭଲପମେଣ୍ଟ ପ୍ରମୋସନ ସ୍କିମ୍ ରହିଛି, ସେଥିରେ ମଧ୍ୟ ପିଲାମାନଙ୍କୁ ସପୋର୍ଟ ଦିଆହେଉଛି। ତେଣୁକରି ଗଭର୍ଣ୍ଣମେଣ୍ଟର ସପୋର୍ଟ ମଧ୍ୟ ଏହି ପିଲାମାନଙ୍କ ଉପରେ ଅଛି, ଏବଂ ଏଇ ଯେଉଁ ସପୋର୍ଟ ସେ ସପୋର୍ଟଟି ବିଭିନ୍ନ ପ୍ରକାରର ରିଲାକ୍ସେସନ୍ ସେମାନଙ୍କୁ ଦେବା, ଯେଉଁଠି ଆମେ କହୁଛେ ଯେ ଆମେ ସବସିଡି ଦେଉଛେ, ସବସିଡିର ସେମାନଙ୍କ ପାଇଁ ଲିମିଟ୍ ଅଲଗା କରିବା, ଏବଂ କିଛିଟା ଫ୍ଲେକ୍ସିବିଲିଟି ତାଙ୍କ ପାଇଁ ରହିଛି, ଯେଉଁଟାକି ପିଲାମାନେ ବହୁତ ଭଲ ଭାବରେ ସେଟାକୁ ଗ୍ରହଣ କରୁଛନ୍ତି, ବ୍ୟବହାର କରୁଛନ୍ତି, ଏବଂ ନିଜର ସେଲ୍ଫ ଏମ୍ପ୍ଲୟମେଣ୍ଟ ପାଇଁ ବନ୍ଦୋବସ୍ତ କରିପାରୁଛନ୍ତି।
1: ନିଶ୍ଚିତ ଭାବରେ ଆପଣ ଯାହା କହିଲେ, କାହିଁକିନା ଆପଣ ଦେଖନ୍ତୁ ଯେ ବର୍ତ୍ତମାନ ସ୍ଥିତି ଯେଉଁ ଆମେ ଆଗେ ଦେଖୁଥିଲେ ଯେ ଇଞ୍ଜିନିୟରିଂ କ୍ଷେତ୍ରରେ, ଏବେ ଆପଣ ଦେଖନ୍ତୁ କୃଷି ଯେଉଁ କଥାଟା ଆମେ କହୁଛେ, ବର୍ତ୍ତମାନ କୃଷିକୁ ଆପଣେଇବା ଦରକାର, କାହିଁକିନା କୃଷି କ୍ଷେତ୍ର ଆମେ ଆଗେ ଏଇଟା ଜାଣିନଥିଲୁ ଯେ ଏଭଳି ସୁଯୋଗ ସବୁ ରହିଛି କୃଷି କ୍ଷେତ୍ରରେ, ବା ବିଶେଷ କରିକି ଯେଉଁମାନେ ସବୁ କୃଷି ଷ୍ଟଡି କରୁଛନ୍ତି ବା ପାଠ ପଢୁଛନ୍ତି ସେମାନେ କିଭଳି ଭାବରେ ସୁବିଧା ସବୁ ପାଉଛନ୍ତି। ଆଉ ଯେମିତି ଆଗ୍ରୋ ପଲିଟେକ୍ନିକ କଥା ଆପଣ କହିଲେ, ଏଇ ଯେଉଁ ଶିକ୍ଷା କେନ୍ଦ୍ର ସବୁ ରହିଛି, ସେଥିରୁ ପିଲାମାନେ ନିଶ୍ଚିତ ଭାବରେ ଆତ୍ମନିଯୁକ୍ତିର ଗୋଟେ ପନ୍ଥା ସେମାନେ ପାଇପାରୁଛନ୍ତି। ତେବେ ଏଠି ଆମେ ଜାଣିବା ଯେ ପ୍ରକୃତରେ ଯେଉଁ ପିଲାମାନେ ଆସିବେ, ଆଡମିସନ ଯେଉଁ ସମୟଟା ରହୁଛି, କେମିତି ଆବେଦନ କରୁଛନ୍ତି, କ'ଣ ଉପାୟ ସବୁ ରହିଛି, ସେ ବିଷୟରେ ଟିକେ ଧାରଣା ଦେବେ କି? ଯେଉଁଟାକି କୋଉ ସମୟରେ ବି ନିର୍ଦ୍ଦିଷ୍ଟ କରାଯାଉଛି, ହୁଏତ ଅନେକ ପିଲାମାନେ ସବୁ ସେମାନେ ଜାଣିପାରୁନଥିବେ, ସେ ବିଷୟରେ ଟିକେ ଧାରଣା ଦେବେ।
0: ଏଇ ବିଷୟରେ ଆମେ ଆଲୋଚନା ଟିକେ ଅଧିକ ଗୁରୁତ୍ୱ ଦେଇ କହିବା ଦରକାର, କାରଣ ଆମର ଯେଉଁମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ସେମାନେ ହୁଏତ ଠିକ୍ ଭାବରେ ଜାଣିପାରୁନାହାନ୍ତି। ଯେଉଁ ପିଲାମାନେ ପ୍ଲସ୍ ଟୁ ସାଇନ୍ସ ପାସ୍ କରିଗଲେ, କିନ୍ତୁ ହୁଏତ ପିଲାମାନେ ବାପାମାନେ ଦୁଃଖୀ ହେଇଯାଉଛନ୍ତି ଯେ ମୋ ପିଲା ବେଶୀ ମାର୍କ ରଖିପାରିଲାନି, ମୁଁ କିଛି ତାକୁ ଦେଇପାରିଲିନି, ବୈଷୟିକ ଶିକ୍ଷା ଦେଇପାରିଲିନି। କିନ୍ତୁ ଇଏ ଗୋଟେ ମାଧ୍ୟମ ଯେଉଁଥିରେ କି ବୈଷୟିକ ଶିକ୍ଷା ଦେଇପାରିବେ, ଏଥିରେ ଆଟେମ୍ପ୍ଟ ନେଇପାରିବେ ପିଲାମାନେ। ଏବଂ ଏହାର ସବୁଠୁ ବହୁତ ଇଣ୍ଟରେଷ୍ଟିଂ ଜିନିଷ ହେଉଛି ଏଥିରେ ଆମର କୋର୍ସ ବି ବହୁତ କମ୍। ପ୍ରଥମ ବର୍ଷ ଯେଉଁ ଆଡମିସନ କଲାବେଳେ 9,000 ନା 12,000 ଟଙ୍କା ଭିତରେ ଖର୍ଚ୍ଚ ରହୁଛି ଆମର, ତେଣୁକରି ଆପଣଙ୍କ ବିଭିନ୍ନ ସିଷ୍ଟମ ନେଇକି 9,000-12,000 ଭିତରେ ଖର୍ଚ୍ଚ, ତେଣୁକରି ବହୁତ କମ୍ ଖର୍ଚ୍ଚରେ ହୋଇପାରିବ। ବର୍ତ୍ତମାନ ଏହାର ଆଡମିସନ ପ୍ରୋସେସ୍ ଚାଲୁ ହୋଇଗଲାଣି। ଯଦି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୱେବ୍ସାଇଟ୍, ଯେଉଁଟାକୁ ଆମେ କହୁଛେ oyut.ac.in, ଆଉଥରେ ଲେଖି ନେଇପାରିବେ oyut.ac.in, ଯଦି ଏହି ୱେବ୍ସାଇଟ୍କୁ ଆପଣ ଯିବେ ଦେଖିବେ ଆଡମିସନ ନୋଟିଫିକେସନ ଆସିଯାଇଛି, ଏବଂ ବର୍ତ୍ତମାନ ପିଲାମାନେ ଯେଉଁମାନଙ୍କର ପ୍ଲସ୍ ଟୁ ରେଜଲ୍ଟ ବାହାରିଗଲାଣି ସେମାନେ ବର୍ତ୍ତମାନ ଆମର June 8 ତାରିଖରୁ July 7 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆପ୍ଲିକେସନ ସେମାନେ ଦାଖଲ କରିପାରିବେ, ଏବଂ ଏହି ଅନ୍ଲାଇନ୍ ଆପ୍ଲିକେସନ ଦାଖଲ କରିବା ସମୟରେ ସେମାନଙ୍କୁ 750 ଟଙ୍କାର ଆପ୍ଲିକେସନ ଫି ଡିପୋଜିଟ୍ କରିବାକୁ ପଡ଼ିବ, ଯେଉଁଟାକି ଅନ୍ଲାଇନ୍ରେ ଡିପୋଜିଟ୍ ହେବ, ଏବଂ ସେହି July 7 ତାରିଖ ମଧ୍ୟରେ ଯଦି ତାଙ୍କର ଆପ୍ଲିକେସନ ଭରିବାରେ କିଛି ଭୁଲ ଥିବ ତାହେଲେ ତାକୁ କରେକ୍ସନ କରିପାରିବେ। ଏଡିଟେବୁଲ ସେ ଫର୍ମ ଅଛି, 7 ତାରିଖ ପର୍ଯ୍ୟନ୍ତ ସେମାନେ କରେକ୍ସନ କରିପାରିବେ। ଗୋଟିଏ ଜିନିଷ ସେମାନେ ଧ୍ୟାନ ଦେବେ ଯେ ପ୍ଲସ୍ ଟୁ ଏବଂ ମାଟ୍ରିକୁଲେସନରେ ଯେଉଁ ମାର୍କ ସେମାନେ ସ୍କୋର ପାଇଛନ୍ତି ସେ ସ୍କୋରକୁ ସଠିକ୍ ଭାବରେ ପୂରଣ କରିବେ। ଆମେ ବହୁତ ସମୟରେ ଦେଖିଛୁ ପିଲାମାନେ କେବଳ ସେହି ତାର ଯେଉଁ ଡିଫରେନ୍ସ ଥାଏ ସେଥିରେ ଅଯୋଗ୍ୟ ଘୋଷିତ ହୋଇଯାଆନ୍ତି ପିଲାମାନେ, ସେହି ଜିନିଷକୁ ଟିକେ ଧ୍ୟାନ ଦେବେ। ଇଏ ହେଉଛି ପ୍ରଥମ ଡେଟ୍ ଯେଉଁଟାକି ଆମେ July 7 ତାରିଖ ପର୍ଯ୍ୟନ୍ତ 10 ଦିନ ଅଧିକା ରହିଛି ଆମ ପାଖରେ ସମୟ ଯେଉଁଟା ଆପ୍ଲିକେସନ ଭରିପାରିବା। ଆପଣଙ୍କୁ ଏଇଟା କରିସାରିଲା ପରେ ଅନ୍ଲାଇନ୍ ଆପଣଙ୍କ ପାଖରେ ଆଭେଲେବୁଲ ହୋଇଯିବ, ରାଙ୍କ କାର୍ଡ ଆଭେଲେବୁଲ ହୋଇଯିବ। 28 July 28 ତାରିଖରେ ଆପଣଙ୍କୁ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ଆପଣଙ୍କର ରାଙ୍କ କାର୍ଡ ଆସିଯିବ, ଆପଣଙ୍କ ରାଙ୍କ କେତେ ରହିଲା, ଆପଣଙ୍କର ଯେ ସେହି ସିଲେକ୍ସନ ସେହି ଅନୁସାରେ ଆପଣ ଜଜ୍ କରିପାରିବେ ଯେ ମୋର ଆସୁଛି ନା ନାହିଁ। ଆମେ ସମସ୍ତେ ଆଲୋଚନା କଲେ ଯେ 200 ସିଟ୍ ଅଛି, ତେଣୁକରି 200 ସିଟ୍ ଭିତରେ ଯଦି ମୋର ଆସିଯାଉଛି ତାହେଲେ ମୁଁ ଆଡମିସନ କରିପାରିବି। ଏବଂ ଯେଉଁମାନେ ରାଙ୍କ ଆସିଗଲା ସେମାନଙ୍କୁ ଆମେ କଲ୍ ଲେଟର ଦେବୁ କାଉନ୍ସେଲିଂ ପାଇଁ, ସେମାନଙ୍କୁ ଆମେ ଦେଇଦେବୁ 30 ତାରିଖ ଭିତରେ ଆମେ ଇଣ୍ଟିମେସନ ଲେଟର ଦେଇଦେବୁ, ଏବଂ ସେମାନଙ୍କୁ ଇନ୍ଭାଇଟ୍ କରିବୁ OUT ହେଡ୍କ୍ୱାର୍ଟର ଭୁବନେଶ୍ୱରଠାରେ, ସେମାନଙ୍କର କାଉନ୍ସେଲିଂ କମ୍ ଆଡମିସନ ପ୍ରକ୍ରିୟାରେ ସେମାନେ ଯୋଗଦାନ କରିବେ। ଏବଂ ସେ ଡେଟ୍ଟି ହେଉଛି 6 ତାରିଖ ଏବଂ 7 ତାରିଖ ଅଗଷ୍ଟ ମାସ 6 ତାରିଖ 7 ତାରିଖରେ ସେମାନଙ୍କର ଆଡମିସନ ହେବ କାଉନ୍ସେଲିଂ ମାଧ୍ୟମରେ। ମୁଁ ଆଉଥରେ କହି ରଖୁଛି, ବର୍ତ୍ତମାନ ଆପଣଙ୍କର ଆଡମିସନ ପ୍ରୋସେସ୍ ଓପନ୍ ଅଛି July 7 ତାରିଖ ପର୍ଯ୍ୟନ୍ତ। ଯଦି ଏଥିରେ ଆପଣଙ୍କୁ ଅଧିକ ଜାଣିବା ପାଇଁ ଅଛି, ଯଦି କିଛି ଡାଉଟ୍ ରହୁଛି ତାହେଲେ ଆପଣ ଯେଉଁଟା କମନ୍ ସର୍ଭିସ୍ ହେଲ୍ପଲାଇନ୍ ନମ୍ବର ଅଛି ତାକୁ ମଧ୍ୟ ନୋଟ୍ କରି ରଖିପାରିବେ। ମୁଁ ଆପଣମାନଙ୍କ ପାଇଁ କହିଦେଉଛି 9938838538। ଆଉଥରେ କହିଦେଉଛି 9938838538। ଏଇଠି ହେଉଛି ଆମର କମନ୍ ସର୍ଭିସ୍ ହେଲ୍ପଲାଇନ୍ ସେଣ୍ଟର। ଆଉ ଗୋଟିଏ ନମ୍ବର ରହିଛି ଯେଉଁଟା ଆପଣ ଆମର ଆସିଷ୍ଟାଣ୍ଟ ରେଜିଷ୍ଟର ଯିଏ ରହିଛନ୍ତି ଆକାଡେମିକ ଏ ବାବଦରେ ଯିଏ ବୁଝାବୁଝି କରନ୍ତି ତାଙ୍କ ନମ୍ବରଟି ମଧ୍ୟ ରହିଛି। ଲ୍ୟାଣ୍ଡଲାଇନ୍ ନମ୍ବରଟି ଆପଣ ଲେଖି ନେଇପାରିବେ 06742397070। ଏଇଠି ହେଉଛି ଆମର PBX ନମ୍ବର, ଯାହାର ଏକ୍ସଟେନ୍ସନ୍ ଆପଣ ମାଗିବେ 111111 କିମ୍ବା 218, ଯୋଡ଼ିଏ ଏକ୍ସଟେନ୍ସନ୍ ତାଙ୍କ ପାଖରେ ଉପଲବ୍ଧ ରହିଛି 111 କିମ୍ବା 218। ତ ଲାଗୁଛି ଆପଣଙ୍କର ଆବଶ୍ୟକତା ପଡିନପାରେ ଏସବୁ ଜିନିଷ। ଯଦି ଆପଣଙ୍କର ଏଇ ଜିନିଷକୁ ଆପଣ ୱେବସାଇଟ୍ରୁ ଦେଖିବେ ତାହେଲେ ଆପଣ ପାଇଯିବେ ସବୁ ଜିନିଷ। ଯଦି ଆପଣ କୌଣସିଥିରେ ଆପଣଙ୍କର ଅସୁବିଧା

0: ରହୁଛି, ଆପଣ ମୋ ସହିତ ଯୋଗାଯୋଗ କରିପାରିବେ। ମୋ ନମ୍ବରଟି ମଧ୍ୟ ଟିପିରୁ ରଖନ୍ତୁ, ଡକ୍ଟର ମହାମାୟା ପ୍ରସାଦ ନାୟକ 9437413943। ଆଉ ଥରେ କହି ନେଉଛି 9437413943।
1: ଧନ୍ୟବାଦ ଡକ୍ଟର ମହାମାୟା ନାୟକ, ଆପଣ ଆସିଲେ। ଆମେ ଆଲୋଚନା କଲେ ଯେ ଓୟୁଟିରେ କୃଷି ବୃତ୍ତି ଶିକ୍ଷା ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ, ଚାଷୀ ଭାଇମାନେ ଏବଂ ଯେଉଁ ୟୁଥ ବା ଯୁବକ ଯୁବତୀମାନେ ଅଛନ୍ତି, ଯେଉଁମାନଙ୍କ ପାଇଁ ଆବଶ୍ୟକ ରହିଛି, ଯେଉଁମାନେ ପ୍ଲସ୍ ଟୁ ପାସ୍ କରିଛନ୍ତି, ସେମାନେ ଏହାକୁ ଏଇ ଯେଉଁ ନିର୍ଦ୍ଦିଷ୍ଟ ସମୟ ସୀମା ଆପଣ କହିଲେ, ଯେଉଁ ଆପଣଙ୍କର ଜୁନ୍ ମାସ 8 ତାରିଖରୁ
0: ଜୁଲାଇ ମାସ 7 ତାରିଖ ପର୍ଯ୍ୟନ୍ତ
1: ଏହି ସମୟରେ ନିଶ୍ଚିତ ଭାବରେ ଆପଣ ଫର୍ମ ପୂରଣ କରନ୍ତୁ ଏବଂ ସେ ଅନୁସାରେ ଆବେଦନ କରନ୍ତୁ, ଯାହାଫଳରେ ଆପଣଙ୍କର ଆବଶ୍ୟକତା ବା ଯେଉଁ ସମସ୍ୟା ବି ରହିଛି, ସିଧାସଳଖ ଯେଉଁ ଫୋନ୍ ନମ୍ବର ମଧ୍ୟ କୁହାଗଲା, ତାଙ୍କ ସହିତ ଆପଣ ଯୋଗାଯୋଗ କରିପାରିବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର,
0: ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର, ବହୁତ ବହୁତ ଧନ୍ୟବାଦ।
2: ଶୁଣିଥିଲେ ଆଲୋଚନା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ବହୁବୃତ୍ତି ଶିକ୍ଷା ବିଷୟରେ। ବିଶେଷଜ୍ଞ ଥିଲେ ଡକ୍ଟର ମହାମାୟା ପ୍ରସାଦ ନାୟକ। ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଦୁର୍ଗା ମାଝୀ। ଆଶା କରୁଛୁ ଏ ବିଷୟରେ ଆପଣ ସଚେତନ ହେବେ, ଯୋଗାଯୋଗ କରିବେ। ଶ୍ରୋତାବନ୍ଧୁ, ଏବେ ବର୍ଷା ଋତୁ, ମାଟିରେ ମଞ୍ଜିଟିଏ ପଡ଼ିଲେ ମହାଦ୍ରୁମରେ ପରିଣତ ହେବାର ଋତୁ, କଅଁଳ ଚାରାଟିଏ ପୋତିଦେଲେ ଆପେ ଆକାଶକୁ ବଢ଼ିଯିବାର ଋତୁ, ଏହା ପ୍ରକୃତିର ଦାନ ଆମ ପାଇଁ। ଏହି ପାଣିପାଗ ପ୍ରକୃତି ସବୁଠାରୁ ନିବିଡ଼ ସମ୍ପର୍କ ଆମ ସହ, କୃଷି ଓ କୃଷକଙ୍କ ସହ। ତେଣୁ ପ୍ରକୃତିର ଅବକ୍ଷୟ ରୋକିବା ଆମର ପ୍ରଥମ ଦାୟିତ୍ୱ। ପ୍ରକୃତି ଠିକ୍ ରହିଲେ ଚାଷ ହେବ, ଲୋକଙ୍କୁ ଖାଦ୍ୟ ମିଳିବ, ବୃକ୍ଷରୋପଣ ପ୍ରକୃତିର ଅବକ୍ଷୟକୁ ରୋକିପାରିବ। ଆମେ ଜୁଲାଇ ମାସ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରି ବହୁମାତ୍ରାରେ ବୃକ୍ଷରୋପଣ କରିବା, ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା। ପ୍ରକୃତି ହସିଲେ ଆମେ ହସିବା।

0: ଶୁଣିଲେ କାର୍ଯ୍ୟକ୍ରମ ଆକାଶବାଣୀର କୃଷି ଶିକ୍ଷା।
1: ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟିର 4 ଦର ଲାଗୁଛି। 1000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1000 ଟଙ୍କାରୁ 2499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2500 ରୁ 7499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7500 ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12%।

0: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ, ଆଲବମ୍ ଅନାମିକା ନାୟିକା। ତେବେ ଓସିନ୍ ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ।

ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ, ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ। ଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟୋ, ଆଲବମ୍ ପୁନେଇ ଜହ୍ନ। ତେବେ ଏ ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ଜଗତପୁରରୁ ରୂପାଲୀ।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଏସ୍ଏମ୍ଏସ୍ ଜରିଆରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଶୁଣିବା ସମବେତ କଣ୍ଠରେ ଦେଶଭକ୍ତି ଗୀତ। ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ଗୀତ ରଚନା ହିମାଂଶୁ ଭୂଷଣ ସାବତ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ ପ୍ରଯୋଜନା ସଦ୍ୟସ୍ମିତା ବେହେରା।

ସମୟ ବହିଯାଏ ନଦୀର ସ୍ରୋତ ପରି, କିନ୍ତୁ ପଛରେ ଛାଡ଼ିଯାଏ କିଛି ଏମିତି ପାଦଚିହ୍ନ ଯାହାକୁ ଆମେ ସ୍ମୃତି ବୋଲି କହିଥାଉ। ସ୍ମୃତି କେବେ ହସର ତ କେବେ ଲୁହର। ସମୟ ସୁଅରେ ସବୁକିଛି ବଦଳିଯାଏ, ଚେହେରା ବଦଳିଯାଏ, ସହର ବଦଳିଯାଏ, ଏପରିକି ମଣିଷ ମଧ୍ୟ ବଦଳିଯାଆନ୍ତି। କିନ୍ତୁ ଯାହା କେବେ ବଦଳିନି ତାହା ହେଉଛି ଆମ ମନର କୋଣରେ ସାଇତା ହୋଇ ରହିଥିବା ସେହି ସ୍ମୃତି। ଜୀବନର ଏହି ବ୍ୟସ୍ତବହୁଳ ଦୌଡ଼ରେ ଯେତେବେଳେ ବି ଆମେ କ୍ଲାନ୍ତ ହୋଇପଡ଼ୁ, ସେତେବେଳେ ଏହି ପୁରୁଣା ସ୍ମୃତିଗୁଡ଼ିକ ହିଁ ଆମ ଓଠରେ ଏକ ଛୋଟିଆ ହସ ଫୁଟେଇଥାଏ। ହଁ ଶ୍ରୋତା ବନ୍ଧୁ, କିଛି ସ୍ମୃତି ଆଖିରେ ଲୁହ ଆଣିଦିଏ ସତ, କିନ୍ତୁ ସେହି ଲୁହରେ ବି ଥାଏ ଏକ ଅଜଣା ଶାନ୍ତି। ବିତି ଯାଇଥିବା ସେହି ସମୟ ପୁଣି ଥରେ ଜିଇଁ ଉଠେ। ସତରେ ଜୀବନରେ ସବୁଦିନ ସମାନ ନଥାଏ, କିନ୍ତୁ ଭଲ ସ୍ମୃତିଗୁଡ଼ିକୁ ସାଇତି ରଖିଲେ ପ୍ରତିଟି ଦିନ ସୁନ୍ଦର ମନେହୁଏ।

0: ଗୋପାଳ ବାବୁ ନମସ୍କାର, ଆପଣଙ୍କୁ ପୁଣି
1: ନମସ୍କାର।
0: ଏ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଟିକେ ଅନୁଭବ କଥା କହୁଥିଲେ, ବାଣ୍ଟୁଥିଲେ, ଯେତେବେଳେ ଆପଣ କାର୍ଯ୍ୟକ୍ରମ ଆରମ୍ଭ କଲେ, 50 ମସିହାରେ ଯୋଗ ଦେଲେ ଏବଂ ଯେତେବେଳେ ଏଠି ଆକାଶବାଣୀ କଟକ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ ଜଣେ ଘୋଷକ ଭାବରେ ଏବଂ ସମ୍ବାଦ ପାଠକ ଭାବରେ ମଧ୍ୟ କାର୍ଯ୍ୟ କଲେ, ସେ ସମୟରେ ଯେଉଁ ପରିବେଶ ପରିବର୍ତ୍ତନ ଥିଲା, ଯେଉଁ ଆକାଶବାଣୀରେ ଯେଉଁ କାର୍ଯ୍ୟକ୍ରମ ସବୁ ପ୍ରସାରିତ ହେଉଥିଲା, ଆପଣ କିଛି କଳାକାରଙ୍କ କଥା କହୁଥିଲେ ଯେଉଁମାନେ ଆପଣଙ୍କ ସହିତ କାମ କରୁଥିଲେ, ରେଡିଓରେ ମଧ୍ୟ ବାର୍ତ୍ତା ପ୍ରଚାର ହେଉଥିଲା ଏବଂ ଅନେକ ଲୋକ ଆସୁଥିଲେ, ଆଲୋଚନା କରୁଥିଲେ, ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସହିତ ଅନେକ ବିଦଗ୍ଧ ସାହିତ୍ୟିକ ଲେଖକ ଏମାନେ ସବୁ ଆସୁଥିଲେ, ଏବଂ ଆପଣ ସେଦିନ କଥା ଟିକେ ସ୍ମୃତିଚାରଣ କରନ୍ତୁ ଯେ କୋଉ କୋଉ ଲୋକମାନେ ସେତେବେଳେ ଆସୁଥିଲେ ଆକାଶବାଣୀ ସହିତ ସମ୍ପର୍କ ପ୍ରତିଷ୍ଠା କରିଥିଲେ ଆଉ ତାଙ୍କର ପ୍ରତିଭା ରେଡିଓ ମାଧ୍ୟମରେ ପ୍ରଚାରିତ ହେଉଥିଲା।
1: ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟିକ, କବି, ବିଶିଷ୍ଟ ଶିକ୍ଷାବିତ୍, ବିଜ୍ଞାନୀ, ରାଜନୈତିକ ବ୍ୟକ୍ତିମାନେ ବିଭିନ୍ନ ବିଷୟରେ ଆଲୋଚନା ପାଇଁ ବେତାର କେନ୍ଦ୍ରକୁ ଆସୁଥିବାରୁ ଶ୍ରୋତାମାନେ ସେସବୁ ବିଷୟରେ ଅବଗତ ହୋଇପାରୁଥିଲେ। ବିଜ୍ଞାନୀ ଡକ୍ଟର ପ୍ରାଣକୃଷ୍ଣ ପରିଜା, କବି ଓ ଶିକ୍ଷାବିତ୍ ଡକ୍ଟର ମାୟାଧର ମାନସିଂ, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ବୈକୁଣ୍ଠନାଥ ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, ଡକ୍ଟର କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରମୁଖ ବ୍ୟକ୍ତିଙ୍କ ନାମ ମୁଁ ଏଠି ଉଲ୍ଲେଖ କଲି। ବିଶିଷ୍ଟ ରାଜନୈତିକ ବ୍ୟକ୍ତିମାନଙ୍କ ମଧ୍ୟରେ ରାଜ୍ୟର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟଜୁ, ଡକ୍ଟର ହରେକୃଷ୍ଣ ମହତାବ, ଶ୍ରୀ ନବକୃଷ୍ଣ ଚୌଧୁରୀ, ଡକ୍ଟର ରାଧାନାଥ ରଥ ମଧ୍ୟ ଆମ ଷ୍ଟୁଡିଓକୁ ଆସି ତାଙ୍କ ଆଲୋଚନା ବା ବାର୍ତ୍ତା ଦେଇ କେନ୍ଦ୍ରର ମର୍ଯ୍ୟାଦା ବୃଦ୍ଧି କରିଥିଲେ।
0: ଯେତେବେଳେ ସେ ଲୋକମାନେ ଆସୁଥିଲେ, ଆମର ଶ୍ରୋତାବନ୍ଧୁମାନଙ୍କୁ ଏଠି ଟିକେ ସୂଚାଇ ଦେଉଛି ଯେ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଏବଂ ଉଦ୍ୟମରେ ଆମର ଓଡ଼ିଶାରେ ପ୍ରଥମେ ଆକାଶବାଣୀ କେନ୍ଦ୍ର ତ ପ୍ରତିଷ୍ଠା ହେଲା ଏବଂ କୈଳାସନାଥ କାଟଜୁ ସେତେବେଳେ ଆମର ଯେଉଁ ଗଭର୍ଣ୍ଣର ଥିଲେ ସିଏ କଟକ ଆକାଶବାଣୀ ଉଦ୍ଘାଟନ କରିଥିଲେ। ଗୋପାଳବାବୁ ଟିକେ କହନ୍ତୁ ଯେ ଏଇ ଯେଉଁ ଲୋକମାନେ ଯେତେବେଳେ ଆସୁଥିଲେ, ଆପଣ ସେତେବେଳେ ଯୁବକ ଥିଲେ, ନୂଆ ନୂଆ ଆରମ୍ଭ କରିଥିଲେ ଚାକିରି ଜୀବନ ଆପଣ ଆକାଶବାଣୀରେ, ସେ ବ୍ୟକ୍ତିମାନଙ୍କ ସମ୍ପର୍କ, କାରଣ ଓଡ଼ିଶାର କଳା, ସାହିତ୍ୟ, ସଙ୍ଗୀତ, ଇତିହାସରେ ସେମାନେ ଜଣେ ଜଣେ ପ୍ରବାଦ ପୁରୁଷ, ତେଣୁ ସେମାନଙ୍କର ଉପସ୍ଥିତି ଏବଂ ଆକାଶବାଣୀରେ ଆସିବା ଭିତରେ ତାଙ୍କ କଥା ଯେତେବେଳେ ଆପଣ ଘୋଷକ ଭାବରେ ପ୍ରଚାର କରୁଥିଲେ କି ଆକାଶବାଣୀର କର୍ମଚାରୀ ଭାବରେ ତାଙ୍କୁ ଆପଣ ସ୍ୱାଗତ କରୁଥିଲେ, ସେତେବେଳେ ଆପଣଙ୍କ ଅନୁଭୂତି କେମିତି ଲାଗୁଥିଲା?
1: ସେମାନେ ଯେତେବେଳେ ତାଙ୍କର ବାର୍ତ୍ତା ବା ଆଲୋଚନା ସମାଲୋଚନା କରିବା ପାଇଁ ଆସୁଥିଲେ, ଆମେ ତାଙ୍କୁ ଆମର ଷ୍ଟେସନର ଅଧ୍ୟକ୍ଷ ସିଏ ତାଙ୍କୁ ସ୍ୱାଗତ କରୁଥିଲେ ଏବଂ ଜଣେ ଘୋଷକ ହିସାବରେ ମୁଁ ସେମାନଙ୍କର ଯେଉଁ ଆଲୋଚନା କିଭଳି ଭାବରେ ଉପସ୍ଥାପନା କରାଯାଉଥିଲା ସେ ବିଷୟ ମୋର ଗର୍ବର ବିଷୟ ବୋଲି ମୁଁ ମନେ କରୁଥିଲି। ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ମୁଁ କିଛି କହୁଛି ଏବଂ ସେଥିପାଇଁ ମୁଁ ଅନେକ ସମୟରେ ଗର୍ବ ଅନୁଭବ କରୁଥିଲି।
0: ଆଚ୍ଛା, ତ ଗୋଟେ କଥା ହେଉଛି ଆପଣ ଏସବୁ କାର୍ଯ୍ୟକ୍ରମ କରିବା ଭିତରେ ଆମର କଟକର ଆଞ୍ଚଳିକ ସମ୍ବାଦ ବିଭାଗ 1958 ମସିହାରେ ଆରମ୍ଭ ହେଲା ଏବଂ ଏଇ ଯେଉଁ ସ୍ଥାନୀୟ ଆଞ୍ଚଳିକ ସମ୍ବାଦ ପ୍ରଥମେ ଓଡ଼ିଆରେ କଟକରୁ ପ୍ରଚାର ହେବାର ଅବସ୍ଥା ହେଲା, ଆପଣ ସେତେବେଳେ ଆଞ୍ଚଳିକ ସମ୍ବାଦ ବିଭାଗରେ ମଧ୍ୟ କାର୍ଯ୍ୟ କଲେ, ସେତେବେଳେ ଆପଣଙ୍କର ଏ ସମ୍ବାଦ ପାଠକର ଭୂମିକାଟି କ'ଣ, ଘୋଷକ ଭୂମିକା ଆଉ ପାଠକ ଭୂମିକା, ସମ୍ବାଦ ପାଠକର ଏ ଦୁଇଟା ଭିତରେ କ'ଣ ପାର୍ଥକ୍ୟ ଦେଖିଲେ, କ'ଣ କେମିତି ଭାବରେ କାର୍ଯ୍ୟକ୍ରମ ପୁଣି ଆରମ୍ଭ କଲେ?
1: 1958 ମସିହା ମେ ମାସରେ କଟକ ବେତାର କେନ୍ଦ୍ରକୁ ଏକ ନୂଆ 20 କିଲୋୱାଟ ଶକ୍ତି ବିଶିଷ୍ଟ ଟ୍ରାନ୍ସମିଟର ମିଳିଥିଲା। ଆଗରୁ ତ କେବଳ 1 କିଲୋୱାଟ ଥିଲା। ସେହି ଦିନଠାରୁ କେନ୍ଦ୍ରରେ ଏକ ଆଞ୍ଚଳିକ ସମ୍ବାଦ ବିଭାଗ ମଧ୍ୟ ଖୋଲାଯାଇଥିଲା। ଜଣେ ଏଡିଟର, 2 ଜଣ ସବ୍ ଏଡିଟର, ସବ୍ ଏଡିଟରଙ୍କ ମଧ୍ୟରେ ଥିଲେ ଶ୍ରୀ ମନୋରଞ୍ଜନ ଦାସ ଏବଂ ମୁଁ, ଏବଂ ସମ୍ବାଦ ପାଠକ ଥିଲେ, ପ୍ରଥମ ସମ୍ବାଦ ପାଠକ ଥିଲେ ସତ୍ୟଚନ୍ଦ୍ର ଷଡ଼ଙ୍ଗୀ। ଏହି ବିଭାଗରେ ଆମେ କାମ ଆରମ୍ଭ କରିଥିଲୁ। ଧୀରେ ଧୀରେ ଏହି ବିଭାଗ ଶ୍ରୋତାମାନଙ୍କୁ ଆକର୍ଷିତ କରିଥିଲା, କାରଣ ପ୍ରତିଦିନର ସମ୍ବାଦ ଏବଂ ସେ ସମ୍ପର୍କରେ ଆଲୋଚନା ଏସବୁ ଶୁଣିବା ପାଇଁ ଅନେକ ଆଗ୍ରହ ବଢ଼ିଯାଇଥିଲା ଶ୍ରୋତାମାନଙ୍କୁ। ସମ୍ବାଦ ମିଳିବା କଠିନ ହୋଇଥିଲା ସେତେବେଳେ,
0: ପ୍ରଥମ ଅବସ୍ଥା ଜାଣିବାକୁ ଚାହୁଁଥିଲି,
1: କଠିନ ଜାଣିବାକୁ ଚାହିଁବେ, ରିପୋର୍ଟର ମଧ୍ୟ ନଥିଲେ
0: କି ଆମର ଫୋନର ସୁବିଧା ସେତେବେଳେ ନଥିଲା, ଆମର ଓଡ଼ିଶାର ବିଭିନ୍ନ ଗାଁ ଗହଳିର କିମ୍ବା ଅନ୍ୟାନ୍ୟ ଜାଗାର ଖବର ଆପଣମାନେ ପାଉଥିଲେ କେମିତି?
1: ପାଉନଥିଲୁ, ଅନେକ ସମୟରେ ପାଉନଥିଲୁ, କିନ୍ତୁ ଧୀରେ ଧୀରେ ସେଥିରେ ଉନ୍ନତି ହୋଇଥିଲା। ଭୁବନେଶ୍ୱରରେ ଜଣେ ରିପୋର୍ଟର ରହିଲେ,

0: ବିଭିନ୍ନ ଜିଲ୍ଲାରେ ରିପୋର୍ଟରମାନଙ୍କୁ ରଖାଗଲା। ତାଛଡ଼ା ପିଟିଆଇ ୟୁଏନ୍ଆଇ ସଂସ୍ଥାର ଟେଲିପ୍ରିଣ୍ଟର ଆସ୍ତେ ଆସ୍ତେ ଆସିଲା, ସେଥିରେ କିଛିଟା ଉନ୍ନତି ହେଲା। ଆକାଶବାଣୀ ସମ୍ଭାଦ ବିଭାଗ କେନ୍ଦ୍ର ସରକାରଙ୍କର ଅଧୀନସ୍ଥ ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାର ହେଉ ବା ରାଜନୈତିକ ଦଳ ପକ୍ଷରୁ ସମସ୍ତଙ୍କର ତୀକ୍ଷ୍ଣ ନଜର ରହିଥିଲା। ତଥାପି ଓଡ଼ିଶାର ଶ୍ରୋତାମାନେ ଆଞ୍ଚଳିକ ସମ୍ବାଦ ଶୁଣିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ।
1: ଆଚ୍ଛା, ଏଇ ଯୋଉ ଆଞ୍ଚଳିକ ସମ୍ବାଦ ଲୋକ ତ ଦେଖୁନାହାନ୍ତି, ରେଡିଓରେ ଶୁଣୁଛନ୍ତି, ଗାଁ ଗହଳିରେ କିଏ ରହିଛି, କୋଉ ଦୂରଦୂରାନ୍ତ ରହୁଛି, ସେ କେମିତି ବିଶ୍ୱାସ ଭରସା କଲା ଯେ ଆପଣ ଯାହା କହୁଛନ୍ତି ସମ୍ବାଦରେ ତାହା ସତ ଏବଂ ସଠିକ ବୋଲିକରି, ଏ ବିଶ୍ୱାସ ବା ଆସ୍ଥା କେମିତି ଆମର ଶ୍ରୋତାମାନଙ୍କ ଭିତରେ ରେଡିଓ ସୃଷ୍ଟି କରିପାରୁଛି?
0: ଆସ୍ଥା, ଯଦି କୌଣସି ସମ୍ବାଦ ସତ୍ୟ ହୋଇଥାଏ ଏବଂ ସେ ସତ୍ୟ କଥା ଯଦି ପ୍ରକାଶ ପାଇଥାଏ, ଲୋକମାନେ ସେ ତାକୁ ବୁଝିପାରନ୍ତି, ସେଥିରେ ଆସ୍ଥା ବଢ଼େ। ଏବଂ ଆକାଶବାଣୀ ସଂସ୍ଥା, ସମ୍ବାଦ ସରବରାହ ସଂସ୍ଥା, ଏଇଟାକୁ ଦୃଷ୍ଟିରେ ରଖି ସବୁବେଳେ ସମ୍ବାଦ ପ୍ରକାଶ କରିଥାଏ। ଟିକିଏ କିଛି ସନ୍ଦେହ ଥିଲେ କୌଣସି ସମ୍ବାଦରେ ତାକୁ ପ୍ରକାଶ କରାଯାଏ ନାହିଁ, ତାହାଦ୍ୱାରା ଆସ୍ଥା ବଢ଼େ।
1: ଗୋଟେ କଥା ହେଉଛି ଯେ ଆପଣ ଆକାଶବାଣୀରେ ଯୋଗ ଦେଲେ ଘୋଷକ ଭାବରେ, ପୁଣି ସମ୍ବାଦ ବିଭାଗରେ ଆପଣ ସବ୍ ଏଡିଟର ଭାବରେ କାମ କଲେ, ସମ୍ବାଦ ପାଠକ ଭାବରେ କାମ କଲେ। ଆଉ ଗୋଟେ ଯୋଗ ଅଧ୍ୟାୟ ସୃଷ୍ଟି ହେଲା ଓଡ଼ିଶାରେ ଯେ ଆମର ଯୋଉ କ୍ରୀଡ଼ା ପ୍ରସାରଣ ହେଲା ରେଡିଓରେ, ଯୋଉ ସ୍ପୋର୍ଟସ୍ କମେଣ୍ଟ୍ରି ଆରମ୍ଭ ହେଲା, ସେତେବେଳେ ଆମର ଯଦିଓ କ୍ରୀଡ଼ାବିତ ଅନେକ ଥିଲେ କିନ୍ତୁ କ୍ରୀଡ଼ାକୁ ଯୋଉଟାକୁ ଆମେ କହୁଛୁ ଯେ ଫିଲ୍ଡରେ ଦେଖିକରି ତା ବିଷୟରେ ବିବରଣୀ ପ୍ରଦାନ କରିବା, ଯେମିତି ଆମର ମହାଭାରତ ଯୁଦ୍ଧ ଯେତେବେଳେ ହେଉଥିଲା ସେତେବେଳେ ସଞ୍ଜୟ ଯାହା ଦେଖୁଥିଲେ, ଧୃତରାଷ୍ଟ୍ର କହୁଥିଲେ, ଆଉ ସେଥିପାଇଁ ଆମର କୁହାଯାଏ ଯେ ସଞ୍ଜୟ ହେଉଛନ୍ତି ପ୍ରଥମ ଧାରା ବିବରଣୀ ଦେବା ଲୋକ ମହାଭାରତରେ। ସେହିଭଳି ଭାବରେ ଆପଣମାନେ ଯେତେବେଳେ କ୍ରୀଡ଼ାର ଧାରା ବିବରଣୀ ଦେଲେ, କ୍ରୀଡ଼ା କ୍ଷେତ୍ରରେ ଆପଣଙ୍କର ଧାରା ବିବରଣୀ ଦେବାରେ ଗୋଟେ ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଓଡ଼ିଶାର ସ୍ପୋର୍ଟସ୍ କମେଣ୍ଟ୍ରିକୁ ଆପଣ ବହୁତ ଅବଦାନ ଦେଇଛନ୍ତି, ଉନ୍ନତି ଦେଇଛନ୍ତି, ଏଇଟା କେମିତି ସଂଯୋଗ ହେଲା ଆଉ ଏ ଦିଗରେ କେମିତି ଆପଣ ଆଗେଇଲେ ଆଗକୁ?
0: ଅଲ୍ ଇଣ୍ଡିଆ ରେଡିଓରୁ ଧାରା ବିବରଣୀ ସେତେବେଳେ ଦିଲ୍ଲୀ ଓ ଅନ୍ୟାନ୍ୟ ବଡ଼ ବଡ଼ ସହରମାନଙ୍କରୁ ଇଂରେଜୀ ଭାଷାରେ ଶୁଣାଯାଉଥିଲା। ଦେଶର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ସମୟରେ ଦିଲ୍ଲୀରୁ ମେଲଭିଲ୍ ଡିମଲଙ୍କର ଧାରା ବିବରଣୀ ଅତି ଉଚ୍ଚକୋଟୀର ହୋଇଥିଲା। ଓଡ଼ିଆରେ ଧାରା ବିବରଣୀ ସେହି ଘଟଣାରେ ଶୁଣିବାକୁ ମିଳିଥିଲା ଯେତେବେଳେ ମହାତ୍ମାଜୀଙ୍କର ଦେହାବଶେଷ ଓଡ଼ିଶାକୁ ଅଣାଯାଇଥିଲା, ମୁଁ ଆଗରୁ କହିଛି, ମହୋଦଧିରେ ବିସର୍ଜନ କରିବା ପାଇଁ କଟକରୁ ଦେହାବଶେଷ ଏକ ଶୋଭାଯାତ୍ରାରେ ରାଜ୍ୟପାଳ ଡକ୍ଟର କାଟଜୁ ନେଇ ଯାଉଥିଲେ। ବିଚାର କେନ୍ଦ୍ରରେ ଏକ ଗାଡ଼ିରେ ଯାତ୍ରାର ଓଡ଼ିଆରେ ଧାରା ବିବରଣୀ ଦେଇଥିଲେ ଯତୀନ ଦାସ କଟକ ଛାଡ଼ିବା ପର୍ଯ୍ୟନ୍ତ। ତାପରେ ଓଡ଼ିଆ ଧାରା ବିବରଣୀ ଶୁଣିବାକୁ ମିଳିଥିଲା ପୁରୀରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ। ପ୍ରଥମ ଧାରା ବିବରଣୀ ଦେଇଥିଲେ ଯତୀନ ଦାସ, ସୁରେନ ମହାନ୍ତି ଓ ନୟନ କିଶୋର ମହାନ୍ତି। ଓଡ଼ିଆ ଧାରା ବିବରଣୀ ତାପରେ ଯାଇଥିଲା ଖେଳ ପଡ଼ିଆକୁ। ଫୁଟବଲ ଖେଳର ଓଡ଼ିଆ ଧାରା ବିବରଣୀ ପ୍ରଥମେ ଦେଇଥିଲେ ଶ୍ରୀ ବିଜନ ପାତ୍ର। 1954 ମୁଁ ଅନ୍ୟତମ ଧାରା ବିବରଣୀ ଦାତା ରୂପେ ଯୋଗ ଦେଇଥିଲେ। ସେହି ସମୟଠାରୁ କଟକ ଓ ଓଡ଼ିଶାର ଯେକୌଣସି ସ୍ଥାନରେ ଫୁଟବଲ, ହକି, କ୍ରିକେଟ ଖେଳର ଧାରା ବିବରଣୀ ମୁଁ ଦେଇ ଆସୁଥିଲି।
1: ଏ ଯେଉଁ ଆପଣ ଧାରା ବିବରଣୀ ଦେବା ଆରମ୍ଭ କଲେ, ଆପଣଙ୍କ କ୍ରୀଡ଼ା ବିଷୟରେ କିଛି ଆଗରୁ ଧାରଣା ଥିଲା ବା କ୍ରୀଡ଼ାବିତ ଭାବରେ ଆପଣ ନିଜର କିଛି ଅଭିଜ୍ଞତା ଆଗରୁ ଥିଲା ନା କ୍ରୀଡ଼ା କ୍ଷେତ୍ରରେ ହଠାତ୍ ବିବରଣୀ ଦେବା ପାଇଁ କେମିତି ଭାବରେ ଆପଣ ଠିକ୍ କଲେ ବା ନିଜକୁ ନିଜେ କ୍ରୀଡ଼ାରେ ଯୋଗ୍ୟ ମନେ କଲେ?
0: ମୁଁ ପିଲାଦିନରୁ କିଛି କିଛି ଖେଳିଛି, ତା ଛଡ଼ା ସବୁ ଖେଳ ଦେଖିବା ପାଇଁ ଯାଏ। ଖେଳ ଦେଖିବା ଦ୍ୱାରା ଅନେକ ଜ୍ଞାନ ସଂଗ୍ରହ କରାଯାଏ, ଖେଳର ନିୟମ, ଖେଳର କୌଶଳ, ଏସବୁ ଜିନିଷକୁ ମୁଁ ଭାରି ତୀକ୍ଷ୍ଣ ଭାବରେ ମାନେ ସେଗୁଡ଼ିକୁ ଅନୁଧ୍ୟାନ କରେ ଏବଂ ମୋ ଖେଳରେ ମଧ୍ୟ କିଛିଟା ପ୍ରୟୋଗ କରିଥିଲି। ଏବଂ ଯେତେବେଳେ ମୁଁ ଖେଳ ଛାଡ଼ି ଏଇ ଚାକିରି କଲି ସେତେବେଳେ ମଧ୍ୟ ମୁଁ ଖେଳ ଦେଖିବା ପାଇଁ ଯାଉଥିଲି ଏବଂ କ୍ରୀଡ଼ାବିତ୍ମାନଙ୍କ ସହିତ, କ୍ରୀଡ଼ା ଯେଉଁମାନେ କର୍ତ୍ତୃପକ୍ଷ ସେମାନଙ୍କ ସହିତ ସମ୍ପର୍କ ରଖିଥିଲି ବୋଲି ଏହି ଧାରା ବିବରଣୀ ଦେବାରେ ଅନେକ ସାହାଯ୍ୟ କରିଥିଲା।
1: ମନେ କରନ୍ତୁ ଆପଣଙ୍କର ଖେଳ ଧାରା ବିବରଣୀ ଦେଲାବେଳେ ଧରନ୍ତୁ ଫୁଟବଲର ଆପଣ ଖେଳଟା ଧାରା ବିବରଣୀ ଦେଉଛନ୍ତି ଗୋଟେ ମ୍ୟାଚ୍ର, ସେଠି ତ ଫୁଟବଲ ତ ଖୁବ୍ ମାନେ ଗୋଟେ ସ୍ପିଡି ଗେମ୍, ଖୁବ୍ ଶୀଘ୍ର ଦୌଡ଼ୁଥିବେ ପିଲା, ବଲ୍ଟାକୁ ଧରିକି ଦୌଡ଼ୁଥିବେ ଏବଂ ଗୋଟେ ଆଖି ପିଛୁଳାକେ ମଧ୍ୟ ସାଙ୍ଗେ ସାଙ୍ଗେ ଗୋଟେ

0: ଘଟଣା ଘଟିଯାଉଥିବ କି ପରିବର୍ତ୍ତନ ହେଉଥିବ କିମ୍ବା କେତେଗୁଡ଼ା ଟେକ୍ନିକାଲ ଶବ୍ଦ ଅଛି, ବୈଷୟିକ ଶବ୍ଦ ଅଛି ଖେଳରେ ବ୍ୟବହାର କରାଯାଏ ସ୍ପୋର୍ଟସମ୍ୟାନ ମାନଙ୍କ ପାଇଁ ବା ସ୍ପୋର୍ଟସ ଇଭେଣ୍ଟ ବୋଲି ଯାହା କୁହାଯାଏ, ଏଇସବୁଗୁଡ଼ାକୁ ଆପଣ କେମିତି ମନେ ରଖୁଥିଲେ, କେମିତି ଫଲୋ କରୁଥିଲେ ଏବଂ ଯେଉଁ ଆସୁଥିଲେ ଯେଉଁ ଆମର କ୍ରୀଡ଼ା ଖେଳୁଥିଲେ ଯେଉଁ ଖେଳ ଫିଲ୍ଡରେ ଲୋକମାନେ ତାଙ୍କୁ କେମିତି ଆପଣ ସାଙ୍ଗେ ସାଙ୍ଗେ ତାଙ୍କର ଘଟଣାଗୁଡ଼ିକୁ ଦେଖିକି କମିଟି ରେଡି ଦେଉଥିଲେ?
1: ଆମେ ସେ ସକାଶେ ହୋମୱାର୍କ କରିବା ପାଇଁ ହୁଏ, ଆଗରୁ ପ୍ରସ୍ତୁତ ହେବାକୁ ପଡ଼େ, ଖେଳାଳିଙ୍କ ସହିତ ପରିଚିତ ହେବାକୁ ପଡ଼େ, ଆଉ କେବଳ ଖେଳାଳି ନୁହନ୍ତି, ଯେଉଁମାନେ ରେଫରି ବା ଅମ୍ପାୟାର ସେମାନଙ୍କ ସହିତ ମଧ୍ୟ ସମ୍ପର୍କ ରକ୍ଷା କରିବାକୁ ହୁଏ, ଏବଂ ସେଇ ଯେଉଁ ହୋମୱାର୍କ କରେ ସେଇଥିରୁ ଆମେ ନିଜର ଯେତେବେଳେ ଖେଳ ହେଉଥାଏ ଧାରା ବିବରଣୀ ଯାହା ଦେଉଥାଉ ସେତେବେଳେ ଆମର ନିଜର ଇଣ୍ଟ୍ୟୁସନ ମାନେ ନିଜର ବୁଦ୍ଧି ବିବେକ ତୀକ୍ଷ୍ଣତା ପ୍ରୟୋଗ କରିବା ପାଇଁ ହୁଏ, ଯାହାଫଳରେ

0: ଆମେ ନିଜର ଯେତେବେଳେ ଖେଳ ହେଉଥାଏ ଧାରା ବିବରଣୀ ଯାହା ଦେଉଥାଉ ସେତେବେଳେ ଆମର ନିଜର ଇଣ୍ଟ୍ୟୁସନ୍ ମାନେ ନିଜର ବୁଦ୍ଧି ବିବେକ ତୀକ୍ଷ୍ଣତା ପ୍ରୟୋଗ କରିବା ପାଇଁ ହୁଏ ଯାହାଫଳରେ ଆମେ ସେ ଧାରା ବିବରଣୀ ଦେଇପାରିଥାଉ।
1: ଆପଣ କେତେ ଖଣ୍ଡେ ମାନେ ସଂଖ୍ୟାରେ ମନେ କରନ୍ତୁ ଧାରା ବିବରଣୀ ଦେଇଥିବେ?
0: ସବୁ ଖେଳ ବୋଧହୁଏ ଅନ୍ତତଃ 500ରୁ କେବେ କମ୍ ହେବନି।
1: 500 ଖେଳ ଧାରା ବିବରଣୀ ଦେଇଛନ୍ତି। କେବଳ ଫୁଟବଲରେ ବେଶୀ ଦେଇଛନ୍ତି କି ନା କ୍ରିକେଟ?
0: ଫୁଟବଲରେ ବେଶୀ ଖେଳ ଫୁଟବଲରେ ବେଶୀ ଦେଇଛି। ତା ଛଡ଼ା ଯେତେକ ନ୍ୟାସନାଲ ଖେଳ ଏଠି ହେଇଛି କଟକ ବାରବାଟୀ ଷ୍ଟାଡିୟମରେ ଯେଉଁ ନ୍ୟାସନାଲ ଗେମ୍ସ ସବୁ ହେଇଛି, ନ୍ୟାସନାଲ ଗେମ୍ସ ହେଇଛି, ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତା ହେଇଛି 2 ଥର, ତାପରେ ନ୍ୟାସନାଲ ହକି ପ୍ରତିଯୋଗିତା ହେଇଛି, ଏସବୁର ଧାରା ବିବରଣୀ ମୁଁ ଦେଇଛି।
1: ଆଚ୍ଛା, ଗୋଟେ କଥା କୁହନ୍ତୁ, ଆପଣ ଯେତେବେଳେ ଧାରା ବିବରଣୀ ଦେଉଛନ୍ତି, ଗୋଟେ ଘଟଣାଟା ଯଦି ହଠାତ୍ ଭୁଲ ହେଇଗଲା କି ଗୋଟେ ଯୋଉ କମେଣ୍ଟେଟର ଯାହାକୁ ଆପଣ ଗୋଟେ ଖେଳାଳିକୁ ଲକ୍ଷ୍ୟ କରୁଛନ୍ତି, ସେ ଖେଳାଳି ଭୁଲ ତାଙ୍କ ନାଁ ଅନ୍ୟ ପ୍ରକାର ଆପଣ କହିଦେଲେ, କିମ୍ବା ଘଟଣା ଘଟୁଛି ଯାହା ସେଠି ଆପଣ ଭିନ୍ନ ପ୍ରସଙ୍ଗ ସେଠି ଉଠାଉଛନ୍ତି, ସେଭଳି ଜାଗାରେ ଧାରା ବିବରଣୀଟାକୁ ଲୋକଙ୍କର ନିକଟତର କେମିତି କରିହେବ?
0: ଅନେକ ସମୟରେ ଏଭଳି ଘଟଣା ଘଟେ, ଖେଳ ପଡ଼ିଆରେ ଗୋଟେ ଖେଳ ହେଉଛି, ହୁଏତ 2 ଦଳ ମଧ୍ୟରେ ମାଡ଼ପିଟ ହେଇଯାଉଛି, କିମ୍ବା ଯିଏ ରେଫରି ଅଛନ୍ତି ତାଙ୍କ ଉପରେ ଆକ୍ରମଣ ହେଉଛି, ସେ ସମୟରେ ଆମେ ରଖିଥାଉ କିଛି କଥା ଯୋଉଗୁଡ଼ାକ ପ୍ରକୃତରେ ଯାହା ଘଟଣା ଘଟୁଛି ତାହା ନ କହି ସେଇ ଘଟଣାଗୁଡ଼ିକର ଯୋଉ ପୂର୍ବାନୁମାନ ଯୋଉଗୁଡ଼ା ଥାଏ ସେଗୁଡ଼ାକ ବିବରଣୀ କରିକି ସେ ସମୟଟାକୁ ମେକଅପ୍
1: କରିବାକୁ ପଡ଼ିଥାଏ। ଆପଣଙ୍କର ଖେଳ କମିଟି ଦେଲାବେଳେ ସେଭଳି କିଛି ଏମିତି ସ୍ମରଣୀୟ ଘଟଣା ଘଟିଛି ଯୋଉଠି ଗୋଟେ ଖୁବ୍ ହାରିବା ଜିତିବା ଖେଳ ଭିତରେ, ସଂଘର୍ଷ ଖେଳ ଭିତରେ, ସେଭଳି କିଛି ଗୋଟେ ସ୍ମରଣୀୟ ଘଟଣା ଆପଣଙ୍କ ଜୀବନରେ ଖେଳ ଫିଲ୍ଡର କମିଟି ଦେଲାବେଳେ ସେମିତି କେମିତି ହେଇଛି?
0: ଗୋଟିଏ ଘଟଣା କଥା ମୁଁ କହୁଛି, ପ୍ରଥମ ଅଭିଜ୍ଞତା କଥା ମୁଁ କହୁଛି, ଯେତେବେଳେ କଟକ କିଲା ପଡ଼ିଆରେ ଗୋଟେ ଖେଳ ହେଉଥିଲା, କଲିକତାର ଗୋଟିଏ ଟିମ୍ ଏବଂ କଟକର ଗୋଟିଏ ଟିମ୍ ମଧ୍ୟରେ ଖେଳ, ବିଜନ ବାବୁ ଆଉ ମୁଁ 2 ଜଣ ଥିଲୁ ଧାରା ବିବରଣୀ ଦାତା। ପ୍ରଥମେ ବିଜନ ବାବୁ ଆରମ୍ଭ କଲେ, ସବୁ କଥା କହିଲେ, ପାଗ କେମିତି ହେଇଛି, ବିଶିଷ୍ଟ ଅତିଥି କିଏ ଅଛନ୍ତି, କୋଉ କୋଉ ଖେଳାଳିମାନେ ଖେଳୁଛନ୍ତି ଉଭୟ ପକ୍ଷରୁ, ତାଙ୍କର ସବୁ କଥା କହିଦେଲେ, ହଠାତ୍ ଦେଖାଗଲା ମେଘ ଘୋଟେଇ ଆସିଲା ଏବଂ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଲୋକମାନେ ଯିଏ ଯୁଆଡ଼େ ପଳେଇଗଲେ, ଯେଉଁମାନେ ପଡ଼ିଆରେ ଯେଉଁମାନେ ଦର୍ଶନ କଲେ ପଳେଇଗଲେ। ଏହି ସମୟରେ ମାଇକ୍ରୋଫୋନ୍ ମୋ ଆଗକୁ ଆସିଲା ଏବଂ ମୁଁ ହତବାକ୍, କ'ଣ କହିବି, କିଛି ତ ଘଟୁନି, କେବଳ ମେଘ ବର୍ଷୁଛି, ଅଥଚ କେହି ପଡ଼ିଆରେ ଖେଳ ହେଉନି, କ'ଣ କରିବି। କିନ୍ତୁ ତା ଭିତରେ ମୋର କେତେ ଗୁଡ଼ିଏ ଯେ କଲିକତାର ଯେଉଁ ଖେଳାଳିମାନେ ଆସିଥିଲେ ମୁଁ ଆଗରୁ ସଂଗ୍ରହ କରିଥିଲି, ସେମାନଙ୍କର କିଏ କେମିତି ଖେଳିଥିଲେ, କୋଉଠି ଖେଳିଥିଲେ, କ'ଣ କରିଥିଲେ, ସେହି ସମୟକୁ ସେ ବିଷୟରେ ବର୍ଣ୍ଣନା କରି କିଛି ସମୟ କଟେଇଦେଲି ଏବଂ ତାପରେ ବର୍ଷା ଛାଡ଼ିଗଲା ପରେ ଖେଳ ଆରମ୍ଭ ବେଳକୁ ମୁଁ ପୂର୍ବପରି ଆରମ୍ଭ କରିଥିଲି। ଏଇଟା ମୋର ଅନେକ ସମୟରେ ମନେ ପଡ଼େ ଯେ ମୁଁ ହୁଏତ ସେହିଦିନ ଧାରାମଣିଦାତା ରୂପେ ଏକାବେଳେ ମୋର ମୃତ୍ୟୁ ହେଇଥାନ୍ତା।
1: ମାନେ ପ୍ରେଜେନ୍ସ ଅଫ୍ ମାଇଣ୍ଡଟା ନିହାତି ଦରକାର ପଡ଼େ ସେଠି, କିଛି ଆପଣଙ୍କ ନେଟୱାର୍କ ହୋମୱାର୍କ ଏଗୁଡ଼ା ଦରକାର ପଡ଼େ। ଆଚ୍ଛା, ଆଉ ଗୋଟେ କଥା ହେଉଛି ଯେ ମନେ କରନ୍ତୁ ଆମର ଯୋଉ ରୁରାଲ ସ୍ପୋର୍ଟସ୍ ଗୁଡ଼ିକ ଅଛି, ଗ୍ରାମାଞ୍ଚଳ ସ୍ପୋର୍ଟସ୍ ହେଲା କିମ୍ବା ଆମର ଫୁଟବଲ ହେଲା କି ହକି ହେଲା, ଏଇଟା ଭାରତୀୟ ଜାତୀୟ ଖେଳ ହକି, ଏସବୁ ପ୍ରତି ଲୋକଙ୍କର ଏତେ ଆଗ୍ରହ ଉତ୍ସାହ ବଢ଼ୁନାହିଁ, ତେଣୁ ଆପଣ ଜଣେ ଏତେ ବର୍ଷର ଖେଳ ସହିତ ସମ୍ପୃକ୍ତ ଥିବା ଜଣେ ଖେଳାଳି ଏବଂ ସ୍ପୋର୍ଟସ୍ କମେଣ୍ଟେଟର ମଧ୍ୟ, ଆପଣ କ'ଣ ଭାବୁଛନ୍ତି କୋଉ ଦିଗଟା ଆମର ନେଗ୍ଲେକ୍ଟ ହେଇଯାଉଛି, କୋଉ ଦିଗଟାକୁ ଖେଳରେ ଉଠାଇବା ଆବଶ୍ୟକତା ରହିଛି?
0: ଅନେକ ସମୟରେ ମନେ ହୁଏ ଯେ କ୍ରିକେଟ ଖେଳଟା ଏତେ ଜନପ୍ରିୟ ହୋଇଗଲାଣି, କେବଳ ସେତିକି ନୁହେଁ, ତାକୁ ଗଣମାଧ୍ୟମ ଗୁଡ଼ିକ ଏମିତି ଭାବରେ ଜନପ୍ରିୟ କରିସାରିଲେଣି ଯେ ଅନ୍ୟ ଖେଳକୁ ଅନ୍ତତ ସେ ଜନପ୍ରିୟତା ଆଣିବା ପାଇଁ ଅନ୍ୟ ଖେଳ ପ୍ରତି ସେମାନଙ୍କର ଆଗ୍ରହ ନାହିଁ, ଏବଂ କ୍ରିକେଟ ଖେଳର ଯେତେ ପଇସା କ୍ରିକେଟ ଖେଳାଳିମାନେ ପାଉଛନ୍ତି ଏବଂ ଯେଉଁମାନେ ସେ ଖେଳ ଆୟୋଜକ ସେମାନେ ମଧ୍ୟ ଏତେ ପଇସା ପାଉଛନ୍ତି ଯେ ଆଗ୍ରହ ସତ ଆଗ୍ରହ ହୋଇଯାଉଛି ଖେଳାଳିମାନଙ୍କର ଯେ ଆମେ କ୍ରିକେଟ ଖେଳିବା, ଅନ୍ୟ ଖେଳ ପ୍ରତି ତାଙ୍କର ଆଗ୍ରହ ଏତେ ରହୁନାହିଁ।
1: ତ ଓଡ଼ିଶାରେ ବର୍ତ୍ତମାନ ଯେଉଁ

0: ଖେଳରେ ମାନ ଆମର କ୍ରିକେଟରେ କୁହନ୍ତୁ ହକି କିମ୍ବା ଫୁଟବଲରେ କୁହନ୍ତୁ ସେ ମାନଟା ଆମର ଜାତୀୟ ଆନ୍ତର୍ଜାତୀୟ ସ୍ତରକୁ ମିଟ୍ କଲା ଭଳିଆ ବା ତାଙ୍କୁ ସାମ୍ନା କଲା ଭଳିଆ କିଛି ଆମ ସ୍ତରକୁ ଗଲେଣି ବୋଲି ଭାବୁଛନ୍ତି ଆପଣ?
1: ସେମିତି ତ ଅନ୍ତତଃ ଜଣେ ଦୁଇ ଜଣ ଖେଳାଳି ଓଡ଼ିଶାର ଜାତୀୟ ସ୍ତରକୁ ଯିବାର ସକ୍ଷମ ହୋଇଛନ୍ତି, କିନ୍ତୁ ସାଧାରଣ ଭାବରେ ଓଡ଼ିଶାର ଖେଳାଳିମାନେ ଜାତୀୟ ବା ଆନ୍ତର୍ଜାତୀୟ ସ୍ତରକୁ ଯିବାରେ ସମର୍ଥ ହୋଇନାହାନ୍ତି।
0: ଗୋଟେ କଥା କୁହନ୍ତୁ, ଆପଣ 87 ମସିହାରୁ ଆପଣ ଅବସର ଗ୍ରହଣ କଲେଣି, ଆପଣ ଅବସର ପରେ ଜୀବନ କେମିତି କଟାଉଛନ୍ତି?
1: ମୁଁ ଅବସର ପରେ କିଛିଟା ଲେଖାଲେଖି କରେ, ଆଗ ପରି କରିପାରୁ ନାହିଁ, କିନ୍ତୁ କିଛିଟା ଲେଖାଲେଖି କରିପାରେ।
0: ଆପଣ ଏତେ ବର୍ଷ ଧରି କମେଣ୍ଟେଟର ଥିଲେ, ସ୍ପୋର୍ଟସ ସହିତ ସମ୍ପୃକ୍ତ ଥିଲେ, ଆମର କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ାରେ ଇଏ ପାଇଁ କିଛି ବହିପତ୍ର ଲେଖିନାହାନ୍ତି?
1: ମୁଁ 4 ଖଣ୍ଡ ବହି କ୍ରୀଡ଼ାରେ ବିଶ୍ୱକପ୍ ଫୁଟବଲ, ବିଶ୍ୱକପ୍ କ୍ରିକେଟ, ତା ଛଡ଼ା ଆଉ ବିଭିନ୍ନ ଖେଳାଳିଙ୍କ ପ୍ରତିଭା ନେଇ ଆଉ 2 ଖଣ୍ଡ ବହି ମଧ୍ୟ ଲେଖିଥିଲି, ସେ ପ୍ରକାଶ ପାଇଛି।
0: ଆଚ୍ଛା, ଆଉ ଏ ଯୋଉ ଆପଣ ବିଭିନ୍ନ ଏତେ ବର୍ଷ ଧରିକିରି ଘୋଷକ ଭାବରେ, ସମ୍ବାଦ ପାଠକ ଭାବରେ କାର୍ଯ୍ୟ କଲେ, କମେଣ୍ଟେଟର ଭାବରେ, ସ୍ପୋର୍ଟସ କମେଣ୍ଟେଟର ଭାବରେ କାମ କଲେ, ଏଥିରୁ ଆପଣ ସାମାଜିକ ସ୍ୱୀକୃତି କେମିତି ପାଇଛନ୍ତି? କୌଣସି ସମ୍ମାନ ବା ମାନପତ୍ର ଏସବୁ ଦୃଷ୍ଟିରୁ କିଏ କେମିତି ଆପଣ ଦେଇଛନ୍ତି?
1: ମୁଁ ପ୍ରଥମେ ଯେତେବେଳେ ଘୋଷକ ଥିଲି ସେହି ସମୟରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ମୋତେ ସମ୍ମାନିତ କରାଯାଇଥିଲା,
0: ବିଶ୍ୱ ମିଳନରେ
1: ସମ୍ମାନିତ କରାଯାଇଥିଲା। ତାପରେ 1980 ମସିହାରେ କ୍ରିଟିକ୍ ସର୍କଲ ଅଫ୍ ଇଣ୍ଡିଆ ତରଫରୁ ଜଣେ ସମ୍ବାଦ ପାଠକ ଭାବରେ, ଉତ୍କୃଷ୍ଟ ସମ୍ବାଦ ପାଠକ ଭାବରେ ମୋତେ ସମ୍ମାନିତ କରାଯାଇଥିଲା। ତା ଛଡ଼ା କ୍ରୀଡ଼ା ସାହିତ୍ୟ ଲେଖା ପାଇଁ ମଧ୍ୟ ମୋତେ ସମ୍ମାନିତ କରାଯାଇଛି।
0: ଆପଣ ଅବସର ଗ୍ରହଣ କଲା ପରେ ଏସବୁ ଲେଖାଲେଖି କିଛି କରୁଛନ୍ତି ନା ବର୍ତ୍ତମାନ କମିଗଲାଣି ନା କ'ଣ?
1: କରୁଛି, କିନ୍ତୁ ଅନେକ କମିଯାଇଛି। ଆଗ ପରି ଯେମିତି ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ଲେଖୁଥିଲି ସେଭଳି ଆଉ ଲେଖାଲେଖି କରିପାରୁ ନାହିଁ, ତଥାପି ଘରେ ବସି ମନେ ମନେ ଯାହା ମନକୁ ଆସେ ଲେଖିଏ, ବିଶେଷ କରି କ୍ରୀଡ଼ା ସମ୍ପର୍କରେ।
0: ଘରେ ସବୁ କିଏ ଅଛନ୍ତି ସବୁ?
1: ମୋର ତ ସ୍ତ୍ରୀ ନାହାନ୍ତି, ଆଉ ମୋର 2 ପୁଅ 3 ଝିଅ, ଝିଅ 3 ଜଣ ସମସ୍ତେ ବାହା ହୋଇଯାଇଛନ୍ତି, ସେମାନଙ୍କର ପିଲାମାନେ ମଧ୍ୟ ବଡ଼ ବଡ଼ ହୋଇଗଲେଣି, ଆଉ ମୁଁ କିନ୍ତୁ ସେମାନଙ୍କର ସ୍ନେହ ଶ୍ରଦ୍ଧା ସବୁବେଳେ ଆଶା କରେ ଏବଂ ଅନେକ ସମୟରେ ମଧ୍ୟ ସେମାନଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇଆସିଛି।
0: ଲୋକ ଜୀବନରେ ଅନେକ କଥା ଚିନ୍ତା କରନ୍ତି, ଅନେକ ଜୀବନରେ କେମିତି ସଫଳତା ଅର୍ଜନ କରିବେ ଏବଂ ସଫଳତା ପାଇକରି ଅନେକ ସମୟରେ କିଏ ଭାଗ୍ୟକୁ, କିଏ ଭଗବାନଙ୍କୁ, କିଏ ଅଦୃଷ୍ଟକୁ ଲୋକେ କୃତଜ୍ଞତା ଜଣାନ୍ତି। ଆପଣଙ୍କ ଜୀବନର ଦୀର୍ଘ ସଫଳତା ପାଇଁ ଆପଣ କାହାକୁ ଶ୍ରେୟ ଦେବେ?
1: ମୁଁ ମୋର ସଫଳତା ପାଇଁ ମୋର ଅଗଣିତ ଶ୍ରୋତା ଯେଉଁମାନେ ମୋ କଥା ଶୁଣିଛନ୍ତି ସେମାନଙ୍କୁ ଏଇ ମୋର ଶ୍ରଦ୍ଧା ନିବେଦନ କରିବି।
0: ତେବେ ଦୀର୍ଘ ସମୟ ଧରିକି ଆମେ ଆପଣଙ୍କ ଜୀବନର କଥା ଅନ୍ତରଙ୍ଗ ଆଳପ ମାଧ୍ୟମରେ ଶୁଣୁଛୁ, ଆପଣଙ୍କର ଗୋଟେ ପ୍ରିୟ ଗୀତ କୁହନ୍ତୁ, ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଶୁଣିବା, ଯୋଉଟା ଆପଣଙ୍କୁ ଭଲ ଲାଗେ, ବା ଶିଳ୍ପୀଙ୍କ ନାଁ କୁହନ୍ତୁ, କୋଉ ଶିଳ୍ପୀଙ୍କ ଗୀତ ଆପଣଙ୍କୁ ଭଲ ଲାଗେ?
1: ମୋତେ ଓଡ଼ିଆ ଶିଳ୍ପୀଙ୍କ ମଧ୍ୟରେ ଶ୍ରୀ ବାଳକୃଷ୍ଣ ଦାସଙ୍କର ଗୀତ ଶୁଣିବାକୁ ମୁଁ ସବୁବେଳେ ଆନନ୍ଦ ଲାଭ କରେ।
0: ଠିକ୍ ଅଛି, ତାହେଲେ ଆପଣଙ୍କର ଆନନ୍ଦକୁ ଆଉ ଟିକେ ଦ୍ୱିଗୁଣିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଶେଷରେ ଆମେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କର ଗୋଟିଏ ଗୀତ ମଧ୍ୟ ଏ ଭିତରେ ପ୍ରଚାର କରିବା। ତେବେ ଶ୍ରୋତା ବନ୍ଧୁମାନେ ଶୁଣନ୍ତୁ ବର୍ତ୍ତମାନ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଏହି ଗୀତଟି।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣଙ୍କ ସାଥୀ ଦୀପ୍ତି ରଞ୍ଜନ
1: ଆଉ ମୁଁ ବିଶ୍ୱଜିତା।
0: ବିଶ୍ୱଜିତା, 4-5 ଦିନ ହେଲାଣି କି ବର୍ଷା ହେଉଛି କହିଲ?
1: ହଁ ବା ଦୀପ୍ତି ରଞ୍ଜନ, ଯେତେବେଳେ ଖରା ହଉଥିଲା ଆମେ ବର୍ଷାକୁ ଖୋଜୁଥିଲେ ନୁହେଁ, ଆଉ ଯେତେବେଳେ ବର୍ଷା ହଉଛି ଆମେ କହୁଛେ କେତେ ବର୍ଷା ହଉଛି, ଖରା ଟିକେ ହୁଅନ୍ତାନି।
0: ଆଉ ଯେବେ ବର୍ଷା ସହିତ ଖରା ହୁଏ ସେତେବେଳେ ଆକାଶରେ ପ୍ରକୃତି ରଙ୍ଗ ତୁଳି ଧରି ଆଙ୍କି ଦିଏ ଇନ୍ଦ୍ରଧନୁ।
1: ଆଉ ସେଇ ଇନ୍ଦ୍ରଧନୁର 7 ରଙ୍ଗ ଆମ ମନକୁ ମୋହିନିଏ, ଠିକ ଯେମିତି ଆମ ଯୁବବାଣୀର 7ଟି କାର୍ଯ୍ୟକ୍ରମ ଶ୍ରୋତାମାନଙ୍କ ମନକୁ ରଙ୍ଗୀନ କରିଦିଏ ବୋଲି ସେମାନେ କୁହନ୍ତି।
0: ହଁ, ଆଉ ସେଇ ରଙ୍ଗରୁ କିଛି ନେଇ ସେମାନେ ଅକ୍ଷରକୁ ଗୁନ୍ଥି ଆମ ପାଖକୁ ପଠେଇ ଦିଅନ୍ତି ସ୍ନେହ ଭରା ଚିଠି ଖଣ୍ଡଟିଏ।

0: ଯାହା ଆମକୁ କହିଯାଏ ସେମାନଙ୍କ ମୁଖର ସୁନ୍ଦର ଶବ୍ଦ ଗୁଡିକରେ ଯୋଡି ହେଇଥିବା ହୃଦୟର କଥାକୁ।
1: ହଁ ବନ୍ଧୁ, ଆପଣମାନଙ୍କ ସେଇ ହୃଦୟର କଥା ହିଁ ତ ଆମକୁ ବାନ୍ଧି ରଖେ ଆପଣମାନଙ୍କ ସହ,
0: ଆଉ ମଜବୁତ କରେ ଆମ ସମ୍ପର୍କ ଡୋରିକୁ।

0: ତାହେଲେ ବିଶ୍ୱଜିତ ଦେଖିନେବା ଆଜିର ସମ୍ପର୍କ କାର୍ଯ୍ୟକ୍ରମରେ ଆମକୁ ପ୍ରଥମ ଚିଠିଟି କିଏ ଆଉ କେଉଁଠୁ ପଠାଇଛନ୍ତି?
1: ଦୀପ୍ତି ରଞ୍ଜନ ଆମକୁ ପ୍ରଥମ ଚିଠିଟି ପଠାଇଛନ୍ତି ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ। ଭାଇ ସର୍ବପ୍ରଥମେ ସମସ୍ତ ଅପା ଓ ଭାଇଙ୍କୁ ନମସ୍କାର ଜଣାଇଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ସମସ୍ତେ ଭଲରେ ଥିବେ ବୋଲି ଭାଇ ତାଙ୍କ ଚିଠିରେ ଲେଖିଛନ୍ତି। କାର୍ଯ୍ୟକ୍ରମ ସମ୍ପର୍କରେ ଭାଇ ମତାମତ ରଖିଛନ୍ତି ଯେ ସୋମବାର ଦିନ ଅନ୍ୱେଷାରେ ପ୍ରସାରିତ ହୋଇଥିବା ସୋସିଆଲ ମିଡିଆ ସମ୍ପର୍କରେ ଆଲୋଚନାଟି ତାଙ୍କୁ ଖୁବ୍ ଶିକ୍ଷଣୀୟ ଲାଗିଥିଲା। ସୋସିଆଲ ମିଡିଆର ଅପବ୍ୟବହାର ମଣିଷ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ, ତେଣୁ ଏହାର ବ୍ୟବହାର ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ଭାଇ ଲେଖିଛନ୍ତି। ପରେ ପରେ ସାହିତ୍ୟଭିତ୍ତିକ କାର୍ଯ୍ୟକ୍ରମ ସୃଜନୀରେ ପ୍ରସାରିତ ହୋଇଥିବା ଆଲୋଚନା, ଶ୍ରୋତାଙ୍କ କଲମରୁ କବିତା ଏବଂ ବିଦ୍ୟୁତ୍ଲତା ଅପାଙ୍କର ପଠିତ ଗଳ୍ପ ଅପରାଜିତା ମଧ୍ୟ ଭାଇଙ୍କୁ ଖୁବ୍ ସୁନ୍ଦର ଲାଗିଥିଲା। ସେହିପରି ବୁଧବାରରେ ପ୍ରସାରିତ ନାଟକ ଏବଂ ଗୁରୁବାରରେ ପ୍ରସାରିତ ହୋଇଥିବା ସାକ୍ଷାତକାର ମଧ୍ୟ ଭାଇଙ୍କୁ ଖୁବ୍ ସୁନ୍ଦର ଲାଗିଥିଲା ଓ ହୃଦୟସ୍ପର୍ଶୀ ହୋଇଥିଲା ବୋଲି ଭାଇ ଲେଖିଛନ୍ତି। ପରେ ପରେ ଭାଇ ନିଜର ମତାମତରେ ଲେଖିଛନ୍ତି ଯେ ଶୁକ୍ରବାର ଦିନ ପ୍ରସାରିତ ହୋଇଥିବା ମଲ୍ଲାର କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅନୁରୋଧର ଗୀତଗୁଡ଼ିକ ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ଏହାସହ ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମରେ ଅନିମେଷଙ୍କ କ୍ରୀଡ଼ା ଜୀବନୀ ସମ୍ପର୍କରେ ଆଲୋଚନାଟି ତାଙ୍କୁ ଖୁବ୍ ପ୍ରେରଣାଦାୟୀ ଲାଗିଥିଲା। ଶେଷରେ ରବିବାରରେ ପ୍ରସାରିତ ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମରେ ଶ୍ରୋତା ଭାଇ ଭଉଣୀମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତଗୁଡ଼ିକ ମଧ୍ୟ ଭାଇଙ୍କୁ ଖୁବ୍ ଭଲ ଲାଗିଥିଲା ଓ ସମସ୍ତ ଅପା ଭାଇମାନଙ୍କର ଉପସ୍ଥାପନା

0: କହିଲେ ତାଙ୍କୁ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ସେ ସମସ୍ତ ଅପା ଭାଇମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।
1: ନରେନ୍ଦ୍ର ମହାକୁଡ଼ ଭାଇ, ପୁଣି ଥରେ ଆପଣଙ୍କୁ ଆମ ଯୁବବାଣୀ ପରିବାର ତରଫରୁ ଅନେକ ଅନେକ ସ୍ନେହ ଏବଂ ଭଲ ପାଇବା ଜ୍ଞାପନ କରିବା ସହିତ ଅଜସ୍ର ଧନ୍ୟବାଦ ଜଣାଉଛି ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଦେଇ ଶୁଣୁଛନ୍ତି, ଏତେ ଭଲ ପାଇବା ଆମକୁ ଦେଉଛନ୍ତି। ସୋମବାର ଅନ୍ୟସାରେ ପ୍ରସାରିତ ହୋଇଥିବା ସୋସିଆଲ ମିଡିଆ ସମ୍ପର୍କରେ ଆଲୋଚନାଟି ଭାଇଙ୍କୁ ଖୁବ୍ ଭଲ ଲାଗିଥିଲା। ତେବେ ସୋସିଆଲ ମିଡିଆ ବ୍ୟବହାର ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ଭାଇ ସୂଚନା ଦେଇଛନ୍ତି। ତେବେ ଆଶା କରୁଛି ଭାଇଙ୍କର ଏହି ସୋସିଆଲ ମିଡିଆ ଉପରେ ଦେଇଥିବା ସୂଚନାଟିକୁ ସମସ୍ତ ଭାଇ ଭଉଣୀମାନେ ଗ୍ରହଣ କରିବେ ଏବଂ ସୋସିଆଲ ମିଡିଆକୁ ଯଥେଷ୍ଟ ସାବଧାନତା ସହ ବ୍ୟବହାର କରିବେ। ତେବେ ଭାଇଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମରେ ଅଶେଷ ଅଶେଷ ଧନ୍ୟବାଦ। ଭାଇ, ଆପଣ ଏମିତି ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆମକୁ ଚିଠି ଲେଖି ପଠାଉଥାନ୍ତୁ। ତେବେ ବିଶ୍ୱଜିତ, ପରବର୍ତ୍ତୀ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି ପଢିନିୟତ?
0: ଦୀପ୍ତିରଞ୍ଜନ ଆମକୁ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ପିୟୁଷ ଏବଂ ମନୀଷା କୃପା ସିନ୍ଧୁ ବିଦ୍ୟାଭବନ ବରୀ ଯାଜପୁରରୁ।
1: ତେବେ ବିଶ୍ୱଜିତ, ଚିଠିରେ ସେମାନେ କଣ ଲେଖିଛନ୍ତି ପଢିକି ଶୁଣେଇବେ ଆମ ଶ୍ରୋତା ବନ୍ଧୁମାନଙ୍କୁ।
0: ପିୟୁଷ ଏବଂ ମନୀଷା ପ୍ରଥମେ ସେମାନଙ୍କର ନମସ୍କାର ଜଣାଇଛନ୍ତି। ଏହା ସହ ସେ ସବୁବେଳେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣିଥାନ୍ତି, କିନ୍ତୁ ଗତ ଗୁରୁବାର ଦିନ ଯୁବବାଣୀରେ ପ୍ରସାରିତ ହୋଇଥିବା ଭୁବନ ସାହୁ ୱେଜ୍ ଟପରଙ୍କ ସାକ୍ଷାତକାରଟି ତାଙ୍କୁ ବେଶ୍ ଭଲ ଲାଗିଥିଲା ଓ ସେଥିରୁ ସେ ବହୁତ କିଛି ଶିଖିବାକୁ ପାଇଥିଲେ ବୋଲି ଲେଖିଛନ୍ତି। ଭୁବନଙ୍କ ବାପା ଜଣେ କୃଷକ ଓ ମା ହାଉସ୍ ମେକର ହୋଇଥିଲେ ବି ତାଙ୍କ ପାଠପଢ଼ା ଶୈଳୀରୁ ସେମାନେ କିପରି ଉପାଦେୟ ତଥ୍ୟ ପାଇପାରିଲେ ତାହା ସେମାନେ ଚିଠିରେ ଲେଖିଛନ୍ତି। ଏହା ସହ ଭୁବନ ସାହୁଙ୍କୁ ସେମାନେ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉପସ୍ଥାପକ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ରବିବାରର ସମ୍ପର୍କ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଥିଲା। ସମ୍ପର୍କ କାର୍ଯ୍ୟକ୍ରମରେ ଚିଠି ପତ୍ରର ଆଲୋଚନା ମଧ୍ୟ ତାଙ୍କ ହୃଦୟକୁ ବେଶ୍ ଛୁଇଁ ଯାଇଥିଲା, ସେଥିପାଇଁ ସେ ସମସ୍ତ ଅପା ଭାଇମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।
1: ପିୟୁଷ ଭାଇ ଓ ମନୀଷା ଅପାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଯେ ଆପଣ ଆମ କାର୍ଯ୍ୟକ୍ରମ ଗୁଡ଼ିକୁ ହୃଦୟର ସହିତ ଶୁଣି ଆମକୁ ଏତେ ଭଲ ପାଇବା ଲେଖିଛନ୍ତି। ଆପଣଙ୍କର ପ୍ରଶଂସାର ଶବ୍ଦ ଆମ ପାଇଁ ପ୍ରେରଣା ଭାଇ ଓ ଅପା। ତେବେ ଆପଣ ଲେଖିଛନ୍ତି ଯେ ଭୁବନ ସାହୁ ୱେଜ୍ ଟପରଙ୍କ ସାକ୍ଷାତକାରଟି ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ବାସ୍ତବରେ ଏହି ସାକ୍ଷାତକାରଟି ଆମକୁ ବହୁତ କିଛି ଶିଖେଇଛି। ଆପଣଙ୍କ ମତାମତ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଭଳି ଭାବରେ ଆମେ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ପ୍ରସାରିତ କରିବା ପାଇଁ ଚେଷ୍ଟା କରିବୁ। ଆପଣ ଏମିତି ଆମ କାର୍ଯ୍ୟକ୍ରମଗୁଡ଼ିକ ନିୟମିତ ଭାବରେ ଶୁଣୁଥାନ୍ତୁ, ସେଥିପାଇଁ ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ। ବିଶ୍ୱଜିତା, ତେବେ ଦେଖିନବା ପରବର୍ତ୍ତୀ ଚିଠିଟି ଆମକୁ କିଏ ଓ କେଉଁଠି ପଠାଇଛନ୍ତି?
0: ଦୀପ୍ତିରଞ୍ଜନ, ଆମକୁ ପରବର୍ତ୍ତୀ ଚିଠିଟି ଆସିଛି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ଏହି ଚିଠିଟିକୁ ପଠାଇଛନ୍ତି ଦିବ୍ୟଲୋଚନା ଭାରିମଲ, ପ୍ରମିଳା ଭାରିମଲ, ରାମ ନାରାୟଣ, କୃଷ୍ଣ ନାରାୟଣ, ସୂର୍ଯ୍ୟ ନାରାୟଣ, ସ୍ୱାଗତିକା, ଶିଲା, ସୌମ୍ୟା, ଅଙ୍କିତ, ରୋଜି, ରମେଶ ଏବଂ ଶୁଭ।
1: ଆମକୁ ଚିଠି ଲେଖିଥିବା ଆପଣ ସମସ୍ତଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ହୃଦୟରୁ ସ୍ୱାଗତ ଜଣାଉଛି। ତେବେ ଦେଖିବା ବିଶ୍ୱଜିତା ନିଜର ମତାମତରେ ଚିଠିରେ ସେ କ'ଣ ଲେଖି ପଠାଇଛନ୍ତି?
0: ସେମାନେ ପ୍ରଥମେ ଯୁବବାଣୀର ସମସ୍ତ ଅପା ଭାଇ ଓ ନିଷ୍ପାଦକ ସାର୍ଙ୍କୁ ପ୍ରୀତିଭରା ନମସ୍କାର ଜଣାଇଛନ୍ତି। ସେମାନେ ନିଜର ମତାମତରେ ପ୍ରଥମେ ଲେଖିଛନ୍ତି ଜୁନ୍ ମାସ 24 ତାରିଖ ବୁଧବାର ଦିନ ଆଇନରେ ପ୍ରସାରିତ ହୋଇଥିବା ନାଟକ ହୀନପଥ ତାଙ୍କ ହୃଦୟକୁ ବେଶ୍ ଛୁଇଁ ଯାଇଥିଲା ଓ ନାଟକରେ ଅଭିନୟ କରିଥିବା ସମସ୍ତ କଳାକାର ସହିତ ଉପସ୍ଥାପକ ଅପା ଓ ଭାଇମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ପରେ ପରେ ସେମାନେ ଲେଖିଛନ୍ତି 25 ତାରିଖ ଗୁରୁବାର ଦିନ ପ୍ରସାରିତ ହୋଇଥିବା ସୋପାନରେ ସାକ୍ଷାତକାରଟି ଖୁବ୍ ସୁନ୍ଦର ଥିଲା। ଏହାସହ ସାକ୍ଷାତକାର ନେଇଥିବା ଶୁଭଶ୍ରୀ ପ୍ରଧାନଙ୍କର ଉପସ୍ଥାପନା ଶୈଳୀ ଖୁବ୍ ସୁନ୍ଦର ହୋଇଥିଲା। 26 ତାରିଖ ଶୁକ୍ରବାର ଦିନ ମଲ୍ଲାରରେ ଚିଠି ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ପ୍ରସାରିତ ହୋଇଥିବା ସୁନ୍ଦର ସୁନ୍ଦର ଗୀତଗୁଡ଼ିକ ମଧ୍ୟ ସେମାନଙ୍କୁ ଖୁବ୍ ଭଲ ଲାଗିଥିଲା। 27 ତାରିଖ ଶନିବାର ଦିନ ଯୁବବାଣୀ ନେକ୍ସଟରେ କ୍ରୀଡ଼ାବିତ୍ ଅନିମେଶଙ୍କର ଜୀବନୀ ଉପରେ ଆଲୋଚନାଟି ମଧ୍ୟ ତାଙ୍କୁ ଖୁବ୍ ସୁନ୍ଦର ଲାଗିଥିଲା ଓ ଶିକ୍ଷଣୀୟ ଥିଲା ବୋଲି ସେ ଲେଖିଛନ୍ତି। ପରେ ପରେ ସମ୍ପର୍କରେ ଉପସ୍ଥାପନା ଖୁବ୍ ସୁନ୍ଦର ଭାବରେ କରାଯାଇଥିଲା, ସେଥିପାଇଁ କାର୍ଯ୍ୟକ୍ରମ କରିଥିବା ସମସ୍ତ ଅପା ଭାଇମାନଙ୍କୁ ସେମାନେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।
1: ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଯେ ଆପଣମାନେ ନିଜର ମୂଲ୍ୟବାନ ସମୟ ଦେଇ ଆମର ସମସ୍ତ କାର୍ଯ୍ୟକ୍ରମକୁ ଧ୍ୟାନର ସହିତ ଶୁଣୁଛନ୍ତି ଏବଂ ଆମ ପାଖକୁ ଏନେଇ ନିଜର ମତାମତ ଖୁବ୍ ସୁନ୍ଦର ଭାବେ ଲେଖି ପଠାଉଛନ୍ତି। ଆପଣମାନେ ଆମର ନିୟମିତ ଶ୍ରୋତା, ତେଣୁ ଆପଣଙ୍କ ମତାମତ ଆମ ପାଇଁ ଅମୂଲ୍ୟ। କାର୍ଯ୍ୟକ୍ରମଗୁଡ଼ିକୁ ଆପଣ ଭୁରି ଭୁରି ପ୍ରଶଂସା କରିଛନ୍ତି, ଏତେ ମାତ୍ରାରେ ଭଲ ପାଇବା ଦେଇଛନ୍ତି। ସେ ଗୁରୁବାରର ସୋପାନ ହେଉ ଅବା ମହ୍ଲାର କାର୍ଯ୍ୟକ୍ରମ ଏତେ ମନ ଦେଇ ଶୁଣୁଛନ୍ତି ଜାଣି ଆମେ ବହୁତ ବହୁତ ଖୁସି ହେଲୁ ବନ୍ଧୁ। ତେଣୁ ଆମର ସମସ୍ତ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କ ତରଫରୁ ମୁଁ ଆଜି ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ମନୋରଞ୍ଜନରେ ଭରପୁର ଓ ଶିକ୍ଷଣୀୟ ଏବଂ ସୂଚନା ଧର୍ମୀ କାର୍ଯ୍ୟକ୍ରମର ଧାରା ଏମିତି ଆମେ ଜାରି ରଖିବୁ। ବହୁତ ବହୁତ ଧନ୍ୟବାଦ ପୁଣି ଥରେ। ତେବେ ବିଶ୍ୱଜିତା, ପରବର୍ତ୍ତୀ କ୍ରମରେ ଚିଠିଟି କେଉଁଠୁ ଓ କିଏ ପଠାଇଛନ୍ତି ପଢି ଶୁଣେଇ ଦିଅନ୍ତୁ ଆମ ଶ୍ରୋତା ବନ୍ଧୁମାନଙ୍କୁ।
0: ଦୀପ୍ତିରଞ୍ଜନ, ଆମକୁ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ଆମ ଅତି ପରିଚିତ ଶ୍ରୋତା ବୁଲୁ ପଟ୍ଟନାୟକ, ଘସିପୁରା, ଆନନ୍ଦପୁର, କେନ୍ଦୁଝରରୁ।
1: ବୁଲୁ ଭାଇଙ୍କୁ ଆଜିର ସମ୍ପର୍କ ଅଗଣାକୁ ସ୍ୱାଗତ କରିବା ସହିତ ଦେଖିବା ବିଶ୍ୱଜିତା ନିଜ ମତାମତ ଚିଠିରେ ଭାଇ କ'ଣ ଲେଖିଛନ୍ତି।
0: ଦୀତିରଞ୍ଜନ ଭାଇ ପ୍ରଥମେ ନିଜର ନମସ୍କାର ଜଣାଇଛନ୍ତି। ଏହା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଭାଇ ଲେଖିଛନ୍ତି, ଜୁନ୍ ମାସ 28

0: ଏହି ତାରିଖ ରବିବାରରେ ପ୍ରସାରିତ ହୋଇଥିବା ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପିକା ସ୍ୱାତି ଅପା ଓ ଶ୍ରୀ ଅପାଙ୍କର ଉପସ୍ଥାପନା ଶୈଳୀ ଭାଇଙ୍କୁ ଖୁବ୍ ଭଲ ଲାଗିଥିଲା। ଏହି କାର୍ଯ୍ୟକ୍ରମରେ ଗୁରୁ ଶିଷ୍ୟ ଓ ସମ୍ପର୍କ ଉପରେ ଆଲୋଚନା ଓ ଉପସ୍ଥାପନା ଶୈଳୀ ଖୁବ୍ ଭଲ ଓ ସୁନ୍ଦର ହୋଇଥିଲା। ପରିପରି ଭାଇ ଲେଖିଛନ୍ତି, କାର୍ଯ୍ୟକ୍ରମ ସମ୍ପର୍କରେ ଫୋନ୍ ମାଧ୍ୟମରେ ଶ୍ରୋତାମାନେ ଦେଇଥିବା ପ୍ରଶ୍ନ, ଅଭିଯୋଗ, ମତାମତ ଓ ପ୍ରଶଂସାର ଉତ୍ତର ସ୍ୱାତି ଅପା ଓ ଶ୍ରୀ ଅପା ଖୁବ୍ ସୁନ୍ଦର ଭାବେ ରଖିଥିଲେ। ଶେଷରେ ଭାଇ ସ୍ୱାତି ଅପା ଓ ଶ୍ରୀ ଅପାଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।
1: ନିଶ୍ଚିନ୍ତ, ସେମାନେ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କ ପ୍ରଶଂସା ପାଇଁ ବହୁତ ଖୁସି ହେବେ। ତାଙ୍କର କାର୍ଯ୍ୟକ୍ରମ ଶୁଣି ଆପଣ ଯେପରି ଉତ୍ଫୁଲ୍ଲିତ ହୋଇଛନ୍ତି, ଆଜି ଆପଣଙ୍କ ଚିଠି ଶୁଣି ସେମାନଙ୍କ ଉଠୋଧାରରେ ମଧ୍ୟ ନିଶ୍ଚୟ ହସଟିଏ ଫୁଟିଥିବ। ବୁଲୁ ଭାଇ, ଆଜି ସମ୍ପର୍କ ଅଗଣାରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମର ଉପସ୍ଥାପିକା ଅପାଙ୍କୁ ଏତେ ଭଲ ପାଇବା ଦେଇଥିବାରୁ ଆଜି ସେମାନଙ୍କ ତରଫରୁ ଆପଣଙ୍କୁ ମୁଁ ସାଧୁବାଦ ଜଣାଉଛି। ଭାଇ, ଆଶା କରୁଛି ଆପଣ ଭଲରେ ଥିବେ, ବହୁତ ବହୁତ ଧନ୍ୟବାଦ।
0: ଦୀପ୍ତି ରଞ୍ଜନ, ଏବେ ଆମକୁ ପରବର୍ତ୍ତୀ ଚିଠିଟି ଆସି ପହଞ୍ଚିଛି ଲତା ହରଣ କାକଟପୁର ପୁରୀରୁ, ଏବଂ ଚିଠିଟି ଆମକୁ ପଠାଇଛନ୍ତି କବିରାଜ ପରିଡ଼ା।
1: କବିରାଜ ଭାଇ, ଆପଣଙ୍କୁ ସାଦରରେ ସ୍ୱାଗତ କରୁଛି ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ। ତେବେ ଦେଖିନେବା ବିଶ୍ୱଜିତା, କବିରାଜ ଭାଇ ନିଜ ମତାମତ ଚିଠିରେ କ'ଣ ଲେଖିଛନ୍ତି?
0: ଦୀପ୍ତି ରଞ୍ଜନ, କବିରାଜ ଭାଇ ସର୍ବପ୍ରଥମେ ଯୁବବାଣୀର ସମସ୍ତ ଅପା ଓ ଭାଇମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହା ସହ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ ବୋଲି ସେ ଲେଖିଛନ୍ତି। ନିଜର ମତାମତରେ ଭାଇ ଲେଖିଛନ୍ତି, ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ମନମୁଗ୍ଧକର ହେଉଛି, ଯେମିତିକି ସୃଜନୀର ଆଲୋଚନା ସାଙ୍ଗକୁ।
1: ଆମେ ନିଶ୍ଚୟ ସ୍ଥାନିତ କରିବା, ଚିଠିଟି ପଢ଼ିନିଅ।
0: ଦୀପ୍ତି ରଞ୍ଜନ, କବିରାଜ ଭାଇ ସର୍ବପ୍ରଥମେ ଯୁବବାଣୀ ଅଗଣାର ସମସ୍ତ ଅପା ଏବଂ ଭାଇମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଜଗନ୍ନାଥଙ୍କ କୃପାରୁ ସମସ୍ତେ ଖୁବ୍ ଭଲରେ ଥିବେ ବୋଲି ସେ ଲେଖିଛନ୍ତି। କାର୍ଯ୍ୟକ୍ରମର ମତାମତରେ ଭାଇ ଲେଖିଛନ୍ତି, ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ମନମୁଗ୍ଧକର ହେଉଛି, ଯେମିତିକି ସୃଜନୀର ଆଲୋଚନା ସାଙ୍ଗକୁ ଗଳ୍ପ ଅପରାଜିତା ତାଙ୍କୁ ଖୁବ୍ ପ୍ରେରଣା ଦେଇଥିଲା। ପରେ ପରେ ଶୁକ୍ରବାର ଦିନ ପ୍ରସାରିତ ହୋଇଥିବା ଚିଠିରେ ଚିଠିରେ ମନର ଗୀତ କାର୍ଯ୍ୟକ୍ରମରେ ସବୁ ଶ୍ରୋତାମାନଙ୍କର ଅନୁରୋଧର ଗୀତଗୁଡ଼ିକ ଖୁବ୍ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇଥିଲା ବୋଲି ଭାଇ ଲେଖିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଦୁଇ ଅପାଙ୍କୁ ମଧ୍ୟ ଭାଇ ଢେର ସାରା ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କର ଉପସ୍ଥାପନା ଶୈଳୀ ଭାଇଙ୍କର ମନକୁ ବେଶ୍ ଛୁଇଁଛି ବୋଲି ଭାଇ ତାଙ୍କ ଚିଠିରେ ମତାମତ ରଖିଛନ୍ତି।
1: କବିରାଜ ଭାଇଙ୍କର ଏହି ଚିଠି ଶୁଣି ମୁଁ ବହୁତ ଖୁସି ହେଲି ବିଶ୍ୱଜିତା। ନିଶ୍ଚିନ୍ତ ଭାବେ ଭାଇ ଆମର କାର୍ଯ୍ୟକ୍ରମଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଶୁଣି ନିଜର ମୂଲ୍ୟବାନ ମତାମତ ଆମକୁ ଲେଖି ପଠାଇଛନ୍ତି। କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ମଧ୍ୟ ଆମକୁ ସେ ଦେଇଛନ୍ତି। ତେବେ ଭାଇ, ଆପଣ ଆମକୁ ଯେଉଁ ସବୁ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶଂସା ଲେଖିଛନ୍ତି, ସେ ସମସ୍ତ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିବା ସମସ୍ତ ଅପା ଭାଇମାନଙ୍କ ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ଏମିତି ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଏ ଧାରା ଆମେ ଏଭଳି ଜାରି ରଖିବୁ। ଆପଣଙ୍କୁ ଅନେକ ଭଲ ପାଇବା ଏବଂ ସାଧୁବାଦ ଭାଇ, ଏମିତି ଆମକୁ ଉତ୍ସାହିତ କରାଉଥାନ୍ତୁ। କାର୍ଯ୍ୟକ୍ରମ ଶୁଣି ଆମକୁ ନିଜର ସ୍ନେହର ଚିଠି ଲେଖୁଥାନ୍ତୁ, ବହୁତ ବହୁତ ଧନ୍ୟବାଦ କବିରାଜ ଭାଇ ଆପଣଙ୍କୁ। ତେବେ ବିଶ୍ୱଜିତ, ପରବର୍ତ୍ତୀ ଚିଠି କ୍ରମରେ ଚିଠିଟି କିଏ ଓ କେଉଁଠୁ ପଠାଇଛନ୍ତି ପଢି ଶୁଣେଇ ଦିଅନ୍ତୁ।
0: ଦୀପ୍ତି ରଞ୍ଜନ, ପରବର୍ତ୍ତୀ ଚିଠି କ୍ରମରେ ଚିଠିଟି ଆସି ପହଞ୍ଚିଛି ହୁଲିପୁର କିଶୋରନଗର କଟକରୁ। ଚିଠିଟି ଆମକୁ ପଠାଇଛନ୍ତି ବୈଜନ୍ତୀ ବିଷୋଇ। ଭଉଣୀ ନିଜର ମତାମତ ଚିଠିରେ ଲେଖିଛନ୍ତି ଯେ ବର୍ତ୍ତମାନ ଯୁବବାଣୀର କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗୁଛି, ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହେଉଛି ବୋଲି ଭଉଣୀ ଲେଖିଛନ୍ତି। ତେଣୁ ସମସ୍ତ ଅପାଭାଇମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ଲାଗିବ ବୋଲି ସେ ଲେଖିଛନ୍ତି। ଏହାସହ ଭଉଣୀ ଲେଖିଛନ୍ତି, ରଜ ପର୍ବ ଉପରେ ପ୍ରସାରିତ ହୋଇଥିବା ବିଶେଷ କାର୍ଯ୍ୟକ୍ରମଟି ଖୁବ୍ ସୁନ୍ଦର ହୋଇଥିଲା। ଏହାସହ ଦୀପ୍ତି ରଞ୍ଜନ ଭଉଣୀ ଅଭିମାନ କରି ଲେଖିଛନ୍ତି ଯେ ମହ୍ଲାର ପ୍ରତିକ୍ରିୟା ଆଉ ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମରେ ଭଉଣୀଙ୍କର ଫୋନ୍ଟି ଲାଗିପାରୁନାହିଁ ଏବଂ ଫୋନ୍ କରିବାର ନିର୍ଦ୍ଦିଷ୍ଟ ସମୟଟି ଭଉଣୀ ଜାଣିପାରୁନାହାନ୍ତି, ସେଥିପାଇଁ ବୋଧହୁଏ ଫୋନ୍ ଲାଗୁନାହିଁ ବୋଲି ଭଉଣୀ ତାଙ୍କ ଚିଠିରେ ଲେଖିଛନ୍ତି।
1: ବୈଜନ୍ତୀ ଭଉଣୀ, ପୁଣି ଥରେ ଆପଣଙ୍କୁ ଆମ ଯୁବବାଣୀ ପରିବାର ତରଫରୁ ଅନେକ ସ୍ନେହ ଭଲ ପାଇବା ଜ୍ଞାପନ କରିବା ସହିତ ଅଜସ୍ର ଧନ୍ୟବାଦ ଜଣାଉଛି ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଦେଇ ଶୁଣୁଛନ୍ତି, ଏତେ ଭଲ ପାଇବା ଆମକୁ ଦେଉଛନ୍ତି। ତେବେ ନିଜ ବ୍ୟସ୍ତ ବହୁଳ ଜୀବନରେ ସମୟ ବାହାର କରି ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେତିକି ହିଁ ଆମ ପାଇଁ ବହୁତ ବଡ଼ କଥା। ତଥାପି ମଝିରେ ମଝିରେ ଆପଣଙ୍କ ଚିଠି ଖଣ୍ଡେ ଲେଖା ପଢ଼ିବାର ଉତ୍ସୁକତା ଆମର ନିଶ୍ଚୟ ରହିବ। ତେବେ ଆପଣ ଲେଖିଛନ୍ତି ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆପଣ ଫୋନ୍ କରୁଛନ୍ତି କିନ୍ତୁ ଆପଣଙ୍କ ଫୋନ୍ ଲାଗିପାରୁନାହିଁ କୌଣସି କାରଣବଶତଃ। ମୁଁ ଆପଣଙ୍କୁ କହି ରଖୁଛି ଯେ ଫୋନ୍ କରିବାର ନିର୍ଦ୍ଦିଷ୍ଟ ସମୟ ରହିଛି, ଯେଉଁଟାକି ଆମର ରେଡିଓ ମାଧ୍ୟମରେ ପ୍ରସାରିତ ହୋଇଥାଏ। ଆପଣ ଏମିତି ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, ଆମକୁ ଭଲ ପାଇବା ଦେଉଥାନ୍ତୁ। ଆପଣଙ୍କ ଫୋନ୍ ଲାଗୁନଥିବାରୁ ଏନେଇ ମୁଖ୍ୟାଳୟରେ ଆମେ ଜଣାଇବୁ ଏବଂ ଆଶା କରୁଛୁ ଆପଣଙ୍କ ସମସ୍ୟାର ସମାଧାନଟି ଖୁବ୍ ଶୀଘ୍ର ହୋଇଯିବ। ଆପଣ ନିଶ୍ଚୟ ଭାବେ ଫୋନ୍ ମାଧ୍ୟମରେ ଆମ ସହ କଥାବାର୍ତ୍ତା ହୋଇପାରିବେ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ବିଶ୍ୱଜିତା, ପରବର୍ତ୍ତୀ ଚିଠିଟି କିଏ କେଉଁଠୁ ପଠାଇଛନ୍ତି ତେବେ ପଢ଼ିକି ଶୁଣାଇ ଦିଅ ଆମ ଶ୍ରୋତାବନ୍ଧୁ।

0: ମାନଙ୍କୁ
1: ଦୀପ୍ତିରଞ୍ଜନ, ଦୁଃଖର କଥା ଏହାକି ଯେ ଏବେ ଆମ ପାଖରେ ଶେଷ ଚିଠିଟି ଅଛି। ଏହି ଚିଠିଟିକୁ ପଠାଇଛନ୍ତି ନରେନ୍ଦ୍ର କୁମାର ସାହୁ, ଅରଖପାଟଣା, ଆଠଗଡ଼, କଟକରୁ।
0: ଆମ ନିୟମିତ ଶ୍ରୋତା ନରେନ୍ଦ୍ର ଭାଇଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମରେ ସ୍ୱାଗତ କରିବା ବିଶ୍ୱଜିତା ଏବେ ପଢ଼ିନିଅ ଯେ ସେ ତାଙ୍କ ମତାମତର ଚିଠିରେ ଆମ ପାଇଁ କ'ଣ ଲେଖିଛନ୍ତି।
1: ଦୀପ୍ତିରଞ୍ଜନ ଭାଇ ନିଜର ମତାମତରେ ଲେଖିଛନ୍ତି, ଜୁନ୍ ମାସ 28 ତାରିଖ ଦିନ ପ୍ରସାରିତ ହୋଇଥିବା ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମ ସେ ଶୁଣିଥିଲେ। ଏହାର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ମନମୁଗ୍ଧକର ହୋଇଥିଲା ବୋଲି ସେ ପ୍ରଶଂସା କରିଛନ୍ତି। ଏହାପରେ 29 ତାରିଖ ଅନ୍ୱେଷା କାର୍ଯ୍ୟକ୍ରମ ମଧ୍ୟ ସେ ଶୁଣିଥିଲେ, ଏହା ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଏହି ଅନ୍ୱେଷା କାର୍ଯ୍ୟକ୍ରମରେ କରାଯାଇଥିବା ଆଲୋଚନା ଓ ବିଜ୍ଞାନ ବିଚିତ୍ରା, ତା ସହ ଖେଳ ଖବର ତାଙ୍କୁ ଖୁବ୍ ଭଲ ଲାଗିଥିଲା। ପରେ ପରେ 30 ତାରିଖର ସୃଜନୀ କାର୍ଯ୍ୟକ୍ରମ ମଧ୍ୟ ସେ ଶୁଣିଥିଲେ। ଏଥିରେ ପ୍ରସାରିତ ହୋଇଥିବା ଗଳ୍ପ, କବିତା, ଆଲୋଚନାଗୁଡ଼ିକ ତାଙ୍କୁ ବହୁତ ଭଲ ଲାଗିଥିଲା ଓ ହୃଦୟକୁ ଛୁଇଁଥିଲା ବୋଲି ସେ ଲେଖିଛନ୍ତି। ଏହାସହ ଏହିସବୁ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିବା ଉପସ୍ଥାପକ ଭାଇ ଓ ଅପାମାନଙ୍କୁ ସେ ତାଙ୍କର ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।
0: ନରେନ୍ଦ୍ର ଭାଇ, ଆପଣଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଦେଉଛି ଯେ ଆପଣ ଆମ କାର୍ଯ୍ୟକ୍ରମଗୁଡ଼ିକୁ ହୃଦୟର ସହିତ ଶୁଣି ଆମକୁ ଏତେ ଭଲ ପାଇବା ଲେଖିଛନ୍ତି। ତେବେ ଆପଣ ଲେଖିଛନ୍ତି ଯେ ଆପଣଙ୍କୁ ଫୋନ୍ ଇନ୍ ସମ୍ପର୍କରେ ଅପା ଦୁଇ ଜଣଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି। ନିଶ୍ଚିନ୍ତ ଭାବରେ ଆପଣଙ୍କ ପ୍ରଶଂସାର ଶବ୍ଦ ତାଙ୍କୁ ଆହୁରି ଉତ୍ସାହିତ କରିବ। ଆପଣ ଯୁବବାଣୀର ସମସ୍ତ ଭାଇ ଅପାମାନଙ୍କୁ ପ୍ରଶଂସା କରିଛନ୍ତି। ନିଶ୍ଚିନ୍ତ ଭାବରେ ସେମାନେ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କ ପ୍ରଶଂସା ପାଇଁ ବହୁତ ଖୁସି ଏବଂ ଉତ୍ସାହିତ ହେବେ। ଏମିତି ଆମର କାର୍ଯ୍ୟକ୍ରମ ସବୁ ଶୁଣୁଥାନ୍ତୁ, ଆମକୁ ଭଲ ପାଇବା ଦେଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ।
1: ଦୀପ୍ତିରଞ୍ଜନ, ଆମ ଶ୍ରୋତା ବନ୍ଧୁ ଭାଇ ଭଉଣୀମାନଙ୍କ ସହିତ ଆମର ଏହି ସମ୍ପର୍କର ଡୋରି ସବୁବେଳେ ନିଶ୍ଚୟ ଏମିତି ମଜବୁତ ହୋଇ ରହିଥିବ। ସେମାନେ ଆମ କାର୍ଯ୍ୟକ୍ରମଗୁଡ଼ିକୁ ଏମିତି ଶୁଣୁଥିବେ ଆଉ ସେମାନଙ୍କର ସ୍ନେହ ଭଲ ପାଇବାକୁ ଚିଠି ମାଧ୍ୟମରେ ଏମିତି ଆମ ପାଖକୁ ଲେଖି ପଠାଉଥିବେ। ଆଜିର କାର୍ଯ୍ୟକ୍ରମକୁ ଚିଠି ପଠାଇଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ଶେଷରେ ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ।

0: ତେବେ ଶ୍ରୋତାବନ୍ଧୁ, ଆପଣ ଏମିତି ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଆପଣ ଏଭଳି ଭାବରେ ଆମକୁ ଚିଠି ଲେଖି ପଠାଉଥାନ୍ତୁ ଆଉ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଥାନ୍ତୁ। ଆଜି ଷ୍ଟୁଡିଓ ଘଡ଼ିରେ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା, ଚିଠି ଓ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଏବଂ ଆମକୁ ମେଲ୍ କରିବା ପାଇଁ ମେଲ୍ ଆଇଡିଟି ନୋଟ୍ କରନ୍ତୁ yv.aircc@gmail.com।
0: ଆଜିର ସମ୍ପର୍କ କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ
1: ଆଉ ମୁଁ ବିଶ୍ୱଜିତା
0: ରହୁଛୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311ଟି କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ କରିବେ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି। କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ, ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ଆସନ୍ତା 24 ଘଣ୍ଟା ମଧ୍ୟରେ 5ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ରାତି 7ଟାରେ। ନମସ୍କାର।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ ସନ୍ଧ୍ୟା 6:10। ଇଂଲଣ୍ଡର ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026 ଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 6:30। ଜନଜୀବନ ସମ୍ଭାଦ ପ୍ରଚାର କରିବୁ ସନ୍ଧ୍ୟା 6:55। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ଶାନ୍ତନୁ କୁମାର ରଥ। ଶ୍ରୀମଦ୍ ଭାଗବତର 87ତମ ଭାଗ 6:40। 7:10ରେ ଆମର ସ୍ୱାସ୍ଥ୍ୟରେ ଶୁଣିବେ ବିଷାଦ ରୋଗ, ଆଲୋଚନା କରିବେ ଡାକ୍ତର ନୀଳମାଧବ ରଥ। ପ୍ରଭାତ ପରିକ୍ରମା 7:25। କଥିକା 7:35, ଏଥିରେ ଶୁଣିବେ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚକ ଡକ୍ଟର ସୂର୍ଯ୍ୟମଣି ବେହେରା। ଅତସୀ କୁସୁମ 7:40, କଣ୍ଠଶିଳ୍ପୀ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶ୍ରୀକ୍ଷେତ୍ର ମାଧୁରୀ 8:30, ଏଥିରେ ଶୁଣିବେ ପୁଷ୍ପାଳକ ସେବା, ଆଲୋଚକ ବଳଦେବ ସିଂହାରୀ। ବୈଦେହିଶ ବିଳାସର 76ତମ ଭାଗ 8:45। ଦିନ 10:30 ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଓ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ। ଅଭୁଲା ଗୀତ ଦିନ 11:10, କଣ୍ଠଶିଳ୍ପୀ ନାଜିଆ ସୟେଦ ଏବଂ ଅମରେନ୍ଦ୍ର ମହାନ୍ତି। ଗୋପାଳଙ୍କ ଓଗାଳ ଦିନ 11:30 ପରିବେଷଣ କରିବେ ପ୍ରଶାନ୍ତ ଦାସ ଏବଂ ସାଥୀ। ମହୁରୀ ବାଦ୍ୟ ଦିନ 1:10 ପରିବେଷଣ କରିବେ କ୍ଷେତ୍ରବାସୀ ମଲ୍ଲିକ। ନାରୀ ମହଲେ ଆମ ରୋଷେଇ ଦିନ 1:20, ଏଥିରେ ଶୁଣିବେ ଚିନ୍ମୟୀ ଦେବତା ଏବଂ ଅଞ୍ଜନା ଶତପଥୀଙ୍କ ସହିତ ସାକ୍ଷାତକାର। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ 6:10। ଯୁବଶକ୍ତି ପ୍ରଚାର କରିବୁ 6:30। ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ରାତି 7:25। କୃଷି ସଂସାର ରାତି 7:30, ଏଥିରେ ଶୁଣିବେ କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା ସମ୍ପର୍କରେ ମମତା ପଣ୍ଡାଙ୍କ ସହିତ ଆଲୋଚନା। କୈଳାସନାଥ ତ୍ରିପାଠୀ ଗାଇଥିବା ଓଡ଼ିଶୀ ଗୀତ ରାତି 8:30। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ନାଟକ ବେବି ସିଟର ପ୍ରଚାର କରିବୁ ରାତି 10:02। ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ରଣଦୀପ ପ୍ରଧାନ। ପଣ୍ଡିତ ଶିବ କୁମାରଙ୍କର ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:30। ଗୀତ ଗୀତିକା ଶୁଣିବେ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 3:00। ଚିରହରିତ ଅପରାହ୍ନ 4:00, ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 5:00 ଏବଂ ରାତି 7:02। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବ ରାତି 8:02। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 69ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦରେ ଲେଖରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ଲଲିତ ମୋହନ ତିୱାରି। आदौ मुख्य वार्ताः। होर्मुज जलडमरू मध्येत्यनेन माध्यमेन एलएनजी इत्यस्य जलयान प्रेषणस्य पुनः प्रारंभात् अनन्तरं भारत सर्वकारेण प्राकृतिक वायु आपूर्तौ आपत्कालिकाः प्रतिबन्धाः निरस्तीकृताः।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।
1: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ

0: ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦ୍ନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦ୍ନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦ୍ନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପଭି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ୍ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,85,083 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,087 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି।

0: କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି, ଫଳରେ ମ୍ୟୁଟେସନ୍ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପଭି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି, ପଞ୍ଜୀକରଣ ମହାନିରୀକ୍ଷକ, ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମିପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ଭଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h ଆମ ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ଭଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ରିଲାକ୍ସ,
3: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
2: आरबीआई कहे स्मार्ट बनो कूल रुहो।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା' ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି, କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ କ୍ରିଷ୍ଟାଲ୍ସ ନାମକ ଏହି ନଦୀରେ ପାଞ୍ଚଟି ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗେରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ, ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75ଟି ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇ ଚାଲିଛି। ପର୍ମାଫ୍ରୋଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରୋଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାର୍ମେଣ୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି ଅଭିଶପ୍ତ ବୋଲି ପରିଚିତ। ଏହାର ନାମ କର୍ମନାଶା। ଏହା ଉତ୍ତରପ୍ରଦେଶ ଏବଂ ବିହାର ଦେଇ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀରେ ମିଶିଛି। ନଦୀ ପାଣିକୁ ଦେଖିଲେ ଲୋକେ ଖୁସି ହେଉଥିବା ବେଳେ ଏହି ନଦୀକୁ ଦେଖିଲେ ଏହାର ପାଣି ଛୁଇଁବାକୁ ବି କେହି ସାହସ କରନ୍ତି ନାହିଁ। ବିଶେଷକରି ଶୁଭକର୍ମ କରିବାକୁ ଯାଉଥିବା ଲୋକେ ଏହି ନଦୀଠାରୁ ଦୂରେଇ ରହନ୍ତି। କିମ୍ବଦନ୍ତୀ କହେ, ସତ୍ୟବ୍ରତ ବା ତ୍ରିଶଙ୍କୁ ନାମକ ରାଜା ସଶରୀରରେ ସ୍ୱର୍ଗକୁ ଯିବା ଲାଗି ଗୁରୁ ବଶିଷ୍ଠଙ୍କ ଆଗରେ ଇଚ୍ଛା ପ୍ରକାଶ କଲେ। ତପସ୍ୟା କରିବା ପରେ ତ୍ରିଶଙ୍କୁଙ୍କ ଇଚ୍ଛା ପୂରଣ ହୋଇଥିଲା ଏବଂ ସେ ସ୍ୱର୍ଗକୁ ଯାଇଥିଲେ। ହେଲେ ସେଠାରୁ ଦେବରାଜ ଇନ୍ଦ୍ର ତାଙ୍କୁ ଫେରାଇ ଦେବାରୁ ସେ ଆକାଶରେ ଓଲଟା ଝୁଲି ରହିଲେ। କୁହାଯାଏ ତ୍ରିଶଙ୍କୁଙ୍କ ମୁହଁରୁ ଲାଳ ପଡ଼ି ଏହି ନଦୀ ସୃଷ୍ଟି ହୋଇଥିଲା। ଶେଷରେ ଗୁରୁ ବଶିଷ୍ଠ ନିଜେ ତାଙ୍କୁ ଅଭିଶାପ ଦେଇଥିଲେ। ଏହା ଯୋଗୁଁ ନଦୀ ମଧ୍ୟ ଅଭିଶପ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କର ବିଶ୍ୱାସ, ଏହି ନଦୀ ଜଳକୁ ଛୁଇଁଲେ ନିଜର ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ନଦୀରେ ଜଳଧାର ପ୍ରବାହିତ ହୋଇଥାଏ, ତେବେ ବିଶ୍ୱରେ ଏମିତି ଏକ ନଦୀ ଅଛି ଯେଉଁଥିରେ ପଥର ପ୍ରବାହିତ ହେଉଛି। ଏହି ନଦୀରେ ଏତେ ପଥର ବହି ଚାଲିଛି ଯେ ଏହା ପଥର ନଦୀ ବା ଷ୍ଟୋନ୍ ରିଭର ନାମରେ ପରିଚୟ ପାଇଛି। ଏହାକୁ ଷ୍ଟୋନ୍ ରନ୍ ମଧ୍ୟ କୁହାଯାଏ। ଏଭଳି ବିଚିତ୍ର ନଦୀ ରୁଷରେ ପ୍ରବାହିତ ହେଉଛି। ଏହା ନିକଟରେ ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଥିବାବେଳେ ବିଭିନ୍ନ ପଶୁପକ୍ଷୀଙ୍କ ଉପସ୍ଥିତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। କାରଣ ଯାହା ହେଉନା କାହିଁକି, ପଥର ନଦୀ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।

0: ଶୁଣିଲେ ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ଶ୍ରୋତା ବନ୍ଧୁ ରାତି 7ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଚିଠା ଭୋଟର ତାଲିକାରେ 3,13,00,000ରୁ ଊର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ କରିବେ ଶୁଭାରମ୍ଭ ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଭିଭିଜେ ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ନ୍ୟୁଜର୍ସିଠାରେ ବ୍ରାଜିଲ୍ ଓ ନରୱେ ମଧ୍ୟରେ ଆଜି ହେବ ମୁକାବିଲା ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ 7ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ମୁଖ୍ୟ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା ନମସ୍କାର

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ତାନସେନ ସିଂ ଓ ଗୀତା ଦାସ, କଥାଚିତ୍ର କାହ୍ନା।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା।

ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍କକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 30 ବିଲିୟନ୍ ଡଲାରରୁ ଅଧିକ ରହିଥିବାବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି।

ରହିବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବାବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତରୁ ଇଣ୍ଡୋନେସିଆକୁ ନୁହେଁ ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232ଟି ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାର୍ବାଡୋଡ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ

0: କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ ଏକ ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 5:30ରେ ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30ରେ ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲ୍ଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0ରେ ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0ରେ ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାଜ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବାର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ଭାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ, ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ

0: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜର ପହଣ୍ଡି ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଲୀଳାଦ୍ରି ବିଜେ ହବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଇବ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ। ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
1: ଶ୍ରୀ ବଳଦେବ ଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
2: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ, ରଥ ନିର୍ମାଣରେ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
1: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବ ଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
3: ଇଂଲଣ୍ଡର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ICC ମହିଳା T20 କ୍ରିକେଟ ବିଶ୍ୱକପ୍ 2026 ଫାଇନାଲ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ICC वुमेन्स T20 वर्ल्ड कप 2026 के अंतर्गत ऑस्ट्रेलिया और इंग्लैंड के बीच खेले जाने वाले फाइनल T20 क्रिकेट मैच का आंखों देखा हाल सुनने से पहले आइए सुनते हैं विशेष कार्यक्रम फर्स्ट बॉल 20।
5: दिस इज आकाशवाणी।

0: ସେଇଥିପାଇଁ ସୈନ୍ୟରେ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃ ବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି, ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ

0: ପୁରୁଷ ଅଛନ୍ତି।
1: ବିକ୍ରମଦେବ ଜୟୀ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟୀ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶି ଦିନ ରହିବାକୁ ସୁଖ ଲାଗୁନାହିଁ ମା।
0: କାହିଁକି ବାପା, ମତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତ ଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି, ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହି ଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
1: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ ଭଲ, ଏହାର ମାଛ ଗୁଡ଼ିକ ଖୁବ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରି ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
0: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି, ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏଇ ତ ମା, ମା ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ, ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ କହିଛି।
2: ଏଇ କଥାକୁ ତୋର ଏତେ ଦେଖ ପଦ୍ମ, ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ ମା। ତୁ କଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ସବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କଣ ଅଛି।
0: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କଣ ଆସିଲେଣି?
2: ମୁଁ ଜାଣିନାହିଁ, ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହବ, ଆଉ ସେ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
0: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ। ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି, ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ, ଆମେମାନେ କାଲି ସେ ପ୍ରାନ୍ତରକୁ ଯିବା। କନକ,
2: ବେଶ
3: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ।
4: ଜଗତର ସକଳ ସ୍ଥାନ ସମାନ ବିକ୍ରମଦେବ, କିନ୍ତୁ ତୁମ୍ଭେ ଏଠାରେ କାହିଁକି?
3: କାହିଁକି ଦେଖିବୁ, ଆକ୍ରମଣ କର ସୈନିକ।
4: ବିକ୍ରମ, ବିକ୍ରମ, ବିକ୍ରମ, ଶାନ୍ତ ହୁଅ ଭାଇ, ଏ ଯୁଦ୍ଧ ସୁନ୍ଦର ହେବ ନାହିଁ।
3: ରାଜଦ୍ରୋହୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ। ପୁରୁଷୋତ୍ତମଙ୍କ ବକ୍ସିଆ ବିଶ୍ୱନାଥଙ୍କୁ ଆକ୍ରମଣ କର ସୈନିକ, ଆଉ ପୁରୁଷୋତ୍ତମଙ୍କୁ।
2: ଏଇ ଯେ ଆଉ ଜଣେ ମୁମୂର୍ଷ ଯୁବକ ପଦ୍ମ, ସେ ଗଛ ମୂଳରେ, ଚାଲ ଟିକେ ପାଣି ଦେବା ତା ତୁଣ୍ଡରେ, ବିଚାରର କି କଷ୍ଟ।
0: ମୁମୂର୍ଷୁର ପରିଣାମ ଯଦି ମୃତ୍ୟୁରେ ହେଉନଥାନ୍ତା କନକ, ଆହା କି କଷ୍ଟ।
4: ବେଶ, କିନ୍ତୁ ସୈନ୍ୟ କାହାନ୍ତି ଅର୍ଜୁନ ସିଂହ?
3: ସେ କଣ ମହାରାଜ, ସୈନ୍ୟ ନାହାନ୍ତି, ମହାରାଜାଙ୍କର ନାମ ମାତ୍ର ଶୁଣିଲେ ଅନ୍ତପୁରର ଅବଳା ମଧ୍ୟ ଅସ୍ତ୍ର କିଣି ଉଠିବେ। ସୈନ୍ୟ ନାହାନ୍ତି, ମୁଁ 80 ସହସ୍ର ସୈନ୍ୟ ସଜ୍ଜିତ କରି ରଖିଅଛି ମହାରାଜ, ତତ୍ପରେ ସୋନପୁର, ବାମଣ୍ଡା, ତାମ୍ରଲିପ୍ତ, କାଶୀପୁରରେ ପ୍ରାୟ 1 ଲକ୍ଷ ସୈନ୍ୟ ଅବସ୍ଥାନ କରୁଅଛନ୍ତି। ଏହାଛଡ଼ା 1 ଲକ୍ଷ ସୈନ୍ୟ ରାଜଧାନୀରେ ଗଚ୍ଛିତ ଅଛନ୍ତି, ଏମାନଙ୍କର ପ୍ରତ୍ୟେକଙ୍କର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ। ତତ୍ପରେ ପ୍ରଜାଗଣ, ବାତ୍ସଲ୍ୟରେ ପରିପାଳିତ, ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶର ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ। ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ,
4: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ? ଅର୍ଜୁନ ସିଂହ, ବିଶ୍ୱନାଥ ପୁଣି କାଲି ଚାଲିଯାଇଅଛନ୍ତି। ଓଃ, କି ଦୃଶ୍ୟ ସେ ଯୁଦ୍ଧ କ୍ଷେତ୍ରର, କାଲି ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣରେ ଆହତ।

0: ମୁଁ ପିପାସାରେ କାତର। ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୁସୁ କଣ୍ଠରେ ଅମୃତ ଢାଳି ଦେଇଗଲା।
1: ସେ ତ କାଞ୍ଚିରାଜ କନ୍ୟା ମହାରାଜ, ଯୁଦ୍ଧ କ୍ଷେତ୍ରରେ ଜଳଦାନ କରି ବୁଲୁଥିଲେ, ବଡ ଗୁଣବତୀ ସେ ରାଜକନ୍ୟା।
0: କାଞ୍ଚି ରାଜକନ୍ୟା?
1: ହଁ ମହାରାଜ, ଆଜି ମଧ୍ୟ ଯୁଦ୍ଧ ହେଇପାରେ।
0: ହଁ ବକ୍ସି, ବିକ୍ରମ ଦେବତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ। ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ, ଏପରି କେତେ ଦିନ ଚାଲିଥିବ?
1: ଆଉ ବେଶୀ ଦିନ ନୁହେଁ ମହାରାଜ। ବିକ୍ରମଦେବ 50,000 ମାତ୍ର ସୈନ୍ୟ ଘେନି ଯୁଦ୍ଧ ଆରମ୍ଭ କରିଥିଲେ। ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ, ସେଥିରୁ ପ୍ରାୟ 10,000 କାଲି ନିହତ ହୋଇଅଛନ୍ତି। ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ, ଆଉ କେତେଦିନ ଏପରି ଚଳାଇବେ?
0: ଖୁବ୍ ବେଶୀ 3 ଦିନ, ଅଧିକ ନୁହେଁ। ଯୁଦ୍ଧକୁ ଯିବା ଦୁହେଁ ଦୁଇଆଡ଼େ। ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି। ଆଜି ଏ ଜନ୍ମିଦାୟ, ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ। ସେତେବେଳେ ହସି ଖେଳି ପୁନରାୟ ପରସ୍ପରକୁ ଆଲିଙ୍ଗନ କରିବା, ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା, ନହେଲେ ନହେଲେ ଶେଷ ଦେଖା। ସେନାପତି ବୃଦ୍ଧ ଅର୍ଜୁନ ସିଂହ, ବିଦାୟ ଦିଅ। ଓଡ଼ିଶାର ରାଜସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ, କ୍ଷୋଭ ନାହିଁ ବକ୍ସି, ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ।
2: ଏ କଣ ବକ୍ସି, ଶତ୍ରୁ ନିକଟରେ, ଯାଅ ଯାଅ, ଆଉ ବିଳମ୍ବ ନାହିଁ, ସତ୍ୱର ଯାଅ ସୈନିକ ବରା।
0: ବକ୍ସି ବୃଦ୍ଧ ଅର୍ଜୁନ ସିଂହ ଚକ୍ଷୁର ଅନ୍ତରା,
2: ଯାଅ ଯାଅ ବୃଦ୍ଧ, ବୃଦ୍ଧ ହେଲେ ସୁଦ୍ଧା ସିଂହ, ସିଂହ ଯାଅ।
0: ଶତ୍ରୁ କଣ ଏତେ ନିକଟରେ? ଏଇ ତରବାରୀ ଦେଖ, ତରବାରୀ ତୋର ପରିତୃପ୍ତି ପାଇଁ ଉନ୍ମୁକ୍ତ ଶତ୍ରୁର ବକ୍ଷ। ତୁ ଯଦି ନ ପାଉ ତୋର ଉପାସକର ଏଇ ବକ୍ଷରେ ତତେ ଅନ୍ତିମ ଆଶ୍ରା ଘେନିବାକୁ ହେବ।
1: ବିକ୍ରମ ଦେବ, ତୁମେ ଶତ୍ରୁ ଶିବିରରେ ଏକାକି ଏପରି ଯେ
3: କାଲିର ସାକ୍ଷାତ ସ୍ମରଣ କର ଦଶିବାଜୀ, ପୁଣି ସାକ୍ଷାତ।
1: ଆଜି ସାକ୍ଷାତର ଉଦ୍ଦେଶ୍ୟ ବିକ୍ରମ ଦେବ,
3: ଯୁଦ୍ଧ,
1: ଏକାକି ଯୁଦ୍ଧ,
3: ଆତ୍ମରକ୍ଷା କର ବର୍ବର।
1: କିନ୍ତୁ ସେ କିପରି ବିକ୍ରମ? କ୍ଷାନ୍ତ ହୁଅ, ତୁମ୍ଭେ ବର୍ତ୍ତମାନ ମୋ ଶିବିରରେ ଏକାକି, ସସୈନ୍ୟରେ ଆକ୍ରମଣ କରିବାକୁ ଆସିଥିଲେ ମୁଁ ଆତ୍ମରକ୍ଷା କରିଥାନ୍ତି। ତୁମ୍ଭେ ଏକ୍ଷଣି ଏ କୁଟୀରର ଅତିଥି,
3: ମୁଁ ଆତ୍ମରକ୍ଷା କରିବି ନାହିଁ ବିକ୍ରମ ଦେବ। ଏଇ ଅସ୍ତ୍ର ତ୍ୟାଗ କଲି। ଭୀରୁ କା ପୁରୁଷ ଦସ୍ୟୁ, ପ୍ରାଣରେ ଯେବେ ଏତେ ମମତା, ମୃତ୍ୟୁକୁ ଯେବେ ଏତେ ଭୟ, ଯୁଦ୍ଧ କ୍ଷେତ୍ରକୁ ଆସୁଥିଲୁ କି ନିମନ୍ତେ?
1: ମମତା ନୁହେଁ ବିକ୍ରମ ଦେବ, ପୁରୁଷୋତ୍ତମ ଦେବ ବେଶ ମରିଜାଣେ, ମମତା ତା ପାଖରେ କିଛି ନୁହେଁ, ଏ ମୃତ୍ୟୁର ଭୟ ନୁହେଁ ବିକ୍ରମ।
3: ଭୀରୁ କା ପୁରୁଷ ଆଶ୍ରୟ ବୀରତ୍ୱର ଛୟନ, ଉଦାରତାର ପ୍ରବଞ୍ଚନ। ତୋର ହତ୍ୟା କା ପୁରୁଷ, ଯୁଦ୍ଧ କ୍ଷେତ୍ରରେ ନୁହେଁ, ଏ ରାଜହସ୍ତରେ, ରାଜତରବାରୀରେ ନୁହେଁ, ଏହାକୁ ବନ୍ଦୀ କର ସୈନିକ ଗଣ।
4: ମହାରାଜ
1: କ୍ଷାନ୍ତ ହୁଅ ପ୍ରହରୀ।
4: ମହାରାଜ
1: ପ୍ରହରୀ, କିଛି ଚିନ୍ତା ନାହିଁ,
3: ତୋର ପୁରୁଷୋତ୍ତମ ନିଜେ ନିଶ୍ଚିନ୍ତ ପ୍ରହରୀ, ତୋର ଏତେ ଚିନ୍ତା କାହିଁକି? ବନ୍ଦୀକୁ ଘେନି ଯାଅ ସୈନିକ ଗଣ।
1: ତୁମ୍ଭର ଆସିବାରେ ପ୍ରୟୋଜନ ନାହିଁ ପ୍ରହରୀ, ତୁମ୍ଭେ ଶିବିର ରକ୍ଷା କର, ଆଉ ବୃଦ୍ଧ ଅର୍ଜୁନ ସିଂହ ଫେରିଲେ ଏ ସମ୍ବାଦ ଦିଅ।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବ ମାଳାରେ ଭୂଷିତ ହେବ। ପିତା, ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପୁରୀ ଶ୍ରୀକ୍ଷେତ୍ର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: ଯୁଦ୍ଧ ଶେଷ, ବିକ୍ରମ ନରସିଂହ ସମସ୍ତେ ଆଜି ବନ୍ଦୀ। ଏବେ ଏମାନଙ୍କୁ ମୁକ୍ତ କରିଦେବା କଣ ଭଲ ନୁହେଁ ମନ୍ତ୍ରୀ?
1: ମହାରାଜାଙ୍କର ଯେ ଇଚ୍ଛା ଆଉ ସେନାପତିଙ୍କର ଯେ ଅଭିମତ। କଣ ସେନାପତି,
0: ସାମ୍ରାଜ୍ୟ ପକ୍ଷରେ କଣ ସେନାପତି, କ୍ଷତିର ସମ୍ଭାବନା ଅଛି?
2: ମହାରାଜାଙ୍କ ସାମ୍ରାଜ୍ୟର କ୍ଷତି କରିବାର ଆଶଙ୍କା କୌଣସି ବ୍ୟକ୍ତିଠାରୁ ବିଶେଷ ନାହିଁ ମହାରାଜ, କିନ୍ତୁ କାରାରୁ ମୁକ୍ତ ହେଲେ ସେମାନେ ବିଦ୍ରୋହ ଘଟାଇବେ, ଏହି ମାତ୍ର ସମ୍ଭାବନା।
0: ତେବେ ଆଜୀବନ କଣ ତେବେ ବନ୍ଦୀ କରି ରଖିବ ସେମାନଙ୍କୁ?
1: ରାଜ୍ୟର ସମୃଦ୍ଧି ପାଇଁ, ପ୍ରଜାଗଣଙ୍କର ସୌଭାଗ୍ୟ ନିମନ୍ତେ ରଖିବା ଅବିହିତ ନୁହେଁ ମହାରାଜ।
0: ଆଜୀବନ ବନ୍ଦୀ, କିନ୍ତୁ ମନ୍ତ୍ରୀ ଏଥିରେ ସେମାନଙ୍କ ପ୍ରାଣରେ କି ଘୋର ଅଶାନ୍ତି ହେବ? ନାୟତ ସେମାନଙ୍କର ବିଶାଳ ସାମ୍ରାଜ୍ୟ ମୁଁ ବଳପୂର୍ବକ ଅଧିକାର କଲି, ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମ୍ଭର ବନ୍ଦୀ।
3: ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କଣ କହୁଛ ଅର୍ଜୁନ ସିଂହ?
4: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
2: ମୁକ୍ତି ମହାରାଜ?
0: ଏ ବିଜୟ ତୁମ୍ଭର ସେନାପତି ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ ନରସିଂହ, ଗୋପାଳ କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟର ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
1: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା, ମୁକ୍ତ ହୁଅନ୍ତୁ ମହାରାଜ।
0: ହଁ, ସେମାନଙ୍କୁ ମୁକ୍ତି ଦିଅ, ସେମାନେ ଆଜିରେ ମୁକ୍ତ।

କାହିଁକି ଏ କଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଓ କି କଷ୍ଟ, କି କରୁ।

0: ସେ ଦିନର ସେ ମୁମୂର୍ଷୁ ବାଣୀ ଜଳପାନ ନିମନ୍ତେ ତୃଷାର୍ଥର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ। ଆହା, କିଏ ସେ ବିଶ୍ୱନାଥ? ଏ କଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ। ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, କି କଷ୍ଟ, କି ପିପାସା, କି କରୁଣ ବାଣୀ। ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେ ସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ?
1: ଗଳାର ମାଳା।
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ। କି ବୀର! ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକେ କରୁଣ ଦୃଶ୍ୟ, ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ। କି କଷ୍ଟ, ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ।
2: କାଞ୍ଜିର ସମସ୍ତ ମରୁ ଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖି ନାହିଁ, ସେ କ୍ଷଣକର ଦେଖା ନୁହେଁ, ଚକ୍ଷୁର ଏକ ଫଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ, ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ, ଶୂନ୍ୟର ଅପ୍ସରା କିଏ ସେ? ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ, ତଥାପି ନା ଦେଖିଛି। ଚପଳା ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ, ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
3: ମହାରାଜ,
4: କି ସମ୍ବାଦ ସେନାପତି?
3: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
4: ଆଦେଶ? ସେନାପତି, ତୁମ୍ଭର ଯାହା ଇଚ୍ଛା କର।
3: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିଦ୍ରୋହର ଚିନ୍ତା ସୁଦ୍ଧା ନ କରନ୍ତି।
4: ତା ନିଶ୍ଚୟ ସେନାପତି, ଦୟାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏଥିରେ ଛାରଖାର ହେଇଗଲା। ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜର କର୍ତ୍ତବ୍ୟରେ ତ୍ରୁଟି ଘଟିବ ସେନାପତି।
3: ନିଶ୍ଚୟ ମହାରାଜ,
4: ନିଶ୍ଚୟ। ତେବେ ପୁନଶ୍ଚ ଯୁଦ୍ଧର ଆୟୋଜନ କର।
3: ଆୟୋଜନ ସମସ୍ତ ଠିକ ମହାରାଜ, ଏଇ ତ ଅର୍ଜୁନ ସିଂହ
4: ସ୍ୱର୍ଣ୍ଣ ମଧ୍ୟ ସଜ୍ଜିତ। କିନ୍ତୁ ଅର୍ଜୁନ ସିଂହ, ତୁମ୍ଭର ଏ ବୃଦ୍ଧ ବୟସରେ ଯୁଦ୍ଧ ଆଣିକି ଅସହ୍ୟ ହୋଇପଡ଼ିବ, ବିଶେଷ କଷ୍ଟ ହେବ।
5: ଅର୍ଜୁନ ସିଂହର କଷ୍ଟ ନାହିଁ ମହାରାଜ, ମୁଁ ଏ ଯୁଦ୍ଧକୁ ଯିବି, ଜୀବନର ସମସ୍ତ ଦିନ ଶକ୍ତି ଓଡ଼ିଶାର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଅଛି। ଏ ପ୍ରାଣ ଏବେ ମୋର ନୁହେଁ ମହାରାଜ, ଏ ମହାରାଜାଙ୍କର ପ୍ରାଣ।
4: ତୁମେ ତେବେ ଯିବ ଅର୍ଜୁନ ସିଂହ?
5: ଯିବି ମହାରାଜ, ସେନାପତି ରାଜଧାନୀରେ ରୁହନ୍ତୁ, ଗଜପତିଙ୍କର ଏ ଯୁଦ୍ଧରେ ଏଇ ତରବାରୀଟି ମୋର ଶେଷ ବାର ଚାଳନା କରି ଆସେ।
4: ଆଚ୍ଛା, ଯାଅ ଅର୍ଜୁନ ସିଂହ,
3: ଯାଅ ଅର୍ଜୁନ ସିଂହ, ତୁମେ ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ, ବିଜୟ ନିଶ୍ଚିତ, ଯାଅ ଶୀଘ୍ର, ପ୍ରସ୍ତୁତ ହୋଇ ଆସ।
5: ବିଦାୟ ନେଉଛି ତେବେ ସେନାପତି ମହାଶୟ, ଯୁଦ୍ଧଭୂମିରୁ ଫେରିଲେ ଆଉ ଥରେ ଜୀବନର ଅନ୍ତିମ ବିଦାୟ ଘେନିଯିବି, ନଚେତ ଏଇ ଶେଷ। ବିଦାୟ ନେଉଛି, ବିଦାୟ ମହାରାଜ।
4: ବିକ୍ରମ, କି ନିମନ୍ତେ ତୁମରେ ଅତ୍ୟାଚାର? ମୁଁ ତୁମ୍ଭର ଚିର ଶତ୍ରୁ ହୋଇପାରେ, ଦରିଦ୍ର ପ୍ରଜାଗଣ ନୁହନ୍ତି। ତୁମେ ଜାଣ ନିଶ୍ଚୟ ବିକ୍ରମ ଦେବ, ଯେ ବହ୍ନିରେ ତୁମ୍ଭେ ଦୁଃଖୀର କୁଟୀର ମାନ ଏତେ ନିର୍ଦ୍ଦୟ ନିଶାଙ୍କ ପ୍ରାଣରେ।

0: ଜାଳି ଦେଉଅଛ ସେଇ ବନ୍ନୀ ଶିକ୍ଷା ତୁମ୍ଭର ଏ ବିଦ୍ରୋହ ଚିରକାଳ ପାଇଁ ଭସ୍ମସାତ କରିବ। ଆଉ ସହି ହେଉ ନାହିଁ ସେନାପତି।
1: ଆଜି ଶିବରାତ୍ରି ନା ନରସିଂହ?
2: ନା, ଆଜି ତ୍ରୟୋଦଶୀ, କାଲି ଶିବରାତ୍ରି ହେବ।
3: ଆଜି ପୁରୁଷୋତ୍ତମ ବନ୍ଦୀ ହୋଇଥିଲା।
2: ହଁ, ଆର ବର୍ଷ ଆଜି ଠିକ ଆଜି ତ
1: ଚାହୁଁ ଚାହୁଁ ବର୍ଷେ ହେଇଗଲା। ଏ ବର୍ଷ ଆଜି ଯାଏ ତ ଯୁଦ୍ଧ ଆରମ୍ଭ ହେଲା ନାହିଁ।
2: ପୁରୁଷୋତ୍ତମ ବୋଧହୁଏ ବର୍ତ୍ତମାନ ଭୀତ, ନିଜର ଭ୍ରମ ବୁଝିପାରିଅଛି।
3: ସେନାପତି କିଏ ଆସୁଛି, ବସନ୍ତ ବିରାଟ ନା ସେଇ ବୁଢା ଅର୍ଜୁନ ସିଂହ?
2: ହଁ, ଅର୍ଜୁନ ସିଂହ ଆସିଥିଲେ ଭଲ।
1: ତା ବିଚାର ନାହିଁ ନରସିଂହ, ଲଙ୍କାରେ ଯୋଉଠି ସାନ ସେଇଠି ଷାଠିଏ ହାଟ, ମନେ ଅଛି ସେଦିନର କଥା? ହଉ, ଯିଏ ଆସୁ ଏଥର ନିଶ୍ଚୟ।
2: ତା ଠିକ, ଯୁଦ୍ଧ ଆଉ କେତେ ଦିନ ଚାଲିଥିବ, ଏଇଥର କେ ଶେଷ।
3: ପୁରୁଷୋତ୍ତମକୁ କଣ ବନ୍ଦୀ କରିବା ନା ହତ୍ୟା?
1: ହତ୍ୟା, ସେପରି ମୂଢ଼ର ମୃତ୍ୟୁଦଣ୍ଡ ଆଉ କାହିଁରେ ହେବନି, ହତ୍ୟା।
2: ତେବେ ବନ୍ଦୀ କଲେ ଲାଭ ଅଛି, ଲାଭ ଏଇ ଯେ ସେ ଆଜୀବନ ନିଜ କର୍ମର ଫଳ ଭୁଞ୍ଜୁଥିବ।
1: ତା ମଧ୍ୟ ଠିକ,
3: ବନ୍ଦୀ ଆଉ ହତ୍ୟା ଉଭୟ ଏକାବେଳକେ କରିହୁଅନ୍ତା କି?
1: ଆଉ ସେ ଅର୍ଜୁନ ସିଂହ ମଧ୍ୟ ସେଥିସଙ୍ଗରେ।
2: ବସନ୍ତ ବିରାଟ ଆମର ସେନାପତି ହେବ?
3: ବିଶ୍ୱାସ ନାହିଁ ନରସିଂହ।
1: କେହି ନୁହେଁ ନରସିଂହ, ନିଜ ଗୋଡ଼ରେ ଛିଡ଼ା ହେବାକୁ ହେବ।
2: ତା ସତ୍ୟ, ବର୍ତ୍ତମାନ ଯୁଦ୍ଧ ଶୀଘ୍ର ଆରମ୍ଭ ହେଲେ ଭଲ, ଅପେକ୍ଷା ଆଉ ଭଲ ଲାଗୁନାହିଁ।
3: ଆସ ନରସିଂହ।
1: ସୈନ୍ୟ ସଜ୍ଜିତ, ଏଥର ତୁମୂଳ ସଂଗ୍ରାମ, ଏ ଯୁଦ୍ଧରେ ଜୟ ଅବସମ୍ଭାବୀ, ଏଣିକି ବିଶାଳ ରାଜ୍ୟର ରାଜା ବିକ୍ରମଦେବ, ନରସିଂହ, ରାମଚନ୍ଦ୍ର, ତୁମେ ବିଦ୍ରୋହ କରିପାରିବ? ବିଦ୍ରୋହର ଦମନ ଯୁଦ୍ଧଭୂମିରେ ଛାଣିତ ତରବାରୀର ଧାରରେ ବିଶ୍ୱାସ ନାହିଁ। ସୈନ୍ୟମାନଙ୍କ ସଙ୍ଗେ ମୋର ଉପସ୍ଥିତି ସର୍ବଦା ଦରକାର। ଯାଏ
4: ଏଇ ସେଇ ସ୍ଥାନ, କୃଷ୍ଣା ନଦୀ ତୀର ପ୍ରାନ୍ତର। ଆଜି ବହୁ ଦିନ ଅତୀତ ହେଇଛି, କିନ୍ତୁ ସେଇ ଦୃଶ୍ୟ ସବୁ ସେହିପରି। ଏଇ ସ୍ଥାନ, ପ୍ରିୟ ସୈନିକ ବର ବିଶ୍ୱନାଥ ନରେନ୍ଦ୍ର ଏହିଠାରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କଲେ। ସେ ଆଜିକୁ ଏକ ବର୍ଷରୁ ଅଧିକ। ବିଶ୍ୱନାଥ, ଚାଲିଯାଇଅଛ, ଆଉ ସେଦିନ କ୍ଷଣକ ମଧ୍ୟରେ ଚାଲିଗଲ। ଜୀବନରୁ ପ୍ରିୟତର ନୟନର ନିମିଷ ପ୍ରତିମା ମୋର ତୁମେ ପଦ୍ମାବତୀ। ଏଇ ବୃକ୍ଷମୂଳ, ଏଇ କ୍ଷୀଣ ଛାୟା, ଏଇ ଶାମଳ ଦୁର୍ବା, ଏଇଠାରେ ମୃତ୍ୟୁର ଅନ୍ତିମ ଶଯ୍ୟାରେ ସାହିତ ବିକ୍ରମଦେବର ଆକ୍ରମଣରେ ଆହତ ମୁମୂର୍ଷୁ ନିଃସହାୟ ମୁଁ, ପିପାସାରେ କାତର, ମରଣର ଯନ୍ତ୍ରଣାରେ ଅସ୍ଥିର, ସେତେବେଳେ କିଏ ଆସି ମୋରେ ଶୁଷ୍କ କଣ୍ଠରେ ସ୍ୱର୍ଗର ଅମୃତ ଢାଳି ଦେଇଗଲା, ମୋର ମରଣରେ ଜୀବନ ଦାନ କଲା। ଚିହ୍ନି ପାରିଲି ନାହିଁ ପଦ୍ମାବତୀ, ନା ନା ବିଶେଷ କିଛି ନଥିଲା। ଜାଣେ ଜାଣେ ଅସମ୍ଭବ, ଏ ଏକ ବିଷମ ଦୁରାଶା, କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି, ଦେବୀ ଦେବୀ ଏ ଜୀବନ ତୁମର। ହେଲା ନାହିଁ, ଚାଲିଗଲ, ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି। ସେହି ବିଶାଳ ପ୍ରାନ୍ତର ସେହି ତରୁତଳ, ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳଦାନରେ ବହିଯାଉଅଛି, ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହ, ତୁମେ, କେବଳ ତୁମେ ପଦ୍ମାବତୀ, ତୁମେ। ଉଃ, କି ଭ୍ରମ, କି ନିରାଶା।

0: ବିବାହ ହେବାକୁ ପଦ୍ମାବତୀର ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣକୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା। ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନ ହେଲେ ଦେଖି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି।
0: ସେ ତ ସର୍ବଦା ପଢିବାରେ ବ୍ୟସ୍ତ।
1: ପଢିବାରେ ବ୍ୟସ୍ତ, ଏତେ ପଢିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରିନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି।

0: ପରିବର୍ତ୍ତନ
1: ପାଗଳ ଏଇ ତ ପାଗଳ ବୁଝିଲ ରାଣୀ ପାଗଳ ହେଇଯିବ କନ୍ୟା ଶୀଘ୍ର ବିବାହର ପ୍ରୟୋଜନ କନ୍ୟା ପାଗଳ ଆଉ ତାର କାରଣ ତୁମେ ନିଜେ ରାଣୀ
0: କାରଣ ମୁଁ ପଦ୍ମ ତ ପାଗଳ ନୁହେଁ
1: ହଁ ହଁ ପାଗଳ ଆଉ ତାର କାରଣ ତୁମେ ଦୈରକ୍ତିକରଣ
0: ନା ତା ନୁହେଁ ପଦ୍ମ ମୋର ପାଗଳ ମା ପଦ୍ମ
1: ଯାଅ ଦୈରକ୍ତି କର ନାହିଁ କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ ଯାଅ
0: ଆଚ୍ଛା ଯା ପଦ୍ମ ପଦ୍ମ
2: ଚତୁର୍ଦିଗରେ କି ଉତ୍ସବ କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମ ଦେବ ନରସିଂହ ଦେବ ଆଉ ରାମଚନ୍ଦ୍ର ଦେବ ଗାଓ ବୈତାଳିକ ଗଣ ଗାଓ ପୁରବାସୀ ଗାଓ ସୈନିକ ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା ଆଜି ଶୁଷ୍କ ଠିକ କହିଅଛ ଜନମେ ଯାହା ବିହି କରମେ ଥିବ ଲିହି ଓଃ କି ପରାଜୟ କି ଲଜ୍ଜା କି ଅପମାନ
3: ଯାହା କହ ନରସିଂହ ଲଜ୍ଜା ହେଉ ଅଖ୍ୟାତି ହେଉ ଅପମେଉ ଆଉ ସମ୍ଭବ ନୁହେଁ
4: ତା ସତ ଭାଇ ଆଉ ସମ୍ଭବ ନୁହେଁ ସୈନ୍ୟମାନେ ସମସ୍ତେ ନିହତ
3: ଉପାୟ ନାହିଁ ନରସିଂହ ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା ଉପାୟ ନାହିଁ
4: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା କପାଳହୀନ ବିଧାତା ବାମ ନରସିଂହ ବିଧାତା ବାମ
3: କପାଳହୀନ ନିଶ୍ଚୟ ବିଧାତା ବାମ
2: ଏ ଦାସତ୍ୱ ଅସହ୍ୟ କିନ୍ତୁ ନିରୁପାୟ ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ ବୃଥା ଆଉ ବଞ୍ଚିବାର କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ ନରସିଂହ ନା ପୁରୁଷୋତ୍ତମ କିନ୍ତୁ ଉପାୟ ନାହିଁ କି କଷ୍ଟ କି ଘୋର ଦାସତ୍ୱ ଏଇ ଯେ ସେମାନେ ଆସୁଛନ୍ତି
5: ବନ୍ଦୀ ଏଇମାନେ ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ
6: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ ତିନି ଜଣ କନକପଲ୍ଲୀରେ ବୁଝନ୍ତି ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ
5: ତେବେ ବର୍ତ୍ତମାନ ନିଷ୍କଣ୍ଟକ ମହାରାଜ ବହୁ ଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି ରାଜ୍ୟ ବାହାର ଦୀର୍ଘକାଳ ଏହି ଦୁର୍ବଳ ଯୁଗ ପ୍ରହରୀ ବର୍ତ୍ତମାନ ଏହି ବନ୍ଦୀମାନଙ୍କୁ କାରାବାସକୁ ଘେନିଯାଅ କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ
7: ଆଶା ବନ୍ଦୀ
5: ଆଶା ବକ୍ସି ଏମାନେ କଣ ଚିରକାଳ ବନ୍ଦୀ ହୋଇ ରହିବେ
6: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇ ନ ପାରେ ମନ୍ତ୍ରୀ ମହାଶୟ ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହେବ ସେ ରାଜା ଓ ରାଜମନ୍ତ୍ରୀଙ୍କର ବିଚାର ବିଷୟ
5: ଏଇ ଯେ ମହାରାଜ ସେନାପତି
6: ଏ ରାଜ୍ୟର ଗୁରୁଭାର ଆପଣ ବହନ
5: ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ
6: ହଁ ନିଷ୍କଣ୍ଟକ ମନ୍ତ୍ରୀ ମହାଶୟ ଶତ୍ରୁମାନେ ସମସ୍ତେ ପରାଜିତ କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି ଆପଣ ଏମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ
5: ଆସ ବସନ୍ତ ବିରାଟ ଅର୍ଜୁନ ସିଂହ ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ ଆସ
6: ମା ଉତ୍କଳ ଭୂମି ଆଜି ନିଷ୍କଣ୍ଟକ ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ ଏକାବେଳକେ ନିରସ୍ତ୍ର ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି ଏ ରାଜାର ନୁହେଁ ପୁତ୍ରର କର୍ତ୍ତବ୍ୟ ଜନ୍ମଭୂମି ଜନନୀର ସମାନ ଜନ୍ମଭୂମି ଯେତେବେଳେ ବିପନ୍ନ ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି ପ୍ରଭୁ ତୁମର ଏ ବିଶାଳ କରୁଣା ଜୀବନରେ ବହୁବାର ତୁମ୍ଭର ଅପାର କୃପା ବର୍ଷଣ କରିଅଛ ଆପଦରେ ବିପଦରେ ଉଦ୍ଧାର କରିଅଛ ଭଗବାନ ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆନ୍ନବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା
7: କୃଷ୍ଣ ନଦୀ

0: କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି। କିଏ ଆସି ନୂତନ ପ୍ରାଣ ଢାଳି ଦେଇଗଲା। ଅପାର କରୁଣା ପ୍ରଭୁ, ଅପାର କରୁଣା, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
1: ଦୂତ, ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ। ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ।
2: ଆସ୍ପର୍ଦ୍ଧା କାହିଁକି ମହାରାଜ?
1: ଆସ୍ପର୍ଦ୍ଧା ଯେ କାଞ୍ଚି ରାଜଜମାର ପ୍ରତ୍ୟାଶ ହୋଇଅଛି।
2: ଏ କଣ ଆସ୍ପର୍ଦ୍ଧା ହେଲା?
1: ପୂର୍ଣ୍ଣ ଆସ୍ପର୍ଦ୍ଧା। ଏ ବାମନର ଚନ୍ଦ୍ରକୁ ହାତ ବଢ଼ାଇବା ପରି ସାମାନ୍ୟ ପିମ୍ପୁଡ଼ି ହୋଇ ଦୀପରୁଖାରେ ଚଢ଼ିବା ସମାନ। ଆସ୍ପର୍ଦ୍ଧା ନୁହେଁ ଦୂତ, ମୂର୍ଖତା ମାତ୍ର।
2: ଗଜପତିଙ୍କର ଏପରି ନିନ୍ଦା କରିବେ ନାହିଁ ମହାରାଜ।
1: ଦୂତ, ନିନ୍ଦା କିଛି ନୁହେଁ, ସତ୍ୟ, ନିରାଡ ସତ୍ୟ। ତା ହେବ ନାହିଁ ଦୂତ। ସେ କୁଳାଙ୍ଗର ହାତରେ ମୁଁ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜେମା ପଦ୍ମାବତୀ କି ଦେବି ନାହିଁ।
2: ଭଲ କଥା, ମୁଁ ଦୂତ ଏହି ସମ୍ବାଦ ଯାଇ ଗଜପତିଙ୍କ ଶ୍ରୀ ଛାମରେ ଜଣାଇବି। ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ।
1: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି। ଯାଅ ଯାଅ ଦୂତ, ତୋର ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି, ବରଞ୍ଚ ଚାଣ୍ଡାଳ ସଙ୍ଗରେ ବିବାହ କରାଇବି। ସେ ଭାତୃହନ୍ତା କ୍ଷେତ୍ରୀୟ ବୈରୀ ଚଣ୍ଡାଳ ବ୍ୟବସାୟୀ ବର୍ବର, ତାର ଅସ୍ପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ। କାଞ୍ଚି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ। ଯାଅ, ଶକ୍ତି ଅଛି, ପରାକ୍ରମ ଅଛି, କହିବୁ। ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହେବାର, ଯେବେ ଏତେ ପ୍ରବଳ ଅଭିଳାଷ, କହିବୁ। ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ। ପଦ୍ମାବତୀ ମୋର ଶାଗ ତଣ୍ଡୁଳ ନୁହେଁ ଯେ ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବୁ ତା ହସ୍ତରେ ଅର୍ପଣ କରିବି। ଯାଉ ଦୂତ, ତୋ ରାଜାକୁ ଯାଇ ଜଣାଅ।
2: ଜଣାଇବି ମହାରାଜ, ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରେ ନାହିଁ, ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉତ୍ସୃଷ୍ଟ। ମୁଁ ଦୂତ, ଦୂତର କର୍ମ ସମ୍ବାଦ ବହନ କରିବା, ଏ ଅସ୍ତ୍ରଧାରଣ ନୁହେଁ, ଅସ୍ତ୍ରଧାରଣ ଭାଣ ମାତ୍ର, ନୋହିଲେ ଏ ଜୀବନ ନେଇ ଫେରନ୍ତି ନାହିଁ ମହାରାଜ। ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ, ଏ ଅସ୍ତ୍ର ଏହିଠାରେ ବିସର୍ଜନ କରିଗଲି। ଯଦି ଓଡ଼ିଆର ବାହୁରେ ଶକ୍ତି ଥାଏ ତେବେ ଆସି ଏଠାରୁ ସ୍ୱଦେଶକୁ ପୁନରାୟ ନେବ।
1: ମହାରାଜ, ଦୂତକୁ ଏହି ମୁହୂର୍ତ୍ତରେ ବନ୍ଦୀ କର ପ୍ରହରୀ।
2: ଆପତ୍ତି ନାହିଁ ମହାରାଜ, ପ୍ରଭୁର ଅପମାନ ସହି ନ ପାରିବା ଅପରାଧରେ ହତବା ବନ୍ଦୀ ହେବା ଓଡ଼ିଆର ଭୂଷଣ, କିଛି ଆପତ୍ତି ନାହିଁ ପ୍ରହରୀ, ଚାଲ।
0: ମହାରାଜ କ୍ଷମା କରିବେ, ଦୂତ ପ୍ରତି ଏ ବ୍ୟବହାର ଉଚିତ ହୋଇନାହିଁ।
1: ଉଚିତ ହୋଇନାହିଁ, ପ୍ରାଣଦଣ୍ଡ, ପ୍ରାଣଦଣ୍ଡ ଉଚିତ ହୋଇନାହିଁ। ଦୂତର ଏତେ ସାହସ, ରାଜପ୍ରାସାଦ ମଧ୍ୟରେ ରାଜାଙ୍କର ଅପମାନ କରିବ।
0: ତଥାପି ସେ ଦୂତ ମହାରାଜ
1: ହେଲା, ତା ମୁଁ ଜାଣେ
0: ମହାରାଜ। ସମ୍ଭବତଃ ଏହାର ପରିଣାମ ଭଲ ହେବ ନାହିଁ।
1: ପରିଣାମ? ପରିଣାମ ନିମନ୍ତେ ମୋର ଭୃକ୍ଷେପ ନାହିଁ ମହାମନ୍ତ୍ରୀ।
0: ରାଣୀ ଯୁବରାଜ ପ୍ରଭୃତିଙ୍କ ଏ ବିବାହରେ ସମ୍ମତି ଥିଲା ମହାରାଜ, କରିଥିଲେ ହୋଇଥାନ୍ତି।
1: ଯୁବ ମହାମନ୍ତ୍ରୀ, ସେ ବିଚାର ତୁମ ହସ୍ତରେ ନାହିଁ କି ରାଣୀ ଆଉ ଯୁବରାଜଙ୍କ ହସ୍ତରେ ନାହିଁ।
0: କିନ୍ତୁ ଦୂତ ପ୍ରତି ଏ ବ୍ୟବହାର ଅସୁନ୍ଦର ଦିଶିବ।
1: ଅସୁନ୍ଦର କିଛି ନୁହେଁ, ଯାହା ହୋଇଛି ଠିକ ହୋଇଛି।
0: ନିନ୍ଦା ହେବ ମହାରାଜ?
1: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି?
0: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
1: ତେବେ କଣ ସାମାନ୍ୟ ଦୂତଟାଏ ଏତେ ଅପମାନ ଦେଇ ଚାଲିଯିବ?
0: ସାମାନ୍ୟ ଦୂତଟା ହେବା, ବନ୍ଦୀ କରି କି ଲାଭ?
1: ଲାଭ ଲାଭ ଅପମାନର ପ୍ରତିହିଂସା, ତେବେ ହୁଏତ ବିପଦ ଘଟିପାରେ।
0: ପ୍ରତିହିଂସା ମହାରାଜ? ସାମାନ୍ୟ ଦୂତଠାରେ ରାଜଚିତ ନୁହେଁ।
1: ରାଜଚିତ ନୁହେଁ?
0: ନୁହେଁ ମହାରାଜ,
1: ନୁହେଁ। ଏ କଥା ତୁମେ କହୁଛ ମହାମନ୍ତ୍ରୀ, ନୁହେଁ। ଆଚ୍ଛା ଦେଖିବ, ଦେଖିବ ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରମାଣ ହେବ।

0: କେତେ ରାତି ହେବ କନକ
1: କେଜାଣି?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ ପଦ୍ମ, ଝୁପୁଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ଏକଥା ବହୁତ ଭାବିଲୁ ପଦ୍ମ?
0: ଏ 42 ଦିନ ମୋର

0: ବୟାଳିଶ ଯୁଗ କିପରି ଦିନରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ କନକ।
1: ବାପା ବଡ଼ ନିଷ୍ଠୁର।
2: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
3: କଣ କହିଲୁ ସୁମନ୍ତ?
2: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
3: ସେ କଣ ତୋ ହାତରେ?
2: ଏଟା ଗୋଟିଏ ଚିତ୍ର।
3: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳ ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
3: କଣ
0: କୁହନ୍ତୁ ବାପା, ଛାଡ଼ିବି
3: ଏହି ପାଗଳାମୀ?
0: ପାଗଳାମୀ ତ ମୋର କିଛି ନାହିଁ ବାପା।
3: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
3: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି। ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖା ହେବ, ତା ପୁଣି ମୋର କନ୍ୟା ଦ୍ୱାରା?
1: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
3: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏହି ସର୍ବଶେଷ। ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୂର୍ହ ଦୂର୍ହ ବାଳିକା।
0: କୁଆଡ଼େ ଯିବି ପିତା?
3: ଯେଉଁଠାକୁ ଇଚ୍ଛା, କିନ୍ତୁ ଏଇ ଉଆସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲିଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
3: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି, ଯା।
0: ଯାଉଛି ମୁଁ।
2: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
3: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
2: ନା, ବିଦାୟ ଦିଅନ୍ତୁ ବାପା।
3: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
2: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖିନାହିଁ ବାପା, ବିଦାୟ ଦିଅନ୍ତୁ।
3: ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ, ଯାଅ।

0: ଦୂତ ରାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା, କହିଛନ୍ତି ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି। ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
4: କି ଯନ୍ତ୍ରଣା, ମୋ ସମସ୍ତ କାଞ୍ଚି ରାଜ୍ୟର ରାଜରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନା ତାଠାରୁ ଆହୁରି ହୀନ ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥା ପଦେ କହିନାହିଁ, ଏ ସିଂହାସନକୁ ଭୃକ୍ଷେପ କଲା ନାହିଁ। ମୋର ଫସ୍ଛନା ସମକ୍ଷରେ ସିଂହ ସଦୃଶ ଉଦାର ପଦ ବିକ୍ଷେପରେ ଚାଲିଗଲା, ଭୃକ୍ଷେପ କଲା ନାହିଁ। ସୁମନ୍ତ କୋଉଠି ଥିବ, କଣ କରୁଥିବ? ବୀରପୁତ୍ର ମୋର କାଞ୍ଚି ରାଜ୍ୟର ଗୌରବ ଆଜି

0: ମହାରାଜାଙ୍କର ଏକି ପରିବର୍ତ୍ତନ, ପାଗଳ ପରି ଯେ ଏ ପବନରେ ସେ ଯେପରି ଉଡ଼ି ଚାଲିଗଲେ। ପ୍ରାଣରେ ହର୍ଷ ନାହିଁ, ମୁଖରେ ହାସ୍ୟ ନାହିଁ, କ'ଣ ଏ ସମ୍ମୁଖରେ ଯୁଦ୍ଧ, ଭୀଷଣ ଏ ଯୁଦ୍ଧ। କାଞ୍ଚିର କି ଭାଗ୍ୟ, କି ପରିଣାମ, ଯୁଦ୍ଧ ସହାୟ ପ୍ରଭୁ ସାକ୍ଷୀ ଗୋପୀନାଥ।
1: ମହାରାଜା ଆସୁଅଛନ୍ତି ପ୍ରହରୀ,
0: ଆସିବେ ଏଇ ଖଣି ମଣିମା।
1: ଯୁଦ୍ଧ ଆରମ୍ଭ ହେଇଗଲାଣି, ଶୀଘ୍ର ଆସିବା ଦରକାର।
0: ଯୁଦ୍ଧ ହେଲେ ଛାମୁ ଆପଣ ଭଲ କରି ଦେଖୁଥିବେ ବୋଲି ମହାରାଜା କହିଥିଲେ।
1: ମୁଁ ଦେଖିବି ପ୍ରହରୀ, କିନ୍ତୁ କିଏ କହିପାରେ କାଞ୍ଚିର ଭାଗ୍ୟରେ କ'ଣ ଅଛି। କିନ୍ତୁ ବିଳମ୍ବ ହେଉଛି, ମହାରାଜା ଆସିବାର ଆଉ କେତେ କାଳ ଯିବ। ଯାଅ ପ୍ରହରୀ, ଦେଖ ତ।
0: ଜେ ଆଜ୍ଞା ମଣିମା।
1: କି ପରିଣାମ ଏ ଯୁଦ୍ଧରେ। ଏଇ ବୋଧେ ମହାରାଜା ଆସିଲେ। ଜୟ ହେଉ ଏ ଯୁଦ୍ଧରେ। କୃପା କର, କୃପା କର ପ୍ରଭୁ ଗଣନାଥ। ବିଜେ କରନ୍ତୁ ମହାରାଜ, ବିଜେ କରନ୍ତୁ।
2: ମହାମନ୍ତ୍ରୀ, ରଣବାଦ୍ୟ ତ ବେଶ ବାଜୁଛି, ଯୁଦ୍ଧ ସେହିପରି ହେଉଛି ମନ୍ତ୍ରୀ?
1: ବେଶ ଚାଲିଥିଲା, ଓଡ଼ିଆ ସେନାପତି ସଙ୍ଗେ କାର୍ତ୍ତିକ ରାୟ ଖୁବ ସମକକ୍ଷ।
2: ଆଚ୍ଛା, ମୁଁ ଯୁଦ୍ଧ ଭୂମିକୁ ଯାଏ। ମନ୍ତ୍ରୀ
1: ଅପେକ୍ଷା କରନ୍ତୁ ମହାରାଜ।
2: ଅପେକ୍ଷା କାହିଁକି?
1: ନା ମହାରାଜ, ଅପେକ୍ଷା କରନ୍ତୁ।
2: ଯୁଦ୍ଧ ଭୂମିର କି ବ୍ୟାପାର ମନ୍ତ୍ରୀ, ସେ କଥା ସମସ୍ତ ତନ୍ନତନ୍ନ ନିରୀକ୍ଷଣ କରିବାକୁ ହେବ। ତୁମେ ସେଇ ଶିଡ଼ି ଉପରେ ଉଠିଯାଇ ଦେଖ ତ ମହାମନ୍ତ୍ରୀ, ଆଉ କଣ ହେଉଛି କୁହ।
1: ଭୀଷଣ ଯୁଦ୍ଧ ମହାରାଜ।
2: ପ୍ରଭୁ ଗଣପତି ସ୍ୱାହ। ମନ୍ତ୍ରୀ ଦେଖ ତ, ଦେଖ,
1: ଏଇ ଜଣେ ବିପକ୍ଷ ପକ୍ଷରୁ ସିଂହ ପରାକ୍ରମରେ ଆକ୍ରମଣ କରି ଆସୁଅଛି।
2: ମହାମନ୍ତ୍ରୀ,
1: ଓ କାର୍ତ୍ତିକ ରାୟ ପୃଷ୍ଠ ଭଙ୍ଗ ଦେଲେ। ନା ନା,
2: କଣ କଣ ମନ୍ତ୍ରୀ?
1: ନା ନା ମହାରାଜ, ସେ ଅନ୍ୟ ପାର୍ଶ୍ୱରେ ଆକ୍ରମଣ କରି ଚାଲିଗଲେ। ତଥାପି ପ୍ରବଳ ତେଜ।
2: କାର୍ତ୍ତିକ ମହାମନ୍ତ୍ରୀ?
1: ନା ମହାରାଜ। ଓ ଇଏ ପୁଣି କଣ?
2: କଣ କଣ ମହାମନ୍ତ୍ରୀ?
1: ଯେପରି ଏକ ଘୂର୍ଣ୍ଣି ବାୟୁ ବାତ୍ୟାବସ୍ତ ସମସ୍ତ ସୈନ୍ୟ ଭେଦ କରି ବହି ଆସୁଅଛି।
2: ପବନ?
1: ନା ମହାରାଜ, ଶତ୍ରୁ ସୈନ୍ୟ ବହି ମଧ୍ୟରେ ଭେଦ କରି ଏଇ ଯେପରି ଏକ ଦାବାନଳ, ଏକ ପ୍ରବଳ ବଜ୍ରପାତ ବନଭୂମିର ଶାଳ ପଲାଶ ଚାଳି ଦେଇ ଆସୁଅଛି।
2: କଣ କଣ ସେ ମହାମନ୍ତ୍ରୀ?
1: ଏକ ଅପରିଚିତ ବୀର ପୁରୁଷ
2: ଶତ୍ରୁ ପକ୍ଷର। ତାହେଲେ ମନ୍ତ୍ରୀ ଆଉ ଆଶା ନାହିଁ ମନ୍ତ୍ରୀ?
1: ଚିହ୍ନି ପାରିବେ ଏଥର ମହାରାଜ। ମହାରାଜ ଯୁବରାଜ, ଯୁବରାଜ ସୁମନ୍ତ ରାୟ,
2: ସୁମନ୍ତ ରାୟ,
1: ଯୁବରାଜ ସୁମନ୍ତ ରାୟ, ଜୟ ଯୁବରାଜ ସୁମନ୍ତ ରାୟ, ଯୁବରାଜ ସୁମନ୍ତ ରାୟ ଫେରି ଆସୁଛନ୍ତି ମହାରାଜ।
2: କଣ କହୁଛ ମନ୍ତ୍ରୀ? ସୁମନ୍ତ ମୋର ଫେରି ଆସିଛି।
1: ଆହା ଗଣପତି, ଆହା ମହାରାଜ।
2: ବର୍ତ୍ତମାନ କଣ ଦେଖୁଛ ମନ୍ତ୍ରୀ?
1: ନା, ଏଇ ଯୁବରାଜ ଅଗ୍ରସର ହେଲେ ବନ ଦେଶରେ ଯେପରି ପଶୁରାଜ ସିଂହ ଆଗକୁ, ଆହୁରି ଆଗକୁ।
2: ଏବେ ଏବେ ମହାମନ୍ତ୍ରୀ
1: ଯୁଦ୍ଧ ଭୂମିର ଉପର ପାର୍ଶ୍ୱରେ ଅଦୃଶ୍ୟ। ଭୀଷଣ ଯୁଦ୍ଧ ମହାରାଜ।
2: ସୁମନ୍ତ ମୋର ପ୍ରାଣର ପୁତ୍ର, ଭୀଷଣ ଯୁଦ୍ଧ। ମୁଁ ଯାଉ ସପ୍ତ ଚତୁର୍ଥୀ କରେ।
3: ଉତ୍କଳ ଗଜପତିଙ୍କ ଆଦେଶ, ଚଣ୍ଡାଳ ସଙ୍ଗେ ହେବ ମୋର ବିବାହ। ମନ୍ତ୍ରୀଙ୍କୁ ଆଦେଶ ଦିଆଯାଇଅଛି, ଆଉ ସେଇଥିଲାଗି ମନ୍ତ୍ରୀ ଉଆସରେ ଅପେକ୍ଷା କରି ରହିଛି ମୁଁ। ବିବାହ, ଚଣ୍ଡାଳ ସଙ୍ଗରେ ବିବାହ, ବିବାହ ତ ହୋଇଅଛି, ଆଉ ପୁଣି ବିବାହ କ'ଣ? କିନ୍ତୁ ପତି ଭକ୍ତି, ପତିଙ୍କ ଆଦେଶ ପାଳନ, ତାଙ୍କ ପ୍ରତି ଭକ୍ତିର ପ୍ରମାଣ। ଆସ ଶୀଘ୍ର ଚାଣ୍ଡାଳ, ଅପେକ୍ଷା ଆଉ ଭଲ ଲାଗୁନାହିଁ। ତୁମ୍ଭେ ମୋ ପତିଙ୍କର ଇଚ୍ଛାର ପୁଣ୍ୟ ପ୍ରତିନିଧି, ତାଙ୍କର ଆଦେଶର ମୂର୍ତ୍ତିମାନ ପ୍ରତିମା। ଆସ।
4: କାହିଁ ଓଡ଼ିଶାର ରାଜା ପୁରୁଷୋତ୍ତମ, ଆଉ କାହିଁ ଚଣ୍ଡାଳ? ନା ନା, ପୁରୁଷୋତ୍ତମ ତ ଚଣ୍ଡାଳ। ତେବେ ତେବେ ଏକ ପକ୍ଷରେ ପଦ୍ମାବତୀ, ଅନ୍ୟ ପକ୍ଷରେ ଚଣ୍ଡାଳ। ଅସମ୍ଭବ, ଅସମ୍ଭବ। ଉଫ୍, କି ନିଷ୍ଠୁର ପ୍ରତିଜ୍ଞା।
0: ଦେବୀ ଦେବୀ, କ୍ଷମା ଦିଅ, କ୍ଷମା କ୍ଷମା। ଅକ୍ଷମଣୀୟ ଅପରାଧ, ପାପ।
4: ନା ପଦ୍ମାବତୀ, ନା ନା, ମୁଁ ପୁରୁଷୋତ୍ତମ ଦେବ ନୁହେଁ।
0: ଓଡ଼ିଶାର ରାଜା ମୁଁ, ପ୍ରଜାପୁଞ୍ଜର ଶାସକ ମୁଁ। ଯଦି ଏ କାର୍ଯ୍ୟ କରେ, ତେବେ କୁଳରେ କଳଙ୍କ ହେବ। ଲୋକେ ଘୋଷଣା କରିବେ, ପୁରୁଷୋତ୍ତମ ଦେବ କା ପୁରୁଷ, ଦୁର୍ବଳ ନୀଚ ଛାର ରମଣୀର।

0: ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ।
1: ବିଦାୟ ବିଦାୟ ପଦ୍ମାବତୀ ବିଦାୟ, ଆଉ ସମ୍ଭବ ନୁହେଁ। କ୍ଷମା କର ଦେବୀ, ମୁଁ ପିଶାଚ, ମୁଁ ରାକ୍ଷସ, ଚଣ୍ଡାଳରୁ ବଳି ଚଣ୍ଡାଳ। ବିଦାୟ ବିଦାୟ।
2: ଗିମ୍ଭୀର ଦେହରେ ବାଜିଲା ନାହିଁ, ଆଙ୍ଗୁଳେ ହେବ ଛାଡ଼ିଗଲା, ଆଉ ଟିକେ କରି ବାଜିଥାନ୍ତା ନରସିଂହ। ଆଚ୍ଛା ତୁମେ ମାଇଲ ଦେଖି,
3: ଆଉ ତ ଦିଶୁ ନାହିଁ, ବୁଡ଼ିଗଲାଣି।
2: ହଁ ବୁଡ଼ିଗଲାଣି, ତେବେ ବାଜିଛି ନରସିଂହ
3: କେଜାଣି, ମତେ ଖସିଗଲା ପରି ଲାଗିଲା।
2: ଏଇ ତ ରାମଚନ୍ଦ୍ର ଆସିଲେଣି। ଆସ ରାମଚନ୍ଦ୍ର, ଆମେ ଏଠି ଗିମ୍ଭୀର ଶିକାର କରୁଛୁ, ତୁମେ ଏମିତିକା ଖାଲି ହାତରେ?
3: ହଁ ରାମଚନ୍ଦ୍ର ଭାଇ, ସମ୍ବାଦ କଣ?
4: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ, ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ।
3: ହଁ ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ, ପଦ୍ମାବତୀଙ୍କ ପରି କନ୍ୟାର ଚଣ୍ଡାଳ ସଙ୍ଗରେ ବିବାହ, ଏଥିରେ କାହାର ମନ ବିମର୍ଷ ନ ହବ।
4: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ, ମନ୍ତ୍ରୀ ଆସିଲେଣି। ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ।
2: କାହାର ବୁଦ୍ଧି କହିଲ ରାମଚନ୍ଦ୍ର?
4: ଏ ମନ୍ତ୍ରୀର
2: ଭାରି ଚାଲାକ ମନ୍ତ୍ରୀ, ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି, ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ, ସେତିକି ବେଳେ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉଛି। ବେଶ ଚାଲାକ
3: ପୁରୁଷୋତ୍ତମ ତ ଯେପରି ଉଦାର, ବୁଦ୍ଧିମାନ ମଧ୍ୟ ସେହିପରି, ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
4: ସେ କଥା ବିଚାର କରି କଣ ହେବ, ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା।
2: କଣ କହିଲ ରାମଚନ୍ଦ୍ର?
4: ନା ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
2: ହଁ ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ, ଆମେ ତିନି ଏହିପରି ରହିଲେ, ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଢ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
3: କି ଉଦାରତା ପୁରୁଷୋତ୍ତମ ଦେବଙ୍କର, ଆମେ ମାନେ ଏତେ ସାର ବିଦ୍ରୋହ କଲେ ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବନ୍ଧ।
2: ଆମେ ମଧ୍ୟ ଯିବା, ଚାଲ ଆସ ରାମଚନ୍ଦ୍ର।
4: ଚାଲ ଭାଇ, କାହିଁ କିଛି ମାରି ତ ନାହ?
2: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।
5: ଉତ୍କଳ ପକ୍ଷରେ ପରମ ସୌଭାଗ୍ୟର କଥା ଯେ କାଞ୍ଚିର କାଞ୍ଚନ ଦେବା ପଦ୍ମାବତୀ ଚାପ ସୁବର୍ଣ୍ଣ ସୂତରେ ଉତ୍କଳ ଆଉ କାଞ୍ଚି ଆଜି ଏକ ମାଆରେ ଗୁନ୍ଥା।
6: ସେଇଥିପାଇଁ ତ ମୁଁ କାଞ୍ଚିରୁ ଧାଇଁ ଆସିଛି ମନ୍ତ୍ରୀ ଆର୍ଯ୍ୟ, ଏ ଦୃଶ୍ୟ ଦିନେ ନୟନରେ ଦେଖିବି ସ୍ୱପ୍ନରେ ଶୁଦ୍ଧ ବିଚାର ନଥିଲି। ଏ ଯେପରି ପଙ୍କ ସାଗରରୁ କଠୋର ଜନ୍ମ, ନିଶିଥିନୀର ବିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ, ଆଜି ପ୍ରାଣ ପୁରୀ ମହାମନ୍ତ୍ରୀ ଚତୁର୍ଦ୍ଦିଗରେ, ଆଜି ଆକାଶ ଅବନୀରେ ଆହ୍ଲାଦର କି ମଧୁର ଉଦ୍ବେଳନ, ଆହା ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା।
7: କ୍ଷମା କରିବେ ପିତା,
6: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋର ପୁରୁଷୋତ୍ତମ, ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ, ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ। ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ, ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି। ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ। ମା ପଦ୍ମ, ସୁଖ ଦୁଃଖର ଚିର ସମ୍ପଦ ମୋର, ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି। ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନରୁ ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି। ଭଗବାନ ତୁମ୍ଭର ଅସୀମ କରୁଣା, ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ କରୁଣାମୟ ଅନନ୍ତ ଦୟା। ତୁମ୍ଭର ଅକଳନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ।

0: ନିର୍ମିତ ହେବ ସୂର୍ଯ୍ୟ ମନ୍ଦିର। ମହାରାଜଙ୍କର ଆଦେଶ, ମନ୍ଦିର ପାଇଁ ଉନ୍ମୁକ୍ତ ରହିବ ସମଗ୍ର ରାଜଭଣ୍ଡାର। ଏ ଦେଶର ଶିଳ୍ପୀ କୁଳ ଜାଗି ଉଠ।
1: କିନ୍ତୁ ବକ୍ସି ଆପଣେ, ସମୁଦ୍ର ଗର୍ଭରେ ମନ୍ଦିର ନିର୍ମାଣ ତ କଷ୍ଟକର ବ୍ୟାପାର।
0: ଶୁଣ ରାମଚନ୍ଦ୍ର, ମହାରାଜଙ୍କର ଆଦେଶରେ ଉତ୍କଳର ଶିଳ୍ପୀଗଣଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଛି। ଯେଉଁ ଶିଳ୍ପୀ ଏହି ମହାନ ଦାୟିତ୍ୱକୁ ସାଦରେ ଗ୍ରହଣ କରିବେ, ମହାରାଜ ନିଜେ ତାଙ୍କ ମସ୍ତକରେ ପାଗ ବାନ୍ଧିଦେବେ।
1: ନା ନା।

0: ବ୍ୟକ୍ତି ଏହି ମହାନ ଦାୟିତ୍ୱକୁ ସାଦରେ ଗ୍ରହଣ କରିବେ ମହାରାଜ ନିଜେ ତାଙ୍କ ମସ୍ତକରେ ପାଗ ବାନ୍ଧିଦେବେ
1: ନା ନା ନା ବକ୍ସି ଆପଣ ଏ ଗୁରୁ ଦାୟିତ୍ୱ ନବା ଏକଦମ ଅସମ୍ଭବ
0: ସମ୍ଭବ ଅସମ୍ଭବର ଆଲୋଚନା ମୋ ସାଙ୍ଗରେ ନୁହେଁ ମହାରାଜଙ୍କର ଆଦେଶ ମୁଁ କେବଳ ଜଣାଇଦେଲି
2: ବାବା ଆପଣଙ୍କ କଥାର ଥରେ ପୁନର୍ବିଚାର କରନ୍ତୁ ବାବା
1: ସଦାନନ୍ଦ ବାବା ତୁ ଚୁପ୍ କର ମହାରାଜଙ୍କୁ ଏ ଅସମ୍ଭବ ପରିକଳ୍ପନାରୁ ନିବୃତ କରିବାକୁ ହବ
3: ମୋ ରାଜ୍ୟର ଶିଳ୍ପୀଗଣ ଏ ଦେଶରେ ଶିଳ୍ପର ଶ୍ରେଷ୍ଠ ନମୁନା ମୁଁ ଗଢ଼ିବାକୁ ଚାହେଁ ସେଥିପାଇଁ ଯାହା ଅର୍ଥର ପ୍ରୟୋଜନ ସବୁକିଛିର ବିନିଯୋଗ କରିଦେବାକୁ ରାଜସିଂହାସନ ଆଜି ପ୍ରସ୍ତୁତ
0: ମହାରାଜଙ୍କର ଆଦେଶ ମୁଁ ଆଗରୁ ବ୍ୟକ୍ତ କରିସାରିଛି ମଣିମା ଏଥର କହନ୍ତୁ ଶିଳ୍ପୀଗଣ କିଏ ନବ ଏ ଗୁରୁ ଦାୟିତ୍ୱ
3: ଯୁଗେ ଯୁଗେ ଉତ୍କଳର ଶିଳ୍ପୀଗଣ ନିଜର ଶିଳ୍ପ ଚାତୁରୀ ଲାଗି ଖ୍ୟାତ ଏ ଦେଶରେ ଶିଳ୍ପ ଗୌରବ ତୁମରି ହାତର ଅକ୍ଷୟ କରଣୀ ଆଜି ନରସିଂହଦେବର ସ୍ୱପ୍ନ ସାର୍ଥକ କରିବ ପ୍ରକାଶକର ବୟୋଜ୍ୟେଷ୍ଠ ଶିଳ୍ପୀ ରାମଚନ୍ଦ୍ର ତୁମର ବକ୍ତବ୍ୟ
1: ନା ନା ମହାରାଜ ଅନ୍ତତଃ ଅସ୍ଥିର ସାଗର ଗର୍ଭରେ ଏଭଳି ନିଷ୍ଫଳ ସାଧନା
3: କଣ କହିଲ ଶିଳ୍ପୀ ନିଷ୍ଫଳ ସାଧନା
1: ହଁ ଛାମୁ ମନ୍ଦିରର ମୂଳଦୁଆ ଅସୀମ ଚଳଚଞ୍ଚଳ ଲହରୀର ପ୍ରଚଣ୍ଡ ଆଘାତରେ ସ୍ଥିର ହେଇ ଜମା ରହିପାରିବନି
3: ଏହା କଣ ତୁମର ମତ ନା ଉତ୍କଳର ଶିଳ୍ପୀ କୂଳର ଅଭିମତ
1: ନା ଛାମୁ ଏହା ସମସ୍ତଙ୍କର ମତ
3: ନା ନା ନରସିଂହଦେବ ଏହା ବିଶ୍ୱାସ କରିବାକୁ ଆଦୌ ପ୍ରସ୍ତୁତ ନୁହେଁ ଏ ଦେଶ ଶିଳ୍ପୀକୂଳ କେବେ ହେଲେ ପଙ୍ଗୁ ସ୍ଥବିର ହୋଇପାରେ ନା ନା
0: ମହାରାଜ
3: ନରସିଂହଦେବର କଳ୍ପନା କେବେ ଅସମ୍ଭବ ନୁହେଁ ଏ ଦେଶରେ ଶିଳ୍ପୀ ଯଦି ମୋ କଳ୍ପନାକୁ ରୂପ ଦେଇ ନପାରେ ତେବେ ଏଭଳି ଅଯୋଗ୍ୟ ଶିଳ୍ପୀଙ୍କୁ ନେଇ କଳାର ଅଯଥା ବଡ଼ିମା କରିବା ଅପେକ୍ଷା ଶିଳ୍ପୀ ଶୂନ୍ୟ ରାଜ୍ୟରେ ମରୁଭୂମିର ସ୍ୱପ୍ନ ଦେଖିବା ଶତଗୁଣେ ଶ୍ରେୟସ୍କର
1: ଯାହା ଅସମ୍ଭବ ତାହା ଉତ୍କଳର ଗଜପତିଙ୍କୁ ଏହାର ପୁନର୍ବିଚାର ପାଇଁ ଆମର ଅନୁନୟ ନିବେଦନ ମଣିମା
3: ଅସମ୍ଭବ
0: ଛାମୁ
3: ଶୁଣ ବକ୍ସି
0: ଛାମୁ
3: ଆଜିଠାରୁ ଏକ ସପ୍ତାହ ଭିତରେ ଯଦି କୌଣସି ଶିଳ୍ପୀ ଅଙ୍କିତ ନକ୍ସା ଅନୁଯାୟୀ ନିରୂପିତ ସ୍ଥାନରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଆଗଭର ହୋଇ ନ ଆସେ ତେବେ ଏ ରାଜ୍ୟରୁ ଶିଳ୍ପୀବୃନ୍ଦଙ୍କୁ
4: ଛାମୁ ଏତେ ବଡ଼ ନିଷ୍ଠୁର ଆଦେଶ ଜଗନ୍ନାଥ ଦେଶରୁ ଚିରଦିନ ପାଇଁ ଲିଭିଯିବ କଳାର ଗାରିମା ଭାସ୍କର୍ଯ୍ୟ
0: ନା
4: ନା ଶିଳ୍ପୀଗଣ ଏ କଳଙ୍କରୁ ମୁକ୍ତି ପାଇଁ କେହି ଜଣେ ହେଲେ କଣ ବାହାରିବ ନାହିଁ
5: ଆଦେଶ କରନ୍ତୁ ଛାମୁ
6: କିଏ ତୁମେ
5: ଛାମୁଙ୍କ ରାଜ୍ୟରେ ମୁଁ ଜଣେ ନଗଣ୍ୟ ଶିଳ୍ପୀ ବିଶ୍ୱନାଥ ମହାରଣା
6: ନଗଣ୍ୟ ଶିଳ୍ପୀ ନିଶ୍ଚୟ ତୁମେ ପାରିବ
5: ଚେଷ୍ଟା କରିବି ଛାମୁ ଯେଉଁ ଦେଶର ସର୍ବମୟ କର୍ତ୍ତା ମହାରାଜ ଏ ମହାନ କଳ୍ପନା କରିପାରନ୍ତି ସେ ଦେଶର ଶିଳ୍ପୀ ସେ କଳ୍ପନାକୁ ରୂପାୟିତ କରିବାକୁ ଅସମର୍ଥ ହେବ କାହିଁକି
6: ବିଶ୍ୱନାଥ
5: ହଁ ଛାମୁ
6: ମୁଁ ତୁମରି ମୁହଁରେ ଦେଖୁଛି ସଫଳତାର ପ୍ରତିଶ୍ରୁତି ତୁମେ ହେବ ବିରାଟ ଜାତିର ଗୌରବମୟ ଭବିଷ୍ୟତ ହେଲେ ତୁମେ ଜାଣିଛ ତ ଯଦି ଅସମର୍ଥ ହେବ ପରିଣତି ଯେ
5: ପରିଣାମ ଯାହା ହେଉ ନା କାହିଁକି ଛାମୁ ଶିଳ୍ପୀ କୂଳର ମର୍ଯ୍ୟାଦା ମୁଁ ତଳେ ପକାଇ ଦେବିନି ହଁ ମଣିମା
6: ତୁମ ପରି ନିର୍ଭୀକ ଶିଳ୍ପୀର ମୁଣ୍ଡରେ ଏ ସୁବର୍ଣ୍ଣ ଖଚିତ ପାଗ ବାନ୍ଧି ମୁଁ ଆଜି ଧନ୍ୟ ହେଉଛି ଶିଳ୍ପୀ ତୁମେ ହିଁ ହେବ ସୂର୍ଯ୍ୟ ମନ୍ଦିରର ପ୍ରଧାନ ଶିଳ୍ପୀ ତୁମେ ଦୀର୍ଘଜୀବୀ ହୁଅ ସୂର୍ଯ୍ୟ ଦେବତାଙ୍କର ତେଜ ନେଇ ତୁମେ ତେଜସ୍ୱୀ ହୁଅ
5: ଛାମୁଙ୍କର ଆଶୀର୍ବାଦ ଶିରୋଧାର୍ଯ୍ୟ
6: ସିବେଇ ସାନ୍ତରା ତୁମର ଶିଳ୍ପ ବୁଦ୍ଧି ମୋତେ ବିମୁଗ୍ଧ କରିଛି ଏହି ମନ୍ଦିରର ସମସ୍ତ ଦାୟିତ୍ୱ ତୁମ ଉପରେ ନ୍ୟସ୍ତ ରହିଲା ତୁମେ ଶିଳାନ୍ୟାସ ଉତ୍ସବର ଆୟୋଜନ କର
4: ମଣିମାଙ୍କର ଇଚ୍ଛା ପୂର୍ଣ୍ଣ ହେଉ
6: ପୁରପଲ୍ଲୀ ଆଜି ନୃତ୍ୟ ଗୀତରେ ଝଙ୍କୃତ ହେଉ ଯାଅ ବକ୍ସି ଉତ୍ସବକୁ ଚିର ସ୍ମରଣୀୟ କର

0: ଆଶା କରିଥାନ୍ତ ଶିଳ୍ପୀ, ବୋଧହୁଏ ଏଭଳି ଭୟଙ୍କର ସିଦ୍ଧାନ୍ତ ନେବାକୁ।
1: ନା ସୁରମା, ମୁଁ ଠିକ କରିଛି। ଯୁଗ ଯୁଗ ପାଇଁ ଓଡ଼ିଆ ଶିଳ୍ପୀ ଗୁଡ଼ିକ ଅପାରକ ଅପଦାର୍ଥ ଅଯୋଗ୍ୟ ବୋଲି କହି କେହି ଆକ୍ଷେପ ତ କରିବେନି। ଗୋଟାଏ ମହାନ ଜାତିକୁ କଳଙ୍କ ବୋଝ ରକ୍ଷା କରିବାକୁ ମୁଁ ସ୍ୱଇଚ୍ଛାରେ ଗୁରୁଦାୟିତ୍ୱ ନେଇଛି।
0: ସତରେ ଶିଳ୍ପୀ, ତୁମେ ସୁରମା ପାଇଁ ନିଷ୍ଠୁର, ନିର୍ମମ। ତୁମର ଦୀର୍ଘ ଅନୁପସ୍ଥିତି ମୋ ପାଇଁ ଦୁର୍ବିସହ।
1: ସବୁ ମୁଁ ଭାବିଛି ସୁରମା, ଚିନ୍ତା ବି କରିଛି। ତୁମେ ସନ୍ତାନ ସମ୍ଭବ ମୁଁ ଜାଣେ, ଏକଥା ମଧ୍ୟ ଜାଣେ। ତୁମ ଗର୍ଭର ସନ୍ତାନକୁ ତୁମେ ଠିକ୍ ମଣିଷ କରି ଗଢ଼ିବ, ସେ ଯୋଗ୍ୟତା ତୁମର ଅଛି।
0: ତଥାପି ଅଜଣା ଭୟରେ ମୋ ମନଟା କାହିଁକି ଥରି ଉଠୁଛି।
1: ସୁରମା, ବିଶ୍ୱନାଥର ପତ୍ନୀ ଭାବରେ ଅନ୍ତତଃ ତୁମର ଏହି ଭୟ ନ କରିବା ଉଚିତ। ତୁମେ ପରା ସେହି ଜାତିର ବଧୁ ଯେ ତାର ସ୍ୱାମୀର ମସ୍ତକରେ ସିନ୍ଦୁର ଥାପି ହସି ହସି ଯୁଦ୍ଧକ୍ଷେତ୍ରକୁ ପଠାଏ। ସମର କ୍ଷେତ୍ରରେ ପରାଜିତ ହେଲେ ଏ ଜାତିର ବଧୁ ହାତରେ ଢାଲ ତରବାରି ଧରି ନିଜେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୁଏ।
2: ଠିକ କହିଛୁ ବିଶୁ, ଏ ଜାତି ଭଳି ଜାତି ବିଶ୍ୱରେ ଆଉ କୋଉଠି ଅଛି? ମା ମୋର ମୁହଁ ଶୁଖାଇ ଠିଆ ହୋଇଛୁ କଣ? ବିଶୁ ଯିବ କେଡ଼େ ବଡ଼ କାରିଗର ହୋଇ। ତୁ ହସେମା, ତୁ ଭାଗ୍ୟବତୀ।
1: ଘନ ବୌସା, ଘରର ଦାୟିତ୍ୱ ତୁମକୁ ଲାଗିଲା।
2: ତୁ ନ ଫେରିବା ଯାଏ ମୋତେ ନିଦ ହବନି ବିଶୁ। ତୁ ମନ୍ଦିର ତିଆରି କରେ, ଏ ଜାତିର ନାଁ ରଖେ, ଏ ଜାତିର ଟେକ ରଖେ, ଏ ଜାତି ତତେ ପୂଜା କରିବ ଦିନରେ।
1: ମଉସା ଅଛନ୍ତି ସୁରମା, ତୁମର ଭଲ ମନ୍ଦ ସେ ନିଶ୍ଚୟ ବୁଝିବେ। ତୁମେ ଜଗନ୍ନାଥଙ୍କୁ ଡାକ, ମୁଁ କିପରି ସଫଳ ହେଇ ଫେରି ଆସେ।
3: ବିଶୁ ଭାଇ। ବିଶୁ ଭାଇ,
1: ସଦାନନ୍ଦ
3: ତମେ ପ୍ରସ୍ତୁତ? ବିଶୁ ଭାଇ,
1: ଆରେ ମୁଁ ବାହାରିଲିଣି, ଆଉ ତମେ
3: ଏଥିରେ ଆଉ ସନ୍ଦେହ କରିବାର କଣ ଅଛି?
1: ରାମ କକିଙ୍କର ଅସମ୍ମାନ କଣ ତୁମକୁ ବାଧିନି? ଯୋଉ ଶିଳ୍ପୀ ଦଳର ଅଧିନାୟକତ୍ୱ ବୟୋଜ୍ୟେଷ୍ଠ ଶିଳ୍ପୀ ଶ୍ରେଷ୍ଠ ରାମଚନ୍ଦ୍ରଙ୍କୁ ଦିଆ ନ ଯାଇ ମୋ ଭଳି ଅର୍ବାଚୀନ ହାତରେ ସମର୍ପି ଦିଆଯାଇଛି, ସେଥିରେ ପୁଣି ରାମଚନ୍ଦ୍ରଙ୍କର ପୁତ୍ର ଯୋଗଦାନ ଲାଗି ଆଗ୍ରହ, ବେଶ ଚମତ୍କାର ତ।
3: ଛି ବିଶୁ ଭାଇ, ସେମିତି କୁହନି। ସୂର୍ଯ୍ୟ ମନ୍ଦିର ତିଆରି ପରେ ସେ କଣ ହବ ଏକା ବିଶୁ ମହାରାଣଙ୍କର କୀର୍ତ୍ତି?
2: ବିଶୁ, ତୁ ସଦାନନ୍ଦକୁ ଜାଣିନୁ, ମୁଁ ତାକୁ ପିଲାଦିନୁ ଜାଣିଛି। ୟାପରି ଯୁବକ ଅନେକ ଅଛନ୍ତି, ସମସ୍ତେ ତୋ ସାଙ୍ଗେ ଯିବେ। ମାନ ଅଭିମାନ ରାଗ ହିଂସା ମନରେ ଥିଲେ ସେ କଣ କଳାକାର ପଦବାଚ୍ୟ? ରାମଚନ୍ଦ୍ର ପରି କୃତଜ୍ଞ
4: କଣ କହିଲ? ମୁଁ କୃତଜ୍ଞ ଘନ ଭାଇ? ଏ ଅପଦାର୍ଥ ସଦାନନ୍ଦ ତମ ପାଇଁ ଅମୂଲ୍ୟ ରତ୍ନ ନୁହଁ? ହଉ ହେଲା, କଣ ପାଇଁ ତୁ ଏଠି ଆସିଛୁ ସଦାନନ୍ଦ?
3: ମୁଁ ଚନ୍ଦ୍ରଭାଗା ଯିବି ବାପା।
4: ଚନ୍ଦ୍ରଭାଗା ଯିବି? ଚନ୍ଦ୍ରଭାଗା ଯିବୁ ନା ନର୍କକୁ ଯିବୁ ଅଭାଗା?
3: କର୍ତ୍ତବ୍ୟ ବାପା।
4: ବାପ ପ୍ରତି ତୋର ଯଦି ସମ୍ମାନ ବୋଧ ଥାଆନ୍ତା ତାହେଲେ ରାମଚନ୍ଦ୍ର ମହାରାଣାର ନାଜ୍ୟ ଅଧିକାରୀକୁ ଯିଏ ଛଡେଇ ନେଇଛି ତା ସାଙ୍ଗରେ ଚନ୍ଦ୍ରଭାଗା ଯିବାକୁ ମୋଟେ ପ୍ରସ୍ତୁତ ହୁଅନ୍ତୁ ନାହିଁ ନିର୍ଲଜ।
1: ରାମ କକେଇ, ମହାରାଜାଙ୍କ ଆଦେଶରେ ମୁଁ ଯାଉଛି, ତୁମକୁ ତୁମ ନାଜ୍ୟ ଅଧିକାର ବଞ୍ଚିତ କରିନି।
4: ମହାରାଜ? ଆରେ ମହାରାଜ ହେଲେ ଅନ୍ଧ, ତା ନ ହୋଇଥିଲେ ରାଜ୍ୟରେ ଏତେ ଦକ୍ଷ ଶିଳ୍ପୀ ଥାଉ ଥାଉ। ତମରି ଭଳିଆ ଜଣେ ବ୍ୟକ୍ତିକୁ ମନ୍ଦିର ନିର୍ମାଣ ଦାୟିତ୍ୱ ଦେଇଦେଇଥାନ୍ତେ।
1: କୌଣସି ଶିଳ୍ପୀ ଯେତେବେଳେ ଦାୟିତ୍ୱ ନେବା ପାଇଁ ଆଗେଇ ଆସିଲେ ନାହିଁ ସେତେବେଳେ ମୁଁ ନିଜେ ଆଗଭର ହେଲି। ତୁମେ ତ ନିଜେ ଥିଲ, ସବୁ ତ ଦେଖିଛ, ଏଥିରେ ଆଗିବାର କଣ ଅଛି?
4: ଏଇଟା ମସ୍ତ ବଡ ଭୁଲ। ମହାରାଜାଙ୍କର ଅବିଚାର ପାଇଁ ସମସ୍ତ ଶିଳ୍ପୀ କୁଳ ଦିନେ ବିଦ୍ରୋହ କରିବ।
2: ଏଥିରେ ଭୁଲର ପ୍ରଶ୍ନ ନାହିଁ ବାବା, ମହାରାଜା ଠିକ ଲୋକକୁ ବାଛିଛନ୍ତି।
4: ନାଇଁ ନାଇଁ ନାଇଁ ନାଇଁ, ଅସମ୍ଭବ କେବେ ହେଲେ ସମ୍ଭବ ହେଇପାରେ ନା। ତମେ ଖାଲି ବୃଥା ଚେଷ୍ଟା କରିବ ବିଶ୍ୱନାଥ।
1: ନା କକେ, ଓଡ଼ିଆ ଶିଳ୍ପୀ ଯେ ଅଯୋଗ୍ୟ ବିବେଚିତ ହେବ ମୁଁ ଅନ୍ତତଃ ବରଦାସ୍ତ କରିପାରିବି ନାହିଁ। ଚେଷ୍ଟା କରିବାର ଭୁଲ ହେଲା କୋଉଠି?
3: ହଁ ବାପା, ଶିଳ୍ପୀ ଶକ୍ତି ଏକଜୁଟ ହେଲେ ଅସମ୍ଭବ କଣ ସମ୍ଭବ ହେବନି?
4: ଏ ପ୍ରଶ୍ନର ଉତ୍ତର ତତେ ଦେବା ପାଇଁ ମୁଁ ବାଧ୍ୟ ନୁହେଁ ସଦାନନ୍ଦ। ଚାଲ ଚାଲ କହୁଛି, ଚାଲ ଘରୁ ଚାଲ। ପାଗଳଙ୍କ ସହ ଆଉ ବେଶୀ ପାଗଳେମି କରନା, ଚାଲ।
2: ରାମଚନ୍ଦ୍ର, ତୁମେ ତ ପାରିଲ ନାହିଁ, ଯଦି ପିଲାମାନେ ଚାହୁଁଛନ୍ତି ମୋ ମତରେ ତୁମେ ବିରୋଧ କରନି। ସଦାନନ୍ଦକୁ ଏମିତି ନିରାଶର ଜାଲରେ ବାନ୍ଧିଦେବା ଠିକ ହବନି। ନା ନା,
5: ବିଳମ୍ବ ହଉଛି, ତୁମେ ବିଶୁ ପ୍ରସ୍ତୁତ ତ? କାହିଁକି ଏତେ ପାଟିତୁଣ୍ଡ ଏଠି?
1: ମୁଁ ବାହାରି ଆସି ସାଆନ୍ତେ, ସଦାନନ୍ଦ ଯିବାକୁ ଆସିଛି, କିନ୍ତୁ
5: କିନ୍ତୁ ପୁଣି କଣ
2: କଣ କହିବି? ଏ ଛୋଟ କଥାଟା ଶିବେଇ ସାଆନ୍ତେ ଆପଣ ତ ସବୁ ଜାଣନ୍ତି, ଏଇ ସଦାନନ୍ଦଟା ବାପ ତାର ଯିବାକୁ ବାରଣ କରୁଛି।
5: ମାନେ ରାମଚନ୍ଦ୍ର ତୁମେ ବାରଣ କରୁଛ? ରାଜା ଦେଶର ବି ଅବଜ୍ଞା, ବିଶ୍ୱନାଥଙ୍କୁ କାମରେ

0: କରିବାକୁ 1200 ଶିଳ୍ପୀ ଚନ୍ଦ୍ରଭାଗା ଯିବେ। ସଦାନନ୍ଦ ସେମାନଙ୍କ ଭିତରୁ ଜଣେ। ଉତ୍କଳର ବିଜୟରେ ତୁମେ କ'ଣ ଗୌରବାନ୍ୱିତ ହେବନି ରାମଚନ୍ଦ୍ର? ଆମ ହାତରେ ସମୟ ବହୁତ କମ। ବିଶ୍ୱନାଥ, ବାହାରେ ତୁମକୁ ଅନେକ ଲୋକ ଅପେକ୍ଷା କରିଛନ୍ତି, ଆସ।
1: ସୁରମା, ଆଖିରୁ ଲୁହ ପୋଛି ପକାଅ ମା, ମନ ଖୋଲି ହସେ। ବିଶୁକୁ ବିଦାୟ ଟିକା ପିନ୍ଧେଇ ଦିଏ, ଏ ପରା ହସିବାର ବେଳ। ବିଦାୟ ବେଳରେ ହସି ହସି ବିଶୁକୁ ବିଦାୟ ଦିଏ ମା।
2: କି ସମ୍ବାଦ ବକ୍ସି, ମନ୍ଦିର କାର୍ଯ୍ୟ କେତେ ବାଟ ଗଲା?
3: ହଁ ମଣିମା, ଚେଷ୍ଟା ତ ଚାଲିଛି, କିନ୍ତୁ
2: ମାନେ
3: ମାନେ ସମୁଦ୍ର ଲହରୀକୁ ଆୟତ୍ତ କରିବା ଚେଷ୍ଟା ଏବେ ବି ଚାଲିଛି।
2: ଏ କ'ଣ କହୁଛ ବକ୍ସି? ସମୁଦ୍ରଠୁ ଆୟତ୍ତ ନହେଲେ ଯେ?
3: ଶିବେଇ ସାନ୍ତରା ଆପଣଙ୍କ ପରାମର୍ଶ ପାଇଁ ଆସିଛନ୍ତି ଛାମୁ।
2: କାହାନ୍ତି କାହାନ୍ତି ସାନ୍ତରା, ତାଙ୍କୁ ଅବିଳମ୍ବେ ସମ୍ବାଦ ଦିଅ
3: ଛାମୁ।
2: ରାମଚନ୍ଦ୍ର ମହାରଣା କଥା କ'ଣ ତେବେ ସତ୍ୟ ହେବ ବକ୍ସି?
3: ନା ମଣିମା, ବିଶ୍ୱନାଥର ଚେଷ୍ଟା ପୁଣି ଅସାଧ୍ୟ ରହିବ, ମୋର ବିଶ୍ୱାସ ଆସୁନି। ଆପଣ ଧୈର୍ଯ୍ୟ ଧରନ୍ତୁ, ମୁଁ ଶିବେଇ ସାନ୍ତରାଙ୍କୁ ପାଛୋଟି ଆଣୁଛି।
0: ଶ୍ରୀ ଛାମୁରେ ପ୍ରଣାମ ଜଣାଉଛି ଶିବେଇ ସାନ୍ତରା।
2: ବକ୍ସି ଯାହା ଖବର ପାଇଛନ୍ତି ଶିବେଇ, ତାହା କ'ଣ ସତ୍ୟ?
0: ହଁ ଛାମୁ, ରାଶି ରାଶି ପଥର ବୁହା ଚାଲିଛି, କିନ୍ତୁ ମହୋଦଧିର ଚଳଚଞ୍ଚଳ ରହଡ଼ି।
2: ନା ନା, ବନ୍ଦ କର, ମୁଁ ଆଉ କିଛି ଶୁଣିବାକୁ ଚାହେଁ ନା। ନରସିଂହଦେବ ଉଦାର ଦୟାଳୁ, କିନ୍ତୁ କର୍ତ୍ତବ୍ୟ ନିକଟରେ ମୁକୁଟ ମଣ୍ଡିତ ନରସିଂହ ନିର୍ମମ ନିଷ୍ଠୁର। ମୋର ବିଶ୍ୱାସ ଥିଲା ଶିବେଇ ସାନ୍ତରା ବୁଦ୍ଧିମାନ, ଓଡ଼ିଶାର ଶିଳ୍ପୀକୁଳ ଯୋଗ୍ୟ, କିନ୍ତୁ ଆଜି ମୁଁ ଦେଖୁଛି ଶିବେଇ ସାନ୍ତରା ଅଯୋଗ୍ୟ, ଉତ୍କଳର ଶିଳ୍ପୀକୁଳ ଅପଦାର୍ଥ। ଏହାର ଭୟାବହ ପରିଣତି କ'ଣ ହେବ ଭାବିଛ ସାନ୍ତରାଏ?
0: ମୋରି ପାଇଁ 1200 ଶିଳ୍ପୀଙ୍କର ସର୍ବନାଶ ହେବ? ନା ନା ଛାମୁ, 1200 ଶିଳ୍ପୀଙ୍କୁ କ୍ଷମା କରନ୍ତୁ, ରାଜଧର୍ମର ଯାହା କର୍ତ୍ତବ୍ୟ ତାହା ମୋଠି ଶେଷ କରିଦିଅନ୍ତୁ ଛାମୁ।
3: ଶିବେଇ ସାନ୍ତରା, ତମେ ତ ହେଉଛ ମନ୍ଦିରର କଳ୍ପନାକାରୀ ସୂତ୍ରଧର, ଏତେ ଅଧର୍ଯ୍ୟ ହେଲେ ଚଳିବ? ମହାରାଜାଙ୍କ ବ୍ୟତିବ୍ୟସ୍ତତା, ସେଥିରେ ପୁଣି 1200 ଶିଳ୍ପୀଙ୍କ ଅବସ୍ଥା, ତୁମେ ପ୍ରକୃତିସ୍ଥ ହୁଅ ସାନ୍ତରା। ମୁଁ ମହାରାଜାଙ୍କୁ ଅନୁରୋଧ କରୁଛି, ତମେ ଆହୁରି ସମୟ ନିଅ।
2: ବେଶ ଠିକ୍ ଅଛି ବକ୍ସି, ଶିବେଇ କିନ୍ତୁ ମନେ ରଖିବା ଉଚିତ, ସମ୍ମୁଖରେ ତାଙ୍କର ଦୁଇଟି ପଥ, ଗୋଟିଏ ଆନନ୍ଦ ଉଚ୍ଛ୍ୱସିତ ବିଜୟର, ଆଉ ଅନ୍ୟଟି ପୁତି ଗନ୍ଧମୟ ନରକର।
0: ହେ ଭଗବାନ, ହେ ମା ରାମଚଣ୍ଡୀ, ତୁ ହିଁ ମୋର ଭରସା।
4: ଯା ହଉ, ଚନ୍ଦ୍ରଭାଗା ଆସି ଆମ ମହିଳାକୁ ବଢିଆ କାମଟାଏ ମିଳିଯାଇଛି।
1: ଖାଲି ମିଳିଛି କଣ ରେ, ସେମିତି ଯୋଗ୍ୟତା ଅଛି ବୋଲି ମାନିବୁ ନା? ଆଉ ମହାରାଜାଙ୍କ ଭଳିଆ ଏତେ ବଡ ଲୋକ, ତାଙ୍କୁ ତ ପୁଣି ଏ ହାତରେ ପାନ ଭାଙ୍ଗି ଦେଇଛି, ମହାରାଜା ଖାଇଛନ୍ତି।
4: ମାଇଚିଆ, ତତେ ଭଗବାନ କାହିଁକି ମାଇପି ଜନ୍ମ ନଦେଲେ?
1: ହଁ ତୁ ନବଘନିଆ, ଦେଖୁଛି ସାହସ ତ ତୋର କିଛି କମ ନୁହଁ, ଭାରି ତ ବଡ ବଡ କଥା କହୁଛୁ। ମୁଁ ରାଗୁ ନାହିଁ, ଯେତେବେଳେ ରାଗିବି ନା କାହାର ସତ୍ତା ରଖିବିନି।
4: ଯା ଯା, ମୁଖିଆ ଶିଳ୍ପୀଙ୍କର ଆଉ କଣ କାମ ଅଛି? ଖାଲି ତୋରି କଥା ତ ଚାହିଁ ବସିଛନ୍ତି ଆଉ, ଶିବେଇ ସାନ୍ତରା ବୁଦ୍ଧି ଦେବା ବେଳୁ ତାକୁ ଆଉ ଭୋକ ଶୋଷ ନାହିଁ।
1: ଦେଖିବୁ ରହ, ମୋ କଥା ଆଗେ ଶୁଣିବେ, ପାହାନ୍ତା ପହରୁ ପାନ ଭାଙ୍ଗୁଛି ଯେ।
4: ରସ ରସିଆ ପାନ ଖଣ୍ଡେ ବଢା, ଆଗ ଖୁସି ଖବରଟାଏ କହିବି।
1: ନାଇଁ ତୁ ଆଗ କହ,
4: ତୁ ଆଗ ଚୁନ ଲଗା।
1: ହେଇ ଲଗେଇଲି ପରା, ତୁ କହ।
4: ଆଜି ମନ୍ଦିରର ମୂଳଦୁଆ ପଡିଗଲା, ଆଉ ଆମ ରାମ ମହାରଣା ଖାଲି ରାଗରେ ଦାନ୍ତ କଡ଼ମଡ଼ କରୁଛି।
1: ଆରେ ଧୀରେ କହ,
4: କାହିଁକି?
1: ହେଇ ରାମ ମଉସା ଏଣିକି ଆସୁଛନ୍ତି।
0: ଏଠି ତ ସମସ୍ତେ ଅଛ। ଆରେ ଚାହୁଁ ଚାହୁଁ ସବୁ କାମ ଠିକ ଠାକ କେମିତି ହେଇଯାଉଛି? ତମମାନେ ଅସହଯୋଗ?
4: ନାଇଁ ରାମ ମଉସା, ସେମିତି କାମ ଚାଲିଛି, ତମ କଥା ମାନିଲେ ଭାରି ବିପଦ, କାମରେ ପରା ଦିନ ରାତି ସମାନ ହେଇଯାଉଛି।
1: ହଁ ସମସ୍ତେ କହୁଛନ୍ତି କାମ ବେଳେ କୁଆଡେ କାହା ଆଖିରେ ନିଦ ଲାଗୁନି।
0: ନିର୍ବୋଧ ତମେ ସମସ୍ତେ, ନିର୍ବୋଧ ସବୁ ଯାକ, ନିର୍ଲଜ। ଆରେ ମନ୍ଦିର ତିଆରି ହେଲେ ତମର ଯାଏ ଆସେ କେତେ?
1: କାହିଁକି ରାମ ମଉସା, ମନ୍ଦିର ତିଆରି ହେଲେ ଆମ ଜାତିର ଟେକ।
4: ହଁ ମଉସା, ଆମର କଣ କିଛି ଭାଗ ରହିବ ନାହିଁ?
0: ହଁ ଟେକ ଆଉ ଭାଗ, ବୃଥା, ବୁଝିଲୁ? ଭୁଲ କଥା। ଆରେ ଲୋକ କହିବେ ମହାରାଜା ନରସିଂହ ଦେବ ମନ୍ଦିର ତିଆରି କରିଛନ୍ତି, ବିଶୁ ମହାରଣା ହବ ସର୍ବଶ୍ରେଷ୍ଠ ଶିଳ୍ପୀ, ଆରେ ତମମାନଙ୍କୁ କଣ ମିଳିବ? ତମମାନେ ହଉଛ ଖାଲି ମାମୁଲି ଦିନ ମଜୁରିଆ।
1: ଅନବରତ ମୋ ହାତ ଚାଲିଛି ଚାଲିଛି, ମୋତେ ବି କେହି ମନେ ରଖିବେନି।
4: ଚୁପ ମହିରାବଣ, ଶିଳ ଶିଳୁ କୁଆ ଯୋଉଠି ଗଗରେ ଉଡୁଛି ସିମିଳି ତୁଳା କହୁଛି।
0: ଆରେ 1200 ଶିଳ୍ପୀ ଲୁଚି

0: ରହିବେ ବିସ୍ମୃତିର ଗର୍ଭରେ, ରହିବ ରହିବ ଖାଲି ମହାରାଜା ନରସିଂହ ଦେବଙ୍କର କୀର୍ତ୍ତି, ଆଉ ବିଶ୍ୱ ମହାରାଣା ଗଣା ହବ ବିଶ୍ୱର ସର୍ବଶ୍ରେଷ୍ଠ ଶିଳ୍ପୀ। ଆରେ ନା କଣ ସବୁ କହୁଛ?
1: ନା ନା ନା, ଏ କଥା ହେଇପାରେ ନା।
0: ତମେ ମାନେ ତ ହେଲ ଶିଳ୍ପୀ, ଅର୍କ କ୍ଷେତ୍ରର ଏ ମନ୍ଦିରକୁ ଶେଷ କରିବାକୁ ଦିଅ ନା। ସୃଷ୍ଟି କର ପ୍ରତିବନ୍ଧକ, ଚାରିଆଡେ ବୁଣି ଦିଅ ଅବିଶ୍ୱାସ ଆଉ ପ୍ରବଞ୍ଚନର ବିଷ। ନବଘନ, ତମେ ହୁଅ ଏ ଚକ୍ରାନ୍ତର ସାରଥି,
1: ବାକି
0: ଏ କାମରେ ସ୍ୱର୍ଣ୍ଣ ମୁଦ୍ରାର ଅଭାବ ରହିବ ନାହିଁ। ଏଇ ନିଅ, ରଖ ଶହେଟା ଅସୁଲି ସ୍ୱର୍ଣ୍ଣ ମୁଦ୍ରା, ଗଣି ନିଅ, ଉଭୟ ଗଣିକିରି ନିଅ। ହଉ ମୁଁ ଆସୁଛି।
2: ଏଇ ସଦାନନ୍ଦଟା ଏଇ ଆଡ଼େ ମାରି ଆସୁଛି। ଆରେ ଲୁଚେଇ ପକା, ନହେଲେ
1: ଲୁଚେଇ ନଦେଲେ ରକ୍ଷା ନାହିଁ।
3: ଆରେ ହେ ନବଘନିଆ, ସନିଆ ଭାଇ, ଆରେ ଶୁଣ ଶୁଣ ସମସ୍ତେ, ପ୍ରଧାନ ଶିଳ୍ପୀଙ୍କର ଆଦେଶ, ମନ୍ଦିର କାମ କାଲିଠୁ ଆହୁରି ଜୋରରେ ଚାଲିବ।
1: ପଥର ମୂର୍ତ୍ତି ଗଢିବା କଣ ସହଜ କାମ?
2: ହଁ, ଖାଇଦବା କଥା ପରି ଲାଗିଛି।
1: ପ୍ରଧାନ ଶିଳ୍ପୀ ଯେମିତି ପିଲା ଖେଳ ଭଳି ଲାଗିଛି ଆଉ।
3: ଏମିତି କଣ କହୁଛ ନବଘନ ଭାଇ?
1: ଆରେ ସଦାନନ୍ଦ, କହିଲୁ ଦେଖି, ମନ୍ଦିରଟା ହେଇଗଲେ ନା ଟା ବିଶ୍ୱମାରଣର ନହି ମହାର୍ଜୀଙ୍କର, ଆମକୁ କିଏ କାହିଁକି ମନେ ପକେଇବ କହିଲୁ?
3: ନବଘନ ଭାଇ, ତୁମ ମୁହଁରେ ଏମିତି କଥା ଆଦୌ ଶୋଭା ପାଉନି।
1: ଆରେ ତୁ ନା ରାମଚନ୍ଦ୍ର ମଉସାଙ୍କ ପୁଅ, ତୋ ବାପାକୁ ଯିଏ ଅପମାନିତ କଲା, ତୁ କଣ ତାକୁ ଆଜି ଯାଏ ଚିହ୍ନିଲୁନି?
3: ଛି ଛି ନବଘନ ଭାଇ, ଏଭଳି କଥା କହି ପ୍ରଧାନ ଶିଳ୍ପୀଙ୍କର ଅବମାନନା କରନି କହୁଛି।
2: ଆରେ ଧରମା, ଏତେ ଚକଲା ହୁନା କହୁଛି, ଦେଲୁ ଦେଲୁ ବାପା ମୁଁ ଠେଙ୍ଗାଟା, ସଳଖ ହୋଇ ଠେଙ୍ଗାଟା ନ ଧରିଲେ ମୁଁ ଚାଲିପାରୁନି ପରାରେ, ଭାରି କଷ୍ଟ। ବଳ ବୟସ କଣ ଆଉ ଆଉଛି, ମେରୁହାଡ଼ଟା ସଳଖି ଯିବ। ଧିଏରେ ଦିଏ ଦିଏ, ସେଇଠି କୋଉଠି ଅଛି ଦେଖିଲୁ ବାବା ମୋ ଠେଙ୍ଗାଟା?
4: ନାଇଁ ନାଇଁ ନାଇଁ ନାଇଁ, ଏ ଠେଙ୍ଗା ମୋର, ମୋ ହାତରେ ଅଛି, ଦେବି ନାଇଁ ଘନ ଅଜା। ଦେଖି ଦେଖି ତମେ ସେମିତି ଚାଲିଲ
2: ନା? ପାରୁନି ପରାରେ, ଠେଙ୍ଗାଟା ନହେଲେ ଆଉ ଚାଲି ହଉନି। ଧରମା, ଠେଙ୍ଗାଟା ଦେଇ ପକା ବାବା, ତତେ ବଢିଆ ଜିନିଷ ଗୋଟେ ଦେବି।
4: ମୋର ସେ ବଢିଆ ଜିନିଷ ଦରକାର ନାହିଁ, ତମେ ଆଗେ କହିଲ ତମେ ଘୋଡା ହବ ନା ନାଇଁ।
2: ବୁଢ଼ାଟାକୁ ଖାଲି ହଇରାଣ ହରକତ ତୁ କରୁଛୁ, ହଉ ହେଲା ମୁଁ ଘୋଡା ହେବି, ତୁ ସହି ସହି ବସ, ହେଲେ କହିଲେ ଓହ୍ଲେଇ ପଡିବୁ ବାବା।
4: ଘନ ଅଜା, ତମ ପିଠିରେ ଗଦିଟେ ପକେଇ ବସିଲେ ଖୁବ ମାନନ୍ତା ନୁହେଁ, ତମେ ତ ଖାଲି ଦୌଡ଼ନ୍ତ।
2: ହଁ, ହାଡ଼ୁଆ ପିଠିଟା ମୋର ବଡ଼ ହେଇଯା, ସତସତିଆ ଘୋଡା ପିଠିରେ ଯେତେବେଳେ ବସିବୁ ବାବା, ସେତେବେଳେ ଗଦିଟା ପକେଇ ବସିବୁ ଯେ ବେଶ ସାଜିବ।
4: ମୁଁ ପରା ଗୋଟେ ଘୋଡା ତିଆରି କରିଛି।
2: ହଁ, ତୁ କାରିଗର ପିଲା ଆଉ।
5: ଧରମା, ଆରେ ହେ ଧରମା,
2: ହେଇ ତୋ ବୋଉ ଡାକିଲାଣି ପୁରା ରେ, ଓହ୍ଲେଇ ପଡ଼, ନହେଲେ ମୁଁ ପିଠିରେ ବସିବା ଦେଖିଲେ ତତେ ପିଟି ପକେଇବ।
4: ପିଟିଲେ ପିଟୁ, ତମେ କାହିଁ ଏତେ ଛାନିଆ ହଉଛ? ମୁଁ ଘୋଡା ପରା ଦେଖିବ, ତମେ ଯିବ ନାହିଁ, ମୁଁ ଆଣୁଛି।
5: ଆରେ ଧରମା, ଏମିତି ଚଗଲା ତୁ ହଉଛୁ, ଆରେ ଅଜା ପରା ବୁଢା ଲୋକ,
2: ଏ ବୟସରେ ଟୋକାଟା ଚଗଲା ହବନି ଆଉ କେବେ ହବ।
4: ହେଇ ଦେଖ ମୋ ଘୋଡା, ବୋଉ ତୁ ପରା କହୁଥିଲୁ ଘୋଡାର ଠିଆ କାନ କରିବାକୁ, କେମିତି ତୁଷ୍ଟି କହିଲୁ? ତୁ ମୋତେ ମୂର୍ତ୍ତି ଗଢା ଶିଖେଇ ଦବୁ ନା?
2: ମୂର୍ତ୍ତି ଗଢା ପରା ତୁ ମୋଠୁ ଶିଖିବୁ ରେ?
4: ସତ କହୁଛ ଅଜା, ତମେ ମୋତେ ଶିଖେଇବ?
5: ଚାଲେ ଦିଟା ଖାଇନବୁ, ତାପରେ ଅଜାଙ୍କ ପାଖରେ ବସି ଯାହା ଅଜା କହିବେ ଶିଖିବୁ।
4: ହଉ ମୁଁ ଯାଉଛି।
5: ମଉସା, ଧର୍ମା ବଡ ଅଝଟ କରୁଛି, ଜିଦ ଧରୁଛି।
2: ହଁ ହଁ, ଜିଦ ଧରୁ ଭଲ।
5: କାଲି କହୁଥିଲା ତା ସାଙ୍ଗସାଥି କଣ ତାକୁ ଅଣବାପୁଆ କହି ଥଟା କରୁଛନ୍ତି, ତମେ ଟିକେ ଯାଇ ଅବଧାନକୁ କହିଦିଅନ୍ତନି।
2: ଥଟା କାହା ଜିଭରେ ହାଡ଼ ଅଛି, ମୁଁ ଥାଉ ଥାଉ ନାତିକୁ ଥଟା କରିବେ?
5: ସବୁରି ମୂଳ ସେଇ ରାମ କକେଇ, ତାଙ୍କର ଆମ ପ୍ରତି ଯୋଉ ଅହନ୍ତା ଶୁଣି ଶୁଣି ମୁଁ ଆଉ ସହି ପାରୁନି।
2: ରାମ ମହାରାଣା କଣ, ଗୋଟାଏ ମଣିଷ ଗୋଟାଏ ପଶୁ ମା, ସେଇଟା
5: କି ଦହଗଞ୍ଜ ସେ ଆମକୁ ନ କରୁଛନ୍ତି ଯେ, ଆମ ଦଶା ତ ଖରାପ।
2: ଛି ମା, ତୋ ପରି ଗୁଣର କିଏ ଅଛି କହିଲୁ? ଦେଖିବୁ ରାଇଜ ଯାକର ଲୋକେ ବିଶୁକୁ ଆଗ ପୂଜା କରିବେ।
5: ମଉସା, ତୁମ ଆଖିରେ ଯେ ଲୁହ
2: ଗୋଟା କଥା ମୋର ମନେ ପଡ଼ିଗଲା, ମହାରାଜା ମଙ୍ଗ ଦେଶ ଆକ୍ରମଣ କରୁଥାନ୍ତି, ତୁଘା ଖାଁ ସହିତ ପ୍ରବଳ ଯୁଦ୍ଧ, ଯୁଦ୍ଧରେ ମୋ ନୟନ ପିତୁଳା ସୁରେନ୍ଦ୍ର ଟଳି ପଡିଲା, ହେଲେ ଆମେ ଜିଣିଲୁ ବିଜୟ ଉଲ୍ଲାସରେ, ଯେତେ ଆନନ୍ଦିତ ହେଲେ ବି ପୁତ୍ର ସକଳ ଭୁଲି ହୁଏ ମା, ତଥାପି ବିଶ୍ୱକୁ ମୋ ପୁଅ ପରି ଦେଖେ, କିନ୍ତୁ ସେ ବି ଆଜି ମୋ ପାଖରେ ନାହିଁ।
5: ଇଏ ଅର୍କ କ୍ଷେତ୍ର ଯିବା ପୂର୍ବରୁ ତମର ଏ ଦୁଃଖ କଥା ମତେ କହିଛନ୍ତି, ଆଜି ଏ କଥା ମନେ ପକେଇ ଦେଇଥିବାରୁ ସତରେ ମଉସା ମୁଁ ଭାରି ଭୁଲ କରିଛି, ଆଉ ଦିନେ ମୋ ଦୁଃଖ କଥା ମୁଁ ତମକୁ କହିବିନି।
2: ନା ନା ନା, ବିଶୁ ଫେରିଲେ ସତେ ସିଏ କଣ

0: କହିବ ସେପରା ମୁଁ ପରେ ଦାୟିତ୍ୱ ଦେଇକି ଯାଇଛି, ନିଶ୍ଚିନ୍ତରେ ମନ୍ଦିର କରୁଛି।
1: ହଁ ମଉସା, ଆଜି ମନଟା ଭାରି ଅଥୟ ହେଉଛି। ଗଲେଣି ଯେ କୋଉ କାଳୁ ଖବର ଅନ୍ତର ବୋଲି କିଛି ଦେଉନାହାନ୍ତି। ଆତା ହାତରେ ଏମିତି ଉଡ଼ାଣିଆ ଖବର ଶୁଣି ଶୁଣି ଆଉ ସେମାନଙ୍କୁ ପରତେ ଆସୁନି। ତମେ ମଉସା ଥରେ ଯାଇ ତାଙ୍କ ଖବର ଅନ୍ତର ନିଜ ଆଖିରେ ଦେଖି ଆସନ୍ତନି।
0: ମନ କଥାଟା ମୋର ତୁ କହିଦେଲୁ ମା, ତୁ କାଳେ କଣ ଭାବି ମୁଁ ମୁହଁ ଖୋଲି କହୁନଥିଲି। ବେଶ ମୁଁ ଯିବି ମା, ହେଲେ ଯୋଉ କାମରେ ସେ ହାତ ଦେଇଛି ସେ କଣ ସହଜ କାମ ମା? ଯୋଉଠି ରାଜକୋଷରୁ ପାଣି ସୁଅ ଭଳି ଧନ ଦୌଲତ ବୁହା ଚାଲିଛି ସେଠି ମତେ ଦେଖି ବିଶୁ ମୋର ବ୍ୟସ୍ତ ହେଇପଡ଼ିବନି ତ?
1: ମନ କହୁଛି ମୋର ସେ ଆଦୌ ବ୍ୟସ୍ତ ହେବେନି, ତମେ ଥରେ ତାଙ୍କୁ ଯାଇ ଦେଖି ଆସ।
0: ତାକୁ ତ ଦେଖିବି ଆଉ ମନ୍ଦିରକୁ ଦେଖିବି।
2: ରାତି ସାରା ନ ଶୋଇ କଣ ଯେ ଏତେ ଭାବୁଛ ବିଶୁ ଭାଇ? ବିଶ୍ରାମ ସିନା ଟିକେ ନେଲେ ତମର କାମର ଗତି ଆହୁରି ବଢନ୍ତା।
3: ନା ସଦାନନ୍ଦ, ଅନିଦ୍ରା ହିଁ ମୋ ଜୀବନର ପାଥେୟ, ତା ଛଡ଼ା ଅଭ୍ୟାସରେ ବି ପଡ଼ିଗଲାଣି। ଦିନ ଦିନ, ମାସ ମାସ, ବର୍ଷ ବର୍ଷ କେବଳ ଚିନ୍ତା ଆଉ ଚିନ୍ତା, କୋଉ ମୂର୍ତ୍ତିର କୋଉ ଭାବ ତା ମୁହଁରେ ଶିଳ୍ପୀ ଫୁଟେଇବ।
2: ଆଜିର ଚିନ୍ତାର ଉଦ୍ଦେଶ୍ୟ ପୁଣି କୋଉ ମହତ ମୂର୍ତ୍ତି ପାଇଁ କହିଲ ବିଶୁ ଭାଇ?
3: ନବଗ୍ରହ ମୂର୍ତ୍ତିର କଳ୍ପନା ନିଖୁଣତ ହେବା ଉଚିତ ସଦାନନ୍ଦ। କୋଉ ଗ୍ରହର ମୁହଁରେ କି ଭାବ ଫୁଟିବ ସେଇ ମୋର ଆଜିର ପ୍ରଧାନ ଚିନ୍ତାର ବିଷୟ।
2: ଗତକାଲି ଶେଷ ନିହାଣ ସ୍ପର୍ଶ ପାଇ ଜୀବନ୍ତ ହୋଇଥିବା ନାଟ ମନ୍ଦିରର ଅଭିସାରିକା ମୂର୍ତ୍ତି ଖୁବ୍ ଚମତ୍କାର ହେଇଛି ବିଶୁ ଭାଇ।
3: ଅଭିସାରିକା ମୂର୍ତ୍ତି, କୁଞ୍ଚିତ କେଶା, ପିନସ୍ତନା, ଡିଟୋଳ ଯୌବନା, ଅଭିସାରିକା। କଳ୍ପନା ରଥିରେ ଶିଳ୍ପର ଉତ୍କର୍ଷତା ଆସିବ କୁଆଡ଼ୁ ସଦାନନ୍ଦ?
2: ଯୁଗେ ଯୁଗେ ତୁମ କଳ୍ପନା ଚାତୁରୀ ତୁମ ନିହାଣ ମୁନର ଧାରରେ ଅଗଣିତ ଦର୍ଶକକୁ ବିମୋହିତ କରିବ ବିଶୁ ଭାଇ। ସତରେ ଶିଳ୍ପୀ ତୁମେ ଅନନ୍ୟ, ତମର ପ୍ରତିଭାକୁ ମୋର କୋଟିଏ ପ୍ରଣାମ।
3: ନା ସଦାନନ୍ଦ ନା, ମୁଁ ଏତେ ସ୍ୱାର୍ଥପର ନୁହେଁ। ଆଉ କିଛି ଦିନ ପରେ ମନ୍ଦିରର କାମ ସରିଯିବ, କେତେ ଭକ୍ତଙ୍କର ସମାଗମ ହେବ ଏଠି। ଯନ୍ତ୍ରଣା ଜର୍ଜରିତ କୁଷ୍ଠରୋଗୀ ସୂର୍ଯ୍ୟ ସ୍ନାନ କରି କ୍ଷଣକେ ରୋଗମୁକ୍ତ ହେବେ, ଥର ହସି ଉଠିବ। ହେଲେ ଏଇ ମନ୍ଦିର ଯାହାକୁ ଏତେ ଶ୍ରମ ଦେଇ ଆମେ ଗଢ଼ୁଛେ, ପ୍ରକୃତିର ସମସ୍ତ ବାଧା ବିଘ୍ନକୁ ଏଡ଼େଇ ଦାମ୍ଭିକ ପାହାଡ଼ ପରି ଠିଆ ହୋଇ ରହିବ ଏଇ ସୂର୍ଯ୍ୟ ମନ୍ଦିର। ଆଗାମୀ ଯୁଗର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ବାରଶହ ଶିଳ୍ପୀଙ୍କର ଅକ୍ଷୟ ଅମର କୀର୍ତ୍ତି। ସେ ବାରଶହ ଶିଳ୍ପୀ ଭିତରୁ ବିଶୁ ହିଁ ଜଣେ ସଦାନନ୍ଦ, ବିଶୁ ସ୍ୱାର୍ଥପର ନୁହେଁ।
2: ବିଶୁ ଭାଇ ତମେ ସତରେ କେଡ଼େ ମହତ, କେଡ଼େ ଉଦାର ବିଶୁ ଭାଇ।
4: ବିଶ୍ୱନାଥ
3: ପାହାନ୍ତା ତାରାଟା ଏବେ ବି ବହୁତ ଲିଭିନି ସଦାନନ୍ଦ, ଭୋର ବେଳେ ସାନ୍ତରାଙ୍କ ପାଟିଟା ଶୁଭୁଛି, ଦେଖ ତ କିଏ।
2: ହଁ ମୁଁ ଯାଇ ଦେଖି ଆସୁଛି।
3: ମୋର କିଛି ଭୁଲ ରହିଗଲା? ତ୍ରୁଟି ତ ରହିବା ସ୍ୱାଭାବିକ।
4: ତ୍ରୁଟି ଆସିବ କୁଆଡୁ, ମହାରାଜଙ୍କଠାରୁ ସନ୍ଦେଶ ଆସିଛି, ଏଣୁ ଏ ଘନଘଟିଆ ଅନ୍ଧାରରେ ମୁଁ ଚାଲି ଆସିଲି।
3: କୁହନ୍ତୁ ସାମନ୍ତରାୟ, ମହାରାଜାଙ୍କର କଣ ଆଦେଶ?
4: ସୂର୍ଯ୍ୟ ମନ୍ଦିର ବେଢ଼ାରେ ମାୟାଦେବୀଙ୍କର ଯେଉଁ ମନ୍ଦିର ରହିବ ତାର ଶିଳ୍ପକଳା ଯେପରି ଅଦ୍ୱିତୀୟ ହେବ, ମାୟାଦେବୀଙ୍କର ଜୀବନାକୃତି ମୂର୍ତ୍ତି ତୁମେ ଗଢ଼ିବ ନିଜ ହାତରେ।
3: ମହାରାଜାଙ୍କର ଯାହା ଇଚ୍ଛା।
4: ହଁ ମହାରାଜାଙ୍କର ଏହା ଇଚ୍ଛା। ଶିଶୁପାଳଗଡ଼ ଜେମା ମାୟାଦେବୀଙ୍କର ସ୍ମୃତି ଏବେ ବି ମହାରାଜାଙ୍କର ଅଭୁଲା ହିଁ ରହିଛି। ଯୁବକ ନରସିଂହ ଶିଶୁପାଳଗଡ଼ ରାଜଜେମା ମାୟାଦେବୀଙ୍କୁ ଭଲ ପାଉଥିଲେ, ମାତ୍ର ଭାଗ୍ୟର ବିଡ଼ମ୍ବନା ଉଭୟଙ୍କର ବିବାହ ଅସମ୍ଭବ ହେଲା। ମାୟାଦେବୀ ଆତ୍ମହତ୍ୟା କଲେ, ତାଙ୍କ ଶବକୁ ଦୟାନଦୀର ସ୍ରୋତରେ ଭସେଇ ଦିଆଯାଇଥିଲା, ଆଉ ସେହି ଶବ ଭାସି ଭାସି ଆସି ଲାଗିଥିଲା ଚନ୍ଦ୍ରଭାଗାର ପଦ୍ମତଳାଖଣ୍ଡରେ। ସେଇଥିପାଇଁ ତ ଜଳରାଶିର ମଧ୍ୟରେ ମନ୍ଦିରର ଏହି ପରିକଳ୍ପନା।
3: ମାୟାଦେବୀଙ୍କର ଏହି ନିଖୁଣ ମୂର୍ତ୍ତି ମୁଁ ନିଜେ ଗଢ଼ିବି, ସେଥିପାଇଁ ଆପଣ ଚିନ୍ତା କରନ୍ତୁନି ସାମନ୍ତରାୟ।
4: ଆରେ ତାହା ହିଁ କହିବା ପାଇଁ ମହାରାଜାଙ୍କର ଆଜି ଅର୍କକ୍ଷେତ୍ରକୁ ଆଗମନ।
3: କଣ କହିଲେ? ମହାରାଜା ଅର୍କକ୍ଷେତ୍ରରେ?
4: ହଁ,
3: ଖବର ଦେଇଥିଲେ ମୁଁ ତ ଯାଇ ଶ୍ରୀନଗରେ ଛାମୁଙ୍କୁ ସାକ୍ଷାତ କରିପାରିଥାନ୍ତି।
4: ନା ନା ପ୍ରଧାନ ଶିଳ୍ପୀ, ମହାରାଜା ତୁମର ଗୋଟାଏ ମଧ୍ୟ ମୁହୂର୍ତ୍ତ ନଷ୍ଟ କରିବାକୁ ଚାହାନ୍ତି ନାହିଁ, ସେ ଅଧୁରାରେ ତୁମରି ଅପେକ୍ଷାରେ।
3: ଆଶ୍ଚର୍ଯ୍ୟ, ଚାଲନ୍ତୁ ସାମନ୍ତରାୟ।

0: ସତରେ ସୁରମା, ୟା ଭିତରେ ଏତେ ଗୁଡ଼ାଏ ବର୍ଷ ବିତିଗଲାଣି। ମୁଁ ପାସୋଡ଼ ଦେଇଛି ମୋ ବୟସ। ଏଇ ଦର୍ପଣଟି ପଠାଇ ଦେଇ ମୋତେ ତୁମେ ଚେତେଇ ଦେଇଛ। ପଥର ଦେହରେ ଆଖି ଦିଟାକୁ ବାନ୍ଧି ରଖି ପ୍ରାଣଟାକୁ ମୁଁ କେମିତି ପଥର କରିଦେଲିଣି। ଆଜି ତମେ ମୋର ଖୁବ୍ ମନେ ପଡ଼ୁଛ ସୁରମା। ଦୂରରେ ଥିଲେ ବି ତମେ ଯେ ମୋର ସବୁଦିନ ପାଇଁ, ମୋର ସବୁଦିନ ପାଇଁ।
1: ତୁମେ କେବେ ଫେରିବ ଶିଳ୍ପୀ? ସେଇ ଯେ ଗଲ ଆଉ ଆସିଲନି। ତମ ମହାରାଜ କ'ଣ ଏଡ଼େ ନିର୍ଦ୍ଦୟ? ଏତେ କ'ଣ କାମ କରୁଛ ଯେ ଦିନକ ପାଇଁ ହେଲେ ଆସି ଦେଖି ଯାଇପାରୁନ? ପୁଅ ଜନ୍ମ ହେଇ ଆସି ତାକୁ 10 ବର୍ଷ ଚାଲିଲାଣି, ଆଉ କେବେ ଆସିବ? ଏଇ ଆଇନାରେ ତମ ମୁହଁଟା ଥରେ ନିରେଖି ଦେଖିନବ, ତାହେଲେ ଜାଣିବ ତମର ବୟସ ୟା ଭିତରେ କେତେ ବଢ଼ିଯାଇଛି।
0: ସୁରମା, ମନ ମୋର ଆକଳୟ ହେଉଥିଲେ ବି ମୁଁ ନିରୁପାୟ। ମନ୍ଦିର କାର୍ଯ୍ୟ ନ ସରିବା ଯାଏ ଏ ବନ୍ଦିତ୍ର ମୁକ୍ତି କାହିଁ ସୁରମା? ବୟସ ମୋର ଯେତେ ବଢ଼ୁ ପଛକେ ମୁଁ କ'ଣ କରିବି କୁହ ତ। ମୁଁ ନିରୁପାୟ। ତମର ଏ ଚିଠି ମୋ ଶିଳ୍ପୀ ପ୍ରାଣକୁ ଆହୁରି ସ୍ତବ୍ଧ ଶିଥିଳ ଅବଶ୍ୟ କରିଦେଉଛି ସୁରମା। ନା ନା, ତୁମେ ପଠେଇଥିବା ଦର୍ପଣ ଓ ଚିଠି ମୋ ପାଖରେ ରଖିପାରିବିନି। ମୋର ସହସ୍ର ଦୀର୍ଘ ଶ୍ୱାସ ଭିତରେ

ତମ ଚିଠିଟାକୁ ଟୁକୁରା ଟୁକୁରା କରି ଚିରି ଦେବାକୁ ମୋ ବାଧ୍ୟ ହଉଛି ସୁରମା। ଏଇ ଚନ୍ଦ୍ରଭାଗର ବ୍ୟଥିତ ସ୍ରୋତରେ ତମର ଖଣ୍ଡ ଖଣ୍ଡ ବିରହ ବିଗଳିତ ରାଶି ରାଶି ଯନ୍ତ୍ରଣା ବରଂ ଭାସି ବୋଲୁ ଏ ନୀଳ ସମୁଦ୍ରରେ। ক্ষমা দেব সুরমা।

0: ପାଇଁ ନିଶବ୍ଦ ରାତିରେ ପୁଣି ଏମିତି କାହାର ଗୁଞ୍ଜରଣ, କିଏ ସେଠି, କିଏ କିଏ କିଏ ସେଠି?
1: ମୁଁ ଜଣେ ନାରୀ।
0: ଆଶ୍ଚର୍ଯ୍ୟ, ତା ତ ମୁଁ ତୁମ ଗଠନ ଜାଣୁଛି, ତମର ପରିଚୟ?
1: ମୁଁ ଦେବଦାସୀ ମାଳିନୀ।
0: ଦେବଦାସୀ,
1: ନିର୍ଜନ ରାତିରେ ଏଠି ପହଞ୍ଚିବାର ଅପରାଧ ମୋର ମାର୍ଜନା କର ଶିଳ୍ପୀ, ଆଗରୁ କେତେ ପ୍ରତୀକ୍ଷା ମୋର ବିଫଳ
0: ହେଇଛି। କଣ କରୁଛ ମାଳିନୀ? ତୁମେ ଯେ ଦେବଭକ୍ଷ୍ୟା, ଦେବଦାସୀ, ମର୍ତ୍ତ୍ୟ ଲୋକର ସାପଗ୍ରସ୍ତ ଅପସରା ତୁମେ। ତୁମେ ଶିଳ୍ପୀର ପ୍ରେରଣା ସତ, କିନ୍ତୁ କେଉଁ ପ୍ରୟୋଜନରେ ତୁମେ ମୋ ପାଖକୁ ଆସିଛ?
1: ପ୍ରଧାନ ଶିଳ୍ପୀ, ଜଗତ କହୁଛି ଆପଣ ପଣ୍ଡିତ, ପଥରର ମନ କଥା ବି ଆପଣ ବୁଝିପାରନ୍ତି, ମୋ ମନ କଥା ବୁଝିପାରୁନାହାନ୍ତି?
0: ମୁଁ ତ ବୁଝିପାରୁନି, କଣ ତମେ କହିବାକୁ ଚାହ? ନୀରବ ରହିଲ ଯେ, କୁହ, ସ୍ପଷ୍ଟ କରି କୁହ।
1: ଶୁଣନ୍ତୁ ଶିଳ୍ପୀ, ଯେଉଁ ସୂର୍ଯ୍ୟ ମନ୍ଦିର ଆପଣ ଗଢୁଛନ୍ତି ଏତେ ପରିଶ୍ରମ କରି, ତାକୁ ଭସେଇ ଦେବାକୁ ଏହି ସମୁଦ୍ର ଯଦି ଷଡ଼ଯନ୍ତ୍ର କରେ?
0: ତମେ ଉପହାସ କରୁଛ ମାଳିନୀ।
1: ଉପହାସ କାହିଁକି, ସୂର୍ଯ୍ୟ ମନ୍ଦିର ଯଦି ଭାସିଯାଏ, ତା ସହିତ ଶିଳ୍ପୀ ଶ୍ରେଷ୍ଠ ବିଶୁ ମହାରଣ ଯେ ଭାସି ନ ଯିବେ, କିଏ କହିବ?
0: ମନ୍ଦିର ଦୃଢ଼ ପ୍ରସ୍ତର ଭିତ୍ତି ଉପରେ ନିର୍ମିତ, ଚଳଚଞ୍ଚଳ ଜଳରାଶିର ଅନେକ ଅସ୍ଥିର ଲହଡ଼ିରେ ବିଶାଳ ପର୍ବତ ସୃଷ୍ଟି କରିଛି,
1: କିନ୍ତୁ ସାମୁଦ୍ରିକ ଢେଉର ସାପ ତାର ଫଣା ବିସ୍ତାର କରି ଯଦି ମନ୍ଦିରକୁ ଗ୍ରାସ କରେ?
0: ଦେଖ ମାଳିନୀ, ବିଶ୍ୱନାଥ ସମ୍ମୁଖରେ ତୁମେ ସୃଷ୍ଟି କରୁଛ ପ୍ରହାଳିକା, ଦୀର୍ଘକାଳର ଶ୍ରମ ଆତ୍ମହତ୍ୟାକର ବିନିମୟରେ ଯେ
1: ମୁଁ କଣ ଭୁଲ କହୁଛି ଶିଳ୍ପୀ? ଥରେ ଭାବନ୍ତୁ ତ, ଏସବୁର ବିନିମୟରେ ଆପଣ ପାଇଲେ କଣ, ଆଉ ପାଇବେ ବି କଣ?
0: ପାଇଛି ଅନେକ ସୁନାମ, ପ୍ରତିଷ୍ଠା।
1: ସୁନାମ ପ୍ରତିଷ୍ଠା ଭୁଲ କଥା, ଚାରିଆଡ଼େ ଅନ୍ନଦାତା ମହାରାଜା ନରସିଂହ ଦେବଙ୍କ ସୁନାମ ବି ଛାଡ଼ିଯିବ, ମନ୍ଦିରର ଶିଳ୍ପୀ ଲୁଚି ଯିବେ
0: ଅନ୍ଧାର। ଚୁପ୍ କର ତୁ ମାଳିନୀ, ଚୁପ୍ କର। ବିଶ୍ୱ ମହାରଣକୁ ମାୟା ଜାଲରେ ବାନ୍ଧି ଦୁର୍ବଳ କରି ଦିଅ ନା, ତମେ ଚାହ ଚାଲି ଯାଅ, ଚାଲି ଯାଉ,
1: ଚାଲିଯିବି। ସ୍ତ୍ରୀ ପୁତ୍ର ପ୍ରେମ ସଂସାର ସବୁ ତ୍ୟାଗ କରି ଆପଣ ଏଇ ପଥର ସଙ୍ଗେ ଯୁଦ୍ଧ କରି ଚାଲିଛନ୍ତି, ଏଇ ମୋହ ବନ୍ଧନରୁ ମୁକ୍ତି ପାଇ ଯେତେବେଳେ ପଛକୁ ଚାହିଁବେ, ସେତେବେଳେ ଜୀବନ ଜୁହାରରେ ଭଟ୍ଟା ପଡି ଯାଇଥିବ।
0: ଭଟ୍ଟା ପଡି ସାରିଥିବ, ଆଉ ତାପରେ
1: ତାପରେ କିଛି ନଥିବ, ହତାଶ ହତାଶ ଏଇ ଚିତ୍କାର କରିବା ଛଡ଼ା ବାଟ କିଛି ନଥିବ। ଶିଳ୍ପୀ ମନର ସରସତା, ବସନ୍ତର ମାଦକତା ସବୁ ସବୁ କୁଆଡ଼େ ଲୁଚି ଯାଇଥିବ।
0: ନା ନା ନା ନା, ତା କେବେ ହେଇପାରେ ନା। ମୋ ଧର୍ମା ପ୍ରଣତ ଥିବା ସୁରମା, ମୋ ସଂସାର ନା ନା
1: ମିଥ୍ୟା। ବର୍ଷ ପରେ ବର୍ଷ ଏହିସବୁ ପଥର ମୂର୍ତ୍ତିକୁ ଦେଖି ଦେଖି ଆପଣ ରକ୍ତ ମାଂସର ମଣିଷକୁ ଭୁଲି ଯାଇଛନ୍ତି ଶିଳ୍ପୀ। ଏହି ଶୁଖିଲା ମରୁଭୂମିର ବାଲିଝଡ଼ ଭିତରେ ଆପଣ ବସନ୍ତର ସ୍ପର୍ଶ ପାଇବେ କେଉଁଠି?
0: ତେବେ ମୋର ଶିଳ୍ପୀ ଜୀବନ ସୃଷ୍ଟିର ପରିଣାମ କଣ ସବୁ ବ୍ୟର୍ଥ?
1: ହଁ କୁହନ୍ତୁ ଶିଳ୍ପୀ, ଅକ୍ଷରେ ଅକ୍ଷରେ ମୁଁ ଯାହା କହିଗଲି ତା କଣ ଠିକ୍ ନୁହେଁ? କଣ ଭାବୁଛନ୍ତି ଶିଳ୍ପୀ?
0: ଭାବୁଛି ଏ ରାତି ଖୁବ୍ ସୁନ୍ଦର, ଖୁବ୍ ସୁନ୍ଦର ଏଇ ଜୀବନ, ଆଉ
1: ଆଉ
0: ତମେ ବି ଖୁବ୍ ସୁନ୍ଦର।
1: ଉପାସ କରୁଛନ୍ତି? ସତ କରି କହନ୍ତୁ ଆପଣ କଣ ଭାବୁଛନ୍ତି?
0: ଭାବୁଛି ତମେ ଆହୁରି ଆଗରୁ ନ ଆସିଲ କାହିଁକି?
1: କିନ୍ତୁ ଆପଣ ଯେ ଆଗରୁ କେବେ ମୋତେ ନିମନ୍ତ୍ରଣ ଦେଇନାହାନ୍ତି।
0: ନିମନ୍ତ୍ରଣ?

0: ಕಲಿಕಾಮ ನಾ ನಿದ್ರ ನ ವಿಶ್ರಾಮ ಮೋರ ಅನುನಯ ರಕ್ಷಾ ಕರಿ ଆଜି ଏଇଠି କାମ ବନ୍ଦ କରନ୍ତୁ ଶିଳ୍ପୀ।
1: କାମ ଲାଗେ ବିଶ୍ୱର ଜନ୍ମ ମାଳିନୀ, ଏ ଗୁରୁ ଦାୟିତ୍ୱ ନ ସାରିଲେ ମୋ ବିଶ୍ରାମ କାହିଁ।
0: ଆଜି ମନେ କହୁଛି ଆପଣଙ୍କ ଛାତି ଭିତରେ ମୁକପ ଦିଟି ଭଳି ଲୁଚି ରହନ୍ତି ଆମରି ମିଳନ।
1: ମିଳନ ତମର ଆକାଂକ୍ଷା
0: ମାଳିନୀ ସ୍ୱର୍ଗର ଅପସରା ନୁହେଁ, ତାର ରୂପରସ ଗନ୍ଧର ମାଦକତା ଅଛି, ରକ୍ତରେ ରହିଛି ଉତ୍ତମ ଚଞ୍ଚଳତା, ମାଂସରେ ଅଛି ଅମାପ ବୁଭୁକ୍ଷା।
1: ଏଇ ରକ୍ତ ମାଂସର ପରସ ପାଇଁ ତୁମେ ବ୍ୟାକୁଳ ହେଉଛ ମାଳିନୀ, ତାହେଲେ ତ ତମର ସାଧନା ବୃଥା, ତୁମ ନର୍ତ୍ତକୀ ଜୀବନ ଯେ ନିରର୍ଥକ। କାମନା କରେ ମନୁଷ୍ୟକୁ ଅନ୍ଧ, ଏକଥା ଭୁଲି ଯାଆ ନା ମାଳିନୀ। ବିଶ୍ୱନାଥ ତମ ରକ୍ତ ମାଂସ ଦେହ ପାଇଁ ବ୍ୟାକୁଳ ନୁହେଁ, ଆଜି ସେ ବ୍ୟସ୍ତ କେବଳ ପାଇବାକୁ ତାର ମୂର୍ତ୍ତିମନ୍ତୀ କଳ୍ପନାର ସ୍ପର୍ଶକୁ।
0: ଶିଳ୍ପୀ
1: ହଁ ମାଳିନୀ, ତମେ ନର୍ତ୍ତକୀ, ଶିଳ୍ପୀ ମୁଁ ମଧ୍ୟ ଶିଳ୍ପୀ, ଜଣେ ଶିଳ୍ପୀ ଠାରୁ ଆଉ ଜଣେ ଶିଳ୍ପୀ ଯାହା ଆଶା କରେ
0: ତାପରେ
1: ଶିଳ୍ପୀର ଉଦାର ମନ ତଳେ ସଂକୀର୍ଣ୍ଣତାର ସ୍ଥାନ ନାହିଁ ମାଳିନୀ। ପ୍ରେମର ମହତ୍ତ୍ୱ ଫୁଟେଇବାକୁ ମନର ଆବଶ୍ୟକତା ଅଛି, ଦେହରେ ନୁହେଁ।
0: ମତେ ଲଜ୍ଜା ଦେଲ ଶିଳ୍ପୀ, ହଁ ଆପଣ ମହାନ, ଆପଣ ଉଦାର, ମାଳିନୀ ଆଜି ଅପରାଧିନୀ, ମତେ କ୍ଷମା କରନ୍ତୁ ଶିଳ୍ପୀ,
1: କ୍ଷମା
0: କରନ୍ତୁ।
1: ତମେ ବିବ୍ରତ ହୁଅ ନା।
0: ନା ଶିଳ୍ପୀ, ମାଳିନୀ ଘୋର ଅପରାଧ କରିଛି, ପ୍ରବଞ୍ଚନର ଜାଲ ବିଛେଇ ମୁଁ ଶିଳ୍ପୀ ବିଶ୍ୱନାଥଙ୍କର ସର୍ବନାଶ ଚାହିଁଛି, ସର୍ବନାଶ।
1: ମାନେ
0: ଗୋଟାଏ ଚକ୍ରାନ୍ତ ଭିତରୁ ମାଳିନୀର ଜନ୍ମ।
1: ଚକ୍ରାନ୍ତ କଣ ତୁମେ କହୁଛ ମାଳିନୀ, ମୁଁ ବୁଝିପାରୁନି। ନିର୍ମଳ ଜ୍ୟୋତ୍ସ୍ନା ପରି ତୁମର ଏ ମୁଖମଣ୍ଡଳରେ ସନ୍ଦେହର ଚିହ୍ନ ମାଳିନୀ।
0: ମାଳିନୀ ଆଜି ହାରି ଯାଇଛି, କିନ୍ତୁ ସତର୍କ ରୁହନ୍ତୁ ଶିଳ୍ପୀ, ଏଇ ଚନ୍ଦ୍ରଭାଗାର କୋଡ଼ିମାଟିରେ ଚକ୍ରାନ୍ତର ଯେଉଁ ଜାଲ ବିଛା ଯାଇଛି।
1: ଚକ୍ରାନ୍ତର ଜାଲ ହେଲେ ସେମାନେ ସଫଳ ହେବେ ନାହିଁ, ମନ୍ଦିରର ଶେଷ ପର୍ଯ୍ୟାୟ କାମ ଚାଲିଛି। ତୁମ ସମ୍ମୁଖରେ ଏହି ନାଟ ମନ୍ଦିର, ଜଗମୋହନ, ସୂର୍ଯ୍ୟ ଆସ୍ଥାନ ଉଡ୍ୟମାନ ରଥକୁ ବାହୁଛନ୍ତି ପୂର୍ବରୁ ପଶ୍ଚିମକୁ ସପ୍ତ ଯୁଦ୍ଧସ୍ୱ ସୂର୍ଯ୍ୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ 1200 ଶିଳ୍ପୀଙ୍କର ପରିଶ୍ରମ ତନ୍ନ ତନ୍ନ କରି ଅନୁକ୍ଷଣ କରିବା ଭିତରେ ମୋ ବିରୁଦ୍ଧରେ ଜାଲ ବୁଣୁଥିବା ମଣିଷକୁ ମୁଁ ସମ୍ପୂର୍ଣ୍ଣ ପାଶୁରୀ ଦେଇଛି ମାଳିନୀ।
0: ଆପଣ ସେଇଥିପାଇଁ ଶ୍ରେଷ୍ଠ, ମହାନ ଆପଣଙ୍କର ହୃଦୟ, ହେଲେ ମୁଁ ଆଜି ଅପରାଧିନୀ, ମୁଁ ନିଜକୁ ନିଜେ ହିଁ ପ୍ରତାରଣା କରିଛି, ଏଇ ନିହାଣ ଆଉ ହାତୁଡ଼ିରେ ମୋତେ ଶେଷ କରିଦେଇ ପାରିବେ ଶିଳ୍ପୀ।
1: ଛି ମାଳିନୀ, ଶିଳ୍ପୀ କଣ ଏତେ ଅବିବେକୀ, ତୁମକୁ ବଞ୍ଚିବାକୁ ହେବ ମୋର ଚିର ପ୍ରେରଣାର ଉତ୍ସ ହି
0: ଶିଳ୍ପୀ।
1: ମାଳିନୀ
2: ବିଶ୍ୱନାଥ ମହାରଣା ନିର୍ଦ୍ଦୋଷ ନିଷ୍କଳଙ୍କ, ତୁମେ ଭୁଲ ଶୁଣିଛ ବକ୍ସି। ସୂର୍ଯ୍ୟ ମନ୍ଦିର ଗଢୁଥିବା ଶିଳ୍ପୀ ଯେ କେବେ ଏକାଗ୍ରତା ହରାଇଦେବ ଅନ୍ତତଃ ମୁଁ ବିଶ୍ୱାସ କରିପାରୁନି। ତୁମେ ଯାହା ଶୁଣିଛ ବକ୍ସି ତାହା ସବୁ ମିଥ୍ୟା।
3: ଛାମୁଙ୍କ ନିକଟରେ ମିଥ୍ୟା କହିବାର ଧୃଷ୍ଟତା ମୋର ନାହିଁ ମଣିମା। ଯେଉଁ ଶିଳ୍ପୀର ଶିଳ୍ପ ଚାତୁରୀ କଳନା କରିବା ଅସମ୍ଭବ ବୋଲି ମୁଁ ଭାବୁଥିଲି, ସେହି ଶିଳ୍ପୀ ଆଜି ଦୁର୍ବଳ।
2: ନା ନା ବକ୍ସି, ମୋ କଳ୍ପନାକୁ ରୂପ ଦେଇ ବିଶ୍ୱନାଥ ମହାରଣା ଆଜି ମନ୍ଦିର ନିର୍ମାଣର ଶେଷ ପର୍ଯ୍ୟାୟରେ ଉପନୀତ। ନିଜ ଆଖିରେ ତାର ପରିଶ୍ରମକୁ ଅନୁଭବ କରିଛି, ଗଭୀର ଭାବରେ ଅନୁଧ୍ୟାନ କରିଛି, ତାର ପୁଣି କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ନେଇ ତମେ ଆସିଛ। ନା ନା ବକ୍ସି, ମୁଁ ବିଶ୍ୱାସ କରିପାରୁନି।
3: ରାମଚନ୍ଦ୍ର ମହାରଣା ଯେ ପ୍ରତ୍ୟକ୍ଷ ଦର୍ଶି ଛାମୁ।
2: ରାମଚନ୍ଦ୍ର?
3: ହଁ, ସେହି ବରିଷ୍ଠ ଶିଳ୍ପୀ, ତାଙ୍କ ଛଡ଼ା ଅନ୍ୟମାନେ ମଧ୍ୟ ସାକ୍ଷୀ ଅଛନ୍ତି।
2: ସାକ୍ଷୀ, ପ୍ରତ୍ୟକ୍ଷ ଦର୍ଶୀ, ଆଉ ଏ ଅଭିଯୋଗ ପ୍ରମାଣ କରିପାରିବ?
3: ରାମଚନ୍ଦ୍ର ଯେ ନିଜେ ଅଭିଯୋଗ ଆଣିଛନ୍ତି ଛାମୁ।
2: କହନ୍ତି ରାମଚନ୍ଦ୍ର ମହାରଣା।
4: ପ୍ରଣାମ ଘେନା କରନ୍ତୁ ମଣିମା।
2: କୁହ ରାମଚନ୍ଦ୍ର, କଣ ତୁମର ଅଭିଯୋଗ?
4: ଅର୍କକ୍ଷେତ୍ରର ପ୍ରଧାନ ଶିଳ୍ପୀ ବିଶ୍ୱନାଥ ମହାରଣା ଆଜି ମାନସିକ ଭାରସାମ୍ୟ ହରାଇଛନ୍ତି ଛାମୁ, ଶିଳ୍ପୀ କୂଳକୁ କରିଛନ୍ତି କଳଙ୍କିତ।
2: ତୁମେ ଜାଣ ରାମଚନ୍ଦ୍ର, ଏ ଅଭିଯୋଗ ପ୍ରମାଣ ନ ହେଲେ କଣ ଯେ ପରିଣାମ ହେବ
4: ଛାମୁ? କିନ୍ତୁ ନିଜ ଆଖିକି କେମିତି ପରତେ ନ ଯିବି, ତା ଛଡ଼ା ମଣିମାଙ୍କୁ ମିଛ କହିବାର ଭୟାବହ ପରିଣତି ରାମଚନ୍ଦ୍ରକୁ ବେଶ ଜଣା। ଅଭିଯୋଗ ସତ୍ୟ ମହାରାଜ, ଶିଳ୍ପୀ ବିଶ୍ୱନାଥ ଏକ ନଷ୍ଟ।

0: କାମୁକ ଲମ୍ପଟ
1: ପ୍ରମାଣ
0: ମୋ ସହ ଅନ୍ୟ ଶିଳ୍ପୀମାନେ ମଧ୍ୟ କହିବେ ଛାମୁ, ଏମାନେ ବି ବିଶ୍ୱନାଥର ସହକର୍ମୀ।
1: କଣ ତୁମେ ସବୁ ଜାଣ
2: ଛାମୁ? ମୁଁ ନବଘନ।
1: ହଁ କୁହ ନବଘନ, କଣ ତୁମେ ଜାଣ?
2: ଜଣେ ଦେବଦାସୀ ସହିତ
1: ମାନେ ପ୍ରେମ ସମ୍ପର୍କ। କିଏ କିଏ ସେ ଦେବଦାସୀ?
2: ମାଳିନୀ।
1: ମାଳିନୀ
2: ମହିରାବଣ ମଧ୍ୟ ଦେଖିଛି ଛାମୁ।
3: ହଁ ହଁ ନା ନା ହଁ ହଁ ହଁ
0: ମାୟାଦେବୀଙ୍କର ମୂର୍ତ୍ତି ଗଢିବାକୁ ଯାଇ ବିଶୁ ମହାରାଣା ଗଢିଛି ମାଳିନୀର ମୂର୍ତ୍ତି ଛାମୁ।
2: ହଁ ହଁ ସତ କଥା ଛାମୁ,
3: ଭାରି ବଢିଆ ହେଇଛି ସେ ମୂର୍ତ୍ତି ମଣିମା।
1: ମାୟାଦେବୀଙ୍କର ମୂର୍ତ୍ତି ଗଢିବାକୁ ଯାଇ ସେ ଗଢିଛି ମାଳିନୀର ମୂର୍ତ୍ତି। ବକ୍ସି, ଶିଳ୍ପୀର ସ୍ପର୍ଦ୍ଧା ତ କମ୍ ନୁହେଁ।
0: ଜୀବନ୍ତ ମାଳିନୀ ହିଁ ତା ଆଖିରେ ଭରିଦେଇଛି ପ୍ରହେଳିକା ଛାମୁ।
2: ଦେବଦାସୀ ହେଇଛି ପ୍ରଧାନ ଶିଳ୍ପୀଙ୍କର ନୀତିଦିନର ସଙ୍ଗିନୀ।
1: ବକ୍ସି, ଏଇ ମୁହୂର୍ତ୍ତରେ ତମେ ଅର୍କ କ୍ଷେତ୍ର ଯାଅ, ଯେଉଁ ଅବସ୍ଥାରେ ବିଶ୍ୱନାଥକୁ ପାଇବ ବନ୍ଦୀ କରି ଘେନି ଆସିବ, ଯାଅ।
4: ପ୍ରଣାମ ମଣିମା। ମଣିମା ଯଦି ଅଭୟ ଦେବେ ଅଧମ ସଦାନନ୍ଦ ସତ କହିବ।
1: ପ୍ରକାଶ କର ଯୁବକ।
4: ମଣିମା, ଚକ୍ରାନ୍ତର ଗୋଟେ ସୀମା ଅଛି। ଗୋଟେ ମହାନ ଶିଳ୍ପୀକୁ ନିଶ୍ଚିନ୍ନ କରିଦେବାକୁ ମନ୍ଦିର ତୋଳା ଆରମ୍ଭ ବେଳୁ ଏମାନେ ଷଡ଼ଯନ୍ତ୍ର କରିଛନ୍ତି ମଣିମା। ଏଇ ସନାତନ ନବଘନ ଆଉ ମହିଆ ମିଶି ଏ କଥା ଉଠେଇଛନ୍ତି। ମାଳିନୀ ଦେବଦାସୀ ନର୍ତ୍ତକୀ ନିମିତ୍ତ ମାତ୍ର, ପ୍ରଧାନ ଶିଳ୍ପୀଙ୍କୁ ଅପମାନିତ କରିବା ଏମାନଙ୍କ ପ୍ରଧାନ ଉଦ୍ଦେଶ୍ୟ।
1: ଆଚ୍ଛା, ତମେ ସଦାନନ୍ଦ ସହ ଚନ୍ଦ୍ରଭାଗା ଫେରି ଯାଅ, ଯାଅ। ସେମାନଙ୍କୁ ମନ୍ଦିର ଶେଷ ପର୍ଯ୍ୟନ୍ତ କାରାରୁଦ୍ଧ କରିବ, ଆଉ ତମେ ଆଜି ସନ୍ଧ୍ୟାରେ ଅର୍କ କ୍ଷେତ୍ରକୁ ଯିବ। ବିଶୁ ମହାରଣକୁ ମୋର ନିର୍ଦ୍ଦେଶ ଦେବ, ଆଜିଠାରୁ ଠିକ 7 ଦିନ ଭିତରେ ଯଦି ମନ୍ଦିର ଚୂଡ଼ାରେ ସ୍ୱର୍ଣ୍ଣ କଳସ ନ ବସେ ତେବେ
5: ଆଦେଶ କରନ୍ତୁ ଛାମୁ,
1: 1200 ଶିଳ୍ପୀଙ୍କର ହେବ ମୁଣ୍ଡ କାଟ।
5: ମୁଣିମା,
1: ପ୍ରତିବାଦ କର ନାହିଁ ବକ୍ସି, ଏହା ମହାରାଜା ନରସିଂହ ଦେବର ଆଦେଶ। ଆହୁରି ଶୁଣ, ରୂପଗର୍ଭିଣୀ ଦେବଦାସୀ ସେଇ ମାଳିନୀ, ଯୋଉ ରୂପର ଝଲକରେ ଗୋଟାଏ ବିରାଟ ପ୍ରତିଭାକୁ ନଷ୍ଟ କରିଦେବାକୁ ବସିଥିଲା, ତାର ସେଇ ରୂପକୁ କ୍ଷତ ବିକ୍ଷତ କରି ଧରାବକ୍ଷରୁ ନିଶ୍ଚିହ୍ନ କରିଦିଅ। ହଁ, ଏହା ହିଁ ମୋର ଆଦେଶ। ମାଳିନୀର ପ୍ରାପ୍ୟ ମୃତ୍ୟୁଦଣ୍ଡ।

0: କଣ ହେଲା ମାଳିନୀ, ତମ ଦେହରେ ଏତେ କମ୍ପନ, ତମେ ଯେ ଥରୁଛ ମାଳିନୀ, ତମେ ପଡ଼ିଯିବ ମାଳିନୀ, ତମେ ପଡ଼ିଯିବ।
1: ନା ନା ନା, ମତେ ଛୁଅନ୍ତୁନି, ମୋ ଦେହରେ କୁତ୍ସିତ ବ୍ୟାଧି।
0: ତମେ ଏ କଣ କହୁଛ ମାଳିନୀ?
1: ସାରା ଅଙ୍ଗରେ ମୋର ଦୁଃସାଧ୍ୟ ରୋଗର ଜୀବାଣୁ। ଶିଳ୍ପୀ ଶିଳ୍ପୀ, ମତେ କଣ ଦେବେ ନାହିଁ ଆଶ୍ରୟ?
0: ତମେ ଯେ ମୋର ଅତି ନିକଟରେ,
1: ତେବେ କଣ ସବୁ ସ୍ୱପ୍ନ
0: ସ୍ୱପ୍ନ ଦେଖି ଚମକି ପଡ଼ିଲ? କଣ ସେ ସ୍ୱପ୍ନ?
1: କୃଷ୍ଣପୁତ୍ର ସାମ୍ବ ଦୁର୍ବାସାଙ୍କର ଅଭିଶାପରୁ ହେଲେ କୁଷ୍ଠ ରୋଗାକ୍ରାନ୍ତ। ପିତା ତ୍ରିକାଳଦର୍ଶୀ ଶ୍ରୀକୃଷ୍ଣଙ୍କ ଉପଦେଶ ମାନି ପୁତ୍ର ସାମ୍ବ ଚାଲି ଆସିଲେ ଏଇଠିକି। ପ୍ରୀତ ହେଲେ ସୂର୍ଯ୍ୟଦେବ, ବର୍ଷ ପରେ ବର୍ଷ ସୂର୍ଯ୍ୟ ଉପାସନାରେ ବିମୁଗ୍ଧ ସାମ୍ବ ଫେରିପାଇଲେ ତାଙ୍କର ସୁନ୍ଦର ପୂର୍ବ ରୂପକାନ୍ତି। ହେଲେ ହେଲେ କି ଭୟାନକ ସେହି ସ୍ୱପ୍ନ! ବ୍ୟାଧିଗ୍ରସ୍ତ ମୁଁ ପ୍ରଧାନ ଶିଳ୍ପୀଙ୍କ ନିକଟରେ ଆଶ୍ରୟ ଭିକ୍ଷା କଲି, କିନ୍ତୁ ମୋ କାତର କଣ୍ଠର କରୁଣା ଡାକ କେଜାଣି କାହିଁକି ପ୍ରତିହତ ହେଇ ଫେରି ଆସିଲା ଏହି ଅସମ୍ପୂର୍ଣ୍ଣ ମନ୍ଦିର ବିଡ଼ାରେ।
0: ସ୍ୱପ୍ନ ମିଛ, ଏ ସବୁ ତମ ମନର ବିକାର।
1: ଦୁଃସ୍ୱପ୍ନ ମିଥ୍ୟା ହୁଏ ନା ଶିଳ୍ପୀ, ଏହି ସ୍ୱପ୍ନ ଦେଇଛି ମୋ ଭବିଷ୍ୟତର ସଙ୍କେତ।
0: ତମେ ସାମାନ୍ୟ ସ୍ୱପ୍ନ ଦେଖି
1: ସୂର୍ଯ୍ୟ ମନ୍ଦିର ଶେଷ ହେବ, ଶିଳ୍ପୀଙ୍କ ମଥାରେ ମହାରାଜା ବାନ୍ଧିଦେବେ ପାଗ, ଜୟ ଗୌରବରେ ମତୁଆଲା ହେଇ ଉଠିବେ ଶିଳ୍ପୀ।
0: ମାଳିନୀ, ସତରେ ମାଳିନୀ, ଖର କଥା ମନେ ପଡ଼ିଲେ ମନଟା ବଡ଼ ଚଞ୍ଚଳ ହେଉଠେ, ଅନ୍ତରଟା ବଡ଼ କାତର ହେଇ ପଡ଼େ।
1: ଆପଣ ଶୀଘ୍ର ମନ୍ଦିର କାର୍ଯ୍ୟ ଶେଷ କରନ୍ତୁ ଶିଳ୍ପୀ।
0: କିନ୍ତୁ ତୁମେ ଯେ ଅସୁସ୍ଥ, ତୁମେ ସୁସ୍ଥ ନ ହେବା ଯାଏ ମୁଁ କୋଉଥିରେ ମନ ଦେଇ ପାରିବିନି ମାଳିନୀ।
1: ନା ନା, ଏ କଣ କହୁଛନ୍ତି ଶିଳ୍ପୀ ମୋ ପାଇଁ? ନା ନା ନା ନା, ଆପଣଙ୍କ ମୁହଁରେ ଏ କଥା ଶୋଭା ପାଏ ନା।
0: ମାଳିନୀ
1: ଉଠନ୍ତୁ ଶିଳ୍ପୀ, ଧରନ୍ତୁ ନିହାଣ, ପଥର ବୁକରେ ଲେଖି ଦିଅନ୍ତୁ କାରୁ କଳାର ଅମର ଆଲେଖ୍ୟ।
0: କଣ କହିଲ? ହଁ ହଁ, ଦିଅ, ମୋ ହାତକୁ ଦିଅ ମାଳିନୀ, ଦିଅ।

0: ଭରିଦିଅ ଶିଳ୍ପୀର ପ୍ରାଣରେ ନୂତନ ଉନ୍ମାଦନା, ସ୍ପନ୍ଦନ, ନୂଆ ପ୍ରେରଣା। ନାଚ ତୁମେ, ତୁମେ ନାଚ ମାଳିନୀ, ନାଚ। ତୁମ ନାଚର ଛନ୍ଦରେ ଗତି କରୁ ମୋର ନିହାଣର ମୁନ। ନାଚ ମାଳିନୀ, ନାଚ, ତୁମେ ନାଚ, ନାଚ ମାଳିନୀ।
1: ବିଶ୍ୱନାଥ
0: ବକ୍ସିଶାନ୍ତି, ଆପଣ
1: ତମର ଅପକୀର୍ତ୍ତି ମୋତେ ଏଠାକୁ ଆସିବାକୁ ବାଧ୍ୟ କଲା।
0: ଅପକୀର୍ତ୍ତି?
1: ଖାଲି ଅପକୀର୍ତ୍ତି ନୁହେଁ, ଅପରାଧ। ପବିତ୍ର ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବ୍ୟଭିଚାର।
0: ବ୍ୟଭିଚାର କଣ କହୁଛନ୍ତି ବକ୍ସି ଆପଣ?
1: ହଁ, ଯାହା ଶୁଣିଥିଲି ତା କହୁଛି।
0: ବକ୍ସି ସାନ୍ତେ,
1: ମୋ ନିମିତ୍ତ ମାତ୍ର ମାଳିନୀ, ମହାରାଜ ତମର ଶାସ୍ତି ବିଧାନ କରିସାରିଛନ୍ତି।
2: ବକ୍ସି ଆପଣ,
1: ମୁଁ କେବଳ ବାର୍ତ୍ତାବହ। ଗୋଟେ ଜାତିର ସର୍ବଶ୍ରେଷ୍ଠ ପ୍ରତିଭାକୁ ନଷ୍ଟ କରିବା ଅପରାଧରେ ମହାରାଜ ନରସିଂହଦେବ ତମକୁ ଦେଇଛନ୍ତି ମୃତ୍ୟୁଦଣ୍ଡ।
0: ନା ନା ନା, ଗୋଟାଏ ସରଳା ନାରୀ ପାଇବ ମୃତ୍ୟୁଦଣ୍ଡ ମୋରି ପାଇଁ? ନା ନା, ୟା କେବେ ହେଇପାରେ ନା। ନା ନା,
2: ବ୍ୟସ୍ତ ହୁଅନ୍ତୁ ନାହିଁ ଶିଳ୍ପୀ, ପ୍ରତିବାଦ କରନ୍ତୁନି, ମୁଁ ହସି ହସି ବରି ନେବି ମହାରାଜଙ୍କ ଆଦେଶକୁ।
1: ମାଳିନୀ, ତମେ ମୋ ସହିତ ରାଜନଗରକୁ ଯିବ ଅବିଳମ୍ବେ, ଏଇ ମୁହୂର୍ତ୍ତରେ।
2: ନା ନା ସାନ୍ତେ, ଏଇ ପବିତ୍ର ଭୂମି ମୋ ଲାଗି ଯଥେଷ୍ଟ।
0: ମାଳିନୀ,
2: ଏଇ ଭୂମିରେ ହେଉ ମୋର ଶେଷ ବିଶ୍ରାମ।
0: ମାଳିନୀ,
2: ମାଳିନୀ ଆସିଥିଲା ଚନ୍ଦ୍ରଭାଗକୁ ଗୋଟାଏ ଦୁଃସ୍ୱପ୍ନ ପରି। ତାର ଅବସ୍ଥାନରେ ନଷ୍ଟ ନ ହେଉ ଶିଳ୍ପୀର ଏକାଗ୍ରତା, ସାମାନ୍ୟ ଦେବଦାସୀ ପାଇଁ କଳଙ୍କିତ ନ ହେଉ ତାଙ୍କର ଯଶ ଗୌରବ। ଶିଳ୍ପୀ ନିଶ୍ଚୟ ପୂର୍ଣ୍ଣ କରିବେ ସୂର୍ଯ୍ୟ ମନ୍ଦିରର କାମ। ହେଲେ ହସି ହସି ଖୁସି ମନରେ ମୁଁ ବିଦାୟ ନେବି। ମୋର ଏଇ ଶେଷ ପ୍ରଣାମ ଘେନା କରନ୍ତୁ ଶିଳ୍ପୀ।
0: ମାଳିନୀ, ମାଳିନୀ, ମାଳିନୀ, ଏ କଣ କଲ ମାଳିନୀ, କଣ କଲ ତୁମେ? ଶେଷରେ ନିଜର ହୀରାମୁଦିଟାକୁ ମାଳିନୀ।

0: ହେଲା ନାହିଁ ବିଶୁ ଭାଇ, ମନ୍ଦିରର ଚୂଡ଼ା ପୁଣି ଖସି ପଡ଼ିଲା।
1: ପୁଣି ଖସି ପଡ଼ିଲା? ମୁଁ ଯେ ପାରୁନାହିଁ ସଦାନନ୍ଦ, ମାଳିନୀର ମୃତ୍ୟୁ ମୋତେ ଦାରୁଣ ଦୁଃଖ ଦେଇଛି ସଦାନନ୍ଦ, ମୁଁ ଆଉ ପାରୁନି।
0: ତମେ ନ ପାରିଲେ ବାରଶହ ବଢ଼େଇଙ୍କର ମୁଣ୍ଡ କାଟ ହେବ
1: ସଦାନନ୍ଦ।
0: ଥରେ ଫେରି ଚାହୁଁ ଅତୀତକୁ ବିଶୁ ଭାଇ, ସୁରମା ନବାବୁ ଆଉ ତୁମ ଆଦରର ଧର୍ମପଦ।
1: ଧର୍ମପଦ, ସୁରମା, ସୁରମା।
2: ବାପା, ବାପା!
1: କିଏ ସଦାନନ୍ଦ? କିଏ, କାହାରେ ଡାକ?
2: ମୋ ବାପା କାଇଁ?
0: କିଏ ତୋ ପିଲା, କିଏ ତୋ ବାପ?
2: ବୋଉ ମୋର ବାପା ପାଇଁ ବାଡ଼ିରୁ ବରକୋଳି ଦେଇଛି, ସାଥିରେ ବଳିଆ କୁକୁରକୁ ବି ଆଣିଛି।
1: ବଳିଆ ବରକୋଳି? ଦେ ବାପ, ଦେ ସେ ବରକୋଳି, ଦେ। ଏଇ ବରକୋଳି ତ ମୋ ବାରିର ବରକୋଳି, ଦେଖ ଦେଖ ସଦାନନ୍ଦ, ଦେଖ ଦେଖ ବଳିଆକୁ, ଦେଖ ଦେଖ। ଏତେ ବର୍ଷ ପରେ ବି ମୋତେ ଚିହ୍ନି ପାରୁଛି। ତୁ ତୁ କଣ ମୋ ପାଖକୁ ଆ ବାପ, ତୁ ତୁ ମୋର ଧର୍ମା।
2: ବାପା, ବାପା
1: ଧର୍ମ ବାପରେ, ଏ ଶେଷବେଳେ ତୁ କାହିଁକି ଆସିଲୁ ଧର୍ମା?
2: ତମେ ଜମା ବ୍ୟସ୍ତ ହୁଅନି, ମୁଁ ମନ୍ଦିର ଉପରେ ସୁନା କଳସ ବସେଇବି।
1: ତୁ ବସେଇଦବୁ?
2: ହଁ ବାପା, ଘରେ ଯୋଉ ସବୁ ବିଡ଼ା ବିଡ଼ା ପୋଥି ଅଛି ତାକୁ ସବୁ ମୁଁ ପଢି ସାରିଛି।
1: ଆଚ୍ଛା,
2: ଘନ ଅଜା ଗୋଟି ଗୋଟି କରି ବୁଝେଇଛନ୍ତି, ତମେ ମନା କରନି ବାପା, ମୁଁ ପାରିବି। ଚାଲ ଚାଲ, ସମସ୍ତେ ଚାଲ।

0: ବିଶୁ ବିଶୁ
1: ଦେଖିବଟି ସାର୍ଥେ ବିଶୁ ଭାଇର ବାର ବର୍ଷର ପୁଅ ଧରମା କେମିତି ମନ୍ଦିରର ମୁଣ୍ଡି ମାରିଦେଲା।
2: କଣ ହେଲା? ତୁମେ ତାହେଲେ ସମସ୍ତ ଅପଦାର୍ଥ। ମହାରାଜା ଏକଥା ଜାଣିଲେ କଣ କହିବେ?
3: ମୁଁ ମୁଣ୍ଡି ମାରିଦେଇଛି, ମହାରାଜା ଏକଥା ଜାଣିଲେ କଣ କହିବେ?
2: କହିବେ ବାରଶହ ଶିଳ୍ପୀ ଅଯୋଗ୍ୟ, ମୃତ୍ୟୁ।
4: ନା,
2: ମୃତ୍ୟୁ ହିଁ ସେମାନଙ୍କର ଉପଯୁକ୍ତ ଦଣ୍ଡ।
4: ନା ନା ନା ନା ସାଥେ, ନା ଏକଥା ହେଇପାରେ ନା। ନା, ନିଜକୁ ପଙ୍ଗୁ କରି କୁର୍ମ ଏହି ବାରଶହ ଶିଳ୍ପୀଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ହେଉଛି ଏହି ମନ୍ଦିର। ଏତେ ସୁନ୍ଦର ଶିଳ୍ପ ବ୍ୟର୍ଥ ହେଇପାରେ ନା। ନା ସନ୍ତରାୟ,
2: ବିଶ୍ୱନାଥ ମହାରାଜ କଣ ବୁଝିବେ ସେ କଥା? ମନ୍ଦିର ମୁଣ୍ଡି ଯେ ମାଇଲା ସବୁ ସୁନାମ ତ ତାରି।
1: ଆମେ ଯଦି କହୁ ଧର୍ମପଦ ନୁହେଁ ପ୍ରଧାନ ଶିଳ୍ପୀ ବିଶ୍ୱନାଥ ମହାରଣା ମୁଣ୍ଡି ମାରିଛନ୍ତି ବୋଲି।
4: ନା ନା, ଏତେ ବଡ ମିଥ୍ୟାକୁ ମୁଁ ଗ୍ରହଣ କରିପାରିବିନି। ନା, ସତ୍ୟ କେବେ ଲୁଚି ରହେ ନା। ନା, ମୁଁ ତା କରିପାରିବିନି।
3: ବାପା, ବାପା ତୁମେ ନିରବ ରୁହନି। ବାପା କୁହ, ବାରଶହ ଶିଳ୍ପୀରେ ଦାୟ ତୁମର ପୁଅ ହୋଇ ମୁଁ କଣ ବାରଶହ ଶିଳ୍ପୀଙ୍କର ମରଣର କାରଣ ହେବି?
4: ନା
3: ନା ବାପା କୁହ, ବାରଶହ ଶିଳ୍ପୀରେ ଦାୟ
4: ବାରଶହ ଶିଳ୍ପୀରେ ଦାୟ ନା ପୁରୀ ଦାୟ ନା ନା ଧର୍ମ ନା ନା ନା ଧର୍ମା ଧର୍ମା ଧର୍ମା ଧର୍ମା ଧର୍ମା।

ବିଷ୍ଣୁ ମହାରଣାର ବିଳମ୍ବିତ ଧରମା ଧରମା ଡାକ ଏବେ ବି କାନରେ ପ୍ରତିଧ୍ୱନିତ ହେଉଛି। ଚନ୍ଦ୍ରଭାଗାର ବେଳାଭୂମିରେ ଆଜି ଶୋଇ ପଡ଼ିଥିବା ସେଦିନର ଜୀବନ୍ତ ପାଷାଣ ପ୍ରତିମା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲେ ବି ମୁଁ ସେହି ମହାକାଳର ବିଷୁ ମହାରଣା ଆଜି ପ୍ରତୀକ୍ଷା କରିଛି କରୁଛି କରୁଥିବି ଚିରକାଳ ପାଇଁ। ପ୍ରଣାମ କରୁଛି ମଥାନତ କରି ଏ ସୂର୍ଯ୍ୟଦେବ ଏ ଜାତିଟାକୁ ଅଭିଶାପ ମୁକ୍ତ କର ଏ ଧ୍ୱଂସ ବିଲୟରୁ ଏ ଜାତିକୁ ରକ୍ଷା କର ଏ ଜାତି ବଳରେ ଫରିଦିଅ ଆତ୍ମବିଶ୍ୱାସ।

ନମସ୍କାର ବନ୍ଧୁଗଣ, ଗୌତମ ବୁଦ୍ଧ ବା ବୌଦ୍ଧ ଧର୍ମ କିମ୍ବା ସଂଘ ସମ୍ପର୍କରେ ମୁଁ ଆପଣମାନଙ୍କୁ କିଛି କହିବାକୁ ଯାଉନି। ଗୌତମଙ୍କ ଜୀବନ ସମ୍ପର୍କୀୟ କାହାଣୀ ପୁଣି ବୌଦ୍ଧ ଯୁଗର କଥା କି ଉପକଥା ଏସବୁକୁ ନାଟକ ଭାବରେ ଆମେ ମଧ୍ୟ ଆପଣଙ୍କ ନିକଟରେ ପରିବେଷଣ କରୁନାହୁଁ। ତେବେ ଆଉ ଜଣେ ସିଦ୍ଧାର୍ଥର କାହାଣୀ ଆମେ ଶୁଣେଇବୁ ଆପଣଙ୍କୁ, ଭିନ୍ନ ଏକ ପୃଷ୍ଠଭୂମିରେ ଭିନ୍ନ ଏକ ସିଦ୍ଧାର୍ଥର କାହାଣୀ। ହଁ, ସିଦ୍ଧାର୍ଥ। ତେବେ ସେହି ସିଦ୍ଧାର୍ଥ ଥିଲା ଅତି ସାଧାରଣ ଘରର ପିଲା। ସେ ପାଠ ପଢ଼ିଲା, ବଡ଼ ହେଲା।

0: ସ୍ୱାଧୀନତା ଗାନ୍ଧିଜୀଙ୍କ ଆହ୍ୱାନରେ ଡୁ ଅର୍ ଡାଏ ଆଜି ଆମର ମନ୍ତ୍ର ତେଣୁ ବ୍ରିଟିଶ କଥାରେ ଡରି ଆମେ କେବେ ଏ ବିଦ୍ରୋହ ରଖିବା ନାହିଁ ଓ ଭାଇମାନେ ବନ୍ଦେ
1: ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଗିରଫ ହୋଇଛି ସିଦ୍ଧାର୍ଥ ଏମ୍ଏସ୍ସି ପଢ଼ୁଥିଲା ପରୀକ୍ଷା ଦେଇପାରିନି କଲେଜରୁ ସେ ବି ରଷ୍ଟିକେଟ୍ ହୋଇଛି ତେବେ ଜେଲ୍ରୁ ଖଲାସ ହେଲା ପରେ କୌଣସି ମତେ ତାର କେହି ବନ୍ଧୁଙ୍କ ସହାୟତାରେ ସେ ଚାଲିଯାଇଛି ବିଲାତ ଆଉ ସେଠି ଗୋଟେ ମେଡିକାଲ କଲେଜରେ ଭର୍ତ୍ତି ହୋଇ ଏମ୍ଆର୍ସିପି ଡିଗ୍ରୀ ନେଇ ଚାଲିଆସିଛି ଭାରତବର୍ଷ କୌଣସି ଗୋଟିଏ ଜାଗାରେ ଚାକିରି କରି ସ୍ଥାୟୀ ହୋଇ ରହିପାରିନି ସେ ସହର ପରେ ସହର ପରିକ୍ରମା କରି କେତୋଟି ଚାକିରି କରି ସେ ଆସି ପହଞ୍ଚେ ଶାନ୍ତି ନିକେତନରେ ସେଠାରେ ତାର ଦେଖା ହୁଏ ଅହଲ୍ୟା ସହିତ ଅହଲ୍ୟାକୁ ସେ ତାର ଜୀବନସାଥୀ କରେ ତାର ମନେ ହୁଏ ଅହଲ୍ୟା ଯେମିତି ତାର ଯୁଗ ଯୁଗର ପରିଚିତ ଅତି ଆପଣାର ଦୁହେଁ ଆସି ପହଞ୍ଚିଛନ୍ତି ଗୋଟିଏ ଛୋଟ ଗାଁରେ ବିରତିପୁର ମୁଁ ଆପଣମାନଙ୍କୁ ସେହି ବିରତିପୁର ନେଇଯାଉଛି ବନ୍ଧୁଗଣ
2: ଶୁଣୁଛ କଣ ଉଠିବ ନା ନାଇଁ ମ ତମ ଚାରିଟି ହେଇଗଲାଣି ଉଠ ମ
3: ଏତେ ସକାଳୁ ତମେ ଏହା ଭିତରେ ଗାଧା ପଦା ସାରି କେତେବେଳେ ଚା କରିବାଣ୍ଟ
2: ଛାଡ଼ିଲ ଦୁଷ୍ଟମୀ ଛାଡ ମୋ ସହ ପୁଣି କେତେ କାମ ଚାଟେ ଏଇଟା ପଡିଛି ପଛି
3: ବୁଝିଲ ନାଳି ତମକୁ ଦେଖି ମୋର ମନେ ହେଉଛି ଯେପରି ଜଣେ ଅଭିଶପ୍ତା କିନ୍ନରୀ ରୂପର ଅପୂର୍ବ ସମ୍ଭାର ନେଇ ଓହ୍ଲେଇ ଆସିଛି ଏଠିକି
2: କଣ କବିତା ଲେଖିବ ନା କଣ
3: ଜାଣଳି ମୁଁ କାହିଁକି ସହର ପରେ ସହର ଡେଇଁ ଧାଇଁ ଆସିଲି ବଣ ପାହାଡ଼ ଖରା ନିର୍ଜନ ପରିବେଶକୁ
2: କାହିଁକି
3: ଖାଲି ଟିକେ ଶାନ୍ତ ନିବୃତ ପରିବେଶ ଭିତରେ ତମକୁ ନିବିଡ଼ ଭାବରେ ଅନୁଭବ କରିବି ବୋଲି
2: ବୁଝିଲା ମୁଁ ଭାବୁଛି ତମେ ଡାକ୍ତର ନହେଇ କବିଟିଏ ହେଇଥିଲେ ମନ୍ଦ ହେଇନଥାନ୍ତା
3: ତମ ପରି ସୁନ୍ଦରୀ ଅର୍ଦ୍ଧାଙ୍ଗିନୀ ଯାହାର ଅଛି ପୁଣି ବିରତିପୁର ଭଳି ଗୋଟେ ଗାଁରେ ଯିଏ ରହୁଛି ସିଏ ଯୋଉ ପ୍ରଫେସନରେ ଥାଉ ନା କାହିଁକି କବିଟିଏ ନିଶ୍ଚୟ ହବ ହିଁ ହବ
2: ତମ ଭିତରେ ଯେମିତି ଛପି ରହିଛି ଗୋଟେ ବୋହେମିଆନ ବୁଝିଲ କୋଉଠି ସ୍ଥିର ହେଇ ରହିବା ଲୋକ ତମେ ନୁହଁ ଅଥଚ ବିରତିପୁର ତମକୁ ଅଟକେଇ ଦେଇଛି ଏତେ ଦିନ ଏଠି
3: ମନେ ଅଛି ନାଳି ଶାନ୍ତିନିକେତନରେ ବ୍ରାହ୍ମ ମତରେ ଆମର ବାହାଘର ହେଲା ପରେ ତମକୁ ସାଥିରେ ନେଇ ମୁଁ ଅନେକ ଜାଗା ବୁଲିଛି କିନ୍ତୁ କାହାରି ମାୟା ମତେ ଧରି ରଖିପାରିନି ଯେମିତି ଧରି ରଖିଛି ବିରତିପୁର
2: ମନେ ଅଛି ପ୍ରଥମେ ଆମେ ଯୋଉଦିନ ଏ ଗାଁର ଦାଣ୍ଡରେ ଗୋଟେ ଶଗଡ଼ ଗାଡ଼ିରୁ ଓହ୍ଲେଇଲେ ସେଦିନ ଗାଁ ଲୋକେ ଆମ ପାଇଁ ଠିକ୍ କରିଦେଇଥିଲେ ଗୋଟେ ନୂଆଳିଆ ଚାଳ ଘର କେତେ ସ୍ନେହ ଆଦର ସେମାନଙ୍କର ନୁହେଁ
3: ହଁ ଆଳି ଏଠି ସେଦିନର ସେ ପ୍ରଥମ ରାତିର ସ୍ମୃତି ମୋ ମନରେ ସାଇତା ହିଁ ରହିଛି ନୂଆଣିଆ ଚାଳ ଘରେ ଜଳୁଥିଲା ମହମବତୀର କ୍ଷୀଣ ଆଲୁଅ ଶିଖା ତମେ ସେ ଆଲୁଅ ଶିଖାରେ ଦିଶୁଥିଲ ସୁନ୍ଦର ଖୁବ ସୁନ୍ଦର
2: ସକାଳୁ ସକାଳୁ ଖୁବ ରୋମାଣ୍ଟିକ ହେଇଯାଇଛ
3: ହଁ ସେଇଥିପାଇଁ ତ ସ୍ମୃତିର ଶାମୁକା ରଙ୍ଗୀନ ଶାମୁକା ଜୀବନର ବେଳାଭୂମିରୁ ଗୋଟେଇବାରେ ମିଳିଛି ଆନନ୍ଦ ତେବେ ଗୋଟେ କଥା ଆମେ ଆସିବା ଦିନଠୁ ଏ ଯାଏ ପାଖାପାଖି ଦଶ ବର୍ଷ ମଧ୍ୟରେ କେତେ ପରିବର୍ତ୍ତନର ଚିହ୍ନ ଦେଖିଛି ବିରତିପୁର ନାଇଁ
2: ଠିକ୍
3: ଆମେ ଚାଳ ଘର ଛାଡ଼ି ଏବେ ରହୁଛେ ଗୋଟେ କୋଠା ଘରେ ଏ ଅଞ୍ଚଳକୁ ଇଲେକ୍ଟ୍ରିକ୍ ଲାଇନ୍ ଆସିଛି ରାସ୍ତାଘାଟ କଂକ୍ରିଟ୍ ହେଇଛି ମୋଟାମୋଟି ବିରତିପୁର ହେଇଛି ଗୋଟେ ଇଣ୍ଡଷ୍ଟ୍ରିଆଲ ଟାଉନ
2: ଟାଉନସିପ୍ ଡେଭଲପ୍ ପରେ ତମର ପ୍ରଫେସନ ମଧ୍ୟ ବଢ଼ିଛି ବେଶ କିଛି ପଇସା ବି ଆସିଛି ଆମ ହାତକୁ ନା କଣ ଆରେ ହଠାତ୍ ତମେ ଅନ୍ୟମାନଙ୍କ ହେଇଗଲ ଯେ
3: ସେ କିଛି ନୁହେଁ ଅଳି ମତେ କାହିଁ କିଛି ଭଲ ଲାଗୁନି ପ୍ରକୃତିକୁ ନାରଖାର କରି ଏଠି କାରଖାନା ଗଢ଼ି ଉଠିବ ମୁଁ ଦିନେ ନିଶ୍ୱ ଥିଲି ଆଜି କିଛି ଅର୍ଥ ମୋ ହାତକୁ ଆସିଛି ଆଗକୁ ବି ଆହୁରି ଅନେକ ଆସିବ କିନ୍ତୁ ଯାହା ହଜିଯାଇଛି

0: ଅଛି।
1: ତମେ ଏତେ ସିରିୟସ ହେଇଯାଉଛ କାହିଁକି ଯେ? କଣ ହେଲା?
0: ଅମଳି, ଯାହା ଯାଇଛି ତାହା ଆଉ ଫେରିବନି। ସିଦ୍ଧାର୍ଥ ଦାସ ଯାହା ହଜେଇ ଦେଇଛି ତାହା ଆଉ ଫେରିବାର ସମ୍ଭାବନା ନାହିଁ। ନା
1: ପାଗଳା ମି ଛାଡ଼ିଲ, ଚାଟା ବି ଥଣ୍ଡା ହେଇଗଲାଣି, ଏ ଯାଏଁ ସେମିତି ଥୁଆ ହେଇଛି। ମୁଁ ଯାଏ ଆଉ ଥରେ ଚା କରି ଆଣେ, ତମେ ବିଛୁଣା ରୁଟ। ଏଇ ଆଉ ପଡି ରହୁନା, କହୁଛି ସକାଳ 8ଟାରେ ବେଡ୍ଟି ଖାଇବାର ମାନେ କିଛି ହୁଏ? ଯା ଗଲ, ମୁଁ ହାତ ଧୁଅ, ଆଗ ଚା ତାପରେ ବ୍ରେକଫାଷ୍ଟ। ଆରେ 9ଟା ବେଳେ ପୁରା ତମର ଅପରେସନ।
0: ଠିକ ଠିକ ଠିକ ଠିକ ଠିକ, ଗୋଟେ ମେଜର ଅପରେସନ ମିଷ୍ଟର ନାୟକଙ୍କର, ମତେ ରେଡି ହେବାକୁ ପଡିବ। 8:30ରେ ଅପରେସନ ପାଇଁ ସବୁ ପ୍ରସ୍ତୁତି ସାରିବାକୁ ପଡିବ। ଓକେ ଓକେ ଓକେ ଓକେ, ଠିକ ଠିକ ଠିକ ଠିକ, ଯା ଯା ଯା ଯା।
2: ବୁଝିଲୁ ସିଦ୍ଧାର୍ଥ, ତୁ ଜମା ବଦଳିବୁନି। ହାଇସ୍କୁଲ କ୍ୟାରିୟରରେ ତତେ ଯେମିତି ଦେଖିଥିଲି ତୁ ଠିକ୍ ସେମିତି ଅଛୁ, ସେହିପରି ଇମୋସନାଲ, ସାଂସାରିକ ବିଷୟ ବୁଦ୍ଧିରେ ବି ଉଦାସୀନ।
0: ସତରେ ରମାକାନ୍ତ, ମୋତେ ସବୁଠୁ ବେଶି ଦୁଃଖ ଦେଇଛି ଏଠିକାର ଧ୍ୱଂସମୁଖୀ ପରିବେଶ ବିଷୟରେ ଚିନ୍ତା କରି। ତୁ ସିନା ଏଠି 2-4 ବର୍ଷ ହେଲା ଜଏନ୍ କଲୁ, ଆଉ ତୋ କାମ ହେଲା କମ୍ପାନୀ ନିର୍ଦ୍ଦେଶରେ ଏଠିକା ଜଙ୍ଗଲ କାଟି ପଦା କରି ବଡ଼ ବଡ଼ ମେସିନ୍ ଆଣି ବସେଇବା। ହେଲେ ଯୋଉ ପ୍ରକୃତି ଛାରଖାରା ହେଇଗଲା, ତାକୁ ତୁ କି ତୋ କମ୍ପାନୀ କ'ଣ ଫେରାଇ ଆଣିପାରିବେ?
2: ତୁ ମେଡିକାଲର ଛାତ୍ର ସିଦ୍ଧାର୍ଥ, ଜଣେ ଭଲ ଡାକ୍ତର ଭାବରେ ବି ତୋର ଏଠି ସୁନାମ ରହିଛି। ତତେ କ'ଣ ବୁଝିବା ଦରକାର ଯେ ଦେଶର ଅଗ୍ରଗତି କହିଲେ ବୁଝାଯାଏ କଳକାରଖାନାର ଅଗ୍ରଗତି, ବସ୍ତୁତାନ୍ତ୍ରିକତାର ବିକାଶ। ସେ କ୍ଷେତ୍ରରେ ଜଙ୍ଗଲ ପଦା ହେଲେ ଅସୁବିଧା ରହିଲା କୋଠି?
0: ନାଇଁ ନାଇଁ ରମାକାନ୍ତ, ମଣିଷର ପ୍ରଗତି ତାହା ନୁହେଁ, ବସ୍ତୁବାଦର ବିକାଶ ମାନବ ଚେତନାର ବିକାଶ ପଥରେ ଆଣିଛି ଅନ୍ତରାୟ। ଜାଣିଛୁ ଜାଣିଛୁ ରମାକାନ୍ତ, ମଣିଷର ଅନ୍ତ ପ୍ରକୃତି ଯେତିକି ନାରଖାର, ବାହାରର ବିଶାଳ ପ୍ରକୃତି ସେତିକି ଧ୍ୱଂସମୁଖୀ, ସବୁ ବିବର୍ଣ୍ଣ ଦୂଷର।
2: ତତେ ବା ଅଧିକ କ'ଣ ବୁଝେଇବି ମୁଁ, ଆଜିର ଟେକ୍ନୋକ୍ରାଟିକ ଯୁଗରେ ତୋ ଭଳି ଜଣେ ନାମକରା ଡାକ୍ତର ମୁହଁରେ ଏକଥା ଜମା ଶୋଭା ପାଏନି। ନେଚରର ରିସର୍ଚ୍ଚକୁ ଏକ୍ସପ୍ଲୋଇଟ୍ ନ କଲେ ମଣିଷ ବଞ୍ଚିବ କେମିତି? ତାହେଲେ ତୁ କ'ଣ ଚାହୁଁ, ଆମେ ମଧ୍ୟଯୁଗୀୟ କିମ୍ବା ଆଦିମ ସଭ୍ୟତାର ମଣିଷ ପରି ବଞ୍ଚିବା?
0: ଆରେ ନା ନା, ମୁଁ ସେ କଥା କହୁନାହିଁ, ମୁଁ ମାନବ ଚେତନାର ଅଗ୍ରଗତି କଥା କହୁଛି।
2: ଆଇଡିଆଲିଷ୍ଟିକ ଫିଲୋସଫର ଭଳି ତୁ କଥାବାର୍ତ୍ତା କରୁଛୁ ସିଦ୍ଧାର୍ଥ, ଏହାର କିଛି ମାନେ ନାହିଁ। କାରଖାନା ବସିଲେ ଗୋଟିଏ ବେକାର ଲୋକ ଏମ୍ପ୍ଲୟମେଣ୍ଟ ପାଇବେ, କାରଖାନାର ପ୍ରଡକ୍ଟ ବିଦେଶରେ ଆଦୃତ ହେଲେ ପ୍ରଚୁର ଫରେନ୍ କରେନ୍ସି ବି ଆସିବ, ଲୋକମାନଙ୍କର ଲିଭିଂ ଷ୍ଟାଣ୍ଡାର୍ଡ ମଧ୍ୟ ବଢିବ।
0: ମତେ ଆଉ ତୁ ବେଶି ବୁଝା ନା ରମାକାନ୍ତ, ଖାଲି ଲିଭିଂ ଷ୍ଟାଣ୍ଡାର୍ଡ ବଢିଲେ ଚେତନାର ଉତ୍ତରଣ ହୁଏ ନା। ତୁ ତ ଦେଖିଛୁ ମଣିଷ କେମିତି ବର୍ବରତାର ଚରମସୀମାକୁ ଚାଲିଯାଉଛି, ମାନବିକତା ସେଠି ବିପନ୍ନ, ସୁଦୂର ପରାହତ।
2: ଅସମ୍ଭବ, ବସ୍ତୁବାଦୀ ସଭ୍ୟତାର ବିଜୟକୁ ରୋକିବା ଆମକୁ ତା ସହିତ ସାମିଲ ହେବାକୁ ପଡିବ, ନହେଲେ ଆମେ ପଛରେ ପଡିଯିବା। ଯେ
1: ନିଅନ୍ତୁ ଫୋନ ନିଅନ୍ତୁ ରମାକାନ୍ତ ବାବୁ।
2: ଆଜ୍ଞା,
1: ଅନୁ ଫୋନ କରିଛି, କହୁଛି 10ଟା ପୂର୍ବରୁ ଫେରିଯିବା ପାଇଁ, ଗୋଟେ ଭାଲୁ କୁଆଡେ ଖାଦାନ ଏରିଆରେ ମାତିଛି।
2: ଆଚ୍ଛା ଆଚ୍ଛା, ହ୍ୟାଲୋ, ହଁ ହଁ ଠିକ ଅଛି ଠିକ ଅଛି, ଆଉ ଅଧଘଣ୍ଟା କି 45 ମିନିଟ ଭିତରେ ପହଞ୍ଚିବି ଆଉ କ'ଣ ଅଛି। ଆରେ ନାହିଁ ନାହିଁ, କାହାକୁ ପଠେଇବା କିଛି ଦରକାର ନାହିଁ। ଓକେ ଓକେ ଓକେ ଓକେ, ଅନୁପରି ଡରକୁଳି ଏ ସଂସାରରେ ନଥିବେ, ମୋ ମୋଟରସାଇକେଲ କ୍ୱାର୍ଟରରୁ ଗଲାବେଳେ ଭାଲୁ କାଳେ ବାହାରିବ, ଏଇ ଆଶଙ୍କାରେ ସେ ଛଟପଟ ହେଉଛି। ଆରେ 9:25 ବାକି ଅଛି, ହଁ କିଛି ଚିନ୍ତା ନାହିଁ, ମୁଁ 9:30 ବେଳକୁ ପହଞ୍ଚିବି।
1: ହଁ ଆପଣ ଏଠି କିନ୍ତୁ ଖାଇଦେଇଯିବେ, ଅନୁ ପାଇଁ ବି ନେଇଯିବେ, ମୁଁ ତା ସାଙ୍ଗରେ କଥା ହେଇଯାଇଛି, ଟିଫିନ କେରେ ତା ପାଇଁ ସଜାଡ଼ି ବି ଦେଇଛି ମୁଁ, ଡେରି ହେଲେ ଅନୁର ବ୍ୟସ୍ତତାର ସୀମା ରହିବନି।
0: ତାହେଲେ ତାକୁ ଅଟକିବାଟା ଠିକ ହବନି, ଦି ଜଣ ଯାକ କିନ୍ତୁ ରବିବାର ଦିନ ଆସିବ ଆମ ଘରକୁ, ବୁଝିଲା ରମାକାନ୍ତ? ତୋ ସହିତ ବେଳେବେଳେ ଏମିତି କଥା ହେଲେ, ଏଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଲେ ମତେ ଟିକେ ରିଲାକ୍ସ ଲାଗେ, ରବିବାର ଦିନ ମୋର ବି କିଛି କାମ ନାହିଁ। ହଁ ଏମର୍ଜେନ୍ସି କେସ୍ ଯଦି ଆସିଲା ତ ଅଲଗା କଥା, ତୁ ମୁଁ ଅନୁ ଆଉ ଭଳି କଫି ବାଟେ ବେଳେ ଯାଏ।
1: ସେଦିନ ପ୍ଲାନ୍ଟା ମନେ କରି ନେଇ ଆସିଥିବେ ସାଙ୍ଗରେ?
0: ପ୍ଲାନ୍ କି ପ୍ଲାନ୍ କରି ରମାକାନ୍ତ?
2: ଆରେ ତୋ ଘରର
0: ଘର, ମୋ ଘର କଥା କ'ଣ ଅଳି, ମୁଁ ତ କିଛି ବୁଝିପାରୁନି।
1: ହଁ ଏଇଟା ଏଇ 4-5 ଦିନର ଡେଭଲପମେଣ୍ଟ, ମୁଁ ରମାକାନ୍ତ ବାବୁଙ୍କ ସାଙ୍ଗରେ କନ୍ସଲ୍ଟ କରି ଫାଇନାଲ କରିଦେଇଛି।

0: ଟଙ୍କା କଣ ହବ, ମୋର ଦରକାର ନାହିଁ। ମୁଁ ଦେଖ, ମୁଁ ଚାକିରି ନ କରି ପ୍ରାଇଭେଟ ପ୍ରାକ୍ଟିସ କରେ ସତ, ହେଲେ ତମମାନଙ୍କ ଭଳି ଗରିବ ମାନଙ୍କ ପାଖରୁ ମୁଁ ଟଙ୍କା ନିଏନି। ଥାଉ ଥାଉ, ତମେ ବସ ବସ ବସ ବସ,
1: ତମେ ରଖ ପାଖ। ସାକ୍ଷାତ ଈଶ୍ୱରଙ୍କ ଅବତାର ବାବୁ, ମୁଁ ତାହେଲେ ଠିକ ଜାଗାକୁ ଆଇଛି, ମୁଁ ନିଶ୍ଚୟ ଭଲ ହେଇଯିବି। ଡାକ୍ତର ବାବୁ, ଡାକ୍ତର ବାବୁ, ଆପଣଙ୍କ ହାତର ଯଶ ରହିବ। ଡାକ୍ତର ବାବୁ, ମୋତେ ଭଲ କରିଦିଅ। ଡାକ୍ତର ବାବୁ,
0: ଶୁଣ, ବସ ଏଠି, ବସ ବସ, ତୁମ ପୂର୍ବ ଚିକିତ୍ସା ରିପୋର୍ଟ ସବୁ ଯାହା ଅଛି ମୋତେ ଦେଖାଅ, ମୁଁ ପରୀକ୍ଷା କରିସାରି ଔଷଧ ଦେବି, ତାପରେ ଯାହା ହେଲା ଦେଖା ମୋତେ ସେ ପେପର ଦେଖା।
1: ମୋର କାହିଁକି ବିଶ୍ୱାସ ଆଉଛି ବାବୁ, ଆପଣ ମୋତେ ନିଶ୍ଚୟ ଭଲ କରିଦେବେ। ଆପଣ ମୋତେ ନିଶ୍ଚୟ ଭଲ କରିଦେବେ।
0: ତା କେବଳ ଈଶ୍ୱର ହିଁ କରିପାରିବେ, ସେ ଯାହା ଚାହାନ୍ତି ତାହା ଘଟେ। ଆମେ ତାଙ୍କ ଶକ୍ତି ଆଗରେ କୁଟା ଖଣ୍ଡେ ପରି, ବ୍ୟସ୍ତ ହବନି। ବସ ବସ, ମୁଁ ଟିକେ ଚେକ୍ କରିଦିଏ। ହଁ, ଟିକେ ଜୋରରେ ନିଶ୍ୱାସ ନିଅ। କୋଉ ପଟରେ ଦରଜ ହଉଛି? ଏଠି ଠିକ ଅଛି, ବ୍ୟସ୍ତ ହୁଅନି, ବ୍ୟସ୍ତ ହୁଅନି, ମୁଁ ଦେଖୁଛି, ବ୍ୟସ୍ତ ହୁଅନି।
2: ରମାକାନ୍ତ ବାବୁ,
3: ଆଜ୍ଞା,
2: ଠାକୁର ଘରର ଲୋକେସନଟା
3: ଉତ୍ତର ପୂର୍ବ କୋଣରେ ଅଛି, ଆମ ବାସ୍ତୁଶାସ୍ତ୍ର ତ ସେୟା କହୁଛି।
2: ତାହେଲେ ଠିକ ଅଛି।
3: ଆଚ୍ଛା, ସିଦ୍ଧାର୍ଥ କାହିଁକି ଆପଣଙ୍କ ସହିତ ଆସିଲାନି?
2: ବଡ଼ ଅଦ୍ଭୁତ ତାଙ୍କର ଯୁକ୍ତି, ବୁଝିଲେ, ଘର ତିଆରି ବିଷୟରେ କିଛି ପଚାରିଲେ ତାଙ୍କଠୁ ଉତ୍ତର ମିଳୁଛି, ଅଳି ମତେ ଖାଲି ତମେ କହିବ କେତେ ପଇସା କେତେବେଳେ ତମର ଦରକାର, ମୁଁ ଯୋଗେଇଦେବି। ରମାକାନ୍ତ ତ ଅଛି, ତା ପରାମର୍ଶ ନେଇ ତମେ କାମ କରିନେବ, ବାସ୍।
3: ଏଇଟା ତା ଚରିତ୍ରର ଗୋଟେ ମହତ ଗୁଣ ନିଶ୍ଚୟ, ସେ ଆଦୌ ମେଟାଲିଷ୍ଟିକ ନୁହେଁ, ସେଇଥିପାଇଁ।
2: ଏବେ କାହିଁକି କେଜଣି ଖାଲି ଚୁପଚାପ ରହୁଛନ୍ତି, ବହୁତ କମ କଥା କହୁଛନ୍ତି ସେ।
3: ଆଚ୍ଛା ଠିକ ଅଛି, ଦେଖାଯାଉ ତାପରେ ଗୋଟେ ଚରିତ୍ର ପାଇଁ ଏ ଯୋଉ ପ୍ୟାଲେସ୍ ତିଆରି ହଉଛି ଏଠି ରହିଲେ ତା ମତିଗତିରେ ପରିବର୍ତ୍ତନ ଆସୁଛି କି ନାହିଁ। ହଁ, ଏବେ ଫେରିବା, ମୋ ଅଫିସ ଟାଇମ୍ ହେଇଗଲାଣି।
2: ହଁ ଚାଲନ୍ତୁ, ବାଟରେ ମୋତେ ଏଲୋରା ସାନିଟାରୀ ଫିଟିଂସ ପାଖରେ ଛାଡ଼ ଦେଇଯିବେ, ଆପଣ ଯୋଉ ଲିଷ୍ଟ ଦେଇଛନ୍ତି ସେ ଅନୁସାରେ ମୁଁ ସବୁ କିଣିନେବି ଆଉ।
3: ଠିକ ଅଛି, କିଣା ସରିଲା ପରେ ମୁଁ ଲୋକ ପଠେଇ ସ୍ପଟ ଉପରକୁ ନେଇଯିବି, ନୋ ପ୍ରୋବ୍ଲେମ। ହଁ ଡ୍ରାଇଭର, ଡ୍ରାଇଭର,
4: ଆଜ୍ଞା,
3: ଆରେ ଏପଟେ ଏପଟେ, ହଁ ଏଇ କୃଷ୍ଣ ଛଡ଼ା ଗଛ ପାଖକୁ ଆଣି ନେଇ ଆସ,
4: ଆଜ୍ଞା,
3: ଜଲ୍ଦି,
4: ଆଜ୍ଞା।

0: ତମେ ଏମିତି ଚୁପଚାପ ଆସିଛ ଯେ?
1: ସେ ପେସେଣ୍ଟ ଚାଲିଗଲା ଓଡ଼ି,
0: ସେ କ୍ୟାନ୍ସର ପେସେଣ୍ଟ ଯାହା କଥା ତମେ ଥରେ କହୁଥିଲ?
1: ହଁ, ଭଲ ହେବାର ଆଶା ନଥିଲା। ତେବେ ମୁଁ ତାକୁ ଆଶ୍ୱାସନା ଦେଇ ଚାଲିଥିଲି ସେ ବଞ୍ଚିବ, ପୁଣି ବଞ୍ଚିଥିବା ମଣିଷମାନଙ୍କ ଶୋଭାଯାତ୍ରାରେ ସାମିଲ ହେବ।
0: ଦେଖ, ଏ ରୋଗରେ ପଡ଼ିଲେ ଭଲ ହେବାର ଆଶା ତ ନଥାଏ, ତମେ ଆଉ କ'ଣ କରନ୍ତ ଯେ? ଅନେକ ଚେଷ୍ଟା ତ କରିଛ।
1: ସମସ୍ତେ ଦିନେ ଦିନେ ମରିବେ ଓଳି।
0: ହଁ ତ,
1: କିନ୍ତୁ ସେ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ମନରେ ବଞ୍ଚିବାର ମୋହ ଥାଏ ପ୍ରବଳ। ସେ ଚାହେଁ ନିଜକୁ ସୁରକ୍ଷିତ ରଖିବ, ଅର୍ଥ, ଘରଦ୍ୱାର, ବନ୍ଧୁ, ପ୍ରିୟଜନ, ଏସବୁ ସୁରକ୍ଷାର ବଳ ନୁହେଁ ତ ଆଉ କ'ଣ?
0: ସେସବୁ କଥା ଛାଡ଼ିଲ, ତମ କ୍ଲିନିକକୁ କେତେ ପେସେଣ୍ଟ ଆସୁଛନ୍ତି, ବେଡ୍ରେ ରହି ମଧ୍ୟ ସମସ୍ତ ଚିକିତ୍ସା ସତ୍ତ୍ୱେ ଅନେକ ବଞ୍ଚୁନାହାନ୍ତି, ଅଥଚ ଏ ଗୋଟେ ଘଟଣାରେ ତମେ ଏମିତି ଭାଙ୍ଗି ପଡ଼ୁଛ। ଚାଲ ଚାଲ, ନୂଆ ଘରେ ଆମର ମାର୍ବଲ ଗ୍ରାନାଇଟ୍ ବିଛା ହେଉଛି, ରମାକାନ୍ତ ବାବୁ ଖବର ପଠାଇଛନ୍ତି, ଚାଲ ଦେଖି ଆସିବ।
2: ଓହୋ, ନାଇଁ ମୁଁ ସେଠିକି ଯିବିନି।
0: ପ୍ଲିଜ,
2: ଥରେ ପୁରା କହିଲି ନା, ଘର ଘର ଦରକାର ନାହିଁ ମୋର। ସେ ଘର ତମେ, ତମ ଭାବି ସନ୍ତାନ ଏମାନଙ୍କ ନିରାପତ୍ତା ପାଇଁ ରହୁ, ସେ ଘର ମୋର ଦରକାର ନାହିଁ।
0: ସିଦ୍ଧାର୍ଥ,
2: ହଁ, ଆଉ କେବେ ସେ ଘର କଥା ଉଠେଇବନି ମୋ ଆଗରେ। ମୋ ପାଇଁ, ହଁ, ମୋ ପାଇଁ ଘର ଦର ଏସବୁ ମୂଲ୍ୟହୀନ। ମୁକ୍ତ ହେବାକୁ ଚାହେଁ, ମୁକ୍ତ ଜୀବନର ସ୍ୱାଦ ଚାଖି ମୃତ୍ୟୁକୁ ଆଲିଙ୍ଗନ କରିବାକୁ ଚାହେଁ। ଦରକାର ନାହିଁ, ଦରକାର ନାହିଁ ଏସବୁ।
3: ପ୍ରକୃତରେ ଇଏ ଗୋଟିଏ ସଙ୍କଟଜନକ ସ୍ଥିତି। ଡାକ୍ତର ସିଦ୍ଧାର୍ଥ ଚାହୁଁଛନ୍ତି

ଅମ୍ବଟାଣି ରହୁଥିବା ସେଇ ଯାଯାବର ମାନେ ଏକାଠି ଗୀତ ବୋଲୁଛନ୍ତି ଆଉ ନାଚୁଛନ୍ତି ନା? ଅଦ୍ଭୁତ ପ୍ରକୃତରେ ଏଇ ସମୂହ ଜୀବନର ଛନ୍ଦ।

0: ଯାଯାବର ମାନେ ଆଜି ରାତିରେ ସ୍ଥାନ ଛାଡ଼ି ଚାଲିଯିବେ, ଅନ୍ୱେଷଣ କରିବେ ନୂଆ ଭୂମି। ଯିବା ଆଗରୁ ଅଶେଷ କୃତଜ୍ଞତା ସେମାନେ ଅଜାଡ଼ି ଦେଉଛନ୍ତି ସେମାନେ ଛାଡ଼ି ଯାଉଥିବା ଭୂମି ଉପରେ। ମୁଁ ସେମାନଙ୍କ ସହିତ ପାଦ ମିଳିଯିବି ଆଗକୁ, କାରଣ ଆଗେଇ ଯିବା ଜୀବନର ଧର୍ମ।
1: ସିଦ୍ଧାର୍ଥ ଏମିତି ଚାଲିଗଲେ ମଧ୍ୟରାତ୍ରିରେ ନୂଆ ଏକ ଜୀବନର ସନ୍ଧାନରେ। ତାଙ୍କ ଯାଯାବରୀ ମନ ଦିନେ ଯାହା ଖୋଜୁଥିଲା ତାହା ଘଟିଲା ସତକୁ ସତ। ଆପଣ ବିଚାର କରନ୍ତୁ ତ, ସିଦ୍ଧାର୍ଥର ଏହି କାହାଣୀ ଭିତରେ କ'ଣ ଲୁଚି ରହିନି? ଆଉ ଜଣେ ମହାପୁରୁଷ, ଇତିହାସ ପ୍ରସିଦ୍ଧ ସିଦ୍ଧାର୍ଥଙ୍କର କାହାଣୀ ଯାହା ଲମ୍ବି ଆସିଛି କାହିଁ କେତେ ଭାବରେ କାଳ କାଳ ଧରି।

0: ନା ନାହିଁ ଯଦିଓ କଲେନି ତେବେ ମୋ ରାଜିରେ ଅବସ୍ଥା ପାଇଁ ସେ ଦାୟୀ ବୋଲି ମୁଁ ନିଶ୍ଚୟ କହିବି।
1: ସେ ଦାୟୀ
0: ଅଧା ପାଠରେ ମୁଁ ରହିଲି କାହିଁକି? ମୋର ଶିକ୍ଷା ଅନୁଯାୟୀ ଯେଉଁ ଚାକିରି ମୁଁ କରୁଛି ସେଥିରେ କ'ଣ ଜମିଦାର ଘରୁ ଝିଅ ଆଣି ଚଳିବା ସହଜ?
1: ବୁଝିଲି, ତେବେ ଏଥିରେ ଦୁଃଖ କରିବାର କ'ଣ ଅଛି? ସେ ନିଜ ପ୍ରତିଶ୍ରୁତି ରଖିନାହାନ୍ତି, ଯେତେବେଳେ ତାଙ୍କ ଝିଅ ଅସୁବିଧାରେ ଚଳିଲେ ତୁ ଆଉ କ'ଣ କରିବୁ?
0: ସେ କାହିଁକି ଅସୁବିଧାରେ ଚଳିବ? ସେ ପରା ଡେପୁଟିଙ୍କ ଝିଅ, ଜମିଦାର ଘରର ପିଲା, ଶିକ୍ଷିତା
1: ହେଇପାରେ, କିନ୍ତୁ ବର୍ତ୍ତମାନ ତ ସେ ଜଣେ ଗରିବ କିରାଣୀର ସ୍ତ୍ରୀ। ହସିଲୁ ଯେ,
0: ତୋ କଥା ଶୁଣି ଶ୍ରୀମତୀ କଥା ମୋର ମନେ ପଡ଼ିଲା।
1: କୋଉ କଥା?

0: ତମକୁ କଣ ସମୟ ଜଣାପଡ଼ୁନି? ରାତି କେତେ ହେଲାଣି ଜାଣିଛ?
1: କଣ କରିବି, ଅଫିସ ଫେରନ୍ତି ମଦନ ବାବୁ ଯାଇଥିଲି, ସେ ଘରେ ନଥିଲା। ଅନ୍ୟ ଅନ୍ୟ ବିରକ୍ତି ଲାଗିଲାରୁ ଯାଇ ନଈକୂଳରେ ବସିଲି। ସେଠୁ ଫେରି ପୁଣି ତା ଘରକୁ ଗଲି। ସେ ଗଲାବେଳକୁ ଖାଇସାରି ଶୋଇସାରିଲାଣି। କାଲି ସକାଳୁ ଭଜନ ସେ ରଖିଥିବି ଦବନି, ଦି ମାସର ବାକି, ଆଉ ସଉଦା ଦବନି ବୋଲି ଧମକେଇଛି।
0: ମଦନ ପାଖକୁ ଦୌଡ଼ୁଛ କାହିଁକି? ତମେ କଣ ଭାବିଛ ସମସ୍ତେ ତମରି ଭଳିଆ ବୋକା ହେଇଛନ୍ତି? କୋଉ କାଳେ ତାକୁ କଣ ପାଠପଢ଼ାରେ ସାହାଯ୍ୟ କରିଥିଲ ବୋଲି ସବୁବେଳେ ସେ କଣ ତମ ହାତରେ ପୁଞ୍ଜା ପୁଞ୍ଜା ଟଙ୍କା ଗୁଞ୍ଜି ଦିଅ? ତ
1: କଣ ଆଉ କରିବି କୁହ, ଧାର କରଜ କରିବା ଛଡ଼ା ଉପାୟ ତ ନାହିଁ। ମାସକୁ 2500 ଟଙ୍କା ଦରମା, ଘରେ ଖାଇବାକୁ 3 ଜଣ।
0: ସେଇଥିପାଇଁ ତ କହୁଛି ତମେ ନିପଟ ବୋକା। କାଇଁ ତମେ କଣ ଜାଣିନଥିଲ ମୋ ବାପା ଡେପୁଟି? ଆମ ଜମିଦାର ବଂଶର ଗୋଟାଏ ପରମ୍ପରା ଅଛି, ଐତିହ୍ୟ ଅଛି। ଆମ ବଂଶର ଜ୍ୱାଇଁ ହେବାକୁ ହେଲେ ଖାଲି ଶିକ୍ଷାଗତ ଯୋଗ୍ୟତା ଥିଲେ ଯଥେଷ୍ଟ ହେବନି।
1: କିନ୍ତୁ ତମ ବାପା ତ ନିଜ କଥା ରଖିନାହାନ୍ତି। ଆଜି ଯଦି ମୁଁ ବେଶୀ ପାଠ ପଢ଼ିଥାନ୍ତି 25 ଟଙ୍କାର କେରାଣ୍ଟିଏ ହେଇନଥାନ୍ତି, ବୁଝିଲ?
0: ବାପା ଦେଇନଥାନ୍ତି କି? ତମେ ତ ସେତେବେଳେ ଆଦର୍ଶ କଥା କହି କଥା କୋଟାଳି ଦେଲ, ପଢ଼ା ଖର୍ଚ୍ଚ ପାଇଲେ ଯଥେଷ୍ଟ ବୋଲି କହିଲ। ତମେ ଚାହିଁଥିଲେ ମୁଁ କାହିଁରେ କଣ ଜିନିଷ ସାଙ୍ଗରେ ନେଇ ଆସିଥାଏ?
1: ଥାଉ ଥାଉ, ଯୋଉ ବାପାର ମାସକୁ ସମାନ କେଇଟା ଟଙ୍କା ଦେବାର ସାମର୍ଥ୍ୟ ନାହିଁ।
0: କଣ କହିଲ କଣ କହିଲ, ମୋ ବାପାର ସାମର୍ଥ୍ୟ ନାହିଁ? ତମେ ଆମକୁ କଣ ବୋଲି ଭାବିଛ କି? କିଏ କହୁଥିଲା ତମକୁ ଯୌତୁକ ଅସ୍ୱୀକାର କରିବାକୁ କହିଲେ? ବାପାଙ୍କ କଥା ତମେ ଯଦି ଶୁଣିଥାନ୍ତ, ଆଜି ସାଇ ଲୋକ ମତେ କିରାନୀର ସ୍ତ୍ରୀ କହି ଥଟା କରୁନଥିଲେ।
2: ବାସ୍ତବିକ ଇଏ ଗୋଟେ ବିଡ଼ମ୍ବନା,
1: ତାକୁ ଅତିକ୍ରମ କରିବାକୁ ମୋର ମୌନ ସାଧନା ଶରତ।
2: କିନ୍ତୁ ଭାଉଜ ତ ଅବସ୍ଥା କଥା ବୁଝିବାକୁ ଚାହାନ୍ତି ନାହିଁ କାହିଁକି? ଯାହା ହବାର ଥିଲା ତ ହେଇଯାଇଛି, ଗୋଟାଏ ଗରିବ କିରାଣୀ ସ୍ୱାମୀକୁ ନେଇ କେମିତି ଘର ଚଳେଇବାକୁ ପଡ଼ିବ ସେ କଥା ସେ ଚିନ୍ତା କରିବା ନିହାତି ଦରକାର।
1: ନା ଶରତ, ତା ଆଖିରେ ସବୁ କିରାଣୀ ମୋ ଭଳି ନୁହନ୍ତି। ଚାକିରି କଲେ 2 ପଇସା ଉପରି ରୋଜଗାର କରିବାକୁ ପଡ଼େ, ଏଇଟା ହିଁ ଶ୍ରୀମତୀର କନଭିକ୍ସନ।
2: କିନ୍ତୁ ତୁ ତ ତାର ପରିପନ୍ଥୀ।
1: ସେଇଥିପାଇଁ ତ ଶ୍ରୀମତୀର ମୋ ଉପରେ ଏତେ ଆକ୍ରୋଶ। ମୁଁ ସବୁବେଳେ ତା ବାପାଙ୍କୁ ଉପରି ଖର ବୋଲି କହିକି ପରିହାସ କରେ ତ।
2: ଆଚ୍ଛା ଅନ୍ଧାର ହେଲାଣି, ଚାଲ ଆମ ଘର ଟିକେ ବୁଲି ଆସିବା।
1: ନା ଭାଇ, ତୁ ମୋର ଉପରିସ୍ଥ ହାକିମ, ତୋ ଘରକୁ ଗଲେ ମୋ କଲିଗ ମାନେ ମତେ ଖୋସାମତି ଆଖ୍ୟା ଦେବେ।
2: ଦେଖ ଗୋବିନ୍ଦ, ତୁ ଏଇ ଏକ ଗୁଇଁଆ ଢଙ୍ଗ ଛାଡ଼, ତୋର ଏଇ ନୀତି ଯୋଗୁଁ ତୋ ପରି ଗୋଟେ ବ୍ରିଲିଆଣ୍ଟ ସ୍କଲର ଆଜି ଏତେ ତଳେ ପଡ଼ି ରହିଛି, ବୁଝିଲୁ? ମୁଁ ତୋର ଉପରିସ୍ଥ ହେଇପାରେ, କିନ୍ତୁ ତା ଛଡ଼ା ଆମର ଆଉ ଗୋଟେ ସମ୍ପର୍କ ବି ତ ଅଛି। ଚାଲୁଟ ଆଜିବା। ଆ

0: ବିମଳା ଆଲେ ବିମଳା
1: କଣ ହେଲା ଦେଇ ଏମିତି ଚିଲଉଛ କାହିଁକି
2: ଆଲୋ ଦେଖୁଛୁ ଦେଖୁଛୁ ତୁ ବାବୁଙ୍କୁ ତାଙ୍କ ପାଇଁ କଣ ସମୟ ହଉନି ରାତି ଆସି 11 କି 12 ହବ ବାବୁଙ୍କ ପହଡ଼ ଭାଙ୍ଗୁନି ଏଟା ଘର ନା ହୋଟେଲ
1: ଆଚ୍ଛା ଦେଇ ସବୁବେଳେ ବାବୁଙ୍କ ଉପରେ ତମେ ଗର ଗର ହଉଛ କାହିଁକି
2: କି ସିଏ ଏମିତି କୋଉ ଲାଟ ସାହେବ କି ସବୁ କଥାକୁ ମୁଁ ମୁହଁ ବୁଝି ରହିଥିବି ତୁ କଣ ଦେଖିନୁ କେତେ ଗେଲ ବସରରେ ମୁଁ ବଢିଛି ବାପା ବୋଉଙ୍କ କୋଳରେ ମୁଁ ଜମିଦାର ଘରର ଝିଅ ସୁନା ଗହଣାରେ ଛାଇ ହେଇଥାନ୍ତି ହେଲେ ୟାଙ୍କରି ପାଇଁ ବାପା ବିରକ୍ତ ହେଇ ମତେ ମନ ମୁତାବକ ଜାନି ଯୌତୁକ ଦେଇନାହାନ୍ତି ଇଏ ମୋର କୋଉ ପାରିବାର ପୁଅ କି ବାହାଘର ହବାର 4 ବର୍ଷ ଭିତରେ ଖଣ୍ଡେ ଭଲ ସୁନା କାଚ ଦେଇଥାନ୍ତେ
1: ତାଙ୍କ ସମ୍ବଳକୁ ଚାହିଁ ତ କରିବେ
0: ମଲା ସମ୍ବଳ ନଥିଲା ତ ମୁହଁ ଭଣଙ୍କ କାଢୁଥିଲ କାହିଁକି ମୁଁ ନମ୍ବରରେ ଯାହା ଜେଇ ରହିଛି କିଲୋ ସେ କଣ ଜାଣିନଥିଲେ କି ମୁଁ ଡେପୁଟି ମାଜିଷ୍ଟ୍ରେଟର ଝିଅ ଜମିଦାରର ଘର ପିଲା ବୋଲି ବର ନା ଫର ପୋଷି ନ ପାରିବା ତ ହାତ ଧରି ବାହାରୁଥିଲ କାହିଁକି ମ ହାତ ନ ପାଏ ମୁଣ୍ଡକୁ ନା ମନ ଯାଇଥାଏ ଜନକୁ
1: ତମେ ଯାହା କୁହ ଦେଇ ଜାଣି ତ ସେ ଗରିବ ଘର ପୁଅ ସବୁ କଥାରେ ତାଙ୍କୁ କାଟିଲା ପରେ ଡେପୁଟିଙ୍କ ଝିଅ ଜମିଦାର ଘର ପିଲା ବୋଲି କହିଲେ ବାବୁଙ୍କ ମନକୁ ବାଧିବନି ଯେତେ ଯାହା ହେଲେ ବି ସେ ତମ ସ୍ୱାମୀ ଦଶଦିଗପାଳଙ୍କୁ ସାକ୍ଷୀ ରଖି ତାଙ୍କ ହାତ ଧରିଛ।

0: ସୁଖରେ ଦୁଃଖରେ ତାଙ୍କ ସଙ୍ଗେ ନିଜକୁ ଖାପ ଖୁଆଇ ଚଳିବ ନା?
1: ହାଲ ବିମଳା, ଦେହକୁ ବାଧୁ ନଥିଲେ ମୁଁ କଣ ପାଟି ମିଲାନ୍ତି? ତୁ ପୁରା ନିଜେ ଦେଖିଛୁ, ଘରେ କୁଟା ଖଣ୍ଡକ ଦିଖଣ୍ଡ କରୁନଥିଲି, ଏଠିକି ଆସି ବାଧୁନି ଦେଖୁଛୁ? ତାଙ୍କ ମାଟି ଘରେ ରହି ରହି ଦେହ ଗୋଟାକ ମାଟିଆ ପଡିଗଲାଣି, ହାଣ୍ଡି ଶାଳ ଧୁଆରେ ଲୁଗାପଟା କଳା ହେଇଯାଉଛି, ଆଖି ପଟେ ଜଳି ଯାଉଛି, ସେଥିପ୍ରତି କଣ ଏକ ନଜର ଅଛି?
0: ବାପ ଘର ଅଭିଆଡ଼ି ଝିଅ, ଶାଶୁଘରର ବୋଉ ହେଲେ ତା ଦେହ ମନ ଚାଲିଚଳନ ସବୁ ବଦଳି ଯାଇଲ ଦେଇ?
1: ନା ନା ବିମଳା, ଖୁବ ହେଇଗଲା, ଆଜି ଏହାର କିଛି ଗୋଟେ ନିଷ୍ପତ୍ତି କରିବାକୁ ପଡିବ।
0: କି ନିଷ୍ପତ୍ତି ତମେ କରିବ ମୋ ଦେଇ? ଶୁଖିଲାଟାରେ ବାବୁଙ୍କ ଉପରେ ଗରଗର ହେଇ ଶେଷକରେ ବାପ ଘରକୁ ଚାଲିଯିବ, ମୁଁ କଣ ତମ ପ୍ରକୃତି ଜାଣିନି?
1: ଆଲୋ, ଥିଲା ବାଲା ଘରେ ଜନ୍ମ ହେଇଛି, ଦୁଧ ଘିଅ ଖାଇ ବଢିଛି, ସିମେଣ୍ଟ ଚଟାଣ ଉପରେ ଘୁରୁଣ୍ଡିଛି, ହକ ମୋ ବାପ ଘରଟି, ଆଉ ପାଞ୍ଚଟା ନା ନଅଟା ଅଛନ୍ତି, ମୁଁ ଗୋଟାଏ ବୋଲି ଝିଅ ବାପା ବୋଉଙ୍କ ଆଖିର ମଣି, କିଏ ମୋର ଏଠି ଶାଗ ପଖାଳ ଖାଇ ଧୂଳି ମାଟିରେ ଧୂଳି ହବ? ମ ଆଜି ଆସନ୍ତୁ ତୋ ବାବୁ, ତାଙ୍କର ଭଲ ଗତି ଅଛି ତ ମତେ ନେଇ ବାପ ଘରେ ଛାଡି ଦେଇ ଆସନ୍ତୁ, ତା ନହେଲେ ଏ ଘରେ ମୁଁ ପାଣି ଛୁଇଁବିନି।
2: ଏ ଘର ପାଣି ପିଇବାକୁ ତମକୁ ବାଧ୍ୟ କରୁନି ଶ୍ରୀମତୀ, ତମ ଖୁସି, ଇଚ୍ଛା ହେଲେ ଦୃଢ ନହେଲେ ମୁଁ ବି ତମକୁ ମୁକ୍ତି ଦେବାକୁ ପ୍ରସ୍ତୁତ ଅଛି, ବୁଝିଲ? ହେଲେ ରୋଜ ରୋଜ ଏ ପାଟି ତୁନ କଳିକ ଜିଆ, ମୁଁ ଯେମିତି ସ୍ଥାନ ପାଲଟି ଗଲିଣି।
1: କାହିଁକି ମୋ, ମୁଁ କଣ ତମ ଘର ପୋଇଲି ହେଇ ଆସିଥିଲି? ବାପା ମୋର ଡିପୋଟି ଜମିଦାର।
2: ଚୁପ କର କହୁଛି, ତମ ବାପାଙ୍କ ବଡ଼ ଲୋକ ବିଷୟରେ ଯଦି ପଦେ କଥା କୁହ ତାହେଲେ ତମ ଜୀବଟାକୁ କାଟି ଦିଖଣ କରିଦେବି।
1: ଶୁଣୁଛୁ ଶୁଣୁଛୁ ବିମଳା, ଶୁଣୁଛୁ, ଇଏ ପୁଣି ମିଳିବ ଭାରି ଯେ ଜୀବକୁ ଖଣ୍ଡ ଖଣ୍ଡ କରିଦବ କହିଛି, ଆରେ ବିଧାତା, ମୁଁ ଯାହା ନମରେ ପହଞ୍ଚି ରହିଛି ଦହଗଞ୍ଜ ହବାକୁ ଗଲି।
0: ଥାଉ ବାବୁ, ଏ ରାତି ଅଧିରେ ଆଉ କଳିଗଳ କରନି, ଚାଲ ଖାଇବ ଚାଲ।
1: ଖବରଦାର, ଯଦି ତାଙ୍କୁ ଖାଇବାକୁ ଦବ, ଏଇଟା ଘର ନା ହୋଟେଲ?
2: ତୁ ବ୍ୟସ୍ତ ନା ବିମଳା, ମୁଁ ଶରତଙ୍କରୁ ଖାଇକି ଆସିଛି।
1: ଶୁଣିଲୁ ଶୁଣିଲୁ ତ, ହେ ଘର ଖିଆ ବାବୁଙ୍କ ରୁଚୁନି ବୋଲି ପର ଘରେ ପେଟେ ଠୁକି ଦେଇକି ଆସିଲେ, ଏଠି ଯେ ଆମେ ଦିଟା ଭୋକ ବିକଳରେ ତେଟିଆ କାମୁଡୁଛୁ, ଆମ ଦୁଃଖ ବୁଝୁଛି କିଏ? ମୋ
2: ଶୁଣ, ଦେଖେ ଦେଖେ ମତେ ସମ୍ପନ୍ନି ଶ୍ରୀମତୀ, ଥରେ ତ କହିଛି ମୁଁ ଗରିବ କିରାଣୀଟିଏ, ଦରମା ମାସକୁ ମାତ୍ର 25 ଟଙ୍କା, ଶାଗ ପଖାଳ ଛଡ଼ା 6 ତୁଣ 9 ଭଜା କରିବାକୁ ଅଣ୍ଟାରେ ବଳ ନାହିଁ, ଯଦି ସେଥିରେ ଆଡଜଷ୍ଟ କରିପାରୁନ ତେବେ ଘର ଛାଡ଼ି ଦେଇପାର।
0: ହଉ ଯିବା ବେଳେ ତ ଅଛି, ତମେ ଦେଇ ଶୋଇବ ଯାଅ, ମୁଁ ବାବୁଙ୍କ ପାଇଁ ଖାଇବାର ବାଢୁଛି।
2: ନାଇଁ ବିମଳା, ମୁଁ କିଛି ଖାଇବିନି, ତୁ ରୋଷେଇ ତାଲା ଦେଇ ଶୋଇବୁ, ଯା ଯା।

0: ଓ ତୁ
1: ଓଳିକି ମା ସାନ୍ତାଣୀ
0: ଆ ଭିତରକୁ ଆ ଶ୍ରୀମତୀ
2: କଣ ହେଇଛି ବୋ ତୁ ଏତେ ଗମ୍ଭୀର
0: ଆଲ ସବୁବେଳେ କଣ ଆମ କପାଳରେ ପୁନେଇ ରାତି ରହିଥିବ
3: କିଏ ଆସିଛି କି ସୁଲୋଚନା
2: ବାପା କଣ ଘରେ ଛୁଟିରେ ଅଛନ୍ତି କି
0: ହଁ ସବୁଦିନ ପାଇଁ ଛୁଟି ହେଇଗଲା
2: ତା ମାନେ
3: ମାନେ ଆଉ କଣ ଚାକିରି କାଳ ପୁରିଲା ଘରକୁ ଫେରି ଆସିଲି ହେଲେ ତୁ ହଠାତ୍ କୁଆଡେ
2: ଏଇଟା କହୁ ନୂଆ କଥା କି ମାସେ ପନ୍ଦର ଦିନରେ ମୁଁ ତ ପ୍ରାୟ ଘରକୁ ଆସେ ତମେ ତ ବିଦେଶରେ ଥାଉ ଜାଣିବ କେମିତି
3: ହେଲେ ଆଉ ତୋର ଏଠିକି ଆସିବା ଉଚିତ ନୁହେଁ ଶ୍ରୀମତୀ
2: ବାପା
0: କଣ ଝୁଆ ଘରେ ଗୋଡ ନ ଦଉଣ ତାକୁ ତଡି ଦଉଛ
3: ମୁଁ ତାକୁ ତଡୁନି ସୁଲୋଚନା ତେବେ ଚେତେଇ ଦଉଛି ଆଉ ଏଣିକି ବାପ ଘରର ଅୟସ ଆରାମ ତାକୁ ମିଳିବନି
2: କଣ ହେଇଛି ବୋ ଖୋଲିକରି କହୁନୁ କାହିଁକି
3: ହେଲେ ବୋଉ କଣ କହିବ ତୁ ମୋଟ ଶୁଣ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡ଼ି ମୋ ଚାକିରି ଗଲା ଏଣେ ଦେଣ ଭାର ବଢି ବଢି ଶେଷକୁ ଏ ଘର ବାଡ଼ି ସମ୍ପତ୍ତି ସବୁ ନିଲାମ ହେବାର ଧମକ ମିଳିଲାଣି ବହୁ କଷ୍ଟରେ ପେନ୍ସନ୍ ଗଣ୍ଡାକିରେ ଚଳିବା କଥା
0: ଛାଡ଼ ସେ କଥା ଯାହା ଆମ ଭାଗ୍ୟରେ ଥିଲା ନା କିଏ କଣ ଜାଣିଥିଲା ଲାଞ୍ଚ ନେଲା ବେଳେ ତମେ ଧରା ପଡ଼ିବ ତମ ଚାକିରି ଯିବ ସେଇ ଉପରି ପଇସାରେ ଆଜି ଯାକେ ତ ପୁଣି ଦୁଧ ଘିଅ ସରଲଉଣୀରେ ଭାସୁଥିଲେ ତେବେ ହଁ ତୁ ତୋ ଝିଅ ଆଗରୁ ନ ଜଣେଇ ଏମିତି ଆସୁନା ଆଜି ହଠାତ୍ କାହିଁକି
2: ବୋଉ ଓଦାକନାକୁ ଚିପୁଡ଼ିଲେ ସିନା ସେଥିରୁ ପାଣି ନିଗିଡ଼ିବ ହେଲେ ଶୁଖିଲା କନାରୁ କଣ ବାହାରିବ କହିଲୁ ମୋ ଅବସ୍ଥା ଠିକ୍ ସେମିତି ଏଙ୍କ ଦରମା ଯାହା ଆମ ଘରେ ଚା ପାଣିରେ ବି ତାଠୁ ବେଶୀ ଖର୍ଚ୍ଚ ହୁଏ କେତେଦିନ ଆଉ ଭୋକ ଉପାସରେ ଆଉଟି ପାଉଟି ହେଇ ପଡ଼ି ରହିବି ସେଥିରେ ପୁଣି ତ ଜୁଆଇଁ
3: କାହିଁ କଣ ହେଲା କଣ କରିଛି ଗୋବିନ୍ଦ
2: ଆଚ୍ଛା ବାପା ତମେ କାହିଁକି ତାଙ୍କ ପାଠପଢ଼ା ଖର୍ଚ୍ଚ ବନ୍ଦ କରିଦେଲ ସେ ସବୁବେଳେ ସେଇ କଥା ନେଇ ତମକୁ ଗାଳି ଫଜିତ କରୁଛନ୍ତି ମୁଁ

0: କହିପାରୁନି।
1: କଣ କହିଲୁ? ଗାଳି ଫଜିତ କରୁଛି ତାର ଏଡ଼େ ବହପ କି ମୁଁ ତା ନାଲିଆକୁ କାହିଁକି ଡରିବି? ମୋଠୁ ଟଙ୍କା ଭିକ ମାଗି ପାଠ ପଢିବ, ତା ଉପରେ ପୁଣି ମୁହଁ ତୋର ଦେଖିବ।
0: ସେ କଣ କହିଲେ?
1: ଖାଲି ପଢା ଖର୍ଚ୍ଚ ନେଇ ମୋ ଝିଅକୁ ବାହାଇ ସେ କୁଆଡେ ଆମ ଉପରେ ଅନୁଗ୍ରହ କରିଛି।
0: ଏଡ଼େ କଥା ସେ କହିପାରିଲେ?
1: ଆହା, କଥା ପଦେ ଅଧେ କହିଦେଇଥିଲେ, କିଛି ଭାବିବାର ନଥିଲା। ଇଏ ତ ହାତ ପଶୁପଶୁ ବାହା ଗେଳିବା ପରି କଥା ହେଲା। ସେ ଯେତେ ଯେତେ ଉଚ୍ଚ ଶିକ୍ଷା ପାଉଥିବ, ଖର୍ଚ୍ଚର ପରିମାଣଟା କୁଆଡେ ସେଇ ଅନୁପାତରେ ବଢି ବଢି ଚାଲିଥିବ। ଉଣେଇଶ ବିଶ ହେଲେ ବି ଚଳିବନି, ଠିକ ଟାଇମ ମୁତାବକ ଟଙ୍କା ନ ପହଞ୍ଚିଲେ ଦେଢ଼ ପର୍ଦ୍ଧର କୈଫତ ମଗେଇବ କି? ମୁଁ କାହିଁକି ଏସବୁ ସହିବି? ଧରକିନା ବନ୍ଦ କରିଦେଲି, ପୁଅ କେମିତି ପଢିବ? ପଢୁଥାଉ।
0: ତମେ ସିନା ବାପା ତମ ଜିତକୁ ତାଙ୍କର ପାଠପଢା ଖର୍ଚ୍ଚ ବନ୍ଦ କରିଦେଲ, ହେଲେ ସେଇ କଥାକୁ ନେଇ ସେ ବାର ପ୍ରକାର ଦୁର୍ନାମ କରୁଛନ୍ତି ଆମ ବଂଶର। ତା ଉପରେ ପୁଣି ଅଭିଯୋଗ, ବେଶୀ ପାଠ ପଢିଥିଲେ ସାମାନ୍ୟ କିରାଣୀଟା ହେଇନଥାନ୍ତେ। ତାଙ୍କର ଏ ଅବସ୍ଥା ପାଇଁ ସେ ତମକୁ ହିଁ ଦୋଷ ଦଉଛନ୍ତି।
2: ଗୋଟାଏ ହାତରେ କେବେ ତାଳି ବାଜେ ନାହିଁ ଲୋ ଝିଅ। ହେଲା, ଯଦି ଶ୍ୱଶୁର ପଢା ଖର୍ଚ୍ଚ ବନ୍ଦ କରିଦେଲେ, ତମେ ନିଜେ କିଛି ଉପାୟ କଲନି?
1: ତମେ ତୁ ନୁହଁ, ତା ଭଳି ପିଲା ଉପରେ କି ଭରସା ଥିଲା ଯେ ଶେଷ ପର୍ଯ୍ୟନ୍ତ ମୋ ଝିଅକୁ ସେ ବାହା ହେଇଥାନ୍ତା? ମୁଁ ତାକୁ ପାଠ ପଢି ବଡ ହାକିମ କରିଥାନ୍ତି, ଆଉ ଶେଷକୁ ସେ କୋଉ ଝିଅକୁ ଲଭ୍ ମ୍ୟାରେଜ କରି ଆଧୁନିକତାର ଡିଣ୍ଡିମ ପିଟିଥାନ୍ତା।
0: କିନ୍ତୁ ଏବେ ତ ମୁଁ ଦହଗଞ୍ଜ ହଉଛି ବାପା, ମୋ ଅବସ୍ଥା କହିଲେ ନ ସରେ।
1: ଆଲୋ ମା, ତୁ ଯଦି ତୋ ସ୍ୱାମୀର ଅଳ୍ପ ପଇସାରେ ଚଳି ନ ପାରୁଛୁ, ତେବେ ଆମେ ସିନା କିଛି କିଛି ସାହାଯ୍ୟ କରିବୁ, ତା ବୋଲି ବାରମ୍ବାର ଏଠିକି ପଳେଇ ଆସିଲେ?
0: ଠିକ ଅଛି ବାପା, ମୁଁ ଫେରିଯିବି। ବାହାଘର ପରେ ବାପ ଘର ଉପରେ ଝିଅର ବା କୋଉ ଅଧିକାର?
1: ଆହା, ତୁ ମତେ ଫୁଲ ପୁଛ ନା ମା, ମୋର କହିବା କଥା, ତୁ ତ କିଛି ଅଶିକ୍ଷିତ ନୁହେଁ। ଦରମା ଟଙ୍କା ନିଅଣ୍ଟ ହଉଛି ତ ତୋ ସ୍ୱାମୀକୁ ବେଶୀ ରୋଜଗାର କରିବାର ଉପାୟ ଚିନ୍ତା କରିବା କହୁନୁ।
0: ମୁଁ କହିଲେ ସେ କଣ ମୋ କଥା ଶୁଣିବେ? ଓଲଟି ଆଦର୍ଶର ଦୁହାଇ ଦେଇ ମୋ କଥାକୁ ହସରେ ଉଡେଇ ଦେବେ।
2: ହଉ, ଏତେ କଥାରୁ କଣ ମିଳିବ? ତୁ ଏଠୁ ଫେରିବା ପରେ କଥା ପ୍ରସଙ୍ଗରେ ଥରେ ଜ୍ୱାଇଁଙ୍କୁ କହିବାକୁ ଚେଷ୍ଟା କର, ନହେଲେ ତୋ ବାପାଙ୍କ ପେନ୍ସନ୍ ଟଙ୍କାରୁ ତୋ ପାଇଁ କିଛି କିଛି ପଠେଇବୁ ଆଉ କଣ। ହଉ, ଗଲୁ ଗଲୁ, ଲୁଗାପଟା ବଦଳି ବିଶ୍ରାମ କରିବୁ, ଯା। ମୁଁ ରୋଷେଇ ଘରକୁ ଯାଉଛି।
1: ଯା ମା, ଯା, ଦେଖାଯାଉ କଣ ହଉଛି।
3: ଆଉ ଠିଆଟା ହେଲା କାହିଁକି? ତ ମା ସାନ୍ତାଣୀ ପୁରା କହିଗଲେ ଲୁଗାପଟା ବଦଳେଇବା ପାଇଁ।
0: ଏସବୁ କଣ ହେଇଗଲା ଲୋ ବିମଳା? କେତେ କଣ ମୁଁ ଭାବିଥିଲି, କେତେ ସ୍ୱପ୍ନ ଦେଖିଥିଲି, ହେଲେ
3: ମଣିଷ ଯାହା ଭାବେ ତା କଣ ସେ ପାଏ ଦେଇ ମନ ଦୁଃଖ କରି ଆଉ ଲାଭ କଣ? ସାନ୍ତେ ତ କହିଲେ ଫି ମାସ ତମ ପାଇଁ କିଛି କିଛି ପଠେଇବେ।
0: ସିଏ ତ ଅନୁଗ୍ରହ ହେଲା। ବାପ ଘରର ପକ୍କା ଚଟାଣ, ପଲଙ୍କ ସେଜ, ସର ଲହୁଣୀ, ଡେଟେରେ ବି ଉପନ୍ୟାସ ପଢ଼ିବାର ସୁଖ, ସବୁ ଆଶାରେ ଯେ ମୋର ପାଣି ଫାଟିଗଲା ବିମଳା। ମୁଁ ଏବେ କୋଉ ମୁହରିଆଙ୍କ ଆଗରେ ବାପ ଘର ବଢି ମାଗିବି?
3: ହଉ ଥାଉ ଦେଇ, ସେସବୁ ତମେ ଏତେ ଭାବନି। ଦିନ କେଇଟା ପରେ ତମେ ବାବୁଙ୍କ ପାଖକୁ ଫେରିଯାଅ, ତେଣିକି ତମ କପାଳରେ ଯାହା ଥିବ।
0: ଫେରିବାକୁ ତ ପଡ଼ିବ ବିମଳା, ତୁ କିନ୍ତୁ ମୋ ପାଖେ ପାଖେ ଥିବୁ, ତୋ ବାବୁଙ୍କ ଗୁଣ ତ ତୁ ଜାଣୁ।
3: ମତେ ଆଉ ସେ ଝଞ୍ଝଟ ଭିତରେ ପୁରାଉନି ଦେଇ, ତମେ ଗେରସ୍ତ ଫାରି ଯା ସୁଖରେ ରହିଲେ ସେଇ ଢେର, ମୁଁ କିଆଁ ଯାଇ ବୋଝ ଉପରେ ନଳିତା ବିଡ଼ା ହେବି?
0: ନାଇଁ ନାଇଁ ବିମଳା, ସେମିତି କହନି। ଦୁଃଖ ବେଳେ ତୁ ପାଖରେ ଥିଲେ ସିନା ମୁଁ ତମ୍ଭ ଧରିବି। ପିଲାଟି ଦିନରୁ ତ ଆମେ ଦୁହେଁ ଏକାଠି ଖେଳି ବୁଲି ଆସିଛି, ତୁ ପିଲାକୁ ମୁଁ ବି ପିଲା ଥିଲି, ବଡ଼ ହେଲାରୁ ତୋରି ପାଖେ ମୋର ଯେତିକି ଅଳିଅ ଛୋଟ ସବୁବେଳେ ତୁ ସାଙ୍ଗରେ ଥିଲୁ, ଏବେ ଦୁଃଖ ବେଳେ ମୋଠୁ ଦୂରେଇ ଯିବୁ? ଭୋକ ଉପାସରେ ଦିହେଁ ସାଙ୍ଗ ହୋଇ ସନ୍ତୁଳି ହେବା, ପାଇଲେ ଖାଇବା, ନହେଲେ ନାହିଁ। କଣ କହୁଛୁ, ଯିବୁନି ମୋ ସାଙ୍ଗେ? ତୁ ନଗଲେ ମୁଁ ଠିକ ମାସ ଦୁଇଟାରେ ମରିଯିବି ଲୋ।
3: ଛି ଛି, କେଡ଼େ କଥା ତମେ କହୁଛ ମ। ହେଲା ବାବା, ଯିବି। ଏଇଥର ଆସିଲ, ହାତ ମୁହଁ ଧୋଇ କଣ ଦିଟା ଖାଇଦେବା, ଆସ।
4: ସାର୍, ସେ ବାବୁଙ୍କୁ ଭିତରକୁ ପଠେଇ ଦିଅ
5: ସାର୍।
6: ଆଜ୍ଞା ନମସ୍କାର।
4: ନମସ୍କାର, ଆପଣ?
6: ଆଜ୍ଞା, ଆପଣ ଏଇ ଚିଠିଟା ପଢ଼ିଲେ ସବୁ ଜାଣିପାରିବେ।
4: ଶରତ ଭାଇ ଦେଇଛନ୍ତି।
6: ଆଜ୍ଞା,
4: ଦେଖନ୍ତୁ ଗୋବିନ୍ଦ ବାବୁ, ୟଙ୍ଗ ଜୋତା କମ୍ପାନୀ କଲିକତାରେ ଖୁବ୍ ପୁରୁଣା, ମୋ ବାପା ଏହାକୁ ବସେଇଥିଲେ। ଦିନେ ଆମ କମ୍ପାନୀ ତିଆରି ଜୋତାର ଅନେକ ଚାହିଦା ଥିଲା, କିନ୍ତୁ ମଧୁ ବାରିଷ୍ଟର କଟକରେ ଉତ୍କଳଟାଣିରେ ଖୋଲିବା ପରେ ଆମ ଜୋତାର ଚାହିଦା କମିଯାଇଛି। ଜୋତା କାରଖାନା ଛଡ଼ା ମୋର ଅନ୍ୟ ବିଜନେସ୍ ରହିଛି ତ, ଏଣୁ ଏହା ଉପରେ ମୁଁ ସେମିତି ନଜର ଦେଇପାରୁନି। ଅବଶ୍ୟ ମନେ ମନେ ମୁଁ ଜଣେ ଦକ୍ଷ ମ୍ୟାନେଜର ଖୋଜୁଥିଲି, ତେବେ

0: ଆପଣ ତ ଏ ଦିଗରେ ନୂଆ, ଚଳେଇ ପାରିବେ କାରଖାନା?
1: ବେକରେ ଦାୟିତ୍ୱ ପଡ଼ିଲେ ନିହାତି ଅନଭିଜ୍ଞ ଲୋକ ବି ତାକୁ ଠିକ୍ ଭାବରେ ତୁଲେନି ଅଜିତ ବାବୁ। ନିଯୁକ୍ତି ମିଳିଲେ ମୁଁ ବିଶ୍ୱସ୍ତ ହେବାକୁ ଚେଷ୍ଟା କରିବି।
0: ଠିକ୍ ଅଛି, ଶରଦ ଭାଇଙ୍କ ରେକମେଣ୍ଡେସନକୁ ମୁଁ ନିଶ୍ଚୟ ସମ୍ମାନ ଦେବି। ଆପଣ କାଲିଠୁ କାମରେ ଜଏନ୍ କରିପାରନ୍ତି। ରହିବା ପାଇଁ କମ୍ପାନୀର ଫର୍ନିସ୍ଡ କ୍ୱାର୍ଟର ମଧ୍ୟ ଅଛି, କୌଣସି ଅସୁବିଧା ହେବନି। ଆପାତତଃ ମାସକୁ 500 ଟଙ୍କା ମିଳିବ। ଦକ୍ଷତା ପ୍ରମାଣିତ ହେଲେ ଦରମା ବୃଦ୍ଧି କରାଯିବ। କ'ଣ ରାଜି ତ?
1: ଆପଣଙ୍କୁ ଅନେକ ଧନ୍ୟବାଦ ଆଜ୍ଞା, ଅନେକ ଧନ୍ୟବାଦ।
2: ଦେଇ ଦେଇ ମା, ପୁଣି ତମେ ମନ ମାରି ବସିଲ?
3: ସତେଲ ବିମଳା, ମଣିଷ ଭାବେ ଅନେକ କଥା, ହେଲେ ତାର ଭାବନା ସବୁ ଓଲଟି ପଡ଼େ ଠିକ ଯେମିତି ମୋ ଜୀବନ। ଭାବିଥିଲି ଜମିଦାର କୂଳର ଝିଅ ମୁଁ, ବାପା ମୋର ଡେପୁଟି, ସ୍ୱାମୀ ତୁ ଅନେଇବି କାହିଁକି, ସେ ନ ଦେଲେ ବି ବାପା ବୋଉଙ୍କ ଠୁ ଢେର ପାଇବି।
2: ତମେ ଯାହା କୁହ ଦେଇ, ବାପା ବୋଉ କି ଧନ ସମ୍ପତ୍ତି ଏସବୁ କେବେ ନିଜର ହେଇପାରିବେନି। ଯାହା ହାତ ଧରି ସଂସାର କରିଛ ସେଇ ଏକା ତମର ସବୁକିଛି।
3: ମୁଁ ଆଉ ପାରୁନିଲୁ, ଜୀବନଟା ବୁଝ ପରି ଲାଗୁଛି।
2: ଧୈର୍ଯ୍ୟ ଧର ଦେଇ, ଭାଗ୍ୟ ତ ପୁଣି ଘଡ଼ି ଘଡ଼ି କେ ଫେରେ, କିଏ ଜାଣେ ତମ କପାଳରେ ଆଗକୁ କି ସୁଖ ରହିଛି।
3: 25 ଟଙ୍କା ଦରମା ଅଣ୍ଟୁନଥିଲା ବୋଲି ମୁଁ ୟାଙ୍କ ଉପରେ ଜୁଲୁମ କରିଥିଲି, ହେଲେ ଆଜି 25 ପଇସା ପାଇଁ ପର ହାତକୁ ଚାହିଁବାକୁ ହଉଛି। ଏଇ ମାଟି ଘରେ ମୋ ଦେହ ମାଟିଆ ହେଇଯାଉଥିଲା, ହାଣ୍ଡିଶାଳ ଧୁଆରେ ଲୁଗା କଳା ହେଇଯାଉଥିଲା, ହେଲେ ଆଜି ଭଙ୍କା କାନ୍ଥରୁ ଅତଡ଼ା ଖସି ଆସୁଛି, ଧୂଳି ମାଟିରେ ପୁଙ୍କୁଳା ଗଡ଼ୁଛି, ଆଉ ହାଣ୍ଡି କଳା, ଚୁଲି ଲାଗିବା ତ ସାତ ସପନ। ତୁ ପର ଘରେ ବାସନ ମାଜୁଛୁ ତ, ମୁଁ ପଡ଼ିଶା ଘର ପିଲାଙ୍କୁ ପାଠ ପଢ଼ୁଛି।
2: ଠାକୁରେ ବଡ଼ ଲୋକ ମୋ ଦେଇ, ବାପା ବୋଉ ନ ପଚାରିଲେ ବି ପେଟକୁ ତ ଗଣ୍ଡେ ଦାନା ମିଳୁଛି, ଆମେ ଦୁଇ ପ୍ରାଣୀ ତ ଜୀ ରହିଛେ,
3: ସେମିତି ବଞ୍ଚି ରହି ଲାଭ କ'ଣ ବିମଳା? ଥରେ ଥରେ ଭାବି କୁମ୍ ପୋଖରୀକୁ ଡେଇଁ ପଡ଼ନ୍ତି, ହେଲେ ବିଧାତା ଜୀବନରେ କି ଲୋଭ, ସଂସାର କି ମାୟା ଦେଇଛି କେ ଜାଣି, ସହଜେ ଜୀବନକୁ ଛାଡ଼ି ହଉନି କି ଜାଣିଲା ପରେ ଜେଇଁ ହଉନି। ଦିନ ରାତି ଭଙ୍ଗା କାନ୍ଥ ତଳେ ଚାଉଳ ମୁଠାଇ ପାଇଁ ଚିନ୍ତା।
2: ଆହା, ପୁଣି ତମେ ବ୍ୟସ୍ତ ହେଲ। ମୋ ମନ କହୁଛି ବାବୁ ଆମର ଦିନେ ନା ଦିନେ ନିଶ୍ଚୟ ଫେରିବେ, ନିଜର ସାତ ପୁରୁଷ ଭିଟାମାଟି ଛାଡ଼ି ସେ କ'ଣ ବେଶୀ ଦିନ ବିଦେଶରେ ରହିପାରିବେ?
3: ହେଲେ ଚାହୁଁ ଚାହୁଁ 2 ବର୍ଷ ପୁରିଗଲା, କାହିଁ ସେ କାଶୁ ନାହାନ୍ତି, ସତରେ କୌଣସି ଆଉ ଫେରିବେ, କୋଉଠି କେମିତି ଚଳୁଛନ୍ତି କେଜାଣି।
2: ହଉ ଥାଉ, ଦେଖିଲ ସୂର୍ଯ୍ୟ ମଥାନ ଉପରକୁ ଉଠିଲାଣି, ମୁଁ ଯାଉଛି, ତେଣେ ବାବୁ ଆଣି ମୋତେ ଅନିଶା କରି ବସିଥିବେ। ତମେ ଯାଅ ଦେଇ, ଗାଧୁଆ ପଧୁଆ ସାରି ନେବ, ମୁଁ ଝଟ ଫେରି ଆସିବି ଯେ।
3: ଆଲୋ ଦେଖିଲୁ କି ଡାକୁଛି ନା କଣ?
2: ଦେଇ ମ ଦେଇ,
3: କିଲୋ କଣ, କିଏ ଡାକୁଥିଲା?
2: ଡାକ ପିଅନ, ମନି ଅର୍ଡର ନେଇ ଆସିଛି, ନିଅ ଏଇ କାଗଜରେ ଦସ୍ତଖତ କର।
3: ମନି ଅର୍ଡର କିଏ ଦେଇଛି?
2: ମଲା, ମତେ କଣ ପାଠ ଜଣା ଯେ ପଢ଼ିବି, ନିଅ ଡାକ ପିଅନ କହିଲେ ଦସ୍ତଖତ କରି କାଗଜ ନେଇଯିବାକୁ।
3: ନେ ଦେ ଦେ, ହଁ ଟଙ୍କା ନେଇ ଆସିବୁ।
2: ହଉ,
3: ବାପା ବୋଧେ ଟଙ୍କା ପଠେଇଛନ୍ତି, ହେଲେ ଏବେ ତ ମାସର ପହିଲା ନୁହେଁ, ଦେବୀ କଣ ଧାର କରି ପଠେଇଛନ୍ତି?
2: ଏଇ ନିଅ ଦେଇ, ଏଇ 300 ଟଙ୍କା, ଆଉ ଏ କାଗଜ, ଏଇଥିରେ କଣ ସବୁ ଲେଖା ହେଇଛି?
3: ଟଙ୍କା 300 ପଠେଇଲି, ଜାଣେ ନା ନବ କି ନାହିଁ, ପରେ ଆଉ କିଛି ପଠେଇବି। ଗୋବିନ୍ଦ, ଇଏ ପଠେଇଛନ୍ତି
2: ସତେ ନା କଣ? ହେଲେ ବାବୁ ଅଛନ୍ତି କୋଉଠି? ମଲା ମଲା, ଏମିତି କାନ୍ଦୁଛ କାହିଁକି? ବାବୁ ଯେତେବେଳେ ଏତେ ଗୁରା ଟଙ୍କା ପଠେଇଛନ୍ତି, ବୁଝିବାକୁ ହବ ସେ ନିଶ୍ଚୟ କୋଉଠି ବଡ ଚାକିରି କରୁଛନ୍ତି, ଦରମାରୁ ଏ ଟଙ୍କା ପଠାଇଛନ୍ତି।
3: ହେଲେ ବିମଳା, ମୁଁ କୋଡ଼େଇନି ଟଙ୍କା ଚାହୁଁଛି, ଗୁଜୁରାଣ ମେଣ୍ଟେଇବାକୁ ନିଜେ ତ 2 ପଇସା ରୋଜଗାର କରୁଛି।
2: ସେ କଥା କଣ ବାବୁ ଜାଣିଛନ୍ତି? ଆଉ ଜାଣିଥିଲେ ବି ଘରଣୀ ପାଖକୁ ଟଙ୍କା ପଠେଇବା କଣ ତାଙ୍କର ଉଚିତ ନୁହଁ?
3: କିନ୍ତୁ ଟଙ୍କା ମୋର ଲୋଡ଼ା ନାହିଁ, ଟଙ୍କା ପଇସା କି ସୁନା ରୂପା ମୋ ମନ କହିବା ଦୁଃଖକୁ କମେଇ ଦବ ନିଲୋ।

0: ଓଡ଼ିଶାକୁ ଫେରିଗଲେ ଆମମାନଙ୍କୁ ବା ଆମ କମ୍ପାନୀକୁ ଭୁଲି ନ ଯାଆନ୍ତି ଯେମିତି
1: ଏକ କଥା କହୁଛନ୍ତି ସାର୍, ମୋର ଖ୍ୟାତି ପଛରେ ଯାହାର ନିଃସ୍ୱାର୍ଥ ପରେ ଉଦ୍ୟମ ଲୁଚି ରହିଛି ତାକୁ ଭୁଲିଗଲେ।
0: ଆଚ୍ଛା ଆଚ୍ଛା, ଆପଣ ଯିବାର ଯୋଗାଡ଼ କରନ୍ତୁ, ଏଇ ଦିନେ ଦୁଇ ଦିନ ଭିତରେ ମୁଁ ଆପଣଙ୍କୁ ରିଲିଭ୍ କରିଦେବି।
1: ଧନ୍ୟବାଦ ସାର୍, ବହୁତ ଧନ୍ୟବାଦ।

0: ଇଏ ତ ଶ୍ରୀମତୀର ହସ୍ତାକ୍ଷର, କିନ୍ତୁ ଇଏ କଣ ମାତ୍ର ଗୋଟିଏ ଧାଡ଼ି?
1: ଟଙ୍କା ପଇସା ବହୁତ ପାଇଛି, ଟିକିଏ ଦର୍ଶନ ପାଇଲେ ସବୁ ପୂର୍ଣ୍ଣ ହେଇଯାଆନ୍ତା। ତମରି ଶ୍ରୀମତୀ।
0: ଆଉ କାନ୍ଦନି, ତମକୁ ମୋର ଆଣି ତୁ ନିଅ।
1: ଦେଖ, ଦି ବର୍ଷ କାଳ ଲୁହ ଗୁଡା ଜମା ହେଇ ରହିଛି, ତାକୁ ବୋହିଯିବାକୁ ଦିଅ। ଲୁହ ସରିଗଲେ ତମେ ପୁଣି ଚାଲିଯିବ, ପୁଣି ମୁଁ ହେବି ଏକୁଟିଆ, ଆଖିରେ ପୁଣି ଲୁହ ଜମିବ।
0: ନା ନା ଶ୍ରୀମତୀ, ତମକୁ ଛାଡ଼ି ମୁଁ କୁଆଡ଼େ ଯିବିନି।
1: ତମେ ସତ କହୁଛ? ମୋ ଦେହ ଛୁଇଲ।
0: ବିଶ୍ୱାସ କର, ସବୁଦିନ ପାଇଁ କଲିକତାରେ ବିଦା ନେଇ ମୁଁ ଚାଲି ଆସିଛି।
1: କିନ୍ତୁ ତମ ଚାକିରି?
0: ମୁଁ ଚାକିରି କରିବିନି।
1: ତେବେ ଆମେ ଚଳିବା କେମିତି? ତେଣେ ପୁଣି ବାପା ବୋଉ ଆମ ମୁଣ୍ଡ ଉପରେ।
0: ଭାବିଛି ଏଣିକି ଦେଶ ପାଇଁ କିଛି କରିବି। ନିଜ ଜୀବନରେ ଅନେକ ଦୁଃଖ ମୁହୂର୍ତ୍ତ ମୁଁ ଦେଖିଛି, ଏଣିକି ଅନ୍ୟମାନଙ୍କର ଦୁଃଖ ମୁହୂର୍ତ୍ତ ସବୁକୁ ନିଜ ଉପରକୁ ଟାଣି ଆଣିବି, ଜନତାର ସେବା କରିବି। କୁହ, ତମେ ମୋତେ ସାହାଯ୍ୟ କରିବ ତ?
1: ତମେ ସତ କହୁଛ? ଆମେ ଦୁଇ ଏକାଠି ଦେଶ ପାଇଁ କାମ କରିବା, ମଣିଷର ସେବା କରିବା।
0: ସେଇ ସଂକଳ୍ପ ନେଇ ତ ମୁଁ ଫେରି ଆସିଛି ଶ୍ରୀମତୀ। ତମେ ଯଦି ମୋତେ ସାହାଯ୍ୟ କରିବ, ଅବଶ୍ୟ ବଞ୍ଚିବା ପାଇଁ କିଛିର ରୋଜଗାର ତ ନିଶ୍ଚୟ କରିବାକୁ ହବ। ତେବେ ଆମେ ଦୁହେଁ ମିଶି ଯେଉଁ ସାମାନ୍ୟ ଉପାର୍ଜନ କରିବା, ସେଥିରେ ଆମେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳାଇବାକୁ ଚେଷ୍ଟା କରିବା। କଣ ମୋ ହାତରେ ହାତ ମିଶାଇ ପାରିବ ତ?
1: ପାରିବିନି, କାହିଁକି? ମୁଁ ତ ଆଉ ଜମିଦାର ବା ଡେପୁଟିର ଝିଅ ଶ୍ରୀମତୀ ନୁହେଁ। ଏହି ଗାଁର ପାଣି ପବନ ଭିତରେ ଏହି ଗାଁର ମଣିଷ ହିଁ ମୋ ଜୀବନର ଏକମାତ୍ର ମୁକ୍ତି। ସେହି ଏକା ମୋ ପ୍ରାଣର ପରଶମଣି।
0: ଶ୍ରୀମତୀ!
2: ନା
0: ନା ନା ନା, ସେ କିଛି ନୁହେଁ।

0: ହେଲା ଅମିନା ବେଟି ଗଛ ମୂଳରେ ପଡ଼ିଛି, ଚୁଲି ନାହିଁ, ଚାଳ ନାହିଁ, ଔଷଧ ନାହିଁ କି ପତି ନାହିଁ। ବାବୁ ମରିଯିବ, ବାବୁ ମରିଯିବ। 8 ବର୍ଷର ପିଲାଟା ମୋର ଗୋଟେ ବୋଲି ଅମାନତ, ତାକୁ ବଞ୍ଚେଇ ଦିଅନ୍ତୁ ହଜୁର, ବଞ୍ଚେଇ ଦିଅନ୍ତୁ।
1: ଚୁପଚାପ ବାହାରି ଯା ଏଠୁ, ଗେଟ୍ ଆଉଟ୍।
0: ଠିକ ଅଛି ହଜୁର, ଠିକ ଅଛି, ତମ କଥା କେବଳ ହାଲ୍ଲା ତାଲା ବୁଝିବ। ଦେଖେ ଗଛ ବଳେ ଛୁଆଟାକୁ ଶୋଇ ଦେଇ ଆସିଥିଲି, ବଞ୍ଚିଛି କି ନାହିଁ। ବେଟି, ହେ ବେଟି ଅମିନା, ଆଖି ଖୋଲ ବେଟି, ଆଖି ଖୋଲ ଅମିନା। ଦୁନିଆରେ ନାହିଁ, ମତେ ଛାଡ଼ି ସେ ଆଖି ବୁଝି ଦେଇଛି। ଆଲା ଆଲା, ଇଏ ଖୁଦା, ଇଏ ତୁମେ କିଆ କିଆ, ମୋ ଅମିନା ବେଟିକୁ, ମୋ ଅମିନା ବେଟିକୁ ମତେ ଫେରେଇ ଦେ। ଆଲା ମୋ ବେଟିକୁ ମତେ ଫେରେଇ ଦେ, ଏ ଅମିନା। ଆଲା।

0: ହଁ ଇ ଶୁଣୁଛ ମଲା, ଏଠି ପଲଟନଟା ପରି ଛିଡ଼ା ହେଇଛ, ମୁଁ ଡାକିଲେ କଣ କାନକୁ ଶୁଭୁନି କି?
1: କାନ ଆଉ ଅଛି ଯେ ଶୁଭିବ, ତମର ବମ୍ ଆବାଜ ସବୁବେଳେ କାନରେ ବାଜି ବାଜି କାନଟା ପୁରା ଅତଡା ହେଇଗଲାଣି। ମୁଁ ଠିକ କରିଛି ବାବୁ, ଏଥର ପଲଟନ ସାଜି ୱାର ଫ୍ରଣ୍ଟ କୁ ଚାଲିଯିବି।
0: ମିଣି ପାଖକୁ ଦେଖ କୋଉଠି କି ଚାଲିଯିବ,
1: ନେଫା ଫ୍ରଣ୍ଟ କୁ ମାନେ ଯୁଦ୍ଧ କୁ, ଯୁଦ୍ଧ କୁ।
0: ମିଣି ପାଖକୁ ଦେଖ କେମିତି ଗୁଡେ କଣ ବକୁଛ ମ।
1: ବକିବି ଆଉ କଣ ନିତ୍ୟ ବାବୁ, ବକିବା ମୋର ସରିଗଲା, ଯିବା କଥା ମୁଁ ଫାଇନାଲ କରିଦେଇଛି। ହଁ କୁହ, ସେ କୁଳାଙ୍ଗଟା କୁଆଡେ ଗଲା?
0: ମିଣି ପାଖକୁ ଦେଖ, ପୁଅଟା ମୋର କେତେବେଳୁ ଏଣୁ ତେଣୁ ଗଣ୍ଡେ କଣ ଖାଇଦେଇ ବାହାରି ଯାଇଛି ଯେ ଏତେବେଳେ ଯାଏ ଫେରି ନାହିଁ। ହେଇଟି ପୁଅଟା କୁଆଡେ ଗଲା ଟିକେ ଦେଖିବ।
1: ପୁଅ ତ ଜନ୍ମ କରିଛ ଗୋଟାଏ ଭସ୍ମାସୁର, କୋଉଠି ଲଫଙ୍ଗା ଟୁକାଙ୍କ ସାଙ୍ଗରେ ତିନି ପତିଆ ତାସ ଖେଳରେ ବସି ଯାଇଥିବ ଆଉ କଣ।
2: ବୋଉ, ବୋଉ ମ,
1: ହେଇ ତମ ଯୋଗ୍ୟ କୁଳ ନନ୍ଦନ ଆସିଗଲେ। ବାପ ନିତ୍ୟାନନ୍ଦ, ସନ୍ଧ୍ୟା ପର୍ଯ୍ୟନ୍ତ କୋଉ ଖଟିରେ ଥିଲ ବାପ?
2: ଦେଖୁଛୁ ଦେଖୁଛୁ ବୋଉ, ବାପା କେମିତି ହାଣିଲା ଭଳିଆ ଦିହ ଲଗା କଥା ଗୁଡା କହୁଛନ୍ତି। ବାର ବାର ଯଦି ଏମିତି କହିବେ ନା ବୋଲ, ମୁଁ ସତ କହୁଛି ତମମାନଙ୍କୁ ଛାଡି ଫରେନ ଚାଲିଯିବି।
0: ଦେଖିଲ ଦେଖିଲ, ତମରି ଜାଳରେ ପୁଅ ମୋର କହୁଛି ଫିରିଙ୍ଗି ଚାଲିଯିବ। ସ୍କୁଲରୁ ଆସି ପହଞ୍ଚୁ ପହଞ୍ଚୁ ଲଗେଇ ଦେଲ ଗୋଟେ କଠର କଠର। ଧନ୍ୟ ଧନ୍ୟ ତମ ବାପ ପଣିଆ। ମିଳିପକୁ ଦେଖ,
2: ମୁଁ କଣ ଖାଲି ଏମିତି ସେମିତି ହେଇଛି? ସାର ପରା ଆଜି ପଢଉଥିଲେ ଲାଇକି ଫାଦର ଲାଇକି ସନ। ବାପା ମ,
1: କଣ ହେଲା କଣ ହେଲା?
2: ମୁଁ କଣ ତମ କଥା ଜାଣିନି କି? କେତେ ଲାଞ୍ଚ କେତେ ଘୁଷ ନେଇ ଟଙ୍କା କମାଉଛ?
1: ଚୁପ ଚୁପ କୁଳାଙ୍ଗାର, କାନ୍ଥ ପାଖରେ ବି ଖାନ ଅଛି, ଏଇନେ ଚାରିଆଡ଼େ ଖାଲି ଭିଜିଲାନ୍ସ ବୁଲୁଛି, ଯଦି ଆମ ପଛରେ ଲାଗିଯିବ ନା।
2: ଠିକ ଅଛି, ମୁହଁ ବନ୍ଦ କଲି, ହେଲେ କାଲି ଶନିବାର ଉପରେ ଓଳି ଓଡ଼ିଆ ସିନେମା ମୃଗ ନୟନୀ।
1: ଚୁପ କର, ଖାଲି ତୁ ମୋ ପୁଅ ବୋଲି ମୁଁ ତତେ କିଛି କହିପାରୁନି, ନହେଲେ ତୁ ଯାହା ହେଲୁଣି ନା। ହରେ ମୋ କୋର୍ଟ ପକେଟରେ ଚିଠି ଖଣ୍ଡେ ରଖିଦେଇ 5 ଟଙ୍କା ହରଣ ଚାଲ, ଦେଖୁଛି ତୁ ଦିନେ ଡାକୁ ପାଲଟିଯିବୁ।
0: ମୁଣି ପୁଅକୁ ଦେଖ, ହଇଏ ଇଏ ତମ ନିଜ ପୁଅ ନା ମାଗି ଆଣିଲା ପୁଅ ବା, ଯାହା ମନକୁ ଆସୁଛି ତାକୁ ବକି ଦେଇ ଯାଉଛ?
1: ଖାଲି ବକୁଛି, ଗୁଣମଣି କୁଳ ନନ୍ଦନ ତା ବାପକୁ ଯୋଉ ଚିଠି ଲେଖିଛି ପଢୁଛି ଶୁଣ। ପୂଜ୍ୟପାଦ ପିତୃଦେବ।
0: ହଇଏ ପିତୃଦେବ କିଏ?
1: ଆରେ ମୁଁ ଶୁଣ କଣ ଲେଖିଛି, ହଠାତ୍ ପିଆଜି ଦୋକାନୀ ବୁଢ଼ାଟା ରାସ୍ତାରେ ମତେ ବେଜିତ କରିବାରୁ ଅଗତ୍ୟା ଅନ୍ୟ ଉପାୟ ନ ପାଇ ଆପଣଙ୍କ ପକେଟରୁ ମାତ୍ର 5 ଟଙ୍କା ଗ୍ରହଣ କରି ଏ ରସିଦ ଲେଖିଦେଲି କି ଏହା ଦରକାର ବେଳେ କର୍ମରେ ଆସିବ। ଇତି ତୁମର
2: ଅଧମ ନିତ୍ୟାନନ୍ଦ, ତା ତଳକୁ ଏଇଆ ନା ବାପା।
1: ଶୁଣ, ତମ ମା ପୁଅଙ୍କ ଜାଳାରେ ମୁଁ ଆଉ ଏଠି ରହିପାରିବିନି।
2: ହଁ ମନେ ପଡ଼ିଗଲା ବାପା, ଏଇଠି ଆପଣଙ୍କର ଗୋଟେ ଚିଠି ଅଛି, ଏଇ ନିଅନ୍ତୁ।
1: ଆରେ ତ ଦିନେଶଙ୍କ ଚିଠି।
0: ହ୍ୟାଲୋ, କି ଚିଠି, କଣ ଲେଖିଛନ୍ତି?
1: ଶୁଣ ଶୁଣ, ଭଲକି ଶୁଣ, ଧରଣୀ ଜାଣିବ ତମ ଚିଠି ମୁଁ ପାଇଛି, ତମେ ବେଧଡ଼କ ଚାକିରି ଛାଡ଼ିଦିଅ, ମୋ ଔଷଧ ତିଆରି କାରଖାନାର ଦ୍ୱାର ତମ ପାଇଁ ପୁରା ଉନ୍ମୁକ୍ତ। ଦାସ କେମିକାଲ

ଇନଷ୍ଟିଚ୍ୟୁଟରେ ତମକୁ ମୁଁ ଆସିଷ୍ଟାଣ୍ଟ ମ୍ୟାନେଜର ରୂପେ ନିଯୁକ୍ତି ଦେଲି। ଦରମା ମାସିକ 300 ଟଙ୍କା। ପତ୍ର ପାଇବା ମାତ୍ରେ ଆସି କାମରେ ଯୋଗ ଦିଅ। ତମର ଭଲ ମନ୍ଦ ମୁଁ ବୁଝିବି। ଇତି ତମର ଦିନେଶ ଦାସ। ବୁଝିଲ ନିତ୍ୟାବୁ? ଶୀଘ୍ର ଶୀଘ୍ର ବେଡିଂ ବିସ୍ତର ବାନ୍ଧ। ଆଜି ଚାକିରିରୁ ଇସ୍ତଫା ଦେଲି ଜାଣ। କାଲି ସକାଳୁ ଯାତ୍ରା ଆରମ୍ଭ ହେବ, ଦିନେଶ ବାବୁଙ୍କ ଐଶ୍ୱର୍ଯ୍ୟ ନଗରୀକୁ ଯାତ୍ରା।

0: ଧରଣୀ ଆଇ ସେ ଷ୍ଟପ୍ ଇଟ୍ ଧୋଇ ସାତ ହେଇଯାଉ ମୋର ସବୁ ସମ୍ପତ୍ତି ରସା ତଳକୁ ଯାଉ ମୋର ଏଇ ଦୁଇଥର ପ୍ରସାଦ ଶ୍ମଶାନ ହେଇଯାଉ ଏଇ ଘରର ମାର୍ବଲ ଚଟାଣ
1: ତାପରେ ତାପରେ ତମେ ଦେଖିବ ଧରଣୀ ବେଶ ମନ ଖୋଲି ହସିବି
0: ୟେସ୍
1: ଲେଟ୍ ରୁମ୍ ବି ବନ୍ଦ ବଟ୍ ଆଇ ଶାଲ୍ ଡ୍ୟାନ୍ସ ଡ୍ୟାନ୍ସ ଆଣ୍ଡ ଡ୍ୟାନ୍ସ

0: ଯାହା ଗଲାଣି ତାକୁ ଆଉ ମନେ ପକାଇ ଲାଭ କ'ଣ? ଆଉ ସେଥିରେ ପୁଣି ଆପଣଙ୍କ ସ୍ୱାସ୍ଥ୍ୟର ସାର ଅବସ୍ଥା ଯାହା
1: ଅମର ମାଇ ଚାଇଲ୍ଡ, ଏ ଦୁନିଆରେ ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍। ଏ ଦେଖୁନ, ତୁମ ବାପା ଆଉ ମୁଁ ଥିଲୁ ବାଲ୍ୟ ବନ୍ଧୁ, ଖୁବ୍ ଇଣ୍ଟିମେଟ୍। ତମେ ଥିଲ ତୁମ ବାପାଙ୍କର ଏକମାତ୍ର ସନ୍ତାନ, ଆଉ ଅରୁ ଅରୁ ଥିଲା ମୋର ଏକମାତ୍ର କନ୍ୟା। ତମ ଦୁହିଁଙ୍କୁ ନେଇ ଆମେ ଦୁଇ ବନ୍ଧୁ ଭବିଷ୍ୟତ କଳ୍ପନାରେ ବିଭୋର ହୋଇ ଉଠୁଥିଲୁ।
0: ଆପଣ କ'ଣ ମୋ ପାଇଁ କମ୍ କରିଛନ୍ତି ସାର୍? ବାପ ବୋଉଙ୍କୁ ହରେଇ ଆପଣଙ୍କ ସାହାଯ୍ୟ ନ ପାଇଥିଲେ ମୋର ଯେ କ'ଣ ହେଇଥାନ୍ତା! ହୁଏତ ମୁଁ ଆଜି ରାସ୍ତା କଡ଼ର ଖୁବ୍ ଦୋକାନରେ
1: ଥାଉ ଥାଉ ଥାଉ ଅମର ଥାଉ, ବିନା ସ୍ୱାର୍ଥରେ ମୁଁ କିଛି କରିନଥିଲି। ଯାହା ପାଇଁ କରିଥିଲି ସେ ମୋତେ ଏକୁଟିଆ କରି ଚାଲିଗଲା। ମାଟା ମୋର, ମାଟା ମୋର ଆଉ କ'ଣ
0: ସାର୍? ଆପଣ ଏତେ ଅଧୈର୍ଯ୍ୟ ହୁଅନ୍ତୁନି ସାର୍।
1: କିନ୍ତୁ ତମେ କ'ଣ ଶୁଣିପାରୁନ ଆମର, ତାର ସେ ସ୍ୱରର ମୂର୍ଚ୍ଛନା। ଏବେ ବି ଘରର ଚାରିଦିଗରେ ଝଙ୍କାର ତୋଳୁଛି ମୋ ମାଆର ସ୍ୱର। ଶୁଣ ଶୁଣ, ଆମର ମୋ ଅରୁମାର ଗୀତ ଶୁଭୁଛି, ଶୁଣ ଏ ଶୁଣ, ମୋ ଅରୁମାର ଗୀତ ଶୁଭୁଛି। ନା ନା, ମୁଁ ଧୈର୍ଯ୍ୟ ହରିନି ଅମର, ମୁଁ ଧୈର୍ଯ୍ୟ ହରିନି। ଷ୍ଟିଲ୍ ଆଇ ଆମ୍ ୱେଟିଂ ଫର୍ ହର୍। ହଁ, ମୁଁ ତାକୁ ଅପେକ୍ଷା କରିଛି, ମୁଁ ତାକୁ ଅପେକ୍ଷା କରିଛି ଅମର, ମୁଁ ତାକୁ ଅପେକ୍ଷା କରିଛି, ମୁଁ ତାକୁ ଅପେକ୍ଷା କରିଛି।
2: ବେଟି ଅମିନା।
3: ବାପୁ।
2: ଆରେ ବେଟି, ତୁ ଏମିତି ମୁହଁ ଶୁକେଇଛୁ କାହିଁକି? କ'ଣ ହେଇଛି ବେଟି?
3: ନାଇଁ ମୋ ବାପୁ, ମୋର କିଛି ହେଇନି। ମୁଁ କହିଛି ନା ସେ କଥା ତମେ କେବେ ବି ଭାବିବନି ବୋଲି।
2: ଆରେ ବେଟି, ତୋର ଛଡ଼ା ମୋର ଆଉ କିଏ ଅଛି କହ? ଆଉ କାହା କଥା ଭାବିବି? ତୁ ତ ମୋର ଜାନ ମାନ ସବୁ କିଛି। ହଁ, ଆରେ ଖାନା ବନାଇଛୁ ବେଟି?
3: ନାଇଁ ବାପୁ, ଯାହା ଚାଉଳ ଆଣିଥିଲ ସବୁ ସରିଯାଇଛି।
2: ଆଚ୍ଛା ଆଚ୍ଛା, ମୁଁ ବି ଯାଉଛି ଦୋକାନରୁ ଚାଉଳ ନେଇକି ଆସିବି।
3: ବାପୁ ବାପୁ ବାପୁ, ବାହାରେ କଣ ପାଟି ତୁଣ୍ଡ ଶୁଭୁଛି? କଣ ଗଣ୍ଡଗୋଳ ହେଇଛି କି? ଦେଖିଲ ଦେଖିଲ,
2: ତୁ ଭିତରେ ଥା ବେଟି, ମୁଁ ଦେଖେ କିଏ କାହିଁ ପାଟି କରୁଛି ଦେଖେ।
3: ବାପୁ, କିଏ ସେମାନେ?
2: ହଁ, ସେମାନେ ଆସିଥିଲେ
3: ସେହି ବସ୍ତିବାଲା ନା ତମକୁ ଅପମାନ ଦେବା ପାଇଁ ନା?
2: ଅମିନା,
3: ବସ୍ତିବାଲା ଏ ଥରକୁ ଥର ଆସି ତମକୁ ଏମିତି ଅପମାନ କରୁଥିବେ ବାପୁ? ଆଉ ମୁଁ ନାଇଁ ନାଇଁ ବାପୁ, ମୁଁ ଆଉ ଶୋଇପାରିବିନି।
2: ଆରେ ବେଟି, ସେଥିରେ ତୋର କ'ଣ ଯାଏ ଆସି? ସେ କଥା ତ ମୁଁ ବୁଝିବି।
3: ଖାସ ମୋରି ପାଇଁ ବସ୍ତିର ଏତେ କଥା, ତମ ପ୍ରତି ସେମାନଙ୍କର ଏତେ ଆକ୍ରୋଶ ବାପୁ, ମୋ ପାଇଁ ତମେ କାହିଁକି ଯେ ଏତେ କଷ୍ଟ ପାଇବ?
2: ଆରେ ନା ନା, ସେସବୁ କିଛି ନୁହେଁ ରେ ବେଟି, ମୁଁ ସେସବୁକୁ ଆଖି ବୁଝି ଦେଇଛି। ମୋ ଦେହର ଖୁନ୍ ଥଣ୍ଡା ହେଇଯାଇନି ବେଟି, ବୁଢା ହେଲେ ବି ମୋ ହାତ ଦୁଇଟାରେ ଏବେ ବି ରହିଛି ଯବାନ ର ତାକତ। ମୁଁ ଚାହିଁଲେ ସାରା ବସ୍ତିଟାକୁ ଥଣ୍ଡା ବନାଇ ଦେବି।
3: ଆମକୁ ତ ସେମାନେ ବସ୍ତିରେ ନିଆଁ ପାଣି ସବୁ ବାସନ୍ଦ କରୁଛନ୍ତି, ମୁଁ କଣ କିଛି ବୁଝିପାରୁନି ବାପୁ, ମତେ ନେଇ ସବୁ ଗୋଳମାଳ ତାଠୁ ବରଂ।
2: ଆରେ ବସ୍ତି ବାଲା ବେକୁଫ, ମୁଁ ସେମାନଙ୍କୁ ହାତ ଡରେନି ବେଟି।
3: ସେମାନେ ଏକଜୁଟ ହେଲେ କେତେବେଳେ ଯେ କଣ କରି ବସିବେ ବାପୁ? ବାପୁ, ତମ ଉପରେ ଯଦି ଦାଉସା ଦେବେ ତାଠୁ ବରଂ ମୁଁ ଏଠୁ ଚାଲି ଯାଉଛି ବାପୁ।
2: ହେ ହେ, କଣ କହିଲୁ? ଚାଲିଯିବୁ? କୋଉଠି ଚାଲିଯିବୁ? କୋଉଠି ଚାଲିଯିବୁ?
3: ଯୋଉ ଆଡକୁ, ମୋ ଦୁଇ ଆଖି ଯୁଆଡେ ନେଇଯିବ।
2: ବାର ବର୍ଷ କାଳ ପୁଲିସ ଆଖିରେ ଧୂଳି ଦେଇ କେତେ ଗାଁ କେତେ ସହର ବୁଲି ବୁଲି ତତେ ବଡେଇ ଆଣିଛି, ଆଜି ଆଜି ତୁ କହୁଛୁ କଣ ନା ସେ ବସ୍ତି ବାଲା ଫେରେ କହୁଛନ୍ତି କଣ ନା ସେ ଲଫଙ୍ଗା ଇଦ୍ରିସ ସାଙ୍ଗରେ ଅମିନାର ଶାଦୀ କରାଇ ଦେବେ। ଇଦ୍ରିସ ସହିତ ପୁଣି ଅମିନାର ଶାଦୀ?
3: ବାପୁ
2: ପାଗଲ, ତୁ ଡାଣ୍ଡ ବେଟି ଡାଣ୍ଡ, ଗୋଟା ଗୋଟା କରି ସମସ୍ତଙ୍କୁ ମୁଁ ଖୁନ୍ କରିଦେବି, ସାରା ବସ୍ତିଟାକୁ ସାଫ କରିଦେବି। ଏଇଟା ମୋର ଶେଷ କଥା, ବସ୍ତି ସାଫ ହେଇଯାଉ ତାହେଲେ ଇଏ ସଂସାର ସାଫ ହେଇଯାଉ।
3: ବାପୁ ବାପୁ, ବସ୍ତିବାଲା ଯାହା କହୁଛନ୍ତି ତମେ ମାନି ଯାଉ ନା କାହିଁକି?
2: ମାନିଯିବି? ହଁ, ସେ ଲଫଙ୍ଗା ଇଦ୍ରିସ ସାଙ୍ଗରେ ତୋ ସାଥୀକୁ ମୁଁ ମାନିଯିବି? ହେ, ମୋର ଏତେ ଦିନର ମେହନତ ତେବେ କଣ ମାଟିରେ ମିଶିଯିବ? ତୋ ନିଜର ଜାତି ଛାଡ଼ି ତୁ ମୁସଲମାନ ଘରେ ଶାଦୀ କରିବ? ନା ବେଟି, ନା ନା, ଯେ ଶମ୍ସେର ଚିନ୍ତା ଥିବା ଯାଏ କଥା କବି ବି କରାଇ ଦେବନି ତତେ ମୁସଲମାନ ଘରେ ଶାଦୀ କରିବା ପାଇଁ। ଏତେ ଜିତ୍ କାହିଁକି? ମୁଁ କିଛି ବୁଝିପାରୁନି। ଆରେ

0: ମୋ ଘରେ ତୁ ରହିବାକୁ ସେମାନେ କାହିଁକି ଏତେ ନାପସନ୍ଦ କରୁଛନ୍ତି? ଏ ଦେଶ ପରା ହେଉଛି ଜଗନ୍ନାଥର ଦେଶ, ତୁ ପରା ମା ସେ ଜଗନ୍ନାଥକୁ ପୂଜା କରୁଛୁ, ଏତେ କହ ଜଗନ୍ନାଥ କାହାର
1: ବାପୁ?
0: ଆରେ ସେ କଣ ଖାଲି ହିନ୍ଦୁର? ନାଇଁ ରେ ବେଟି, ଜଗନ୍ନାଥ ସବୁ ମଣିଷର। ଆରେ ବେଟି, ଆମରି ଜାତିର ସାଲବେଗ ପରା ଜଗନ୍ନାଥଙ୍କର ଭକ୍ତ ହେଇପାରିଥିଲା, ବଡ ଦାଣ୍ଡରେ ପୂଜା ପାଇଲା।
1: ବାପୁ ତମେ ମତେ ଛାଡି ଦିଅ, ମୁଁ ଏଠୁ ଚାଲି ଯାଏ।
0: ଚାଲିଯିବୁ, ତୁ ଚାଲିଯିବୁ, ଯା ଯା ଚାଲି ଯା ଯା।
1: ବାପୁ
0: ସବ ଝୁଟା, ସବ ଝୁଟା, ବାପ ବେଟି ସବ ଝୁଟା। ତୁମର କେହି ନୁହଁ, କେହି ନୁହଁ
1: ବାପୁ,
0: ତୁମର କେହି ନୁହଁ। ଚାଲି ଯା
1: ବାପୁ,
0: ଚାଲି ଯା
1: ବାପୁ। ମୋର ଭୁଲ ହେଇଛି ବାପୁ, ମୋର ଭୁଲ ହେଇଛି।
0: ଅସୁବିଧା ହୋଇ ବୋଲି।

0: ଭେରି ଭେରି ନାଇସ୍ ଆଇଡିଆ ଆମର। ସୁକିନ୍ଦା ବ୍ଲକରୁ ଆସି କଟକ ସହରରେ ପୋଷ୍ଟିଂ ହବା ପରେ ଏମିତି ନ୍ୟୁ ଆଇଡିଆରେ କାମ ହବା ଉଚିତ ନା? ଇଣ୍ଡିଆ ଗଭର୍ଣ୍ଣମେଣ୍ଟର ଫୋର୍ଥ ପ୍ଲାନର ସକ୍ସେସଟା ଆପଣଙ୍କ ଉପରେ ନିଷ୍ଠାପର କର୍ମତତ୍ପର ନିରାମିଷାସୀ ବିଡିଓଙ୍କ ଉପରେ ନିର୍ଭର କରେ ନା।
1: ତମେ ସବୁ ସହରରେ ରହିଛ ନିତ୍ୟାନନ୍ଦ, ବ୍ଲକ ଗୁଡାକ ବିଷୟରେ ତମର ଆଇଡିଆ ବି ନିହାତି ପୁଅର, ଯାହା ଶୁଣିଛ ସେଗୁଡାକ ସବୁ ଫେରି ଟେଲ।
0: ଫେରି ମାନେ ଅପସରା? ଆମର ଆପଣଙ୍କ ବ୍ଲକରେ ମାରଣ ଯେତେବେଳେ ଅପସରା ମାନେ ଝିଲିମିଲି ଝିଲିମିଲି ଶାଢ଼ୀ ପିନ୍ଧି।
1: ଅଜବ ତୁମର କଳ୍ପନା, ବ୍ଲକର ଚାକିରିଟା ସ୍ୱର୍ଗର ଚାକିରି ନୁହେଁ କି ବ୍ଲକରେ ଅପସରା ମାନେ ନଥାନ୍ତି। ପୁରୁଷ ଆଉ ସ୍ତ୍ରୀ ବ୍ଲକ ମାଧ୍ୟମରେ ସମାନ ତାଳ ଦେଇ ପ୍ରଗତି ପଥରେ ଆଗେଇ ଚାଲିଛନ୍ତି। ଆଉ ନିପଟ ମଫସଲରେ ବି ଗଢ଼ି ଉଠିଛି ମହିଳା ସମିତି, ମାତୃମଙ୍ଗଳ କେନ୍ଦ୍ର ଆଉ ବାଳିକା ସ୍କୁଲ ବି ଖୁବ୍ ଆଗେଇ ଚାଲିଛି।
0: ଅନ୍ଧାର ଘୋର ଅନ୍ଧାର, କାହାରି ଅବସ୍ଥା ବଦଳୁନି, ସବୁ ତ ପଥରୁ ଯାଇ ଅପଥରେ ଘାଣ୍ଟି ଚକଟି ହଉଛନ୍ତି। ଆଉ ଛାଡ଼ନ୍ତୁ ସେ ସବୁ ବିଗ୍ ବିଗ୍ କଥାରୁ କଣ ମିଳିବ ଯେ, ସଫା ସଫା କୁହନ୍ତୁ ସିନେମା ଯିବେ କି ନାହିଁ।
1: ଆଚ୍ଛା ନିତ୍ୟାନନ୍ଦ, ଏମିତି ବେକାର ରହି ସବୁବେଳେ ସିନେମା ଦେଖିବାଠୁ କିଛି ଗୋଟେ କାମ କରୁନ।
0: କାମ ମାନେ ସର୍ଭିସ? ଆରେ ବାପ ଥିବା ପୁଅ ହେଇ ମୁଁ ସର୍ଭିସ କରିବି? ନିଶକୁ ମୋଡ଼ି ଘରେ ବସି ଖାଇବି। ସିନେମା ମାଧ୍ୟମରେ ଦେଶର ଉନ୍ନତି କରିବା ପାଇଁ ମୁଁ ଗୋଟେ ନୂଆ ପ୍ଲାନ କରିଛି, ଖାଲି ଆପଣ ମୋ ସାଥିରେ ଟିକେ ହାତ ମିଳେଇ ଦେଲେ ନା।
1: ହଉ ଠିକ୍ ଅଛି, ବର୍ତ୍ତମାନ ମୁଁ ତୁମ ପ୍ଲାନ ସହିତ ହାତ ମିଳେଇଲି। ଆଚ୍ଛା ମତେ କଣ କରିବାକୁ ହବ କହିଲ?
0: କିଛି ନାହିଁ, ମୁଁ ଏଇ ଖାଲି ପ୍ରାଥମିକ ଖର୍ଚ୍ଚ ପାଇଁ ଟଙ୍କା ପାଞ୍ଚଟା ଦିଅନ୍ତୁ।
1: ପାଞ୍ଚ ଟଙ୍କା?
0: ହଁ ମାତ୍ର ପାଞ୍ଚ ଟଙ୍କା, 5 rupees only।
1: ହଉ ନିଅ ନିଅ, ଏଇ ଟଙ୍କା ନେଇ ସିନେମା ଶିଳ୍ପର ଉନ୍ନତି କର। ଆଚ୍ଛା ସେଇଟା କଣ ଲେଖୁଛ?
0: ରସିଦ, ଇଣ୍ଡୋ ଓଡ଼ିଶା ପିକ୍ଚର୍ସର ରସିଦ। ବିନା ରସିଦରେ ମୁଁ କାହାରିଠୁ ପଇସାଟା ବି ନିଏ ନାହିଁ। ଏଇ ଧରନ୍ତୁ, ମେନି ମେନି ଥ୍ୟାଙ୍କ୍ସ, ବାଏ, ମୁଁ ଆସୁଛି।
1: ପାଗଳ।
2: ନା ନା ଧରଣୀ, ଏସବୁ ବ୍ୟବସାୟ ଏବେ ବନ୍ଦ କର। ସରକାରଙ୍କର ଭିଜିଲାନ୍ସ ଡିପାର୍ଟମେଣ୍ଟ କେମିତି ତତ୍ପର ହେଇ ଉଠୁଛି ଦେଖୁନ।
3: ସବୁ ଚାଲିବ ଆଜ୍ଞା, ଦୁର୍ନୀତି ଆଉ ଭିଜିଲାନ୍ସ ସମାନ୍ତରାଳ ଭାବରେ ଗତି କରିବେ, କେହି କାହାରି ଟେର୍ ପାଇବେନି ଆଜ୍ଞା।
2: ନାଇଁ ନାଇଁ ନାଇଁ, କଥାଟାକୁ ଏମିତି ହାଲୁକା ଭାବରେ

0: ନାହିଁ, ମୁଁ ଦୁର୍ନୀତି କରିବାକୁ ଚାହେଁ ନା।
1: ଦୁର୍ନୀତି ନ କଲେ ଆମେ ଚଳିବା କେମିତି କହିଲେ?
0: କାହିଁକି, ଯେଉଁ ଦେଶରେ ଲାଞ୍ଚ ମିଛ ଦୁର୍ନୀତି ପ୍ରିୟାପ୍ରୀତି ନାହିଁ ସେ ଦେଶ ଲୋକ କ'ଣ ଚଳୁନାହାନ୍ତି? ଆମେରିକା ଇଂଲଣ୍ଡ କଥା ଛାଡ଼, ଜାପାନ ସ୍ୱିଜରଲ୍ୟାଣ୍ଡ ଭଳି ଛୋଟ ଛୋଟ ଦେଶର ଲୋକ ବି ଖୁବ୍ ସଚ୍ଚୋଟ ଆଉ ନିଷ୍ଠାପର। ଦୁର୍ନୀତି ବୃକ୍ଷର ଶାଖା ଖୁବ୍ ସୁଦୂର ପ୍ରସାରୀ, ଦେଶରେ ଥରେ ଦୁର୍ନୀତି ବ୍ୟାପିଲେ ସହଜରେ ଯାଏ ନା। ତା ଛଡ଼ା ମୋର ଆଉ ଏ ଧନ ଦୌଲତ ହବ କ'ଣ? ଅନ୍ୟକୁ ଠକେଇବାର ଫଳ ମୁଁ ତ ହାତେ ହାତେ ପାଇସାରିଛି। ସେଇ ହଜିଲା ଦିନ ସ୍ମୃତି ମୁଁ ତମକୁ କେତେ ଥର କହିଥିବି।
1: ଆଜ୍ଞା, ଖାସ ସେଇଥିପାଇଁ ମୁଁ କ'ଣ କହୁଥିଲି କି ସାର୍, ଆପଣ ଯଦି ଆଉଥରେ ବିବାହ।
0: ହ୍ୱାଟ୍, କ'ଣ କହିଲେ ଧରଣୀ? ମୁଁ ଆଉଥରେ ବିବାହ କରିବି? ତାହା କ'ଣ କେବେ ସମ୍ଭବ? ଟୁ ମ୍ୟାରି ୱାନ୍ସ ଇଜ୍ ଏ ଡ୍ୟୁଟି, ଟ୍ୱାଇସ୍ ଏ ଫଲି, ଥ୍ରାଇସ୍ ଏ ମ୍ୟାଡନେସ୍। ଆରତୀର ଶେଷ ସନ୍ତକଟିକୁ ମୁଁ ରଖିପାରିଲିନି, ସେଇଥିପାଇଁ
1: ମୁଁ କିନ୍ତୁ ଦୃଢ଼ ଭାବେ କହିବି ସାର୍, ଅରୁଦେଇ ନିଶ୍ଚୟ ଫେରିବେ।
0: କ'ଣ କହିଲ, ଫେରିବ? ତମେ ତମେ ସତ କହୁଛ ଧରଣୀ, ମାମୁର ଫେରିବ?
1: ନିରାଖାର ଜ୍ୟୋତିଷ ପରା କହିଛି ସାର୍।
0: ଜ୍ୟୋତିଷ କହିଛି?
1: ହଁ, ସେ ଆହୁରି କହିଛି ଗୋଟାଏ ପୂଜାର ବନ୍ଦୋବସ୍ତ କଲେ ଅରୁଦେଇ ଶୀଘ୍ର ଫେରି ଆସିବେ।
0: ତାହେଲେ ତାହେଲେ ଜ୍ୟୋତିଷଙ୍କୁ ଡକାଇ ଶୀଘ୍ର ପୂଜାର ବନ୍ଦୋବସ୍ତ କର ଧରଣୀ, ଯେତେ ଟଙ୍କା ଖର୍ଚ୍ଚ ହବ ପଛେ ମୋ ଝିଅ ଫେରିଆସୁ। ହଁ ହଁ ଧରଣୀ, ମୋ ଝିଅ ଫେରିଆସୁ।
1: ସାର୍, ମୁଁ ପୂଜାର ବନ୍ଦୋବସ୍ତ କରୁଛି।
0: ହଁ, ଶୀଘ୍ର କର, ଶୀଘ୍ର କର।
1: ମା ଅଲ୍ୟା,
2: କଣ ହେଲା ମୋ ସାର୍?
1: ଶୁଣ, ମୁଁ ଯେମିତି କହିଛି ଅବିକଳ ସେମିତି ଅଭିନୟ କରିବୁ, ନହେଲେ ଏ ଧରଣୀର ସବୁ ପ୍ଲାନ୍ ଫସର ଫାଟିଯିବ। ଏବେ ଆଉ ଥରେ ରିହର୍ସଲ କରିନେ। ମନେକର ତୁ ହେଲୁ ଦିନେଶଙ୍କର ହଜିଲା ଝିଅ ଅରୁଣା, ଆଉ ମୁଁ ହେଲି ଦିନେଶ। ତୁ ତୋ ବାପାଙ୍କ ସହିତ କଥାବାର୍ତ୍ତା କରୁଛୁ, ମାନେ ଦିନେଶଙ୍କ ସହିତ, ବୁଝିଲୁ ତ? ଏଥର ଆରମ୍ଭ କର।
2: ବାପା ବାପା
1: ଏ ବାପା, କିଏ ତୁ?
2: ମତେ ତମେ ଚିହ୍ନି ପାରୁନ ବାପା, ମୁଁ ପରେ
1: ଲାହାଡ ସାହୁଙ୍କ ନାତୁଣୀ। କିଏ ତୁ?
2: ତମ ଝିଅ ବାପା।
1: ଚୁପ କର, ମୋ ଝିଅ ତ ମେଳାରେ ହଜିଯାଇଛି, ତୁ ମୋ ଝିଅ ହେଲୁ କେମିତି?
2: ମୁଁ ପରେ ସେଇ ତମ ଝିଅ।
1: ମିଛ କଥା, ତୋ ବାପାଙ୍କ ନାଁ କଣ କହିଲୁ?
2: ଦିନେଶ ଚନ୍ଦ୍ର ଦାସ।
1: ଆଉ ତୋ ନାଁ?
2: ଅରୁ, ଅରୁଣା।
1: ନା ନା, ତୁ କାହିଁକି ମୋ ଅରୁ ହବୁ? ମୋ ଅରୁଣା ତ ତୋଠୁ କେତେ ସାନ।
2: ବାପା,
1: ଏତେ ଦିନ ତୁ ଥିଲୁ କୋଉଠି?
2: ବାବାଜୀଙ୍କ ମେଳରେ। କେତେ ଆଡେ ମୁଁ ବୁଲିଲି, କାଶୀ, ବୃନ୍ଦାବନ, ଗୟା, ହରଦ୍ୱାର।
1: ତାପରେ
2: ନାଚୁଥିଲି।
1: ଓହୋ, ସବୁ ତ ପଡି ଖାଇଦେଲୁ ଆଉ।
2: ଇଏ କଣ ମଉସା, ଏଇଟା ପରା ରିହର୍ସାଲ।
1: କଣ ହେଲା, କଣ ହେଲା ତୋର, କଣ ହେଲା?
2: ମୁଁ ମନା କରୁଛି, ହାତରେ ଚିତା ଗୋଟେଇବିନି, ଏବେ ମୋ ହାତ ପାଚି ଯାଇ ଭାରି କଷ୍ଟ ହଉଛି ମଉସା।
1: ହାତରେ ନା ନ କୁଟେଇଲେ ଦିନେ ସବୁ ତତେ ତାଙ୍କ ଝିଅ ବୋଲି କଣ ସ୍ୱୀକାର କରିବେ? ହଉ, ଏବେ ତାପରେ ଡାଇଲଗ।
2: ତାପରେ କଣଟି ମନେ ପଡୁନି।
1: ମନେ ଟିକେ ପକା, ମନେ ପକା ମା।
2: କଣ ମଉସା? ହଁ, ମନେ ପଡିଲା। ଶୁଣ, ବୋଉ କଥା ଭାରି ମନେ ପଡୁଥିଲା ବାପା।
1: ଓହୋ, ଆରେ ଏ କଥା ପରା କାନ୍ଦି କାନ୍ଦି କହିବାକୁ କହିଥିଲି।
2: ବାପା ବେଶିଆ ଘରେ ଅଛି ନା?
1: ଅଛି ରେ ମା, ବହୁତ ବୁଢା ହେଇଗଲାଣି, ଏବେ ଜାଣୁଛି ତୁ ମୋରି ଝିଅ ରେ ମା, ତୁ ମୋରି ଝିଅ। ଡାକ ଡାକ ମା, ଆଉ ଥରେ ବାପା ବୋଲି ଡାକ।
2: ବାପା।
1: ଆରେ ବାପା ବୋଲି ଡାକି ମୋ ଛାତି ଉପରେ ଲୋଟି ବୁଡ଼ିବାକୁ କହିଥିଲି ନା?
2: ଏ ହଁ ହଁ।
1: ଆ ମା, ମୋ କୋଳକୁ ଆ।
2: ବାପା।
3: ଆଚ୍ଛା, କଥା ଯାଇଛି ଏଠି ମିଣିପକୁ ଦେଖ, ଭିତରେ ଭିତରେ ଖୁବ ଆଗେଇ ଗଲେଣି ବଦମାସ ଟୋକି।
1: ଆହା, ସବୁର କର ଚମ୍ପାବତୀ, ସବୁର କର, କଥାର ମଞ୍ଜିଟା ଆଗ ଶୁଣ।
3: କଣ ଶୁଣିବି? ମତେ ଆଗେ କୁହ, ଏ ଟୋକି କିଏ? ଇଏ ତମ ଝିଅ କେମିତି ହେଲା? ୟା ମା କୋଉଠି ଅଛି? ବେଗି କୁହ।
1: ସର୍ବନାଶ, ମୋର ଦୁର୍ଭାଗ୍ୟ ଚମ୍ପାବତୀ, ଅସଲ କଥାଟା ମୋଟେ ତମେ ବୁଝୁନା, ଏ ଝିଅ ମୋ ଝିଅ ନୁହେଁ।
3: ତେବେ ତମକୁ ବାପା ବୋଲି କାହିଁକି ଡାକୁଥିଲା ମ?
1: ସେଇ ତ ଗହନ କଥା, ଆସ ଆସ ନିରଳାକୁ ଆସ, ସବୁ ବୁଝେଇ ଦେବି। ତୁ ଯାହା ହେଲା, ତୁ ତୋ ଡାଇଲଗ ମୁଖସ୍ଥ କର ମା। ତମେ ଆସ, ତମେ ମିଥୁକୁ ଆସିଲ।

0: ଡାର୍ଲିଙ୍ଗ
1: କିଏ?
0: ମୁଁ ତମର ନିତ୍ୟାନନ୍ଦ ଡଣ୍ଡନା ଡନ୍।
1: ଆପଣ ବର୍ତ୍ତମାନ ଚାଲି ଯାଆନ୍ତୁ, ମୋ ମନ ଭଲ ନାହିଁ।
0: ମୁଁ ତମର ସେଇ ଭଲ ନଥିବା ମନକୁ ପୁରା ଭଲ କରିଦେବି ଡାର୍ଲିଙ୍ଗ।
1: ଆରେ
0: ଆସ ଆସ ନା,
1: ଛାଡ଼ି ଦିଅନ୍ତୁ ମୋତେ, ମୋ ହାତ ଛାଡ଼ନ୍ତୁ ନିତ୍ୟାନନ୍ଦ ବାବୁ।
2: ଆରେ ନିତ୍ୟା, ଝିଅଟାକୁ ଏମିତି ଟଣାଟରେ କରୁଛୁ କାହିଁକି? ଚାଲେ ଲୋ ମା ଚାଲେ, କେତେ ପରିଶ୍ରମ କଲୁଣି, କଣ ଟିକେ ଖାଇଦେବୁ ଟି ଚାଲେ। ନ ଜାଣି ନ ଶୁଣି ମୁଁ ପୋଡ଼ା ମୁହିଟେ କେତେ କଥା ତୋତେ କହିଗଲି ଲୋ ମା। ହଉ କଣ ଟିକେ ଜଳଖିଆ ଖାଇଦେବୁ ଲୋ ମା ଚାଲେ।
0: ତମର କେତେ ଦୟା ମାତାଶ୍ରୀ, ଚାଲ ମୁଁ ବି ଟିକେ ଜଳଖିଆ ଖାଇବି।

0: ଚମତ୍କାର।
1: କିଏ କିଏ ଆପଣ?
0: ବାଟରେ ଯାଉଥିବା ଜଣେ ପଥିକ।
1: ହେଲେ ବାବୁ,
0: ତମ ନାଁ କଣ?
1: ମୋ ନାଁ ଜାଣି ଆପଣଙ୍କର ଲାଭ କଣ ହବ ବାବୁ?
0: ସବୁଥିରେ କଣ ଲାଭ କ୍ଷତିର ହିସାବ କରାଯାଏ? କଣ ତୁମ ନାଁ?
1: ଅମିନା।
0: ଅମିନା, ଆଚ୍ଛା ତମର ଆଉ କିଏ ଅଛନ୍ତି?
1: ମୋ ବୁଢା ବାପା।
0: ତାଙ୍କ ନାଁ?
1: ଶମଶେର ଅଲ୍ଲୀ। କଣ ହେଲା ବାବୁ?
0: ନା ମାନେ, ଆଚ୍ଛା ତମେ ବର୍ତ୍ତମାନ ଜଗନ୍ନାଥଙ୍କ ଭଜନ ଗାଉଥିଲ ନା?
1: ଗାଉଥିଲି।
0: ମୁସଲମାନ ଝିଅ ହେଇ ଜଗନ୍ନାଥଙ୍କ ଭଜନ,
1: ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି? ବିଭିନ୍ନ ଧର୍ମରେ ଈଶ୍ୱରଙ୍କୁ ସିନା ଅଲଗା ନାଁ ଦିଆଯାଇଛି, ହେଲେ ସିଏ ତ ଏକ। ଆଲ୍ଲା, ଯୀଶୁ, କୃଷ୍ଣ ସବୁ ତ ସେଇ ଭଗବାନଙ୍କ ନାଁ। ମୋ ବାବା କହନ୍ତି
0: ତମର ବାବା ନିଶ୍ଚୟ ଜଣେ ଆଦର୍ଶ ପୁରୁଷ। ଆମର ଏ ଭାରତବର୍ଷର ପ୍ରତ୍ୟେକ ନରନାରୀ ଜାତି ଧର୍ମ ନିର୍ବିଶେଷରେ ଯଦି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତେ ନା, ତେବେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ସାର୍ଥକ ହୁଅନ୍ତା। ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ ସଭିଏଁ ଗୋଟିଏ ପରିବାର ଭଳି ଚଳନ୍ତେ, ଉଜ୍ଜଳ ହୁଅନ୍ତା ଭାରତ ମାତାର ମୁଖ।
1: ଆପଣ?
0: ମୁଁ ଏ ଅଞ୍ଚଳର ବିଡ଼ିଓ। ମୋ ନାଁ ଅମର ଦାସ। ସାଇ ବସ୍ତିରେ ବୁଲି ତାର ଉନ୍ନତି ବିଧାନ କରିବା ହେଉଛି ମୋ କାମ। ଆଚ୍ଛା ଆସୁଛି
1: ବାବୁ।
0: କିଛି କହିବ?
1: ଆସିଛନ୍ତି ଯେତେବେଳେ ମୋ ଜଗନ୍ନାଥଙ୍କୁ ଟିକେ ଦେଖିଯିବେନି?
0: ହଁ ହଁ, ଚାଲ
1: ଚାଲନ୍ତୁ।

0: ନିତୁ କଣ ହେଲା ଧନ, ଏମିତି କାନ୍ଦୁଛୁ କାହିଁକି? ଓଲୋ କଣ ହେଇଛି ଆଗ କହିଲୁ?
1: ବୁଝିଲୁ ବୋଉ, ଓକିଲ ଯିବ ଅରୁଣ ନା ମତେ ବାବାକୁ ସଫା ସଫା ମନା କରିଦେଲା। ମୁଁ ତାକୁ ବାବାକୁ ଚି ଧରିବାରୁ ମତେ କୁକୁର ଲଗେଇ ଗୋଡ଼େଇ ଦେଲା।
0: ସେ ଟୋକିରେ ହେଡ଼େ ବହପ ବାର ବୁଲି ଛତରି ମୋ ପୁଅକୁ ପୁଣି କୁକୁର ଲଗେଇ ଧରିଦେବ? ତା ତଣ୍ଟି ଭିତରେ ହାତ ପୁରେଇ ତା କଲିଜେଟାକୁ ମୁଁ ଚୋବେଇ ଚୋବେଇ ଖାଇଯିବିନି?
1: ବାପାଙ୍କର ଇଏ କି ଅକଲ କହିଲୁ ବୋଉ, ମତେ ଯେ ଆମେ ଥରକୁ ଥର ଶିଶୁ ବାଳ କାହିଁକି କରୁଛନ୍ତି କହିଲୁ?
0: ଫେରନ୍ତୁ ସିଏ, ଫେରନ୍ତୁ ସିଏ କଲିକତାରୁ, ଆଜି ତାଙ୍କର ଦିନ କି ମୋର ଦିନେ। ଗୋଟେ ଛତ୍ରୀ ଠୁ ମୋ ପୁଅ ପୁଣି ଅପମାନ ପାଇବ?
1: ମତେ ବି ଖାଲି କାନ୍ଦ ମାରୁଥିଲ ବୋଉ, ମୋ ମାଇଣ୍ଡଟା ବଡ ଗୁରୁତର ହେଇଯାଇଛି। ଟଙ୍କା ପାଞ୍ଚଟା ଦିଅନ୍ତୁନି?
0: ଟଙ୍କା
1: ହଁ, ଟିକେ ସିନେମା ଦେଖି ଆସିଲେ ନା ମନଟା ହାଲୁକା ହେଇଯାନ୍ତା।
0: ସିନେମା ଯିବୁ ବାପା? ଟଙ୍କା ଯା ଧନ ଯା।
1: ମୋ ବୋଉଟା ଭାରି ଭଲ, ମୁଁ ଚାଲିଲି ବୋଉ।
0: ହଁ ଯା
1: ଚାଲିଲି
0: ଯା।
2: ଚମ୍ପାବତୀ, ଚମ୍ପାବତୀ
0: ଏଇ ତ ଆସିଲେଣି, ସେଇଠି ଠିଆ ହୁଅ, ସେଇଠି ତେଣେ। କୁଆଡେ ଯାଉଛୁ? ମା
3: ଘର ଭିତରକୁ ଯାଉଛି।
0: ନା ଯାଇପାରିବନି।
3: କଣ ହେଲା? ମୋ ଘରକୁ ମୁଁ ଯାଇପାରିବିନି? ଆରେ ଛାଡ ଛାଡ, ବାଟ ଛାଡ।
0: ନା, ମୋ ପୁଅକୁ ସେ ଟୋକି ସାଙ୍ଗରେ ବାହା କରି ନ ଆଣିବା ଯାଏ ତମେ ଘର ଭିତରେ ପଶିପାରିବନି।
3: ଗୁଣନିଧି ପୁତ୍ରମଣି ଗଲେ କୁଆଡେ?
0: ତା ମନ ଭଲ କରିବାକୁ ସିନେମା ଯାଇଛି।
3: ବୁଝିଲ ଚମ୍ପାବତୀ, ଖାସ ଏଇଥିପାଇଁ ସେ ଟୋକି ଏ କୁଳାଙ୍ଗାରକୁ ନାତ ମାରୁଛି। କୋଉ ଝିଅ ଏଭଳି ଗୁଣବନ୍ତକୁ ବାହାବ କହିଲ?
0: କାହିଁକି ବାହାବ? ପୋଖରୀରୁ ଦଳ ସଫା କରିବ ତମେ, ଆଉ ମାଛ ଖାଇବ ଅନ୍ୟ ଜଣେ, ଏଇଥିପାଇଁ ତା ପଛରେ ଏତେ ଟଙ୍କା ଶ୍ରାଦ୍ଧ କରୁଥିଲ?
3: ସେଇ ଅମରଟା ପରା ମୋ ଚକ୍ରାନ୍ତକୁ ପଣ୍ଡ କରିବାକୁ ବସିଛି। ତମେ ବ୍ୟସ୍ତ ହୁଅ ନା, ମୁଁ ସେଥିପାଇଁ ପ୍ଲାନ କରିଛି। ଏଇ ତ ବିଶିଆ ବୁଢା କଣ ଏଣିକି ଧପାଲିଛି।
4: ଏ କଥା କଣ କି ଧରଣୀ ବାବୁ, କେତେ ଦିନ ହେଲା ତମର କଣ ଦେଖା ନଥିଲା?
3: ଟିକେ ବାହାରକୁ ଯାଇଥିଲି, ଆଉ ସବୁ ଖବର କଣ?
4: ସବୁ ଭଲ ଆଜ୍ଞା। ଏ ଅରୁଦେଇ ସାଙ୍ଗରେ ଅମର ବାବୁଙ୍କର ବାହାଘର ହବ, ଜିନିଷ ପତ୍ର ତ କିଣାକିଣି ଚାଲିଛି, ଆଉ ପୁରା ଦିନ ଦିଟା ପରେ।
3: ଏତେ ଶୀଘ୍ର
4: ଗଲା? ତମେ ନଥିଲା ବେଳେ ପୁରା ବାବୁ ଜ୍ୟୋତିଷ ଟକି ଲଗ୍ନ ଧରିଛନ୍ତି। ମତେ କଣ ଆଉ କଥା କହିବାକୁ ବେଳ ଅଛି? ମୁଁ ଯାଉଛି ବାବୁ, ମୁଁ ଯାଉଛି।
3: କଣ୍ଟାକୁ କେମିତି କଣ୍ଟାରେ ବାହାର କରିବାକୁ ହୁଏ ତା ଏ ଧରଣୀକି ବେଶ ମାଲୁମ। ନା ରହେଗା ବାଁସ, ନା ବଜେଗି ବାଁସରେ।
5: ଏ ବୁଢା ଇସ୍କୁ କୋଠି ଦେଖିଛି? ଆରେ ଏ ତ ସେଇ ଦିନେଶ ବାବୁଙ୍କର ବୁଢା ଚାକର ବିଶିଆ। ଓ ବୁଢା ବାବୁ, ଓ ବୁଢା ବାବୁ,
4: କଣ ହେଲା?
5: ଆରେ ବୁଢା ବାବୁ, କାହାର ବାହାଘର ହଉଛି ନା କଣ ଶାଦୀ ବିହା? ଆମ ଗରିବ ଗୁରୁବାଙ୍କୁ ଖାଇବାକୁ ମିଳିବ ତ?
4: ସହର ଯାକ ତ ଖାଇବେ, ତମେ କାହିଁକି ବାଦ ଯିବ? ଏ ଦିନେଶ ବାବୁ ଓକିଲକୁ ଜାଣିଛ ତ? ତାଙ୍କରି ଝିଅ ଅରୁଣଦେଇଙ୍କର ବାହାଘର।
5: ତମର ଅରୁଦେଇ ପୁରା ହଜି ଯାଇଥିଲେ ବୁଢା ବାବୁ?
4: କେବେଠୁ ପୁରା ଫେରି ଆସିଲେଣି। ଅମର ବାବୁ ବିଦଙ୍କ ସହିତ ବାହାଘର ହବ। ହଁ ମୁଁ ଯାଉଛି, ସେଦିନ ଆସିବୁ, ଭଲ କରି କ୍ଷୀରି ପୁରି ପେଟେ ତୋତେ ଖାଇବାକୁ ଦେବି, ଆସିବୁ?
5: ହଁ ହଁ ଯିବି ବୁଢା ବାବୁ, ଜରୁର ଯିବି। ଇଏ ହେଲା ତେରି ମର୍ଜୀ।

0: ଅମରବାବୁ ଅମରବାବୁ ମତେ ମାରି ପକେଇଲା ଅମରବାବୁ ମତେ ମାରି ପକେଇଲା
1: କିଏ କିଏ
0: ଏଇ ଏଇ ଗୁଣ୍ଡା ବଦମାସ ତମକୁ ମାରିବାକୁ ଆସିଥିଲା ତମ ସୌଭାଗ୍ୟରେ ପଶିଥିଲା ଭାଗ୍ୟକୁ ମୁଁ ପହଞ୍ଚିଗଲି ବୋଲି ସିନା ଏଇ ଦେଖ ଦେଖ ତା ହାତରେ ଛୁରୀ ଦେଖୁନ
2: କିଆ ବୋଲ ବେଇମାନ କୁତ୍ତା
1: ଆରେ ଆରେ ଶମଶେର ମଉସା ତମେ
2: ଆରେ ତମେ ରୁହ ଅମର ବାବୁ ମୁଁ ଏଇଟାକୁ

0: ବିଶିଆ
1: ବାବୁ,
0: ଆରେ ଧରଣୀ ଆଜି ଆସିଲା ନାହିଁ?
1: ଆଜ୍ଞା, ତିନି ଥର ଯାଇ ତାଙ୍କ ଘରେ ଖୋଜି ଆସିଲେଣି, ତାଙ୍କ କଥା କେହି କିଛି କହିପାରୁନାହାନ୍ତି। କାଲି ରାତିରୁ ସେ କୋଉଠିକି ଯାଇଛନ୍ତି ଯେ ଏ ଯାଏ ଫେରିନାହାନ୍ତି।
0: ହ୍ୱାଟ କଣ କହୁଛ ତମେ? ଆରେ ଏଇ ତ ବର ଆସିଗଲାଣି, ତମେ ଟିକେ ଅପେକ୍ଷା କର, ମୁଁ ବାଟ ବରଣ କରିବାକୁ ଯାଉଛି। ଆସ ଆସ ଅମର, ଆଜି ଏ ବର ବେଶରେ ତମକୁ ଦେଖି ମୋର ଆନନ୍ଦର ସୀମା ନାହିଁ। ତମର ବାବା ସ୍ୱର୍ଗତ ସାହି ନିଶ୍ଚୟ ତମକୁ ଆଶୀର୍ବାଦ କରିବେ, ଆଉ ଅରୁଣର ମା ସିଏ ବି କେତେ ଖୁସି ହବ। ଆଉ ତମେ ଏଣିକି ମତେ ସାର୍ ବୋଲି ଡାକିପାରିବନି, ଡାକିବ ବାବା।
2: କଣ ମତେ ଚିହ୍ନି ପାରୁ ନା ଓକିଲ ବାବୁ?
0: ତୁ ଶମଶେର ନା?
2: ଚିହ୍ନିଲ ତାହେଲେ?
0: ହେଲେ ତୁ ଏଠି କାହିଁକି?
2: ଡରନି ଓକିଲ ବାବୁ, ଆଜି ଏ ଶମଶେର କିଛି ନବାକୁ ଆସିନି, ଆସିଛି ଦବାକୁ, କେବଳ ଫେରେଇ ଦବାକୁ ତମର ଅମାନତ।
0: ଶମଶେର
2: ଦେଖ ଦେଖ ଓକିଲ ବାବୁ, ମୋ ସାଥିରେ କିଏ ଅଛି ଦେଖ। ସେଦିନ ମେଳାରୁ ତମର ଯୋଉ ଝିଅକୁ ଉଠେଇ ନେଇଥିଲି, ସେଇ ଝିଅ କିନ୍ତୁ ଛିଡ଼ିଲ ଛିଡ଼ୁ
3: ସେଇ ମୁହଁ, ସେଇ ଆଖି, ସେଇ ନାକ, ଅରୁଣା ମୋ ମା, ଅରୁ ଅରୁ ଅରୁ।
2: ତାକୁ ଯେମିତି ଗୋଟାଏ ଫୁଲ ପରି ତୋଳି ନେଇଯାଇଥିଲି, ଠିକ ସେମିତି ନିଷ୍ପାପ ପବିତ୍ର ଫୁଲଟାକୁ ଫେରେଇ ଦେଇଯାଉଛି। ହାଲାଙ୍କ କସମ ଓକିଲ ବାବୁ, ତାର ଜାତି ଧର୍ମ ରୀତିନୀତି କୋଉଥିରେ ବି ମୁଁ ଆଞ୍ଜାଣିନି।
0: ଶମଶେର
4: ହଁ ବାପା, ସେ ଅତି ମହତ, ମୁଁ ତମ ପାଖରେ ଥିଲେ ଯେମିତି ଥାନ୍ତି ସେ ମତେ ସେମିତି ରଖିଥିଲେ ବାପା। ସେଠି ତ ମୁଁ ନୀତି ଜଗନ୍ନାଥଙ୍କୁ ପୂଜା କରୁଥିଲି।
0: ଶମଶେର ତୁମେ ତେବେ କଣ?
2: ହଁ ଓକିଲ ବାବୁ, ମୋ ଝିଅ ପ୍ରତି ତମେ ଦିନେ ନିର୍ଦ୍ଦୟ ବନିଥିଲ, ଖାସ ବଦଲା ନବା ପାଇଁ ଏମିତି କରିଥିଲି ହଜୁର। ହେଲେ ମୁଁ ନିଜେ ବଦଳି ଗଲି, ମୋ କାମ ଏବେ ଖତମ ହେଇଛି, ତମର ବେଟି ଏବେ ତମର। ହେଲେ ସେ ନିମ ଖାରାମ ଧରଣୀ ବାବୁ କାହିଁ ସେ ତମର ସର୍ବନାଶ କରିବାକୁ ବସିଥିଲା? ବିଡ଼ିଓ ସାର୍, ସେଦିନ ରାତିରେ ତମକୁ ଖୁନ କରିବାକୁ କିଏ ଯାଇଥିଲା ଏବେ ଜାଣିପାରିଲ ତ? ଜାଣିପାରିଲ ତମେ?
5: ମୁଁ ଏବେ ପ୍ରକୃତ ଘଟଣା ବୁଝିପାରିଛି ଶମଶେର ମଉସା, ମତେ କ୍ଷମା କରିଦବ
4: ବାବୁ।
0: ମତେ କୁହ ବୋଲି ଲାଗୁଛି ଏସବୁ ଘଟଣା, ତୁମେ ତେବେ?
4: ମୁଁ ପ୍ରକୃତରେ ଅରୁଣା ନୁହେଁ, ଅହଲ୍ୟା।
0: ଅହଲ୍ୟା?
4: ହଁ ବାବୁ, ମୁଁ ଗୋଟେ ନାଚ ବାଲି, ରାସ୍ତା କଡ଼ରେ ନାଚ ଦେଖି ପେଟ ପୋଷେ। ଏପର୍ଯ୍ୟନ୍ତ ଯାହା ସବୁ କରିଥିଲି ସବୁ କେବଳ ସେଇ ଧରଣୀ ବାବୁ ମତେ ଟଙ୍କାର ଲୋଭ ଦେଖି କରୁଥିଲେ।
0: ଧରଣୀ, ୟୁ ଆର୍ ରିଏଲି ମୋଷ୍ଟ ଡେଞ୍ଜରସ୍, ବାଘଠୁ ତୁମେ ଭୟଙ୍କର।
4: ମତେ ବି ଯିବାକୁ ଦିଅନ୍ତୁ ବାବୁ।
0: ଯିବୁ କୁଆଡ଼େ ଯିବୁ ମା?
4: କୁଆଡ଼େ ଆଉ, ପାଦରେ ଘୁଙ୍ଗୁର ବାନ୍ଧି ପୁଣି ରାସ୍ତାକୁ ଓହ୍ଲେଇଯିବି, ନାଚିବି, ପେଟ ପୋଷିବି।
6: ବାବା ବାବା, ଏ କିଏ ବାବା?
0: ସେ ଗୋଟେ ପ୍ରହଳିକା ମା, ତୁ ଅନେକ କିଛି ବୁଝିସାରିବୁଣି।

0: ଆମ ପରିବାରର ସମସ୍ତେ ତାଙ୍କୁ ଡାକୁଥିଲୁ କନିଅପା। ତାଙ୍କର ବୟସ କେତେ ସେ ନିଜେ ଜାଣିନଥିଲେ। ତାଙ୍କୁ ପଚାରିଲେ କହୁଥିଲେ, ମୋର ପୁଣି ଗୋଟିଏ ବୟସର ହିସାବ କ'ଣ, ମ ଚାରିକୋଡ଼ି ପାଖାପାଖି ହବ ପରା। ସେ ଆମ ଘରେ ରୋଷେଇବାସ କରି ତାଙ୍କର ଏହି ଉତ୍ତର ଜୀବନ କାଟିଦେବାକୁ ମନସ୍ଥ କରିଥିଲେ। ମୋ ବାପାବୁ ତାଙ୍କୁ ଚାକରାଣୀ ପରି ନ ଦେଖି କନିଅପା ବୋଲି ସମ୍ବୋଧନ କରୁଥିଲେ। କନିଅପା ମଧ୍ୟ ସେମାନଙ୍କ ସହିତ ଯଥେଷ୍ଟ ସମ୍ଭ୍ରମର ସହିତ ଚଳୁଥିଲେ। ମୋ ବାପାଙ୍କର ଆମେ ଥିଲୁ ଚାରି ପୁଅ ଦି ଝିଅ। ଆମ ଭିତରୁ କେତେଜଣ ଥିଲେ ହାଇସ୍କୁଲର ଛାତ୍ର, ଆଉ କେତେଜଣ ଥିଲେ ମାଇନର ସ୍କୁଲର। ମୁଁ ସମର ମୋ ଭାଇ ଭଉଣୀଙ୍କ ଭିତରେ ସବୁଠୁ ବଡ଼ ଥିଲି। ଆମକୁ କୁହାଯାଇଥାଏ କନିଅପା ଆମର ଦୂର ସମ୍ପର୍କୀୟ ବନ୍ଧୁ। ଆମର ରାଗ ରୋଷ ଥଟା ପରିହାସ ସବୁ କନିଅପାଙ୍କ ପାଖରେ ଜେଜେମା ଆଉ ଆଈ ହିସାବରେ ଚଳିଯାଏ। ଆମର ପ୍ରିୟ କନିଅପା ଅନେକ ଦିନ ହେଲା ସ୍ୱର୍ଗବାସୀ ହୋଇଗଲାଣି। ମୁଁ ଏବେ ବଡ଼ ହୋଇଗଲିଣି, କିନ୍ତୁ କନିଅପାଙ୍କ କଥା ଏବେ ବି ଆମ ସମସ୍ତଙ୍କ ମନରେ ଜୀବିତ ରହିଛି। ସେଦିନ ରୋଷେଇ ଘରେ ମୁଁ ଆଉ ମୋ ସାନ ଭଉଣୀ ସେବତୀ ଖାଇ ବସିଥାଉ, କନିଅପା ପରଷି ଦେଉଥାନ୍ତି।
1: ସବୁଦିନେ ଖାଲି ଏଇ ଭାତ ଡାଲମା ଭଜା, ମୁଁ ଏଗୁଡା ଖାଇବିନି।
2: କଣ କହିଲୁ, ସବୁଦିନେ ଭାତ ଡାଲମା ଭଜା? ମତେ ରଗାନା କହିଦଉଛି ସମର, ଆଜି ଖରାବେଳେ ପୁରା ଫୁଲକୋବି ତରକାରୀ କରିଥିଲି, ଖରାବେଳ କଥା ରାତିକି ଭୁଲି ଯାଉଛୁ?
1: ହଁ ମ ଭୁଲିଯିବି କାହିଁକି, ମନେ ଅଛି ଯୋଉ ତ କୋବି ମୁଁ ଗଣିଛି। ମୋ ଆଡ଼େ ଜମାରୁ ତିନି ଖଣ୍ଡ ଆଇଥିଲା,
3: ମୋ ଆଡ଼େ ବି ଜମାରୁ ଦି ଖଣ୍ଡ ଆଇଥିଲା।
2: ମୁଁ କଣ ଆଉ ଖାଇଗଲି ଗୋଟେ ବୋଲି କୋବି, ଜଣକ ଆଉ କେତେ ଖଣ୍ଡ ପଡନ୍ତା?
1: କାହିଁକି ଦିଟା କୋବି ରାନ୍ଧିଲନି?
2: ଦିଟା କୋବି ଥିଲେ ସିନା ରାନ୍ଧିବି,
1: ସେ କଥା ସତ ଯେ,
2: ଆଉ ଯେ ପୁଣି କଣ, ରାତି ଅନେକ ହେଲାଣି, ଆଉ ଡେରି କର ନା, ସୁନା ପିଲା ପରି ଭାତ ଖାଇଦିଅ।
3: ଏ ଡାଲମା ଭଜାରେ ଭାତ ଜମା ଉଠିବନି କନିଅପା।
1: ମୁଁ ଜମା ଡାଲମା ଭାତ ଖାଇବିନି, ଆଉ କିଛି ନ ଦେଲେ ମୁଁ ଉଠିଲି।
2: ବୁଝିଲୁ ସମର, ତୁ ଏମିତି ଅବୁଝା ହେଲେ ଚଳିବ, ଶୁଣ ବଡି ଦିଟା ପୋଡି ଦଉଛି ଖାଇଦିଅ।
3: ହଉ ତାହେଲେ ଦିଅ।
1: ହଉ ଦିଅ।

0: ଠିକ ଅଛି, ମୁଁ ଯାଉଛି କନିଆ ପାଖକୁ କହିଦେବି। ତମେ କେମିତି ରୋଷେଇ ଘରେ ପଶି
1: କେମିତି ରାଗୁଛୁ କାହିଁକି? ହଉ ତତେ ଦବୁ, ତୁ ଟିକେ ପିଇବୁ।
0: ଟିକେ ନୁହେଁ, ପୁରା ଗିଲାସେ ଦବ।
2: ହଉ ପାଟି କରନା, କନିଅପା ଯଦି ଆସିଯିବେ ନା ସବୁ ଗୋଲମାଲ ହେଇଯିବ।
0: କନିଅପା ଏଇନେ ଆସିବାର ନାହିଁ, ସିଏ ଆର ଘରେ ଚାଉଳ ପାଛୁଡୁଛନ୍ତି।
2: ସେବତୀ ତୁ ତାହେଲେ ଯା, କନିଅପାଙ୍କ ପାଖରେ ଥିବୁ, ସେ ଇଆଡ଼କୁ ଆସିବା ଆଗରୁ ଦୌଡ଼ି ଦୌଡ଼ି ଆସିକି ଆମକୁ ଖବର ଦେଇଦବୁ। ଯା ଯା ଯା।
1: ହଉ ଯାଉଛି।
0: ଅମର ତୁ ଏଥର ଯା, 4 ଗ୍ଲାସ ଚିନି ଆଉ ପାଣି ନେଇ ଆସିବୁ, ଆମେ ସର୍ବତ ତିଆରି କରିବା, ହୁସିଆରେ ଆଣିବୁ, କେହି ଯେମିତି ନ ଜାଣନ୍ତି।
2: ନା ନା କେହି ଜାଣିବେନି।
0: ସୁଧୀର ଆଉ ସୁବୀର କୁଆଡ଼େ ଗଲେ?
2: ସେ ଦିଟା ଖେଳିବାକୁ ଯାଇଛନ୍ତି।
0: ଶୁଣ, 2 ଅଣ୍ଡା 10 ଗୋଲମରିଚ ଆଣିବୁ, ଛେଚିକି ସର୍ବତରେ ମିଶେଇଲେ ବଢିଆ ଲାଗିବ, ପାଟି ବାସିବ।
2: ହଁ ମୁଁ ଯାଉଛି ସବୁ ଜିନିଷ ଆଣିବି, ତୁ ଏଇଠି ଜଗିଥିବୁ, ବାସନ୍ତୀ ରୋଷେଇ ଘରେ ବେଲ ପଡୁଛି।
0: ହଉ ଠିକ ଅଛି, ତୁ ଯା।
3: ସମର ଭାଇ, ସମର ଭାଇ, କନିଅପା କନିଅପା ଆସିଛନ୍ତି, ପଳେଇ ଚାଲ।
0: ତୁ ତାହେଲେ ଯା,
2: ସେ ଇଆଡ଼କୁ ଆସିବା ଆଗରୁ ଦୌଡ଼ି ଦୌଡ଼ି ଆସିକି ଆମକୁ ଖବର ଦେଇଦବୁ। ଯା ଯା ଯା।
1: ହଉ ଯାଉଛି।
0: ଅମର ତୁ ଏଥର ଯା, 4 ଗ୍ଲାସ ଚିନି ଆଉ ପାଣି ନେଇ ଆସିବୁ, ଆମେ ସର୍ବତ ତିଆରି କରିବା, ହୁସିଆରେ ଆଣିବୁ, କେହି ଯେମିତି ନ ଜାଣନ୍ତି।
2: ନା ନା କେହି ଜାଣିବେନି।
0: ସୁଧୀର ଆଉ ସୁବୀର କୁଆଡ଼େ ଗଲେ?
2: ସେ ଦିଟା ଖେଳିବାକୁ ଯାଇଛନ୍ତି।
0: ଶୁଣ, 2 ଅଣ୍ଡା 10 ଗୋଲମରିଚ ଆଣିବୁ, ଛେଚିକି ସର୍ବତରେ ମିଶେଇଲେ ବଢିଆ ଲାଗିବ, ପାଟି ବାସିବ।
2: ହଁ ମୁଁ ଯାଉଛି ସବୁ ଜିନିଷ ଆଣିବି, ତୁ ଏଇଠି ଜଗିଥିବୁ, ବାସନ୍ତୀ ରୋଷେଇ ଘରେ ବେଲ ପଡୁଛି।
0: ହଉ ଠିକ ଅଛି, ତୁ ଯା।
3: ସମର ଭାଇ, ସମର ଭାଇ, କନିଅପା କନିଅପା ଆସିଛନ୍ତି, ପଳେଇ ଚାଲ।
0: ତୁ ତାହେଲେ ଯା, ବାସନ୍ତୀକି ଡାକି ଆଣ।
3: ନାଇଁ ନାଇଁ ନାଇଁ, ମତେ ଭାରି ଡର ମାଡୁଛି, ତୁ ଯା ବାସନ୍ତୀକି ଡାକି ଆଣିବୁ।
0: ଯାଉଛୁ ନା, ଦେଖିବୁ ଏଇନା
4: ବେଲଟା ଚୁଲିରେ ପଡିଛି ପରା।
5: ପଡିଗଲା
6: ଦେଖି ଦେଖି, କଣ ହେଲା ତମର? ଆଚ୍ଛା କଣ ଗୋଟେ ଏତେ ଜୋରରେ ଫୁଟିଲା?
5: ତମେ ଠିଆ ହେଲ କଣ? ଯାଅ ଆର ଘରୁ ମଲମ ଆଣି ପୋଡ଼ା ଜାଗାରେ ଲଗେଇଦିଅ, ଭାରି ପଡୁଥିବ। ମୁହଁରେ କି ଆଖିରେ କିଛି ପଡୁଛି କି?
6: ନାଇଁ ନାଇଁ, ଏଇ ଗୋଡରେ ପୁଳେ ଆଉ ହାତରେ ଦି ପୁଳା, ଓହୋ ଭାରି ପଡୁଛି।
5: ନାଇଁ ନାଇଁ ନାଇଁ ନାଇଁ, ତମେ ସେଥିରେ ପାଣି ହାତ ମାର ନା, ଫୁଟକା ହେଇଯିବ। ଆରେ ତମେ ମଲମ ଆଣିଲ? ହଁ, ସେ ମଲମକୁ ପୋଡ଼ା ଜାଗାରେ ବହଳ କିରି ଲଗେଇଦିଅ। ପୋଡ଼ିବନି, ମଲମ ମାରିଦେଲେ ପୋଡ଼ିବା ବନ୍ଦ ହେଇଯିବ। ଏ ସମର ବାବୁ, ତମେ ଠିଆ ହେଲ କଣ? ଶୀଘ୍ର ମଲମ ଲଗାଅ।
6: ତମେ ସେମିତି ହଲାହଲି କରନି କନିଅପା, ଦେଖା ମୁଁ ଭଲ ଲଗେଇ ଦଉଛି। ସେଇଟା ସେଇଟା, ଓ ଆସ୍ତେ ଆସ୍ତେ ବାଲିସ କର।
5: କିଏ ଚୁଲିରେ ବେଲ ପୋଡିଲା? କିଏ ଏମିତି ବେଲ ଖାଇଦବାଲା? ମୋ ସାମ୍ନାରେ ପଡିଲେ ତାକୁ ମୁଁ ଠିଆରେ ଚିତ ଦେବି।
6: ଆଚ୍ଛା କନିଅପା, କିଏ ବେଲ ପଡିଲା ତମେ ଦେଖିଛ?
7: ନାଇଁ ମୁଁ କାହାକୁ ଦେଖିନି, ମୁଁ ଆର ଘରୁ ଚାଉଳ ପାଛୁଡି ସାରି ରୋଷେଇ ଘରେ ପଶିବା ସାଙ୍ଗେ ସାଙ୍ଗେ ତ ବେଲଟା ଢ କରି ଫୁଟିଗଲା।
5: ଆମରି ପିଲାଙ୍କ ଭିତରୁ ନିଶ୍ଚୟ କିଏ କାମ କରିଛି। ସମର, ଅମର, ସୁଧୀର, ଆରେ କୁଆଡ଼େ ଗଲ ସବୁ? ସେବତୀ, ବାସନ୍ତୀ, ତମେ ସବୁ ଯୋଉଠି ଲୁଚିଲେ ବି ମୁଁ ତମକୁ ଖୋଜିକିରି ବାହାର କରିବି।
7: ଆମେ ତ ଜାଗା ଉପରେ କାହାରିକୁ ଦେଖିନୁ, ଛୁଆଙ୍କୁ ମିଛଟାରେ ଗାଳି ବାଡ଼ି ଦେବ, ମାଡ଼ ଖାଇ ପିଲା ଗୁଡାକ ଗୟା ହେଇଯିବେ।
5: ମୁଁ ଆଜି କାହାରି କଥା ଶୁଣିବିନି, ଦିନକୁ ଦିନ ପିଲା ଗୁଡାକ ବିଗିଡି ଯାଉଛନ୍ତି, ମୁଁ ଯାଇ ଦେଖେ କୁଆଡ଼େ ଗଲେ ସେମାନେ।
7: ସେମାନେ ପିଲା ଲୋକ, ସେମାନେ କଣ ଜାଣିଛନ୍ତି ବେଲଟାକୁ ନ ଫୁଟେଇ ପଡିଲେ ଏମିତି ଫୁଟିବ ବୋଲି? ମତେ କହିଥିଲେ ମୁଁ ପୋଡି ଦେଇଥାନ୍ତି, ତାହେଲେ ଏତେ କଥା ହେଇନଥାନ୍ତା।
6: ତମେ ଆଉ ସେମାନଙ୍କ ଦୋଷ ଘୋଡ଼ା ନା କନିଅପା, ତାଙ୍କ ଯୋଗୁଁ ତମର ଆଜି ଦଶା। ଭଗବାନଙ୍କ ଦୟାରୁ ତମ ମୁହଁରେ କି ଆଖିରେ ପଡିନାହିଁ, ନହେଲେ ତମ ଅବସ୍ଥା ଆଜି କଣ ହେଇଥାନ୍ତା କହିଲ?
7: ମୋର କିଛି ହେଇନି ବୋଉ, କିଛି ହେଇନି। ତମେ ଯାହା ଦେଖ, ସିଆଡ଼େ ରାଗିକି ଯଦି ସେ ପିଲାଙ୍କୁ ବାରିଆ ପିଠା କରନ୍ତି ତାହେଲେ ଭାରି ଖରାପ ହବ, ମୋ ପାଇଁ ଛୁଆ ଗୁଡାକ ମାଡ଼ ଖାଇବେ।
6: ତମେ ସେମାନଙ୍କ ପାଇଁ କାହିଁକି ମିଛଟାରେ ବ୍ୟସ୍ତ ହଉଛ ଯେ? ୟାଙ୍କ ଗର୍ଜନ ଶୁଣି ପିଲାମାନେ କିଏ କୁଆଡ଼େ ଛୁଇଁ କରିବେନି ନା, ସେମାନେ ଥିବେ ଯେ ଇଏ ଫିଟିବେ।

0: ଆମେ ଭାଇ ଭଉଣୀ 6 ଜଣ ଯାକ କନ୍ୟପାକୁ ବିଭିନ୍ନ ଭାବରେ ହଇରାଣ ହରକତ କରୁଥିଲୁ। ସେ ଆମ ସମସ୍ତଙ୍କୁ ନିଜର ନାତିନାତୁଣୀ ପରି ମୁହଁରେ ଆକଟ କରୁଥିଲେ, କିନ୍ତୁ ଅନ୍ତରେ ସେ ଆମକୁ ବହୁତ ଶ୍ରଦ୍ଧା କରୁଥିଲେ। ଦିନେ ଖରାବେଳେ କନ୍ୟପା ପଖାଳ ଭାତ ଖାଇ ବସିଥିଲେ, ମୋତେ ପାଖକୁ ଡାକିଲେ ତାଙ୍କ ଝିଅ ପାରୁ ପାଖକୁ ଚିଠି ଲେଖିବାକୁ। ମୁଁ ସେତେବେଳକୁ କଲେଜରେ ପଢୁଥାଏ।
1: କାଗଜ କଲମ ଆଣିଛୁ?
0: ହଁ ଆଣିଛି।
1: ଏଇଠି ସପ ଉପରେ ବସ।
0: ନାଇଁ କନ୍ୟପା, ତମେ ପରା ପଖାଳ ଖାଉଛ, ଖାଇସାର ମୁଁ ଆଉ ଟିକେ ପରେ ଆସିବି।
1: ମୋ ଖାଇବାରେ ତୋର କଣ ଅଛି? ତୁ ଏଇଠି ବ, ମୁଁ ଡାକି ଦଉଛି ମୋ ଝିଅ ପାଖକୁ ଗୋଟେ ଚିଠି ନେଖ।
0: ହଉ ଡାକ।
1: ଆରେ କାଗଜଟା ତଳେ କଣ ପକେଇଲୁ? ସେମିତି କଣ ନେଖି ହବ? ନେ ଏଇ ପିଢା ଉପରେ ପକେଇକି ନେଖ।
0: ହଉ ଏଥର ଡାକ।
1: ହଁ ନେଖ। ପାରୁ
0: କଣ? ପାରୁ
1: ମୋ ଝିଅ ନା ପାରୁ?
0: ନାଇଁ ମୁଁ କଣ କହୁଥିଲି କି, ଖାଲି ପାରୁ ଲେଖିବି ନା ତା ଆଗରୁ ଆଉ କିଛି, ମାନେ ଏଇ ଯେମିତି ସ୍ନେହ।

0: ପାରୁ କି କଲ୍ୟାଣିଆ ପାରୁ
1: ମୁଁ ଜାଣିନି। ଯେମିତି ଚିଠି ଲେଖନ୍ତି ସେମିତି ଲେଖ। ଝିଅ ପାଖକୁ ଯେମିତି ଚିଠି ଲେଖାଯାଏ ତୁ କଣ ଜାଣିନୁ? ତୁ କଣ ପାଠ ପଢିନୁ?
0: ହଉ ଲେଖିଲି ସ୍ନେହର ପାରୁ। ତାପରେ
1: କହିଲା ନା ଜାଣିବୁ, ତତେ ଗଛ ମୂଳରୁ ପାଇକରି ଆଣିଥିଲି ବୋଲି ଲେଖିଲୁ।
0: ଆଣିଥିଲି ବୋଲି
1: ତୁ ମତେ ଆଉ ପଚାରୁନୁ। ଗଲା ମାସରେ ଚିଠି ଦେଇଥିଲି, ତୁ ତାର ଜବାବ ଏ ଯାଏ ଦେଲୁ ନାହିଁ।
0: ତମେ ଏତେ ଶୀଘ୍ର ଶୀଘ୍ର ଡାକିଲେ ମୁଁ ଲେଖିବି କେମିତି କହିଲ? ଟିକେ ରହି ରହିକି ଡାକ।
1: ହଁ କଣ ଲେଖିଲୁ?
0: ତୁ ଏ ଯାଏ ତାର ଜବାବ ଦେଲୁ ନାହିଁ, ତାପରଠୁ ଡାକ।
1: ହଁ ଲେଖ। ମୋର କପାଳ ଫାଟିବାରୁ ମୁଁ ମୋ ଝିଅ ପାଖରେ ନ ରହି ଏଠି ଆସି ପର ଘରେ ପଡ଼ିଛି। ମୁଁ ସିନା ଏଠି ଅଛି, ହେଲେ ମୋ ମନ ଯାଇ ତୋରି ପାଖରେ। ତୋ ମୁହଁ ହସ କଥା ସବୁ ମୋ ଆଖିରେ ନାଚି ଯାଉଛି ଲୋ ପାରୁ।
0: ଲେଖିଲି ତାପରେ
1: ମୁଁ ସବୁଦିନେ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରୁଛି, ମୋତେ ସେ କେମିତି ତୋ ପାଖକୁ ଫେରେଇ ନିଅନ୍ତୁ। ହଁ ପାରୁ, ତୋ ପାଇଁ କେଇ ଖଣ୍ଡ ଭଲ ଶାଢ଼ୀ ସାଇତି ରଖିଛି, ତୋ କାନ ପାଇଁ ହଳେ ସୁନା ଫୁଲ ଆଉ ନାକ ପାଇଁ ହଳେ ସୁନା ମାଛି ଗଢ଼ି ରଖିଛି। ଯେତେ ହେଲେ ଝିଅ ଜନ୍ମ ପରା ଶାଶୁ ଘରକୁ।
0: ଝିଅ ଜନ୍ମ ପରା ଶାଶୁ ଘରକୁ, ହଁ ତାପରେ?
1: ନା ଆଉ କିଛି ନାହିଁ, ଲେଖିଦେ। ତୋ ଦେହ ପାର ହେପାଜତ କରୁଥିବୁ, ପରମେଶ୍ୱରଙ୍କ ଦୟାରୁ ତୁ ଭଲରେ ଥିବୁ। ଆଉ ତଳେ ଲେଖ ତୋର ମା।
0: ତା ତଳକୁ ବନ୍ଧନୀ ଭିତରେ କନିଅପା ବୋଲି ଲେଖିଦଉଛି,
1: କେହି ଜାଣି। ହଉ ଲେଖୁଛୁ ଯଦି ଲେଖ।
0: ଏଇ ଲଫାପା ଭିତରେ ପୁରେଇ ଦଉଛି।
1: ହଁ
0: ଆଉ ଠିକଣା?
1: ଠିକଣା ଲେଖ। ପାର୍ବତୀ ଦାସ, ସିରିପା ସାଇ, ବଡମ୍ବା, ଜିଲ୍ଲା କଟକ। ଲେଖିଲୁ?
0: ହଁ ଲେଖିଲି।
1: ନେ ପଇସା ନେ, ଡାକଘରୁ ଟିକଟ ଆଣେ, ଚିଠି ଉପରେ ଲଗେଇଦବୁ ଆଉ ଡାକ ବାକ୍ସରେ ପକେଇଦବୁ।
0: ହଉ ମୁଁ ଏବେ ଯାଉଛି।
1: ଯା। କିଏ ସାଇକେଲ ଘଣ୍ଟି ବଜେଇ ଗଲା କି ବୋଉ?
2: ଡାକ ପିଅନ।
1: ଡାକ ପିଅନ? ମୋ ପାରୁ ଚିଠି ଦେଇଛି କି?
2: ନାଇଁ କନିଅପା, ତମର ତ କିଛି ଚିଠି ନାହିଁ।
1: ଆଜି ବି ଚିଠି ନାହିଁ? ସେ ଡାକ ପିଅନକୁ ଟିକେ ପଚାରିଲନି, ଆଜିକି 25 ଦିନ ହେଲା ଚିଠି ଦେଲେଣି, ମୋ ପାରୁ କଣ ଏତେ ଦିନ ଯାଏ ମୋ ଚିଠିର ଜବାବ ଦେଇନି?
2: ସବୁଦିନ ତ ତମେ ଡାକ ପିଅନର ବାଟକୁ ଅନେଇ ବସିଛ, ଚିଠି ଆସିଲେ ସିଏ କଣ ଦିଅନ୍ତାନି?
1: ତାହେଲେ ସିଏ କଣ ମୋ ଚିଠି ପାଇଲା ନାହିଁ?
2: ଠିକଣା ଲେଖାରେ କୋଉଠି ଭୁଲ ଥିବ?
1: ମୋ ଆଗରେ ପରା ସମର ଚିଠି ଉପରେ ଠିକଣା ଲେଖିଛି, ଭୁଲ କାହିଁକି ହବ? ତା ଅକ୍ଷର ତ ବାଇଗଣ ମଞ୍ଜି ପରି ଗୋଲ ଗୋଲ।
2: ଆଉ ତାହେଲେ କଣ ହେଇଥିବ?
1: ସମରକୁ କହି ଆଉ ଗୋଟେ ଚିଠି ଦେବେ, ଲେଖେଇବି। ହଉ ମୁଁ ଯାଉଛି, ମୋର ତାହେଲେ କେତେ କାମ ପଡିଛି।
3: ସମର ବୋଉ,
2: ହଁ କଣ କହୁଛ?
3: ଗଲା ମାସରେ କନିଅପା ପାଇଁ ଗୋଟେ

ଇଂଲଣ୍ଡର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2024 ଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ଓ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 12:28 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ଶାନ୍ତନୁ କୁମାର ରଥ। ଶ୍ରୀମଦ୍ ଭାଗବତର 87ତମ ଭାଗ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ପ୍ରଚାର କରୁଛୁ ଆଜିର ବିଶେଷ ବନ୍ଦନା କାର୍ଯ୍ୟକ୍ରମ।
2: ଦୟା କରନ୍ତି ବୋଲି ସେ ଦୟାନିଧି, ତାଙ୍କରି ଦୟାରେ ଭଙ୍ଗା ଚାଳଘର ପରିଣତ ହୁଏ ରାଜପ୍ରାସାଦରେ, ଦୁଃଖ ରୂପାନ୍ତରିତ ହୁଏ ସୁଖରେ। କିଏ ମାଗେ ଧନ, କିଏ ମାଗେ ଜନ, କିଏ ମାଗେ ଶାନ୍ତି, କିଏ ମାଗେ ମୁକ୍ତି, ହେଲେ

ସଂସ୍କୃତ ଭକ୍ତ ଜଗତପତିଙ୍କୁ ମାଗେ, ହେ ନୀଳଗିରିନାଥ, କେବଳ ଭକ୍ତି ରତ୍ନରେ ମୋର ଆଞ୍ଜୁଳି ଭରିଦିଅ, ମୋର ଆଉ କିଛି ଲୋଡ଼ା ନାହିଁ। ଶୟନେ ସପନେ ଜାଗରଣେ କେବଳ ତୁମରି ସୁନ୍ଦର ରୂପ ମୋତେ ଦୃଶ୍ୟ ହେଉଥାଉ।

ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ବିଭିନ୍ନ ନାମରେ ସମ୍ବୋଧନ କରନ୍ତି। କିଏ ତାଙ୍କୁ ଡାକେ ଜଗବନ୍ଧୁ ତ କିଏ ଡାକେ ଯଦୁନନ୍ଦନ, କିଏ ତାଙ୍କୁ ଡାକେ ମଧୁସୂଦନ ତ କିଏ ଡାକେ ଚକାନୟନ। ଯିଏ ଯେଉଁ ନାଁରେ ଡାକେ ସେହି ଭାବରେ ପ୍ରଭୁ ଦର୍ଶନ ଦେଇ ତାର ଇଚ୍ଛା ପୂରଣ କରନ୍ତି। ତାଙ୍କ ବଡ଼

ଜଗବନ୍ଧୁଙ୍କୁ ଯିଏ ନିଜର କରିଛି ସିଏ ତାଙ୍କୁ ମୁହୂର୍ତ୍ତେ ବି ହୃଦୟରୁ ଅନ୍ତର କରିପାରିନି। ତାଙ୍କର ଭୁବନ ମୋହନ ରୂପରେ ମୋହିତ ହୋଇ ପରମ ସ୍ନେହରେ ପ୍ରଦାନ କରିଛି ଭକ୍ତି ନୈବେଦ୍ୟ। ଆଖି ଖୋଲିଲେ ଜଗନ୍ନାଥ, ଆଖି ବୁଝିଲେ ଜଗନ୍ନାଥ, ଚତୁର୍ଦ୍ଦିଗ ଜଗନ୍ନାଥମୟ। ଶ୍ରୀରାଧା ଯେମିତି ପ୍ରତିଟି ମୁହୂର୍ତ୍ତରେ ଶ୍ରୀକୃଷ୍ଣଙ୍କୁ ମାନସ ଚକ୍ଷୁରେ ସନ୍ଦର୍ଶନ କରୁଥିଲେ, ଭକ୍ତ ସେମିତି ଜଗବନ୍ଧୁଙ୍କୁ ଅନୁଭବ କରୁଛି ନିଜ ଭିତରେ।

ଶ୍ରୀ ଜଗନ୍ନାଥ ବଡ଼ଦେଉଳରେ ବାସ କରନ୍ତି। ଭକ୍ତମାନେ ତାଙ୍କୁ ସମ୍ବୋଧନ କରନ୍ତି ବଡ଼ ଠାକୁର। ସେ ବଡ଼ ଭାଇ ଆଉ ଭଉଣୀ କଡ଼ରେ ବସି ଦର୍ଶନ ଦେଉଛନ୍ତି ଭକ୍ତମାନଙ୍କୁ। ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଭିଡ଼। ସମସ୍ତଙ୍କ ତୁଣ୍ଡରେ ଉଚ୍ଚାରିତ ହେଉଛି ଜୟ ଜଗନ୍ନାଥ ଜୟ।

ଯେତେ ପାଇଲେ ବି ବେଳେବେଳେ ଭକ୍ତ ଅଭିଯୋଗ କରେ, ସିଏ ଭାବେ ବଡ଼ଦେଉଳରେ ରହି ବଡ଼ ଠାକୁର କେବଳ ବଡ଼ମାନଙ୍କୁ ସୁଖ ପ୍ରଦାନ କରୁଛନ୍ତି, ବଡ଼ ବଡ଼ ଆଖିରେ କେବଳ ବଡ଼ମାନଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି। କାହିଁକି ତାଙ୍କର ଏହି କପଟ ଭାବ? ସାନମାନଙ୍କ କଥା କ'ଣ ପ୍ରଭୁ ସତରେ ଶୁଣନ୍ତି ନାହିଁ?

ଯୁଆଡ଼ୁ ଚାହିଁଲେ ବି ସେ ସୁନ୍ଦର ଦିଶନ୍ତି। ବୋଧହୁଏ ଏତେ ସୁନ୍ଦର ରୂପ ଆଉ କାହାର ନାହିଁ। ସେ ରୂପକୁ ଯିଏ ଥରେ ଦେଖିଛି ସିଏ ତାଙ୍କରି ପ୍ରେମରେ ପଡ଼ିଯାଇଛି। ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ସହ ସେ ନୀଳାଦ୍ରି ମଣ୍ଡପରେ ବସି ତାଙ୍କର ଲୀଳା ପ୍ରକାଶ କରୁଛନ୍ତି।

ଶେଷ ହେଲା ଆଜିର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ଛୁମ୍କି ରଥ, ଦିବାକର ମହାନ୍ତି, ଗାୟତ୍ରୀ ବୋଷ, ଅମରେନ୍ଦ୍ର ମହାନ୍ତି, ଗୀତାରାଣୀ ଦାସ ଏବଂ ଅନ୍ୟମାନେ। ଗୀତ ରଚନା ମୀନାକ୍ଷୀ ଦେବୀ, ନନ୍ଦକିଶୋର ସିଂ, କଳ୍ପଲତା ଜିମା, କୀର୍ତ୍ତନ ନାରାୟଣ ପାଢ଼ୀ, ଗୌର ପଟ୍ଟନାୟକ ଏବଂ ହରପ୍ରିୟା ଦେବୀ। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମପତି ଦ୍ୱିବେଦୀ।

ଏହି 15 ଦିନ ଶ୍ରୀବିଗ୍ରହମାନଙ୍କର ଦର୍ଶନରୁ ଆମେ ସମସ୍ତେ ବଞ୍ଚିତ, କାରଣ ଶ୍ରୀବିଗ୍ରହମାନଙ୍କର ସମସ୍ତ ରୀତିନୀତି ଏହି ସମୟରେ ଗୋପନୀୟ ରଖାଯାଏ। ଏହା ମଧ୍ୟ ଶାସ୍ତ୍ରାନୁମୋଦିତ। ଆୟୁର୍ବିତ୍ତଂ ଗୃହଛିଦ୍ରଂ ମନ୍ତ୍ରମୈଥୁନ ଭେଷଜଂ ତପଃ ଦାନାପମାନଂଚ ନବଗୋପ୍ୟାନି ଯତ୍ନତଃ। ଆୟୁ, ବିତ୍ତ, ଗୃହଛିଦ୍ର, ମନ୍ତ୍ର, ମୈଥୁନ, ଔଷଧ, ତପସ୍ୟା, ଦାନ ଏବଂ ଅପମାନ, ଏହି 9ଟି ବିଷୟ ଗୋପନ ରଖାଯାଏ। ଯେହେତୁ ଔଷଧ ସେବନ ଏହା ଭିତରେ ଅନ୍ତର୍ଭୁକ୍ତ, ପ୍ରଭୁଙ୍କ ସେବା ଶୁଶ୍ରୂଷା ଗୋପନୀୟ। ସେଥିପାଇଁ ଅଣସର ଘରେ ଥିବା ସମୟରେ ଭକ୍ତମାନଙ୍କୁ ଠାକୁର ପଟିଦିଅଁ ରୂପେ ଦର୍ଶନ ଦେଇଥାନ୍ତି। ଏହି ପଟିଦିଅଁ ଅଣସର ଘର ବାହାର ପଟିରେ ବିରାଜମାନ କରନ୍ତି। ଚିତ୍ରକାର ନିଯୋଗ ଏହି ପଟିଚିତ୍ର ପ୍ରସ୍ତୁତ କରିଥାନ୍ତି। ଶାଢ଼ୀବନ୍ଧା ଚିତ୍ରକାର ସେବକଙ୍କ ଦ୍ୱାରା ଏହି ପଟିଦିଅଁଙ୍କ ଚିତ୍ର ଅଙ୍କନ କରାଯାଇଥାଏ, କାରଣ ଭାଗବତ ଅନୁସାରେ 8 ପ୍ରକାରର ମୂର୍ତ୍ତି କଳ୍ପନା କରାଯାଇଛି। ଶୈଳୀ ଦାରୁମୟୀ ଲହୋଇ ଲେପ୍ୟା ଲେଖ୍ୟା ଚ ସୈକତି ମନୋମୟୀ ମଣିମୟୀ ପ୍ରତିମାହ ଅଷ୍ଟବିଧା ସ୍ମୃତା। ଉପାସ୍ୟ ମୂର୍ତ୍ତି କାଠ, ପଥର, ଲୁହା, ଚନ୍ଦନ, ରତ୍ନ, ବାଲି ଏବଂ ଚିତ୍ରରେ ହେବା ସହ ମାନସିକ ଭାବେ ମଧ୍ୟ ପରିକଳ୍ପିତ ହୋଇଥାନ୍ତି। ଶ୍ରୀମଦ୍ ଭଗବତ ଗୀତାର 9ମ ଅଧ୍ୟାୟରେ କୁହାଯାଇଛି, ଅନନ୍ୟା ଚିନ୍ତୟନ୍ତଃ ମାଂ ଯେ ଜନାଃ ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବାହାମି ଅହଂ। ଯେଉଁମାନେ ମୋର ଦିବ୍ୟ ରୂପକୁ ଧ୍ୟାନ କରି ଭକ୍ତିରେ ମୋତେ ପୂଜା କରନ୍ତି, ମୁଁ ସେମାନଙ୍କର ସମସ୍ତ ଆବଶ୍ୟକତା ବହନ କରେ। ସେମାନଙ୍କର ଯାହା ଅଭାବ ଥାଏ ତାହା ମୁଁ ପୂରଣ କରେ ଏବଂ ଯାହା ସେମାନେ ପ୍ରାପ୍ତ ହୋଇଥାନ୍ତି ତାହା ରକ୍ଷା କରେ। ସେହି ଭକ୍ତିର ପ୍ଲାବନରେ ଭାସିଯାଇ ଭକ୍ତ ଅଲାରନାଥ ଯାଏ। ବ୍ରହ୍ମଗିରି ରାସ୍ତାରେ ଯାଇ ଅଲାରପୁର ଗ୍ରାମରେ ବିଶ୍ୱପ୍ରସିଦ୍ଧ ଅଲାରନାଥଙ୍କ ଭିତରେ ଶ୍ରୀବିଗ୍ରହଙ୍କୁ ଦେଖେ, ତାର ମନ ପୁରିଯାଏ। କାରଣ ଏହି ପାଖରେ ତ ମାଣିକ ପାଟଣା, ରାସ୍ତାରେ ତୃଷା ନିବାରଣ କରିବା ପାଇଁ ବଳଭଦ୍ର ଜଗନ୍ନାଥ ମାଣିକ ଗୋପାଳଣୀ ହାତରୁ ଦହି ଖାଇଥିଲେ। କବିବର ରାଧାନାଥ ଲେଖିଛନ୍ତି, ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା ତୋର ତୀରେ ପରା ଶ୍ରୀମତୀ ମାଣିକା ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି। ଏହି ବ୍ରହ୍ମଗିରି ଅଞ୍ଚଳର ମଫସଲ ଗାଁ କାଣ୍ଡଗୋଦାରେ ବର୍ଷିଆନ ଭକ୍ତ ମନୀ ସାହୁକୁ ପୋଖରୀ ହୁଡ଼ାରେ କାଳିଆ ଠାକୁର ଦର୍ଶନ ଦେଇଥିଲେ। ଏହିଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ଚରମ ଅବସ୍ଥାରେ ପହଞ୍ଚିଥିଲା। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ ନ ପାଇ ସେ ଏକ ପ୍ରକାରର ଭକ୍ତି ଜ୍ୱାଳାରେ ଅତିଷ୍ଠ ହୋଇପଡ଼ିଲେ। ଯେମିତି ଭୋକର ଜ୍ୱାଳା ସେହିଭଳିଆ ଭକ୍ତିର ଜ୍ୱାଳା, ଏଣୁ ସେ ଆସିଲେ ଅଲାରନାଥ। ଏଠି ଏକ ବିରାଟ ପ୍ରସ୍ତର ଉପରେ ବସି ପ୍ରଭୁ ଅଲାରନାଥଙ୍କ ଆରାଧନା କରୁଥିବା ସମୟରେ ତାଙ୍କର ଭକ୍ତି ଜ୍ୱାଳାରେ ପଥର ତରଳିଗଲା। ସେ ପଥର ଏବେ ବି ମନ୍ଦିର ବେଢ଼ା ଭିତରେ ଅଛି। ଶ୍ରୀ ଚୈତନ୍ୟଙ୍କ ମୂର୍ତ୍ତି ମଧ୍ୟ ଶୋଭା ପାଉଛି। ଯେତେବେଳେ କୁରୁକ୍ଷେତ୍ରରେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖିଲେ ସେତେବେଳେ ତାଙ୍କର ଏହିଭଳି ଅବସ୍ଥା ହୋଇଥିଲା। ତତଃ ସହ ବିସ୍ମୟାବିଷ୍ଟୋ ହୃଷ୍ଟ ରୋମା ଧନଞ୍ଜୟଃ ପ୍ରଣମ୍ୟଂ ଶିରସା ଦେବଂ କୃତାଞ୍ଜଳି ହି ଅଭାସତ। ଭକ୍ତି ତରଳ ଅବସ୍ଥାରେ ହିଁ ଥାଏ। ତା ନ ହୋଇଥିଲେ ଶ୍ରୀକେତନ ବ୍ରାହ୍ମଣର 8 ବର୍ଷର ପୁଅ ମଧୁସୂଦନକୁ ଯେତେବେଳେ ତା ମା କହିଲେ, ଯା, ବାପା ତ ନାହାନ୍ତି, ତୋ ଉପରେ ପୂଜାର ଦାୟିତ୍ୱ, ଯା ଶ୍ରୀଜୀଉଙ୍କୁ କ୍ଷୀରି ଭୋଗ ଦେଇଆ ଅଲାରନାଥରେ। ବାଳକ କ୍ଷୀରି ଭୋଗ ଠାକୁରଙ୍କ ପାଖରେ ରଖି ଖେଳରେ ମାତିଗଲା। ମା ଦେଖିଲେ ପୁଅ ଖେଳୁଛି, ବିରକ୍ତିରେ କହିଲେ, ମନ୍ଦିରରୁ ପ୍ରସାଦ ନେଇ ଶୀଘ୍ର ଘରକୁ ଆ। ମଧୁସୂଦନ ଦେଖିଲା ଠାକୁର କ୍ଷୀରି ଖାଉନାହାନ୍ତି, ସେମିତି ଅଛି, ବିକଳରେ କ୍ରନ୍ଦନ କଲା। ତାର ଆଖିର ଲୁହ ପ୍ରଭୁ ସହିପାରିଲେ ନାହିଁ, ତରଳିଗଲେ, ତରଳ କ୍ଷୀରି ଚୁପଚାପ ଖାଇଦେଲେ। ବ୍ରାହ୍ମଣୀ ଏକଥା ବିଶ୍ୱାସ କରିପାରିଲେ ନାହିଁ, ପୁଅ ତାଙ୍କର ଅଲାରନାଥଙ୍କୁ କ୍ଷୀରି ଦେଇଛି, କ୍ଷୀରି ଖୁଆଇ ଦେଇଛି, କିନ୍ତୁ ପୁଅ ଜାଣେ ସେ କ୍ଷୀରି କିଏ ଖାଇଲା। ଏହା ଆଜିର ପଣ୍ଡିତ ବକ୍ତବ୍ୟ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ।

ଭଗବାନ କର୍ଦ୍ଦମ ଋଷିଙ୍କୁ କହିଲେ ଯେ ସେ ତାଙ୍କର ପୁଅ ଭାବରେ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେବେ, ତତ୍ତ୍ୱ ସଂହିତା ଆଦି ପ୍ରଣୟନ କରିବେ। କର୍ଦ୍ଦମ ଋଷି ଦେବହୂତିଙ୍କୁ ବିବାହ କରି ଶ୍ରୀବିଷ୍ଣୁଙ୍କ ଧରାବତରଣ ପାଇଁ ଆନନ୍ଦ ସହିତ ଗୃହାଶ୍ରମ ବ୍ରତ ପାଳନ କଲେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 85ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲର ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ବା ନାଳ ଅଦଳବଦଳ କରନ୍ତୁ। ଏହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଅମଳ ମାଟିରେ ଚୂନ, କାଗଜକଳ ମଇଳା ଇତ୍ୟାଦି ମୃତ୍ତିକା ସଂଶୋଧନ ପାଇଁ ବ୍ୟବହାର କରନ୍ତୁ। ଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହୋଇ ଅମଳ ଅଧିକ ମିଳିବ। ଅନୁମୋଦିତ ପ୍ରଣାଳୀରେ ତଳିଘେରା ପ୍ରସ୍ତୁତ କରନ୍ତୁ।

0: କିଆରୀକୁ ଭଲ ଭାବରେ ଚାଷ କରି ସେଥିରେ 40 ଯୋଡ଼ି ଖତ ଦେଇ 1 ମିଟର ଓସାର ଏବଂ 15 ସେଣ୍ଟିମିଟର ଉଚ୍ଚ ପଟାଳି କରନ୍ତୁ। ପଟାଳିଗୁଡ଼ିକର ଲମ୍ବ ସୁବିଧା ଅନୁଯାୟୀ କରନ୍ତୁ। ଦୁଇ ପଟାଳି ମଝିରେ 30 ସେଣ୍ଟିମିଟର ଓସାରର ନାଳ ଛାଡ଼ନ୍ତୁ, କାରଣ ସେହି ନାଳ ଦେଇ ବେଶୀ ବର୍ଷା ହେଲେ ପାଣି ନିଗିଡ଼ିଯିବ ଏବଂ ଯିବା ଆସିବା ପାଇଁ ମଧ୍ୟ ସୁବିଧା ହେବ। ତଳିଘେରାରେ 5 କିଲୋଗ୍ରାମ ଫସ୍ଫରସ୍ ଓ 5 କିଲୋଗ୍ରାମ ପଟାସ୍ ଖାଦ୍ୟସାରକୁ ଭଲ ଭାବରେ ପଟାଳିଗୁଡ଼ିକରେ ମିଶାଇ ସେଥିରେ 5 ସେଣ୍ଟିମିଟର ଛଡ଼ାରେ ଧାଡ଼ିକୁ ଧାଡ଼ି ବିହନ ବୁଣି ଘୋଡ଼ାଇ ଦିଅନ୍ତୁ। ବର୍ଷା ହେଉନଥିଲେ ପଟାଳିରେ ପାଣି ସିଞ୍ଚନ କରନ୍ତୁ। ବିହନକୁ ଫିମ୍ପିନାଶକରେ ବିଶୋଧନ କରି ପଟାଳିରେ ବୁଣନ୍ତୁ। ସହଜ କିସମ ଧାନ ତଳି 20-22 ଦିନର ଓ ବିଳମ୍ବ କିସମ ଧାନ ତଳି 25-30 ଦିନର ହେଲେ ମୁଖ୍ୟ ଜମିରେ ରୋଇ ଦିଅନ୍ତୁ। ଜମି କାଦୁଅ ପାଇଁ ଟ୍ରାକ୍ଟର ଚାଳିତ ପଡଲର ବ୍ୟବହାର କରନ୍ତୁ ଏବଂ ଟ୍ରାକ୍ଟର ଚାଳିତ ଧାନ ରୁଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇଲେ ଶ୍ରମଜନିତ ଖର୍ଚ୍ଚ କମିଯିବ। ଧାନ ରୁଆ ଯନ୍ତ୍ର ପାଇଁ ପଲିଥିନରେ ମ୍ୟାଟ୍ ତଳିଘେରା କରି ତଳି ପକାନ୍ତୁ। ସଘନ ଧାନ ଚାଷ ଶ୍ରୀ ପ୍ରଣାଳୀ ପାଇଁ ଖାଦ୍ୟସାର ପରିପୂର୍ଣ୍ଣ ଜୈବିକ ଖତ ତଳିଘେରା କରି ତଳି ଉତାରନ୍ତୁ। ଆବଶ୍ୟକ ସ୍ଥଳେ ଡ୍ରମ୍ ସିଡ୍ର ବ୍ୟବହାର କରି କାଦୁଅ ଜମିରେ ଗଜା ହୋଇଥିବା ଧାନ ବୁଣନ୍ତୁ। ବାଇଗଣ ଲଙ୍କା ମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। ଏଥିପାଇଁ 3 ଫୁଟ ଚଉଡ଼ା, 10 ଫୁଟ ଲମ୍ବ ଓ 6 ଇଞ୍ଚ ଉଚ୍ଚର ପଟି ତିଆରି କରନ୍ତୁ। ଦୁଇ ପଟି ମଧ୍ୟରେ ଯିବା ଆସିବା ଓ ପାଣି ନିଗିଡ଼ିବା ପାଇଁ ଜାଗା ଛାଡ଼ନ୍ତୁ। ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଦେଲେ ବିଲଠାରୁ 6 ଇଞ୍ଚ ଉଚ୍ଚ ହୋଇଯିବ। ପ୍ରତି ପଟିରେ 2-3 ଝୁଡ଼ି ଗୁଣ୍ଡ ଖତ ଦେଇ ମାଟିରେ ମିଶାନ୍ତୁ। ତାପରେ ପ୍ରତି ପଟିରେ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗିଲ ସୁପରଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସର ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ମଞ୍ଜିଗୁଡ଼ିକୁ 0.5 ଇଞ୍ଚ ଗହିରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ। 1 କିଲୋଗ୍ରାମ ମଞ୍ଜିକୁ 2 ଗ୍ରାମ ଟେବୁକୋନାଜଲ ସହିତ ବିଶୋଧନ କରନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା କିମ୍ବା ପଲିଥିନ ଦ୍ୱାରା ପତଳା ଭାବେ ଘୋଡ଼ାଇ ଦିଅନ୍ତୁ ଏବଂ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେନି। 4-5 ଦିନ ପରେ ମଞ୍ଜି ଗଜା ହେଲେ ପଲିଥିନ ବା ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ। ତଳି 25-30 ଦିନର ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ।
1: ଶୁଣିଲେ କୃଷି ସୂଚନା।

ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ ଦୁଇଟିକୁ ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନ୍ଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ, ଯାହାଦ୍ୱାରା ଶରୀରର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା

0: ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକରେ ହେଉଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ, ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ, ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଏଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା। ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ ଅକାମୀର ଡାଏଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7 ସପ୍ତାହରୁ 8 ସପ୍ତାହ ମଧ୍ୟରେ ବୃକ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକର ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଏଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପକାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ, ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଏଲିସିସ୍ରୁ ବଞ୍ଚାଯାଇପାରନ୍ତା। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଏଲିସିସ୍ ଏବଂ ବୃକ ପ୍ରତିରୋପଣ, ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ୍ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା, କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା, କିମ୍ବା ଗୋଡ଼ ହାତ ଫୁଲିଗଲା, କିମ୍ବା ଉଚ୍ଚ ରକ୍ତଚାପ ହେଲା, ତୁରନ୍ତ ଯାଇ ସେ ନିକଟସ୍ଥ ମେଡିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର, ପରିସ୍ରାର ପରୀକ୍ଷା କରିବା ଦରକାର, ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି ହୁଏତ ଆମେ ବୃକ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ ଅକ୍ଷମତା, ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦଙ୍କର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: କାର୍ଯ୍ୟକ୍ରମରେ କହନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। 108 କୁମ୍ଭ ଜଳରେ ସ୍ନାନ କରି ପ୍ରଭୁ ରୋଗାକ୍ରାନ୍ତ ଜ୍ୱର ହେଇଯାଇଛି, ମାନବୀୟ ଲୀଳା ପ୍ରଭୁ କରୁଛନ୍ତି, ଭକ୍ତ ବଡ ବ୍ୟାକୁଳ, ପ୍ରଭୁଙ୍କ ଦର୍ଶନ ବିନା ରହିପାରିବନି, ତାର ବିଧି ବିଧାନ ମଧ୍ୟ ମହାପ୍ରଭୁ ଖଞ୍ଜି ଦେଇଛନ୍ତି। ତାଙ୍କର ଅଣସର ପିଣ୍ଡି ସମ୍ମୁଖରେ ପଟି ଝିଅ ମାନଙ୍କର ଟଙ୍ଗା ହବ। ସେ ପଟି ଝିଅ ମାନେ ଏପରି ହେଉଛନ୍ତି ଯେ ପ୍ରଥମ ଯୋଉ ପଟି ଥିବ ସେ ଜଗନ୍ନାଥ ସ୍ଥାନ ନେଇ ସେ ନାରାୟଣଙ୍କର ପଟଚିତ୍ର ଦେଖିବାକୁ ମିଳିବ। ମହାପ୍ରଭୁ ଚାରିହାତରେ ଶଙ୍ଖ ଚକ୍ର ଗରା ପଦ୍ମ ଧାରଣ କରିଥିବେ, ବକ୍ଷରେ ଶିବସ୍ତ୍ର କୌସ୍ତୁ ବନମାଳାରେ ପ୍ରଭୁ ଭୂଷିତ ହୋଇଥିବେ, ତାଙ୍କ ପାର୍ଶ୍ୱରେ ସୂର୍ଯ୍ୟ ଚନ୍ଦ୍ରଙ୍କ ସହିତ ସପ୍ତ ଋଷି ଦଣ୍ଡାୟମାନ ହୋଇଥିବେ। ମହାପ୍ରଭୁ ବଳଦେବଙ୍କ ସ୍ଥାନରେ ଶ୍ରୀ ବାସୁଦେବ ପଦ୍ମାସନରେ ବସିଥିବା ବେଳେ ମସ୍ତକରେ ସପ୍ତ ଫେଣି ସର୍ପ ରହିଥିବେ ଏବଂ ଚାରିଭୁଜରେ ଶଙ୍ଖ ଚକ୍ର ହଳ ଓ ମୁଷଳ ଧାରଣ କରିଥିବେ। ଠିକ ସେହିଭଳି ମା ସୁଭଦ୍ରାଙ୍କ ପଟଚିତ୍ର ସ୍ଥାନରେ ଶ୍ରୀ ଭୁବନେଶ୍ୱରୀ ପଦ୍ମାସନ ମୁଦ୍ରାରେ ବିରାଜିତ ଥାନ୍ତି, ତାଙ୍କ ଚାରିଭୁଜ ଓ ଚତୁର୍ପାର୍ଶ୍ୱରେ ଜୟା ଓ ବିଜୟା ଚାମର ଧରି ଠିଆ ହୋଇଥାନ୍ତି। ପଟି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଗଲେ କାରିଗର ମାନେ ନିଜର ବନ୍ଧୁବାନ୍ଧବ ଘରକୁ ନିମନ୍ତ୍ରଣ କରନ୍ତି। ପ୍ରଚଳିତ ପ୍ରଥା ଅନୁଯାୟୀ ସେମାନେ ଠାକୁରଙ୍କ ନିମନ୍ତେ କିଛି ଭେଟି ପ୍ରଦାନ କରନ୍ତି। ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଦିନରେ ଶେଷାର୍ଦ୍ଧରେ ଯେଉଁମାନେ ସ୍ନାନ ଭିତରକୁ ବିଜେ ପରେ ଅଣସନ ପିଣ୍ଡିରେ ରୁନ୍ଧା ହେବା ପରେ କାହାଳି ତେଲିଙ୍ଗ ବାଜା ଓ ଘଣ୍ଟ ପଟୁଆର ସହ ମହାପ୍ରଭୁଙ୍କର ପୂଜା ପଣ୍ଡା ସେବକ କର୍ମଚାରୀମାନେ ଚିତ୍ରକାରଙ୍କ ଘରକୁ ପାରମ୍ପରିକ ରୀତିନୀତି ଅନୁସାରେ ପଟିକୁ ପୂଜାର୍ଚ୍ଚନା ଭେଟି ଓଡ଼ିଆ କାରିଗରର ସ୍ୱତନ୍ତ୍ର ପରିଚୟ ଏହି ପଟଚିତ୍ର ପ୍ରତିବର୍ଷ ନୂତନ ଭାବେ ଚିତ୍ରକାର ନିଯୋଗର କୁଶଳୀ ଚିତ୍ରକାର ମାନଙ୍କ ଦ୍ୱାରା ନିର୍ମାଣ କରାଯାଏ। ଏହି ତିନି ଠାକୁରଙ୍କ ପଟ୍ଟଚିତ୍ର ନିର୍ମାଣ ବିଧି ମୁତାବକ ରୁଙ୍କୁଣୀ ହରଣ ଏକାଦଶୀ ତିଥି ଠାରୁ ବିଧିବଦ୍ଧ ଭାବେ ବାସେଳି ଭାଇ ଚିତ୍ରକର ହାକିମ କାରିଗର ମାନଙ୍କ ସହିତ ଅନ୍ୟ ସହଯୋଗୀ କାରିଗରମାନଙ୍କ ଦ୍ୱାରା ଗୋଟିଏ ସ୍ଥାନରେ କେବଳ ନାରାୟଣଙ୍କ ପଟ୍ଟଚିତ୍ର ତିଆରି ହେଉଥିବା ସ୍ଥଳେ ଅନ୍ୟ ସ୍ଥାନରେ ବାସୁଦେବ ଓ ଭୁବନେଶ୍ୱରୀଙ୍କ ପଟ୍ଟଚିତ୍ର ତିଆରି କରାଯାଏ। ସେଥିପାଇଁ ବିଧିବଦ୍ଧ ଭାବରେ ପଟି ଲାଗି କୁହାଯାଏ। ନୂଆ ମଠା କୋନାରେ ଶୁଦ୍ଧପୂତ ଭାବରେ ଅଠା ଓ ଖଡ଼ି ପ୍ରସ୍ତୁତ କରାଯାଏ, ସେଥିରେ ଲଗାଯାଏ। ସେଥିପାଇଁ ପ୍ରଥମେ କଇଁଆ ମଞ୍ଜିକୁ ବାଟେ ପିଠଉ କରି ପାଣି ମିଶାଇ ଅଠା ତିଆରି କରନ୍ତି। ଏକ ପରସ୍ତ ମଠା କନା ବୋଳି ଖରାରେ ଶୁଖାଇ ତାପରେ ଏକ ପରସ୍ତ କନା ଦେଇ ଏ କନାକୁ ପଛ ଭାଗରେ ମଧ୍ୟ ଅଠା ବୋଳି ଦିଆଯାଏ। ଶୁଖିଲା ପରେ ଏହି ପଟ୍ଟଚିତ୍ରରେ ପ୍ରସ୍ତୁତ ହୋଇଥିବା ରଙ୍ଗରେ ପ୍ରଭୁଙ୍କର ଶ୍ରୀଅଙ୍ଗ ପ୍ରସ୍ତୁତ କରାଯାଏ, ଯାହାକି ଆମମାନେ ଦର୍ଶନ କରୁ। ଏହା ଏକ ଅନନ୍ୟ ବିଧି, ଅନନ୍ୟ ପରମ୍ପରା। ଶ୍ରୀମନ୍ଦିର ପ୍ରତ୍ୟେକ ବିଧି ପ୍ରତ୍ୟେକ ପରମ୍ପରାର ସ୍ୱତନ୍ତ୍ରତା ରହିଛି।

0: ଭଲ।
1: ଓଡ଼ିଆ ଜନଜୀବନର ଦେବତା ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆୟୁଧ ସୁଦର୍ଶନ ଏବେ ନାହାନ୍ତି ରତ୍ନ ସିଂହାସନରେ, ଅନବସରରେ ଅଛନ୍ତି, ପାଚନ ପଥି ଖାଉଛନ୍ତି। ଭକ୍ତମାନେ ସେମାନଙ୍କୁ ଦର୍ଶନ କରିପାରୁନାହାନ୍ତି ସ୍ୱଚକ୍ଷୁରେ, ହେଲେ ଅନ୍ତର୍ଚକ୍ଷୁରେ ଦେଖି ସାନ୍ତ୍ୱନା ପାଉଛନ୍ତି, କାରଣ ପ୍ରଭୁ ଶ୍ରୀଜଗନ୍ନାଥ ସବୁବେଳେ ସମସ୍ତଙ୍କ ଅନ୍ତରରେ ଅଛନ୍ତି, କାହିଁକି ନା ସେ ପରା ଜଗତର ନାଥ। ହେଲେ ଓଡ଼ିଆମାନଙ୍କ ପାଇଁ ସେ ଆଦରର କଳା ଠାକୁର, କାଳିଆ, ଜଗା ସାନ୍ତ। ତେବେ ଅଣସର ଘରରେ ତିନି ଠାକୁରଙ୍କ ସେବା, ଏ ସମ୍ପର୍କରେ କାର୍ଯ୍ୟ

0: ଆମ ଦେଶରେ ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ ବନ ମହୋତ୍ସବ। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବ୍ୟାପକ। ଧରିତ୍ରୀର ସୁନ୍ଦରତା ବଜାୟ ରଖିବା ସହିତ ପ୍ରାକୃତିକ ଅବକ୍ଷୟ ରୋକିବା, ଜଳବାୟୁ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା, ବନ୍ୟଜୀବଙ୍କର ସୁରକ୍ଷା, ଏସବୁ କିଛି ପରିକଳ୍ପନା କରାଯାଇ ବନ ମହୋତ୍ସବ ପାଳନ କରାଯାଏ। ବନ ମହୋତ୍ସବ ବା ଜଙ୍ଗଲ ଉତ୍ସବ ସପ୍ତାହେ ବ୍ୟାପୀ ଏହି ଉତ୍ସବ ପାଳନ କରିବାର ପରିକଳ୍ପନା ଥିଲା ଆମ ଦେଶର ଜଣେ ମନୀଷୀ କେଏମ୍ ମୁନ୍ସିଙ୍କର। 1950 ମସିହାରେ ସେ ଏହାର ଆରମ୍ଭ କରିଥିଲେ। ଦେଶର ନାଗରିକମାନଙ୍କ ମଧ୍ୟରେ ପରିବେଶଗତ ସଚେତନତା ସୃଷ୍ଟି କରିବା ପାଇଁ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତେବେ ଏହି ଅବସରରେ ଶୁଣିବା ପରିବେଶବିତ୍ ପ୍ରଦୀପ ନାୟକ କ'ଣ କୁହନ୍ତି।
1: ବନ ମହୋତ୍ସବ ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ଯାଏ ଆମେ ପାଳନ କରୁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ସମ୍ପଦର ବୃଦ୍ଧି, ବୃକ୍ଷ କାଟିବାକୁ ବନ୍ଦ କରିବା, ନୂତନ ଚାରାରୋପଣ କରି ଜଙ୍ଗଲ ବୃଦ୍ଧି କରିବା, ଜଙ୍ଗଲ ସହିତ ଜଡ଼ିତ ମୃତ୍ତିକା ସଂରକ୍ଷଣ, ଜଳ ବିଶୋଧନ, ଜୈବ ବିବିଧତାର ସଂରକ୍ଷଣ, ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା, ତା ସହିତ ପବନର ଶୁଦ୍ଧତା ବଢ଼ାଇବା, ଜୀବନ ଧାରଣର ମାନକୁ ବୃଦ୍ଧି କରିବା ସହିତ ଗଛର ସାଂସ୍କୃତିକ ମୂଲ୍ୟବୋଧକୁ ଉନ୍ନତ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା। ପ୍ରତିବର୍ଷ ପରି ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନକୁ ନେଇ ଏହି ଦିନମାନଙ୍କରେ ଗୋଟିଏ ଗୋଟିଏ ବିଷୟ ନିର୍ଦ୍ଧାରଣ ହୋଇଥାଏ। ତେଣୁ ଚଳିତ ବର୍ଷର ବିଷୟ ରଖାଯାଇଛି ହିଲିଂ ଦ ଆର୍ଥ ଥ୍ରୁ ଗ୍ରୀନର ଇନିସିଏଟିଭ୍ସ, ଅର୍ଥାତ୍ ଏହା ସବୁଜିମା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଭିତ୍ତିକ ଆହ୍ୱାନ। ପୃଥିବୀର ଯାବତୀୟ ଅସନ୍ତୁଳନତାକୁ ଆମେ କିପରି ଜଙ୍ଗଲ ସୃଷ୍ଟି ମାଧ୍ୟମରେ ଭରଣା କରିପାରିବା ବା ଜୈବ ବିବିଧତାର ସନ୍ତୁଳନ ରକ୍ଷା କରିପାରିବା। ଆମେ ଜାଣୁ ଜଙ୍ଗଲ ସମ୍ପଦକୁ କେନ୍ଦ୍ର କରି ପୃଥିବୀ

0: ପୃଷ୍ଠରେ ସବୁ ପ୍ରକାର ବିକାଶ ହୋଇଥାଏ। ଅନୁରୂପ ଭାବରେ ଏହାର କ୍ଷୟ ସବୁ ପ୍ରକାର ବିକାଶକୁ ବିନାଶରେ ପରିଣତ କରିଦେବାର ମଧ୍ୟ କ୍ଷମତା ରଖିଥାଏ। ତେବେ 1950 ମସିହାରେ ଯେତେବେଳେ ମାଣିକଲାଲ ମୁନ୍ସି ମହୋଦୟ ଯେତେବେଳେ କେନ୍ଦ୍ରର କୃଷିମନ୍ତ୍ରୀ ବା ଖାଦ୍ୟ ବିଭାଗର ମନ୍ତ୍ରୀ ଥିଲେ, ସେ ସେହି ସମୟରେ ଆମ ବୈଶ୍ୱିକ ଭବିଷ୍ୟତକୁ ନେଇ ଏହି ବନ ମହୋତ୍ସବର ପରିକଳ୍ପନା କରିଥିଲେ ଏବଂ ଏହି ଉତ୍ସବ ପାଳନ ଆରମ୍ଭ ହୋଇଥିଲା। ସେହିଦିନଠାରୁ ବନ ମହୋତ୍ସବ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଏକ ଆନ୍ଦୋଳନର ଅଂଶ ହୋଇ ରହିଛି। ପରିବେଶ ସମେତ ବହୁମୁଖୀ ଯୋଜନାକୁ ସାକାର ରୂପ ଦେଇ ପୃଥିବୀକୁ ସବୁଜିମାରେ ଭରିଦେବା ସହିତ ପୃଥିବୀର ଧାରଣୀୟ କ୍ଷମତାକୁ ବୃଦ୍ଧି କରିବା ଏହାର ଲକ୍ଷ୍ୟ ରଖାଯାଇଛି। ଜଳବାୟୁ ପରିବର୍ତ୍ତନ ଜନିତ ବିବିଧ ସମସ୍ୟାକୁ ସମାଧାନ କରିବାରେ ପ୍ରଧାନ ଅସ୍ତ୍ର ହେଉଛି ବୃକ୍ଷ। ତେଣୁ ପ୍ରତ୍ୟେକ ନାଗରିକଙ୍କୁ ଜଙ୍ଗଲର ଉପାଦେୟତା ସମ୍ପର୍କରେ ସଚେତନ କରାଇବା ଓ ସହଭାଗିତା ସୂତ୍ରରେ ଜଙ୍ଗଲ ବିକାଶରେ ସମସ୍ତଙ୍କୁ ସାମିଲ କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
1: ଶ୍ରୋତା ବନ୍ଧୁ, ଏବେ ତ ଗଛ ଲଗାଇବା ପାଇଁ ଅନୁକୂଳ ସମୟ। ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କ ତରଫରୁ ଚାରା ଗଛ ସବୁ ମିଳୁଛି। ଡେରି ନକରି ନିଜର ସୁବିଧା ଅନୁଯାୟୀ ଗୋଟିଏ ଦୁଇଟି ଲେଖାଏଁ ଗଛ ଲଗାଇ ବନ ମହୋତ୍ସବ ପାଳନକୁ ସାର୍ଥକ କରିବା।

ଭାରତ ଇତିହାସରେ ଆଜିର ଦିନ। ସତରଶହ ଅଣାନବେ ମସିହା ଆଜି ଦିନରେ ଟିପୁ ସୁଲତାନଙ୍କ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶ ପୂର୍ବ ଭାରତ କମ୍ପାନୀ ପୁନେର ପେଶୱା ଏବଂ ହାଇଦ୍ରାବାଦର ନିଜାମଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। 1933 ମସିହା ଆଜି ଦିନରେ ମହାତ୍ମା ଗାନ୍ଧୀଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଘୋଷଣା କରାଯାଇଥିଲା। 1902 ଜୁଲାଇ ମାସ 4 ତାରିଖରେ ବିଶିଷ୍ଟ ସନ୍ଥ ଦାର୍ଶନିକ ଆଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱ ସ୍ୱାମୀ ବିବେକାନନ୍ଦଙ୍କର ଦେହାନ୍ତ ଘଟିଥିଲା। 1999 ମସିହାର କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ସେନା ଟାଇଗର ହିଲ୍ ପୁନଃ ଅଧିକାର କରିଥିଲେ ଏହି ଜୁଲାଇ ମାସ 4 ତାରିଖରେ। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ସନ୍ଧି କେତେ ଆବଶ୍ୟକ। ଆଲୋଚନା କରିଛନ୍ତି ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ।
1: ଓଡ଼ିଆ ଭାଷାର ଯାହା ପ୍ରକୃତି, ତହିଁରେ ସନ୍ଧିର ବିଶେଷ କୌଣସି ସ୍ଥାନ ନାହିଁ କହିଲେ ଚଳେ। ଓଡ଼ିଆରେ ଦୁଇଟି ଶବ୍ଦର ଏକତ୍ର ଅବସ୍ଥାନ ଯୋଗୁଁ କିପରି ସନ୍ଧି ହୁଏ ନାହିଁ ତାହାର କେତେ ଉଦାହରଣ ପ୍ରଥମେ ଦେଖିବା। ଧରନ୍ତୁ ଲଙ୍କା ଆମ୍ବ, ସମସ୍ତେ ଲଙ୍କା ଆମ୍ବ ହିଁ କହନ୍ତି, କେହି ଲଙ୍କାମ୍ବ କହନ୍ତି ନାହିଁ। ଖଟା ଆଚାର, କେହି ଖଟାଚାର କହନ୍ତି ନାହିଁ। କିମ୍ବା ବୁଢ଼ା ଆଙ୍ଗୁଠି, କେହି ବୁଢ଼ାଙ୍ଗୁଠି କହନ୍ତି ନାହିଁ। ଖଣ୍ଡିଆ ଆଣ୍ଠୁ, ଖଣ୍ଡିଆ ଆଣ୍ଠୁ କହନ୍ତି ନାହିଁ। କିମ୍ବା ବଡ଼ ଆବୁକୁ ବଡ଼ାବୁ କହନ୍ତି ନାହିଁ। ସଞ୍ଜ ଆଳତୀକୁ କେହି ସଞ୍ଜାଳତୀ କହନ୍ତି ନାହିଁ। ପଚା ଆଳୁକୁ କେହି ପଚାଳୁ କହନ୍ତି ନାହିଁ। ସଢ଼ା ଆଳୁକୁ କେହି ସଢ଼ାଳୁ କହନ୍ତି ନାହିଁ। ଏବଂ ଜହ୍ନ ଆଲୁଅକୁ କେହି ଜହ୍ନାଲୁଅ କହନ୍ତି ନାହିଁ। ଏଥିରୁ ଜଣାପଡ଼ୁଛି ବୁଢ଼ା ଆଙ୍ଗୁଠିଟା ସର୍ବଦା ବୁଢ଼ା ଆଙ୍ଗୁଠି ହୁଏ, କିନ୍ତୁ ବୃଦ୍ଧ ଅଙ୍ଗୁଳି ବା ଅଙ୍ଗୁଷ୍ଠୀ ସର୍ବଦା ବୃଦ୍ଧାଙ୍ଗୁଳି ବା ବୃଦ୍ଧାଙ୍ଗୁଷ୍ଠି ହିଁ ହୁଏ। ଜହ୍ନ ଆଲୁଅଟା ସର୍ବଦା ଜହ୍ନ ଆଲୁଅ ହୁଏ, କିନ୍ତୁ ଚନ୍ଦ୍ର ଆଲୋକ କରିଦେଲା ମାତ୍ରକେ ତାହା ଚନ୍ଦ୍ରାଲୋକ ହୋଇଯାଏ। ଏହି ଉଦାହରଣରୁ ସ୍ପଷ୍ଟ ହେଉଛି ଯେ ବାସ୍ତବିକ ସନ୍ଧି ଯୁକ୍ତ ଶବ୍ଦ ମୁଖ୍ୟତଃ ସଂସ୍କୃତ ଭାଷାରୁ ଆମେ ଆହରଣ କରିଛୁ। ଯଥା ଚନ୍ଦ୍ରଟି ସଂସ୍କୃତ, ଆଲୋକଟି ସଂସ୍କୃତ, ସେଟା ହେଲେ ସନ୍ଧି ହେଉଛି, କିନ୍ତୁ ଜହ୍ନଟି ଓଡ଼ିଆ ଏବଂ ଆଲୁଅଟି ଓଡ଼ିଆ, ତେଣୁ ଜହ୍ନାଲୁଅ ହେଉନାହିଁ।

0: ସେଥିପାଇଁ ମୁଁ ମୂଳରୁ କହିଲି ଯେ ଓଡ଼ିଆ ଭାଷାର ଯାହା ପ୍ରକୃତି ତହିଁରେ ସନ୍ଧିର ବିଶେଷ ପ୍ରୟୋଗ ହୁଏ ନାହିଁ, ତେଣୁ ଯାହାର ପ୍ରୟୋଗ ହୁଏ ନାହିଁ ଆମେ ତାକୁ ଆବଶ୍ୟକ ବୋଲି କାହିଁକି କହିବା। ଏମିତି ଆହୁରି ଉଦାହରଣ ଦିଆଯାଇପାରିବ, ଚୋରା ଅଫିମ ଚୋରାଫିମ କହିବା, କିମ୍ବା ଋଣ ଆଦାୟଟିକୁ ଋଣାଦାୟ କହିବା, ଖଣ୍ଡ ଇଟାଟାକୁ ଖଣ୍ଡେଟା କହିବା, ଓଡ଼ିଶା ଇତିହାସଟାକୁ ଓଡ଼ିଶୀ ଇତିହାସ କହିବା, ବା ତରଳ ଇନ୍ଧନଟାକୁ ତରଳେନ୍ଧନ କହିବା, ତାହେଲେ ଆମ ଭାଷାଟା ବିଗିଡ଼ିଯିବ। ଆମେ ଯାହା କହିବା ତାହା ସଂସ୍କୃତର ସନ୍ଧି ନିୟମ ଅନୁସାରେ ଠିକ୍, କିନ୍ତୁ ଆମର ବୁଝିବା ଶକ୍ତି ଅନୁସାରେ ତାହା ଅପରିଚିତ ଶବ୍ଦ, ଏବଂ ଅପରିଚିତ ଶବ୍ଦକୁ ଯେତେ ବଡ଼ ବଡ଼ ଅକ୍ଷରରେ ଲେଖିଲେ ବା ଯେତେ ଉଚ୍ଚ ସ୍ୱରରେ କହିଲେ ସୁଦ୍ଧା ପାଠକ କି ଶ୍ରୋତା ତାହା ବୁଝିପାରନ୍ତି ନାହିଁ। ଏ ବିଷୟରେ ସଚେତନ ହୋଇ ଆମେ ଓଡ଼ିଆ ଭାଷାରେ ସନ୍ଧିର ସ୍ଥାନ କେଉଁଠି ତାହା ସ୍ଥିର କରିବାକୁ ପଡ଼ିବ, ଏବଂ ସଂସ୍କୃତ ଭାଷାର ଯେଉଁ ଶବ୍ଦଗୁଡ଼ିକ ଓଡ଼ିଆରେ ସେହି ରୂପରେ ଗ୍ରହଣ ହୋଇଯାଇଛି ତାକୁ ସେହି ରୂପରେ ରଖିବାକୁ ପଡ଼ିବ। ମୁଁ କହୁନାହିଁ ବିଦ୍ୟା ଆଳୟ କହିବା, ଆମେ ବିଦ୍ୟାଳୟ କହିବା ଏବଂ ସେ ସନ୍ଧି ରୂପଟି ଜାଣିଥିଲେ ଭଲ, କିନ୍ତୁ ବଡ଼ ଓଷାଟାକୁ ବଡ଼ୋଷା କହିବା, ଉପରଓଳିକୁ ଉପରଓଳି କହିବା, ଗୁଡ଼ ଉଖୁଡ଼ାକୁ ଗୁଡ଼ ଉଖୁଡ଼ା କହିବା, ଏଇଟା ଓଡ଼ିଆ ଭାଷାର ଚରିତ୍ର ଭିତରେ ଯାଉନାହିଁ। ମିଠା ଔଷଧକୁ ସନ୍ଧି କଲେ ମିଠା ଔଷଧ ହେବ, ଦୀର୍ଘ ପକୁଳ ଦୀର୍ଘ ଉପକୂଳ, କିମ୍ବା ଭିନ୍ନ ଅଳଙ୍କାରକୁ ଭିନ୍ନାଳଙ୍କାର, ଏ ପ୍ରକାର ଅଶୁଣା ଶବ୍ଦ ହିଁ ବାହାରିବ, ଅଦେଖା ଶବ୍ଦ ହିଁ ବାହାରିବ। ତେଣୁ ଓଡ଼ିଆ ଭାଷା ହେଉଛି ଗୋଟିଏ ବିଶ୍ଳେଷଣାତ୍ମକ ଭାଷା, ସବୁ କଥା ସ୍ପଷ୍ଟ ଭାଷାରେ ପ୍ରତ୍ୟେକ ଶବ୍ଦକୁ ଯଥାର୍ଥ ଗୁରୁତ୍ୱ ଦେଇ ଏହା ଉଚ୍ଚାରଣ କରାଯାଏ, ଶବ୍ଦକୁ ଶବ୍ଦ ଯୋଡ଼ି ବାକ୍ୟକୁ ସଂକ୍ଷିପ୍ତ କରିଦେବାର ପରମ୍ପରା ଓଡ଼ିଆ ଭାଷାରେ ସୁପ୍ରତିଷ୍ଠ ନୁହେଁ। ତେଣୁ ସନ୍ଧି କରିବା ପୂର୍ବରୁ ଆମକୁ ଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏବେ ବେଳେବେଳେ ଆମେ ଦେଖୁଛୁ ଯେ ଅନେକ ଇଂଲିଶ ଶବ୍ଦ ଆସୁଛି, ଏବଂ ସେ ଇଂଲିଶ ଶବ୍ଦଗୁଡ଼ାକ ମଧ୍ୟ ଆମେ ଯେତେବେଳେ ଲେଖୁଛୁ ତାକୁ ସନ୍ଧି କରିଦେଉଛୁ। ଉଦାହରଣ ସ୍ୱରୂପ ଟାଇମ୍ ପାସ୍, ଟାଇମ୍ ପାସ୍, ମ ଆଉ ପ ମିଶିକିରି ପ ଲେଖିବେ ଆଉ ଟାଇମ୍ ପାସ୍ କହିବେ, ଏଇଟା ଓଡ଼ିଆ ଭାଷା ପାଇଁ ଗ୍ରହଣୀୟ ନୁହେଁ। କିମ୍ବା ଧରନ୍ତୁ ତାସ୍ ଖେଳ କହିବେ, ସ୍ଖଳନରେ ଯେଉଁ ସ୍ଖ ଲାଗେ ତାକୁ ତାସ୍ ଖେଳ କରିଦେଲେ ସେ ଆମ ପାଇଁ ଅବଧ୍ୟ ହୋଇଯିବ, ଇଏ କି ନୂଆ ପ୍ରକାରର ଖେଳଟିଏ ବାହାରିଲା। କିମ୍ବା ଧରନ୍ତୁ ଆମେ କହିବା ଲାସ୍ ଚିହ୍ନଟ, ଲାସ୍ ଲେଖିଲା ପରେ ତା ତଳେ ଗୋଟେ ଚ, ନିଶ୍ଚୟରେ ଯେଉଁ ଚଟା ଲାଗେ ଲଗେଇ ଦେଖିଲେ ଲାସ୍ ଚିହ୍ନଟ କଲେ ସେ ଆଉ ମୋଟେ କେହି କିଛି ବୁଝିପାରିବେ ନାହିଁ। କିନ୍ତୁ ଆମେ ଦେଖୁଛୁ ଯେ ମୁଦ୍ରିତ ଗଣମାଧ୍ୟମରେ ଅନେକ ସମୟରେ ହଳନ୍ତ ପରେ ଯେଉଁ ବର୍ଣ୍ଣଟି ଆସୁଛି ତାହା ପୂର୍ବ ବର୍ଣ୍ଣ ସହିତ ବିନା କାରଣରେ ମିଶିଯାଉଛି, ଏବଂ ଆମକୁ ଯାହା ପଢ଼ିବାକୁ ମିଳୁଛି ତାହା ଅପରିଚିତ ଅପରିଚିତ ଲାଗୁଛି, ଓଡ଼ିଆ ଓଡ଼ିଆ ଲାଗୁନାହିଁ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ସନ୍ଧି କେତେ ଆବଶ୍ୟକ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ରହିଛି କେତୋଟି ପଲ୍ଲୀଗୀତ, ଶିଳ୍ପୀ ଅଞ୍ଜଳି ମିଶ୍ର। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଅନନ୍ତ ଶାନ୍ତିରାଜ ଖୋସଲା। ଶିଳ୍ପୀ ପ୍ରଥମେ ଗାଇଛନ୍ତି, ଚମ୍ପା ଫୁଲଟିଏ ପାଇଲି ରାଧା ନାଇବେ ବୋଲି, ତାହାର ବାସତ ଭ୍ରମର ନେଲାଣି ତାହା ମୁଁ ନାଇବି ନାହିଁ, ହେ କୃଷ୍ଣ ନିଅ ଫେରାଇ।

ଶିଳ୍ପୀ ଏଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। କୃଷ୍ଣ ବନେ ଯିବା ଶୁଣି ଯଶୋବନ୍ତୀ ରାଣୀ, ପୁତ୍ର କୋଳେ ଧରି କାନ୍ଦି କହି ମଞ୍ଜୁବାଣୀ।

ମେଘ ତ ଆସିଲା କଳାହାଣ୍ଡି ଆଲୋ କାନ୍ଥେ ଛିଟିକିଲା ପାଣି ବହୁ ବାପଘର ପାଖ ରାଇଚଲୋ ବହୁକୁ କେଛି ବୁଆଣି ପୁରାତନ ରଚନାର ଶିଳ୍ପୀ ଅଞ୍ଜଳି ମିଶ୍ର।

ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀଗୀତ, ଶିଳ୍ପୀ ଥିଲେ ଅଞ୍ଚଳି ମିଶ୍ର। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଅନନ୍ତ ଶାନ୍ତିରାଜ ଖୋସଲା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ଆକାଶବାଣୀ ପ୍ରଚାର କରୁଛୁ ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବଦେବୀ। ଆଲୋଚକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦେବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ୱ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପଦଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିରଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର। ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମରେ ରହିବେ ନୃସିଂହ ଏବଂ ଉତ୍ତର ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏହି କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏହି ଯେଉଁ ମୂର୍ତ୍ତିଗୁଡ଼ିକ ସବୁବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥୀ, ତାପରେ ଘୋଡ଼ା, ଏସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୁଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥ ଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥ ଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଟି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଛନ୍ତି। ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସେନ ଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ। ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷଭ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ, ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆଇଥାନ୍ତି ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ, ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବୋଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନ ହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ, ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ଶରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାରସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥି ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

କଟକେନ୍ଦ୍ରରୁ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 74ତମ ଭାଗ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ପୂର୍ବରୁ କୁହାଗଲା ସର୍ପ ଭଳି ପରସ୍ପରରେ ଛନ୍ଦି ହୋଇଥିବା ସପ୍ତଶାଳକୁ ସିଧା କରି ଏକ ସ୍ୱରରେ ଛେଦନ କଲେ ଶ୍ରୀରାମ। ଭାବ ଓ ଶବ୍ଦର ଅପୂର୍ବ ସମନ୍ୱୟକାରୀ ଭଞ୍ଜ ସେଠି ନାଗବନ୍ଧ ଅଳଙ୍କାର ପ୍ରୟୋଗ କରିଥିଲେ। ସ୍ୱର ପ୍ରୟୋଗରୁ ସୁଗ୍ରୀବ ଜାଣିଲା ଯେ ଶ୍ରୀରାମ ସ୍ୱୟଂ ନାରାୟଣ। ସେ ପ୍ରଭୁଙ୍କୁ ସ୍ତୁତି କଲା। ଏଠି ଭଞ୍ଜ ବିଷ୍ଣୁଙ୍କ ଅସ୍ତ୍ର ଚକ୍ରବନ୍ଧରେ ସୁଗ୍ରୀବ ମୁଖରେ ଶ୍ରୀରାମଙ୍କ ସ୍ତୁତି କରାଇଛନ୍ତି। ସୁଗ୍ରୀବ କହିଲେ, ହେ ଖରପର ଅର୍ଥାତ୍ ଖର ରାକ୍ଷସର ଶତ୍ରୁ, ହେ ସର୍ବବ୍ୟାପକ ବିଭୁ, ତୁମେ ସୀତା ରୂପିଣୀ ସାଧବୀଙ୍କ ମେଳରେ ଅଛ। ତୁମେ ମେଘବର୍ଣ୍ଣ ତନୁ ସମ୍ପନ୍ନ, ତୁମର ଭା ଅର୍ଥାତ୍ ପ୍ରଭା ସୂର୍ଯ୍ୟ ଭଳି, ତୁମ ବୀର ଭା ଅର୍ଥାତ୍ ବୀରତ୍ୱର ତେଜ ନୂତ ବା ବନ୍ଦନୀୟ, ତୁମେ କ ବା ସୂର୍ଯ୍ୟଙ୍କ ଜ୍ଞାତି ଅର୍ଥାତ୍ ସୂର୍ଯ୍ୟବଂଶୀ ଦଶରଥଙ୍କଠାରୁ ଜନ୍ମ, ତୁମେ ଅନ୍ୟ ଅର୍ଥରେ ବୀରଭାନୁ ବା ବୀର ସୂର୍ଯ୍ୟ, ତୁମେ ପୁଣି କ ବା ନାରାୟଣ ପୃଥିବୀ ପୃଷ୍ଠରେ ଜନ୍ମି ଅଛ, ତୁମେ ବି ବା ଗରୁଡ଼ର ଈଶ ବା ପ୍ରଭୁ, ତେଣୁ କ ବା ବ୍ରହ୍ମା ନିରତ ବିଭାବି ଅର୍ଥାତ୍ ଆପଣଙ୍କୁ ବ୍ରହ୍ମା ବିଶେଷ ଚିନ୍ତା କରନ୍ତି, ଅନ୍ୟ ଅର୍ଥରେ ହେ ଗରୁଡ଼ର ପ୍ରଭୁ ଆପଣ କବିଙ୍କ ଚିନ୍ତନୀୟ, ତୁମେ ବି ଭାବିକ ବା ତୁମକୁ ବିଶେଷ ଭାବେ ଚିନ୍ତା କରୁଥିବା ଭକ୍ତଙ୍କ ଖେଦ ବା ଦୁଃଖ ଭେଦ କରିବା ପାଇଁ ବଜ୍ରସ୍ୱରୂପ, ତୁମର ଉପାଧି ହେଲା ବିପଦ ଭେଦନ, ବିଦପର ଅର୍ଥାତ୍ ଜ୍ଞାନୀ ଶ୍ରେଷ୍ଠ ତୁମକୁ ଯଜ୍ଞରେ ଘୃତ ଦାନ କରନ୍ତି, ଦଶ ଅବତାର ଧରି ଏ ଭୁବି ବା ଭୁବନକୁ ରକ୍ଷା କର। ଏଭଳି ଚକ୍ରବନ୍ଧରେ ସ୍ତୁତି କରି ଓଳଗି ହେଲା ବା ପ୍ରଣାମ କଲା ସୁଗ୍ରୀବ। ଦୁଇ ଭାଇ ମନ୍ତ୍ରୀ ସଙ୍ଗରେ ଗଲାବେଳେ ବାଟରେ ଏକ ଦିବ୍ୟ ସର ବା ପୁଷ୍କରିଣୀର ଜଳ ଭିତରୁ ବାଦ୍ୟନାଥ ଶୁଣିଲେ। ପ୍ଲବଗ ଅର୍ଥାତ୍ ବାନରକୁଳ ଚନ୍ଦ୍ର ସୁଗ୍ରୀବ କହିଲେ, ମନ୍ଦକର୍ଣ୍ଣ ନାମରେ ବନୌକା ବା ଋଷି ଏଠାରେ ତପସ୍ୟା କରୁଛନ୍ତି, କାଳେ ତପସ୍ୟା କରି ଇନ୍ଦ୍ରପଦ ନେଇଯିବେ, ସେ ଭୟରେ ଅପ୍ସରା ପଠାଇ ଇନ୍ଦ୍ର ତାଙ୍କ ତପଭଙ୍ଗ କରାଇଲେ। ମୁନି ଅଧୈର୍ଯ୍ୟ ହେଲେ, ସେମାନଙ୍କୁ ପୁର ନିର୍ମାଣ କରି ରଖାଇଲେ, ଏବେ ସେ ବାଦ୍ୟ ଶୁଭୁଛି। ରାମଙ୍କ ଅଭୟ ପାଇ ସୁଗ୍ରୀବ ବାଳୀର ସିଂହଦ୍ୱାରରେ ବୀର ଡାକ ଦେଲା। ମଧ୍ୟାହ୍ନ କାଳରେ ବାଳୀ ଶୟନ କରିଥିଲା, ସେ ବାରୁଣୀ ମଦ୍ୟପାନ କରିଥିଲା। ବାରୁଣୀ ଅର୍ଥାତ୍ ପଶ୍ଚିମ ଦ୍ୱାରରେ ଶବ୍ଦ ଶୁଣି ଧାଇଁଲା, ମଦ୍ୟପାନ ହେତୁ ପୂର୍ବ ଦିଗ ତାକୁ ପଶ୍ଚିମ ଦିଗ ମନେ ହେଲା। ଗୋଟିଏ ବଜ୍ର ଭଳି ମୁଥ ମାରି ସୁଗ୍ରୀବର ଦମ୍ଭ ପର୍ବତକୁ ବିଭଞ୍ଜନ ଅର୍ଥାତ୍ ବିଶେଷ ଭାବେ ଭାଙ୍ଗିଦେଲା। ବଣୁଆ ଶୁଖିଲା ନଈରେ ବଢ଼ି ଜଳ ଆସି ଚାଲିଗଲା ଭଳି ସୁଗ୍ରୀବ ଗୁହାରେ ଲୁଚିଗଲା। ଏହା ଦେଖି ଦାଶରଥୀ କହିଲେ, ମୋ ମିତ୍ରଠାରେ କିଛି ବଳ ନାହିଁ। ହନୁମାନ ସୁଗ୍ରୀବଙ୍କ ମାନ ବଞ୍ଚାଇବା ପାଇଁ କହିଲେ, ସୁଗ୍ରୀବ ମେରୁ ଭଳି, କିନ୍ତୁ ବ୍ରହ୍ମ ପ୍ରଳୟ ଆସିଲେ ମେରୁ ମଧ୍ୟ ରହେ ନା, ବାଳି ସେହି ବ୍ରହ୍ମ ପ୍ରଳୟ ଭଳି ବୃଷଦଂଶ ବା ବିରାଡ଼ି ଭୟରେ ଇନ୍ଦୁର ବା ମୂଷା ଭଳି ହୋଇ ବାଳି ଆଗକୁ ଆଉ ଯିବାକୁ ମନା କଲା ସୁଗ୍ରୀବ। ରଘୁନନ୍ଦନ ସୁଗ୍ରୀବକୁ ଆଲିଙ୍ଗନ କରି ବଳ ଦେଲେ ଏବଂ କହିଲେ, ବେନୀ ଭାଇ ଏକାଭଳି ଦିଶିବାରୁ ବାରି ପାରିଲି ନାହିଁ। ବନ ମଲ୍ଲିମାଳା ସୁଗ୍ରୀବ କଣ୍ଠରେ ଲମ୍ବେଇ ଚିହ୍ନ ରଖିଲେ ଶ୍ରୀରାମ।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 74ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ଶିବରାଣୀ ମହାପାତ୍ର। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସ୍ୟଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: କିଛି କଥା କିଛି ଗୀତର ଉପସ୍ଥିତି ସେଥିପାଇଁ ପ୍ରତି ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁର

ବନ୍ଧୁ, ଋତୁଚକ୍ରରେ ବର୍ଷା ଋତୁର ଆଗମନ ପ୍ରକୃତି ପାଇଁ ଏକ ନୂତନ ଜୀବନର ସନ୍ଦେଶ ଆଣିଦିଏ। ଗ୍ରୀଷ୍ମର ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ପରେ ଯେତେବେଳେ ଆକାଶରେ କଳାମେଘ ଛାଇଯାଏ ଏବଂ ବର୍ଷାର ପ୍ରଥମ ଧାରା ଧରା ଉପରେ ପଡ଼େ, ସେତେବେଳେ ପ୍ରକୃତି ଯେପରି ନୂଆ ଜୀବନ ପାଇଲା ପରି ମନେହୁଏ। ପ୍ରଥମ ବର୍ଷା ବୁନ୍ଦା ମାଟିରେ ପଡ଼ିବା ମାତ୍ରେ ମାଟିର ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ। ଏହି ସୁଗନ୍ଧ ପ୍ରତ୍ୟେକ ମଣିଷର ମନକୁ ଆନନ୍ଦରେ ଭରିଦିଏ। ଗଛପତ୍ର ଧୂଳିମୁକ୍ତ ହୋଇ ସବୁଜ ସତେଜ ଦେଖାଯାଆନ୍ତି ଏବଂ ପ୍ରକୃତି ନୂଆ ରୂପରେ ସଜେଇ ହେଲା ପରି ମନେହୁଏ।

ବନ୍ଧୁ, ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଂଶ ଲୋକ ବର୍ଷା ଜଳ ଉପରେ ନିର୍ଭର କରନ୍ତି। ବର୍ଷା ହେଲେ ଜମି ଚାଷ ଉପଯୋଗୀ ହୁଏ। ଧାନ, ମୁଗ, ବିରି, ମକା, ଡାଲି, ପନିପରିବା ଏମିତି କେତେ କ'ଣ ଫସଲ ଭଲ ହୁଏ। ଭଲ ବର୍ଷା ହେଲେ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଏ ଏବଂ ଦେଶର ଅର୍ଥନୀତି ମଜବୁତ ହୁଏ। ତେଣୁ ବର୍ଷାକୁ କୃଷକଙ୍କ ଜୀବନରେ ଆଶାର ଆଲୋକ ବୋଲି କୁହାଯାଏ। ବର୍ଷା ଆସିଲେ ପଶୁପକ୍ଷୀମାନେ ଖୁସି ହୁଅନ୍ତି, ମୟୂର ନୃତ୍ୟ କରେ, ବେଙ୍ଗ ଡାକିବା ଆରମ୍ଭ କରେ, ପକ୍ଷୀମାନେ କଳରବ କରନ୍ତି, ପଶୁମାନେ ପାଣି ପିଇବାର ସୁଯୋଗ ପାଆନ୍ତି ଏବଂ ଉଦ୍ଭିଦମାନେ ସତେଜ ହୋଇ ପଢ଼ିବା ଆରମ୍ଭ କରନ୍ତି। ବର୍ଷା ପୃଥିବୀର ଜୈବ ବିବିଧତାକୁ ବଜାୟ ରଖିବାରେ ଗୁରୁତ୍ୱ ବହନ କରେ।

ସତରେ ବନ୍ଧୁ, ବର୍ଷା ପ୍ରକୃତିର ଏକ ଅମୂଲ୍ୟ ବରଦାନ। ବର୍ଷା ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ। ବର୍ଷା ଆମକୁ ଖାଦ୍ୟ, ପାଣି, ସବୁଜ ପରିବେଶ, ସୁସ୍ଥ ଜୀବନ ପ୍ରଦାନ କରେ। ଏ ବର୍ଷା ପାଇଁ ତାପମାତ୍ରା ହ୍ରାସ ପାଏ ଏବଂ ଗରମରୁ ଆରାମ ମିଳେ। ଜଙ୍ଗଲ, ବଗିଚା, ପାହାଡ଼ ସବୁ ସୀମାରେ ଭରିଯାଏ। ଭୂତଳ ଜଳସ୍ତର ବି ବୃଦ୍ଧି ପାଏ। କୂଅ ନଳକୂପରେ ପାଣି ରହେ, ଯାହାକି ଲୋକମାନଙ୍କ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏତେସବୁ ପରେ ହେ ବର୍ଷା ଅନେକ ସମସ୍ୟା ବି ଆଣିଦିଏ। ବର୍ଷାର ଲାଭ ସହିତ ଏହାର ଅନେକ କୁପ୍ରଭାବକୁ ମଧ୍ୟ ଆମକୁ ସାମ୍ନା କରିବାକୁ ପଡ଼ିଥାଏ।

ବନ୍ଧୁ, ବର୍ଷା ଧୋକା ଦେଇ ନାହିଁ। ଭାରି ବର୍ଷା ଅନେକ ସମସ୍ୟା ସୃଷ୍ଟି କରେ। ଆମ ଜୀବନରେ ବର୍ଷାର ଅନେକ ଉପକାରିତା ରହିଛି, କିନ୍ତୁ ଏହି ବର୍ଷା ଦିନେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ସାଧାରଣ ଜନଜୀବନଠାରୁ ଆରମ୍ଭ କରି ଶିକ୍ଷା, ଯାତାୟତ, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ସାମାଜିକ ଜୀବନ ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ବର୍ଷାର ପ୍ରଭାବ ପଡ଼େ। ବିଶେଷକରି ବର୍ଷାଦିନେ ଯାତାୟତରେ ସମସ୍ୟା ଦେଖାଦେଇଥାଏ। ବର୍ଷାଦିନେ ରାସ୍ତାଘାଟ ପାଣିରେ ବୁଡ଼ିଯାଏ। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିବାର ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୁଏ। ରାସ୍ତାରେ ଖାଲଖମା ଦେଖାନଯିବାରୁ ଦୁର୍ଘଟଣାର ସମ୍ଭାବନା ବଢ଼ିଯାଏ। ବସ୍, ଟ୍ରେନ୍ ଓ ଅନ୍ୟାନ୍ୟ ଯାନବାହନ ବିଳମ୍ବରେ ଚାଲେ। ଅଫିସ ଯିବା ଲୋକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଗନ୍ତବ୍ୟ ସ୍ଥାନରେ ଠିକ୍ ସମୟରେ ପହଞ୍ଚପାରନ୍ତି ନାହିଁ।

ବନ୍ଧୁ, ବର୍ଷା ଦିନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼େ। ପ୍ରବଳ ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିବାରେ ଅସୁବିଧା ଭୋଗ କରନ୍ତି। ଅନେକ ସମୟରେ ବିଦ୍ୟାଳୟ ମଧ୍ୟ ବନ୍ଦ ରହେ, ଫଳରେ ପାଠପଢ଼ା ବାଧାପ୍ରାପ୍ତ ହୁଏ। ବିଶେଷକରି ଏହି ବର୍ଷା ଦିନରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ବର୍ଷାଦିନେ ମଶା, ମାଛି ଓ ବିଭିନ୍ନ କୀଟପତଙ୍ଗମାନଙ୍କର ସଂଖ୍ୟା ବଢ଼ିଯାଏ। ଏଥିଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ବି ହୁଏ। ଦୂଷିତ ପାଣି ପିଇବା କିମ୍ବା ଅସ୍ୱଚ୍ଛ ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ, ହଇଜା ସହିତ ଅନେକ ସଂକ୍ରାମକ ରୋଗ ମଧ୍ୟ ହୁଏ। ଥଣ୍ଡା, କାଶ ଓ ଜ୍ୱର ମଧ୍ୟ ଏହି ସମୟରେ ଅଧିକ ଦେଖାଦିଏ।

0: ଜଲ୍ଦି ତ ଚିନ୍ତା କର ରାଜୁ, ମୋବାଇଲ ଛାଡେ।
1: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
0: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡ ରେ।
1: ତମେ ତ ବଞ୍ଚେଇ ଦେଲ ଦିଦି,
0: କାମରୁ ନୁହେଁ।
2: ଆର୍ବିଆଇ କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: ବନ୍ଧୁ, ଏ ବର୍ଷା ଦିନେ ଆହୁରି ଅନେକ ସମସ୍ୟା ଦେଖାଦିଏ। ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୁଏ। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା କିମ୍ବା ତାର ଛିଣ୍ଡିଯିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ଇଣ୍ଟରନେଟ୍, ମୋବାଇଲ୍ ନେଟ୍ୱାର୍କ ମଧ୍ୟ ବ୍ୟାହତ ହୁଏ। ଏହା ଯୋଗୁଁ ଅନ୍ଲାଇନ୍ କାମ, ବ୍ୟବସାୟ ଓ ଶିକ୍ଷା ପ୍ରଭାବିତ ହୁଏ। ବର୍ଷାଦିନେ ବଜାରକୁ ଯିବା ଭାରି କଷ୍ଟକର ହୋଇପଡ଼େ। ପନିପରିବା, କ୍ଷୀର, ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଯୋଗାଣ କମିଯାଏ, ଫଳରେ ଦାମ୍ ବୃଦ୍ଧି ପାଏ। ଗରିବ ଓ ଦିନ ମଜୁରିଆ ଲୋକମାନେ କାମ ନ ପାଇ ଆର୍ଥିକ ସମସ୍ୟାରେ ପଡ଼ନ୍ତି। ଏହା ସହିତ ସହରରେ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିଲେ ବର୍ଷା ପାଣି ଜମି ରହି ଜଳବନ୍ଦୀ ସୃଷ୍ଟି କରେ। ଗ୍ରାମାଞ୍ଚଳରେ କଚା ରାସ୍ତା କାଦୁ ହୋଇଯାଏ। କେତେକ ସ୍ଥାନରେ ନଦୀରେ ବନ୍ୟା ଆସି ଘରବାଡ଼ି, ଫସଲ, ଗୋରୁଗାଈମାନଙ୍କର ଅନେକ କ୍ଷତି ଘଟାଏ। ଲୋକମାନେ ବି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ବନ୍ଧୁ, ବର୍ଷାଦିନେ ଅନେକ ସମସ୍ୟା ଦେଖାଦିଏ, ଏକଥା ସତ, କିନ୍ତୁ ଏହାର ସମାଧାନର ବାଟ ମଧ୍ୟ ରହିଛି। ବର୍ଷାଦିନେ ସମସ୍ୟା କମାଇବା ପାଇଁ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ରାସ୍ତାଘାଟର ମରାମତି କରିବା ସହିତ ନାଳ ଡ୍ରେନ୍ ନିୟମିତ ସଫା ରଖିବା ମଧ୍ୟ ଦରକାର। ବର୍ଷା ଋତୁରେ ଯେହେତୁ ଡେଙ୍ଗୁ, ମ୍ୟାଲେରିଆ, ହଇଜା, ଡାଇରିଆ ଭଳି ରୋଗ ବଢ଼ିଯାଏ, ଏହାର ସମାଧାନ ପାଇଁ ଘର ଆଖପାଖ ପରିବେଶ ସଫା ରଖିବା, କେଉଁଠି ପାଣି ଜମିବାକୁ ନଦେବା, ବିଶୁଦ୍ଧ ପାଣି ପିଇବା, ପରିଷ୍କାର ଖାଦ୍ୟ ମଧ୍ୟ ଖାଇବା, ଏହା ସହିତ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା, ବ୍ୟକ୍ତିଗତ ଭାବେ ଛତା ବର୍ଷାକୋଟ ବ୍ୟବହାର କରିବା ଏବଂ ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଆମେ ଯଦି ପ୍ରକୃତିକୁ ସମ୍ମାନ କରି ଜଳର ସଠିକ୍ ବ୍ୟବହାର କରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା, ତେବେ ଏ ବର୍ଷା ଆମ ପାଇଁ କେବଳ ଆନନ୍ଦ ସମୃଦ୍ଧିର ବାର୍ତ୍ତା ନେଇ ଆସିବା।

0: ଗଳାରେ କଳଙ୍କର ପସରା ଲଦିଦେଲ।
1: ଆପଣ ଏ କଣ କହୁଛନ୍ତି ଭରତ ଭାଇ, ରାମାଜ୍ଞା ଲଙ୍ଘନ କରିବାର ଶକ୍ତି ଲକ୍ଷ୍ମଣର କାହିଁ?
0: ତୁମେ ଭୁଲ କହୁଛ ସୌମିତ୍ରୀ, ତୁମେ କଣ ପୂର୍ବରୁ କେବେ ରାମ ଆଜ୍ଞା ଲଙ୍ଘନ କରିନା?
1: ନା, ଏ ଜନ୍ମରେ ତ ଲଙ୍ଘନ କରିନାହିଁ। ଏମିତି ହେଉ, କେବେ ମୁଁ ଜନ୍ମ ଜନ୍ମାନ୍ତରେ ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ ନ କରେ ଭରତ ଭାଇ।
0: ତୁମେ ଭୁଲି ଯାଉଛ ଲକ୍ଷ୍ମଣ, ତୁମେ ରାମ ଆଜ୍ଞା ଲଙ୍ଘନ କରି ଜନନୀ ଜାନକୀଙ୍କ ମସ୍ତକରେ କଳଙ୍କ।
1: ନା ନା ଭରତ ଭାଇ, ମୁଁ ପୁଣି ଥରେ କହୁଛି, କେବେ ବି ଭାତୃ ଆଜ୍ଞା ଲଙ୍ଘନ କରିନାହିଁ।
0: କରିନା, ସ୍ୱର୍ଣ୍ଣ ମୁର୍ଗ ପଛରେ ଅଗ୍ରଜ ଦୌଡୁଥିଲା ବେଳେ ତୁମକୁ କଣ ମା ଜାନକୀଙ୍କୁ ଏକୁଟିଆ କୁଟୀରରେ ଛାଡ଼ି ଆସିବାକୁ ଅନୁମତି ଦେଇଥିଲେ? ମୁଁ ଜାଣେ ତୁମେ କହିବ, ତ୍ରାହି ଲକ୍ଷ୍ମଣ ଶବ୍ଦ ଶୁଣି କୁଟୀର ଦ୍ୱାରରେ ତିନିଗାର କାଟିଦେଇ ମା ଜାନକୀଙ୍କୁ ତୁମେ ଏକୁଟିଆ ଛାଡ଼ି ଯାଇଥିଲ ନା?
1: ଠିକ ଭାଇ, ଠିକ।
0: ଭୁଲ, ତୁମେ ମୋତେ ଚାହିଁ କୁହ ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ ସ୍ୱର ରାମଙ୍କର ନୁହେଁ ରାକ୍ଷସ ମାରିଚର ବୋଲି ତୁମେ ସ୍ପଷ୍ଟ ଭାବରେ ଜାଣିଥିଲ, ମୁଁ କଣ ମିଛ କହୁଛି? ନିରବ କାହିଁକି? ଅଗ୍ରଜଙ୍କ ନାମରେ ଶପଥ କରି କୁହ, ତାହା ରାମଙ୍କର ସ୍ୱର ନୁହେଁ ବୋଲି ତୁମେ କଣ ଜାଣିନଥିଲ?
1: ଠିକ କହିଛ ଭରତ ଭାଇ, ମୁଁ ଜାଣି ଶୁଣି ରାମାଜ୍ଞା ଲଙ୍ଘନ କରିବାକୁ ବାଧ୍ୟ ହୋଇଥିଲି।
0: କାହିଁକି? ସେଦିନ ଜନନୀ ଜାନକୀଙ୍କର କଟୁ ଭାଷା ମୋତେ ରାମ ଆଜ୍ଞା ଲଙ୍ଘନ କରିବାକୁ ବାଧ୍ୟ କରିଥିଲା।
1: ମୁଁ ବର୍ତ୍ତମାନ ଅନୁଭବ କରୁଛି, ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ ନ କରି ଅନ୍ତତଃ ପ୍ରତିବାଦ କରିଥିଲେ ହୋଇଥାନ୍ତା।
0: ନା ଲକ୍ଷ୍ମଣ, ତୁମ ସ୍ଥାନରେ ମୁଁ ଥିଲେ ଅନ୍ତତଃ ତାର ପ୍ରତିବାଦ କରିଥାନ୍ତି।
2: ଠିକ କହିଛ ଭରତ, ଏଇଥିପାଇଁ ତ ମୁଁ ତୁମକୁ ନ ପଠାଇ ଲକ୍ଷ୍ମଣଙ୍କୁ ସୀତାଙ୍କ ସହିତ ବନକୁ ପଠାଇଥିଲି।
0: କିନ୍ତୁ କୁହନ୍ତୁ, ମାଙ୍କ ମଥାରେ ଆପଣ ଦେଇଥିବା କଳଙ୍କର ଟୀକା କଣ କଲେ ଲିଭିଯିବ? ମହାସତୀ ମୈଥିଳୀ, ଯାହାଙ୍କ ହୃଦୟରେ ସ୍ୱାମୀ ଶ୍ରୀରାମଙ୍କର ବ୍ୟତୀତ ଅନ୍ୟ କାହାର ଛାୟା ପଡ଼ିନାହିଁ ବୋଲି ଅଗ୍ନି ପରୀକ୍ଷା ଦେଇ ସେ ପ୍ରମାଣ କରିଥିଲେ, ମାତ୍ର ସାମାନ୍ୟ ଦୁଇଜଣ ପ୍ରଜାଙ୍କ ଅଭିଯୋଗରେ ଆପଣ ସାରା ଜୀବନ ମା ସୀତାଙ୍କୁ।
2: ଶୁଣ ଭରତ, ଯେଉଁ ପ୍ରଜାମାନେ ମାତାଙ୍କୁ କଳଙ୍କିନୀ ଆଖ୍ୟା ଦିଅନ୍ତି, ସେହି ରାଜ୍ୟରେ ସେ ଆଉ ମହାରାଣୀ ହୋଇ ରହିବା ଉଚିତ ନୁହେଁ।
0: କେବଳ ମାତ୍ର ଦୁଇଜଣ ପ୍ରଜାଙ୍କ ଅଭିଯୋଗରେ ଯୁଗ ଯୁଗ ପାଇଁ ମାଙ୍କୁ କଳଙ୍କିନୀ ଆଖ୍ୟା ଦେଇଦେଲେ।
2: ସ୍ତବ୍ଧ ଭରତ,
0: ମୋତେ ସ୍ତବ୍ଧ କରିଦେଲେ। ଅଯୋଧ୍ୟାରେ ସମସ୍ତ ପ୍ରଜା ଆଉ ସାରା ବିଶ୍ୱବାସୀ ଏହାକୁ ସହ କରିନେବେ ତ? କୁହନ୍ତୁ, ମୋ ମାଙ୍କୁ କିଏ ଓ କେମିତି ଅପବାଦରୁ ମୁକ୍ତ କରିପାରିବ?
2: ଅପେକ୍ଷା କର ଭରତ, ମୋତେ ଆଉ ଦୋଷ ଦିଅ ନାହିଁ। ଯେଉଁ ସମୟ ସୀତାଙ୍କୁ ବନବାସ ଦେଇଛି, ସେହି ସର୍ବଶକ୍ତିମାନ ସମୟ ହିଁ ତାଙ୍କୁ ମହାସତୀ ବୋଲି ପ୍ରମାଣିତ କରିବ ନିଶ୍ଚୟ, ଏହା ମୋର ବିଶ୍ୱାସ।
1: ଶୁଣ ଭରତ, ସେଦିନର କଥା, ଲକ୍ଷ୍ମଣ ତ ମୋ ସାଙ୍ଗରେ ଥିଲେ, ଗୁରୁଦେବ ବିଶ୍ୱାମିତ୍ର ବି ମୋ ସାଙ୍ଗରେ ଥିଲେ। ଆମେ ତାଡ଼କା ସୁବାହୁକୁ ବଦ୍ଧ କରି ସାରିବା ପରେ ସୀତା ସ୍ୱୟମ୍ବର ଦେଖିବାକୁ ମିଥିଳକୁ ଯାଉଥିଲୁ। ଗଙ୍ଗା କୂଳରେ କାହିଁ କେତେ କାଳରୁ ପଥରଟିଏ ପଡ଼ିଥିଲା,
3: ଲକ୍ଷ୍ମଣ
1: ଗୁରୁଦେବ,
3: ଗଙ୍ଗା ନଦୀ କୂଳରେ ବହୁ କାଳରୁ ପଡ଼ିଥିବା ଏ ପଥରଟି ସାମାନ୍ୟ ପଥର ନୁହେଁ, ଏହାକୁ ଉଦ୍ଧାର କରିବାକୁ ରାମ ଆସି ଏଠାରେ ପହଞ୍ଚିଛନ୍ତି। ଯାଅ ଲକ୍ଷ୍ମଣ, ଗଙ୍ଗାରୁ ଜଳ ଆଣି ପଥରଟିକୁ ପରିଷ୍କାର କରି ଧୋଇଦିଅ।
1: ଆପଣଙ୍କ ଆଦେଶ ଶିରଧାର୍ଯ୍ୟ। ଧୋଇ ତ ସାରିଲି, ଏବେ କଣ କରିବାକୁ ହେବ ଗୁରୁଦେବ?
3: ଶୁଣ ରାମ,
2: ଗୁରୁଦେବ,
3: ଏବେ ତୁମେ ଯାଅ, ଏହି ପଥର ଉପରେ ତୁମେ ତୁମର ଡାହାଣ ଗୋଡ଼ ସ୍ଥାପନ କର। ବାସ୍, କଣ ଅନୁଭବ କରୁଛ ରାମ? ଏବେ ଗୋଡ଼ କାଢ଼ି ଆଣ। ଦେଖ ରାମ, କଣ ଦେଖୁଛ?
2: ଇଏ କଣ ହେଲା ଗୁରୁଦେବ? ଏକ ଅସାମାନ୍ୟ ସୁନ୍ଦରୀ ନାରୀ ମୋ ସମ୍ମୁଖରେ ଦଣ୍ଡାୟମାନ।
3: ଶୁଣ ରାମ, ଇଏ ହେଉଛନ୍ତି ଋଷି।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପରମ ତୃପ୍ତିର ହସ। ରଚନା ସୁଧାକର ନନ୍ଦ, ପ୍ରଯୋଜନା ଜଗଦୀଶ ଅଧିକାରୀ। ନାଟକ ପରମ ତୃପ୍ତିର ହସ।

0: ଗୌତମଙ୍କ ପତ୍ନୀ ଅହଲ୍ୟା ସ୍ୱାମୀଙ୍କ ଅଭିଶାପରେ ସେ ଏଠି କେଉଁ କାଳରୁ ପଥର ହୋଇ ପଡ଼ିଥିଲେ। ତାଙ୍କୁ ଏମିତି ମୁଁ କରିନାହିଁ, ସମୟ କରିଛି। ରାମଙ୍କ ଚରଣ ବାଜିବାରୁ ପଥର ତାର ଅଭିଶାପ ମୁକ୍ତ ହୋଇଛି। ଯାଅ ଲକ୍ଷ୍ମଣ, ଗୌତମ ଋଷିଙ୍କୁ ଡାକି ଆଣ। ରାମ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ତାଙ୍କ ହାତରେ ସମର୍ପଣ କରି ସମୟର ମର୍ଯ୍ୟାଦା ରକ୍ଷା କରନ୍ତୁ।
1: ଦେଖିଲ ତ ଭରତ, ପାଷାଣୀ ଅହଲ୍ୟାକୁ ମୁଁ ନୁହେଁ, ଲକ୍ଷ୍ମଣ ନୁହେଁ, ଗୁରୁଦେବ ବିଶ୍ୱମିତ୍ର ବି ନୁହନ୍ତି, ସମୟ ହିଁ ସବୁ କରିଛି। ଭାଇ ଭରତ, ସମୟ ଉପରେ ଭରସା ରଖ। ଏଇ ତ ଗୁରୁଦେବ ବିଶ୍ୱମିତ୍ର ଆସିଗଲେଣି।
2: ପ୍ରଣାମ ଚରଣେ ଗୁରୁଦେବ।
1: ଆପଣ କୁହନ୍ତୁ ଗୁରୁଦେବ, ସୀତାଙ୍କୁ ମୁଁ ନିର୍ବାସନ ଦେଇଛି? ମୁଁ ନିଜେ ମୋର ହୃତ୍ପିଣ୍ଡକୁ କାଟି ଫିଙ୍ଗି ଦେଇଛି, ଏହା ସତ ନା ମିଛ?
0: ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଏଠାକୁ ଆସି ନାହିଁ ରାମ, ମୁଁ ଆଜି ତୁମଠାରୁ ଗୁରୁ ଦକ୍ଷିଣା ନେବାକୁ ଆସିଛି। କୁହ, ମୋତେ ମୋ ଦକ୍ଷିଣା ଦେବ କି ନାହିଁ?
1: ମୋର ଆପଣଙ୍କୁ କିଛି ଅଦୟ ନାହିଁ, ମୁଁ କଥା ଦେଉଛି, ଆପଣ ଯାହା ଚାହିଁବେ ମୁଁ ତାହା ଦେବାକୁ ପ୍ରସ୍ତୁତ। ରଘୁକୂଳରେ ମୋର ଜନ୍ମ, ଆପଣ ଟିକିଏ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ନିଶ୍ଚୟ ଆପଣଙ୍କୁ ଗୁରୁଦକ୍ଷିଣା ଦେବି। ଭାଇ ଭରତ, ଜଳ ନେଇ ଆସ, ଗୁରୁଙ୍କ ପାଦ ଧୋଇଦେବା।
3: ଯଥା ଆଜ୍ଞା ଅଗ୍ରଜ। ଆପଣ କୁହନ୍ତୁ ଗୁରୁଦେବ, ଆପଣ କ'ଣ ଚାହାନ୍ତି? ରଘୁକୂଳର ମୌଡ଼ମଣି ମୋ ଅଗ୍ରଜ ପ୍ରତିଜ୍ଞାବଦ୍ଧ।
4: ଆପଣ ନିଃସଙ୍କୋଚରେ ପ୍ରକାଶ କରନ୍ତୁ ଗୁରୁଦେବ, ଆପଣଙ୍କୁ ଆମର କିଛି ଅଦେୟ ନାହିଁ।
1: ଗୁରୁଦେବ, ଆସନ ଗ୍ରହଣ କରନ୍ତୁ।
0: ବେଶ, ଶୁଣ, ଆଜି ମୁଁ ଗଙ୍ଗା ନଦୀରେ ତର୍ପଣ କରୁଥିବା ବେଳେ ଆକାଶ ମାର୍ଗରେ ପତ୍ନୀ ସହିତ ରଥରେ ଯାଉଥିବା ଏକ ଉଦ୍ଧତ ଯୁବକ ତଳକୁ ପାନଛେପ ପକାଇଲା।
1: ହେଇପାରେ ଅଜାଣତରେ ତାହା ସେ କରିବସିଛି,
0: କିନ୍ତୁ ଶୁଣ, ସେ ଯାହା ହେଉ, ସେ ପକାଇଥିବା ଛେପ ମୁଁ ତର୍ପଣ କରିବାକୁ ଯାଉଥିବା ଅଞ୍ଜଳିରେ ଆସି ପଡ଼ିଲା, ତାର ଔଦ୍ଧତ୍ୟ ମୁଁ ସହ୍ୟ କରିପାରିଲି ନାହିଁ।
1: ଗୁରୁଦେବ,
3: ତାପରେ କ'ଣ ହେଲା ଗୁରୁଦେବ?
4: ଆପଣ ଶାନ୍ତ ହୁଅନ୍ତୁ ଗୁରୁଦେବ, ଆପଣଙ୍କ ଚକ୍ଷୁରୁ ଯେଉଁ ଅଗ୍ନିସ୍ଫୁଲିଙ୍ଗ ବାହାରୁଛି।
0: ହଁ ଲକ୍ଷ୍ମଣ, ମୁଁ ପ୍ରତିଜ୍ଞା କରିଛି, ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସେହି ଯୁବକର ରକ୍ତରେ ତର୍ପଣ କରିବି।
5: ମୁଁ କ'ଣ କରିପାରିବି ତୁମେ କୁହ ଭାଇ ଲକ୍ଷ୍ମଣ। ମୋର ନାତୁଣୀ ଚନ୍ଦ୍ରକାନ୍ତିର ସ୍ୱାମୀ ବୋଲି ନୁହେଁ, ଯୁବକ ଜଣକ ନ ଜାଣି ଅପରାଧ କରିଛି ଓ ମୁଁ ତାକୁ ଶରଣ ରକ୍ଷା କରିବାକୁ କଥା ଦେଇଛି।
4: ନ ଜାଣି ହେଲେ ବି ଏପରି କାର୍ଯ୍ୟ କରିବା ଚିତ୍ରାଙ୍ଗଦ ପକ୍ଷେ ଉଚିତ ହୋଇଛି କି?
5: ମୁଁ ମାନୁଛି ଉଚିତ ହୋଇନାହିଁ।
4: ଦେଖନ୍ତୁ, ସେ ହେଉଛନ୍ତି ଗୁରୁଦେବ ବମର୍ଷି ବିଶ୍ୱାମିତ୍ର, ତାଙ୍କ ଅଞ୍ଜଳିରେ ହେଉ ବା ତର୍ପଣ କରୁଥିବା ଯାହାର ଅଞ୍ଜଳିରେ ଥିବା ଜଳ ମଧ୍ୟରେ ଛେପ ପଡ଼ିବା କେହି କ'ଣ ସହ୍ୟ କରିପାରନ୍ତା?
5: କେବେ ବି ନୁହେଁ।
4: ବ୍ରହ୍ମର୍ଷି କ୍ରୋଧିତ ହୋଇ ସୂର୍ଯ୍ୟାସ୍ତ ପୂର୍ବରୁ ସେହି ଦାୟିତ୍ୱହୀନ ଚିତ୍ରାଙ୍ଗଦର ଶିରଚ୍ଛେଦ କରି ତାରି ରକ୍ତରେ ତର୍ପଣ କରିବାକୁ ପ୍ରତିଜ୍ଞାବଦ୍ଧ। ସେ ନିଜେ ବି ପ୍ରତିଜ୍ଞା ପୂର୍ଣ୍ଣ କରିପାରିଥାନ୍ତେ, କିନ୍ତୁ ଯେହେତୁ ତୁମର ଶରଣ ପଶିଛି ବୋଲି ଦିବ୍ୟ ଦୃଷ୍ଟିରେ ଜାଣିପାରିଲେ, ତେଣୁ ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥୀ ହୋଇ ଗୁରୁଦକ୍ଷିଣା ମାଗିଲେ, ଗୁରୁଙ୍କ ଆଜ୍ଞା ପାଳନ କରିବାକୁ ଅଗ୍ରଜ ପ୍ରତିଜ୍ଞାବଦ୍ଧ।
5: ମୁଁ ଜାଣିଛି ପ୍ରଭୁ ପ୍ରତିଜ୍ଞାବଦ୍ଧ, ତାଙ୍କର ଆଜ୍ଞା ଲଙ୍ଘନ କରିବାର ପ୍ରତିଫଳ ମୋତେ ଜଣାଅଛି। ତୁମର ମନେ ଥିବ ଭ୍ରାତା ଲକ୍ଷ୍ମଣ?
4: କ'ଣ ମନେ ପକାଇ ଦିଅ।
5: ବିଭୀଷଣ ଯେତେବେଳେ ଲଙ୍କା ତ୍ୟାଗ କରି ପ୍ରଭୁଙ୍କ ଶରଣ ପଶିବାକୁ ଆସିଲେ, ସୁଗ୍ରୀବ ତାଙ୍କୁ କହିଥିଲେ ରାକ୍ଷସ ଜାତିକୁ ବିଶ୍ୱାସ କରିବା ଉଚିତ ନୁହେଁ, ତାଙ୍କୁ ଶରଣ ଦେଲେ ବିପଦ ଆସିବା ନିଶ୍ଚିତ।
4: ହଁ ମନେ ଅଛି, ପ୍ରଭୁ କହିଥିଲେ ବିପଦ ଆସିବ ବୋଲି ଭୟ କରି ଯିଏ ଶରଣାଗତକୁ ତ୍ୟାଗ କରେ ସେ ପାପୀ, ତାର ମୁଖ ଦର୍ଶନ କରିବା ହିଁ ମହାପାପ।
5: ବେଶ, କୁହ ଭ୍ରାତା ଲକ୍ଷ୍ମଣ, ପ୍ରତିଫଳକୁ ଭୟ କରି ମୁଁ ଯଦି ଚିତ୍ରାଙ୍ଗଦକୁ ତ୍ୟାଗ କରେ ବା ପ୍ରଭୁଙ୍କ ନିକଟରେ ଅର୍ପଣ କରେ, ତାହା ହେଲେ ମୁଁ କ'ଣ ହେବି? ମୋତେ ଜଗତ କ'ଣ କହିବ।

0: ମୁଁ ଜାଣୁଛି ଭକ୍ତ ମହାବୀର, କିନ୍ତୁ ତୁମେ ରାମାଜ୍ଞା ଲଙ୍ଘନ କରିପାରିବ କି?
1: ତା ଛଡ଼ା ଉପାୟ କ'ଣ? ମୁଁ ଜୀବନରେ ପ୍ରଥମ ଥର ପ୍ରଭୁଙ୍କ ଆଜ୍ଞା ଲଙ୍ଘନ କରିବାକୁ ବାଧ୍ୟ ହେଉଛି।
2: ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ଗୁରୁଦେବ, କୁହନ୍ତୁ ସେ ଉଦ୍ଧତ କିଏ, କୋଉଠି ଅଛି?
3: ସେ ଯିଏ ହଉ, ତୁମେ ତାର ଶିରଚ୍ଛେଦ କର। ଦିବ୍ୟ ଦୃଷ୍ଟିରେ ଦେଖି କୁହନ୍ତୁ ଗୁରୁଦେବ, କିଏ ସେ ଯୁବକ, କେଉଁଠି ଅଛି ସେ?
4: ଅଞ୍ଜନାବନରେ ତପସ୍ୟା କରୁଥିବା ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ନିକଟରେ ସେ ଶରଣ ପଶିଛି।
3: ସେ ଯିଏ ହଉ, ଯେଉଁଠି ଥାଉ, ହନୁମାନ ଶରଣରେ ଥିଲେ ବି ତୁମେ ଯଥାଶୀଘ୍ର ଯାଅ ଲକ୍ଷ୍ମଣ, ହନୁମାନଙ୍କୁ ସମ୍ବାଦ ଦିଅ, ମୁଁ ବିଶ୍ୱାମିତ୍ରଙ୍କୁ ଗୁରୁଦକ୍ଷିଣା ଦେବା ପାଇଁ ତାର ଶିରଚ୍ଛେଦ କରିବାକୁ ପ୍ରତିଜ୍ଞାବଦ୍ଧ।
0: ତୁମେ ଠିକ୍ ମନେ ରଖିଛ ଭ୍ରାତା ହନୁମାନ।
1: ମୁଁ ଜାଣେ ରଘୁକୁଳ ନନ୍ଦନ ପ୍ରଭୁ ରାମ ଚିତ୍ରାଙ୍ଗଦର ଶିରଚ୍ଛେଦ କରି ସେହି ରକ୍ତ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କ ଅଞ୍ଜଳିରେ ଆଜିର ସୂର୍ଯ୍ୟାସ୍ତ ପୂର୍ବରୁ ଦେବେ, ଆଉ ସେ ରକ୍ତରେ ବ୍ରହ୍ମର୍ଷି ତର୍ପଣ କରିବେ। ଠିକ୍ ସେମିତି ମୁଁ ବି ଶରଣ ରକ୍ଷା କରିବାକୁ ଚିତ୍ରାଙ୍ଗଦକୁ କଥା ଦେଇଛି, ତେଣୁ ଏକଥା କେମିତି ଛିଡ଼ିବ?
0: ମୁଁ କିଛି ଶୁଣିବାକୁ ଚାହେଁ ନା, ପ୍ରଭୁଙ୍କ ଆଦେଶ ମୁଁ ତୁମକୁ ଜଣାଇଦେଲି, ଆଉ ବିଳମ୍ବ ନ କରି ଚିତ୍ରାଙ୍ଗଦକୁ ନେଇ ପ୍ରଭୁଙ୍କ ନିକଟରେ ପହଞ୍ଚାଅ, କାରଣ ସୂର୍ଯ୍ୟାସ୍ତ ପାଖେଇ ଆସୁଛି।
1: ଜୀବନରେ ପ୍ରଥମ ଥର ମୁଁ ପ୍ରଭୁଙ୍କ ଆଦେଶ ମାନିପାରୁ ନାହିଁ, ମୋର ଶପଥ ମୋତେ ବାଧା ଦେଉଛି।
0: ଏପରି ଦୁଃସାହସ କର ନାହିଁ ଭ୍ରାତା ହନୁମାନ।
1: ଯାଅ ଭାଇ ଲକ୍ଷ୍ମଣ, ପ୍ରଭୁଙ୍କୁ ମୋ ଧର୍ମ ସଂକଟ କଥା ଜଣେଇ ଦିଅ, କାରଣ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମୋ ମନକୁ ମୁଁ ପ୍ରସ୍ତୁତ କରିସାରିଛି।
0: ତୁମେ କ'ଣ ତୁମ ଜିଦ୍ରେ ଅଟଳ?
1: ଜିଦ୍ ନୁହେଁ ଭ୍ରାତା ଲକ୍ଷ୍ମଣ, ଏହା ତ ଧର୍ମ ସଂକଟ। ପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ, ମୁଁ ମୋର ଶରଣାଗତକୁ ରକ୍ଷା କରିବି, ଏହାର ସମାଧାନ କେମିତି ହେବ ଏକଥା ମହାପ୍ରଭୁଙ୍କ ବ୍ୟତୀତ ଆଉ କିଏ ଅଧିକ ଜାଣେ, ସେ ହିଁ ସବୁ କରିବେ। ପାରିବିନି ପ୍ରଭୁ, ତାହା ମୁଁ କରିପାରିବି ନାହିଁ, ବରଂ ଏହି ଅବାଧ୍ୟ ଭକ୍ତକୁ ବଧ କରି ଆପଣ ପ୍ରତିଜ୍ଞା ପୂର୍ଣ୍ଣ କରନ୍ତୁ।
3: ହନୁମାନ, ତୁମେ ଏ କ'ଣ କହୁଛ? ମୋ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅ।
1: ମୁଁ ଆପଣଙ୍କ ସହିତ ଯୁଦ୍ଧ କରିପାରିବିନି ପ୍ରଭୁ।
3: ମୁଁ କିନ୍ତୁ ଯୁଦ୍ଧ କରିବାକୁ ବାଧ୍ୟ।
1: ଆପଣଙ୍କ ଇଚ୍ଛାକୁ କିଏ ବା ଲଙ୍ଘନ କରିପାରିବ? ଯୁଦ୍ଧ ହେବ ପ୍ରଭୁ, ଏ ଯୁଦ୍ଧ କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ନାହିଁ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେବ। ଆପଣ କୋଦଣ୍ଡ ଟଙ୍କାର କରନ୍ତୁ, ମୁଁ ରାମ ନାମ ଜପ କରୁଛି, ରାମ ଓ ନାମ ମଧ୍ୟରେ ଏହି ଯୁଦ୍ଧ ହେବ, ଜଗତ ଦେଖୁ ଏ ଅଦ୍ଭୁତ ମହାସମର।

0: ଏକି ଅସମ୍ଭବ ଯୁଦ୍ଧ। ମୁଁ ମୋ ଆଖିରେ ଠିକ୍ ଦେଖୁଛି ତ? ଗୋଟିଏ ପକ୍ଷରେ କୋଦଣ୍ଡଧାରୀ ରାମ ଓ ଅନ୍ୟ ପକ୍ଷରେ ହନୁମାନଙ୍କ ପଛରେ ସେହି ଅବିକଳ କୋଦଣ୍ଡଧାରୀ ରାମ ଓ ମୋ ସହିତ ଅବିକଳ ଭରତ, ହଁ ଲକ୍ଷ୍ମଣ, ସୁମନ୍ତ, ଶତ୍ରୁଘ୍ନ। କି ଯୁଦ୍ଧ, କି ଭୟଙ୍କର ଯୁଦ୍ଧ, ଏହାର ଶେଷ କୋଉଠି?
1: ଦେଖ ଭରତ ଭାଇ, ହଂସ ଆରୋହଣ କରି ବେଦବର ବ୍ରହ୍ମା ଆସି ଅଗ୍ରଜ ହନୁମାନଙ୍କ ମଧ୍ୟରେ ଦଣ୍ଡାୟମାନ।
2: ହେ ଜଗତ ପିତା ରାମ, ଓ ତୁମ ନାମ ମଧ୍ୟରେ ହେଉଥିବା ଏହି ମହାସଂଗ୍ରାମକୁ ଯଥାଶୀଘ୍ର ବନ୍ଦ କର, ନହେଲେ ଏ ବିଶ୍ୱ ଧ୍ୱଂସ ହୋଇଯିବ। ହନୁମାନ, ତମେ ସ୍ଥିର ହୁଅ, ନାମ ଜପିବା ବନ୍ଦ କର, କାରଣ ଅବତାରୀ ପୁରୁଷ ରାମ ଯୁଦ୍ଧ କରିବା ବନ୍ଦ କରିଦେଲେଣି। ତମେ ଲାଙ୍ଗୁଡ଼ଗଡ଼ରୁ ଶୀଘ୍ର ଚିତ୍ରାଙ୍ଗଦକୁ ମୁକ୍ତ କର, ରାମ ତାକୁ ବଧ କରନ୍ତୁ, ଆଉ ତାରି ରକ୍ତରେ ବିଶ୍ୱାମିତ୍ର ଗଙ୍ଗା ନଦୀରେ ତର୍ପଣ କରନ୍ତୁ। ମୁଁ ବ୍ରହ୍ମା ତୁମକୁ କଥା ଦେଉଛି, ଶିରଚ୍ଛେଦ ହୋଇଥିବା ଚିତ୍ରାଙ୍ଗଦକୁ ମୁଁ ମୃତ ସଞ୍ଜୀବନୀ ମନ୍ତ୍ର ପାଠ କରି ବଞ୍ଚାଇଦେବି।
3: ପ୍ରଭୁ, ମୁଁ କ'ଣ କରିବି, ମୋତେ କୁହନ୍ତୁ ପ୍ରଭୁ ଶ୍ରୀରାମ।
1: ଏପରି ଦୁଃସାହସ କର ନାହିଁ ଭ୍ରାତା ହନୁମାନ।
3: ଯାଅ ଭାଇ ଲକ୍ଷ୍ମଣ, ପ୍ରଭୁଙ୍କୁ କହିଦିଅ ମୁଁ ଯେକୌଣସି ପରିସ୍ଥିତି

0: ମନକୁ ପ୍ରସ୍ତୁତ କରିସାରିଛି।
1: ତଥାପି ତୁମେ ଜିଦ୍ରେ ଅଟଳ।
0: ଜିଦ୍ ନୁହେଁ ଭାଇ ଲକ୍ଷ୍ମଣ, ଇଏ ଧର୍ମ ସଙ୍କଟ। ଏପଟେ ପ୍ରଭୁଙ୍କ ଆଦେଶ ମାନିବା ବା ଶରଣାଗତକୁ ରକ୍ଷା କରିବା। ତେଣୁ ପ୍ରଭୁଙ୍କୁ କହିଦିଅ, ପ୍ରଥମେ ସେ ମୋତେ ବଧ କରନ୍ତୁ, ତାପରେ ଗୁରୁ ଦକ୍ଷିଣା ଦେବାରେ ଆଉ କୌଣସି ବାଧା ରହିବ ନାହିଁ।
1: ବେଶ, ଯଥାଶୀଘ୍ର ଯାଉଛି, କାରଣ ସୂର୍ଯ୍ୟାସ୍ତ ପାଖେଇ ଆସୁଛି।
2: ହନୁମାନ ମୋର ଆଜ୍ଞା ଲଙ୍ଘନ କରି ଠିକ୍ କରି ନାହିଁ। ଯାଅ ଭରତ, ଚିତ୍ରାଙ୍ଗଦ ସହିତ ହନୁମାନଙ୍କୁ ବନ୍ଦୀ କରି ଏଠାକୁ ନେଇ ଆସ।
3: ଆଉ ମୋତେ କେତେ ପରୀକ୍ଷା କରିବେ? ପ୍ରଭୁମାତା ଜାନକୀଙ୍କ ଦ୍ୱାରା ବରପ୍ରାପ୍ତ ହନୁମାନଙ୍କୁ ପରାସ୍ତ ପୁଣି ବନ୍ଦୀ କରିବା ମୋ ପକ୍ଷେ ସମ୍ଭବ କି? ଜାଣି ଜାଣି ମୋତେ ଅପଦସ୍ଥ କରିବାକୁ ଚାହୁଁଛନ୍ତି।
2: ତେବେ ତୁମେ କ'ଣ କହୁଛ ଭରତ? ରଘୁକୁଳର ପୁତ୍ର ହେଇ ମୁଁ ଦେଇଥିବା ବଚନ ରକ୍ଷା କରିପାରିବି ନାହିଁ।
4: ଶୁଣ ରାମ, ତୁମ ବ୍ୟତୀତ ହନୁମାନଙ୍କୁ ଦଣ୍ଡ ଦେବାର ଶକ୍ତି ମୋର ବା ଆଉ କାହାର ଅଛି କି? ଆଉ ବିଳମ୍ବ କରନି ରାମ, ବିଳମ୍ବ ହେଲେ ସୂର୍ଯ୍ୟାସ୍ତ ହୋଇଯିବ, ସୂର୍ଯ୍ୟାସ୍ତ ହେଲେ ମୁଁ ପ୍ରତିଜ୍ଞା ରକ୍ଷା ନ କରି ଆତ୍ମହତ୍ୟା କରେ, ଏହା କ'ଣ ତୁମର ଇଚ୍ଛା?
2: ଗୁରୁଦେବ, ଆପଣଙ୍କର ଆଦେଶ ପାଳିତ ହେବ, ମୁଁ ଆପଣଙ୍କୁ ଗୁରୁଦକ୍ଷିଣା ଦେବି ଦେବି ଦେବି। ଭରତ, ଯଥାଶୀଘ୍ର ମୁଁ ଅଞ୍ଜନବନକୁ ଯାତ୍ରା କରୁଛି। ତୁମେ ଲକ୍ଷ୍ମଣ, ଶତ୍ରୁଘ୍ନ, ରଥାରୋହୀ ଓ ଅଶ୍ୱରୋହୀ ସୈନ୍ୟଙ୍କ ସହିତ ମୋର ଅନୁଗମନ କର।
3: ଯଥାଜ୍ଞା ଭ୍ରାତାଶ୍ରୀ।
0: ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ।
2: ଲାଙ୍ଗୁଳଗଡ଼ ଖୋଲିଦିଅ ହନୁମାନ, ମୋତେ ଚିତ୍ରାଙ୍ଗଦକୁ ଅର୍ପଣ କର, ମୁଁ ତାର ଶିରଚ୍ଛେଦ କରି ସୂର୍ଯ୍ୟାସ୍ତ ପୂର୍ବରୁ ଗୁରୁଦକ୍ଷିଣା ଦେବି। ମୋତେ ବିଶ୍ୱାସ କର, ଗୁରୁଦକ୍ଷିଣା ଦେଲା ପରେ ଚନ୍ଦ୍ରକାନ୍ତିର ସ୍ୱାମୀ ଚିତ୍ରାଙ୍ଗଦ ବଞ୍ଚି ଉଠିବ।
5: ଏ କ'ଣ, ଚିତ୍ରାଙ୍ଗଦ ଶରୀର ଓ ମସ୍ତକ ଯୋଡ଼ିଦେଇ କମଣ୍ଡଳରୁ ଜଳ ସିଞ୍ଚି ମୃତ ସଞ୍ଜୀବନୀ ମନ୍ତ୍ର ପାଠ କଲେ ମଧ୍ୟ ଚିତ୍ରାଙ୍ଗଦ ବଞ୍ଚି ଉଠୁନାହିଁ କାହିଁକି?
4: ବେଦବର ବ୍ରହ୍ମା ରାମ ସ୍ୱୟଂ ବିଷ୍ଣୁ ଅବତାର, ତାଙ୍କ ଖଡ଼ଗରେ ଚିତ୍ରାଙ୍ଗଦର ଶିରଚ୍ଛେଦ ହୋଇଥିବାରୁ ମୃତ ସଞ୍ଜୀବନୀ ନିଷ୍କ୍ରିୟ ହୋଇଯାଇଛି।
5: ଏବେ କ'ଣ କରାଯିବ କୁହନ୍ତୁ ବ୍ରହ୍ମର୍ଷି। ଏହା କେଉଁ ଉପାୟରେ ଆମ ସମସ୍ତଙ୍କର କଥାରକ୍ଷା ହୋଇପାରିବ ଆଉ ଚିତ୍ରାଙ୍ଗଦ ବଞ୍ଚି ଉଠିବ?
4: ଉପାୟ ଅଛି। ମୋର ମନେ ହେଉଛି ଏହି ବିଶ୍ୱରେ ଯଦି ଏପରି କୌଣସି ନାରୀ ଥାନ୍ତି ଯାହାର କେବଳ ଶରୀର ନୁହେଁ ହୃଦୟକୁ ବି ସ୍ୱପ୍ନରେ ପରପୁରୁଷର ଛାୟା ସ୍ପର୍ଶ କରିନଥିବ, ସେହି ମହାସତୀଙ୍କର ସ୍ପର୍ଶ ଜଳ ଛିଞ୍ଚି ଦେଲେ ସେ ନିଶ୍ଚୟ ବଞ୍ଚି ଉଠିବ। ଏହା ସତ୍ୟ ସତ୍ୟ ସତ୍ୟ।
5: ବ୍ରହ୍ମଶ୍ରୀ, ଏପରି ନାରୀ ସ୍ତ୍ରୀ ସଂସାରରେ କ'ଣ ଅଛନ୍ତି ଯାହା ହୃଦୟକୁ ନିଜ ସ୍ୱାମୀ ବ୍ୟତୀତ ପରପୁରୁଷର ଛାୟା ସ୍ୱପ୍ନରେ ସ୍ପର୍ଶ କରିନାହିଁ?
0: ଅଛନ୍ତି ପିତାମହ, ଅଛନ୍ତି। ମୁଁ ବର୍ତ୍ତମାନ ତାଙ୍କ ସ୍ପର୍ଶ ଜଳ ନେଇ ଆସୁଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ।
5: ହଠାତ୍ ହନୁମାନ ପ୍ରଭୁ ଶ୍ରୀରାମଙ୍କର ଜୟ ହେଉ କହି ଆକାଶ ମାର୍ଗକୁ ଉଠି କ୍ଷିପ୍ର ଗତିରେ କେଉଁ ଆଡ଼କୁ ଗଲେ?
4: ମୋର ବିଶ୍ୱାସ ସେ କୌଣସି ସୁଉଦ୍ଦେଶ୍ୟରେ ଯାତ୍ରା କରିଛନ୍ତି। ରାମ, ତୁମେ ସବୁ ଜାଣ, କୁହ ହନୁମାନ କେଉଁ ଆଡ଼କୁ ଗଲେ? ମୁଁ ତୁମର ଗୁରୁ, ସେ ସୃଷ୍ଟିକର୍ତ୍ତା ବ୍ରହ୍ମା, ଆମ ନିକଟରେ ମାୟନ କରି କୁହ ରାମ।
2: ଅପେକ୍ଷା କରନ୍ତୁ ଗୁରୁଦେବ, ସୃଷ୍ଟିକର୍ତ୍ତା ପିତାମହ ବ୍ରହ୍ମାଙ୍କୁ ମୁଁ ସବୁବେଳେ ସେହି ଗୋଟିଏ କଥା କହିଛି ଓ ସେହି କଥାରେ ହିଁ ମୁଁ ବିଶ୍ୱାସ ରଖିଛି। ଆପଣମାନଙ୍କ ମତରେ ମୁଁ ଅବତାରୀ ପୁରୁଷ, କିନ୍ତୁ ଇଚ୍ଛା କଲେ ବି ମୁଁ ସବୁ କରିପାରିବି ନାହିଁ, ସମୟ ହିଁ ସବୁ କରିବ।

ଶେଷ ହେଲା ନାଟକ ପରମ ତୃପ୍ତି ରହସ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାମ ଶରତ କୁମାର ମାଝୀ, ବିଶ୍ୱାମିତ୍ର ବିନାୟକ ମିଶ୍ର, ବ୍ରହ୍ମା ବିଭୂତିଭୂଷଣ ମହାନ୍ତି, ଭରତ ଲଳିତ କାନୁନଗୋ, ଲକ୍ଷ୍ମଣ ଗଣେଶ୍ୱରମ ନାୟକ, ହନୁମାନ ହୈନନ୍ଦିତ ମହାନ୍ତି, ସୀତା ମଧୁସ୍ମିତା ଓଛା। ରଚନା ସୁଧାକର ନନ୍ଦ, ପ୍ରଯୋଜନା ଜଗଦୀଶ ଅଧିକାରୀ, ସହଯୋଗିତା କ୍ରିଷ୍ଣା ମହାନ୍ତି।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଗୀତଟିଏ, ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାରୁ ଗାଇଛନ୍ତି ରତିକାନ୍ତ ଶତପଥୀ।

ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାର ଗୀତଟିକୁ ଗାଇଥିଲେ ରାଧିକାନ୍ତ ଶତପଥୀ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ପଣ୍ଡିତ ଜିତେନ୍ଦ୍ର ଅଭିଷେକଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାମକଲି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ରାମକୋଲି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ
1: ହେଇଗଲା ବନ୍ଦୋବସ୍ତ କାହାର କୁଟୀର ଫିସ୍ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି ସୁଧ କେତେ ଅଛି ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ ଆଉ ଲୋନ୍ ସେତିକି ଯେତିକି ଦରକାର ତା ବି ଯାଞ୍ଚ କରିକି ହେଇଗଲା ବନ୍ଦୋବସ୍ତ ଦରମା ଆଡଭାନ୍ସରେ ପଠେଇଛି
2: RBI କହେ
1: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ
0: ଅଭଲାଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ ଶିଳ୍ପୀ ଅନନ୍ୟ ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର ପ୍ରଥମେ ଶିଳ୍ପୀ ଅନନ୍ୟ ଆଶାବରୀ ସେ ଗାଇଛନ୍ତି ଶ୍ରୀନିବାସ ମହାନ୍ତିଙ୍କ ରଚନା

ଶୁଣୁଥିଲେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ଥିଲେ ଅନନ୍ୟା ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାଲା ପରିବେଷଣ କରିଛନ୍ତି ବନବିହାରୀ ଗ୍ରହାଚାର୍ଯ୍ୟ ଏବଂ ସାଥୀମାନେ ହେଲେ ନିରଞ୍ଜନ ସ୍ୱାଇଁ, ପ୍ରହ୍ଲାଦ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା, ପ୍ରଦ୍ୟୁମ୍ନ କୁମାର ପାଣ୍ଡି ଏବଂ ସତ୍ୟନାରାୟଣ ଆଚାର୍ଯ୍ୟ।

ଭଗବାନ କୃଷ୍ଣ ଯଦି ଆପଣଙ୍କର ପ୍ରାର୍ଥନା କରା ନଯାଏ ଜୀବାତ୍ମା ଚାଲିଯିବା ବେଳେ ପ୍ରାଣ ପ୍ରୟାଣ ସମୟରେ ବାତ ପିତ କପ ରୋଧ ହେଇଗଲେ ଆପଣଙ୍କ ଭଜନ କରିବ କେତେବେଳେ? ଏମିତି ପିତା ମହାବିଷ୍ମ ଚିନ୍ତା ରାଜ୍ୟରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ପଣ୍ଡିତ ଦର୍ଶନ କଲେ ପିତା ଅଦ୍ଭୁତ ଦୃଶ୍ୟ। ଜଣେ ନାରୀ ଅଲୁଳିତ କୁନ୍ତଳ ରାଶିଯୁକ୍ତା ନାରୀ ହାତରେ ଗୋଟିଏ ମଶାଲ ଧରି ସେ ମହାଭାରତ ରଣାଙ୍ଗରେ ଅବତୀର୍ଣ୍ଣ ହେଇଛି। ହାତରେ ମଶାଲ ଧରି କୁଢ଼ କୁଢ଼ ସମଙ୍କ ମୁହଁରେ ଲଗେଇ ଚାଲିଛି, ମଶାଲକୁ ଖୋଜି ତାର ପୁତ୍ର କୁଆଡେ ଚାଲି ଯାଇଛି। ଚିତ୍କାର କରୁଛି ନାରୀ ଜଣକ, କାହିଁ ଗଲୁ ବାପ ଧନା।

କେଇ ଦିନ ପାଇଁ କହିଯାଇଥିଲୁ ଧନ ଆଜି 20 ଦିନରେ ପହଞ୍ଚିଲାଣି, କାଇଁ ଫେରିଲୁନି? ପଣ୍ଡିତ ମଣ୍ଡଳୀ, ମାତୃତ୍ୱ ସୃଷ୍ଟି ହେଇଛି ପୁତ୍ର ବିଚ୍ଛେଦରେ, ମାର ଆତ୍ମା ଆନ୍ଦୋଳିତ ହେଉଛି, ମା ଠାରୁ ବଳି ବଡ ଜିନିଷ ପୃଥିବୀରେ କିଛି ନାହିଁ। ପଲ୍ଲୀ କବି ନନ୍ଦ କିଶୋର ବଳ ଲେଖିଲେ ଗୋଟିଏ ପଦ।

ପଣ୍ଡିତ ସମାଜ ମା ଠାରୁ ବଳି ବଡ ଜିନିଷ କିଛି ନାହିଁ। ପୁଅଟି ତାର ଚାଲିଯାଇଛି, ପୁଅ ପୁଅ ବୋଲି ଚିତ୍କାରୁଛି, ଧନ ମୋର କୁଆଡେ ଚାଲିଗଲୁ। ପଲ୍ଲୀକବି ନନ୍ଦ କିଶୋର ବଳ ଆଉ ଗୋଟିଏ ପଦ ଲେଖିଲେ, ମା

ମନୁଷ୍ୟକୁ ଦେଖେଇଦେଲେ ପିତାମହ ଭୀଷ୍ମ କହିଲେ ନାରୀ ଜଣକ କିଏ ସେ ଏତେ ରାତିରେ ଚିତ୍କାର କରି ପୁଅ ପୁଅ ବୋଲି ଖୋଜି ଚାଲିଛି ଏ ନାରୀ କିଏ ସେ ଭୀଷ୍ମ ଚିନ୍ତା କରୁଛନ୍ତି କହିଲେ ନୁହେଁ।

ଅନ୍ୟ ପଣ୍ଡିତ ସମାଜ ଭୀଷ୍ମ ଚିନ୍ତା କଲେ ଏ ନାରୀ ଜଣକ କଣ କୁନ୍ତୀ କି? ପୁଣି ଚିନ୍ତା କଲେ କୁନ୍ତୀ କାହିଁକି ଚିନ୍ତା କରିବ ପୁଅମାନଙ୍କୁ, ତାଙ୍କ ପୁଅମାନେ ନିଶ୍ଚିନ୍ତ ଭାବରେ ବିଜୟୀ। ପୁଣି ଚିନ୍ତା କଲେ କଣ ଗାନ୍ଧାରୀ କି? ହେଲେ ଗାନ୍ଧାରୀ କାହିଁକି ଖୋଜିବେ? ଯିଏ ଧର୍ମର ଜୟ ହଉ ଚିନ୍ତା କରୁଥିଲେ ସେ କାହିଁକି ଆସିବେ? ହେଲେ ଏ ନାରୀ ଜଣକ କିଏ? ସେ ଏଇ ଚିନ୍ତା କରି ଚିନ୍ତା କଲେ ଡାକିବି ତାକୁ, ନାରୀର ପରିଚୟ ମାଗିବି। ହେଲେ ଏତେ ରାତିରେ ମଶାଲ ଧରି କାହାକୁ ଖୋଜୁଛୁ? କହିପାରିବ ମହାପୁଂସ ମୁଁ କାହା

ତ୍ରିପଦ ଠାରୁ ଆଉ ବଡ କିଛି ନାହିଁ ହେ ମହାପୁଂସ ମୋତେ ଆପଣ କାହିଁକି ଡାକୁଛନ୍ତି କହିପାରିବେ କହିପାରିବେ ମହାପୁଂସ ମୋ ପୁଅ କୁଆଡେ ଯାଇଛି ଭୀଷ୍ମ କହିଲେ ଆଲୋ ମା କିଏ ତୋର ପୁଅ ତୁ କିଏ ସିଏ ତୁମ ପରିଚୟ ନ ପାଇବା ପର୍ଯ୍ୟନ୍ତ ମୁଁ ତୁମର ସନ୍ଧାନ କେମିତି ବତେଇ ପାରିବି ନାରୀ ଜଣକ କହୁଛି ହେ ମହାପୁଂସ ମୋର ପରିଚୟ ଆପଣ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଶୁଣନ୍ତୁ ମୋର ପରିଚୟ ମୁଁ କିଏ ସେ ମୋର ପୁଅ କିଏ ସେ ନାରୀ ଜଣକ ତାର ପରିଚୟ ପ୍ରଦାନ କରିଚାଲିଛି

ନାଗନନ୍ଦିନୀ ନାଗରାଜ କନ୍ୟା ମୋ ନାଁ ବେଲାବଳି ମୋର ପୁଅର ନାଁ ହଉଛି ବେଲାସେନ ମୁଁ ଭୀମଙ୍କର ସହଧର୍ମିଣୀ ମୋରି ପୁଅ ଯାଇଥିଲା ମହାଭାରତ ଯୁଦ୍ଧ କରିବା ପାଇଁ କହିଲା ମା ମୁଁ ପ୍ରତିଜ୍ଞା କରି ଯାଉଛି ଚାରିଦିନ ଭିତରେ ସମର ଶେଷ କରି ଆସିବି ଆଜି 20 ଦିନ ହେଲାଣି ମୋ ପୁଅ ଫେରୁନି ମୋରି ପୁଅ ନାଁ ବେଳସେନ କିଏ ପିତାମହ କହିପାରିବ ମୋ ବେଳସେନ କୋଉଠି ଅଛି କହିପାରିବ ତୋରି ପୁଅ ବେଳସେନ ଶୁଣ ଶୁଣ ମା ଆରେ ଯଦି ବେଳସେନ କଥା କହିଲି ତାହେଲେ ଟିକେ ଧୈର୍ଯ୍ୟ ଧରି ଶୁଣ ମା ତୋ ପୁଅ ବେଳସେନ କୁଆଡେ ଯାଇଛି।

କଲେ ମା, ଆରେ ତୋରି ପୁଅ ବେଳାଳ ସେନ ଆଉ ତୋ ପୁଅ ବେଳାଳ ସେନ ଜୀବନରେ ନାହିଁ। ସମର କ୍ଷେତ୍ରକୁ ଯାଇନି, ଯୁଦ୍ଧ କରିନି, ଗୁରୁ ଦକ୍ଷିଣାରେ ଜୀବନକୁ ଦେଇ ଦେଇଛି। ଦୀପାବଳି କହିଲେ ହେ ମହାପୁଂସ ଅସମ୍ଭବ କଥା।

0: ପିଲାବେଳେ କହିଲେ କପଟରେ ମୋର ସନ୍ତାନର ପ୍ରାଣକୁ କିଏ ନେଇଯାଇଛି?
1: ଆଚ୍ଛା
0: ହେ ମହାପୁଂସ କହିପାରିବେ ମୋ ପୁଅର ମୁଣ୍ଡକୁ କିଏ ନେଇଛି? ତାର ପରିଚୟ ମୋର ଦରକାର। ପିତାମହ ଭୀଷ୍ମ କହିଲା, ମା ତୋ ପୁଅର ମୁଣ୍ଡକୁ ଯିଏ ନେଇଛି ସାଧାରଣ ନୁହନ୍ତି, କେମିତି ତୋ ପୁଅର ମୁଣ୍ଡ କଥା ଶୁଣିବୁ? ରାତି ପହିଲେ ମହାଭାରତ ଯୁଦ୍ଧ ହେଇଥାନ୍ତା, ସନ୍ଧ୍ୟା ସମୟ ଉପଗତ ହେଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୋଲା।

ଶ୍ରୀରାମ ଭଗବାନ କୃଷ୍ଣ ଚାଲିଛନ୍ତି, କୃଷ୍ଣ କୋଟିଏ କନ୍ଦର୍ପ ରୂପକୁ ନିନ୍ଦା କରୁଛନ୍ତି, କର୍ଣ୍ଣରେ ଗଣ୍ଡ ମଣ୍ଡଳକୁ ଝଟକେଇ ଦଉଛି ମକରାକୃତି କୁଣ୍ଡଳ। ଭଗବାନ କୃଷ୍ଣ ଚାଲିଛନ୍ତି, କଣ ହଉଛି ଦେଖିବା, ରାତି ପାଇଲେ ଯୁଦ୍ଧ ହବ। ହେଉ ନିକଟ ନିକଟ।

0: ଟଙ୍କିଆ ତୀରକୁ ପଥରରେ ଘସି ଚାଲିଛି। କୃଷ୍ଣ ପଚାରିଲେ ଏ ବାବୁ ଏତେ ରାତିରେ ନିଶାର ଧରେ କଳଙ୍କିଆ ତୀରଟାକୁ ପଥରରେ କାହିଁକି ଘସୁଛୁ?
1: ରାତି ପାଇଲେ ମହାଭାରତ ଯୁଦ୍ଧ ହେବ ତ ତେଣୁ ଏ କଳଙ୍କ ତୀର ଗୁଡାକ ପଜଉଛି।
0: ଆରେ ବାବୁରେ ତୁ କାହା ସପକ୍ଷରେ ଆସିଛୁ?
1: ପାଣ୍ଡବ ମାନଙ୍କ ସପକ୍ଷରେ।
0: ପାଣ୍ଡବ ମାନଙ୍କ ସପକ୍ଷରେ ଆସିଛୁ? ଏଣିକି ଟିକେ ଛୁଆ ତୁ ଯୁଦ୍ଧ ଶିଖିଛୁ?
1: ଯୁଦ୍ଧ କରିବି।
0: ଏ ଯୁଦ୍ଧ କଣ ଗୋଟେ ଖେଳ କରିକି ବାପା ପାଣ୍ଡବ ମାନଙ୍କୁ ଚିହ୍ନେଇ ପାରିବୁ? ହଁ ମୁଁ ଚିହ୍ନେଇ ପାରିବି। ମୋ ମା ମତେ ବିଦ୍ୟା ଶିଖାଇଛନ୍ତି ନାଗାନ୍ତକ ବିଦ୍ୟା। ସପକ୍ଷର ଲୋକମାନଙ୍କୁ ଚିହ୍ନେଇ ପାରିବି।

କହିଥିଲେ କୌଣସି ପରିସ୍ଥିତିରେ ସମ୍ମୁଖୀନ ହେଲେ ଭଗବାନ ତ ଦେଖାଦେଇପାରନ୍ତି। ଆପଣଙ୍କର ବାମପାଦକୁ ପ୍ରଭୁ ଚାହିଁ ଦିଅନ୍ତୁ। ଭଗବାନ ଯେହେତୁ ଆପଣ ଆପଣଙ୍କର ବାମପାଦରେ ରକ୍ତ ଦାଗ ଲାଗିଯାଇଛି। ଭଗବାନ କୃଷ୍ଣ ହସିଦେଲାରେ ବାବୁ ତୁ ଆଜି ପରୀକ୍ଷାରେ ପାସ୍ କରିଗଲୁ ନା। ଯଦି ମୁଁ ପରୀକ୍ଷାରେ ପାସ୍ କରିଗଲି ପ୍ରଭୁ ଆପଣ ମୋର ଗୁରୁ, ମୁଁ ଆପଣଙ୍କର ଶିଷ୍ୟ, ଗୁରୁ କୃପା ହିଁ କେବଳ ମୋତେ ଆଜି ଦୟା କରନ୍ତୁ, ମୋତେ ଦକ୍ଷିଣା ଭିକ୍ଷା କରନ୍ତୁ। ଗୁରୁପାଦ।

ଗୁରୁ ହେଲେ ମୋତେ ପରୀକ୍ଷା କରିଛନ୍ତି ଦକ୍ଷିଣ ମାଗନ୍ତୁ କହିଲେ ତିନିବାର ସତ୍ୟ କଲେ ମୋତେ ଦକ୍ଷିଣ ମାଗିବି ବେଲାଳ ସେନ ତିନିବାର ସତ୍ୟ କରିଦେଲା କହିଲା ପ୍ରଭୁ ଏଥର ମୋତେ ଦକ୍ଷିଣ ମାଗନ୍ତୁ ଆରେ ବାବୁରେ ତିନିବାର ସତ୍ୟ କରିଛୁ ଧନ ଜନ କିଛି ମୋର ଦରକାର ନାହିଁ ମୋର ଏକମାତ୍ର ଆପଣ ତମର ମୁଣ୍ଡ ଦରକାର ଏଇ ତିନିବାର ସତ୍ୟର ସଫଳତା ଦେଖିବାକୁ ପଡିବ ସଙ୍ଗେ ସଙ୍ଗେ ଭଗବାନ କୃଷ୍ଣଙ୍କ ସୁଦର୍ଶନ ଚକ୍ର ବେଳାସର ମୁଣ୍ଡକୁ କାଟି ପକେଇଲା ଭୀଷ୍ମ କଲେ ଲୋ ବେଳା ବୋଲି ଆଲୋ ଦେଖେ ଏହି ପରିପ୍ରେକ୍ଷୀରେ ତୋ ପୁଅ ବିନା ଯୁଦ୍ଧରେ ଆଜି ଗୁରୁଦକ୍ଷିଣା ଭାବରେ ଜୀବନକୁ ଦେଇଯାଇଛି ଭୀଷ୍ମଙ୍କ ନିକଟରେ ପ୍ରତିଜ୍ଞା କଲେ ବେଳା ବେଳି କହିଲେ ହେ ମହାପୁରୁଷ ମୁଁ ପ୍ରତିଜ୍ଞା କରୁଛି ନିଶ୍ଚିନ୍ତ ଭାବରେ ମୋର ପୁତ୍ର ହନ୍ତାର ଶିର କାଟିବି ଭୀଷ୍ମ କଲାରେ ପାରିବୁନି ପାରିବୁନି ପାରିବୁ।

0: ମଧ୍ୟରେ ଯୁଦ୍ଧ ଆରମ୍ଭ କର।
1: ବେଳାବଳି ଭୀଷ୍ମଙ୍କର ସମସ୍ତ ପ୍ରତିଶ୍ରୁତି ପାଇ ହେମନ୍ତ ସମାଜ ଚାଲିଲା ଦ୍ୱାରକା କଟକକୁ। ବଳରାମଙ୍କ ଠାରୁ ଶପଥ କରାଇଛନ୍ତି, ଯୁଧିଷ୍ଠିରଙ୍କୁ ଶପଥ କରିଛନ୍ତି, ଭୀମଙ୍କୁ ଶପଥ କରିଛନ୍ତି, ଅର୍ଜୁନର କୁଳ ସହଦେବଙ୍କୁ ଶପଥ କରିଛନ୍ତି। ସମସ୍ତ ସପ୍ତରଥୀ ମାନେ ଏକତ୍ରିତ ହୋଇ ଚାଲିଛନ୍ତି, ଆଗରେ ବେଳାବଳି, ପଛରେ ଛଅ ଜଣ। ଭଗବାନ କୃଷ୍ଣ ବଡ ମାୟାଧର ଚିନ୍ତା କଲେ, ଆଜି ମୋ ମାୟା କିଏ ବୁଝିବେ କୋଉଠି।

ଯାଇଛି ନାହିଁ ମତେ ମାରିବା ପାଇଁ ଆସିଛନ୍ତି ଭଗବାନ କୃଷ୍ଣ ଦେଖିଲେ ଆରେ ମା ତୁ କିଏ ସେ ନା ମୁଁ ବେଲାବଳି କୁଆଡେ ଯାଉଛୁ ନା କୃଷ୍ଣକୁ ମାରିବା ପାଇଁ ଯାଉଛି ଆରେ କୃଷ୍ଣକୁ ମାରିବୁ କୃଷ୍ଣକୁ ଦେଖିଛୁ ନା ମୁଁ ଦେଖିନି ଶୁଣିଛି ମୋ ପୁଅକୁ ସେ ମାରିଛନ୍ତି ଏକଥା ତତେ କହିଲା କିଏ ନା ପିତାମହ ଭୀଷ୍ମ କହିଲେ ଚାଲ ଭୀଷ୍ମଙ୍କ ପାଖକୁ ଯିବା ହଉ ଧୀମନ୍ତ ମଣ୍ଡ।

ବୈଷ୍ଣବ ସମାଜ ଭଗବାନ କୃଷ୍ଣ ସମସ୍ତଙ୍କର ମଙ୍ଗଳ କରିଛନ୍ତି, ବେଳାବଳୀକୁ ବୁଝେଇ ଯାଇଛନ୍ତି, କୃଷ୍ଣଙ୍କର ସ୍ୱରୂପକୁ ବେଳାବଳୀ ବୁଝିଗଲେ, ପିତାମହ ବିଶ୍ୱ ଦର୍ଶନ କଲେ, ଜୀବନ ଧନ୍ୟ ହେଇଛି। ଆଜି ଭଗବାନ ବିଶ୍ୱ ଭଗବାନ କୃଷ୍ଣ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଆଜି ଏ ବିଶ୍ୱରେ ସମ ଭଗବାନ କୃଷ୍ଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ହଉ ଦିନ ଜନ।

0: କଶ୍ୱରେ ହରିବୋଲ ହୁଳହୁଳି କର ତାଳି ଦିଅ ଏ ବିଶ୍ୱର ଦୁଃଖ ଦୂର ହେଉ।
1: ଶୁଣୁଥିଲେ ପାଲା, ପରିବେଷଣ କଲେ ବନବିହାରୀ ଗୃହାଚାର୍ଯ୍ୟ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମେ ଆଜି ଏଇଠି କହି ରଖୁଛୁ। ବୈଷୟିକ ତ୍ରୁଟି ପାଇଁ ଆପଣମାନଙ୍କର ଏସ୍ଏମ୍ଏସ୍ ଆମ ପାଖରେ ଆଜି ପହଞ୍ଚିପାରି ନାହିଁ, ସେଥିପାଇଁ ଆମେ ଦୁଃଖିତ। ତେବେ ଶୁଣନ୍ତୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ପ୍ୟାର କିଆ ହେ ପ୍ୟାର କରେଙ୍ଗେ, ଗୀତଟିକୁ ଗାଇଛନ୍ତି ସବୀର କୁମାର ଏବଂ କବିତା କୃଷ୍ଣମୂର୍ତ୍ତି।